0: ପରମ୍ପରାକୁ ସେମାନେ ଉଜ୍ଜୀବିତ କରିଛନ୍ତି। ଶ୍ରୋତା ବନ୍ଧୁ, ସନାତନ ପରମ୍ପରା କଥା ଯେତେବେଳେ ଆମେ କହୁଛୁ, ସେ ସନାତନ ପରମ୍ପରା କ'ଣ ବି ଆମେ ଜାଣିବା ଦରକାର। ସନାତନର ଅର୍ଥ କ'ଣ? ସନାତନର ଅର୍ଥ ହେଉଛି ଯିଏ ସବୁବେଳେ ସମାନ ରହେ, କେବେ ପରିବର୍ତ୍ତନ ହୁଏ ନାହିଁ, ଏବଂ ଯୋଉ ଧର୍ମ ଯୋଉ ବିଚାରର ଆଦି ନାହିଁ କି ଅନ୍ତ ନାହିଁ। ଇଏ କୋଉ ଅନାଦି କାଳରୁ ଏ ଧର୍ମ ବିଚାର ଚାଲିଛି। ଧର୍ମ କହିଲେ ଆପଣ ଗୋଟେ ସାଧାରଣ ସଂକୀର୍ଣ୍ଣ ଦୃଷ୍ଟିରେ ଧର୍ମ ବୋଲି ବୁଝନ୍ତୁ ନାହିଁ। ଧର୍ମ କହିଲେ ଯାହା ମଣିଷକୁ ମଣିଷ ସହିତ ଯୋଡ଼େ, ଯାହା ବେଦରେ କୁହାଯାଇଛି ସମଗ୍ର ମାନବ ଜାତିକୁ ଏକ ବିଚାର କରି ଯୋଉ ବେଦ ଦର୍ଶନ କରିଥିଲେ, ଏବଂ ବେଦରେ କୌଣସି ବିଭେଦ ନଥିଲା, ବେଦରେ କୌଣସି ସମ୍ପ୍ରଦାୟ ନଥିଲା। ଆପଣ ପ୍ରତ୍ୟେକ ବେଦ ମନ୍ତ୍ରକୁ ଦେଖନ୍ତୁ, ସେଇଠି କୌଣସି ସମ୍ପ୍ରଦାୟ କୌଣସି ସଂକୀର୍ଣ୍ଣତା ନାହିଁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ଏଇ କଥା କହିଲା ବେଳେ ଆମେ କୋଉ ସମ୍ପ୍ରଦାୟ କଥା କହୁଛୁ କି? କୋଉ ନିର୍ଦ୍ଦିଷ୍ଟ ଅଞ୍ଚଳର କଥା କହୁଛୁ କି? କୋଉ ନିର୍ଦ୍ଦିଷ୍ଟ ଦେଶର କଥା କହୁଛୁ କି? ଏଇ ବେଦର ଜ୍ଞାନରେ ବା ବୈଦିକ ଋଷିମାନଙ୍କ ଦୃଷ୍ଟିରେ ସମଗ୍ର ବିଶ୍ୱ ଥିଲା। ତେଣୁ ସେମାନେ ଯାହା ଉଚ୍ଚାରଣ କରିଛନ୍ତି ସମଗ୍ର ବିଶ୍ୱ ପାଇଁ ଉଚ୍ଚାରଣ କରିଛନ୍ତି, ସମଗ୍ର ମାନବ ଜାତି ପାଇଁ ଉଚ୍ଚାରଣ କରିଛନ୍ତି। ଏଇଟା ହେଉଛି ସନାତନ। ତେଣୁ ଏଭଳି ଯୋଉ ମୂଲ୍ୟ ସନାତନ ଧର୍ମ ଏବଂ ଦର୍ଶନରେ, ଏଇଭଳି ଯୋଉ ବିଶ୍ୱ ମାନବ ପାଇଁ ଗୋଟେ ବୈଶ୍ୱିକ ଚେତନା, ଗୋଟେ ବିଶ୍ୱ ଚେତନାର କଥା କୁହାହେଇଛି, ସେଇ ଚେତନାଟାକୁ ପ୍ରବାହିତ କଲେ ସଂସାରରେ ସୁଖ ହବ ଏବଂ ସଂସାରର ସମସ୍ତେ ମିଳିମିଶିକି ରହିପାରିବେ। ଆପଣ ଭାବନ୍ତୁ ତ, ଆମ ଭିତରେ କେତେ ବିବିଧତା ଅଛି। ଆମର ଭାଷା ଭିନ୍ନ ଭିନ୍ନ, ଆମର ଚଳଣି ଭିନ୍ନ ଭିନ୍ନ, ଆମର ବେଶଭୂଷା ଭିନ୍ନ ଭିନ୍ନ, ଆମ ଶରୀରର ଆକୃତି ଭିନ୍ନ ଭିନ୍ନ, ଆମର ପର୍ବପର୍ବାଣି ଭିନ୍ନ ଭିନ୍ନ। ଏତେ ଭିନ୍ନତା ଭିତରେ ଆମେ କେମିତି ଅଛେ? ହଜାର ହଜାର ବର୍ଷ ଧରି ଭାରତ ଏକ ହେଇକରି ଅଛି। ତାର ଏକମାତ୍ର କାରଣ ହେଉଛି ଏଇ ଯୋଉ ସନାତନ ବିଚାରଧାରା, ଏବଂ ସନାତନ ବିଚାରଧାରା ଭିତରେ ଯୋଉ ସମକାଳୀନତା ଅଛି, ଯୋଉ କଣ୍ଟେମ୍ପୋରାରୀ ଷ୍ଟ୍ରେଙ୍ଗଥ ଅଛି, ଯାହାକୁ ବଳ କୁହାଯାଏ, ସେଇ ବଳଟା ହିଁ ଭାରତବର୍ଷକୁ ଏକାଠି କରିକି ରଖିଛି। ତେଣୁ ଏଇଥିପାଇଁ ସନାତନ ପରମ୍ପରାର ବା ସନାତନ ଧର୍ମର କମ୍ ଭୂମିକା ନାହିଁ। ସେଇ ଭୂମିକାଟାକୁ ନିର୍ବାହ କରୁଛନ୍ତି ଆମର ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ମହାଶୟ, ଯୋଉଟା ଆଦିଗୁରୁ ଶଙ୍କର କରିଥିଲେ, ଆଦିଶଙ୍କର କରିଥିଲେ, ସେଇ ପ୍ରବାହ ବା ସେଇ ଧାରାର ପ୍ରବାହକୁ ଜାରି ରଖିଛନ୍ତି ଶଙ୍କରାଚାର୍ଯ୍ୟ ମହାଶୟ। ତେଣୁ ଶଙ୍କରାଚାର୍ଯ୍ୟ ମହାଶୟ ହେଉଛନ୍ତି ଜଣେ ବେଦଜ୍ଞ ପଣ୍ଡିତ, ବୈଦିକ ଗଣିତରେ ମଧ୍ୟ ତାଙ୍କର ବହୁତ ପାରଦର୍ଶିତା ଅଛି, ନିଜେ ଜଣେ ବୈଦିକ ସନ୍ନ୍ୟାସୀ। ତେଣୁ ବୈଦିକ ସନ୍ନ୍ୟାସୀ ହେଇଥିବାରୁ ଏଇ ବେଦ ବେଦାନ୍ତ ଷଡ଼ଦର୍ଶନ ଏ ଆକୁ ପ୍ରଚାର କରିବା ପାଇଁ ଗୋବର୍ଦ୍ଧନ ମଠ ଯୋଉ ଉଦ୍ୟମ କରୁଛନ୍ତି, ସେ ଉଦ୍ୟମ କ୍ଷେତ୍ରରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି। ତେଣୁ ବର୍ଷାକୁ ଖାତିର ନ କରି, ତାଙ୍କର ପରିଣତ ବୟସର ଅବସ୍ଥାକୁ ମଧ୍ୟ ଖାତିର ନ କରି ସେ ଆସିଛନ୍ତି। ଆପଣ ଜାଣିଛନ୍ତି ଶଙ୍କରାଚାର୍ଯ୍ୟ ଯେତେବେଳେ ଆସନ୍ତି, ତାଙ୍କ ସହିତ ତାଙ୍କର ଛଅ ଜଣ ଅନୁଗାମୀ ଆସନ୍ତି ଗୋବର୍ଦ୍ଧନ ପୀଠକୁ। ବିଧବଦ୍ଧ ଭାବରେ ମନ୍ଦିର ପ୍ରଶାସନ ତରଫରୁ ନିମନ୍ତ୍ରଣ ଯାଏ, ଏବଂ ନିମନ୍ତ୍ରଣ ସେ ଗ୍ରହଣ କରି ଆସିକି ମହାପ୍ରଭୁଙ୍କୁ ସେ ଦର୍ଶନ କରନ୍ତି। ଆଉ ଶଙ୍କରାଚାର୍ଯ୍ୟଙ୍କ ସହିତ ଶ୍ରୀମନ୍ଦିରର କ'ଣ ସମ୍ପର୍କ ନା? ଶ୍ରୀମନ୍ଦିର ମଧ୍ୟ ଗୋଟେ ହିନ୍ଦୁ ଧର୍ମର, ଗୋଟେ ସନାତନ ହିନ୍ଦୁ ଧର୍ମର ପୀଠ ହେଇଥିବାରୁ, ଏଇଠି ବିରାଜିତ ଦେବତା ଜଗନ୍ନାଥ ହେଇଥିବାରୁ, ଏବଂ ଏଇଠି ସମ୍ପ୍ରଦାୟର ଉର୍ଦ୍ଧ୍ୱରେ ଉଠିକରି ପ୍ରଭୁ ବଡ଼ଦାଣ୍ଡରେ ବିରାଜମାନ କରୁଥିବାରୁ, ସମଗ୍ର ବିଶ୍ୱକୁ ଏକାକାର କରିବା ପାଇଁ ଏବଂ ସବୁ ମଣିଷମାନଙ୍କୁ ସ୍ନେହ ଶ୍ରଦ୍ଧା ଅନୁରାଗରେ ରଞ୍ଜିତ କରିବା ପାଇଁ ପ୍ରଭୁ ଏ ରଥଯାତ୍ରାରେ ଆସୁଥିବାରୁ, ସେଇ ବିଶ୍ୱ ପ୍ରାଣର ଭାବନା ନେଇକରି ଯୋଉଟା ସନାତନ ଧର୍ମ ସଂସ୍କୃତିରେ ଅଛି, ସେଇଥିପାଇଁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବା ଗୋବର୍ଦ୍ଧନ ମିଠର ଶଙ୍କରାଚାର୍ଯ୍ୟ ଯିଏ ବି ହୁଅନ୍ତୁ, ସେ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ କରିବାର ବିଧି ରହିଛି। ଆଉ ଗୋଟେ କଥା ଆପଣମାନେ ଜାଣିଥିବେ ଯେ ମୁକ୍ତିମଣ୍ଡପ ବୋଲି ଆମର ଯାହା ଅଛି ପୁରୀ ଶ୍ରୀମନ୍ଦିର ଭିତରେ, ଯୋଉ ମୁକ୍ତିମଣ୍ଡପ ପଣ୍ଡିତ ସଭା, ଯୋଉଠି ଷୋଳ ଶାସନର ପଣ୍ଡିତମାନେ ବସନ୍ତି ଏବଂ ଧର୍ମ ଦର୍ଶନ ସମ୍ପର୍କରେ ଯାହା କିଛି ନିର୍ଣ୍ଣୟ ନେବା କଥା, ଯାହା କିଛି ନିଷ୍ପତ୍ତି ନେବା କଥା ସେମାନେ ନିଅନ୍ତି। ସେମାନେ ବହୁ ଶାସ୍ତ୍ରଦର୍ଶୀ, ବହୁ ଶାସ୍ତ୍ର ଅଧ୍ୟୟନ କରିଛନ୍ତି। ଯେତେବେଳେ ଧର୍ମ ବିଚାର କ୍ଷେତ୍ରରେ କୌଣସି ସଙ୍କଟ ଉପସ୍ଥିତ ହୁଏ, ସେମାନେ ତାର ନିର୍ଣ୍ଣୟ କରନ୍ତି ଏବଂ ତାର ନାୟକ ହେଉଛନ୍ତି, ବା ତାର ସଭାପତି ବୋଲି ଆପଣ କହିପାରନ୍ତି, ତାର ଅଧ୍ୟକ୍ଷ ବୋଲି କହିପାରନ୍ତି, ତାର ନାୟକ ହେଉଛନ୍ତି ଆମର ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ। ତେଣୁ ଏ ଦୃଷ୍ଟିରୁ ବିଚାର କରନ୍ତୁ, ଧର୍ମ ଦର୍ଶନ ଏସବୁ କ୍ଷେତ୍ରରେ କେତେ ପାଣ୍ଡିତ୍ୟ ଥିଲେ ଜଣେ ଏ ପ୍ରକାର ଏକ ଦାୟିତ୍ୱ ନିର୍ବାହ କରିପାରିବ। ସେଇଥିପାଇଁ ଶଙ୍କରାଚାର୍ଯ୍ୟଙ୍କର ଯୋଉ ମହିମା, ଶଙ୍କରାଚାର୍ଯ୍ୟଙ୍କର ଯୋଉ ପ୍ରତିଷ୍ଠା, ସେଇ ପ୍ରତିଷ୍ଠାର ନିଦର୍ଶନ ସ୍ୱରୂପ ଶଙ୍କରାଚାର୍ଯ୍ୟ ମହୋଦୟଙ୍କୁ ନିମନ୍ତ୍ରଣ କରାଯାଏ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: सड़क दुर्घटनाग्रस्त।

0: ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
1: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
0: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
1: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
0: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
1: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
0: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ପିଲାଟା ପାଣିଆ ଝାଡ଼ା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡ଼ା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଧୁକୁଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ। ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।
3: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ଘର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
4: ବିଜ୍ଞାପନ ବିରତି ପରେ ଆପଣଙ୍କୁ ପୁଣି ଥରେ ସ୍ୱାଗତ କରୁଛୁ ଶ୍ରୋତାବନ୍ଧୁ। ଆମେ ଯେତେବେଳେ ଧାରା ବିବରଣୀ ଦେଉଥିଲୁ, ଗୋଟିଏ କଥା ମୋ ଦୃଷ୍ଟିରେ ପଡ଼ିଛି, ଅନ୍ୟ ଭାଷ୍ୟକାରମାନଙ୍କ ଦୃଷ୍ଟିରେ ବୋଧେ ସେଟା ଅନ୍ତର୍ହିତ ହୋଇଯାଇଛି ବା ଦୃଷ୍ଟିରେ ପଡ଼ିନାହିଁ। ଆମର ପୂର୍ବତନ ରାଜ୍ୟପାଳ, ଏହାର ପୂର୍ବରୁ ଯିଏ ଥିଲେ ପ୍ରଫେସର ଗଣେଶୀ ଲାଲ, ସିଏ ଏ ବର୍ଷ ରଥଯାତ୍ରାକୁ ଆସିଛନ୍ତି। ଆପଣ ଜାଣନ୍ତି ଗଣେଶୀ ଲାଲ ରାଜ୍ୟପାଳ ତ ଥିଲେ, ବହୁ ରାଜ୍ୟପାଳ ଥିଲେ ଏବଂ ବହୁ ରାଜ୍ୟପାଳ ଭବିଷ୍ୟତରେ ମଧ୍ୟ ଆସିବେ, କିନ୍ତୁ ଗଣେଶୀ ଲାଲଙ୍କ ଭଳିଆ ରାଜ୍ୟପାଳ ଓଡ଼ିଶା ପାଇଁ ପ୍ରକୃତରେ ଦୁର୍ଲଭ। କାହିଁକି ଦୁର୍ଲଭ? ଏଇଥିପାଇଁ ଯେ ଗଣେଶୀ ଲାଲ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ, ପ୍ରଫେସର ଗଣେଶୀ ଲାଲ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ। ଆପଣ ଜାଣିଥିବେ ସେ ମୂଳ ହରିୟାଣା ପ୍ରଦେଶର ଲୋକ ଏବଂ ଗଣିତ ବିଭାଗରେ ସେ ପ୍ରଫେସର ଥିଲେ ଏବଂ ଓଡ଼ିଶାରେ ରାଜ୍ୟପାଳ ହେବା ପରେ ଓଡ଼ିଶା ପ୍ରତି ତାଙ୍କର ଏତେ ସ୍ନେହ ଶ୍ରଦ୍ଧା ବଢ଼ିଲା, ଆପଣ ଆଶ୍ଚର୍ଯ୍ୟ ହେବେ। ଆମର ଯୋଉ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ, ତାକୁ ସିଏ ଗାଇଛନ୍ତି ଗଣେଶୀ ଲାଲ। ବନ୍ଦେ ଉତ୍କଳ ଜନନୀ ଗାଇବା, ଜଣେ ହରିୟାଣାର ବ୍ୟକ୍ତି ଓଡ଼ିଆ ଜାଣିନାହାନ୍ତି, ତଥାପି ଓଡ଼ିଆ ଭାଷା ଶିଖି ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗୀତକୁ ଗାଇବାର ଯୋଉ ଆଗ୍ରହ ତାଙ୍କର, ସେଇଟା ତାଙ୍କୁ ଓଡ଼ିଆ ଜାତି ପ୍ରତି ବା ଓଡ଼ିଶା ରାଜ୍ୟ ପ୍ରତି ସବୁବେଳେ ଗୋଟେ ଆନ୍ତରିକ କରିକି ରଖିବ। ସିଏ ତାଙ୍କର ପରିବାର ସହିତ ଏ ରଥଯାତ୍ରା ଦେଖିବାକୁ ଆସିଛନ୍ତି। ତାଙ୍କୁ ଦେଖିକରି ଆମର ମଧ୍ୟ ବହୁତ ଆନନ୍ଦ ହେଲା ଏବଂ ତିନି ରଥର ଚାରମାଳକୁ ଛୁଇଁକରି ସେ ଯେତେବେଳେ ପ୍ରଣାମ କରୁଥିଲେ ଠାକୁରମାନଙ୍କୁ, ସେତେବେଳେ ଆମେ ଦେଖିକରି ଆମେ ମଧ୍ୟ ଅପାର ଆନନ୍ଦ ଲାଭ କଲୁ ଯେ ଓଡ଼ିଶାକୁ ଏତେ ଭଲ ପାଇବା ନଥିଲେ ଜଣେ ସୁଦୂର ହରିୟାଣାରୁ ରଥଯାତ୍ରା ଦେଖିବା ପାଇଁ ଆସିନଥାନ୍ତେ। ପରିଣତ ବୟସ ହେଲାଣି, ଚାଲିବା ପାଇଁ ମଧ୍ୟ ଶକ୍ତି ସାମର୍ଥ୍ୟର ଉଣା ହେଲାଣି, ତଥାପି ତାଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଭକ୍ତି ଏବଂ ଆଗ୍ରହ, ସେ ଆଗ୍ରହ ତାଙ୍କୁ ସୁଦୂର ହରିୟାଣାରୁ ଆଣିକରି ଆମର ପୁରୀ କ୍ଷେତ୍ରରେ ପହଞ୍ଚାଇଛି। ଏହି କଥାଟି ଆପଣମାନେ ଜାଣିବେ, ସେଇଥିପାଇଁ ମୁଁ ଯେହେତୁ ଦେଖିଥିଲି ଏ କଥାଟା ଦୃଶ୍ୟଟା, ମୁଁ ଆପଣଙ୍କ ସହିତ ସେ ଦୃଶ୍ୟଟାକୁ ଟିକେ ବାଣ୍ଟିବାକୁ ଚାହିଁଲି। ବର୍ତ୍ତମାନ ଅନୁରୋଧ କରୁଛି ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ, ତାଙ୍କର ପରବର୍ତ୍ତୀ ଧାରା ବିବରଣୀ କଥା ଆପଣଙ୍କୁ କହିବେ।
5: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ପରମ ପୂଜ୍ୟପାଦ ଜଗଦ୍ଗୁରୁ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ମହୋଦୟ ଏତେ ପ୍ରତିକୂଳ ପରିସ୍ଥିତି ଭିତରେ ଭଗବାନଙ୍କ ପ୍ରତି ତାଙ୍କର ଯେଉଁ ଅତୁଟ ଭକ୍ତିଭାବ ରହିଛି, ସେ ଭକ୍ତିଭାବରେ ବିଜଡ଼ିତ ହୋଇ ସେ ଏସବୁକୁ ପ୍ରତିକୂଳତାକୁ ଖାତିର ନ କରି ସେ ଆସିଛନ୍ତି। କାହିଁକି ନା ବର୍ଷ କରି ଇଏ ଗୋଟିଏ ଦିନ ଯଦି ସେ ନ ଆସିବେ ତାଙ୍କ ମନରେ ଅବଶୋଷ ରହିଯିବ। ସେଭଳି ଜଣେ ଜ୍ଞାନୀ ଆମ ଓଡ଼ିଶାରେ ବିରଳ। ଆମ ଓଡ଼ିଶା ଆଜି ଧନ୍ୟ ହେଇଛି, ଉତ୍କଳ ମାଟି ଧନ୍ୟ ହେଇଛି ସେଭଳି ଜଣେ ଜ୍ଞାନୀଙ୍କୁ ପାଇ, ଯେମିତି ଜ୍ଞାନୀ ସେମିତି ଭକ୍ତ ଏବଂ

ସେମିତି ଧୀର ସ୍ଥିର ମଧ୍ୟ। ତେଣୁ ସବୁ ଜଗଦ୍ଗୁରୁର ଯାହା ଯାହା ଲକ୍ଷଣ ରହିବା କଥା ତାଙ୍କ ପାଖରେ ସେ ସମସ୍ତ ଲକ୍ଷଣ ରହିଛି। ସେ ବର୍ତ୍ତମାନ ଚାଲିବା ଅବସ୍ଥାରେ ଆସିନାହାନ୍ତି, ଗୋଟିଏ ଗାଡ଼ିରେ ବସିକରି ସେ ଆସିଲେ ଏବଂ ତିନି ରଥରେ ସେ ବିନମ୍ର ପ୍ରଣିପାତ କଲେ, ଭକ୍ତି ନୈବେଦ୍ୟ ସମର୍ପଣ କଲେ ଏବଂ ତାଙ୍କର ଅନୁଗାମୀମାନେ ମଧ୍ୟ ତାଙ୍କୁ ଅନୁସରଣ କରୁଛନ୍ତି ଏବଂ ତାଙ୍କର ଦର୍ଶନ ମଧ୍ୟ, ଯେମିତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଆମର ବହୁ ଜନ୍ମର ପାତକ କ୍ଷାଳିତ ହେଉଛି, ସେମିତି ଶ୍ରୀ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆମେ ଯଦି ଦର୍ଶନ କରିବା ତେବେ ଆମର ମଧ୍ୟ ଅନେକ ପୁଣ୍ୟ ଉଦୟ ହେବ ଏବଂ ଅଶେଷ ପାପ ତାପ ବିଖଣ୍ଡିତ ହେବ। ସେ ଜଣେ ସିଦ୍ଧ ପୁରୁଷ, ତେଣୁ ବର୍ତ୍ତମାନ ସେ ଆମକୁ ଦର୍ଶନ ଦେଉଛନ୍ତି ଏବଂ ଧୀରେ ଧୀରେ ଧୀରେ ଧୀରେ ତାଙ୍କରି ଅନୁଗାମୀ ସାଧୁ ସନ୍ଥ ମହାତ୍ମାମାନଙ୍କ ସହିତ ସେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଏବଂ ତିନି ରଥକୁ ସେ ଗୋଟିଏ ଘେରା ପରିକ୍ରମା କରୁଛନ୍ତି। ଗୋଟିଏ ଘେରା ପରିକ୍ରମା କରି ସେ ବର୍ତ୍ତମାନ ଶ୍ରୀ ଗୋବର୍ଦ୍ଧନ ପୀଠକୁ ପ୍ରତ୍ୟାବର୍ତ୍ତନ କରିବେ। ଆପଣ ଜାଣନ୍ତି ଏଇ ଯେଉଁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରା, ସେ ଆମ କେବଳ ଓଡ଼ିଶାରେ ନୁହେଁ, ଯାହା କହୁଥିଲେ ଶାନ୍ତନୁ ବାବୁ, ସାରା ଭାରତ ବର୍ଷକୁ ଗୋଟିଏ ସୂତ୍ରରେ ବାନ୍ଧିବା ପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ବଡ଼ ପ୍ରୟାସ କରିଥିଲେ ଏବଂ ଚାରି ଦିଗରେ ଭାରତର ଚତୁର୍ଦିଗରେ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଏ ଯେଉଁ ଚାରି ଦିଗରେ ଧର୍ମର ନୌକାକୁ ସେ ସ୍ଥିର କରିଥିଲେ, ଯାହାଫଳରେ ଆମ ଭାରତବାସୀଙ୍କ ମନରେ ଆଉ କେବେ ଧର୍ମ ପ୍ରତି ବିଦ୍ୱେଷ ଭାବ ଆସିବ ନାହିଁ। ସମସ୍ତେ ସେଇ ସନାତନ ଧର୍ମରେ ଯୁଗ ଯୁଗ ପାଇଁ ଉଦ୍ବୁଦ୍ଧ ହୋଇକରି ରହିବେ। ସେଥିପାଇଁ ବେଦ ବେଦାନ୍ତ ଉପନିଷଦ ଇତ୍ୟାଦିର ଯେଉଁ ଭାଷ୍ୟ କରିବା ଏବଂ ତା ସହିତ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଶାରୀରିକ ଭାଷ୍ୟ ରଚନା କରିଥିଲେ ଏବଂ ସେ ଏହି କ୍ଷେତ୍ରକୁ ଆସିଥିଲେ ତାଙ୍କର ଧର୍ମ ପ୍ରଚାର କରିବା ପାଇଁ, କିନ୍ତୁ ସେ ଆସି ଯେତେବେଳେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ହିଁ ଖୋଜିଲେ, ସେ ଜାଣିଥିଲେ ପରମ୍ବ୍ରହ୍ମ ପରମାତ୍ମା ସକଳ ଜଗତର ସ୍ରଷ୍ଟା, ସକଳ ଜଗତର ନିୟନ୍ତ୍ରକ ଏବଂ ସକଳ ଜଗତର ପରିପାଳକ, ସେ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ହିଁ ଅବସ୍ଥାନ କରୁଥିଲେ। ତେଣୁ ପୁରୁଷୋତ୍ତମ କ୍ଷେତ୍ରକୁ ଆସି ଯେତେବେଳେ ଆଜି ଶଙ୍କରାଚାର୍ଯ୍ୟ ଶଙ୍କର ସାକ୍ଷାତ, ଶଙ୍କରାଚାର୍ଯ୍ୟ ହେଉଛନ୍ତି ସାକ୍ଷାତ ଶଙ୍କର ଅର୍ଥାତ୍ ଶିବଙ୍କର ସ୍ୱରୂପ, ତେଣୁ ସେ ଯେତେବେଳେ ଏଠାକୁ ଆସିଲେ ସେତେବେଳେ ଦେଖିଲେ ଶ୍ରୀମନ୍ଦିର ଖାଲି ପଡ଼ିଛି, ଶ୍ରୀମନ୍ଦିରରେ ମହାପ୍ରଭୁ ନାହାନ୍ତି, ତେଣୁ ମହାପ୍ରଭୁ କେଉଁଠି ଅଛନ୍ତି? ଏଥିପାଇଁ ସେ ଯଯାତି କେଶରୀଙ୍କ ସହିତ ପରାମର୍ଶ କରିଥିଲେ ଏବଂ ପରବର୍ତ୍ତୀ କାଳରେ ସେ ସୋନପୁରଠାରେ ପାତାଳି ହେଇଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରି ପୁଣି ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ତାଙ୍କର ନବକଳେବର କରିଥିଲେ ଏବଂ ଏଇ ଯେଉଁ ମନ୍ଦିର, ମାନେ ଯେଉଁ ମନ୍ଦିରଟି ବର୍ତ୍ତମାନ ଅଛି, ତା ପୂର୍ବରୁ ଏକ ମନ୍ଦିର ଯଯାତି କେଶରୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା 38 ହାତର ପଟ୍ଟଳ, ସେଥିରେ ଠାକୁରମାନଙ୍କୁ ଅବସ୍ଥାପିତ କରିଥିଲେ ଏବଂ ଠାକୁରମାନଙ୍କ ପାଇଁ କେଉଁ ନୀତି ପ୍ରଣୟନ କରାଯିବ ଶାସ୍ତ୍ରୀୟ ପଦ୍ଧତିକୁ ଅନୁସରଣ କରି ସେ ସବୁ କରିଯାଇଥିଲେ, ଯାହାଫଳରେ କେଶରୀ ବଂଶର ରାଜାମାନେ ତାଙ୍କୁ ଜଗଦ୍ଗୁରୁର ଭାବରେ ଗ୍ରହଣ କରି ତାଙ୍କର ଆଦେଶକୁ ପରିପାଳନ କରିଥିଲେ ଏବଂ ଶ୍ରୀମନ୍ଦିରରେ ତାଙ୍କର ସ୍ୱତନ୍ତ୍ର ଅଧିକାର ସାବ୍ୟସ୍ତ ହୋଇଥିଲା। ଶ୍ରୀମନ୍ଦିର ଭିତରେ ଆସନ ପାତି ବସିବାର ଅଧିକାର କେବଳ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କର ହିଁ ଥିଲା। ତେଣୁ ବର୍ତ୍ତମାନ ସେ କାଳରୁ ଏହି ପରମ୍ପରା ପ୍ରଚଳିତ ଅଛି। ଏମାନେ ମଧ୍ୟ ବର୍ତ୍ତମାନର ଯେଉଁ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଅଛନ୍ତି, ସେ ମଧ୍ୟ ଆସନ ପାତି ବସିବାର ଏଠାରେ ଅଧିକାର ପାଇଛନ୍ତି ଏବଂ ଯାହା କହୁଥିଲେ ଏଠାରେ ଯେଉଁ ମୁକ୍ତି ମଣ୍ଡପ ଅଛି, ମୁକ୍ତି ମଣ୍ଡପ ହେଉଛି ଆମର ଧର୍ମର ଯେତେବେଳେ କୌଣସି ଏକ ସଙ୍କଟ ଆସେ, ସେ ଧର୍ମ ସଙ୍କଟ କାଳରେ କ'ଣ କରାଯିବ, କେଉଁ ବିଧି ପାଳନୀୟ, କ'ଣ ଗ୍ରହଣୀୟ, କ'ଣ ଅଗ୍ରହଣୀୟ, ୟାର ନିର୍ଣ୍ଣାୟକ ହେଉଛନ୍ତି ପରମ ପୂଜ୍ୟପାଦ ଶ୍ରୀ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମହୋଦୟ। ଏବଂ ଶ୍ରୀମନ୍ଦିର ଭିତରେ ଯେତେବେଳେ ଧର୍ମ ସଙ୍କଟ ଉପୁଜେ, ସେତେବେଳେ ତୁରନ୍ତ ସମାଧାନ କରିବା ପାଇଁ ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ନିକଟକୁ ଯାଏ,

0: ସେତେବେଳେ ସେ ଏହାକୁ ଗ୍ରହଣ କରନ୍ତି। ବର୍ତ୍ତମାନ ଆମେ ଦେଖିଲେ ଗୋଟିଏ ଥର ସେ ପରିକ୍ରମା କଲେ, ପୁନର୍ବାର ଆଉ ଏକ ଥର ପରିକ୍ରମା କରୁଛନ୍ତି, ଅର୍ଥାତ୍ ଲାଗୁଛି ସେ ତିନି ଥର ପରିକ୍ରମା କରିବେ। ତାଙ୍କରି ଅନୁଗାମୀ ମାନେ ଯେଉଁମାନେ ଅଛନ୍ତି ସାଧୁ ସନ୍ଥ, ସେମାନେ ତାଙ୍କୁ ଗୋଟିଏ ଚେୟାର ଉପରେ ବସେଇ ଦେଇଛନ୍ତି ଏବଂ ସେଇ ଚେୟାର ହ୍ୱିଲ ଚେୟାର ତାରି ଦେହରେ ବସେଇକରି ତାଙ୍କୁ ରଥକୁ ଦୁଇ ଥର ବର୍ତ୍ତମାନ ପରିକ୍ରମା କରିଲେଣି ଏବଂ ପରିକ୍ରମା କରି ସେ ପୁଣି ଆଶ୍ରମ ଅଭିମୁଖେ ଯାତ୍ରା କରିବେ। ତେଣୁ ବର୍ତ୍ତମାନ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ନାଇଁ, ସେ ଗୋଟିଏ ଥର ପରିକ୍ରମା କରି ସେ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ଆଉ ଦ୍ୱିତୀୟ ଥର ପରିକ୍ରମା କଲେ ନାହିଁ। ତେଣୁ ଗୋଟିଏ ଥର ପରିକ୍ରମା କରି ସେ ବର୍ତ୍ତମାନ ଗୋବର୍ଦ୍ଧନ ମଠ ଅଭିମୁଖେ ଯାତ୍ରା କରୁଛନ୍ତି, ପ୍ରତ୍ୟାବର୍ତ୍ତନ କରୁଛନ୍ତି।
1: ବର୍ତ୍ତମାନ ଡକ୍ଟର ନରେଶ ଦାସ ମହୋଦୟଙ୍କୁ ଅନୁରୋଧ କରିବି, କାରଣ ଆମର ଯୋଉ ଶ୍ରୋତା ବନ୍ଧୁ ମାନେ ଜଗନ୍ନାଥଙ୍କ ଧାରା ବିବରଣୀ ସବୁ ଶ୍ରବଣ କରୁଛନ୍ତି, ତାଙ୍କ ମନ ଭିତରେ ଥିବା ପ୍ରଶ୍ନକୁ ଆମ ପାଖରେ ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇଛନ୍ତି। ଶ୍ରୀ ସତ୍ୟବ୍ରତ ସାହୁ କମାଳପୁର ଯାଜପୁରରୁ ଜଣାଇଛନ୍ତି ଯେ ପଲ୍ଲୀସାହିରୁ ଯେ ଇନ୍ଦ୍ରଦେବଙ୍କୁ ଯୋଉ ଇନ୍ଦ୍ରଦେବ ନନ୍ଦିଘୋଷ ରଥ ପ୍ରଦାନ କରିଥିଲେ ଜଗନ୍ନାଥଙ୍କୁ, ଏହା ଶୁଣିଛୁ। ଏତ ସହିତ ତାଳଧ୍ୱଜ ରଥ ଦେବଦଳନ ରଥର ନାମକରଣ କେମିତି ହେଲା, ଆଉ ଯୋଉ ଇନ୍ଦ୍ରଦେବ ଯୋଉ ରଥ ରଖିଥିଲେ ତାର କଣ କାହିଁକି ସେ ନନ୍ଦିଘୋଷ ରଥ ତା ନାମ ରଖିଲେ? ବାସ୍ତବରେ ଏଇଠାରେ ନରେଶ ଦାସ ମହୋଦୟ କୁହନ୍ତୁ, ଦେବଦଳନ ରଥ କାହିଁକି ତା ନାଁ ହେଲା? ଅର୍ଥାତ୍ ଆମର ଯାହା ଆମେ ଶାସ୍ତ୍ର ଶୁଣିଛୁ ବା ପୁରାଣ ଶୁଣିଛୁ, ବାସ୍ତବରେ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥ ଇନ୍ଦ୍ରଦେବ ପ୍ରଦାନ କରିନଥିଲେ? ତ୍ରେତାସ ଯୁଗରେ ଯେତେବେଳେ ରାମଚନ୍ଦ୍ର ରାବଣ ସହିତ ଯୁଦ୍ଧ କରୁଥିଲେ, ଯେତେବେଳେ ରାମଚନ୍ଦ୍ର ଯୁଦ୍ଧ କରୁଥିଲେ ସେତେବେଳେ ରାମଚନ୍ଦ୍ର ପଦାତିକ ଭାବରେ ବା ପଦରେ ଯେତେବେଳେ ଯୁଦ୍ଧ କରିବା ସମ୍ଭବ ନଥିଲା, ସେହି ସମୟରେ ଇନ୍ଦ୍ରଦେବ ରାବଣ ସହିତ ଯୁଦ୍ଧ କରିବା ପାଇଁ ତ୍ରେତୟା ଯୁଗରେ ତାଙ୍କୁ ଯୋଉ ରଥ ପ୍ରଦାନ କରିଥିଲେ ତା ନାମ ଥିଲା ନନ୍ଦିଘୋଷ ବୋଲି କୁହାଯାଉଥିଲା, ଯାହାକି ଶିବଙ୍କର ଯୋଉ ଅନୁଚର ନନ୍ଦୀ ଘର ଘର ଘୋଷଣା ଆଦ କରିକି ଭିତରେ ଭୟଙ୍କର ପ୍ରକମ୍ପ କରିଥିଲେ, ରାବଣ ପଛଘୁଞ୍ଚା ଦେଇଥିଲେ ବୋଲି ତାକୁ କୁହାଯାଇଥିଲା। ଆଉ ଦେବଦଳନ ତାଳଧ୍ୱଜ ରଥ ତାହା ମଧ୍ୟ ଏକ ଗୋଟେ କେବଳ ସୂଚନା ମାତ୍ର, କାରଣ ଯୋଉ ତାଳଧ୍ୱଜ ରଥ ପୂର୍ବେ ଆମର କୁହାଯାଉଥିଲା ଯେ ଶାସ୍ତ୍ରରେ ଯେ ତାଳଧ୍ୱଜ ରଥର ସେ ଯୋଉ କଳସରେ ଯୋଉ ନୃସିଂହ ଦେବତା ରହିଛନ୍ତି ସେଠି ମଧ୍ୟ ଗୋଟେ ଦର୍ପଣ ରଖାଯାଉଥିଲା, ଆଉ ଯିଏ ବଡ ଭାଇ ବଳଭଦ୍ର ସିଏ ହେଉଛନ୍ତି ଶେଷନାଗ, ତାଙ୍କର ଯୋଉ ପୃଷ୍ଠଭାଗ ଚିକ୍ ଚିକ୍ ଦେଖାଯାଉଛି ତା ତାଳ ଦର୍ପଣ ସଦୃଶ, ଯୋଉଠିକି ସେ ସଚରାଚର ଭୂମିରେ ଯେତେବେଳେ ଯାତାୟତ କରିଥାନ୍ତି ସେ ପାରିପାର୍ଶ୍ୱିକ ଅବସ୍ଥିତିକୁ ଦେଖିଥାନ୍ତି। ତାଙ୍କୁ ସେଥିପାଇଁ ବଳଭଦ୍ରଙ୍କର ଆଉ ଗୋଟିଏ ନାମ ମଧ୍ୟ ତାଳାଙ୍କ, ସେଥିପାଇଁ ତାର ନାମ ମଧ୍ୟ ତାଳଧ୍ୱଜ ରଖାଯାଇଛି। ଆଉ ଦେବଦଳନ ତାହାକୁ କୁହାଯାଉଛି ବାସ୍ତବରେ ଦର୍ପ ଦଳନ, ଆମ ମଣିଷ ମାନଙ୍କ ଭିତରେ ଥିବା ଷଡ ରିପୁ ଅହଙ୍କାର ଏସବୁକୁ ଦମନ ଯିଏ ଅଚିରେ କରିପାରନ୍ତି ସିଏ ହେଉଛନ୍ତି ମା ଜଗଜ୍ଜନନୀ, ଯିଏ ସୁଭଦ୍ରା, ଯିଏ ଯୁଗେ ଯୁଗେ ସିଏ ଅସୁର ମାନଙ୍କୁ ବିନାଶ କରିଛନ୍ତି ବୋଲି କୁହାଯାଇଥାଏ। ସେହିପରି ଭାବରେ ଆଜି ମହାପ୍ରଭୁଙ୍କର ଆମେ ଦେଖିପାରୁଛୁ, ଦର୍ଶନ କରିପାରୁଛୁ ସୁନ୍ଦର ଭାବରେ। ବର୍ତ୍ତମାନ ଶଙ୍କରାଚାର୍ଯ୍ୟ ଯାହାଙ୍କ ପୂର୍ବରୁ ଟିକେ ସମୟ ପୂର୍ବରୁ ଡକ୍ଟର ଶାନ୍ତନୁରଥ ମହୋଦୟ ପ୍ରକାଶ କରୁଥିଲେ ଏବଂ ନରେଶ ଦାସ ମଧ୍ୟ କହୁଥିଲେ, ସେଥିପାଇଁ ତାହା କୁହାଯାଉଥିଲା କଣ ନା କେବଳ ଆମର ଜଗତଗୁରୁ ଶଙ୍କରାଚାର୍ଯ୍ୟ ହିଁ ଦଣ୍ଡଧାରୀ ସନ୍ନ୍ୟାସୀ ଭାବରେ ପରିଚିତ, ସିଏ ହିଁ କେବଳ ଦଣ୍ଡ ଧରିବାର ଅଧିକାର ତାଙ୍କର ହିଁ ରହିଛି, ଆଉ କୌଣସି ସନ୍ନ୍ୟାସୀ ମାନଙ୍କର ବା ସନ୍ଥ ମାନଙ୍କର ଜଗନ୍ନାଥ ମନ୍ଦିରକୁ ପ୍ରବେଶ କରିକି ଯୋଉ ଯେତେବେଳେ ବା ଜଗନ୍ନାଥଙ୍କ ନିକଟକୁ ଯାଉଛନ୍ତି ଦଣ୍ଡ ଧରିବାର ଅଧିକାର ତାଙ୍କର ନାହିଁ। ଏତତ୍ ବ୍ୟତୀତ ଯିଏ ପ୍ରଜ୍ଞାନ ବ୍ରହ୍ମର ସିଏ ନଉଛନ୍ତି କଣ ନା ପ୍ରଜ୍ଞାନ ବ୍ରହ୍ମକୁ ଯିଏ ଏଇଠାରେ ସ୍ଥାପିତ କରିଛନ୍ତି, ଇଏ ହେଉଛି ଭୋଗ ମଣ୍ଡପ ଗୋବର୍ଦ୍ଧନ ପୀଠ, ପରବର୍ତ୍ତୀ ସମୟରେ ଯାହାକି ଭୋଗ ବର୍ଦ୍ଧନରୁ ଭୋଗ ମଣ୍ଡପରୁ ଗୋବର୍ଦ୍ଧନ ପୀଠ ନାମରେ ପରିଚିତ ହୋଇଛନ୍ତି। କାହିଁକି ନା ଯେତେବେଳେ ଆମେ ପୁରାତନ ସମୟକୁ ଯଦି ଚାଲିଯିବା ଜଗନ୍ନାଥଙ୍କ ନିକଟରେ ଯୋଉ ସବୁ ପ୍ରସାଦ ସବୁ ହେଉଛି ଯାହା ମହାପ୍ରସାଦ ତାହା ସମସ୍ତଙ୍କୁ ନିମିତ୍ତ ପାଇବା ପାଇଁ ସେତେବେଳେ ହେଲା ନାହିଁ, ପ୍ରଚୁର ପରିମାଣରେ ହେଲା ନାହିଁ, ସେତେବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଭୋଗ ବର୍ଦ୍ଧନ କରିଥିଲେ, ଅର୍ଥାତ୍ ଅଧିକ ସଂଖ୍ୟାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ

0: ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
1: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ 2025ରୁ ଲାଗୁ କରାଯାଇଛି।
0: ଏହି ଯୋଜନା ଅଧୀନରେ ମିଳୁଥିବା

0: ସୁବିଧା ଗୁଡିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
1: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ହେଉଛନ୍ତି କ୍ଷର ଅକ୍ଷର ବା ବିଦ୍ୟା ଓ ଅବିଦ୍ୟାର ନିୟାମକ। ସେଥିପାଇଁ ସେ ଲୋକଶ୍ରେଷ୍ଠ ପୁରୁଷୋତ୍ତମ। ସେ ଅତୀତ ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗକାରୀ। ତାଙ୍କର ମହିମା ତ୍ରିପୁର ବ୍ୟାପ୍ତ।

ସେ ବିଶ୍ୱପ୍ରେମ, ଶାନ୍ତି, ମୈତ୍ରୀ, ମୁକ୍ତି, ଚେତନା ଓ ଅନନ୍ତ ବ୍ୟାପ୍ତିର ପ୍ରତୀକ। ସେ ଜଗତର ନାଥ ଓ ଅସୀମ ବିଶ୍ୱ ବ୍ରହ୍ମାଣ୍ଡର ନିୟନ୍ତା, ସର୍ବବ୍ୟାପୀ ଓ ସାର୍ବଭୌମ। ସେ ଅରୂପ ପୁଣି ସ୍ୱରୂପ, ସେ ନିର୍ଗୁଣ ପୁଣି ସଗୁଣ। କିଏ କେତେ ରୂପରେ ପ୍ରଭୁ ତୁମକୁ ଦେଖିଛି, କିଏ ଶିବ ରୂପରେ ତ କିଏ ଗଣପତି ଗଜାନନ ରୂପରେ। କେତେବେଳେ ତୁମେ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ଶ୍ରୀରାମ ତ ପୁଣି କଂସ ନିଷୁଦନ ପ୍ରଭୁ ମଧୁସୂଦନ। କେତେବେଳେ ରୂପ ନେଇଛ ନାରାୟଣ ହୋଇ, ତୁମର ଅନନ୍ତ ସତ୍ତା ପ୍ରଭୁ। ତୁମକୁ କେହି କ'ଣ ନିର୍ଦ୍ଦିଷ୍ଟ ସତ୍ତା, ସୀମା ବା ରୂପବର୍ଗରେ ବାନ୍ଧି ଦେଇପାରେ।

ଜଗନ୍ନାଥ ଶବ୍ଦର ଅର୍ଥ ହେଲା ସେ ଜଗତମୟ, ଜ ଅର୍ଥ ସେ ଅଜନୀ ସମ୍ଭୁତା, ଗ ସେ ସମସ୍ତ ଗଣକୁ ପ୍ରତିନିଧିତ୍ୱ କରନ୍ତି, ନା ସେ ନାନା ରୂପରେ ବିରାଜମାନ, ଥ ଯାହାକୁ ଥରେ ମାତ୍ର ଦର୍ଶନ କଲେ ଏ ଜୀବ ଜୀବନ ଚକ୍ରରୁ ମୁକ୍ତି ପାଇ ମୋକ୍ଷ ପ୍ରାପ୍ତି ହୁଅନ୍ତି।

ପ୍ରଭୁ ଶ୍ରୀ ଜଗନ୍ନାଥ ନିରାକାର ପରମ ବ୍ରହ୍ମ। ସେ କୌଣସି ଆକାର ମଧ୍ୟରେ ସୀମିତ ନୁହନ୍ତି। ନୀଳ ସିନ୍ଧୁ ତଟରେ, ନୀଳ ପର୍ବତରେ, ନୀଳ ଜ୍ୟୋତିରେ ଉଦ୍ଭାସିତ ହୋଇ ସେ ତ୍ରିସୁକ୍ତ ନୀଳବର୍ଣ୍ଣକୁ ଜାଗ୍ରତ କରୁଥିବା ବିଶ୍ୱ ବନ୍ଦନୀୟ ଠାକୁର, ସେ ଶୂନ୍ୟକୁ ପ୍ରତିପାଦନ କରୁଥିବା ଶୂନ୍ୟ ପୁରୁଷ ପରମ ବ୍ରହ୍ମ ଏବଂ ପୂର୍ଣ୍ଣକୁ ପ୍ରତିପାଦନ କରୁଥିବା ପୂର୍ଣ୍ଣ ବ୍ରହ୍ମ ପୁରୁଷୋତ୍ତମ।

ଭକ୍ତ ତାଙ୍କ ସହ ନିଗୁଢ଼ ସମ୍ପର୍କ ବଳରେ ବାନ୍ଧି ଦେଇପାରେ ଚରମ ଆନନ୍ଦ, ପରମ ପରିତୃପ୍ତି। ସେ କେବେ ଭାବେ ନା ତା ପ୍ରଭୁ ନିରାକାର, ନିର୍ଗୁଣ, ଶୂନ୍ୟ ପୁରୁଷ। ସେ ଚାହେଁ ନା ମୁକ୍ତି, ସେ ଚାହେଁ ପ୍ରଭୁଙ୍କର ଚରଣ ସ୍ପର୍ଶ। ସେ ଚାହେଁ ତାର ଅସୀମ ଭକ୍ତି, ଜୁଡ଼ୁବୁଡ଼ୁ କରିଦେଉ ପ୍ରଭୁଙ୍କୁ ତାର ଅସରନ୍ତି ପ୍ରୀତିରେ। ଭକ୍ତ ଚାହେଁ ବିଶ୍ୱ ହୋଇଯାଉ ଜଗନ୍ନାଥମୟ।

ଶେଷ ହେଲା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଜି ବନ୍ଦନାର ଶିଳ୍ପୀ ଥିଲେ କଲ୍ୟାଣୀ ଭଟ୍ଟାଚାର୍ଯ୍ୟ, ସୁବାସ ଦାସ, ସୁଧା ମିଶ୍ର, ଅର୍ଜୁନ ଚରଣ ସାମଲ, ତୃପ୍ତି ଦାସ ଏବଂ ସୁବୀର କୁମାର ଦାସ। ଗୀତ ରଚନା କରିଥିଲେ ଦିବ୍ୟ ସିଂହ ଦେବ।

ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, ଏ ଜଗତ ସତ୍ୟ ନୁହେଁ, ପ୍ରାଣୀ ସମୂହ ସତ୍ୟ ନୁହେଁ, ଏ ଇନ୍ଦ୍ରିୟଗୁଡ଼ିକ ସତ୍ୟ ନୁହେଁ, ଏ ପ୍ରାଣ ସତ୍ୟ ନୁହେଁ, ଏ ଶରୀର ମଧ୍ୟ ସତ୍ୟ ନୁହେଁ। ପରମାତ୍ମା ସ୍ୱରୂପ ବ୍ରହ୍ମ ହିଁ ଏକମାତ୍ର ସତ୍ୟ ଅଟେ।

ନୀଳାଚଳ ନଗ୍ରକୁ ଥରୁଟିଏ ମାତ୍ର କଳ୍ପନା ନେତ୍ରରେ ଚାହିଁବା ହୁଅନ୍ତୁ ଭାବ ଜୁଡ଼ୁବୁଡ଼ୁ ଭକ୍ତ ମଣ୍ଡଳୀ, ଥରଟିଏ ମାତ୍ର ପଞ୍ଚ କୃଷିରେ ପାଦ ରଖନ୍ତୁ, ବଡ଼ଦାଣ୍ଡର ଆଶିଷ ମଖା ଧୂଳିକୁ ଥରୁଟିଏ ମାତ୍ର ତୁଣ୍ଡରେ ଦିଅନ୍ତୁ, ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ, ନରେନ୍ଦ୍ର ଆଉ ତୀର୍ଥରାଜ ସମୁଦ୍ର ଏ ପଞ୍ଚତୀର୍ଥରେ ମହତୀ ସ୍ନାନ ସାରନ୍ତୁ, ବଡ଼ ଦେଉଳରେ ଫରଫର

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତୀର୍ଥାନନ୍ଦ ମିଶ୍ର। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 99ତମ ଭାଗ।

ବ୍ରହ୍ମାଙ୍କ ଉପଦେଶ କ୍ରମେ ଦକ୍ଷ ବାଜପେୟ ଯଜ୍ଞ କଲେ ଓ ସେଥିରେ ଭୃଗୁ ଋଷି ହେଲେ ପୁରୋହିତ। ଏହି ଯଜ୍ଞକୁ ଶିବଙ୍କ ବ୍ୟତୀତ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସତୀ ଏକଥାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ। ସେ ସ୍ୱାମୀଙ୍କୁ ଯଜ୍ଞ ଦେଖିଯିବାକୁ କହନ୍ତେ ଶିବ କହିଲେ ଯେ ଅବରଣ ହୋଇଯିବା ଠିକ୍ ନୁହେଁ, ଯିଏ ଅସାଧୁ ତାହାର ସ୍ୱଭାବ ଭଲ ନୁହେଁ। ସାଧୁର ଶତ୍ରୁ ମିତ୍ର ନଥାନ୍ତି, ସେ ନିରାପରାଧ, କାରଣ ସେ ଦକ୍ଷଙ୍କ ହୃଦୟରେ ବାସୁଦେବଙ୍କୁ ଦେଖି ତାଙ୍କୁ ସମ୍ମାନ ଜଣାଇଛନ୍ତି। ସତୀଙ୍କୁ ସେ କହିଲେ ଯେ ତାଙ୍କର ପିତାଙ୍କ ଯଜ୍ଞକୁ ଯିବା ଉଚିତ ନୁହେଁ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଅନେଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆସମକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବାଇଗଣରେ ମଞ୍ଜି ବୁଣିବାର 30 ଦିନ ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାନ୍ତି। ବାଇଗଣ ଚାରା 7-8 ପତ୍ର ହେଲେ ଲଗାନ୍ତୁ। ରୋଗ ଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଦିନ ଗୋଳା ପାଣିରେ 1 ଗ୍ରାମ 1 ଲିଟର ପାଣିରେ 5-10 ମିନିଟ ବୁଡ଼ାଇ ରଖନ୍ତୁ। ଭେଣ୍ଡି ଚାଷ ପାଇଁ ଏକର ପ୍ରତି ଯବକ୍ଷାର୍ଜାନ ସାର 45 କିଲୋଗ୍ରାମ, ପଟାସ ସାର 30 କିଲୋଗ୍ରାମ ଓ ଫସ୍ଫରସ ସାର 30 କିଲୋଗ୍ରାମ ଦରକାର ହୋଇଥାଏ। ମୂଳ ସାର ହିସାବରେ ଯବକ୍ଷାର୍ଜାନ ସାରର 1/3 ସବୁଜକ ଫସ୍ଫରସ ଓ ଅଧା ପଟାସ ସାର ଦିଅନ୍ତୁ। 20-25 ଦିନ ପରେ 1/3 ଯବକ୍ଷାର୍ଜାନ ଓ 40-50 ଦିନ ପରେ ବାକି ଯବକ୍ଷାର୍ଜାନ ଓ ବାକି ଅଧା ପଟାସ ସାର ଦେଲେ ଭଲ।

0: ମିଳେ। ଭେଣ୍ଡିରେ ଜିଙ୍କର ଅଭାବ ଦେଖାଦେଲେ ମଞ୍ଜି ବୁଣିବାର 30 ଦିନ ପରେ 7-10 ଦିନ ବ୍ୟବଧାନରେ ଜିଙ୍କ ଇଡିଟିଏ 250 ଗ୍ରାମ ପ୍ରତି ଏକରରେ 2 ଥରରେ ସ୍ପ୍ରେ କଲେ ଭଲ କାମ ଦିଏ ଓ ଭଲ ଅମଳ ମଧ୍ୟ ହୋଇଥାଏ। ଏହି ମାସ ହେଉଛି ଆମ୍ବ ଲଗାଇବାର ଉପଯୁକ୍ତ ସମୟ। ବାଇଗଣପଲ୍ଲୀ, ତୋଟାପଲ୍ଲୀ, ବମ୍ବେ ଗ୍ରୀନ, ସୁବର୍ଣ୍ଣରେଖା, ନୀଲମ, ହିମସାଗର, ଲାଙ୍ଗରି, ଦଶେରୀ, କିଷାନ ଭୋଗ, ଆମ୍ରପଲ୍ଲୀ, ମଲ୍ଲିକା, ରତ୍ନା, ରାମଖେଳ, ରୁମାନୀ, ସିନ୍ଧୁ, ଆଲଫୋନୋସ୍ ଓ କେଶର ଇତ୍ୟାଦି କିସମ ଲଗାନ୍ତୁ। ଶାଖା ନଥିବା କଲମୀ ଚାରାକୁ 1 ମିଟର ଗାତରେ 10-10 ସେଣ୍ଟିମିଟର ବ୍ୟବଧାନରେ ରୋପଣ କରନ୍ତୁ। ଗଛ ଲଗାଇବା ପୂର୍ବରୁ ଯବକ୍ଷାରା ଯାନ, ଫସ୍ଫରସ୍ ଓ ପଟାସ ସାରକୁ 80-160 ଗ୍ରାମ ଅନୁପାତରେ 2ଟି ଯୋଡ଼ି ସଢ଼ା ଗୋବର ଖତକୁ ଗାତ ପ୍ରତି ପ୍ରୟୋଗ କରନ୍ତୁ। ଏହି ମାସରେ ନଡ଼ିଆ ଚାରା ଲଗାନ୍ତୁ। 12-18 ମାସିଆ ଚାରା ବ୍ୟବହାର କରନ୍ତୁ। ଖତ ଓ ସାର ଲଗାଇବା ପୂର୍ବରୁ ଗାତ ପ୍ରତି ପୋଖରୀ ପଙ୍କ, 3 କିଲୋଗ୍ରାମ ପିଡ଼ିଆ, ଷ୍ଟେରାମିଲ୍ 1 କିଲୋଗ୍ରାମ ଗାତରେ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ସେବତୀ ଫୁଲ ଲଗାନ୍ତୁ। ହଳଦିଆ ରଙ୍ଗ ପାଇଁ ଚନ୍ଦ୍ରମା, ସୁପର ଜାଇଣ୍ଟ, ଇଭିନିଂ ଷ୍ଟାର, ଧଳା ରଙ୍ଗ ପାଇଁ ବିୟୁଟି, ସ୍ନୋବଲ୍, ଇନୋସେନ୍ସ ଓ ପ୍ରିମିୟର ଲଗାନ୍ତୁ। ଲାଲ ରଙ୍ଗ ପାଇଁ ବ୍ରାଭୋ ଓ ରଷ୍ଟ୍ରିକ୍ ଆଦି କିସମ ଲଗାନ୍ତୁ। ଚେର ହୋଇଥିବା ଗଛ ବା ଖଣ୍ଡ ବା ପୁଆ ବିହନ ଆକାରରେ ଲଗାନ୍ତୁ। ସାଧାରଣତଃ ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଓ ଗଛକୁ ଗଛ 30 ସେଣ୍ଟିମିଟର ବ୍ୟବଧାନ ରଖି ବିହନ ଲଗାନ୍ତୁ। ଶୀଘ୍ର ବଢ଼ୁଥିବା କାର୍ପ ଜାତୀୟ ମାଛ ଯଥା ରୋହି, ଭାକୁର, ମିରିକାଳି 1:4 4:3:3 ଚାଷ କରନ୍ତୁ, ଯାହାଦ୍ୱାରା ଅଧିକ ଲାଭ ମିଳିପାରିବ। ସାଧାରଣତଃ ପୋଖରୀରେ ହେକ୍ଟର ପିଛା 5,000 ଅଙ୍ଗୁଳିକ ଜାଆଁଳ ଛଡ଼ାଯାଏ। ମାଛମାନଙ୍କୁ ବାଦାମ ପିଡ଼ିଆ ଓ କାଣ୍ଡିଆ କୁଣ୍ଡା ସମାନ ଅନୁପାତରେ ମିଶାଇ ଖାଇବାକୁ ଦିଅନ୍ତୁ। ଛାଡ଼ିବା ଜାଆଁଳ ଓଜନର ଶତକଡ଼ା 5 ଭାଗ ଖାଇବାକୁ ଦିଅନ୍ତୁ। ଗୋବର, ୟୁରିଆ ଓ ସୁପରଫସ୍ଫେଟ୍ ପୋଖରୀରେ ଉର୍ବରତା ପାଇଁ ପକାନ୍ତୁ। 1 ଏକର କନ୍ଦମୂଳ ଚାଷ ପାଇଁ 200 ବର୍ଗମିଟର ମୁଖ୍ୟ ତଳିଘେରା କରନ୍ତୁ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି ପ୍ରଥମ ତଳିଘେରାରୁ ଆଦାୟ ହୋଇଥିବା ଡଙ୍କ 20 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 15 ଦିନ ପରେ ଏକର ପ୍ରତି 12.5 କିଲୋଗ୍ରାମ ଏବଂ 30 ଦିନ ପରେ 12.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ଡଙ୍କ କନ୍ଦମୂଳ ବିହନ ପାଇଁ ଅମଳ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। प्रधानमंत्री नरेन्द्र मोदी ह्यः सायंकाले पंजाबस्य जालंधर नगरात् आभासीय माध्यमेन देशस्य विंशति राज्येषु पुनर्विकसितानां 75 रेलस्थानकानां उद्घाटनम् अकरोत्। एतेषां स्थानकानां अमृत भारत स्थानक योजनायाः अन्तर्गतम् आधुनिकीकरणं जातम्। एषा योजना विश्वस्य बृहत्तमासु स्थानक पुनर्विकास योजनासु अन्यतमा अस्ति। प्रायः 70+500 कोटि रुपयाणां

ଫକୀର ସିଂ ପ୍ରଯୋଜନା ଦୁର୍ଗା ମାଝି ଅପର୍ଣ୍ଣା ପଂଶୀକରଙ୍କ ଶାସ୍ତ୍ରଗାନ ଶୁଣିପାରିବେ ଦିନ 10:30 ଅବଲାଗିତ 11:10 କଣ୍ଠଶିଳ୍ପୀ ଅତୀଶ କୁମାର ମଜୁମଦାର ଏବଂ ସୁଶ୍ରୀ ସଙ୍ଗୀତ ମହାପାତ୍ର ଗଗନବିହାର ସିଂଙ୍କ ପରିବେଷିତ ପାଲା ଶୁଣିପାରିବେ ଦିନ 11:30 ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଜରିଆରେ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ସ୍ୱର ନିର୍ଝର ଦିନ 12:30 ଏଥିରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓଙ୍କ ଜୀବନୀ ଓ କୃତି ସମ୍ପର୍କ ରହିଛି ବିଶେଷ ଉପସ୍ଥାପନା କାଳିଚରଣ ସିଂ ଏବଂ ସାଥୀଙ୍କ ପରିବେଷିତ ମୁଣ୍ଡରେ ଗୀତ ଶୁଣିପାରିବେ ଦିନ 10:00 ନାରୀମହଲ ଦିନ 20:20 ଏଥିରେ ସାହିତ୍ୟ ପତ୍ରିକା ଲିପିକାରେ ଶୁଣିପାରିବେ ମିନତୀ ମିଶ୍ରଙ୍କ କବିତା ଏବଂ ଶକ୍ତିପ୍ରଭା ମିଶ୍ରଙ୍କ ଗଳ୍ପ ସମ୍ପାଦନା ପ୍ରଜ୍ଞା ପରମିତା ସାହୁ ଆମ ଆଇନ ଦିନ 2:45 ଏଥିରେ ରହିଛି ବିବାହ ପଞ୍ଜୀକରଣ ଆଇନ ଏ ସମ୍ପର୍କରେ କହିଛନ୍ତି ଶାଶ୍ୱତ ପଟ୍ଟନାୟକ ହିନ୍ଦୀ କଥାଚିତ୍ରର ଗୀତ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ 3:25 ଚିରହରିତ ଅପରାହ୍ନ 4:00 ଏଥିରେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଶୁଣିପାରିବେ ଓଡ଼ିଆ ଲୋକସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ର ଗୀତ କିଶୋର ଚକ୍ର ଅପରାହ୍ନ 5:00 ଏଥିରେ ରହିଛି ସଙ୍ଗୀତ ରୂପକ ବର୍ଷା ପରିବେଷଣ କରିଛନ୍ତି ନବକଳିକ ଅନୁଷ୍ଠାନ କଟକର ଶିଳ୍ପୀମାନେ ରଚନା ସ୍ନେହଲତା ମହାନ୍ତି ଯୁବମଣି 5:30 ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ପରିଚିତ ଶ୍ରୀରାମଚରିତ ମାନସର 82ତମ ଭାଗ ସୁଧାଂଶୁ ଶେଖର ବଳଙ୍କ ପରିବେଷିତ ସୁମର ଗୀତ ସନ୍ଧ୍ୟା 6:30 ଜିଲ୍ଲା ହାଲଚାଲରେ ଶୁଣିପାରିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ 7:25 ବନାନୀ 7:30 ଏଥିରେ ବିଷୟ ରହିଛି ବୃକ୍ଷରୋପଣ ଓ ତା'ର ଯତ୍ନ ଏ ସମ୍ପର୍କରେ ସୁଦର୍ଶନ ବେହେରାଙ୍କ ସହ ଆଲୋଚନା ହିନ୍ଦୀ କଥାଚିତ୍ରର ଗୀତ 8:02 8:30 ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାର ଏହାର 1/10 ଭାଗ ରଚନା ଗୋପାଳ ଛୋଟରେ ପ୍ରଯୋଜନା ପିଆରୀ ମୋହନ ମହାନ୍ତି ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା 9:30 ପ୍ରଚାର କରିବ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ ରଚନା ଶରଚନ୍ଦ୍ର ମୂଳିଆ ପ୍ରଯୋଜନା ସୁମିତ୍ର ମହାପାତ୍ର ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ ତଡ଼ପ ଲାଗି ଅବକାଶ ଗୋପାଳବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଆଜି

0: ନଟରେ ଧାଡ଼ିପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଗତକାଲି ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ମା' ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅର୍ଥନିଗମ ମଧ୍ୟରେ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ ପାଇଁ ଗତକାଲି ଲୋକସେବା ଭବନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସରକାରୀ ବେସରକାରୀ ସହଭାଗିତାରେ ପରିବେଶକୁ ସୁଦୃଢ଼ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ସାମଗ୍ରିକ ଭାବେ ଅକ୍ଷୟଶକ୍ତି, ଲଜିଷ୍ଟିକ୍, ପରିବହନ, ସହରାଞ୍ଚଳ ଭିଭିଭୂମି ଆଦି ପ୍ରମୁଖ ପ୍ରାଥମିକ କ୍ଷେତ୍ର ପାଇଁ 2 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 20 ପ୍ରକଳ୍ପକୁ ଚିହ୍ନଟ କରାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସମ୍ଭିଧାନ, ନିର୍ବାଚନ ସମ୍ଭନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗଣମାଧ୍ୟମ ସମ୍ମିଳନୀ 2026ରେ ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ଲୋକମାନଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଅଂଶୀଦାରମାନଙ୍କୁ ଯୋଡ଼ିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା, ନିର୍ବାଚନରେ ଗଣମାଧ୍ୟମର ଭୂମିକା। ଏହି ସମ୍ମିଳନୀରେ ଓଡ଼ିଶାରୁ 9 ଜଣ ବରିଷ୍ଠ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସଦିକ ଆଲମ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଛି। ଜିଲ୍ଲାର ମୋଟ 94.67% ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରିବାକୁ ଅଧିକ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଆଲମ କହିଛନ୍ତି, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଆଲମ ପରାମର୍ଶ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜିକରଣ ଅବଧିକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ଦେୟ 50% ଛାଡ଼ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ଇଗ୍ନୋ ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରି ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 6ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ପୁରୀରେ ପ୍ରବଳ ବର୍ଷା ହୋଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ବର୍ଣ୍ଣରମା ମହାନ୍ତି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ରହିଛି ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା।
2: ହୃତ୍ପିଣ୍ଡ ଶରୀରର ଗୋଟିଏ ମୁଖ୍ୟ ଅଙ୍ଗ, ଏହାର ସ୍ପନ୍ଦନ ଓ ବୈଦ୍ୟୁତିକ ଆଲେଖକୁ ଇସିଜି କୁହାଯାଏ। ରୋଗୀକୁ କଷ୍ଟ ନ ଦେଇ ଏହା ଗୋଟିଏ ଆବଶ୍ୟକ ପରୀକ୍ଷା। ହାର୍ଟର ନିୟମିତ ଗତି, ଆକାର, ଏହାର କୋଠରୀ ବ୍ୟବସ୍ଥା, ବିଭିନ୍ନ ଔଷଧର କୁପ୍ରଭାବ ଇତ୍ୟାଦି ଜାଣିବା ପାଇଁ ଏହା ପ୍ରାରମ୍ଭିକ ସ୍ତରରେ ଅବଶ୍ୟମ୍ଭାବୀ। ହାର୍ଟ ଆଟାକ୍ ହେଲେ ହୃତ୍ପିଣ୍ଡର କେଉଁ ସ୍ଥାନର ତନ୍ତୁ ନଷ୍ଟ ହୋଇଛି ଏହାଦ୍ୱାରା ସଠିକ୍ ଜାଣିବେ। ୱିଲିୟମ୍ ଇନ୍ଥୋଭେନ୍ ନେଦରଲ୍ୟାଣ୍ଡର ବୈଜ୍ଞାନିକ

0: 1901 ମସିହାରେ ଇସିଜି ଉଦ୍ଭାବନ କଲେ। ତାଙ୍କର ଏହି ଅବଦାନ ପାଇଁ 1924 ମସିହାରେ ନୋବେଲ ପ୍ରାଇଜ୍ ମିଳିଥିଲା। ଏହା ଭିତରେ ହୃଦରୋଗ ନିରୂପଣ ପାଇଁ ଅନେକ ଆଧୁନିକ ଯନ୍ତ୍ର ଉପଲବ୍ଧ, ତଥାପି ଇସିଜି ତାହାର ମାନ୍ୟତା ବଜାୟ ରଖିଛି। ଡାକ୍ତରଖାନାକୁ ଆସୁଥିବା ସବୁ ରୋଗୀଙ୍କର ଇସିଜି ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ନାହିଁ। ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ନହେଲେ ଏହି ପରୀକ୍ଷାର ଆବଶ୍ୟକତା ନଥାଏ। ଇସିଜି କରିବା ପାଇଁ କେତେଗୁଡ଼ିଏ ଲକ୍ଷଣକୁ ନେଇ ନିଷ୍ପତ୍ତି କରାଯାଏ, ସେଗୁଡ଼ିକ ହେଉଛି ଛାତିରେ ଯନ୍ତ୍ରଣା, ଏହା ବାମ ହାତ ଓ ବେକକୁ ସମ୍ପ୍ରସାରିତ ହୁଏ, ଫୁସ୍ଫୁସ୍ରେ ରକ୍ତ ଜମାଟ କିମ୍ବା ଆବଦ୍ଧ ପବନ ପାଇଁ ନିଶ୍ୱାସ ନେବାରେ କଷ୍ଟ ହେଲେ, ମୁଣ୍ଡ ବୁଲାଇ ରୋଗୀ ଅଚେତ ହୋଇଗଲେ, ହୃତ୍ପିଣ୍ଡ ଓ ନାଡ଼ିର ଗତି ପ୍ରଖର ହେଲେ, ବାତ ମାରି ଗୋଡ଼ ହାତ ଛାଟିପିଟି ହେଲେ, ଛାତିରେ ହାର୍ଟର ସ୍ପନ୍ଦନ ଜଣାଗଲେ, ଏହା ସହିତ ନିଶା ଗ୍ରହଣ କରି ଅପରେସନ୍ ହେଉଥିବା ରୋଗୀ ଏବଂ ବିଭିନ୍ନ କାରଣରୁ ସାଂଘାତିକ ରୋଗୀମାନଙ୍କର ଇସିଜି କରିବା ଆବଶ୍ୟକ। ହାର୍ଟର ଗତି ଅତ୍ୟଧିକ ବୃଦ୍ଧି ଘଟିଲେ, ବିଭିନ୍ନ ଭାଗରେ ବୈଦ୍ୟୁତିକ ସଞ୍ଚରଣ ବାଧାପ୍ରାପ୍ତ ହେଲେ ଏହି ପରୀକ୍ଷାର ଆବଶ୍ୟକତା ଥାଏ। ମା ପେଟରେ ଥିବା ଭ୍ରୂଣର ଅବସ୍ଥା ଜାଣିବା ପାଇଁ ଇସିଜି କରାଯାଏ। ଅସ୍ୱାଭାବିକ ଇସିଜିର ଲକ୍ଷଣ ଗୁଡ଼ିକ ହେଉଛି ହାର୍ଟର କ୍ଷିପ୍ର ଗତି, ରକ୍ତ ପ୍ରବାହ ଅଭାବରୁ ଅକାମୀ ମାଂସପେଶୀ, ରକ୍ତରେ ସୋଡିୟମ ଓ ପଟାସିୟମର କମ୍ ବେଶୀ ପରିମାଣ, ହାର୍ଟର ଜନ୍ମଗତ ଦୋଷ, ଆକାର ବୃଦ୍ଧି, ଏହାର ଚାରିପାଖରେ ପାଣି ଜମିବା ଓ ମାଂସପେଶୀରେ ପ୍ରଦାହ। ହୃତ୍ପିଣ୍ଡର ଭଲ୍ଭ ଖରାପ ହେଲେ ହାର୍ଟ ଭିତରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ ନାହିଁ। ହାର୍ଟ ଗୋଟିଏ ପମ୍ପ ସଦୃଶ, ଏହାର ଭଲ୍ଭ ଅକାମୀ ହେଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପ୍ରେରଣ ହୋଇପାରେ ନାହିଁ, ତେଣୁ ସବୁ ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ, ରୋଗୀର ମୃତ୍ୟୁ ଅନିବାର୍ଯ୍ୟ ହୋଇପଡ଼େ। ହାର୍ଟର ମାଂସପେଶୀ ସୂକ୍ଷ୍ମ ଧମନୀ ମାଧ୍ୟମରେ ରକ୍ତ, ବିଭିନ୍ନ ପୋଷକ ଓ ଅକ୍ସିଜେନ୍ ପାଆନ୍ତି। ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ ରକ୍ତରେ ଅଧିକ ପରିମାଣରେ କ୍ଷତିକାରକ କୋଲେଷ୍ଟ୍ରଲ ରହିଲେ ହାର୍ଟ ଭିତରେ ଥିବା ସୂକ୍ଷ୍ମ ଧମନୀଗୁଡ଼ିକ ସରୁ ହୋଇଯାଆନ୍ତି, ଅକ୍ସିଜେନ୍ ଓ ପୁଷ୍ଟିସାର ଯଥେଷ୍ଟ ପାଇପାରନ୍ତି ନାହିଁ, ଫଳରେ ହାର୍ଟ ଆଟାକ୍ ହୁଏ। ଏହିସବୁ ନିଦାନଗୁଡ଼ିକ ଇସିଜି ଦ୍ୱାରା ନିରୂପଣ ହୋଇପାରିବ। ବ୍ୟାୟାମ କରିବା ସମୟରେ ହୃତ୍ପିଣ୍ଡର ମାଂସପେଶୀକୁ ଯଥେଷ୍ଟ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଜାଣିବା ପାଇଁ ଇସିଜି କରାଯାଏ। ଜଣେ ହାର୍ଟ ରୋଗୀର ପ୍ରାରମ୍ଭିକ ଅବସ୍ଥାରେ ଏହି ପରୀକ୍ଷା ଦ୍ୱାରା ନିଦାନ ଧରାପଡ଼େ। ଦେହରେ ଇଲେକ୍ଟ୍ରୋଡ୍ ଲଗାଇ ଏହି ପରୀକ୍ଷା କରାଯାଏ, ଏହାଦ୍ୱାରା ଇଲେକ୍ଟ୍ରିକ୍ ସକ୍ ଲାଗେ ନାହିଁ। ହୃତ୍ପିଣ୍ଡର ସ୍ୱାଭାବିକ କାର୍ଯ୍ୟ ଏକାଧିକ୍ରମେ 24 କିମ୍ବା 48 ଘଣ୍ଟା ଯାଞ୍ଚ କରିବା ପାଇଁ ଇସିଜି କରାଯାଏ। ଏହାକୁ ହୋଲ୍ଟର ମନିଟର କୁହାଯାଏ। ଏହି ଯନ୍ତ୍ରଟି ଦେହରେ ଦୀର୍ଘ 24 ଘଣ୍ଟା ଲାଗି ରହେ, ତାପରେ ଏହାକୁ କାଢ଼ିଦେଇ ହୃଦରୋଗ ବିଶେଷଜ୍ଞ ପରବର୍ତ୍ତୀ ସମୟରେ ଅନୁଶୀଳନ କରନ୍ତି। ହାର୍ଟର ଗତି 24 ଘଣ୍ଟା ଭିତରେ କିଛି ସମୟ ପାଇଁ ଯଦି କମ୍ ବେଶୀ ହୋଇଥାଏ ଏହାଦ୍ୱାରା ଜଣାପଡ଼େ। ଉଚ୍ଚ ରକ୍ତଚାପ ମଧ୍ୟ ନିରୂପଣ ହୋଇଥାଏ। ହାର୍ଟ ଆଟାକ୍ ହେଉଛି ବିଶ୍ୱରେ ମୃତ୍ୟୁର ପ୍ରଥମ କାରଣ। ପୃଥିବୀରେ ପ୍ରତିବର୍ଷ 23 ନିୟୁତ ବ୍ୟକ୍ତି ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରୁଛନ୍ତି। ଇସିଜି ପରୀକ୍ଷା କଲେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ ହୋଇପାରିବ। ପ୍ରତିଷେଧକ ବ୍ୟବସ୍ଥା ଓ ଜୀବନଶୈଳୀରେ ସଂଯମତା ଆଚରଣ କଲେ ଅକାଳରେ ଜୀବନର ଜବନିକା ପଡ଼ିବ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଏସ୍ସିଜି କରିବା କ'ଣ ପାଇଁ, ଏ ସମ୍ପର୍କରେ କହିଲେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ଜ ଯୋଗେ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବ

ସ୍ପେନ୍ ଓ ଆର୍ଜେଣ୍ଟିନା। ପଞ୍ଜାବର ଜଳନ୍ଧରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର 20 ସ୍ଥାନରେ 75 ପୁନଃ ବିକଶିତ ରେଳ ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। 1,570 କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୁନଃ ବିକଶିତ ଏହି ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀ ଅନୁକୂଳ ବ୍ୟବସ୍ଥା କରାଯାଇଛି। ବିରାସତ ଭି ବିକାଶ ଭି ଦୃଷ୍ଟିକୋଣରୁ ସମ୍ପୃକ୍ତ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି ଐତିହ୍ୟ ଓ ସ୍ଥାପତ୍ୟକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର 7 ଅମୃତ ଷ୍ଟେସନ ସମେତ ପଞ୍ଜାବ ଓ ଗୁଜରାଟର 4 ଲେଖାଏଁ ଏବଂ ଦକ୍ଷିଣ ରେଳବାଇ ଅନ୍ତର୍ଗତ 9 ଷ୍ଟେସନ ରହିଛି। ଏହି ଅବସରରେ ଶ୍ରୀ ମୋଦି ଜଳନ୍ଧରରେ 5,470 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି 75 ପୁନଃ ବିକଶିତ ଅମୃତ ଷ୍ଟେସନର ଉଦ୍ଘାଟନ ଦେଶରେ ଗତ କିଛି ବର୍ଷରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ବୈପ୍ଳବିକ ପରିବର୍ତ୍ତନକୁ ଦର୍ଶାଉଛି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନସାଧାରଣଙ୍କ ଜୀବନଧାରଣର ସହଜତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନାଗରିକ ଦେବ ଭବ ନୀତିରେ ପରିଚାଳିତ ହେଉଛନ୍ତି। ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ଚାଲିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସମ୍ପୃକ୍ତ ପୋଷ୍ଟ କେବଳ ଜଣେ ବ୍ୟକ୍ତିର ମତାମତ ଓ ସେହି ପୋଷ୍ଟ ସହିତ ପ୍ରକଳ୍ପର ଅଗ୍ରଗତିର କୌଣସି ସମ୍ପର୍କ ନାହିଁ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଜୟସ୍ୱାଲ କହିଛନ୍ତି 2030 ସୁଦ୍ଧା ଜାପାନ ଭାରତକୁ E20 ଟ୍ରେନ୍ ଯୋଗାଇଦେବ। ସମ୍ପୃକ୍ତ ଟ୍ରେନ୍ ଏବେ ବିକଶିତ ଅବସ୍ଥାରେ ରହିଛି। ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ନିର୍ମାଣ କାର୍ଯ୍ୟ ଦ୍ରତଗତିରେ ଆଗେଇ ଚାଲିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହି ରେଳ ପ୍ରକଳ୍ପର ପ୍ରଥମ ଭାଗ କାର୍ଯ୍ୟକାରୀ ହେବ। ଉଭୟ ଭାରତ ଏବଂ ଜାପାନ ଏହି ରେଳ ପ୍ରକଳ୍ପ ନେଇ ସମ୍ମତି ପ୍ରକାଶ କରିଛନ୍ତି। ଚବାହାର ବନ୍ଦର ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିବା ରିହାତି ସମୟ ଅତିକ୍ରାନ୍ତ ହୋଇଛି ଏବଂ ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି। ସମ୍ପ୍ରତି ଚବାହାର ବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଟର୍ମିନାଲର କୌଣସି କ୍ଷତି ହୋଇନଥିବା ସେ କହିଛନ୍ତି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତି ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ସର୍ବଦା ଜାମ୍ମୁ କାଶ୍ମୀର ଓ ଲଦାଖ ଏହାର ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଆସିଛି। ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅଶାନ୍ତ ଲାଗି ରହିଥିବାବେଳେ ଜାତିସଂଘ ମାନବାଧିକାର ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ସମ୍ପ୍ରତି ସେଠାରେ 2 ବିକ୍ଷୋଭକାରୀ ଏବଂ ସୁରକ୍ଷାବଳ ସଦସ୍ୟଙ୍କ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ମାନବାଧିକାର ସଂଗଠନ ଆହ୍ୱାନ ଦେଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୁଲକର ତୁର୍କ ପାକିସ୍ତାନ ସରକାରଙ୍କୁ ଏ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ଭାଗରେ ଆଞ୍ଚଳିକ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ଦଙ୍ଗା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘ ମାନବାଧିକାର ସଂଗଠନ ପାକିସ୍ତାନ ସରକାରକୁ କହିଛନ୍ତି। ଶ୍ରୀ ତୁର୍କ ସମ୍ପୃକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ହ୍ରାସ ଲାଗି ଆହ୍ୱାନ ଦେଇଛନ୍ତି। ଜାତିସଂଘର ତଥ୍ୟ ଅନୁଯାୟୀ ସେଠାରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପରିପ୍ରେକ୍ଷୀରେ ଗତ ମାସରେ ବିକ୍ଷୋଭ ଓ ଧାରଣା ସମୟରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି। ଏନେଇ ନିରପେକ୍ଷ ତଦନ୍ତ ସହ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସଂଗଠନର ଉଚ୍ଚାୟୁକ୍ତ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜାମ୍ମୁ କାଶ୍ମୀର ଯୁଗ୍ମ ଆୱାମୀ ଆକ୍ସନ କମିଟିକୁ ପ୍ରତିବନ୍ଧିତ କରିବା ନିଷ୍ପଭି ନେଇ ଶ୍ରୀ ତୁର୍କ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି କମିଟି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ପାକିସ୍ତାନ ସରକାର ପ୍ରତିବନ୍ଧିତ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରିବା ନାଗରିକମାନଙ୍କ ବାକ୍ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଶ୍ରୀ ତୁର୍କ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସିଲିଗୁଡ଼ିସ୍ଥିତ ବାଗଡୋଗ୍ରା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଆଜି ଶ୍ରୀ ଶାହା ଜୁମାଗଛସ୍ଥିତ ସୀମା ସୁରକ୍ଷା ବଳର 18 ବାଟାଲିୟନ୍ ପରିଦର୍ଶନ କରି ପ୍ରହରୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ସେଠାରେ ଶ୍ରୀ ଶାହା ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏବଂ ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ଶାହା ସିଲିଗୁଡ଼ିର ଉତ୍ତରକନ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ।
ବୈଠକରେ ପ୍ରଶାସନିକ ସମସ୍ୟାର ସମୀକ୍ଷା କରାଯିବା ସହ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ

ବିସ୍ତୃତ ଆଲୋଚନା କରାଯିବ। ବିଶେଷକରି ପଶ୍ଚିମବଙ୍ଗରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ପଞ୍ଜିକରଣ ନେଇ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶ୍ରୀ ଶାହା କୋଲକାତା ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଶ୍ରୀ ଶାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଶ୍ରୀ ଶାହା କୋଲକାତାର ରାଷ୍ଟ୍ରୀୟ ପାଠାଗାରରେ ନବନିର୍ମିତ ଶବ୍ଦ ସଂଗ୍ରହାଳୟର ଉଦ୍ଘାଟନ କରିବା ସହ ଅମୁଲ ବେଙ୍ଗଲ ଡାଏରୀର ଦହି ପ୍ରସ୍ତୁତି କାରଖାନାର ଶିଳାନ୍ୟାସ କରିବେ। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପଣ୍ଡ ମ୍ୟାନ୍ ଭାବେ ପରିଚିତ ରାମବୀର ତନୱରଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ତନୱର ଜଳ ସଂରକ୍ଷଣ ଏବଂ ଜଳାଶୟର ପୁନରୁଦ୍ଧାର ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ଏ ଦିଗରେ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0: କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆଭାସୀ ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଚେନ୍ନାଇ ପାର୍କ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି ଐତିହାସିକ ରେଳ ଷ୍ଟେସନ ଭାରତର ପ୍ରଥମ ବିଦ୍ୟୁତ୍ ରେଳ କରିଡର ଭାବେ 1931 କାର୍ଯ୍ୟାରମ୍ଭ କରିଥିଲା। ତାମିଲନାଡୁ ରାଜ୍ୟପାଳ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ହାର୍ଲେକର ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ରେଳ ଷ୍ଟେସନର ପୁନଃ ବିକାଶ ଲାଗି 14 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ପୁନଃ ବିକଶିତ ଷ୍ଟେସନରେ ଆଧୁନିକ ଟିକେଟ୍ କାଉଣ୍ଟର, ବିଶ୍ରାମାଗାର, ସିସିଟିଭି କ୍ୟାମେରା ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ପାନାମାର ବୈଦେଶିକ ମନ୍ତ୍ରୀ ଜାଭିୟର ଏଡୱାର୍ଡୋ ମାର୍ଟିନେଜ୍ ଆଚା ବାସ୍କେଜ୍ ଆସନ୍ତାକାଲିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ। ଗସ୍ତକାଳରେ ଶ୍ରୀ ବାସ୍କେଜ୍ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଖେଳାଳି ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଗ୍ରହଣ କରିବା ନେଇ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ସମ୍ଭାଦକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଭିତ୍ତିହୀନ ବୋଲି କହିଛି। ଆସନ୍ତାକାଲି ଲଣ୍ଡନର ଲର୍ଡ଼ସ୍ଠାରେ ଚଳିତ କ୍ରିକେଟ୍ ସିରିଜ୍ର ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ମଧ୍ୟ ସେ ଭାରତ ପାଇଁ ଖେଳ ଜାରି ରଖିବେ ବୋଲି ବିସିସିଆଇ ସ୍ୱଷ୍ଟ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ ରୋହିତ ଶର୍ମାଙ୍କ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ କୌଣସି ଆଲୋଚନା ହୋଇନଥିବା ଶ୍ରୀ ସାଇକିଆ ସ୍ୱଷ୍ଟ କରିଛନ୍ତି। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମ୍ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଏବଂ ସ୍ୱେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆଜିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ପର୍କରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣର ଆୟୋଜନ କରାଯାଇଛି। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କହିଛନ୍ତି, ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକିର ଲୋକପ୍ରିୟତା ବୃଦ୍ଧି ପାଇବା ସହ ମୂଳଦୁଆ ଆହୁରି ସୁଦୃଢ଼ ହୋଇପାରିବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସକାଳେ ଟୋକିଓଠାରେ ମହିଳା ଏକକ ବର୍ଗରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର 4 ନମ୍ଘର ମାନ୍ୟତାପ୍ରାପ୍ତ ଚୀନ୍ର ଚେ ୟୁଫେଇଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଜାପାନର ପୂର୍ବତନ ବିଶ୍ୱ ଚମ୍ପିୟନ୍ ନୋକୋମି ଓକୁହାରା ବିଦାୟ ନେବା ପରେ ସିନ୍ଧୁ ଶେଷ 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ରାଷ୍ଟ୍ରପତି ନେଲସନ୍ ମାଣ୍ଡେଲା ହେଉଛନ୍ତି ଅନ୍ୟତମ। ଦକ୍ଷିଣ ଆଫ୍ରିକାର କଳାଗୋରା ଭେଦଭାବ ବିରୁଦ୍ଧରେ ସଂଗ୍ରାମ କରି ସେ ଦୀର୍ଘ 27 ବର୍ଷ କାରାଗାରରେ ଜୀବନ କାଟିଥିଲେ, ତଥାପି ସେ ତାଙ୍କ ସଂଗ୍ରାମରୁ ବିଚଳିତ ହୋଇନଥିଲେ। ମହାତ୍ମା ଗାନ୍ଧୀଙ୍କୁ ନିଜ ଜୀବନର ଆଦର୍ଶ ଭାବେ ଗ୍ରହଣ କରିଥିବା ନେଲସନ୍ ମାଣ୍ଡେଲା ନିଜ ସଂଗ୍ରାମରେ ଅହିଂସାକୁ ଅସ୍ତ୍ର ଭାବେ ଗ୍ରହଣ କରିଥିଲେ। ଜୀବନରେ ଅନେକ ବାଧା ବନ୍ଧନ ଆସିଥିଲେ ମଧ୍ୟ ମାଣ୍ଡେଲା ନିଜ ପଥରୁ ବିଚ୍ୟୁତ ନ ହୋଇ ସଂଗ୍ରାମ ଜାରି ରଖିଥିଲେ। ଶେଷରେ ତାଙ୍କର ବିଜୟ ହେଲା। ଦକ୍ଷିଣ ଆଫ୍ରିକାରେ କୃଷ୍ଣକାୟମାନଙ୍କୁ ସେମାନଙ୍କର ଅଧିକାର ମିଳିଲା ଏବଂ 1984 ମସିହାରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେଲା। ସେଥିରେ ନେଲସନ୍ ମାଣ୍ଡେଲାଙ୍କ ଆଫ୍ରିକାନ୍ ନ୍ୟାସନାଲ୍ କଂଗ୍ରେସ ପାର୍ଟିକୁ ବହୁମତ ମିଳିଲା ଏବଂ ନେଲସନ୍ ମାଣ୍ଡେଲା ହେଲେ ଦକ୍ଷିଣ ଆଫ୍ରିକାର ପ୍ରଥମ ନିର୍ବାଚିତ ରାଷ୍ଟ୍ରପତି। ସେହି ମହାନ ଜନନାୟକ, ଶାନ୍ତି ପାଇଁ ନୋବେଲ ବିଜେତା ଭାରତରତ୍ନ ନେଲସନ୍ ମାଣ୍ଡେଲାଙ୍କର ଆଜି ହେଉଛି ଜନ୍ମଦିନ। 1918 ମସିହା ଆଜିର ଦିନରେ ଦକ୍ଷିଣ ଆଫ୍ରିକାର ମେଜୋ ସହରରେ ଥେମ୍ବୁ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ ନେଲସନ୍ ମାଣ୍ଡେଲା। ତାଙ୍କର ପୁରା ନାଁ ନେଲସନ୍ ରୁଲି ଲାହେଲା ମାଣ୍ଡେଲା। ୟୁନିଭର୍ସିଟି ଅଫ୍ ଫୋର୍ଟ ହାରିରୁ ଆଇନରେ ଡିଗ୍ରୀ ହାସଲ କରିବା ପରେ ଜୋହାନ୍ସବର୍ଗରେ ସେ ଓକିଲାତି ଆରମ୍ଭ କଲେ। ସେଠାରେ ସେ ସାମନ୍ତବାଦ ବିରୁଦ୍ଧ ସଂଗ୍ରାମରେ ଜଡ଼ିତ ହେଲେ ଏବଂ ଦକ୍ଷିଣ ଆଫ୍ରିକାରେ ଥିବା କଳାଗୋରା ଭେଦଭାବ ବିରୁଦ୍ଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ। 1962 ମସିହାରେ ମାଣ୍ଡେଲାଙ୍କୁ ବନ୍ଦୀ କରି କାରାଗାରରେ ରଖାଗଲା। କାରାଗାରରେ ଥାଇ ମଧ୍ୟ ସେ ତାଙ୍କ ସଂଗ୍ରାମ ଜାରି ରଖିଲେ। 1990 ମସିହାରେ ସେ କାରାଗାରରୁ ମୁକ୍ତ ହେବା ପରେ 1994 ମସିହାରେ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ତାଙ୍କୁ ମିଳିଥିଲା ଅପୂର୍ବ ସମର୍ଥନ। ନେଲସନ୍ ମାଣ୍ଡେଲା ହେଲେ ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି। 1994ରୁ 1999 ମସିହା ଯାଏ ସେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। ନେଲସନ୍ ମାଣ୍ଡେଲାଙ୍କୁ 1990 ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା ଏବଂ 1993 ମସିହାରେ ତାଙ୍କୁ ମିଳିଥିଲା ଶାନ୍ତି ପାଇଁ ନୋବେଲ ପୁରସ୍କାର। ଏହି ବିଶ୍ୱ ନେତା ମହାନ ସଂଗ୍ରାମୀ ନେଲସନ୍ ମାଣ୍ଡେଲାଙ୍କର 2013 ମସିହା ଡିସେମ୍ବର 5 ତାରିଖରେ 95 ବର୍ଷ ବୟସରେ ପରଲୋକ ହେଲା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା।

ବିଶ୍ୱ ଇତିହାସ ପୃଷ୍ଠାରେ ଯେଉଁ କେତେଜଣ ନେତାଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି, ସେମାନଙ୍କ ମଧ୍ୟରୁ ଦକ୍ଷିଣ ଆଫ୍ରିକାର ମହାନ ଜନନାୟକ ତଥା ପୂର୍ବତନ

0: ଶ୍ରୋତାବନ୍ଧୁ, ଏବେ ଚାଲିଛି ବର୍ଷା ଦିନ। ବର୍ଷା ଯୋଗୁଁ ବିଲ, ପୋଖରୀ, ନଈ, ନାଳ ସବୁଠି ପାଣି ଭରିଯାଇଛି। ଏହି ସମୟରେ ପାଣି ଦୂଷିତ ହେବାର ଅଧିକ ସମ୍ଭାବନା ଥାଏ। ପାଣି ଦୂଷିତ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖାଯାଏ। ତେଣୁ ସମସ୍ତେ ଏହି ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସଚେତନ ହେବା ନିହାତି ଆବଶ୍ୟକ। ତେଣୁ ଏହିଭଳି ସମୟରେ ବାହାର ଖାଦ୍ୟଠୁ ଦୂରେଇ ରହିବା, ପାଣିକୁ ଭଲ ଭାବରେ ଫୁଟେଇ ପିଇବା ମଧ୍ୟ ନିହାତି ଆବଶ୍ୟକ। ତେବେ ଏହି ବର୍ଷାଦିନମାନଙ୍କରେ କିପରି ନେବା ସ୍ୱାସ୍ଥ୍ୟର ଯତ୍ନ, ଏ ସମ୍ପର୍କରେ ଆସନ୍ତୁ ଜାଣିବା ଡାକ୍ତର ଜ୍ୟୋତିରଞ୍ଜନ ସାହୁଙ୍କଠାରୁ।
1: ବର୍ଷା ଦିନରେ ଯେମିତି ପାଣି ଟିକେ ଦୂଷିତ ରହୁଛି, ଇଭେନ୍ ଆମର ଇନଫେକ୍ସନ ହେବାର ବାକି ବହୁତ ଗୁଡ଼ିଏ ଚାନ୍ସେସ ଅଛି। ତ ଆମେ ଯୋଉ ପାଣିଟା ବ୍ୟବହାର କରୁଛୁ ପିଇବା ପାଇଁ ୟୁଜ୍ କରୁଛୁ, ୟା ରୋଷେଇରେ ରନ୍ଧାରନ୍ଧିରେ ୟୁଜ୍ କରୁଛୁ, ପାଟି ଧୋଇବାରେ ୟୁଜ୍ କରୁଛୁ, ବ୍ରସ୍ କରିବାରେ ୟୁଜ୍ କରୁଛୁ, ଭଲ ପାଣି ବ୍ୟବହାର କଲେ ସୁବିଧା। ଆଉ ବାହାର ପାଣି ପିଇବାଟା ଟିକେ ଅଭଏଡ୍ କରିବେ। ଇଭେନ୍ ଆମର ଟ୍ୟାପ୍ ୱାଟର ବି କଣ୍ଟାମିନେଟେଡ୍ ଆଜିକାଲି ଆସୁଛି, ଟିକେ ଟିକେ ଫିଲ୍ଟ୍ରେସନ କରିକିନା ପାଣିଟା ୟୁଜ୍ କଲେ ବେଟର ହବ। ଆମର କ୍ଲୋରାଇଡ୍ କଣ୍ଟେଣ୍ଟ ଯେଗା ଟିକେ ପାଣିରେ ରହିଲେ ଭଲ ରହିବ। ଆଉ ଇଭେନ୍ ଆମର କୁକିଙ୍ଗ ଯୋଉଟା ୟୁଜ୍ ହଉଛି ସେଟା ଡାଇରେକ୍ଟ ଟ୍ୟାପ୍ ୱାଟର ନ ୟୁଜ୍ କରିକିନା ଆମେ କିଛିଟା ଯୋଉମାନଙ୍କ ଘରେ ଫିଲ୍ଟର ପାଣି ନଥାଏ ତାଙ୍କୁ ପାଣି ବଏଲ କରିକିନା ସେ ପାଣିଟା ବ୍ୟବହାର କଲେ ସୁବିଧା ହବ। ଦୂଷିତ ପାଣି ବ୍ୟବହାର କଲାଠୁ ବିଭିନ୍ନ ପ୍ରକାର ରୋଗ ଆଜିକାଲି ଦେଖାଯାଉଛି। ତଣ୍ଟିର ବଥା ହେଇପାରେ, ପାଟ ଘାଫା ହେଇପାରେ, ପେଟ ବଥା ହେଇପାରେ, ପେଟ ଖରାପ ହେଇନା ଝାଡ଼ା ଫଡ଼ା ହେଇପାରେ, ଯେମିତି ନ ହବ ରୋଗ ବ୍ୟାପିବନି ଯେମିତି, ତାକୁ ଆମେ ପାଣି

0: ବ୍ୟବହାର କରିବା ଫୁଟେକିନା ପାଣିଟା ବ୍ୟବହାର କରିବା ପିଆ ପିରେ ୟା ରୋଷେଇ ବି କରିବା ଆଗରୁ ସେ ପାଣିଟା ଫୁଟା ପାଣିଟା ବ୍ୟବହାର ତାଦେହରେ କରିବା। ଇଭେନ୍ ଆମେ ଯୋଉ ପାଣିଟା ଆସୁଛି ତାକୁ ଗୋଟେ କିଛି ସମୟ କ୍ଲୋରିନ ଟାବଲେଟ ପକେଇଦେଲେ ବି ତା ଦେହରେ ଯାହା ବି ଦୂଷିତ ଅଂଶ ଥିବ ସେଟା ତଳେ ବସିଯାଏ, ସେ ଜାଗା ପାଣିଟା ସୁବିଧା ହୁଏ ପିଇବା ପାଇଁ। ଆଉ ବାହାର ପାଣି ଟ୍ୟାପ ପାଣି ଡାଇରେକ୍ଟ ପାଣି ପିଇବା ପାଇଁ ଆଭଏଡ କରିବେ। ଘରେ ଯୋଉ ଜିନିଷଟା ପାଣି ଫୁଟେଇକିନା ପିଇବେ ୟା ଗୋଟେ ବାହାରକୁ ଯାଉଛନ୍ତି ଯେଟା ପାଣି ବଟଲ ବୋତଲରେ ପାଣି ନେଇକିନା ଯାଆନ୍ତୁ, ବାହାର ପାଣିଟା ଆଭଏଡ କରିବେ। ବାହାରେ ବି ଆମେ ଗଲାବେଳେ ବେଳେବେଳେ ବାହାର ଜିନିଷ ଖାଇବା ପାଇଁ ପସନ୍ଦ କରୁ, ରାସ୍ତା ସାଇଡ୍ରେ ଯୋଉ ଚେପଟା ଜିନିଷ ଖାଇବା ପାଇଁ ପସନ୍ଦ କରୁ, ବାହାର ଖାଦ୍ୟ ଅଂଶ ଟିକେ ଆଭଏଡ କଲେ ସୁବିଧା ହବ। ସେ ସେମାନେ ଯୋଉ ପ୍ରକାରର ହାଇଜିନ ମେଣ୍ଟେନ କରୁଛନ୍ତି ସେଟା ଭଲ ନୁହଁ, ବିଭିନ୍ନ ପ୍ରକାର ରୋଗ ସେ ଯୋଗୁଁ ବାହାରୁଛି। ବର୍ଷା ଦିନେ ମାଛି ମଶା ପ୍ରବଳ ହଉଛନ୍ତି, ତ ଖାଦ୍ୟ ଅଂଶରେ ବସିକିନା ସେଟା ଇନଫେକ୍ସନ କରାଉଛନ୍ତି, ତ ତା ଯୋଗୁଁ ଆମର ପ୍ରୋବ୍ଲେମ ବାହାରିପାରେ। ଆମେ ସେସବୁ ଜିନିଷ ବର୍ଷା ଦିନେ ଟିକେ ଆଭଏଡ କଲେ ସୁବିଧା ହବ। ଏଇ ବର୍ଷା ସିଜନରେ ଆମର ସରକାର ବିଭିନ୍ନ ପ୍ରକାର ଟୀକାକରଣର ବ୍ୟବସ୍ଥା ରଖିଛନ୍ତି, ସ୍ୱାସ୍ଥ୍ୟ କେନ୍ଦ୍ରକୁ ପାଖକୁ ଯାଇକିନା ଏସବୁର ସୁଯୋଗ ନେଲେ ଭଲ ହବ, ତାକି ମହାମାରୀରୁ ଆମେ ରକ୍ଷା ପାଇପାରିବା।
1: ହଁ ଶ୍ରୋତା ବନ୍ଧୁ, ସଚେତନତା ହିଁ ସୁସ୍ଥ ଜୀବନର ମୂଳ ମନ୍ତ୍ର। ଆସନ୍ତୁ ସମସ୍ତେ ସଚେତନ ହେବା, ନିଜ ଦେହ ପ୍ରତି ଅଧିକ ଯତ୍ନବାନ ହେବା, ତେବେ ଯାଇ ଆମେ ସୁସ୍ଥ ରହିପାରିବା।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ରହିଛି ଲେଖାର ନିୟମ ଓ ଶୃଙ୍ଖଳା। ଆଲୋଚନା କରିଛନ୍ତି ଡକ୍ଟର ଧନେଶ୍ୱର ମହାପାତ୍ର।
1: ଲେଖାରେ ନିୟମ ଓ ଶୃଙ୍ଖଳା ରହିବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନ ଦେଖାଯାଉଛି ଗୋଟିକିଆ ଉଦ୍ଧୃତ ଚିହ୍ନ ଓ ଯୋଡ଼ିକିଆ ଉଦ୍ଧୃତ ଚିହ୍ନ ମଧ୍ୟରେ ବ୍ୟବହାରଗତ ପାର୍ଥକ୍ୟ ରହୁନାହିଁ। ଗୋଟିକିଆ ସ୍ଥାନରେ ଯୋଡ଼ିକିଆ ଏବଂ ଯୋଡ଼ିକିଆ ସ୍ଥାନରେ ଗୋଟିକିଆ ଉଦ୍ଧୃତ ଚିହ୍ନ ବ୍ୟବହୃତ ହେଉଛି, କିନ୍ତୁ ଗୋଟିଏ ବା କେତେ ଗୋଟି ଶବ୍ଦ ସ୍ଥଳରେ ଗୋଟିକିଆ ଉଦ୍ଧୃତ ଚିହ୍ନ ବ୍ୟବହୃତ ହେବା ଉଚିତ। ଯେପରି ମହିମା କେବଳ ଅଲୌକିକ ଦିବ୍ୟ ଶକ୍ତିକୁ ବୁଝାଏ, ଏହି ବାକ୍ୟରେ ମହିମା ଶବ୍ଦଟିରେ ଗୋଟିକିଆ ଉଦ୍ଧୃତ ଚିହ୍ନ ଦିଆଯିବା ଦରକାର। ଯୋଡ଼ିକିଆ ଉଦ୍ଧୃତ ଚିହ୍ନ ଗୋଟିଏ ବାକ୍ୟ, ଉକ୍ତି ବା ଅନୁଚ୍ଛେଦ ସ୍ଥଳରେ ଦିଆଯାଏ।

0: ଯେପରି ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା, ଏଥିରେ ଯୋଡ଼ିକିଆ ଉଦ୍ଧୃତ ଚିହ୍ନ ଦିଆଯିବା ଦରକାର। କୁ ରୁ ର ରେ ଠାରୁ ଠାରେ ପ୍ରଭୃତି ବିଭକ୍ତି ଚିହ୍ନ ଗୁଡ଼ିକୁ ଶବ୍ଦକୁ ଲଗାଇ କରି ଲେଖିବା ଉଚିତ, ଶବ୍ଦଠାରୁ ପୃଥକ କରି ନୁହେଁ। ଯେପରି ଲୋକକୁ ଲୋକର, ଲୋକଠାରୁ ଲୋକଠାରେ, ବହୁବଚନରେ ଲୋକଙ୍କୁ ଲୋକମାନଙ୍କୁ, ଲୋକଙ୍କ ବା ଲୋକଙ୍କର ପ୍ରଭୃତିରେ ବିଭକ୍ତି ଚିହ୍ନ ଗୁଡ଼ିକୁ ଶବ୍ଦ ସହିତ ସମ୍ପୂର୍ଣ୍ଣ ଲଗାଇ ଲେଖା ହେବା ଉଚିତ। କିନ୍ତୁ ବିଭକ୍ତି ଅର୍ଥରେ ଯେଉଁ ଶବ୍ଦ ଗୁଡ଼ିକ ପ୍ରଚଳିତ ଅଛି, ଯଥା ପ୍ରତି, ସହିତ, ଅପେକ୍ଷା, ନିମିତ୍ତ, ଆଡ଼େ, ଆଡ଼କୁ ପ୍ରଭୃତି, ସେଗୁଡ଼ିକୁ ଶବ୍ଦ ଠାରୁ ପୃଥକ କରି ଲେଖିବା ଉଚିତ। ଯେପରି ଦେଶ ପ୍ରତି, ରାମ ବିନା ଇତ୍ୟାଦି। କେହି କେହି ଇଂରାଜୀ ଆଦର୍ଶରେ ଓଡ଼ିଆରେ ଉପରକମା ବ୍ୟବହାର କରୁଛନ୍ତି, ଯେପରି କଣ, କ ପାଖରେ ଉପରକମା ଣ, ତାର, ତା ପାଖରେ ଉପରକମା ର, ମାଙ୍କର, ମା ପାଖରେ ଉପରକମା ଙ୍କର, ଥାନ୍ତି, ଥା ପାଖରେ ଉପରକମା ନ୍ତି ଇତ୍ୟାଦି। କିନ୍ତୁ ଓଡ଼ିଆରେ ଏପରି ଲେଖିବା ଆଦୌ ଉଚିତ ନୁହେଁ, କାରଣ ଓଡ଼ିଆ ହେଉଛି ପ୍ରାଞ୍ଜଳ ଭାବେ ଉଚ୍ଚାରିତ ହେବା ଭାଷା ତଥା ସ୍ୱର ପ୍ରଧାନ ଭାଷା, କିନ୍ତୁ ଇଂରାଜୀ ଷ୍ଟ୍ରେସ୍ ବା ବଳାଘାତ ପ୍ରଧାନ ଭାଷା। ଏଥିରେ ଶବ୍ଦର କେବଳ ଶେଷ ବର୍ଣ୍ଣରେ ନୁହେଁ, ଶବ୍ଦର ପ୍ରତ୍ୟେକ ଭାଗରେ ମଧ୍ୟ ହଳନ୍ତ ଉଚ୍ଚାରଣ ହୁଏ। ଯେପରି କନଷ୍ଟ୍ରକ୍ସନ୍, ଏଥିରେ ତିନିଟି ହଳନ୍ତ ଉଚ୍ଚାରଣ ରହିଛି। ତେଣୁ ଆମେ ଆମର ସ୍ୱର ପ୍ରଧାନ ଓଡ଼ିଆରେ ଉପରକମା ନ ଦେଇ ସ୍ପଷ୍ଟ ଭାବେ ଲେଖିବା ଉଚିତ, ଯେପରି କଣ, ତାହାର, ମାଙ୍କର, ଥାନ୍ତି ଇତ୍ୟାଦି। ସ୍ପଷ୍ଟ ଉଚ୍ଚାରଣ ଉଦ୍ଦେଶ୍ୟରେ ଆମେ କେତେକ ଯୁକ୍ତାକ୍ଷରକୁ ବିଯୁକ୍ତ କରି ଲେଖିବା ଉଚିତ। ଉଦାହରଣ ସ୍ୱରୂପ ଦନ୍ତ୍ୟ ସ ତଳେ ଓଲଟା ଦୁଇ ଚିହ୍ନ ଦିଆଯାଇ ଯେଉଁ ଯୁକ୍ତାକ୍ଷର ହୁଏ, ତାହାର ଉଚ୍ଚାରଣ ଲୋକେ ବିଭିନ୍ନ ପ୍ରକାର କରନ୍ତି। ଯେପରି କେହି କହନ୍ତି ମତ୍ସ୍ୟ, କେହି କହନ୍ତି ବା ମତ୍ସ୍ୟ, ଏମିତି ଲେଖାଯାଏ ମ ଦନ୍ତ୍ୟ ସ ତଳେ ଓଲଟା ଦୁଇ ଚିହ୍ନ ଜଫଳା। ଏହି ଓଲଟା ଦୁଇ ଚିହ୍ନଟି କେଉଁ ବର୍ଣ୍ଣ ପାଇଁ ତାହା ଲୋକେ ଜାଣିପାରନ୍ତି ନାହିଁ। ଆମେ ଯଦି ମତ୍ସ୍ୟ ତରେ ହଲନ୍ତ ସ୍ୟ ଲେଖିବା, ତେବେ ଉଚ୍ଚାରଣଟି ଠିକ୍ ଆସିବ। ଅର୍ଥାତ୍ ସେହି ଓଲଟା ଦୁଇ ଚିହ୍ନଟି ଯେ ହଳନ୍ତ ତ, ତାହା ଜଣାପଡ଼ିଯିବ। ସେହିପରି ଜ୍ୟୋତ୍ସ୍ନା, ବତ୍ସ, ସମ୍ବତ୍ସର ପ୍ରଭୃତି ଶବ୍ଦରେ ହଳନ୍ତ ତ ଦେଇ ଲେଖିବା ଭଲ। ଏହିଭଳି ଆଉ କେତେ ଗୁଡ଼ିଏ ଯୁକ୍ତାକ୍ଷରକୁ ବିଯୁକ୍ତ କରି ଲେଖିଲେ ଉଚ୍ଚାରଣ ସ୍ପଷ୍ଟ ହୋଇଯାଏ। ଯେପରି ଉତ୍ସାହ, ଉତ୍ପତ୍ତି, ଅଦ୍ଭୁତ, ବକ୍ତୃତା, ନିଷ୍ପ୍ରୟୋଜନ ପ୍ରଭୃତି, ଏଗୁଡ଼ିକରେ ଯୁକ୍ତାକ୍ଷର ପରିବର୍ତ୍ତେ ହଲନ୍ତ ତ, ହଲନ୍ତ ଦ, ହଲନ୍ତ କ, ହଲନ୍ତ ମୂର୍ଦ୍ଧନ୍ୟସ୍ୟ ଇତ୍ୟାଦିରେ ହଳନ୍ତ ଚିହ୍ନ ଦିଆଯାଇ ପୃଥକ କରିଦେବା ଭଲ। ଅନୁସ୍ୱାର ଦେଇ ଲେଖିବା ଓଡ଼ିଆ ବ୍ୟାକରଣରେ ସମ୍ପୂର୍ଣ୍ଣ ସ୍ୱୀକୃତି ପ୍ରାପ୍ତ ହୋଇଛି। ଯେପରି ବନ୍ଧୁ, ବରେ ଅନୁସ୍ୱାର ଧୁ, ମଞ୍ଚ, ମରେ ଅନୁସ୍ୱାର ଚ, ସଞ୍ଜ, ଦନ୍ତ୍ୟସରେ ଅନୁସ୍ୱାର ଜ, ଗୁମ୍ଫା, ଗୁରେ ଅନୁସ୍ୱାର ଫା ଇତ୍ୟାଦି। ତେଣୁ ଏପରି ଲେଖିବା ଭୁଲ ନୁହେଁ। ଯେପରି ଧ, ଞ୍ଚ, ଞ୍ଛ, ଞ୍ଜ, ଞ୍ଝ, ମ୍ପ, ମ୍ଫ ପ୍ରଭୃତି ଯୁକ୍ତାକ୍ଷର ମଧ୍ୟ ପ୍ରଚଳିତ ରହିଛି, ଯେଉଁମାନେ ଚାହିଁବେ ଯୁକ୍ତାକ୍ଷରରେ ମଧ୍ୟ ଲେଖିପାରିବେ।
1: ଶେଷ ହେଲା ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ଥିଲା ଲେଖାର ନିୟମ ଓ ଶୃଙ୍ଖଳା। ଏ ସମ୍ପର୍କରେ ଆଲୋଚନା କରିଥିଲେ ଡକ୍ଟର ଧନେଶ୍ୱର ମହାପାତ୍ର। ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିରସବୁଜ। ଆଜିଥିରେ ଶୁଣନ୍ତୁ କେତୋଟି ପଲ୍ଲୀଗୀତ, ଶିଳ୍ପୀ ଦିବାକର ମହାନ୍ତି। ଶିଳ୍ପୀ ପଲ୍ଲୀଗୀତ ଗାଇଛନ୍ତି ପୁରାତନ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି। ପ୍ରଥମେ ଶିଳ୍ପୀ ଗାଇଛନ୍ତି ସିଦ୍ଧ ସୁବର୍ଣ୍ଣରେ ମଣ୍ଡପ ହୀରାମାଣିକ କୋଠେ, ରାଇ ଦାମୋଦର ଖେଳନ୍ତି ହାତେ କଉଡ଼ି ମୁଠେ।

ଶିଳ୍ପୀଥର ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀ ଗୀତ। ତାଳଚେ ନଡ଼ିଆ ଦୁହେଁ ଉଭା ଏକାଠି, ନଡ଼ିଆ ବୋଲଇ ତାଳ ଯାହା ଦୂର ହୋଇ।

ଶେଷରେ ପୁରାତନ ରଚନାର ଶିଳ୍ପୀ ଦିବାକର ମହାନ୍ତି। ହଳଦୀ ବାଟିଲି ଜଙ୍ଘା ମରଜିଲି ପଇଡ଼ କାଟିଲି ସରୁ ଲକ୍ଷେ ଟଙ୍କା ଦେଇ ଦେଉଳେଇ ବସିଲି ତୁମ କୂଳେ ଦିନ ସରୁ।

ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କର ଆରାଧନାର ପବିତ୍ର ସ୍ଥଳ। ପ୍ରଭୁ ଜଗନ୍ନାଥ ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ ଶ୍ରଦ୍ଧାମୟ ଠାକୁର।

0: ଙ୍କର ପ୍ରିୟ ଓ ପରିଜନ, ତେଣୁ ଶ୍ରୀଜୀଉମାନଙ୍କର ସେବକ ପ୍ରଭୁଙ୍କର ତତ୍ତ୍ୱ ଓ ଆଦର୍ଶରେ ଆଚ୍ଛନ୍ନ। ଶ୍ରୀମନ୍ଦିରରେ ପ୍ରଭୁଙ୍କର ସେବା ପୂଜା ନିର୍ଦ୍ଦିଷ୍ଟ ପରମ୍ପରାରେ ଗଡ଼ିଆସୁଛି କାହିଁ କେଉଁ କାଳରୁ। ସେଇଥିପାଇଁ ପରମ ବ୍ରହ୍ମ ପ୍ରଭୁ ଯେପରି ରହସ୍ୟମୟ, ତାଙ୍କର ସେବା ଉପାସନାର ତତ୍ତ୍ୱ ମଧ୍ୟ ସେହିପରି ରହସ୍ୟାବୃତ। ତାଙ୍କର ସେବା ମଧ୍ୟରେ ଖୁଣ୍ଟିଆ ଓ ମେକଅପ୍ ସେବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସେବା। ତେଣୁ ଏହି ଖୁଣ୍ଟିଆ ଓ ମେକଅପ୍ ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ଜଗନ୍ନାଥ ମନ୍ଦିରର 120 ପ୍ରକାର ସେବକ ଭିତରୁ ଖୁଣ୍ଟିଆ ସେବା ଗୋଟିଏ। ଏହି ଖୁଣ୍ଟିଆ ସେବା, 5 ପ୍ରକାର ଖୁଣ୍ଟିଆ ସେବକ ସେବକ ଅଛନ୍ତି। ସେମାନେ ହେଲେ ପାଳିଆ ଖୁଣ୍ଟିଆ, ଯାହାକୁ ଆମେ ଛାମୁ ଖୁଣ୍ଟିଆ ବୋଲି କହୁଛୁ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ାବାରିକ ଖୁଣ୍ଟିଆ ଆଉ ରୁକୁଣାହାଣ ଖୁଣ୍ଟିଆ। ଶ୍ରୀମନ୍ଦିର ଖୁଣ୍ଟିଆମାନେ ଜଗନ୍ନାଥଙ୍କର ଅଙ୍ଗରକ୍ଷକ ଅଟନ୍ତି, ଅର୍ଥାତ୍ ରତ୍ନ ସିଂହାସନ ବିଜୟ ହୋଇଥିବା ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କର ସୁରକ୍ଷା ଦାୟିତ୍ୱରେ ଏମାନେ ରହନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ମନ୍ଦିରର ସେବା କ୍ଷେତ୍ରରୁ ଗଲେ ରତ୍ନ ସିଂହାସନରେ ଚଢ଼ିଲେ, ଯଥା ପୁଷ୍ପାଳକ, ପୂଜା ପଣ୍ଡା, ଦୈତାପତି ଏମାନେ ଚଢ଼ିଲେ ଖୁଣ୍ଟିଆକୁ କହିକି ଚଢ଼ନ୍ତି, ଏବଂ ଯେତେବେଳେ ଓହ୍ଲାନ୍ତି ସେମାନେ ମଧ୍ୟ ଖୁଣ୍ଟିଆଙ୍କୁ କହିକି। ଦୈନନ୍ଦିନର ସେବା କ୍ଷେତ୍ରରେ ପାଳିଆ ଖୁଣ୍ଟିଆର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଦ୍ୱାର ଖୋଲିଲେ ଆମର ଆଳତି ବଢ଼ିଲା ସରେ ପାଳିଆ ଖୁଣ୍ଟିଆ ରହି ମଇଲମ କରାନ୍ତି, ପୁଷ୍ପାଳକମାନେ ମଇଲମ କରନ୍ତି। ମଇଲମ କଲା ପରେ ଯେଉଁ ମାଳଫୁଲ ସେଥିରୁ ମଇଲମ କି ବାହାରେ, ସେଥିରେ ପାଳିଆ ଖୁଣ୍ଟିଆ ଅଧାୟ ନିଏ। ପାର୍ଶ୍ୱବର୍ତ୍ତୀ ଯେଉଁ ଦେବାଦେବୀମାନେ ଅଛନ୍ତି, ତାଙ୍କୁ ଯଥା ଦଠାକୁରଙ୍କ ବାଟର ମାଳଫୁଲ ଯାହା ଆସେ, ତାହା ବିମଳା ପିନ୍ଧିବା ପାଇଁ ଆବଶ୍ୟକତା ହୁଏ। ଆଉ ଜଗନ୍ନାଥଙ୍କ ବାଟର ଯାହା ମାଳଫୁଲ ବାହାରେ, ତାହା ତୁଳସୀ କାଢ଼ିକରି ଲକ୍ଷ୍ମୀଙ୍କୁ ଦିଆଯାଏ। ତାପରେ ତଡ଼ପୁତୁରି ହୁଏ। ତଡ଼ପୁତୁରି ବୋଇଲେ ଆମେ ଯେମିତି ଦୈନନ୍ଦିନ ନିତ୍ୟକର୍ମ ଦାନ୍ତ ଇତ୍ୟାଦି ଘଷିବା ପୂର୍ବରୁ ଗାମୁଛା ପିନ୍ଧିକି ଯେଉଁ କର୍ମ କରୁ, ଜଗନ୍ନାଥଙ୍କ ସେ କର୍ମ ହୁଏ। ଠାକୁର ଦୁଇଖଣ୍ଡ ଗାମୁଛା, ବଳଭଦ୍ର ମଧ୍ୟ ଦୁଇଖଣ୍ଡ ଗାମୁଛା, ଆଉ ମା ସୁଭଦ୍ରା ଗୋଟିଏ ଗାମୁଛା ପିନ୍ଧିକିରି ସେ କାର୍ଯ୍ୟ କଲାବେଳେ ସାମ୍ନାପଟେ ଖୁଣ୍ଟିଆ ତଡ଼ପୁତୁ ଗୋଟିଏ ବଡ଼ ଗାମୁଛା ଧରିକିରି ଲୋକେ ଯେପରି ନ ଦେଖିପାରିବେ ସେଥିପାଇଁ ମଇଲମ କରିବା ହୁଅନ୍ତୁ ବୋଲି କହନ୍ତି। ତାପରେ ମଇଲମ ହୁଏ, ମଇଲମ ହେଲା ପରେ ଅବକାଶ ହୁଏ। ଅବକାଶ ବଢ଼ିସାରିଲା ପରେ ଠାକୁରଙ୍କର ଭେଷ ବେଳେ ଯାହା ଆବଶ୍ୟକ ଫୁଲ ଖୁଣ୍ଟିଆ ଯୋଗାଇ ଦିଅନ୍ତି। ତା ଛଡ଼ା ପ୍ରତ୍ୟେକ ଦିନ ଯେତେ ଭେଷ ହୁଏ, ସେ ଭେଷର ସମସ୍ତ ଫୁଲ ଦାୟିତ୍ୱରେ ଖୁଣ୍ଟିଆମାନେ ଥାନ୍ତି।

ପୂଜା ସମୟରେ ସେମାନେ ପୂଜା ପଣ୍ଡାକୁ ମଧ୍ୟ ଫୁଲ ଦିଅନ୍ତି, ଯେଉଁଟାକି ଠାକୁରଙ୍କ ଲାଗୁ ହୁଏ। ଆଉ ଚନ୍ଦନ ଲାଗି ସମୟରେ ଏମାନେ ମହାପ୍ରଭୁଙ୍କ ବାଡ଼େ ଠିଆ ହୋଇକରି ମଣିମା ଡାକ ଦିଅନ୍ତି। ମଣିମା ଡାକ ଦେଲା ପରେ ଯେତେବେଳେ ଯେଉଁ ଭେଷ ହୁଏ ସମସ୍ତ ଭେଷ ସାମଗ୍ରୀ ଯୋଗାନ୍ତି। ବଡ଼ସିଂହାର ଭେଷରେ ଯଥା ଜଗନ୍ନାଥଙ୍କର ଶିରରୁ ପାଦ ପର୍ଯ୍ୟନ୍ତ ଯେଉଁ ଫୁଲ ଲାଗି ହୁଏ, ଯଥା ଗଭା, ତିଲକ, ଗୁଣାଝୁମ୍ପା, ଅଧର, ଶିପୟର, କରପଲ୍ଲବ, ହୃଦୟ ପଲ୍ଲବ, କୁଣ୍ଡଳ, ଏ ସମସ୍ତ ଜିନିଷ ଖୁଣ୍ଟିଆ ତାଙ୍କୁ ଯୋଗାଇ ଦିଅନ୍ତି ଆଉ ପୁଷ୍ପାଳମାନଙ୍କୁ ଲାଗି କରନ୍ତି। ଏତଦ୍ ବ୍ୟତୀତ ଯେତେବେଳେ ଶୟନ ଠାକୁର ବିଜେ ହୁଅନ୍ତି ସେତେବେଳେ ମଧ୍ୟ ଜୟବିଜେ ଦ୍ୱାରା ଖୁଣ୍ଟିଆ ରହିକରି ପୁଷ୍ପାଞ୍ଜଳି ଦିଏ। ଆଉ ପହୁଡ଼ ହେଲା ପରେ ଦ୍ୱାର ପଡ଼ିଲେ ଏ ସେବକ ବାହାରକୁ ଆସନ୍ତି। ବିଶେଷ ନୀତି ଭାବରେ ଖୁଣ୍ଟିଆମାନଙ୍କର ରଥରେ ଆଗ ସମୁ ଖୁଣ୍ଟିଆଙ୍କର ସେବା ଅଛି। ଯେଉଁ ଠାକୁରଙ୍କର ମଙ୍ଗଳାର୍ପଣ ହେଲାବେଳେ ଠାକୁର ଯେତେବେଳେ ପହଣ୍ଡି ପୂର୍ବରୁ ମଙ୍ଗଳାର୍ପଣ ଠାକୁରଙ୍କର ହୁଏ, ପତିମହାପାତ୍ର ଆଉ ମୁଦିରସ୍ଥ ପୂଜା ପଣ୍ଡା ପରେ ମଙ୍ଗଳାର୍ପଣ ଖୁଣ୍ଟିଆ ସେଠି ଡୋର ଲାଗି କରାନ୍ତି, ଡୋର ଦିଅନ୍ତି ଲାଗି କରିବା ସକାଶେ। ଆଉ ଯେତେବେଳେ ଠାକୁର ପହଣ୍ଡି ହେଇକି ଆସନ୍ତି ତାହେଲେ ଯେଉଁ ଟାହିଆ ରାଘବ ଦାସ ମଠ ଯେଉଁ ଟାହିଆ ଦେଇଥାଏ ଖୁଣ୍ଟିଆମାନେ ସେ ଟାହିଆ ଦୈତାପତିମାନଙ୍କୁ ଦିଅନ୍ତି। ଆଉ ମଣିମା ଡାକ ଦେଲେ ଠାକୁରଙ୍କର ପହଣ୍ଡି ହୁଏ। ପହଣ୍ଡି ସରିଲା ପରେ ଠାକୁରଙ୍କ ଭେଷ ପାଇଁ ଆବଶ୍ୟକ ଫୁଲ ଇତ୍ୟାଦି ଦିଅନ୍ତି।

0: ଖୁଣ୍ଟିଆ ସେବାର ଅନ୍ୟତମ ସେବକ। ତାଙ୍କର ସେବାନୀତି ସ୍ୱତନ୍ତ୍ର। ଗଜପତି ମହାରାଜାଙ୍କର ଯେତେବେଳେ ସେବା କାର୍ଯ୍ୟ ନୀତି ପାଳନ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଯିବାକୁ ହୁଏ, ସେତେବେଳେ ବେହେରା ଖୁଣ୍ଟିଆ ତାଙ୍କର ସୁରକ୍ଷା ସେବାରେ ନିୟୋଜିତ ହୋଇ ବେତ ଧରି ଶ୍ରୀଛାମୁଙ୍କ ସହିତ ଆସନ୍ତି। ଗଜପତିଙ୍କର ସବୁ ପ୍ରକାରର ନୀତି ପାଳନ ଅବସରରେ ଏପରିକି ଛେରା ପହଁରା ପାଇଁ ରଥକୁ ବିଜେ କରିବା ସମୟରେ ମଧ୍ୟ ବେହେରା ଖୁଣ୍ଟିଆ ଗଜପତିଙ୍କ ପାଖରେ ଥାନ୍ତି। ପହଣ୍ଡି ପୂର୍ବରୁ ଶ୍ରୀଜୀଉଙ୍କ ନିକଟରେ ପୁଷ୍ପାଞ୍ଜଳି ମଧ୍ୟ ସେ କରିଥାନ୍ତି।
1: ଅଣସର ସମୟରେ ଯୋଉ ଆମର ଖଳି ଲାଗି ଏକାଉଶୀ ହୁଏ, ସେଦିନ ବେହେରା ଖୁଣ୍ଟିଆ ବଡ଼ବାରରେ ଠିଆ ହୋଇକରି ମଣିମାଟା କରିଦିଏ। ଯୋଉଦିନ କୁଷ୍ଠ ଜନ୍ମ ବିଧିରେ ବାସୁକି ଯେତେବେଳେ କୁଷ୍ଠଙ୍କୁ ଧରିକିରି ଯମୁନା ପାର ହେଉଥିଲେ, ସେତେବେଳେ ସେ ବାସୁକି ହେଇକରି ମଧ୍ୟ ତା ପଛପଟେ ସପ୍ତଫେଣା ଧରିକି ଚାଲନ୍ତି। ଖୁଣ୍ଟିଆମାନେ ଶ୍ରୀଗୁଣ୍ଡିଚାରେ ପ୍ରଥମେ ଯେତେବେଳେ ସକାଳୁ ଆଳତି ସରିଲା ପରେ ଅବକାଶ ହେଲା, ଅବକାଶ ହେଲା ପରେ ତଡ଼ପୁତିରି ହେଲା, ତଡ଼ପୁତିରିକି ଭେଷ ହେଲେ, ସେତେବେଳେ ଖୁଣ୍ଟିଆ ସମସ୍ତ ଭେଷ ସାମଗ୍ରୀ ଯୋଗାଇଲେ। ତା ଅର୍ଥ ଲୁଗା ଇତ୍ୟାଦି ବସ୍ତ୍ର ଇତ୍ୟାଦି ସହ ଯେଉଁ ଆସିଲା ଚାଙ୍ଗଡ଼ା ନିପାକ ଦେଲା, ଏ ସାବତୀୟ ଫୁଲ ଦେଲେ, ଫୁଲ ଦେଇ ସାରିବାରେ ଭୋଗ ସରିଲା ପରେ ମଙ୍ଗଳା ଅର୍ପଣ ଯେଉଁ ହେବ, ସେ ମଙ୍ଗଳା ପରେ ଖୁଣ୍ଟିଆମାନେ ସେ ଡୋର ଆଣିକରି ଦୁଇ ଠାକୁରଙ୍କ ପାଖରେ ରଖିବେ। ମୁଦିରସ୍ଥ ଖୁଣ୍ଟିଆଠାରୁ ସେ ଡୋର ନେଇକରି ଲାଗି କରିବେ, ଆଉ ତା ବଦେ ପହଣ୍ଡି କାହାଳି ଦିଆଗଲା ପରେ ଖୁଣ୍ଟିଆ ବାଡ଼ରେ ଠିଆ ହୋଇ ମଣିମାଟାକ କଲେ ଦୈତାପତିମାନେ ପହଣ୍ଡି ଆରମ୍ଭ କରିବେ। ଆଉ ପହଣ୍ଡି ସମୟ ତାକ ଖୁଣ୍ଟିଆ ମଣିମାଟାକ ଦେଖୁଥିବ, ସେ ଦେଖିବ ଯେ ଯେଉଁ ନିର୍ଦ୍ଦିଷ୍ଟ ଲୋକ ସେ ପହଣ୍ଡି ଭିତରେ ରହିବାର କଥା ସେ ଲୋକ ଅଛନ୍ତି କି ନାହିଁ, ଆଉ ତା ବାଦ ଅନ୍ୟ କୌଣସି ଲୋକଙ୍କୁ ପହଣ୍ଡିର ଯେପରି ସୁଯୋଗ ନ ଦିଆଯାଏ ଖୁଣ୍ଟିଆ ରହିବ। ତାପରେ ଜଗନ୍ନାଥ ସେଠି ପହଞ୍ଚିସାରିଲା ବାଦେ, ଠାକୁର ରଥରେ ପହଞ୍ଚିସାରିଲା ବାଦେ ଆବଶ୍ୟକ ଭେଷ ସକାଶେ ସମସ୍ତ ସାମଗ୍ରୀ ଦେବ। ତାପରେ ଗଜପତି ଛେରା ପରେ ଆସିଲା ପରେ ଏ ବେହେରା ଖୁଣ୍ଟିଆ ତାଙ୍କ ସହିତ ଆସିବ, ଆଉ ଛେରା ପରେ ସମସ୍ତ ସାହାଯ୍ୟ ସହଯୋଗ ଗଜପତିଙ୍କ ତରଫରୁ କରିବ।

0: ମେକଅପ୍ ସେବା ହେଉଛି ଦୁଇ ପ୍ରକାରର, ପ୍ରଥମ ଭଣ୍ଡାର ମେକଅପ୍ ଏବଂ ଦ୍ୱିତୀୟରେ ପାଳିଆ ମେକଅପ୍। ଭଣ୍ଡାର ମେକଅପ୍ ଶ୍ରୀମନ୍ଦିର ମଧ୍ୟରେ ଥିବା ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର ଉଭୟ ତତ୍ତ୍ୱାବଧାରକ। ସେହିପରି ପାଳିଆ ମେକଅପ୍ ଭଣ୍ଡାର ମେକଅପ୍ଙ୍କଠାରୁ ବେଶ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଆଉ ବେଶ ସରିଲା ପରେ ପୁନଶ୍ଚ ଆଣି ଭଣ୍ଡାର ମେକଅପ୍ଙ୍କୁ ହସ୍ତାନ୍ତର କରିବା ହେଉଛି ତାଙ୍କର ଦାୟିତ୍ୱ।
1: ଜଗନ୍ନାଥଙ୍କ ସ୍ୱତନ୍ତ୍ର ରତ୍ନ ଭଣ୍ଡାର ଅଛି। ରତ୍ନ ଭଣ୍ଡାର ଦୁଇ ଭାର ବ୍ୟକ୍ତ, ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର। ଯେ ବାହାର ଭଣ୍ଡାର, ସେ ବାହାର ଭଣ୍ଡାର ଦାୟିତ୍ୱରେ ଅଛି ଭଣ୍ଡାର ମେକଅପ୍। ଭିତର ଭଣ୍ଡାରରେ ଆମର ଯେଉଁ ସବୁ ସାମଗ୍ରୀ ଅଛି, ଦୈନନ୍ଦିନ ଯେଉଁ ଭେଷରେ ଆପଣ ଦେଖୁଛନ୍ତି ଠାକୁର ଗୋଡ଼ ହାତ ସବୁ ଲଗାଉଛନ୍ତି, କିରିଟ ଲଗାଉଛନ୍ତି, ସବୁ ଭିତର ଭଣ୍ଡାର। ସକାଳ ମଙ୍ଗଳା ଆଳତୀ ହୁଏ, ଯେଉଁ ଆଳତୀ ବଟା ଯେଉଁଥିରେ କପୁର ରଖାଯାଏ ସେ ସୁନାରେ ତିଆରି। ଠାକୁର ଜୀବ ଚଲାନ୍ତି ସେ ସୁନା ଜୀବ ଚଲା। ଠାକୁର ଯେଉଁ ପିଙ୍ଗଳରେ ଆନ୍ତୁଆଣି କରନ୍ତି ସେ ରୂପାରେ ତିଆରି। ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି, ତା ବାଦ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି, ଯାଇକି ତାଙ୍କ ଦାୟିତ୍ୱ ରହେ ଭଣ୍ଡାର ନିପାକ ଦାୟିତ୍ୱରେ। ପାଳିଆ ମେକଅପ୍ର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏଇ ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା, ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା। ଦୈନନ୍ଦିନ ଆମର ଆଳତି ସମୟରେ ପୂର୍ବଦିନ ପହୁଡ଼ ହୋଇଥାଏ, ପହୁଡ଼ ହେଲା ପରେ ଭିତର୍ଚ୍ଛ ମହାପାତ୍ର ଆମର ଯିଏ ଅଛନ୍ତି ସେ ଆସିଲେ ସିଂହଦ୍ୱାର ଖୋଲାଯାଏ, ତାପରେ ଭିତର୍ଚ୍ଛ ମହାପାତ୍ର ଆଉ ପାଳିଆ ମେକଅପ୍ ମୁଦୁଲି ଆଉ ପଢିଆରି ଆଉ ଅଖଣ୍ଡ ଏ ପାଞ୍ଚ ଜଣ ଗଲେ ଆମର ଜୈବିଜ୍ୟ ଦ୍ୱାର ଖୋଲେ। ଜୈବିଜ୍ୟ ଦ୍ୱାର ଖୋଲିକି ସେ ଭିତରୁ ଗଲା ପରେ ସେଠି ଠାକୁରଙ୍କ ପାଖରେ ପଢିଆରି ମଣିମା ଡାକ ଦିଏ। ଭିତର୍ଚ୍ଛ ମହାପାତ୍ର ଦ୍ୱାର ଖୋଲିସାରିଲା ପରେ ଭିତରକୁ ଯାଆନ୍ତି, ଠାକୁର ପୂର୍ବଦିନ ରାତିରେ ଶୋଇଥାନ୍ତି, ତେଣୁ ବୈଠା ଜଳିଲା ପରେ ଠାକୁରଙ୍କୁ ଦେଖିସାରିଲା ବାଦେ ଠାକୁରଙ୍କ ସମସ୍ତ ଦାୟିତ୍ୱ ସେତେବେଳେ ହସ୍ତାନ୍ତର କରାଯାଏ ମେକଅପ୍ ଉପରେ। ଶ୍ରୀରଙ୍ଗର ଯେଉଁ ଦାୟିତ୍ୱ ଏ ଉଭୟ ଅଛନ୍ତି, ତେଣୁ ପ୍ରଥମେ ମେକଅପ୍ ଯାଇକି ଦେଖେ ପୂର୍ବଦିନର ଯାହା ଶ୍ରୀରଙ୍ଗ ଥିଲା ଠିକ୍ ସେହି ଆକାରରେ ଅଛନ୍ତି କି ନାହିଁ, କି ସେ ଅଳଙ୍କାର ସବୁ ଅଛି କି ନାହିଁ, ସେଦିନ ଦାୟିତ୍ୱ ନିଏ। ନେଲା ପରେ ସେ କର୍ପୂର ବସାଏ, କୋଉ କର୍ପୂର ନା ସୁନା ଦାନୀର ଯେଉଁ ତିଆରି ହୋଇଛି ସେ ତିନୋଟି ଦିଏ, ତା ଦେହରେ କର୍ପୂର ଦିଏ। କର୍ପୂର ଦେଇ ସାରିଲା ବାଦେ ତଳେ ଭିତର୍ଚ୍ଛ ଆଉ ଦୁଇ ଜଣ ପୁଷ୍ପାଳକ ରହିକରି ସେ କର୍ପୂର ଆଳତୀ କରନ୍ତି। କର୍ପୂର ଆଳତୀ କଲା ପରେ ମୈଲମ ଇତ୍ୟାଦି ହୁଏ, ମୈଲମ ହୋଇକରି ଭେଷରେ ଯାହା କିଛି ସାମଗ୍ରୀ ସୁନା ଜିନିଷ ଦରକାର ହୁଏ, ଯେତେବେଳେ ଭେଷ ହୁଏ ସେ ସୁନା ସାମଗ୍ରୀ ସେ ଭଣ୍ଡାର ନିପାକ ପାଖରୁ ଆଣି ପୁଷ୍ପାଳକୁ ଦିଅନ୍ତି, ଫେର ଭେଷ ସରିଲେ ଫେର ତାଙ୍କୁ ନେଇକରି ୱାପସ କରନ୍ତି।

ଅକଳନୀୟ କଳ୍ପନା ବିଳାସର କେନ୍ଦ୍ରବିନ୍ଦୁ ଶ୍ରୀମନ୍ଦିରର ଭଣ୍ଡାର ଘର। ଶ୍ରୀଜଗନ୍ନାଥଙ୍କ ଗନ୍ତାଘରକୁ ଆଧାର କରି ଲୋକମୁଖରେ ଅନେକ କାହାଣୀ ପ୍ରଚଳିତ। ପୁରୀ ମନ୍ଦିରର ଦେବତା ରତ୍ନପ୍ରିୟ, ଅଳଙ୍କାର ପ୍ରିୟ, ତାଙ୍କ ଭଣ୍ଡାର ଘର ମଧ୍ୟ ମୂଲ୍ୟବାନ ଦ୍ରବ୍ୟରେ ଭରପୁର। କଳା ଠାକୁରଙ୍କ ଆଭୂଷଣ ପ୍ରିୟତା ସୂଚାଇ କବି ଲେଖିଛନ୍ତି, ଅଣିମାଦି ଅଷ୍ଟ ରତ୍ନ ବିଶିଷ୍ଟ ପ୍ରଦାନେ କୁଶଳ ହୋଇ କଷ୍ଟକୁ ଲୋକର କରୁଛ ନିକର ଭଞ୍ଜ ବିରବର କହି। ଆଳଙ୍କାରିକତା ଯେଉଁ କବିଙ୍କର କାବ୍ୟ ସୃଷ୍ଟିରେ ଥିଲା ପ୍ରଧାନ ଅବଲମ୍ବନ, ସେହି ଉପେନ୍ଦ୍ର ଭଞ୍ଜ ମଣିଷର ଆର୍ତ୍ତିହରଣ ପାଇଁ ଶ୍ରୀମନ୍ଦିରର ଅଳଙ୍କାର ପ୍ରିୟ ଦେବତାଙ୍କ ଆଗରେ କାବ୍ୟିକ ଅଭିଯୋଗ ମଧ୍ୟ କରିଥିଲେ। ଆମ ମଧ୍ୟଯୁଗୀୟ କବିଙ୍କ ପଙ୍କ୍ତିଗୁଡ଼ିକ ସ୍ପଷ୍ଟ କରୁଛି ଯେ ଜଗନ୍ନାଥ ମନ୍ଦିରର ଅନ୍ୟତମ ବୈଶିଷ୍ଟ୍ୟ ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ରତ୍ନଖଚିତ ଅଳଙ୍କାରଗୁଡ଼ିକ। ହୀରା, ନୀଳା, ମୁକ୍ତା, ମାଣିକ୍ୟ, ମର୍କତ ପ୍ରଭୃତି ସକଳ ପ୍ରକାରର ମୂଲ୍ୟବାନ ରତ୍ନ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗେ। ଅଳଙ୍କାର, ରତ୍ନ ତଥା ସେବାରେ ବ୍ୟବହୃତ ଅନ୍ୟାନ୍ୟ ଦାମୀ ଜିନିଷଗୁଡ଼ିକ ଜମା ରହେ ଭଣ୍ଡାର ଘରେ। ଗର୍ଭଗୃହ ତଥା ଅଣସର ଗୃହ ସଂଲଗ୍ନରେ ଥିବା ଏହି ରତ୍ନ ଭଣ୍ଡାର ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ। ଏ ଦୁଇଟି ଭିତର ଭଣ୍ଡାର ଓ ବାହାର ଭଣ୍ଡାର ନାମରେ ନାମିତ। ବାହାର ଭଣ୍ଡାରର ଦାୟିତ୍ୱ ଜଣେ ମାତ୍ର ସେବାୟତ ଉପରେ ନ୍ୟସ୍ତ, ଯାହାଙ୍କୁ କୁହାଯାଏ ଭଣ୍ଡାର ମେକାପ। ନୀତିଦିନିଆ ମନ୍ଦିର ରୀତିନୀତି ପାଇଁ ଯେଉଁ ସବୁ ଦାମୀ ପଦାର୍ଥ ଆବଶ୍ୟକ ହୁଏ, ଏପରିକି ବିଶେଷ କେତୋଟି ପର୍ବପର୍ବାଣୀରେ ଦିଅଁମାନଙ୍କର ଆବଶ୍ୟକ ହେଉଥିବା ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣ ବାହାର ଭଣ୍ଡାରରେ ଥାଏ। ଭଣ୍ଡାର ମେକାପ ଆବଶ୍ୟକୀୟ ଅଳଙ୍କାରଗୁଡ଼ିକୁ ସିଂହାରୀ ନାମଙ୍କ ସେବାୟତମାନଙ୍କୁ ଦିଅନ୍ତି। ଠାକୁରମାନଙ୍କୁ ବେଶ କରାଇବା ହେଲା ସିଂହାରୀମାନଙ୍କର ସେବା। ପ୍ରଧାନତଃ ତିନି ପ୍ରକାରର ଦ୍ରବ୍ୟ ଶ୍ରୀମନ୍ଦିରର ଭଣ୍ଡାର ଘର ଦ୍ୱୟରେ ରହିଛି। ଏଗୁଡ଼ିକ ରୂପାଦ୍ରବ୍ୟ, ସୁନାଦ୍ରବ୍ୟ ଏବଂ ରତ୍ନଖଚିତ ସ୍ୱର୍ଣ୍ଣାଳଙ୍କାର।

ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଖୁଣ୍ଟିଆ ମେକଅପ୍ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକବିହାର ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀ ବିଳାସର 86ତମ ଭାଗ। ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଲକ୍ଷ୍ମଣ ସୁଗ୍ରୀବଙ୍କୁ କହିଲେ, ଭାଇ ରାମ ଅତି ଦୁଃଖରେ ଅଛନ୍ତି। ସୁଗ୍ରୀବ ଉତ୍ତର ଦେଲେ, ଆଉ ବିଳମ୍ବ ହେବ ନାହିଁ, ସୈନ୍ୟ ସଜ୍ଜା ଆରମ୍ଭ ହୋଇଗଲାଣି। ଏହିପରି କଥା ହେଉ ହେଉ ରାତି ପାହିଗଲା। ସୂର୍ଯ୍ୟ ଉଦୟ ହେବା ମାତ୍ରେ ବ୍ରାହ୍ମଣମାନେ ଜଳରେ ପଶି ସନ୍ଧ୍ୟା ଆରମ୍ଭ କଲେ। ଏହି ସମୟରେ ଅଙ୍ଗଦ ସୈନ୍ୟମାନଙ୍କୁ ନେଇ ସେଠାରେ ପହଞ୍ଚିଲା। ତାପରେ ସୁଗ୍ରୀବ ଓ ଲକ୍ଷ୍ମଣ ଶ୍ରୀ ଜଗନ୍ମଙ୍ଗଳ ସୀତାରାମ ସୀତାରାମ ବୋଲି ସେନାପତିମାନଙ୍କ ସହ ରାମଙ୍କ ନିକଟକୁ ବାହାରିଲେ। ତେଣେ ମାଲ୍ୟବନ୍ତଗିରିରେ ଏକାକୀ ରାମଚନ୍ଦ୍ର ଭାବୁଛନ୍ତି, ଲକ୍ଷ୍ମଣ କାହିଁକି ଫେରିଲା ନାହିଁ। ଲକ୍ଷ୍ମଣ ମୋ ପାଇଁ ବୈଦ୍ୟ, ମୁଁ ରୋଗୀ। ତାର ଚିକିତ୍ସା ଅନୁସାରେ କାର୍ଯ୍ୟ କରି ମୁଁ ବଞ୍ଚିଲି। ବର୍ତ୍ତମାନ ମୋର ରୋଗ ଅସାଧ୍ୟ ଜାଣି ସେ ଆସୁନାହିଁ କି? ତାହେଲେ କ'ଣ ମୋର ମୃତ୍ୟୁ ନିଶ୍ଚିତ? ରୋଗୀ ଭଲ ହେବ ନାହିଁ ଜାଣି ଚିକିତ୍ସକ ଯେପରି ତା ପାଖକୁ ଯାଏ ନାହିଁ, ସେ ସମୟରେ ତାହା ସମାଜରେ ଥିବା ଭଞ୍ଜକବି ଲକ୍ଷ୍ୟ କରି ତାକୁ କେଡ଼େ ସୁନ୍ଦର କାବ୍ୟିକ ରୂପ ଦେଇଛନ୍ତି।

ଦେଖନ୍ତୁ, ଏହି ସମୟରେ ସୈନ୍ୟମାନଙ୍କର କୋଳାହଳ ଶୁଣି ରାମ ଚାରିଆଡ଼କୁ ଚାହିଁଲେ। ସେ ଦେଖିଲେ ଚନ୍ଦ୍ର ଉଦୟ ହେଉଥିବା ସମୟରେ ଦିଗମାନେ ଯେପରି ଶୋଭା ଧାରଣ କରନ୍ତି, ବାନରମାନେ ଆସୁଥିବା ଦିଗମାନେ ସେହିପରି ଭିନ୍ନ ଭିନ୍ନ ଶୋଭା ଧାରଣ କରିଛନ୍ତି। କେଉଁ ଦିଗ ଶୁଭ୍ରବର୍ଣ୍ଣ, କେଉଁ ଦିଗ ରକ୍ତବର୍ଣ୍ଣ, କେଉଁ ଦିଗ ହଳଦିଆ ବର୍ଣ୍ଣ ଇତ୍ୟାଦି। ଲାଙ୍ଗୁଡ଼ ହଲେଇ ହଲେଇ ସେମାନେ ଆସୁଥିବାରୁ ମନେ ହେଉଛି ସତେ ଯେପରି ସାପୁଆ ସାପମାନଙ୍କୁ ଖେଳେଇ ଖେଳେଇ ଆସୁଛି। ସନ୍ଧ୍ୟା ସମୟରେ ପୂର୍ବ ଦିଗରୁ ଅନ୍ଧାର ଯେପରି ମାଡ଼ି ଆସେ, ସେହିପରି କେଉଁ ରାସ୍ତା ଦେଇ ଅସଂଖ୍ୟ ଭାଲୁ ଡେଇଁ ଡେଇଁ ଆସୁଥିବାର ଦେଖାଗଲା। ମାଲ୍ୟବନ୍ତ ପର୍ବତ ତଳେ ସୈନ୍ୟମାନଙ୍କୁ ରଖି ସୁଗ୍ରୀବ, ଲକ୍ଷ୍ମଣ, ସୁସେଣ, ହନୁମାନ, ଅଙ୍ଗଦ, ଜାମ୍ବବ, ତାରାକ୍ଷ ଏହି ସାତ ଜଣ ରାମଚନ୍ଦ୍ରଙ୍କୁ ଉଚ୍ଚ ଆସନରେ ବସେଇ ବନ୍ଦନା କଲେ। ରାମଚନ୍ଦ୍ରଙ୍କ ନିକଟରେ ଏହି ସାତ ଜଣ ସପ୍ତର୍ଷି ନକ୍ଷତ୍ର ପରି ଦେଖାଗଲେ। ତାପରେ ବିଭିନ୍ନ ବଳର ସେନାପତିମାନଙ୍କ ସହ ରାମଙ୍କର ପରିଚୟ ଏବଂ ଭାବ ବିନିମୟ ହେଲା। ସେମାନେ ରାମଙ୍କୁ ଦର୍ଶନ କରି ତୋଷ ହେଲେ। ରାମ ମଧ୍ୟ ସେମାନଙ୍କୁ ଉଦ୍ବୋଧିତ କଲେ। ଏଇଠି ଶେଷ ହେଉଛି କାବ୍ୟର 32 ଛାନ୍ଦ।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 86ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ସେବାରାଣୀ ମହାପାତ୍ର। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ଡକ୍ଟର ସୁଚିତ୍ରା ମହାପାତ୍ର, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
3: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
2: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ ଆର୍ବିଆଇର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। ଆର୍ବିଆଇ କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ପୋତେ ଗୀତ ଗୀତିକା କରିଛି ଆପଣଙ୍କୁ ପ୍ରୀତି। ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନାରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

କିସୁନ୍ଦର ଆହା ଜ୍ଞାନନ୍ଦମୟ ଏହି ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର ଅଟେ ଅନନ୍ତ ଅପାର। ସତରେ ଅତି ସୁନ୍ଦର ଏ ଜଗତ, ଅତି ବିଚିତ୍ର ସୃଷ୍ଟି ସେ ସ୍ରଷ୍ଟାଙ୍କର। ଏ ସମଗ୍ର ଜଗତରେ ଆମେ ଯେତେ ପ୍ରାଣୀମାନଙ୍କୁ ଦେଖିବାକୁ ପାଉଛେ, ସକଳ ପ୍ରାଣୀ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟି ହୋଇଛନ୍ତି। ଯେପରି ମା ତାର ସନ୍ତାନ ଉପରେ ସମାନ ଦୃଷ୍ଟି ରଖିଥାଏ, ଠିକ୍ ସେହିପରି ପରମେଶ୍ୱର ତାଙ୍କ ସୃଷ୍ଟିର ଛୋଟ ବଡ଼ ସବୁ ପ୍ରାଣୀ ଉପରେ ସମାନ ଦୃଷ୍ଟି, ସମାନ ସ୍ନେହ, ସମାନ କୃପା କରିଥାନ୍ତି। ବୃକ୍ଷଲତା, କୀଟପତଙ୍ଗ, ପଶୁପକ୍ଷୀ ଏବଂ ମନୁଷ୍ୟମାନେ ସମସ୍ତେ ଏ ଜଗତରେ ପ୍ରଭୁଙ୍କର ଅପାର କରୁଣାକୁ ଆଶ୍ରୟ କରି ବଞ୍ଚି ରହିଛନ୍ତି। ସେଥିପାଇଁ ତ ଭଗବାନଙ୍କର ଏ ସୁନ୍ଦର ସୃଷ୍ଟି ଅତି ସୁନ୍ଦର, ଅତି ମଧୁର, ଅତି ଚମତ୍କାର, ଯାହାର ତୁଳନା ନାହିଁ।

ବନ୍ଧୁ, ଏ ଜଗତରେ ଯେତେବେଳେ ଯାହା କିଛି ହୁଏ ସବୁକିଛି ପ୍ରଭୁଙ୍କ ଇଚ୍ଛାରୁ ହୋଇଥାଏ। ଏଣୁ ତତ୍ତ୍ୱଜ୍ଞାନୀମାନେ କୁହନ୍ତି ଈଶ୍ୱର ଯାହା କରନ୍ତି ସବୁ ପ୍ରାଣୀର ମଙ୍ଗଳ ପାଇଁ, ଏଣୁ ସେ ବଞ୍ଚନ୍ତୁ ବା ମାରନ୍ତୁ ସବୁ ପ୍ରାଣୀର ହିତ ନିମନ୍ତେ ବୋଲି ବୁଝିବା ଉଚିତ। ପ୍ରଭୁ ହେଉଛନ୍ତି ସର୍ବଦ୍ରଷ୍ଟା, ସାକ୍ଷୀ, ସର୍ବଜ୍ଞ ଏବଂ ସର୍ବ ଅନ୍ତର୍ଯ୍ୟାମୀ। ପ୍ରାଣୀ ଯେତେବେଳେ ଯାହା କରେ, ଯାହା ମନରେ ବିଚାର କରେ, ତାହା ଈଶ୍ୱର ଜାଣନ୍ତି, କାରଣ ସେ ସକଳ ଜୀବ ଦେହରେ ଆତ୍ମସ୍ୱରୂପ ବିଦ୍ୟମାନ ହୋଇ ସବୁ ଦେଖନ୍ତି, ସବୁ ଜାଣନ୍ତି, ସବୁ ବୁଝନ୍ତି।

ଈଶ୍ୱର ହେଉଛନ୍ତି ପରମ ବ୍ରହ୍ମ, ପରମ ଧାମ ଆଉ ପରମ ପବିତ୍ର। ସେ ଆଦିଦେବ, ଅଜନ୍ମା, ସର୍ବବ୍ୟାପୀ, ସର୍ବବିଦ୍ୟମାନ। ସେଥିପାଇଁ ଭଗବାନ ଗୀତାର ଦଶମ ଅଧ୍ୟାୟରେ କହିଛନ୍ତି, ହେ ଅର୍ଜୁନ, ଆମ୍ଭେ ସକଳ ପ୍ରାଣୀର ହୃଦୟରେ ଆତ୍ମସ୍ୱରୂପ ବିଦ୍ୟମାନ ହୋଇଥାଉ। ଆମ୍ଭେ ପ୍ରାଣୀର ସକଳ କାର୍ଯ୍ୟକଳାପ ଦେଖି ତାହାକୁ ତାହାର କର୍ମଫଳ ଭୋଗ କରାଇବା ନିମନ୍ତେ କର୍ମାନୁରୂପ ଉତ୍ପତ୍ତି କରୁ, ପାଳନ କରୁ ଏବଂ ବିନାଶ କରୁ। ଏଣୁ ଆମ୍ଭେ ହିଁ ସକଳ ଜୀବର ଆଦି ମଧ୍ୟ ଏବଂ ଅନ୍ତ ଅଟୁ। ଆତ୍ମା ଅତ୍ୟନ୍ତ ସୂକ୍ଷ୍ମ ହେତୁ ମୂଢ଼ ପ୍ରାଣୀ ଆତ୍ମା କିପରି ପଦାର୍ଥ, ଦେହର କେଉଁଠି ଅଛି, କି କର୍ମ କରୁଛି, ସେ ବିଷୟରେ କିଛି ଜାଣିପାରୁନାହାନ୍ତି। ଆତ୍ମାକୁ ଜାଣିବା ଏତେ ସହଜ କଥା ନୁହେଁ, କାରଣ ଏହା ସୂକ୍ଷ୍ମରୁ ଅତି ସୂକ୍ଷ୍ମତର

ବନ୍ଧୁ, ଈଶ୍ୱର କେବଳ ପ୍ରାଣୀର ହୃଦୟରେ ଆତ୍ମସ୍ୱରୂପ ବିଦ୍ୟମାନ ହୋଇନଥାନ୍ତି, ସେ ସବୁଠି ଅଛନ୍ତି। ମାଟି, ପାଣି, ପବନ, ଆକାଶ ସବୁଠି ସେ ପୁରୀ ରହିଛନ୍ତି, କାହିଁକିନା ଏ ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ତାଙ୍କର। ସେ ହେଉଛନ୍ତି ଏହାର ଅଧୀଶ୍ୱର, ସେ ହେଉଛନ୍ତି ବିଶ୍ୱ ନିୟନ୍ତା, ଏ ସୃଷ୍ଟିର ସୃଷ୍ଟିକର୍ତ୍ତା। ତେଣୁ ତାଙ୍କର ଗତି ସ୍ଥିତି ସବୁଠି, ସବୁବେଳେ, ସବୁ ସମୟରେ। ଗୋଟିଏ କଥା ଆପଣମାନେ ବେଶ ଭଲ ଭାବରେ ଜାଣନ୍ତି, ତାହା ହେଉଛି ହିରଣ୍ୟକଶିପୁ ଆଉ ପୁତ୍ର ପ୍ରହ୍ଲାଦ କଥା। ପ୍ରହ୍ଲାଦ କହିଲା, ମୋର ଭଗବାନ ସବୁଠାରେ ପୁରୀ ଅଛନ୍ତି, ଜଳସ୍ଥଳ, ଆକାଶ, ଅଗ୍ନି, ଏପରିକି ତୁମ ଦେହରେ, ମୋ ଦେହରେ, ବନଗିରି, ପାହାଡ଼, ଘରଦ୍ୱାର ସବୁଠାରେ, ଏ ଖମ୍ବରେ ବି ଭଗବାନ ଅଛନ୍ତି। ଏହା ଶୁଣି ହିରଣ୍ୟକଶିପୁ ଖମ୍ବକୁ ଏକ ପାହାରେ ମାରିବାରୁ ଭଗବାନ ନୃସିଂହ ରୂପରେ ପ୍ରକଟ ହୋଇ ଦେଖାଦେଲେ, ହିରଣ୍ୟର ବୁକୁ ବିଦାରଣ କଲେ। ତେଣୁ ଈଶ୍ୱର ସର୍ବବିଦ୍ୟମାନ।

ବନ୍ଧୁ, ମନରେ ଆସେ ଯେ ଭଗବାନ କ'ଣ ଗୋଟିଏ ମାତ୍ର ଅବତାର ହୋଇ ଏ ଶସାଖରା ଧରାକୁ ସବୁଦିନ ପାଇଁ ପାଳନ ପୋଷଣ କରନ୍ତି ନାହିଁ, କିନ୍ତୁ ସେ ଅନେକ ଅବତାର ଗ୍ରହଣ କରୁଛନ୍ତି। ଅନେକ ଅବତାର ଗ୍ରହଣ କରିବା ତାଙ୍କର ଧର୍ମ। ସେ ଅଭିନ୍ନ ହେଲେ ବି ବିଭିନ୍ନ ବିଭାଗରେ ଲୀଳାଖେଳା କରୁଛନ୍ତି। ସେ ଜଡ଼ ଚେତନ, କୀଟପତଙ୍ଗ, ସ୍ଥାବର ଜଙ୍ଗମ ସବୁକିଛି। ସେ ସର୍ବରୂପ, ସବୁ ତାଙ୍କରି ରୂପରେ ପରିପ୍ରକାଶ। ସେ ନିଜେ ଏକରୁ ଅନେକ ହୋଇ ଏପରି ଲୀଳା କରୁଛନ୍ତି। ସେଥିପାଇଁ ସେ ଲୀଳାମୟ, ଲୀଳାମୟର ଠାକୁର। ତାଙ୍କ ଲୀଳା କେବଳ ତାଙ୍କୁ ହିଁ ଜଣା।

ଶ୍ରୀ ଭଗବତ ଗୀତାର ଏକାଦଶ ଅଧ୍ୟାୟରେ ପରମ ଦୟାଳୁ ଶ୍ରୀ ଭଗବାନ ଅର୍ଜୁନଙ୍କୁ କୃପା କରି ଯେଉଁ ବିଶ୍ୱରୂପ ଦେଖାଇଲେ, ସେହି ରୂପର ଆଦି କୋଠି ଅନ୍ତ କୋଠି ଅର୍ଜୁନ ଜାଣିପାରିଲେ ନାହିଁ। ସେହି ବିଶ୍ୱରୂପରେ ଏପରି ଗୋଟିଏ ପ୍ରାଣୀ ବା ପଦାର୍ଥ ନଥିଲା ଯାହାକି ସମଗ୍ର ବ୍ରହ୍ମାଣ୍ଡରେ ନଥିଲା। ଅର୍ଥାତ୍ ସମଗ୍ର ବ୍ରହ୍ମାଣ୍ଡରେ ଯାହା ସବୁ ପ୍ରାଣୀ ଓ ପଦାର୍ଥ ଅଛି, ସେସବୁ ବିଶ୍ୱରୂପ ଭଗବାନଙ୍କ ଦେହରେ ପୁରି ରହିଥିଲା। ସବୁ ଦେବତା, ସବୁ ଋଷି, ସବୁ ମନୁଷ୍ୟ, ସବୁ ପଦାର୍ଥ ବିଶ୍ୱରୂପୀ ଭଗବାନଙ୍କ ଦେହରେ ପୂର୍ଣ୍ଣମାତ୍ରାରେ ଥିଲେ। ଏ ବିଶ୍ୱରୂପ ଦେଖି ଭଗବାନ ଅର୍ଜୁନଙ୍କୁ ଜଣାଇଦେଲେ ଯେ ଏ ସମଗ୍ର ଜଗତରେ ଯାହା ସବୁ ପ୍ରାଣୀ ବା ପଦାର୍ଥ ଅଛି, ସେସବୁ ହିଁ ଭଗବାନଙ୍କ ସ୍ୱରୂପ। ଭଗବାନ ସବୁଠାରେ ବିଦ୍ୟମାନ, ତେଣୁ ପରମେଶ୍ୱରଙ୍କ ସୃଷ୍ଟିରେ ସବୁଠାରେ ସେ ହିଁ ମୂର୍ତ୍ତିମନ୍ତ ହୋଇ ବିଦ୍ୟମାନ ହୋଇଅଛନ୍ତି। ସେ ହିଁ ସୃଷ୍ଟିକର୍ତ୍ତା, ତାଙ୍କର ଇଚ୍ଛାରେ ଏ ବିଶ୍ୱ ଆତଜାତ, ସେ ହିଁ ବିଶ୍ୱନିୟନ୍ତା। ତେଣୁ ଯେକୌଣସି ରୂପରେ, ଯେକୌଣସି ନାମରେ ତାଙ୍କୁ ଯିଏ ଧ୍ୟାନ କରନ୍ତି, ସେ ସହଜରେ ତାଙ୍କୁ ପାଇପାରିବେ।

ଭଗବାନ କେବଳ ଏକମାତ୍ର ଜଗତଗୁରୁ ଅଟନ୍ତି। ସେ କାଧାରରେ ସକଳ ଜୀବର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା ଅଟନ୍ତି। ଯେ ତାଙ୍କ ସୃଷ୍ଟିରେ ସୁଖମୟ ଜୀବନଯାପନ କରିବାକୁ ଚାହାନ୍ତି ସେ ତାଙ୍କୁ ମାତା ଭାବରେ ସୃଷ୍ଟି କରନ୍ତି। ଯେ ତାଙ୍କର ଆଶ୍ରିତ ହୋଇ ଚଳନ୍ତି ସେ ପିତା ଭାବରେ ତାଙ୍କୁ ପାଳନ କରନ୍ତି। ଯେ ତାଙ୍କର ନୀତିରୁ ଭ୍ରଷ୍ଟ ହୋଇ ଅଧର୍ମ ଆଚରଣ କରନ୍ତି ସେ ତାଙ୍କୁ ସତ୍ମାର୍ଗକୁ ଆଣିବା ନିମନ୍ତେ ଶୁଭ ଭାବରେ ସତ୍ ଉପଦେଶ ଦେଇ ଯତ୍ପର ନାସ୍ତି ଚେଷ୍ଟା କରନ୍ତି। କିନ୍ତୁ ଯେଉଁମାନେ ତମ୍ଭ, ଦର୍ପ, ବଳ, ଅଭିମାନ, ଅହଙ୍କାର ବଶବର୍ତ୍ତୀ ହୋଇ ପରମେଶ୍ୱରଙ୍କ ସବୁ ଉପଦେଶକୁ ଗ୍ରହଣ କରନ୍ତି ନାହିଁ, ପରମେଶ୍ୱର ସେମାନଙ୍କୁ ବିନାଶ କରିବା ନିମନ୍ତେ ପଦକ୍ଷେପ ନିଅନ୍ତି। ଏଣୁ ଆମେମାନେ ଆମର ମଙ୍ଗଳ ନିମନ୍ତେ ସେହି ମଙ୍ଗଳମୟଙ୍କ ସତ୍ୟୋପଦେଶ ପାଳନ କରି ତାଙ୍କର ଶରଣ ନେଲେ ସେ ନିଶ୍ଚୟ ଆମ୍ଭମାନଙ୍କୁ ସତ୍ବୁଦ୍ଧି ପ୍ରଦାନ କରି ଆମର କଲ୍ୟାଣ କରିବେ।

ବନ୍ଧୁ, ଶ୍ରଦ୍ଧା ନଥିଲେ ପ୍ରେମ ହୁଏ ନାହିଁ। ଯାହାକୁ ଆମ୍ଭେମାନେ ପ୍ରେମ କରୁଛୁ ତାହା ହେଲା ଧନ ସମ୍ପତ୍ତି, ଘରଦ୍ୱାର, ସୁନା ଟଙ୍କା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଏବଂ କୁଟୁମ୍ବ। ମାତ୍ର ଏହିସବୁ ମାୟା, ଏମାନଙ୍କୁ ଭଲ ପାଇ ଆମର କେତେ ଜନ୍ମ ବିତିଗଲାଣି, ଆଉ ଯେତେ ଜନ୍ମ ଯିବ ତାର ହିସାବ ବି ଆମ ପାଖରେ ନାହିଁ। କେବେ ଉଚ୍ଚ କେବେ ନୀଚ, କେତେ ଦୁଃଖ କଷ୍ଟ ସୁଖ ଆମେ ଭୋଗ କରିସାରିଲୁଣି, ଏସବୁ ହେଲା ମାୟା। ଆମେ ମାୟା ମୋହରେ ପଡ଼ିଛୁ, ଆମେ ମାୟାରେ ପଡ଼ି ଆମେ ନିଜକୁ ଧନୀ ବୋଲାଉଛୁ। ଏଠି ଯଦି ଆପଣଙ୍କୁ ପ୍ରଶ୍ନ କରାଯାଏ ସତରେ ଆପଣ କେତେ ଧନୀ, ଆପଣଙ୍କ ଭିତରୁ ଅନେକ କହିବେ ହଁ ହଁ ମୁଁ ଧନୀ, ମୋ ପାଖରେ ଏତେ ପଇସା ଅଛି। ବାସ୍ତବରେ କ'ଣ ଆପଣ ଧନୀ? ପାଖରେ ପଇସା ଅଛି ହେଲେ ଖୁସି ନାହିଁ, ସବୁବେଳେ ଅସନ୍ତୋଷ। ସିଏ ହିଁ ପ୍ରକୃତ ଧନୀ, ସିଏ ହିଁ ପ୍ରକୃତ ସୁଖୀ, ଯିଏ ନିତ୍ୟ ନିରନ୍ତର ସେ ପ୍ରଭୁଙ୍କ ନାମକୁ ଜପ କରୁଥାଏ, ତାଙ୍କରି ପାଖରେ ନିଜକୁ ସମର୍ପି ଦିଏ, ତାଙ୍କରି ଗୁଣଗାନ କରେ, ସେ ହିଁ ତ ପ୍ରକୃତ ଧନୀ। ଭଗବାନଙ୍କୁ ଜପି ସେ ଆତ୍ମସନ୍ତୋଷ ଲାଭ କରେ। ଆସନ୍ତୁ ଆମେ ସମସ୍ତେ ଧନୀ ହେବା, ଧନରେ ନୁହେଁ, ମନରେ, ହୃଦୟରେ, ଭାବରେ ଆଉ ଭକ୍ତିରେ।

0: ଆକାଶବାଣୀ କଟକ ପ୍ରଚାର କରୁଛ ନାଟକ ମାଉସୀ ମା, ରଚନା ଫକୀର ସିଂ, ପ୍ରଯୋଜନା ଦୁର୍ଗା ମାଝି, ନାଟକ ମାଉସୀ ମା।
1: ପହଣ୍ଡି ଆରମ୍ଭ ହେଲା। ଧନମର ରତ୍ନ ସିଂହାସନରୁ ଆସି ଏବେ ବଡ଼ଦାଣ୍ଡରେ ରଥକୁ ବିଜେ କରିବ। ବଡ଼ ଭାଇ ବଳଦେବ ଭଉଣୀ ସୁଭଦ୍ରାଙ୍କ ପରେ ଧନମର କୋଟି ପହଣ୍ଡିରେ ଆସୁଛି। ଆପୂର୍ବ କି ଅଦ୍ଭୁତ ଏ ଦୃଶ୍ୟ! ଧନମର ନଅ ଦିନ ପାଇଁ ଯାତ୍ରାରେ ଆସୁଛି। ଖାଲି ସେ କ'ଣ ଜନ୍ମ ଭିତରେ ମୋ ପାଇଁ ଗୁଣ୍ଡିଚା ମନ୍ଦିର ଆସୁଛି? ତା ଯାତ୍ରାର ତ ଅସୁମାରୀ କାରଣ ହେଲେ ହେଲେ ମୁଁ ସାମାନ୍ୟ ପୋଡ଼ପିଠା ଖଣ୍ଡେ ତା ବାହୁଡ଼ା ବାଟିରେ ଖୁଆଇଦେବି ବୋଲି ଯେ ଏଇ ବଳଗଣ୍ଡି ନିକଟରେ ଚାହିଁ ବସିଛି, ତାର କ'ଣ ମନେ ଥିବ?
2: ଥିବ, ନିଶ୍ଚୟ ମନେ ଥିବ। ସେ ପରା ମୋତେ କାହିଁ କେତେ ଯୁଗରୁ କଥା ଦେଇଛି। ଗତ ଆଷାଢ଼ ଶୁକ୍ଳ ଦ୍ୱିତୀୟରୁ ଏସନ ଆଷାଢ଼ ଶୁକ୍ଳ ଦ୍ୱିତୀୟ ଯାଏଁ ଏମିତି ବର୍ଷ ପରେ ବର୍ଷ କେତେ ଯେ ବର୍ଷ ବିତିଗଲାଣି, ହେଲେ କାହିଁକି କିଛିଣି ଠିକ ଏଇ ରଥଯାତ୍ରାରୁ ବାହୁଡ଼ା ଯାଏଁ ଏ ନଅ ଦିନ ମୋତେ 14 ବର୍ଷ ଭଳି ଲାଗେ। ଠିକ 14 ବର୍ଷ। କିଛି ଉଦ୍ବେଗ, କିଛି ଉତ୍କଣ୍ଠା। ସତରେ ମୋର ଏ ଅନୁଭବ, ମୋର ଉଚ୍ଛ୍ୱାସକୁ କ'ଣ ମୁଁ ଧନ ବୁଝିପାରେ?
3: ସାନମା
2: କିଏ କିଏ ସାନମା ବୋଲି କିଏ ମୋତେ ଡାକିଲା?
3: ସାନମା ଇଏ କ'ଣ ତୁମ ଆଖିରେ ଲୁହ?
2: ଲୁହ କାହିଁ କାହିଁ ନା, ଇଏ ଲୁହ ନୁହେଁ, ଇଏ ହେଲେ ହେଲେ
3: ମୋତେ ଚିହ୍ନି ପାରୁନ ନା? ମୁଁ ପରା ତୁମ ଧନ କଳା ଜହ୍ନ।
2: କଳା ଜହ୍ନ? କଳା ମୋ ଜଗନ୍ନାଥ! ଆରେ ତୁ ଏଠି, ତୁ ପରା ରଥ ଉପରେ ଥିବା କଥା ଏଠିକି ଚାଲି ଆସିଲୁ।
3: ମୁଁ ଅଛି, ମୁଁ ରଥରେ ଅଛି ସାନମା। ଏଇ ଚାହଁ, ମୁଁ ନନ୍ଦିଘୋଷରେ ଅଛି ବୋଲି ତୁମେ କ'ଣ ଦେଖିପାରୁନାହ?
2: ନନ୍ଦିଘୋଷରେ କାହିଁ, କୋଉଠି? ଆରେ ତୋ ବଡ଼ଦାଣ୍ଡରେ ଆଜି ଏତେ ସାଧୁ ସନ୍ଥ ମୁନି ଋଷି ପାପି ତପି, ପୁଣି ତୋର ପ୍ରିୟଜନ ଭକ୍ତମାନଙ୍କ ଏତେ ଗହଳି ଭିତରେ ମୋ ଆଖି କ'ଣ ପାଇବ ସେ? ଯାଏ ଖାଲି ଯାହା ଅନୁଭବରେ ତୋ କଥା ଭାବି ଯାଉଛି ନା?
3: ପାଇବ ପାଇବ ସାନମା, ଥରେ ତମେ ଆଖି ବଢ଼ାଅ ନା। ବଳଗଣ୍ଡି ପାଖରେ ତମର ଏ ଯେଉଁ ମନ୍ଦିର, ସେଇଠି ତମେ ଅଛ ତ?
2: ହଁ।

0: ମୁଁ ମୋ ମନ୍ଦିରରେ ବସିଛି।
1: ତମ ମନ୍ଦିରଠୁ ମୋ ନନ୍ଦିଘୋଷ ଯେତେ ଦୂର ହେଲେ ବି ତୁମ ଆଖି ନିଶ୍ଚୟ ପାଇବ ସାନମା।
0: ଆରେ ଆରେ ହଁ ହଁ ଦେଖିଲି, ତୁ ସେଠି ପୁଣି ଏଠି, ତୁ ଏଠି ପୁଣି ସେଠି, ଇଏ ମୁଁ କଣ ଦେଖୁଛି।
1: କଣ ହେଲା ସାନମା, ତୁମେ ଏମିତି ନିର୍ବାକ ହେଇଗଲ ଯେ?
0: ନିର୍ବାକ? ହଁ ହଁ ନିର୍ବାକ, ହେଲେ ମୁଁ ନିର୍ବାକ ନା ତୁ ନିର୍ବାକ?
1: ମୁଁ ନିର୍ବାକ?
0: ତୁ ସତ କହ, ଆଉ କେତେ ଦିନ ଏମିତି କଷ୍ଟ ଦଉଥିବୁ? କେତେ କାଳ ଏମିତି ପିଠା ଖଣ୍ଡେ ଖୁଆଇବି ବୋଲି ବର୍ଷ ସାରା ଚାହିଁଥିବି, ତୋ ଆସିବା ପଟକୁ ପୁଣି ଫେରିବା ପଟକୁ।
1: ସାନମା,
0: ସେ କାହିଁ ତେତୁଆ ଯୁଗର କଥା, ସେଦିନ ତୋର ସେ ଶିଶୁ ସୁଲଭ କଥାଟାକୁ ଯଦି ଏଡ଼ାଇ ଯାଇଥାନ୍ତି, ଆଜି ହୁଏତ ମୋତେ ଏତେ କଷ୍ଟ ସହିବାକୁ ପଡ଼ିନଥାନ୍ତା।
1: ସାନମା,
0: ଅଯୋଧ୍ୟାରେ ତୁ ରାମଚନ୍ଦ୍ର ହେଇ ଜନ୍ମ ହେଇଥିଲୁ, ଆଉ ମୁଁ ଥିଲି ତୋର ସାନମା କୈକେ। ମନେ ପଡ଼ୁଛି ନା, ତୁ ସେତେବେଳେ ଖୁବ୍ ଛୋଟ କ୍ଷୀରଖିଆ ଶିଶୁଟିଏ।
1: ସାନମା,
0: ଏମିତି ମୋ ପାଖରେ ଦିନେ ଖେଳୁ ଖେଳୁ ତୋର ପିତା ମହାରାଜ ଦଶରଥ ମୋତେ ଦୁଇଟି ବର ଦେବା କଥା ତୋର କେମିତି ପ୍ରତ୍ୟୟ ହେଲା କେଜାଣି? ତୁ ହଠାତ୍ ମୋ ଛାତିରେ ମୁହଁ ଗୁଞ୍ଜି ଶୋଇପଡ଼ୁ ପଡ଼ୁ ପଚାରିଲୁ, ମା ସେଦିନ ଯୁଦ୍ଧ କେମିତି ଥିଲା? ମା କେମିତି ତମେ ପିତାଙ୍କୁ ଶିଖେଇଲ ତୀର ଚାଳନାର କୌଶଳ? ମୁଁ ତୋ ମୁହଁକୁ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଛି। ତାପରେ ସେ ଯୁଦ୍ଧର ସମସ୍ତ ବିବରଣୀ ମୁଁ କହିବା ଆଗରୁ ତୁ ପଖାଣି ଯାଉଛୁ।
2: ଘୋର ଘର ଘର ନାଦରେ ମାଡ଼ି ଆସୁଛି ରାକ୍ଷସର ରଥ, ପିତା ଦଶରଥ ବିଚଳିତ।
3: ମୁଁ ଏ କଣ ଦେଖୁଛି, ଚତୁର୍ଦିଗରେ କେବଳ ରଥ ଆଉ ରଥ, ରାକ୍ଷସମାନଙ୍କର ରଥ। ସେମାନେ ଧନୁ ତୀର ବର୍ଷା ଖଡ଼ଗ ଖର୍ପର ଧରି ମାଡ଼ି ଆସୁଛନ୍ତି ଚତୁଃପାର୍ଶ୍ୱରୁ। ଚାରିଆଡ଼େ କେବଳ କିଳିକିଳା ନାଦ, ଅଟ୍ଟହାସ୍ୟ। ଏହା କ'ଣ ଦେବଦାନବ ଯୁଦ୍ଧର ଶେଷ ପରିଣତି? କୁହ କୁହ କହିକି, ସତ କ'ଣ ଏ ରାକ୍ଷସ କବଳରୁ ମୋର ତ୍ରାହି ନାହିଁ? କୁହ କ'ଣ କରିବାକୁ ହବ ମୋତେ?
0: ଧୈର୍ଯ୍ୟ ଧର ରାଜା, ଦେଖ ମୁଁ କ'ଣ କରିପାରେ।
2: ପରେ ପରେ ତମର ବିଚକ୍ଷଣ ରଥ ଚାଳନା ଆଉ ତୀର ଚାଳନାର ପାରଦର୍ଶିତା ପିତାଙ୍କ ଯୁଦ୍ଧରେ ବିଜୟ କରିଥିଲା। ତୁମେ ଜଣେ ସାଧାରଣ ନାରୀ ନୁହେଁ ସାନମା, ଜଣେ ବୀରାଙ୍ଗନା, ଜଣେ ସୁଦକ୍ଷା ସାରଥି ହିସାବରେ ତୁମର ସମୁଜ୍ଜଳ କୀର୍ତ୍ତି ଏବେ ବି ଉଜ୍ଜୀବିତ ଜନମାନସରେ।
0: ଆଉ ସେହି ବିଜୟ ଉଲ୍ଲାସରେ ମହାରାଜ ଗଦଗଦ ଚିତ୍ତରେ ମୋତେ ଚାଚିଥିଲେ ଦୁଇଟି ଇଚ୍ଛାଧୀନ ବର, ଯାହା ଆଜି ପର୍ଯ୍ୟନ୍ତ ବି ଅଦୟ ଅଛି ତାଙ୍କ ପାଇଁ।
2: ମୋର ଛୋଟ ଗୋଟେ ଅନୁରୋଧ ରକ୍ଷା କରିବ ସାନମା, ସେହି ବର ଦୁଇଟି ତମେ ମୋ ପାଇଁ ମାଗି ପାରିବ ସାନମା? ସତ୍ୟର ପ୍ରତିଷ୍ଠା ପାଇଁ ସେ ବର ଦୁଇଟି ମୋ ପାଇଁ ଏକାନ୍ତ ପ୍ରୟୋଜନ। କୁହ ସାନମା, କଥା ଦିଅ।
0: ସତ୍ୟ?
2: ହଁ ମା, ସତ୍ୟ।
0: କି ସତ୍ୟ, କ'ଣ ପ୍ରତିଷ୍ଠା କରିବାକୁ ଚାହୁଁ?
2: ଅଧର୍ମ ଉପରେ ଧର୍ମର ବିଜୟ।
0: ଧର୍ମର ବିଜୟ?
2: ହଁ ମା, ଧର୍ମର ବିଜୟ, ଆଉ ଏହା ହିଁ ସତ୍ୟ।
0: ମୋ ମନରେ ତୋର ପରିଚୟକୁ ନେଇ ଅନେକ ସଂଶୟ ସୃଷ୍ଟି ହେଲା ସେହି କ୍ଷଣି। ପ୍ରକୃତରେ ତୁ ମାନବ ଶିଶୁ ନା ଦେବ ଶିଶୁ? ତୋ କଥା ତୋ ଆଚରଣ ଖୁବ୍ ଅଦ୍ଭୁତ, ଅଲୌକିକ ବୋଧ ହେଲା ମୋତେ।
1: ମୁଁ ଆଉ ତୁମ ପାଇଁ ଶିଶୁ ରାମଚନ୍ଦ୍ର ହୋଇନଥିଲି ସେତେବେଳେ।
0: ତୁ ଯେମିତି ଧୀରେ ଧୀରେ ସର୍ବବ୍ୟାପୀ ଅଦୃଷ୍ଟ ଶକ୍ତିଟିଏ ହେଇ ଉଭା ହେଲୁ ମୋ ସାମ୍ନାରେ,
1: ତଥାପି ତୁମେ ବିଶ୍ୱାସ କଲ ନାହିଁ। କୌତୁହଳ ବଶତଃ ହସୁ ହସୁ ମୋର ଆବେଗ ଆଭିମୁଖ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କଲ ସେତେବେଳେ।
0: ଠିକ୍ ଅଛି ବାପ, କହ ତୋ ପାଇଁ ଆମର କ'ଣ ଅଦୟ ଅଛି ଯେ ଏତେ ଅନୁନା? ପୁତ୍ରର ମଙ୍ଗଳ ପାଇଁ ମା ତ ଜୀବନ ଉତ୍ସର୍ଗ କରିପାରେ।
2: ସାନମା,
0: ତୁ ପୁଣି ରଘୁବଂଶର ତିଳକ, ଜ୍ୟେଷ୍ଠ ପୁତ୍ର। କହ ପୁତ୍ର, କ'ଣ ଚାହୁଁ? ମୁଁ ତ୍ରିବାର ସତ୍ୟ କରୁଛି, ମୋର ପ୍ରାଣାଧିକ ପୁତ୍ର ରାମଚନ୍ଦ୍ରର ହିତ ପାଇଁ ମୁଁ ମହାରାଜାଙ୍କଠାରୁ ଯେକୌଣସି ବର ମାଗିପାରେ।
2: ତୁମେ କିନ୍ତୁ ଏସବୁ ସାରା ଜୀବନ ଗୋପନ ରଖିବ ସାନମା, ତା ନହେଲେ ମୋର ମହତ ଉଦ୍ଦେଶ୍ୟର ବିଘଟନ ଅବଶ୍ୟ ଘଟିବ।
0: ରଖିବି, ନିଶ୍ଚୟ ଗୋପନ ରଖିବି ପୁତ୍ର, ଏବେ ତୁ ନିର୍ଦ୍ୱନ୍ଦରେ ପ୍ରକାଶ କରିପାରୁ।
2: ତୁମେ ଏବେଠୁ ଜାଣିରଖ ସାନମା, ମୋର ଏ ଜନ୍ମ ଅଯୋଧ୍ୟାର ରାଜା ହେବା ପାଇଁ ନୁହେଁ, ଲଙ୍କାର ମହାପ୍ରତାପୀ ରାକ୍ଷସ ରାଜା ରାବଣର ନିଧନ ପାଇଁ ମୋର ଏ ଅବତାର
0: ରାମଚନ୍ଦ୍ର।
2: ଆଉ ସେଥିପାଇଁ ମୋତେ 14 ବର୍ଷ ବନବାସ କରିବାକୁ ହେବ, ଆଉ ସେଇ 14 ବର୍ଷ ଅନୁଜ ଭରତ ହେବ ଅଯୋଧ୍ୟାର ରାଜା।
0: ରାମଚନ୍ଦ୍ର, ତୁ କ'ଣ କହୁଛୁ ପୁତ୍ର? ଭରତ

0: ରାଜା ହେବ, ତୁ ବନବାସୀ ହେବୁ? ନା ନା ନା ନା, ଅସମ୍ଭବ ଅସମ୍ଭବ, ଏସବୁ ମୁଁ ସ୍ୱପ୍ନରେ ସୁଦ୍ଧା ବି ଭାବିପାରେନି, ନା କଦାପି ନୁହେଁ।
1: ତଥାପି ପିତାଙ୍କଠାରୁ ଏଇ ବର ଦୁଇଟି ତୁମକୁ ମାଗି ନେବାକୁ ହେବ ସାନମା। ସତ୍ୟ ଯେତେ ନିଷ୍ଠୁର ହେଲେ ବି ତାହା ସତ୍ୟ, ସତ୍ୟର ପ୍ରତିଷ୍ଠା ନିକଟରେ ପିତା ପୁତ୍ର ମାତା ଭଗ୍ନୀ ଗୁରୁ ବ୍ରାହ୍ମଣ କାହାରି ସ୍ଥାନ
0: ନାହିଁ।
1: ସାନମା ସାନମା, କଣ ହେଲା ସାନମା, କଣ ହେଲା, କଥା କୁହ କଥା କୁହ ସାନମା।
0: ଭୟ ଓ ଆତ୍ମଗ୍ଲାନିରେ ହଠାତ୍ ମୁଁ ସ୍ତବ୍ଧ ହୋଇଗଲି। ମୋର ମୂର୍ଚ୍ଛିତ ଅବସ୍ଥାରେ ତୁମର ସେବା କରି ଚାଲିଥିଲୁ।
2: କିଛି କ୍ଷଣ ଉତ୍ତାରେ ମୋର ସେବା ଆଉ ଶୀତଳ ସ୍ପର୍ଶରେ ତୁମେ ଆଖି ଖୋଲି ଚାହିଁଲ।
0: ରାମଚନ୍ଦ୍ର,
1: ତୁମେ ତ୍ରିବାର ସତ୍ୟ କରିସାରିଛ ସାନମା, ତୁମକୁ ବରପେକ୍ଷା କରିବାକୁ ହେବ। ତା ଛଡ଼ା ଖାଲି କ'ଣ ଭରତ ତୁମର ପୁତ୍ର, ମୁଁ ନୁହେଁ। ମୁଁ ଜାଣେ ସାନମା, ଏ ବର ଦୁଇଟି ମାଗିସାରିବା ପରେ ତୁମକୁ ଅନେକ କଷ୍ଟ ସହିବାକୁ ହେବ, ଅନେକ ଲାଞ୍ଛନା ଅନେକ ତିରସ୍କାର ଅନେକ ଭର୍ସନା।
0: ମୋ ଛାତି ଫାଟିଯିବ, ମୂର୍ଦ୍ଧନାପାତ ହେବ, ହେତୁ ସେଇ ମୁହୂର୍ତ୍ତଟି ହେଇପାରେ ମୋ ପାଇଁ ଅନ୍ତିମ ମୁହୂର୍ତ୍ତ।
1: ନା ନା, ତୁମେ ସେମିତି କୁହ ନା, ତୁମକୁ ଯେତେ କଷ୍ଟ ହେଲେ ବି ସେସବୁ ସହ୍ୟ କରିବାକୁ ହେବ ସାନମା। ତୁମକୁ ସହିବାର ଶକ୍ତି ମୁଁ ଦେବି, ସାମର୍ଥ୍ୟ ମୁଁ ଦେବି।
0: ରାମଚନ୍ଦ୍ର,
1: ମନ ଦୁଃଖ କର ନା ସାନମା, ମୁଁ କଥା ଦଉଛି, ମୁଁ 14 ବର୍ଷ ବନବାସ ସାରି ଅଯୋଧ୍ୟାକୁ ଫେରି ଆସିବା ପରେ ତମର ସକଳ ଗ୍ଲାନି ସକଳ ଅବସାଦ ଅପସରି ଯିବ ଗୋଟାଏ ପଲକରେ।
0: ଏ ଭିତରେ ଅନେକ ବର୍ଷ ବିତି ଯାଇଛି, ତୁମେ ଚାରି ଭାଇ ବଡ଼ ହେଇଛ, ତୁମର ବିବାହ ହେଇଛି, ସର୍ତ୍ତାନୁସାରେ ତୁ ଶିବଧନୁ ଭଗ୍ନ କରିଛୁ, ରାଜା ଜନକଙ୍କ କନ୍ୟା ସୀତା ଆସିଛି ରଘୁବଂଶର କୁଳବିଧୁ ହେଇ, ସବୁଠି ତୁମର ପ୍ରଶଂସା, ଜୟଧ୍ୱନି ବିଜୟର ଧ୍ୱଜା।
2: ଖାଲି ସେତିକି ନୁହେଁ, ମହାରାଜା ଦଶରଥଙ୍କ ପରି ଭାଗ୍ୟବାନ ଧର୍ମନିଷ୍ଠ ନୃପତି ତ୍ରିଲୋକରେ ବିରଳ ବୋଲି ଡିଣ୍ଡିମ ଶୁଭିଛି।
0: ଆଉ ସେ ବିଜୟର ଏକମାତ୍ର କାରଣ ଆମର ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର।
2: ସାନମା,
0: କିନ୍ତୁ ସେ ଆନନ୍ଦ ବେଶୀ ଦିନ ତିଷ୍ଠି ପାରିଲାନି, ସମୟର ଅବିରାମ ଗତିରେ ମୋର ବିସ୍ମୃତି ଘଟିଛି। ତୋ ପାଇଁ ମୋର କର୍ତ୍ତବ୍ୟ ତ୍ରିବାର ସତ୍ୟ କରି ତତେ ଦେଇଥିବା ନିଷ୍ଠୁର ପ୍ରତିଶ୍ରୁତି।
2: ସାନମା,
0: ତୋର ରାଜ୍ୟାଭିଷେକ ସମୟ ଉପନୀତ, କିନ୍ତୁ ପ୍ରିୟ ସଖୀ ମନ୍ଥରାର କି ସ୍ୱାର୍ଥ, କାହାର ପ୍ରରଚନାରେ ସେ କୁବୁଦ୍ଧି ରଚିଲା? ମୁଁ ଜାଣେ ସବୁ ବିଡ଼ମ୍ବନାକୁ ବିଧିର ବିଧାନ କହି ନିଜକୁ ଦୋଷମୁକ୍ତ କରିବାରେ ଶ୍ରୀରାମ ହିଁ ଶ୍ରେଷ୍ଠ ବୀର।
2: ସାନମା,
0: ସେଦିନ ଏଇ କୈକେୟୀର କୁଟିଳତା ପାଇଁ ସମଗ୍ର ଅଯୋଧ୍ୟା ନଗରୀରେ ଘୃଣାର ଅଗ୍ନି ବର୍ଷା ହେଉଥିଲା।
2: ସାନମା,
0: ଆଉ ସେଥିପାଇଁ ମୋର ଏବେ ବି ମନେ ପଡ଼ୁଛି ମହାରାଜା ଦଶରଥଙ୍କର ସେ ବିକଳ ଆହ୍ୱାନ।

0: କୁହ କୁହ କହିକି କଣ ଚାହୁଁ ତୁମେ? କାଲି ପ୍ରଭାତରେ ମୋର ପ୍ରାଣାଧିକ ପୁତ୍ର ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ ପାଇଁ ସକଳ ଆୟୋଜନ ସମାପ୍ତ ହୋଇଛି। ସାରା ଅଯୋଧ୍ୟା କଟକରେ ଆନନ୍ଦର ମହୋତ୍ସବ, ଅଥଚ ରାଣୀ କହିକି
1: ବନ୍ଦ କର ସେ ମିଥ୍ୟାଳାପ।
0: ରାଣୀ
1: ବାରମ୍ବାର ରାଣୀ ବୋଲି ସମ୍ବୋଧନ କରିବାକୁ ତୁମର କି ଲଜ୍ଜାପଥ ହୋଇନାହିଁ ରାଜା?
0: କହିକି
1: ତୁମେ ସତ୍ୟସନ୍ଧ ପ୍ରାଜ୍ଞ ଧର୍ମ ଧୁରନ୍ଧର ବୋଲି ଜଗତ ଜାଣିଛି, କିନ୍ତୁ ବାସ୍ତବରେ ତୁମେ ସେ ଫିରୁ ପ୍ରବଞ୍ଚକ।
0: କହିକି
1: ଏତେ ଶୀଘ୍ର ଭୁଲିଗଲ? ସେଦିନ ଦାନବ ସହ ଯୁଦ୍ଧ କରି ବାରମ୍ବାର ପରାସ୍ତ କ୍ଷତବିକ୍ଷତ ହେବା ପରେ ଶେଷରେ ମୋର ଶରଣାପନ୍ନ ହେଲ। ମୁଁ ତମ ରଥରେ ସାରଥି ହେଇ ରଥ ଚାଳନା କଲି, ତୁମେ ଯୁଦ୍ଧରେ ବିଜୟୀ ହେଲ।
0: ଆଉ ସେହି ଆନନ୍ଦରେ ଉତ୍ଫୁଲ୍ଲିତ ହେଇ ତମକୁ ଦୁଇଟି ବର ଦେବା ପାଇଁ ପ୍ରତିଜ୍ଞା କରିଥିଲି।
1: କାହିଁ କାହିଁ ସେ ପ୍ରତିଜ୍ଞା? ଏହା କ'ଣ ତୁମ ପ୍ରବଞ୍ଚନାର ସଠିକ୍ ନିଦର୍ଶନ ନୁହେଁ?
0: ବନ୍ଦ କର ରାଣୀ, ଶାନ୍ତ ହୁଅ, କୁହ, ଅବିଳମ୍ବେ ପ୍ରକାଶ କର, କ'ଣ ଚାହୁଁ ତୁମେ? ଆଜି ମୋର ପୁତ୍ରର ରାଜତିଳକ ଅବସରରେ ତୁମେ ହୀରା ନୀଳା ମୋତି ମାଣିକ୍ୟ ରାଜ୍ୟ ସିଂହାସନ ଯାହା ଚାହିଁବ।
1: ବାସ୍ ରାଜନ୍, ବାସ୍, ମୁଁ ଚାହେଁ କେବଳ ସିଂହାସନ। କାଲି ପ୍ରଭାତ ପୂର୍ବରୁ ରାମଚନ୍ଦ୍ର ନୁହେଁ, ମୋ ପୁଅ ଭରତ ହେବ ଅଯୋଧ୍ୟାର ରାଜା।
0: କହିକି
1: ଖାଲି ଏତିକି ନୁହେଁ, ଭରତର ନିଷ୍କଣ୍ଟକ ରାଜ୍ୟଭୋଗ ପାଇଁ ରାମଚନ୍ଦ୍ର 14

0: ମୋ ମୋ ଚିତ୍ରେ ଅଟଳ ରହିଲି।
1: ସାନୁମା,
0: ଭାରତର ରାଜ୍ୟାଭିଷେକ ପୂର୍ବରୁ ତୋର ବନଗମନର ପର୍ବ ମୋର ମନେ ପଡ଼ିଯାଉଛି। କି ଧୈର୍ଯ୍ୟ ତୋର! ସାରା ଅଯୋଧ୍ୟା ପୁରୀରୁ ଆଶୀର୍ବାଦ ନେବା ପରେ ତୁ ଆସିଥିଲୁ ମୋ ନିକଟକୁ, ମୋ ଆଖିରୁ ଲୁହ ପୋଛି ଦେଇ କହିଥିଲୁ।
1: ତଥାପି ତୁମର ଭୂମିକା ଶେଷ ହୋଇନି ସାନୁମା। ଏବେ ସଗର୍ବରେ ମୋର ପ୍ରାଣପ୍ରିୟ ଭରତକୁ ରାଜ୍ୟାଭିଷେକ କରିବାର ଦାୟିତ୍ୱ ତା ମଧ୍ୟ ତୁମର।
0: କାହିଁକି କାହିଁକି ମରଣ ହେଲାନି ସେତେବେଳେ? କାହିଁକି ବଞ୍ଚି ରହିଲି ନିଜ ପ୍ରତି ନିଜର ଚରମ ଘୃଣା ଅବଜ୍ଞାରେ?
1: ତୁମର ବାକ୍ୟ ସ୍ଫୁରଣ ଥିଲା।
0: ତୁ ସଙ୍ଗେ ସଙ୍ଗେ ମୋ ଛାତିରେ ଆଶ୍ରୟ ଲୋଡ଼ିଲା ଭଳି ହାଉଜି ପଡ଼ି ମୋ କାନରେ ଖୁବ୍ ସନ୍ତର୍ପଣରେ କହୁଥିଲୁ,
1: ଖାଲି ଭରତର ରାଜ୍ୟାଭିଷେକ ନୁହେଁ ସାନୁମା, ମୋ ପାଇଁ ତୁମର ଭୂମିକା ଖାଲି ତ୍ରେତୟାରେ ଶେଷ ହେବନି, ଦ୍ୱାପରରେ କଂସର ନିଧନ ପାଇଁ ମୋତେ ପୁଣି ଥରେ ଜନ୍ମ ନେବାକୁ ହେବ। ସେତେବେଳେ ମୁଁ ମାତା ଦେବକୀଙ୍କ ଗର୍ଭରୁ ଜନ୍ମ ନେଲେ ମଧ୍ୟ ପ୍ରତିପାଳିତ ହେବି ତୁମରି କୋଳରେ। ତୁମେ ହେବ ମୋ ପାଇଁ ମାତା ଯଶୋମତୀ, ତାହା ହିଁ ହେବ ମୋର କୃଷ୍ଣାବତାର।
0: ମୁଁ କେବଳ ନିଷ୍ପ୍ରାଣ ପ୍ରତିମାଟେ ପରି ତତେ ଚାହିଁଥିଲି। ତୁ ମୋଠୁ ବିଦାୟ ନେଇ ଧୀରେ ଧୀରେ ଫେରି ଯାଉଥିଲୁ ରାଜପାଟିର ମୁଖଶାଳା ଦେଇ। ଖାଲି ରାଜ୍ୟବାସୀ ନୁହନ୍ତି, ସମଗ୍ର ଅଯୋଧ୍ୟାର ବୃକ୍ଷଲତା, ନଦ ନଦୀ, ସ୍ଥାବର ଜଙ୍ଗମ, ପଶୁପକ୍ଷୀ ସମସ୍ତଙ୍କ ଆଖିରେ ଅଶ୍ରୁ, ସମସ୍ତେ ଶୋକାର୍ତ। ଶେଷରେ ମହାରାଜ ଦଶରଥ
2: କାଇଗଲୁ ପୁତ୍ର, ମୋ ତୋ ବିନା ବଞ୍ଚିବା ସତ ଦିକ ରାମ ରାମ କାହି କାହି ମୋ ରାମ ରାମ।

0: ପ୍ରତି ଜନ୍ମ ଦେବା ପୁଣି ତୋ ପାଇଁ ମୃତ୍ୟୁବରଣ କରିବାର ପୁଣ୍ୟଫଳ କେବଳ କେବଳ ଏକମାତ୍ର ରାଜା ଦଶରଥଙ୍କୁ ମିଳିଲା। ତାଙ୍କର ନିର୍ମଳ ପୁତ୍ର ବତ୍ସଳତା ପାଇଁ ସେ ଜଗତ ଖ୍ୟାତ ହେଲେ, କିନ୍ତୁ ମୁଁ
1: ସାନମା
0: ମହାରାଣୀ କୌଶଲ୍ୟା ଆଉ ସୁମିତ୍ରାଙ୍କ ସହ ବୈଧବ୍ୟ ଆବରି ନେଲି ଅକାଳରେ, ଯାହାର କାରଣ କେବଳ ମୁଁ ନିଜେ।
1: କିନ୍ତୁ ସାନମା
0: ଖାଲି ସେତିକି ନୁହେଁ, ଦୀର୍ଘ 14 ବର୍ଷ ଭରତ ମୋ ମୁହଁ ଚାହିଁଲାନି, ତାର ତିରସ୍କାର ମୋ ହୃଦୟକୁ ବାରମ୍ବାର ଆଘାତ କରିଛି, ବାରମ୍ବାର ଧିକ୍କାର କରିଛି ମର୍ମସ୍ଥଳକୁ, ମାତୃତ୍ୱକୁ।
1: ସାନମା
0: କି ଦୁର୍ଭାଗ୍ୟ ମୋର, ମହାରାଜା ସତ୍ୟ ଆଉ ପୁତ୍ର ପ୍ରେମ ପାଇଁ ସତ୍ୟନିଷ୍ଠ ଏକାଙ୍ଗ।

0: ଚକ୍ରବର୍ତ୍ତୀ ହେଲେ, ଅଥଚ ମୁଁ ସତ୍ୟା ରକ୍ଷା କରି ବୈଧବ୍ୟ ଭୋଗିଲି, ପୁତ୍ର ସୁଖ ହରେଇଲି, ପୁତ୍ର ମଧୁର ସୁଖ ହରେଇଲି, ଯୁଗ ଯୁଗ ପାଇଁ ଦୃଷ୍ଟାନ୍ତ ପାଲଟି ଗଲି କୁଟିଳା କୈକେୟୀ ଭାବରେ। ମୁଁ ଜାଣେ ଏସବୁ ପ୍ରଶ୍ନ ପାଇଁ ତୁ ନିରୁତ୍ତର।
1: ସାନୁମା,
0: ତୁ ଜାଣୁ ମୋ ଭିତରେ କେତେ ଖେଦ, କେତେ ଅନ୍ତର୍ତାହ ସୀତୟର ଅପହରଣ ପାଇଁ। କି ଦୁର୍ଦ୍ଦିନ ସତେ, ଯେଦିନ ସମ୍ବାଦ ମିଳିଲା ରାବଣ ମାୟାବିପ୍ରସ ଆଜି ଅରଣ୍ୟରେ ସୀତାକୁ ଅପହରଣ କରିଛି, ସେଦିନ ଏ ବୈଧବ୍ୟ ଲାଞ୍ଛିତ ହାତ ଦିଟା ଘନ ଘନ ପ୍ରକମ୍ପିତ ହେଲା ଅଧମ୍ୟ କ୍ରୋଧରେ।
1: ସାନୁମା,
0: ଥରେ ଖାଲି ଥରେ ମାତ୍ର ଲୋଡ଼ିଥାନ୍ତୁ ମତେ, ଏକା ତୁ ନୁହେଁ ତ୍ରିଭୁବନ ଦେଖିଥାନ୍ତା ଏ ବୀରଙ୍ଗନା କୈକେୟୀର ଶକ୍ତି।
1: ସାନୁମା,
0: ବିଶ୍ରଭାନନ୍ଦନ କଣ ଏତେ ଶକ୍ତିଶାଳୀ?
1: କିନ୍ତୁ ସାନୁମା,
0: ଜାଣେ ତୋର ଅବତାର ନେବାର ଉଦ୍ଦେଶ୍ୟ ହୁଏତ ସଫଳ ହେଇନଥାନ୍ତା, କିନ୍ତୁ ସେଇ ଦିନ ଗୁଡାକ ଥିଲା ମୋ ପାଇଁ ମୃତ୍ୟୁ ପରି ମର୍ମନ୍ତୁଦ। ଯୁଦ୍ଧ ଜିଣିବାର ସାମର୍ଥ୍ୟ ଥାଇ ମଧ୍ୟ ସୁପ୍ତ ରହି ଅଶ୍ରୁପାତ କରିବାରେ ଜଣେ ବୀରାଙ୍ଗନା ପାଇଁ କେତେ ଯେ ହାସ୍ୟାସ୍ପଦ, ତାହା ମଧ୍ୟ ସହ୍ୟ କରିଥିବି।
1: କିନ୍ତୁ ସାନୁମା,
0: ତଥାପି ତୋର ତ୍ୟାଗ, ତୋର ପ୍ରତିଦାନ ମୁଁ ଅସ୍ୱୀକାର କରୁନି। ମୋର ସମସ୍ତ ଦୁଃଖର କିଞ୍ଚିତ ଉପଶମ ଘଟିଥିଲା ମାତ୍ର ଗୋଟିଏ ମୁହୂର୍ତ୍ତ ପାଇଁ। ସେଦିନ ଥିଲା ଆଲୋକର ପର୍ବ ଦୀପାବଳି, ଅସତ୍ୟ ଉପରେ ସତ୍ୟର ବିଜୟ ବାର୍ତ୍ତା ଦେଇ ତୁ ପ୍ରତ୍ୟାବର୍ତ୍ତନ କରୁଥିଲୁ ଅଯୋଧ୍ୟାକୁ। ଜଗତ ଦେଖିଛି ସେଦିନ ସୀତା ଆଉ ଲକ୍ଷ୍ମଣଙ୍କ ସମେତ ସମସ୍ତ ଅନୁଗତମାନେ ପ୍ରଥମେ ମା କୌଶଲ୍ୟାଙ୍କ ପଦସ୍ପର୍ଶ କରି ଆଶୀର୍ବାଦ ଲୋଡ଼ୁଥିବା ବେଳେ ତୁ ପ୍ରଥମେ ଦୌଡ଼ି ଆସିଥିଲୁ ମୋ ପାଖକୁ ତୋ ସତ୍ୟର ପରକାଷ୍ଠା ସହ। ମୁଁ ମାତୃତ୍ୱର ମର୍ଯ୍ୟାଦା ଲଭିଥିଲି ସେହି ସନ୍ଧି କ୍ଷଣରେ। କୈକେ ଜୀବନର ସେ ଗୋଟିଏ ମୁହୂର୍ତ୍ତ ଥିଲା ଅତୁଳନୀୟ।
1: ସେଦିନ ଆମ ଦୁହିଙ୍କର ଆନନ୍ଦାଶ୍ରୁ ଏକ ହୋଇଯାଇଥିଲା ସାରା ଅଯୋଧ୍ୟାବାସୀଙ୍କ ସମ୍ମୁଖରେ।
0: ଦେହରେ ପ୍ରାଣ ସଞ୍ଚାର ହେଲା, ମୁଁ ଜୀବନ ଫେରିପାଇଲି, ହେଲେ ତାହା ମଧ୍ୟ କ୍ଷଣସ୍ଥାୟୀ।
1: ସାନୁମା,
0: ପରେ ପରେ ବୈଦେହୀର ଅଗ୍ନି ପରୀକ୍ଷା, କି ମର୍ମନ୍ତୁଦ! ନିଜକୁ ପ୍ରଜନୁରଞ୍ଜକ ପ୍ରଜାବତ୍ସଳ କରିବାକୁ ଯାଇ ଧର୍ମପତ୍ନୀ ପ୍ରତି ଏତେ ନିଷ୍ଠୁରତା!
1: ସାନୁମା,
0: ପ୍ରକାଣ୍ଡ ଅଗ୍ନିସ୍ତୂପରେ ଅଗ୍ନି ସଂଯୋଗ କରି ତହିଁରେ ଦଣ୍ଡାୟମାନ ଅବସ୍ଥାରେ ସ୍ୱୀୟ ଶୁଦ୍ଧତାର ପରୀକ୍ଷା ଦେବା କି ଭୟଙ୍କର ସର୍ତ୍ତ! ତୁ କହ, କହ, ଆତ୍ମୀୟ ସ୍ୱଜନ ହେଇ କେହି କଣ ସହ୍ୟ କରିପାରେ ଏସବୁ?
1: କିନ୍ତୁ ସାନୁମା,
0: ଧନ୍ୟ ଧନ୍ୟ ସେ ଅଗ୍ନି ଦେବତା, ଶିଖା ପ୍ରଜ୍ୱଳିତ ହେବା ପୁଣି ଆପେ ଆପେ ନିର୍ବାପିତ ହେବା ପରେ ଅମ୍ଳାନ ବୈଦେହିକ ଅକ୍ଷୁର୍ଣ୍ଣ ପ୍ରତ୍ୟର୍ପଣ। ଆକାଶରୁ ପୁଷ୍ପବୃଷ୍ଟି ହେଇଥିଲା ନା?
1: ହଁ, ପୁଷ୍ପବୃଷ୍ଟି ହେଉଥିଲା, କିନ୍ତୁ
0: ସେତିକିରେ ମଧ୍ୟ ସରିଲାନି ପରୀକ୍ଷା। ପରେ ପରେ ପୁଣି ନିର୍ବାସନ, ପୁଣି ଲବକୁଶଙ୍କ ପିତୃତ୍ୱକୁ ନେଇ କର୍କଶ ଉପହାସ ସହ ପାତାଳ ପ୍ରବେଶ। ମନୁଷ୍ୟ ଦେହ ଧରି କେତେ ଆଉ ସହ୍ୟ କରିଥାନ୍ତା ସେ? ସେଦିନ ଖାଲି ବସୁଧା ଫାଟୁ ନଥିଲା, ତା ସହିତ ଫାଟି ଯାଉଥିଲା ତିନି ତିନିଟା ବୃଦ୍ଧା ବିଧବା ମାଙ୍କର ଜାତି।
1: କିନ୍ତୁ ସେଥିରେ ମୋର କି ଅପରାଧ? ନିର୍ବାସନ ସହ ପାତାଳ ପ୍ରବେଶ ଥିଲା ସୀତାଙ୍କର ନିଜସ୍ୱ ନିଷ୍ପତ୍ତି।
0: କଣ କହିଲୁ, ସୀତାର ନିଜସ୍ୱ ନିଷ୍ପତ୍ତି? ହଁ, ତୁ ଠିକ କହିଛୁ, ଏସବୁ ଥିଲା ତାର ନିଜସ୍ୱ ନିଷ୍ପତ୍ତି, ହେଲେ କାହା ପାଇଁ? କହ, କାହା ପାଇଁ ଏ ଚରମ ନିଷ୍ପତ୍ତି ତାର?
1: ସାନୁମା,
0: କେବଳ କେବଳ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ମାନ ରକ୍ଷା ପାଇଁ। ମୁଁ ଠିକ କହୁଛି ନା?
1: ମତେ ବିଶ୍ୱାସ କର, ଏସବୁରେ ମୁଁ କେବଳ ନିମିତ୍ତ ମାତ୍ର, ନହେଲେ ଏହା ହିଁ ତ ଭବିତବ୍ୟ, ବିହି ନିର୍ଦ୍ଦିଷ୍ଟ।
0: ବିହି କି? ସେ ବିହି କଣ ତାର ସ୍ୱରୂପ? କହ, ଉତ୍ତର ଦେ, ଜାଣେ ତୁ ନିରବ ରହିବୁ।

0: ଦିନ ବି ଏମିତି ନୀରବ ଥିଲୁ, ଆଉ ତୋର ସେ ଅଖଣ୍ଡ ନୀରବତା ହିଁ ତୋତେ କ୍ଷମା କରିଦେଇଥିଲା।
1: ସାନମା,
0: ସେଇ ଦୁଃଖ ସେଇ ସବୁ ଅବସାଦ ହିଁ ହେଲା ମୋ ଜୀବନର ଅନ୍ତିମ କାରଣ। ମୃତ୍ୟୁର ଶେଷ ଅବସ୍ଥାରେ ମୋ ମଥାକୁ କୋଳରେ ଧରି ତୁ ଅଶ୍ରୁପାତ କରୁ କରୁ କହୁଥିଲୁ,
1: ନାଇଁ ନାଇଁ ସାନମା, ତମକୁ ମୁଁ ଏମିତି ଛାଡ଼ିଦେବିନି, ତୁମକୁ ମୋ ପାଇଁ ପୁନର୍ଜନ୍ମ ନେବାକୁ ହେବ ସାନମା। ଖାଲି ଦ୍ୱାପରରେ ଯଶୋଦା ହୋଇ ନୁହେଁ, କଳିଯୁଗରେ ମାଉସୀ ମା ହୋଇ ତୁମେ ଅବସ୍ଥାନ କରିବ ଶ୍ରୀକ୍ଷେତ୍ରରେ। ତା ନହେଲେ ମୋତେ ପୋଡ଼ପିଠା ଖୋଇଦେବ କିଏ?
0: ପୋଡ଼ପିଠା ବାକ୍ୟ ନୁହେଁ, ତାହା ହିଁ ଥିଲା ମୋର ବିସ୍ଫାରିତ ନେତ୍ର ଯୁଗଳର ପ୍ରଶ୍ନ। ପରେ ପରେ ତୁ କାନ୍ଦୁ କାନ୍ଦୁ ମୋ ଛାତିରେ ଲୋଟି ପଡ଼ିଲୁ, ଆଉ ମୋର ଅନ୍ତରାତ୍ମା ହଜିଗଲା ତୋରି ଭିତରେ।

0: ନାହିଁ ସାନାମା, ତମକୁ ମୁଁ ଏମିତି ଛାଡ଼ିଦେବିନି। ତମକୁ ମୋ ପାଇଁ ପୁନର୍ଜନ୍ମ ନେବାକୁ ହେବ ସାନାମା। ଖାଲି ଦ୍ୱାପରରେ ଯଶୋଦା ହୋଇ ନୁହେଁ, କଳିଯୁଗରେ ମାଉସୀ ମା ହୋଇ ତୁମେ ଅବସ୍ଥାନ କରିବ ଶ୍ରୀକ୍ଷେତ୍ରରେ। ତା ନହେଲେ ମୋତେ ପୋଡ଼ପିଠା ଖୋଇଦେବ କିଏ?
1: ପୋଡ଼ପିଠା ବାକ୍ୟ ନୁହେଁ, ତାହା ହିଁ ଥିଲା ମୋର ବିସ୍ଫାରିତ ନେତ୍ର ଯୁଗଳର ପ୍ରଶ୍ନ। ପରେ ପରେ ତୁ କାନ୍ଦୁ କାନ୍ଦୁ ମୋ ଛାତିରେ ଲୋଟି ପଡ଼ିଲୁ, ଆଉ ମୋର ଅନ୍ତରାତ୍ମା ହଜିଗଲା ତୋରି ଭିତରେ ପରମାତ୍ମାରେ।
2: ମୁଁ ଜାଣେ ସାନମା, କହିକି ଭାବରେ ତମେ ଅନେକ କଷ୍ଟ ସହିଛ।
1: ଯଶୋଦା ଭାବରେ ବି କମ୍ କଷ୍ଟ ସହି ନାହିଁ ରେ ଜଗା। ତୋର ଲୁଚେଇ ଲୁଚେଇ ମାଟି ଖାଇବାଠୁ ନଟୁ ଚୋରି ଯାଏ, ଲବଣୀ ଚୋରିଠୁ ବସ୍ତ୍ରହରଣ ଯାଏ, ତୋର ଏ ସମସ୍ତ ଆଚରଣ ପାଇଁ କେତେ ଯେ ଟାହିଟା ପ୍ରା ଅପନିନ୍ଦା। ପୁଣି ସଞ୍ଜ ପୂର୍ବରୁ ଗୋ ଗୋଷ୍ଠରୁ ନ ଫେରିବା ଯାଏ କେତେ ଯେ ଶଙ୍କା ହନ୍ତସନ୍ତ, ତୁ କଣ ବୁଝିପାରିବୁ ସେସବୁ?
2: କାହିଁକି ନୁହେଁ, କାହିଁକି ବୁଝିପାରିବିନି।
1: ତୁ ମନେ ପକେଇଲୁ, ତୁ ଆଉ ବଳରାମ ଯୋଉଦିନ ଅକ୍ରୁର ସାଙ୍ଗରେ ଧନୁଯାତ୍ରା ଦେଖିବାକୁ ମଥୁରା ଗମନ କଲ? ମନେ ପକା, ସୁବଳୟା ହସ୍ତି, ଚାଣୁର ରାକ୍ଷସ, ପୁଣି କାଳିୟ ଦଳନ କଥା।
2: ସତରେ ସାନମା, ମୁଁ ଆଜି ବି ବିଶ୍ୱାସ କରିପାରେ ନା, ତୁମ ଭଳି ସରଳ ମନା ବାତ୍ସଲ୍ୟ ହୃଦୟ ନେଇ ବଞ୍ଚୁଥିବା ମାଟିଏ କେମିତି ଥରହର ହେଉଥିବ ପୁତ୍ରର ସଙ୍କଟ କାଳରେ।
1: ମୁଁ କିନ୍ତୁ ସବୁ ଶଙ୍କା ସବୁ ବିପତ୍ତିକୁ ଟାଳି ଦିଏ ଗୋଟାଏ ପଲକରେ। ଯେଉଁ ଶିଶୁ ଆଁ କରିଦେଲେ ତା ପାଟିରେ ବିଶ୍ୱ ବ୍ରହ୍ମାଣ୍ଡ ଦିଶିଯାଏ, ସେ କଣ ସାମାନ୍ୟ ଶିଶୁ?
2: ସାନମା,
1: ମୁଁ ଗର୍ବର ସହ କହିବି, ରାବଣ ନିଧନ ପରେ ବିଭୀଷଣକୁ ଲଙ୍କାଧୀଶ କରାଇବାର ଗୌରବ ଯେତିକି ଅଚିନ୍ତନୀୟ, କଂସର ନିଧନ ପରେ ମହାରାଜା ଉଗ୍ରସେନଙ୍କୁ ପୁଣି ଥରେ ମଥୁରାଧୀଶ କରାଇବାରେ ଗରିମା ସେତିକି ଅକଳ୍ପନୀୟ। ଖାଲି ଗୋଟିଏ ଯୁଗ ନୁହେଁ, ଯୁଗ ଯୁଗକୁ ଏଯଶ ପ୍ରତିଭାତ ହୋଇ ରହିଛି, ଏମିତି ରହିଥିବ।
2: କିନ୍ତୁ ଏସବୁ ଆଜି କାହିଁକି ସାନମା?
1: କହିବାର ତାତ୍ପର୍ଯ୍ୟ ମୁଁ ସ୍ୱୀକାର କରିବାକୁ ଚାହେଁ ତୋର ମହାନତାକୁ, ତୋର ବିଚାରବୋଧକୁ। ଆଜି ଏ ବଡ଼ଦାଣ୍ଡରେ ମୁଁ ମୁକ୍ତ କଣ୍ଠରେ କହିବି, ମୁଁ କୈକେଇ ଭାବରେ ଯେତିକି ଲାଞ୍ଛିତ ହୋଇଥିଲି ସେ ଲାଞ୍ଛନ ଯଶୋଦ ଜୀବନରେ ନଥିଲା। ଯଶୋମତୀ ଜୀବନର ସବୁଠାରୁ ଉତ୍କଣ୍ଠା ଆଉ ଆନନ୍ଦର ମୁହୂର୍ତ୍ତଟିଏ ଆସିଥିଲା ପ୍ରଭାସ ଯଜ୍ଞରେ, ମାତ୍ର ଗୋଟିଏ ଡାକ, କାହ୍ନୁ କାହ୍ନୁ, ସାରା ବିଶ୍ୱ ଦେଖିଛି ସେଇ ଗୋଟିଏ ଡାକରେ ଦେବକୀର ସକଳ ବନ୍ଧନକୁ ତୁଚ୍ଛ ମଣି ତୁ ଡେଇଁ ପଡ଼ିଥିଲୁ ମୋରି କୂଳକୁ।
2: ସାନମା,
1: କିନ୍ତୁ ଏବେ ତୁ କହ, କେତେ କାଳ ଏମିତି ଏ ମନ୍ଦିରରେ ଅର୍ଦ୍ଧଶୋଷିଣୀ ରୂପରେ ଚାହିଁ ବସିଥିବି? ଏ ଅପେକ୍ଷାର କଣ ଅନ୍ତ ନାହିଁ, ଏ ନିଃସଙ୍ଗତାର କଣ ଶେଷ ନାହିଁ?
2: ନିଃସଙ୍ଗତା କାହିଁକି ସାନମା?
1: ମୁଁ ଜାଣେ ତୁ ଏଇଆ ହିଁ କହିବୁ, ତୁମ କାହ୍ନୁ ତ ସର୍ବବ୍ୟାପୀ, ଯୋଉଠି ଥିଲେ ବି ତୁମର, ଏଇଆ କହିବୁ ନା?
2: ସାନମା,
1: ଆରେ ମୁଁ ସେ କଥା କହୁନି ରେ, ତତେ କୋଳରେ ଧରିଛି, ଜଠରରେ ଧରିବାର ସୌଭାଗ୍ୟ କେବେ ହବ ସେ କଥା କେବଳ ତୁ ହିଁ ଜାଣୁ। କିନ୍ତୁ
2: ସାନମା,
1: କିନ୍ତୁ ମୋ ମନ ବୁଝୁନି ରେ, ଏମିତି ବର୍ଷକୁ ଥରୁଟେ ପୋଡ଼ ପିଠା ଖଣ୍ଡେ ଦେଇ କାଇଁ ମୁଁ କଣ ବଡ଼ ଦେଉଳରେ ମୋ ବୋହୁ ଲକ୍ଷ୍ମୀଙ୍କ ସାଙ୍ଗରେ ମିଶି ତୋ ପାଇଁ ମଣ ହିଁ ପ୍ରସ୍ତୁତ କରିପାରିବିନି?
2: ସାନମା,
1: ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀଙ୍କ ସହ ମାଆକୁ ନେଇ ଏକାନ୍ନବର୍ତ୍ତୀ ପରିବାରର ସୁଖ ଆଉ କେବେ ବୁଝିବୁ ରେ କାହ୍ନୁ, କେବେ ବୁଝିବୁ ମାର ଦୁଃଖ?
2: ସାନମା,
1: ତୁଚ୍ଛା ଜନଶ୍ରୁତିକୁ ଭିତ୍ତି କରି ଅନ୍ତଃସତ୍ତ୍ୱା ପତ୍ନୀକୁ ନିର୍ବାସିତ କଲା ଭଳି ମୁଁ ଏଠି କେଉଁ କର୍ମ ପାଇଁ ନିର୍ବାସନ ଭୋଗୁଛି? କେବଳ ତୋତେ ଦେଇଥିବା ସେହି ବାତ୍ସଲ୍ୟ ପ୍ରତିଶ୍ରୁତି ପାଇଁ, ଏଇଆ ନା?
2: ସାନମା,
1: ଏହା କଣ କୌଣସି ମା ପ୍ରତି ପୁଅର ଅବମାନନା ନୁହେଁ? ଏହା କଣ ତୋର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁନାହିଁ?
2: ସାନମା,
1: ଏଇ ବିଜେ କାହାଳି ବାଜିଲାଣି, ଚଳନ୍ତି ବିଷ୍ଣୁ ଗଜପତି ମହାରାଜ ବିଜେ କରିବେ ଛେରା ପହରା ପାଇଁ, ତୁ ଯା, ଆରେ ଯା, ନନ୍ଦିଘୋଷ ଡାକିଲାଣି ପରା, ରଥରେ ଦେହ ଏଠି ଦେହି, ରଥ ଗଡ଼ିବା କଣ ସମ୍ଭବ? ଆରେ ତୋ ମୁହଁ ଏମିତି ଶୁଖିଗଲା, ତୁ ମନ କଷ୍ଟ କଲୁ କି କାନା?
2: ସାନମା,
1: ଆରେ ନା ରେ, ମା ନିଜର ମନ କଥା ପୁଅକୁ କହିବନି ତ କାହାକୁ କହିବ।

0: ନିଜକୁ ଟିକେ ହାଲକା କରିଦେବା ପାଇଁ ଯାହା କିଛି କହିଦେଲି, ତତେ କଷ୍ଟ ଦେବା ପାଇଁ ନୁହେଁ ରେ
1: ସଲମା।
0: ଆରେ ମୁଁ ପରା ମା, ମା କ'ଣ ପୁତ୍ରକୁ କଷ୍ଟ ଦେଇପାରେ
1: ସଲମା।
0: ତୁ ପରା ନିଜେ କହୁ, ଯାହା ଘଟେ, ଯାହା ଘଟୁଛି, ଯାହା ଘଟିବ, ସବୁ ବିଧିର ବିଧାନ। ସେମିତି ଆଜି ତୋର ଏ ପବିତ୍ର ଘୋଷଯାତ୍ରାରେ ତତେ ସ୍ମରଣ କରିବା ଆଉ ତୋ ପାଖରେ ମନ କଥା ଖୋଲିଦେବା, ସବୁ ସେଇ ବିଧିର ବିଧାନ। ଆଉ ମନେ ରଖ, ସେଇ ବିଧିର ବିଧାନ ପାଇଁ ମତେ ଯଦି ପରଜନ୍ମରେ ପୁଣି ଏମିତି ପୋଡ଼ପିଠା ଖୁଆଇବାକୁ ହୁଏ, ତେବେ ବି ସେଥିରେ ଆପତ୍ତି ନାହିଁ, ବରଂ ଅପାର ଆନନ୍ଦ। ମୁଁ ଏଇଠି ସବୁ ବର୍ଷ ପରି ପୋଡ଼ପିଠା ଧରି ଚାହିଁ ରହିଥିବି ତୋର ବାହୁଡ଼ା ବାଟକୁ। ହେଲେ ସେଇ ଗୋଟିଏ ସତରେ ସ୍ମରଣ ମାତ୍ରକେ ଠିଆ ହଉଥିବୁ, ଦୁଃଖରେ ସୁଖରେ ଠିଆ ହେବୁ ନା
1: ସନମା।
0: ମୋ ସୁନାଟା ପରେ ହସିଦେ, ହସିଦେ ଟିକେ। ଆରେ ଜଗନ୍ନାଥ ହସିଲେ ସିନା ଜଗତ ହସିବ, ମୋ ସୁନା, ମୋ ଧନ।
2: ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha

ଶେଷ ହେଲା ନାଟକ ମାଉସୀ ମା। ନାଟକରେ ଅଂଶଗ୍ରହଣ କରିଥିଲେ ବିଜୟ କୁମାର ମଲ୍ଲ, ହୈନନ୍ଦିତ ମହାନ୍ତି, ସ୍ତୁତି ବେଜ ଏବଂ ପ୍ଲାବିନୀ ଦାସ। ରଚନା ଫକୀର ସିଂ, ପ୍ରଯୋଜନା ଦୁର୍ଗା ମାଝି, ସହଯୋଗିତା ସତ୍ୟସ୍ମିତ ବେହେରା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଂଗୀତ କ୍ରମରେ ପ୍ରସାର କରୁଛୁ ଅପର୍ଣ୍ଣା ପଂସିକାରଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ୟମ୍ନି ବିଲାୱାଲ୍।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କଲୁ ଅପର୍ଣ୍ଣା ପଂଶିକରଙ୍କ ଶାସ୍ତ୍ରୀୟ ଗାନ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ୟମ୍ନି ବିଲାୱଲ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆକାଶବାଣୀ କଟକ ଶୁଣନ୍ତୁ, ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଅଭୁଲା ଗୀତ ଦିନ 11:10 ଶିଳ୍ପୀ ଅତୀଶ କୁମାର ମଜୁମଦାର ଏବଂ ସୁଶ୍ରୀ ସଙ୍ଗୀତ ମହାପାତ୍ର ଗଗନ ବିହାର ସିଂ ଏବଂ ସତୀଙ୍କ ପରିବେଷିତ ପାଲା ଶୁଣିପାରିବେ ଦିନ 11:30। ମଞ୍ଜୁଳ ମଧ୍ୟାହ୍ନ ଦିନ 12:00 ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ସ୍ୱର ନିର୍ଝର ଦିନ 12:30 ଏଥିରେ ରହିଛି ପ୍ରଖ୍ୟାତ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓଙ୍କ ଜୀବନୀ ଓ କୃତି ସମ୍ପର୍କରେ ବିଶେଷ ଉପସ୍ଥାପନା। ମୁଣ୍ଡାରୀ ଗୀତ ଦିନ 1:10 ପରିବେଷଣ କରିଛନ୍ତି କାଳୀଚରଣ ସିଂ ଏବଂ ସାଥୀ। ନାରୀମହଲ ଦିନ 1:20 ଏଥିରେ ସାହିତ୍ୟ ପତ୍ରିକା ଲିପିକାରେ ଶୁଣିବେ ମିନତୀ ମିଶ୍ରଙ୍କ କବିତା ଏବଂ ଶକ୍ତିପ୍ରଭା ମିଶ୍ରଙ୍କ ଗଳ୍ପ, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ। ଆମ ଆଇନ ଦିନ 2:45 ଏଥିରେ ବିବାହ ପଞ୍ଜୀକରଣ ଆଇନ ସମ୍ପର୍କରେ କହିଛନ୍ତି ଆଇନଜୀବୀ ଶାଶ୍ୱତ ପଟ୍ଟନାୟକ। ଅପରାହ୍ନ 3:25 ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 4:00 ଚିରହରିତ ଏଥିରେ ଶୁଣିପାରିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ର ଗୀତ। ଅପରାହ୍ନ 4:55 ସମବେତ କଣ୍ଠରେ ଦେଶଭକ୍ତି ଗୀତ। କିଶୋର ଚକ୍ର ଅପରାହ୍ନ 5:00 ଏଥିରେ ରହିଛି ସଙ୍ଗୀତ ରୂପକ ବର୍ଷା, ପରିବେଷଣ କରିଛନ୍ତି ନବକଳିକା ଅନୁଷ୍ଠାନ କଟକର ଶିଳ୍ପୀମାନେ, ରଚନା ସ୍ନେହଲତା ମହାନ୍ତି। ଯୁବମଣି 5:30 ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ। ସୁଧାଂଶୁ ଶେଖର ବଳଙ୍କ ପରିବେଷିତ ଝୁମର ଗୀତ ସନ୍ଧ୍ୟା 6:30 ଜିଲ୍ଲା ହାଲଚାଲରେ ସୁନ୍ଦରଗଡ଼ ଜିଲ୍ଲାର ହାଲଚାଲ ଶୁଣିପାରିବେ ରାତି 7:25। ବନାନୀ ରାତି 7:30 ଏଥିରେ ବିଷୟ ରହିଛି ବୃକ୍ଷରୋପଣ ଓ ତାର ଯତ୍ନ, ଏ ସମ୍ପର୍କରେ ସୁଦର୍ଶନ ବେହେରାଙ୍କ ସହ ଆଲୋଚନା। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02 ରାତି 8:30 ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାର, ଏହାର 11 ଭାଗ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା ରାତି 9:30 ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ।

ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 30 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 25 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
5: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
4: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ଅବଲା ଗୀତରେ ପ୍ରସାର କରୁଛୁ କେତୋଟି ଆଧୁନିକ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଅତିଶ କୁମାର ମଜୁମଦାର, ସେ ଗାଇଛନ୍ତି ନରସିଂହ ମହାପାତ୍ରଙ୍କ ରଚନା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
2: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର। ସେ ଗାଇଛନ୍ତି ଜାନକୀ ବଲ୍ଲଭ ମହାନ୍ତିଙ୍କ ରଚନା।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଏକ ପ୍ରକାର ସେ ପିଏମ ଜୟ ଅବ ଗରିବ କେ ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଜାନକୀ ବଲ୍ଲଭ ମହାନ୍ତିଙ୍କ ଅନ୍ୟ ଏକ ରଚନାରୁ ଶିଳ୍ପୀ ସୁଶ୍ରୀ ସଙ୍ଗୀତା ମହାପାତ୍ର।

0: ଅବଲା ଗୀତରେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ଅତୀଶ କୁମାର ମଜୁମଦାର ଏବଂ ସୁଶ୍ରୀ ସଙ୍ଗୀତ ମହାପାତ୍ର। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ପାଲା। ପରିବେଷଣ କରିଛନ୍ତି ଗଗନ ବିହାରୀ ସିଂ ଏବଂ ସାଥୀ ସୁଦର୍ଶନ ଓଝା, ଦୋଳଗୋବିନ୍ଦ ମଲ୍ଲିକ, କୃଷ୍ଣଚନ୍ଦ୍ର ପଲ୍ଲାଇ ଏବଂ ଗୋପୀନାଥ ରଣା।
4: ଶ୍ରୀମନ୍ ଶ୍ରୀ ସତ୍ୟ ନାରାୟଣଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦେ।

ଲକ୍ଷ୍ୟ କରନ୍ତୁ ମୋର ବିଦଗ୍ଧ ପାଲାପ୍ରେମୀ ଶ୍ରୋତାମଣ୍ଡଳୀ, ଉକ୍ତ ଶ୍ଳୋକ ମାଧ୍ୟମରେ ଆସୁଥିବା ବିଶ୍ୱର କଲ୍ୟାଣମୟୀ ମଙ୍ଗଳକାରିଣୀ ଦୁର୍ଗତି ନାଶିନୀ ସିଂହବାହିନୀ ମା ଶାରଳା ଠାକୁରାଣୀ ଦୁର୍ଗତି ନାଶିନୀ ଦୁର୍ଗା ଦେବୀ ଦେଶବାସୀଙ୍କର ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନ୍ଦେକବାର ହରି ବୋଲ।

ପଣ୍ଡିତେ ଲକ୍ଷ୍ୟ କରନ୍ତୁ, ଜାତି ଶ୍ରେଷ୍ଠ ସର୍ବପୂଜ୍ୟ ବ୍ରାହ୍ମଣ ଲଙ୍କପତି ବିଂଶବାହୁ ବୈଶ୍ରବଣ ରାବଣ ଗୁରୁଦେବ ଭଗବାନ ମଙ୍ଗଳମୟ ଶିବଙ୍କର ପୂଜାବସି କରୁଛନ୍ତି। ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପଦେ କହୁଛନ୍ତି କେମିତି ପୂଜା କରୁଛନ୍ତି ଲଙ୍କପତି ରାବଣ ନା ନାଇଁ ନା।

ଠିକ ଏହି ସମୟରେ ହଠାତ୍ ପିତା ବିଶ୍ରବା ଋଷି ପୁତ୍ର ରାବଣଙ୍କ ନିକଟରେ ପ୍ରବେଶ ହୋଇ କହିଲେ, ରେ ପୁଅ, ମୋର ଅତି ଅଲି ଅଳି ଶ୍ରଦ୍ଧା କନ୍ୟା, ତୋ ସ୍ନେହର ଭଉଣୀ ପରମା ସୁନ୍ଦରୀ ସୁପର୍ଣ୍ଣେଖା ପାଇଁ ସର୍ବଗୁଣର ପୂର୍ଣ୍ଣ ଥିବା ବରପାତ୍ରଟିଏ ସ୍ଥିର କର। ସେ ବର୍ତ୍ତମାନ ନବ ଯୌବନ ପ୍ରାପ୍ତା ସର୍ବଗୁଣ ସମ୍ପନ୍ନା, ବିବାହ ବୟସରେ ପଦାର୍ପଣ କଲାଣି, ତାକୁ ଆଉ ଗୃହରେ ରଖିବା ଉଚିତ ନୁହେଁ। ଋତୁମତୀ ଅଭିଆରୀ କୁଆରୀ କନ୍ୟାକୁ ବେଶୀ ଦିନ ଘରେ ରଖିବା ମହାପାପ, ଆମ କୂଳରେ କଳଙ୍କ ଲାଗିବ। ଆମର ଗୀତା କହେ, କୂଳ

ଯେଉଁ ପୁତ୍ର ବାପାଙ୍କୁ ଭକ୍ତି କରେ, ବାପାଙ୍କୁ ପୂଜା କରେ, ବାପାଙ୍କର ସେବା କରେ, ପ୍ରତିଦିନ ବାପାଙ୍କୁ ପ୍ରଣାମ କରେ, ତାର ଜପ ତପ ତୀର୍ଥବ୍ରତ କରିବାର କୌଣସି ଆବଶ୍ୟକ ନାହିଁ। କାରଣ ତାକୁ ସବୁ ଦେବତାମାନେ କଲ୍ୟାଣ କରିଥାନ୍ତି। ତାଙ୍କ ଜୀବନରେ ଏ ଦୁଃଖ କଷ୍ଟ କେବେ ଆସିବ ନାହିଁ। ତେଣୁ ସୁପୁତ୍ର ରାବଣ ସ୍ନେହର ଭଉଣୀ ସୁପର୍ଣ୍ଣେଖା ନିମନ୍ତେ ବର ଖୋଜିବା ଆଗେ ଆରମ୍ଭ କଲେ। ବିଚିତ୍ର ରାମାୟଣ କବି ବିଶ୍ୱନାଥ ଖୁଣ୍ଟିଆ କହନ୍ତି, ବିଦର୍ଭ କରନା।

ପିତା ଲକ୍ଷ୍ୟ କରନ୍ତୁ, ରାବଣ ଦୂତମାନଙ୍କ ସହିତ ଅନେକ ରାଜ୍ୟ ଓ ଦେଶ ଭ୍ରମଣ କରି ଶେଷରେ ବିହାର ବା ମଗଧ ରାଜ୍ୟରେ ପ୍ରବେଶୀ ରାଜା ବଜ୍ରସେନାଙ୍କର ଜ୍ୟେଷ୍ଠ ପୁତ୍ର ବିଦୁନଳାଙ୍କୁ ସୁପର୍ଣ୍ଣେଖାର ଚିତ୍ରପଟ ଦେଖାଇ ବର ରୂପରେ ସ୍ଥିର କଲେ ନା ନାହିଁ ଏ ବିହାର।

ସେନାଙ୍କ ପୁତ୍ର ବିଦୁର୍ଣ୍ଣଳା ଭଗବାନ ଶିବଙ୍କ ଠାରୁ ଆଜ୍ଞା ବର ପାଇଛି, ଯାହାକୁ ଚାହିଁକି ହସିଦେବ ସେ ସଙ୍ଗେ ସଙ୍ଗେ ଭସ୍ମ ହୋଇଯିବ। ପଣ୍ଡିତେ ଲକ୍ଷ୍ୟ କରନ୍ତୁ, ରାଜପୁତ୍ର ବିଦୁର୍ଣ୍ଣଳା ସୁପର୍ଣ୍ଣାକାର ଚିତ୍ରପଟକୁ ଦେଖି ମନେ ମନେ ଚିନ୍ତା କରୁଛି, ହେଲା କେଡେ ସୁନ୍ଦର ଝିଅଟା ହେଇଛି ମୋ।

ରାବଣ ଚିନ୍ତା କଲା ମୋର ଗୁରୁ ଭଗବାନ ଶିବଙ୍କ ବରରେ ବିଦୁର୍ନଳା ବଳିଆନ ଯାହାକୁ ଚାହିଁ ଆଗେ ହସିଦେବ ସେ ଭସମ ହୋଇଯିବ ହେ। ଏହାକୁ ମୋର ଭଉଣୀକୁ ପ୍ରଦାନ କଲେ ଏ ଭବିଷ୍ୟତକୁ ମୋର ଡର ରହିବ ନାହିଁ। ବିବାହ ପରେ ଭଉଣୀ ଭିଣକୁ ଆଣି ଲଙ୍କାର ସିଂହ ଦ୍ୱାରରେ ପ୍ରାସାଦ ନିର୍ମାଣ କରିକି ରଖିଦେବି। ଶତ୍ରୁ ଯଦି ମୋ ରାଜ୍ୟକୁ ପ୍ରବେଶ କରିବେ ଭିଣୋଇ ମୋର ଟିକେ ଚାହିଁକି ହସିଦେଲେ ସେ ସଙ୍ଗେ ସଙ୍ଗେ ଭସ।

ସୁପର୍ଣ୍ଣେଖାର ବିବାହ ଲଗ୍ନ ତିଥି ଅନୁସାରେ ସ୍ଥିର ହୋଇଗଲା। ସଖୀମାନେ ବିଶ୍ରବା ନନ୍ଦିନୀକୁ ବୁଝାଉଛନ୍ତି, ଲୋ ଜେମା, ଆଉ ସ୍ୱଳ୍ପ ସମୟ ପରେ ତୁ ପର ଘରକୁ ଚାଲିଯିବୁ, ନୂଆ ସାଥୀ ପାଇଁ ଆମକୁ ମନରୁ କେବେ ଭୁଲିଯିବୁ ନାହିଁ ଲୋ। ହେଲେ ଗୋଟିଏ କଥା ମନେ ରଖିଥା।

ରାମଚନ୍ଦ୍ର ବିବାହ ବେଦୀରେ ବସିଛନ୍ତି। ଋଷି ବିଶ୍ୱାମିତ୍ର ବୈଦେଇଛି ତାଙ୍କୁ ଶୁଭେଶ କରାଇ ଆଣି ରାମଚନ୍ଦ୍ରଙ୍କ ପାଖରେ ବସାଅ ବୋଲି କହିବାରୁ ଚନ୍ଦନ ଘୋରି ଲଗାଇଲେ ଯେଉଁଭଳି ଆନନ୍ଦ ମିଳିଥାଏ ରାମଚନ୍ଦ୍ର ଠିକ ସେହିପରି ମହା ଆନନ୍ଦ ଅନୁଭବ କଲା ଭଳି ସୁପର୍ଣ୍ଣେଖା ବେଦୀକୁ ଆସିବା କଥା ଶୁଣି ବିଦୁନଳା ମନେ ମନେ ବହୁତ ଖୁସି ହୋଇଗଲା।

ଭୂଇଓ ସେ ଦଶ ଦୋଷା ଇତି ସ୍ମୃତା ମୋର ପାଲା ପ୍ରେମୀ ଲକ୍ଷ୍ୟ କରନ୍ତୁ ବିବାହର ତ୍ରିଦିବସ ବିତି ଗଲା ପରେ ଆସିଲା ମଧୁଚନ୍ଦ୍ରିକା ଚତୁର୍ଥ ରଜନୀ ଚତୁର୍ଥୀ ଗଜଦନ୍ତ ପଲ୍ୟଙ୍କ ଉପରେ ବସିଛି ନବ ବିବାହିତା ସୁପର୍ଣ୍ଣେଖା ପୂର୍ଣ୍ଣିମା ଜହ୍ନପରି ଆଜି ମୁହଁଟା କାହିଁକି ତାର ଶୁଖି ଶୁଖି ଯାଉଛି ବା ଶୁଖିଲା ପରି ଦିଶୁଛି ସ୍ୱାମୀ ବିଦ୍ୟୁତ ଜୁହା କହୁଛନ୍ତି ଗୋ ସ୍ୱାମୀ ଗୋ ସଖୀ ଆଜି ଏ ଶୁଭ ମଧୁଚନ୍ଦ୍ରିକା ଜାମିନୀରେ ମନରୁ ମାନ ତେଜି ଏ ଦାସାନୁ ଦାସକୁ ଚନ୍ଦ୍ରମା ମୁଖକୁ ଟିକେ ଦେଖିବାର ସୁଯୋଗ ଦିଅ କୁଳ।

ଆନନ୍ଦ ଉଲ୍ଲାସରେ ଦୁହିଙ୍କର ମଧୁ ଜାମିନୀ ବିତି ଯାଇଛି। ତାଙ୍କ ସୁଖ ସଂସାର ହସ ଖୁସିରେ ଭରି ଯାଉଛି। କିଛି ଦିନ ଅତିବାହିତ ହୋଇଗଲା ପରେ ଭଉଣୀ ସୁପର୍ଣ୍ଣେଖା ଗୃହରେ ଭାଇ ରାବଣ ଯାଇକି ଆଜ୍ଞା ପହଞ୍ଚିଗଲା। କହିଲା ସୁପର୍ଣ୍ଣେଖା କଣ ଭଲରେ ଅଛୁ? ମୁଁ ଗୋଟେ ତୋରି ପାଖକୁ ଗୋଟେ ଆସିଛି, କାହିଁକି ଜାଣିଛୁ? ଶୁଣ।

ଏଠାରୁ ତୁମେ ଭଉଣୀ ଭିଡ଼ ମୋରି ରାଜ୍ୟରେ ମୋରି ପାଖ ରହିବ। ଲଙ୍କାରେ ଶତ୍ରୁ ପ୍ରବେଶ କଲେ ତୁମେ ଯାଇ ଟିକେ ହସିଦେଲେ ସେମାନେ ଭସ୍ମ ହୋଇଯିବେ। ଭବିଷ୍ୟତକୁ ମୋର ଆଉ ଶତ୍ରୁର ଭୟ ରହିବ ନାହିଁ। ପଣ୍ଡିତେ ଲକ୍ଷ୍ୟ କରନ୍ତୁ, ରାବଣ ସୁପର୍ଣ୍ଣେଖା ଓ ବିଦୁନଳାଙ୍କୁ ଆଣି ଲଙ୍କା କଟକରେ ପ୍ରାସାଦ ନିର୍ମାଣ କରି ପାଖରେ ରଖିଦେଲେ। ଏହି ସମୟରେ ଦେବଶ୍ରୀ ନାରଦ ଆସିକି ପହଞ୍ଚିଗଲେ। ଠାକୁର ଅଭିରାମଙ୍କ ଲେଖାରେ ପଦେ ହେଲା।

ଶ୍ରାଦ୍ଧ କଲେ ରେ ରାବଣ ଶତ୍ରୁଙ୍କୁ ଆଣି ପାଖରେ ରଖିଲୁ ଯଦି ତୋ ଭଉଣୀ ସୁପର୍ଣ୍ଣାଖା ସ୍ୱର୍ଣ୍ଣ ଲଙ୍କାର ଧନ ସମ୍ପତ୍ତିକୁ ଦେଖି ଲୋଭ କରେ ତେବେ ତୋତେ ଚାହିଁ ବିଜୁନଳା ଯଦି ଚାହିଁଦବ ତୁ ଭସ୍ମ ହୋଇଯିବୁ ରେ ମହିରେ ଫଣା ଟେକିଲା ପ୍ରୟ।

ପଣ୍ଡିତେ ଲକ୍ଷ୍ୟ କରନ୍ତୁ, ଦେବଶ୍ରୀ ନାରଦଙ୍କ କଥା ଶୁଣି ବିଂଶବାହୁ ରାବଣ ଚିନ୍ତା କଲା, ଭଉଣୀ ମୋର ପଛେ ବିଧବା ହେଉ, ହେଲେ ମୋ ରାଜ୍ୟରେ ଶତ୍ରୁ

ନିଶା ଉର୍ଦ୍ଧ୍ୱରେ ରାବଣ ହସ୍ତରେ ଶାନ୍ତ ତରବାର ଧରି ସୁପର୍ଣ୍ଣେଖା ବିଦୁର୍ଣ୍ଣାଙ୍କ ସହନ କକ୍ଷରେ ପ୍ରବେଶ ହୋଇ ଭିଣୋଇ ବିଦୁର୍ଣ୍ଣାଙ୍କ ମୁଣ୍ଡଟାକୁ କାଟିଦେଲା। କିଏ କିଏ ବୋଲି ଚମକି ଉଠିଲା ସୁପର୍ଣ୍ଣେଖା, ଦେଖିଲା ନିଜ ମା ପେଟର ବଡ ଭାଇ ରାବଣ ଧାର ଧାର ହୋଇ ଶ୍ରାବଣ ବର୍ଷା ପରି ସୁପର୍ଣ୍ଣେଖା ନୟନରୁ ଲୁହା ଆଜ୍ଞା ଧରି ଯାଉଥାଏ। କଣ୍ଠ ତା ରୁଦ୍ଧ ସ୍ୱରରେ କହିଲା, ଭାଇ ମୁଁ ତୁମର କି ଅପରାଧ କରିଥିଲି? ଛନା କରି ମୋତେ ଲଙ୍କାକୁ ଡାକି ଆଣି ମୋ ସ୍ୱାମୀଙ୍କୁ ମାରି ମୋତେ ସବୁଦିନ ପାଇଁ ରାଣ୍ଡ ବା ବିଧବା କରିଦେଲ। ତୁମେ ମୋର ବଡ ଭାଇ ବାପାଙ୍କ ସମାନ କଣ ତୁମେ ଆଜି କଲ? କେଉଁ

0: ସୁପର୍ଣ୍ଣା କା କହୁଛି ଭାଇ ଶୁଣ, ଏ ଲଙ୍କା କଟକରେ ମୁଁ ଯଦି ଠିକ ସତୀ ପ୍ରତିପତା ନାରୀ ହୋଇଥିବି ତେବେ ମୋର ସ୍ୱାମୀ ଦେବତାଙ୍କ ଶବଦ ଛୁଇଁ ମୁଁ ଆଜି ଶପଥ କରୁଛି। ଏ ଯୁବତୀ ବୟସ ରାତ୍ର ଅର୍ଦ୍ଧରେ ତୁମେ ଯେମିତି ମୋତେ ଚକ୍ରାନ୍ତ କରି ମୋର ସ୍ୱାମୀ କୁମାରୀ ମୋତେ ବିଧବା କରିଦେଇଛ, ମୁଁ ଠିକ ସେହିପରି ଚକ୍ରାନ୍ତ କରି ବଳେ ବଳେ କୌଶଳେ ଏ ଲଙ୍କା କଟକର ସମସ୍ତ ନାରୀମାନଙ୍କୁ ବିଧବା କରିଦେବି। ସେ ବିନୋଦନ ସଂରକ୍ଷଣ ମହାବାହୁ, ସେ ବିନୋଦନ ସଂରକ୍ଷଣ ମହାବାହୁ।
1: ଲୋକଗୀତରେ ପ୍ରଚାର କଲୁ ପାଲା, ପରିବେଷଣ କରିଥିଲେ ଗଗନ ବିହାରୀ ସିଂ ଏବଂ ସାଥୀ। ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆରମ୍ଭ କରୁଛୁ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ। ଆପଣ ଅନୁରୋଧ କରିଛନ୍ତି ଗପ ହେଲେ ବି ସତର ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ସୁମନ କଲ୍ୟାଣପୁର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟିକୁ ଦେଇଛନ୍ତି ବହୁଗ୍ରାମ କଟକ ମହାସିଂହପୁରରୁ ଆମର ଶ୍ରୋତା ବନ୍ଧୁ ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ଏବଂ ପୂଜା ଦିଦି, ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ତୋଫା ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ। ଆପଣଙ୍କ ଅନୁରୋଧର ଗୀତଟି ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଥର ଏ ସେମିଷ୍ଟିକୁ ଦେଇଛନ୍ତି ଦିଲୀପ ନାୟକ ପାରାଦୀପରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କପେ ହେଲେ ବି ସତର, ଏଇ ଗୀତଟିକୁ ଯାହାକୁ ଗାଇଛନ୍ତି ସୁମନ କଲ୍ୟାଣପୁର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ ଢିଅ ସାହି କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଚକା ଚକା ଭୋରୁ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବାମଦେବ ପୃଷ୍ଠି ବଳରାମ ସାହୁ ଦକ୍ଷିଣକାଳୀ ଯାଜପୁର। ଆପଣ ନାଗଭାଷା ଚଳଚ୍ଚିତ୍ରରେ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ତୃପ୍ତି ଦାସ।

ଏଇଠି ଶେଷ କରୁଛୁ ଆଜିର ମଞ୍ଜୁଳା ମଧ୍ୟାହ୍ନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ସ୍ୱର ନିର୍ଝରରେ ଆଜି ପ୍ରଚାର କରୁଛୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓଙ୍କ ଜୀବନୀ ଏବଂ କୃତି ସମ୍ପର୍କରେ ଏକ ବିଶେଷ ଉପସ୍ଥାପନା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ବସନ୍ତ ମହାନ୍ତି।

କରମା ପୂଜା ମୁଣ୍ଡାରୀମାନଙ୍କର ଗୋଟିଏ ଜଣାଶୁଣା ପୂଜା। କରମା ପୂଜାରେ ସେମାନେ କରମ ଗଛର ଡାଳ ପୂଜନ୍ତି। ଆମର ବେଲ ତୁଳସୀ ଗଛ ପରି କରମ ଗଛ ସେମାନଙ୍କ ପାଇଁ ଅତି ପବିତ୍ର ଗଛ। ଆପଦ ବିପଦରେ ଏମାନେ କରମକୁ ଡାକି ପୂଜା କରନ୍ତି। କରମ ପୂଜାର ପୂର୍ବଦିନ ସେମାନେ ଗଛମୂଳରେ ପୂଜା ଦେଇ ଦୁଇଟି ଡାଳ ଆଣି ପୂଜାର ବିଧାନ କରନ୍ତି। ଏଥିରେ ମୁଣ୍ଡାରୀ ଝିଅମାନେ ନାଚଗୀତ କରନ୍ତି। ଯେଉଁ ଝିଅଟି ଲାଜରେ ନାଚେନି ଅନ୍ୟ ଝିଅମାନେ ତାକୁ ଉତ୍ସବର ଆଗକୁ ଧରି ଆଣି ଅନ୍ୟମାନଙ୍କ ପରି ନାଚିବାରେ ତାକୁ ଅଭ୍ୟସ୍ତ କରି ନିଅନ୍ତି ଏବଂ ସମସ୍ତେ ମନ ଆନନ୍ଦରେ ନାଚଗୀତ କରନ୍ତି। ସେମାନଙ୍କ କରମା ପୂଜାରେ ଗୋଟିଏ ଗୀତ।

0: ମୁଣ୍ଡାରୀ ମାନେ ରାମାୟଣର କେତେକ କଥାକୁ ନିଜର ସଂସ୍କୃତି ସହିତ
1: ଆଦିବାସୀ ଗୀତରେ ପ୍ରଚାର କଲୁ ମୁଣ୍ଡାରୀ ଗୀତ, ପରିବେଷଣ କରିଥିଲେ କାରିଚରଣ ସିଂ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀମହଲ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
2: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ପ୍ରଚାର କରୁଛୁ ନାରୀ ମହଲ।

ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ସାରସ୍ୱତ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଏହି ମାସିକ ସାହିତ୍ୟ ପତ୍ରିକା ଲିପିକା। ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ, ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଶ୍ରୀ ଜଗନ୍ନାଥ ଓଡ଼ିଆ ସଂସ୍କୃତି, ଜୀବନ ଦର୍ଶନ ଏବଂ ସାହିତ୍ୟର କେନ୍ଦ୍ରବିନ୍ଦୁ, ଓଡ଼ିଆ ଜାତିର ଅସ୍ମିତା, ସମନ୍ୱୟ ଏବଂ ମାନବିକ ଚେତନାର ଶାଶ୍ୱତ ପ୍ରତୀକ। ଓଡ଼ିଆ ସାହିତ୍ୟର ଦୀର୍ଘ ଇତିହାସକୁ ଅନୁଧ୍ୟାନ କଲେ ଆମେ ଜାଣିଥାଉ ଯେ ଏଥିରେ ଶ୍ରୀ ଜଗନ୍ନାଥ ଚେତନା ଏକ ଅବିରାମ ସ୍ରୋତସ୍ୱିନୀ ପରି ଯୁଗେ ଯୁଗେ ପ୍ରବାହିତ ହୋଇଆସିଛି। ଓଡ଼ିଆ ସାହିତ୍ୟର ଆଦ୍ୟ ପର୍ବରେ ଶ୍ରୀ ଜଗନ୍ନାଥଙ୍କ ମହିମା ବିଭିନ୍ନ ରୂପରେ ପ୍ରକାଶିତ ହୋଇଛି। ପଞ୍ଚସଖାଙ୍କ ଭକ୍ତି ସାହିତ୍ୟରେ ଶ୍ରୀଜଗନ୍ନାଥ କେବଳ ଉପାସନାର ଦେବତା ନୁହେଁ, ବରଂ ବ୍ରହ୍ମର ପ୍ରତୀକ। ସେହିପରି ଜଗନ୍ନାଥ ଦାସଙ୍କର ଭାଗବତ ଓଡ଼ିଆ ଜନଜୀବନରେ ଆଧ୍ୟାତ୍ମିକତାର ଯେଉଁ ବୀଜ ବପନ କରିଛି, ତା'ର ମୂଳରେ ଅଛି ଶ୍ରୀଜଗନ୍ନାଥଙ୍କ ପ୍ରତି ସାର୍ବଜନୀନ ଭକ୍ତି ଭାବଧାରା। ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ସାମାଜିକ ସାମ୍ୟ ଏବଂ ନାରୀ ସମ୍ମାନ ଉପସ୍ଥାପନା କରିଛି, ତାହା ମଧ୍ୟ ଜଗନ୍ନାଥ ସଂସ୍କୃତିକୁ ପ୍ରତିଫଳିତ କରେ। ରୀତିଯୁଗରେ କବିମାନଙ୍କର କାବ୍ୟରେ ଶ୍ରୀଜଗନ୍ନାଥଙ୍କର ରୂପ ମାଧୁର୍ଯ୍ୟ, ଭକ୍ତିରସର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ। ସେହିପରି ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ଶ୍ରୀଜଗନ୍ନାଥ ଚେତନା ବିସ୍ତୃତ ଭାବରେ ସ୍ଥାନ ନେଇଛି। ଏହି ସମୟରେ କବିଗଣ ନିଜ ନିଜ ରଚନାରେ ଶ୍ରୀଜଗନ୍ନାଥଙ୍କୁ କେବଳ ଏକ ଧାର୍ମୀୟ ପରିସରରେ ସୀମିତ ରଖିନାହାନ୍ତି, ବରଂ ତାଙ୍କୁ ମାନବୀୟ ମୂଲ୍ୟବୋଧ ଏବଂ ସାଂସ୍କୃତିକ ଏକତାର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି। ସତ କହିଲେ ଭଉଣୀ, ଶ୍ରୀଜଗନ୍ନାଥ ଚେତନାକୁ ଆଧାର କରି ଆମର ଓଡ଼ିଆ ସାହିତ୍ୟ ଅସଂଖ୍ୟ ପ୍ରତୀକ, ଉପମା, ବର୍ଣ୍ଣନା ତଥା ଦାର୍ଶନିକ ଚେତନାରେ ସମୃଦ୍ଧ।

0: ଭଉଣୀ, ଶ୍ରୀ ଜଗନ୍ନାଥ ଆମ ପାଇଁ କେବଳ ଦେବତା ବୋଲି ନୁହନ୍ତି, ସେ ଆମର ଆତ୍ମା, ଅନୁଭବ, ଅସ୍ତିତ୍ୱର ସ୍ପନ୍ଦନ। ଆଜି ସାହିତ୍ୟ ପତ୍ରିକାର ପ୍ରଥମ ପୃଷ୍ଠାରେ ରହିଛି ସେହିଭଳି ଭାବବେଗ ସମ୍ବଳିତ କେତୋଟି କବିତା, କବି ମିନତୀ ମିଶ୍ର। ତେବେ ତାଙ୍କ କବିତାଗୁଡ଼ିକ ତ ଶୁଣିବା, ହେଲେ ଆସନ୍ତୁ ତା ପୂର୍ବରୁ ଶୁଣିବା ଶ୍ରୀ ଜଗନ୍ନାଥଙ୍କୁ ନେଇ କ'ଣ ତାଙ୍କ ସୃଜନର, କବିତାର ଆଉ ମନର ଭାବନା।
1: ଜଗନ୍ନାଥ ଆମ ପ୍ରତିଟି ଓଡ଼ିଆ ଘରର ଅଭିଭାବକ। ଜଗନ୍ନାଥଙ୍କ ନାଁ ଧରିଲେ କେମିତି ଗୋଟେ ଶିହରଣ ମନ ତଳେ ଖେଳିଯାଏ। ଜଗନ୍ନାଥଙ୍କୁ ନେଇ କବିତା ଲେଖିଲେ ମନ ତୃପ୍ତ ହୁଏ, ଅତୃତପ୍ତି ଥାଏ ଯେ ସବୁ ଯାହା ଲେଖିବା କଥା ଲେଖିପାରିଲିନି। ଜଗନ୍ନାଥଙ୍କୁ ନେଇ ଆମର ଅନେକ କଳ୍ପନା, ଅନେକ ଭାବମୟତା, ଅନେକ ଅର୍ଥବହ ଭାବନା। ଜଗନ୍ନାଥଙ୍କୁ ନେଇ ମୁଁ ବି ଅନେକ କବିତା ଲେଖିଛି, ଭଜନ ବି ଲେଖିଛି। ମୁଁ କାଚ ତୁ ମାଣିଙ୍କ ଶିରୋନାମରେ 83ଟା ଭକ୍ତି ଗୀତ ଭଜନ ଥାଇକି ମୋର ଗୋଟେ ସଂକଳନ ଅଛି। ସେଇ ସଂକଳନରେ ମୁଁ ମୋର ଯାହା କହିବାର କଥା ଜଗନ୍ନାଥଙ୍କୁ ଆବେଗରେ, ଅଶ୍ରୁରେ, ବେଦନାରେ କି ଆନନ୍ଦର ଭାବରେ ମଧ୍ୟ ଅନେକ କିଛି ଲେଖିଛି। ସେଇ କଳା ମୁହଁରେ କେତେ ଶିହରଣ ଥାଏ ଯେ ତାଙ୍କୁ ଦେଖିଲା ମାନେ ଆଖି ଲୁହ ଜଡ଼ ଜଡ଼ ହୋଇଯାଏ, ଲୁହ ଛଳ ଛଳ ହୋଇଯାଏ, ମନ ଆବେଗ ଆସେ, ଭାବ ଆସେ, କବିତାର ଶବ୍ଦ ଗୁନ୍ଥି ହୋଇ ଆସେ, କବିତା ତିଆରି ହୋଇଯାଏ ଜଗନ୍ନାଥଙ୍କୁ ଦେଖିଲେ। ଶିରୋନାମ ମୋ ପ୍ରଥମ କବିତାର ଭାବ ଭୋଳା। ଏଡ଼େ ଭାବ ଭୋଳା ଯେ କା ସମର୍ପଣ ଭାବକୁ ଶିରପା, ପୁଣି ଆଉ କା ଭାବକୁ ଉତ୍ତରୀୟ କରି ଢାଙ୍କି ହୋଇଥାଅ। କାହାକୁ ଆଜ୍ଞାମାଳ ତ କାହାକୁ ଛଡ଼ା ତୁଳସୀ ଯାଚି ଦିଅ। ଏଡ଼େ ଭାବ ଭୋଳା ଯେ କା ସମର୍ପଣ ଭାବକୁ ଶିରପା, ପୁଣି ଆଉ କା ଭାବକୁ ଉତ୍ତରୀୟ କରି ଢାଙ୍କି ହୋଇଥାଅ। କାହାକୁ ଆଜ୍ଞାମାଳ ତ କାହାକୁ ଛଡ଼ା ତୁଳସୀ ଯାଚି ଦିଅ। କା ଲାଗି ସୁନା ଥାଳିରେ ଅନ୍ନ ନେଇ ରାତି ଅଧରେ ବାଢ଼ି ଦେଇ ଆସ ତ। କାହାର ଦର୍ଶନ ପାଇଁ ସତୃଷ୍ଣ ନୟନରେ ଅରୁଣ ସ୍ତମ୍ଭ ଯାଏ ଅନ୍ତର୍ଭେଦୀ ଚାହାଣିରେ ଚାହିଁ ରହିଥାଅ। କାହାର ଦର୍ଶନ ପାଇଁ ସତୃଷ୍ଣ ନୟନରେ ଅରୁଣ ସ୍ତମ୍ଭ ଯାଏ ଅନ୍ତର୍ଭେଦୀ ଚାହାଣିରେ ଚାହିଁ ରହିଥାଅ। ଏତେ ଭାବରଙ୍କା ଯେ କା ହାତରନ୍ଧା ବାସି ତୋରାଣୀ ତୁମର ଅମୃତ ମଣୁ ହିଁ। କା ସମର୍ପିତ ପାଖୁଡ଼ାଏ ଫୁଲ ତୁମର ଆପାଦ ଶୋଭିତ ପଦ୍ମମାଳ। କା ଲୁହ ଦୀପାଳିରେ ତୁମେ କାନ୍ଦ କାନ୍ଦ ଲୁହ ଝଲ ଝଲ। ଏତେ ଭାବରଙ୍କା ଯେ କା ହାତରନ୍ଧା ବାସି ତୋରାଣୀ ତୁମର ଅମୃତ ମଣୁ ହିଁ। କା ସମର୍ପିତ ପାଖୁଡ଼ାଏ ଫୁଲ ତୁମର ଆପାଦ ଶୋଭିତ ପଦ୍ମମାଳ। କା ଲୁହ ଦୀପାଳିରେ ତୁମେ କାନ୍ଦ କାନ୍ଦ ଲୁହ ଝଲ ଝଲ। କା ନୂପୁରର ଛନ୍ଦରେ ତୁମେ ଆତ୍ମବିଭୋର। କା ଗୀତଗୋବିନ୍ଦ ଗାନରେ ମୋହିତ ତୁମେ ବାରିପାରିନ ଦେଶ ସ୍ଥାନ କାଳ ଆଉ ପାତ୍ର ସମୟ ହୋଇ ବହି ଚାଲିଛ ବିରତ। କା ଗୀତଗୋବିନ୍ଦ ଗାନରେ ମୋହିତ ତୁମେ ବାରିପାରିନ ଦେଶ ସ୍ଥାନ କାଳ ଆଉ ପାତ୍ର ସମୟ ହୋଇ ବହି ଚାଲିଛ ଅବିରତ। ବୁନ୍ଦା ବୁନ୍ଦା ଭକ୍ତି ବାରିରେ ବାର ବାର ସ୍ନାନ କରିବି ତୁମେ ଅତୃପ୍ତ ଅକପଟ କାକୁସ୍ତିର ବୈକଲ୍ୟରେ ତୁମେ ଚିର ଅଶ୍ରୁମୟ। ଦୁଃଖୀ ଦୁଃଖ ଚହଟି ଆସିପାରେ ତୁମ ରତ୍ନ ସିଂହାସନକୁ, ସଂକ୍ରମିତ ହୋଇପାରେ ଦୁଇ ଚକା ଆଖିକୁ। ବୁନ୍ଦା ବୁନ୍ଦା ଭକ୍ତି ବାରିରେ ବାର ବାର ସ୍ନାନ କରିବି ତୁମେ ଅତୃପ୍ତ ଅକପଟ କାକୁସ୍ତିର ବୈକଲ୍ୟରେ ତୁମେ ଚିର ଅଶ୍ରୁମୟ। ଦୁଃଖୀ ଦୁଃଖ ଚହଟି ଆସିପାରେ ତୁମ ରତ୍ନ ସିଂହାସନକୁ, ସଂକ୍ରମିତ ହୋଇପାରେ ଦୁଇ ଚକା ଆଖିକୁ। ଏଡ଼େ ଭାବ ଭୋଳା ଯେ ଗାଳିକୁ ମାଳି କରି ପିନ୍ଧ। ଏଡ଼େ ଭାବ ଭୋଳା ଯେ ଗାଳିକୁ ମାଳି କରି ପିନ୍ଧ। ତୁ ଡାକରେ ଆପଣାପଣର ସ୍ୱାଦ ବାରିପାର। ମୁଠାଏ କୈବଲ୍ୟ ପରି ଭକ୍ତର ମନ ବଡ଼ଦାଣ୍ଡ ସାରା ଏମିତି ବୁଣି ହୋଇଯାଅ ଯେ ତ୍ରିଭୁବନ ଅଧୀଶ୍ୱର ବୋଲି ତୁମକୁ ଭାବି ହୁଏ ନା। ହଁ, ଭାବି ହିଁ ହୁଏ ନା। ତୁ ଡାକରେ ଆପଣାପଣର ସ୍ୱାଦ ବାରିପାର। ମୁଠାଏ କୈବଲ୍ୟ ପରି ଭକ୍ତର ମନ ବଡ଼ଦାଣ୍ଡ ସାରା ଏମିତି ବୁଣି ହୋଇଯାଅ ଯେ ତ୍ରିଭୁବନ ଅଧୀଶ୍ୱର ବୋଲି ତୁମକୁ ଭାବି ହୁଏ ନା। ହଁ, ଭାବି ହିଁ ହୁଏ ନା। ଦ୍ୱିତୀୟ କବିତାର ଶିରୋନାମ ଶ୍ୟାମଳ ସୁନ୍ଦର। ମୁହଁକୁ ଢାଙ୍କିଛି ଖଣ୍ଡେ ଆଷାଢ଼ ବୌଦ, ମୁହଁ ଦିଶେ ଶ୍ୟାମଳ ସୁନ୍ଦର। ଓଠକୁ ଆବୋରି ଅଛି ଧାରେ ସରୁ ସୁନାର ବିଜୁଳି, ସେ ଓଠ ବି ଦିଶେ ଚମତ୍କାର। ମୁହଁକୁ ଢାଙ୍କିଛି ଖଣ୍ଡେ ଆଷାଢ଼ ବୌଦ, ମୁହଁ ଦିଶେ ଶ୍ୟାମଳ ସୁନ୍ଦର। ଓଠକୁ ଆବୋରି ଅଛି ଧାରେ ସରୁ ସୁନାର ବିଜୁଳି, ସେ ଓଠ ବି ଦିଶେ ଚମତ୍କାର। ତୁମ ଭାବ ଶିହରଣ ନେଇ କୋରକିତ କଦମ୍ବର କଢ଼ି, ତୁମ ସୁବାସରୁ ଟିକେ ତନୁରେ ମାଖିବା ପାଇଁ ଲାଗେ ସତ ଫୁଲଙ୍କର ଧାଡ଼ି, ଲାଗେ ସତ ଫୁଲଙ୍କର ଧାଡ଼ି। ଗୁମାନ ଦିଶିଲେ ଦିଶ ଗମ୍ଭୀରାଠୁ ଅଧିକ ଗମ୍ଭୀର, ଗୁମାନ ଦିଶିଲେ ଦିଶ ଗମ୍ଭୀରାଠୁ ଅଧିକ ଗମ୍ଭୀର। ଅଭିମାନ ବୋଳି ହେଲେ ଦିଶ ଶ୍ରାବଣ ରାତିଠାରୁ ବହଳ ଅନ୍ଧାର, ଅଭିମାନ

0: ବୋଳି ହେଲେ ଦିଶ ଶ୍ରାବଣ ରାତି ଠାରୁ ବହଳ ଅନ୍ଧାର ନୀରବରେ ଛାତି ତଳେ ଯେଉଁ ଗୀତି ବାଜୁଥାଏ ଅନାହୁତ ସୁରେ ସେ ସୁରକୁ ଚୋରି କରି ବଂଶୀ ସାରା ବ୍ରଜ ଆନ୍ଦୋଳିତ କରେ ନୀରବରେ ଛାତି ତଳେ ଯେଉଁ ଗୀତି ବାଜୁଥାଏ ଅନାହୁତ ସୁରେ ସେ ସୁରକୁ ଚୋରି କରି ବଂଶୀ ସାରା ବ୍ରଜ ଆନ୍ଦୋଳିତ କରେ ସେ ସୁରକୁ ଚୋରି କରି ବଂଶୀ ସାରା ବ୍ରଜ ଆନ୍ଦୋଳିତ କରେ ବଙ୍କା ହସ ଧାର ଯେଉଁ ମୁହଁରେ ଲାଖିଛି ସେ ହସ ମୁହଁରେ ନୁହେଁ ଲୁଚି ଗୋପୀ ଅନ୍ତରେ ଲାଗିଛି ବଙ୍କା ହସ ଧାରେ ଯେଉଁ ମୁହଁରେ ଲାଗିଛି ସେ ହସ ମୁହଁରେ ନୁହେଁ ଲୁଚି ଗୋପୀ ଅନ୍ତରେ ଲାଗିଛି ନାଚୁଥାଅ ନଚାଅ ବି ଭାବେ ଭୋଳା ହୋଇ ନାଚୁଥାଅ ନଚାଅ ବି ଭାବେ ଭୋଳା ହୋଇ ସେ ମୁହଁକୁ ଥରୁଟିଏ ଦେଖିଲେ ଗୋସେଇ ଆଉ କିଛି ମନେ ପଡ଼େ ନାହିଁ ଆଉ କିଛି ମନେ ପଡ଼େ ନାହିଁ ମନେ ପଡ଼େ ନାହିଁ ସେତେବେଳେ ଜାନୁଯୋଡ଼ ହୋଇ ମାଗିବାକୁ ସାରା ସଂସାରର ଯେତେ ଅସରା ବିଭବ ମୁଁ ଖାଲି ପଣନ୍ତେ ସବୁ ଅଜାଡ଼ି ଦେବାକୁ ମନେ ପଡ଼େ ନାହିଁ ସେତେବେଳେ ଜାନୁଯୋଡ଼ ହୋଇ ମାଗିବାକୁ ସାରା ସଂସାରର ଯେତେ ଅସରା ବିଭବ ମୁଁ ଖାଲି ପଣନ୍ତେ ସବୁ ଅଜାଡ଼ି ଦେବାକୁ ତୁମ ଭାବ କରେ ମୋତେ ଛଳ ଛଳ ଆଖି ଓ ଅନ୍ତର ଛୁଇଁ ତୁମ ଭାବ କରେ ମୋତେ ଛଳ ଛଳ ଆଖି ଓ ଅନ୍ତର ଛୁଇଁ ତୁମକୁ ଦେଖିବା ବେଳେ ସବୁ କିଆଁ ଭୁଲି ହୋଇଯାଏ ଆଉ କିଛି ମନେ ପଡ଼େ ନାହିଁ ତୁମକୁ ଦେଖିବା ବେଳେ ସବୁ କିଆଁ ଭୁଲି ହୋଇଯାଏ ଆଉ କିଛି ମନେ ପଡ଼େ ନାହିଁ ତୃତୀୟ କବିତାର ଶିରୋନାମ କଳା ଦିଅଁ ବାରିଧିଏ ପୁଣ୍ୟ ଭିତରେ ବୁନ୍ଦାଏ ପାପର କାଳିମାଙ୍କୁ ବାନ୍ଧି ରଖିପାରିଛ ଲଳିତ ଠାଣିରେ ବୋଲି ତ ତୁମେ କଳା ଦିଅ ମୋର ବାରିଧିଏ ପୁଣ୍ୟ ଭିତରେ ବୁନ୍ଦାଏ ପାପର କାଳିମାଙ୍କୁ ବାନ୍ଧି ରଖିପାରିଛ ଲଳିତ ଠାଣିରେ ବୋଲି ତ ତୁମେ କଳା ଦିଅ ମୋର ଅଦ୍ୱିତୀୟ ଓଠଧାରେ ବନ୍ଦୀ କରିଛ ଚନ୍ଦ୍ରମାର ଦ୍ୱିତୀୟ ହସକୁ ମୁଖରେ ବିକଶିତ ପଦ୍ମର ବିମୋହିତ ରୂପକୁ ସମ୍ମୋହିତ ଚାହାଣିରେ ପଦ୍ମ ପଳାଶର ସମ୍ମିଳିତ ଦର୍ପିତ ଠାଣିକୁ ବୋଲି ତ ତୁମେ କଳା ଦିଅ ମୋର ତୁମେ ବାହୁ ଟେକିଦେଲେ ଦୁଃଖର ଡାଳ ଭାଙ୍ଗି ଭାଙ୍ଗି ପଡ଼େ ତୁମେ ବାହୁ ଟେକିଦେଲେ ଦୁଃଖର ଡାଳ ଭାଙ୍ଗି ଭାଙ୍ଗି ପଡ଼େ ତୁମ ଆଖି ତଟେ କାରୁଣ୍ୟ ବସା ବାନ୍ଧିଲେ ଲୁହର ସାଗରଟିଏ ଆପେ ଆପେ ରଚି ହୋଇଯାଏ ତୁମେ ଦିନଠି ନଥାଇ ଥାଅ ଦୈନ୍ୟରେ ସେମିତି ବିରାଜୁଥାଅ କାକୁସ୍ତିରେ ଯେତେ ଯେତେ ଅର୍ଥମୟତାକୁ ନେଇ ତୁମ ପରିଚୟ ମହକୁଛି ହୃଦୟର ଅଳିନ୍ଦ ନିଳୟ ଯେତେ ଯେତେ ଅର୍ଥମୟତାକୁ ନେଇ ତୁମ ପରିଚୟ ମହକୁଛି ହୃଦୟର ଅଳିନ୍ଦ ନିଳୟ ତୁମ ଆତ୍ମୀୟତା ବାସ ନେଇ ମଳୟ ଏତେ ମହକିତ ତୁମ ଅଙ୍ଗ ଛୁଆ ନେଇ ମହକନ୍ତି ଦୟଣା ଅତସୀ ତୁମ ଓଠ ସୁରକୁ ବଂଶୀତାର ସୁର ବୋଲି ଦାବି ରଖେ ତୁମରି ଚାହାଣି ଛୁଇଁ ଯେତେ ଆଶା ଯେତେ ସ୍ୱପ୍ନ ଅଙ୍କୁରି ଆସନ୍ତି ମହାର୍ଘ ପ୍ରସାଦ ପରି ହୃଦୟରୁ ହୃଦମାନଙ୍କୁ ପ୍ରସରି ଯାଆନ୍ତି ତୁମରି ଚାହାଣି ଛୁଇଁ ଯେତେ ଆଶା ଯେତେ ସ୍ୱପ୍ନ ଅଙ୍କୁରି ଆସନ୍ତି ମହାର୍ଘ ପ୍ରସାଦ ପରି ହୃଦୟରୁ ହୃଦମାନଙ୍କୁ ପ୍ରସରି ଯାଆନ୍ତି ତୁମେ ମଧୁକୁଞ୍ଜ କଳି ପ୍ରାୟ ଲଟେଇ ଯାଇଛ ହୃଦ ମନ୍ଦିର ବେଢ଼ାରେ ତୁମେ ମଧୁକୁଞ୍ଜ କଳି ପ୍ରାୟ ଲଟେଇ ଯାଇଛ ହୃଦ ମନ୍ଦିର ବେଢ଼ାରେ ଗହ ଗହ ଜୀବନ ବେଳାରେ ତୁମକୁ ଛୁଇଁ ଶବ୍ଦ କବିତା ପାଲଟେ ମହକ ପାଲଟେ ମଧୁ ତୁମକୁ ଛୁଇଁ ଶବ୍ଦ କବିତା ପାଲଟେ ମହକ ପାଲଟେ ମଧୁ ଅଭୟ ଯାଚୁଛି ତୁମ ବରାଭୟ ହାତ ଯାପର ସେ ବିଷାଦର ଅଗ୍ନିଶିଖା ଚିର ନିର୍ବାପିତ ଅଭୟ ଯାଚୁଛି ତୁମ ବରାଭୟ ହାତ ଯାପର ସେ ବିଷାଦର ଅଗ୍ନିଶିଖା ଚିର ନିର୍ବାପିତ ତୁମେ ପ୍ରଭୁ ଚିରକାଳ ମନର ମହକର ଅନୁରାଗର ଶବ୍ଦ ପୁଣି ଆବେଗର ତୁମେ ପ୍ରଭୁ ଚିରକାଳ ମନର ମହକର ଅନୁରାଗର ଶବ୍ଦ ପୁଣି ଆବେଗର ଏବେ ଏବେ ପାର ହୋଇ ସାତକୁଞ୍ଜ ସତର ସୋପାନ କେମିତି ଗମ୍ଭୀର ତୁମେ ନିଛାଟିଆ ଗମ୍ଭୀରାରେ ଦାରୁ ଦିଅ କଳା ଦିଅ ମୋର କେମିତି ଗମ୍ଭୀର ତୁମେ ନିଛାଟିଆ ଗମ୍ଭୀରାରେ ଦାରୁ ଦିଅ କଳା ଦିଅ ମୋର
1: ଶବ୍ଦର ସୀମା ଯେଉଁଠି ସରିଯାଏ ବୋଧହୁଏ ସେଇଠାରୁ ଆରମ୍ଭ ହୁଏ ଭକ୍ତିର ବିଶ୍ୱାସର ଭାଷା ଶ୍ରୀଜଗନ୍ନାଥଙ୍କୁ ନେଇ ସେମିତି ଆମ ସଭିଙ୍କର ଅସର ଅନୁଭବ ସାହିତ୍ୟ ପତ୍ରିକା ଲିପିକାର ଦ୍ୱିତୀୟ ପୃଷ୍ଠାରେ ଆପଣମାନଙ୍କ ପାଇଁ ରହିଛି ଗାଳ୍ପିକା ଶକ୍ତିପ୍ରଭା ମିଶ୍ରଙ୍କର ସେହିଭଳି କିଛି ଅନୁଭୂତି ସମ୍ବଳିତ ଗପଟିଏ ତେବେ ଗାଳ୍ପିକାଙ୍କ ଗପ ତ ଶୁଣିବା ହେଲେ ଆସନ୍ତୁ ତା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଚେତନା କେମିତି ତାଙ୍କ ସୃଜନକୁ ପ୍ରଭାବିତ କରିଛି ସେ ବିଷୟରେ ଦୁଇପଦ ଶୁଣିବା
2: ମୁଁ ହେଉଛି ପୁରୀ ଝିଅ ଜନ୍ମ ମୋର ସେଇଠି ଆଉ ପିଲାଟି ଦିନରୁ ମନ ହେଲା ମାନେ ଆମେ ଜଗନ୍ନାଥ ମନ୍ଦିରକୁ ଗଲୁ ଆମକୁ ଯେମିତି ଲାଗେ ଆମର ସିଏ ହେଉଛନ୍ତି ମାନେ ଠାକୁର କ'ଣ ଆମ ଘର ଲୋକ ଆମ ନିଜ ଲୋକ ଯୋଉଠିକି ବି ମୁଁ ଯାଏ ଯୋଉଠି ବି ମୁଁ ରୁହେ ଯେତେବେଳେ ବି ମୁଁ ଠାକୁରଙ୍କ କଥା ଭାବିଲେ ମାନେ ମୋତେ ସେଇ ବଡ଼ ବଡ଼ ଆଖି ସେଇ ଚକା ଆଖି ସେଇ ଚକା ନୟନ ସେଇ କାଳିଆ ସେଇ ଶ୍ରୀମୁଖ ଦେଖାଯାଏ ଚେତନା କଥା

ବା ତାଙ୍କର ବିଷୟରେ ଯୋଉ ଅନେକ କିଛି ସାହିତ୍ୟରେ ଆମେ ପଢୁଛୁ ବା ଜାଣୁଛୁ, ଏସବୁ ତ ଜ୍ଞାନର କଥା, ମୁଁ କହୁଛି ଭାବର କଥା। ମୋ ସହିତ ସେ ଏମିତି ଭାବରେ ଯୋଡ଼ି ହେଇକି ରହିଛନ୍ତି ଯେ ଯେତେବେଳେ ବାହାଘର ମୋର ହେଲା, ମୁଁ ଯେତେବେଳେ ଗଲି ବ୍ରହ୍ମପୁର, ସେତେବେଳେ ମତେ ମନ ଦୁଃଖ ହେଲା ଯେ ମୁଁ ପୁରୀ ଛାଡ଼ିକିରି କାହିଁକି ଗଲି, ମତେ ଜଗନ୍ନାଥ କାହିଁକି ଦୂରକୁ ପଠେଇଦେଲେ। ଏମିତି କିଛି ଭାବ, ଏମିତି କିଛି ଆପଣାପଣ ତାଙ୍କ ସହିତ ଏତେ ମାତ୍ରାରେ ଯୋଡ଼ି ହେଇଛି ଯେ ସେଇ ଜିନିଷ ବର୍ତ୍ତମାନ ସାହିତ୍ୟ ଭାବରେ ବାହାରୁଛି। ଆମେ ଯେତେବେଳେ ସାହିତ୍ୟ ଭିତରେ ଲେଖାଲେଖି କରୁଛୁ, ଜଗନ୍ନାଥଙ୍କ ଉପରେ ମୁଁ ପ୍ରାୟ 100 ପାଖାପାଖି କବିତା ଲେଖିଛି, ମାନେ ଜଣାଣ ଲେଖିଛି, ଯଦିଓ ବହି ଭାବରେ ସେଟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି, କିନ୍ତୁ ଲେଖିଛି। ଆଉ ଆଉ ଗୋଟିଏ କଥା ବି କହିବି ଯେ ତାଙ୍କର ଯୋଉ ଭଜନ, ଭିକାରୀ ବଳ ଯୋଉ ଭଜନ ଗୁଡିକ ଗାଆନ୍ତି, କାରଣ ଆମ ସମୟରେ ଆମେ ଦେଖିଛୁ, ମୁଁ ସ୍କୁଲରେ ପାଠ ପଢିଲା ବେଳେ ଭିକାରୀ ବଳ ସେତେବେଳେ ଭଜନ ସବୁ ଗାଆନ୍ତି, ସେ ମୋର ଭାରି ପ୍ରିୟ। ତେଣୁ ଜଗନ୍ନାଥଙ୍କର ଗୋଟେ ଜଣାଣ ଯଦି ମୁଁ ଶୁଣିଲି, ମାନେ ତାକୁ ହିଁ ମୁଁ ଗୁଣୁଗୁଣୁ ଥାଏ ଅନେକ ଦିନ ପର୍ଯ୍ୟନ୍ତ। ଜଗନ୍ନାଥ ମନରେ ଅଛନ୍ତି, ଭିତରେ ହିଁ ଅଛନ୍ତି, ତେଣୁ ଯେତେବେଳେ ମୁଁ ଲେଖିବାକୁ ବସେ ସେତେବେଳେ ମୋ ସୃଜନ ଭିତରେ ନିଶ୍ଚିତ ଭାବରେ ଜଗନ୍ନାଥ ଆସିଯାଆନ୍ତି। ତେଣୁ ତାଙ୍କୁ ହିଁ ନେଇକରି ହିଁ ସବୁକିଛି ଚାଲିଛି, ମତେ ଲାଗେ ତାଙ୍କର ଆଶୀର୍ବାଦରେ ହିଁ ସବୁକିଛି ହିଁ ଘଟୁଛି। ମହାପ୍ରସାଦ ଶାନ୍ତା ଆଉ ସୌରଭ ହାଇଦ୍ରାବାଦ ଆସିବାର ପ୍ରାୟ 6 ମାସ ହୋଇଯାଇଥାଏ। ଶାନ୍ତା ପୁରୀ ଝିଅ, ପିଲାଟି ଦିନରୁ ବଡ଼ ଦେଉଳକୁ ଯାଇ 3 ଠାକୁରଙ୍କୁ ଦର୍ଶନ କରିବା, ମନ୍ଦିର ବେଢ଼ା ପରିଭ୍ରମଣ କରିବା ଆଉ ଅଭଡ଼ା ଖାଇବା ତାର ପ୍ରିୟ। ଆଜି ବି ପିଲାଦିନ କଥା ମନେ ପଡ଼ିଗଲେ ସେ ଛୋଟ ଛୁଆଟିଏ ପାଲଟିଯାଏ। ମନେ ପଡ଼ିଯାଏ ଆନନ୍ଦ ବଜାରର ସିମେଣ୍ଟ ଉପରେ ବସି ସବୁଜ କଦଳୀ ପତ୍ର ଉପରେ ଗରମ ଗରମ ଅନ୍ନ, ମିଠା ଡାଲି, ଶାଗ, ମହୁର ବେସର ଆଉ ତା ସହିତ କଟା ଲେମ୍ବୁ, ଲୁଣ, କଞ୍ଚାଲଙ୍କା ମନ୍ଥି ପେଟ ଭରି ମହାପ୍ରସାଦ ଖାଇବାର ସେ ମହାର୍ଘ ମୁହୂର୍ତ୍ତ ସବୁ, ଏସବୁ କଥା ମନେ ପଡ଼ିଗଲେ ଶାନ୍ତାର ଦେହ ମନ ରୋମାଞ୍ଚିତ ହୋଇଉଠେ, ମନ ଭିତରେ ନାଚି ଉଠେ ସେଇ କଳାଶ୍ରୀମୁଖ। ଭାବର ଠାକୁର ଲୀଳାମୟ ଜଗନ୍ନାଥ ଭକ୍ତଠାରେ କେତେ ଯେ ଭାବ ଲଗାଇଥାଏ ତାହା ତାକୁ ହିଁ ଜଣା। ଭାରତର 4 ଧାମରୁ ଗୋଟିଏ ଧାମ ପୁରୀରେ ବସିଥିବା ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ବଡ଼ ବଡ଼ ଆଖି ଧରି ସେ ଯେଉଁ ମନ୍ଦିରରେ ବସିଛନ୍ତି ତାର ନାଁ ବଡ଼ଦେଉଳ। ଆଷାଢ଼ ମାସର ଶୁକ୍ଳ ଦ୍ୱିତୀୟାରେ ନନ୍ଦିଘୋଷ ରଥ ଉପରେ ବିରାଜମାନ ହୋଇ ଭାଇ ଭଉଣୀଙ୍କ ସହିତ ସେ ଯେଉଁ ଦାଣ୍ଡ ଉପରେ ଜନ୍ମବେଦୀକୁ ଯାଇଥାନ୍ତି ସେ ଦାଣ୍ଡର ନାଁ ବଡ଼ଦାଣ୍ଡ, ଆଉ ତାଙ୍କ ପ୍ରସାଦର ନାଁ ମହାପ୍ରସାଦ। 6 ମାସ ହେଲାଣି ସେଇ ଠାକୁରଙ୍କୁ ଟିକିଏ ଦେଖିପାରୁନି ଭାବି ମନ ଦୁଃଖ କରି ବସିଥିବା ବେଳେ ଦିନେ ଅଫିସରୁ ଫେରି ସୌରଭ କହିଲେ, ଶାନ୍ତା ଏଠି ହାଇଦ୍ରାବାଦରେ ଗୋଟିଏ ଜଗନ୍ନାଥ ମନ୍ଦିର ଅଛି, ଆସନ୍ତାକାଲି ଶନିବାର ଅଫିସ ଛୁଟି, କାଲି ସେଠିକୁ ଯାଇ ବୁଲି ଆସିବା, ସେଠି ତୁମେ ବହୁତ ଓଡ଼ିଆ ଲୋକଙ୍କୁ ଭେଟିବ। ଶାନ୍ତାର ଖୁସି ଆଉ କହିଲେ ନ ସରେ। ହାଇଦ୍ରାବାଦ ଆସିବା ଆଗରୁ ସୌରଭଙ୍କ ପାଖରୁ ସେ ଶୁଣିଥିଲା ଏଇ କ୍ୟାମ୍ପସରେ କେହି ଓଡ଼ିଆ ଲୋକ ନଥିବା କଥା। ଭାବିଥିଲା ମଣିଷଟିଏକୁ ମଣିଷଟିଏର ସାଥ ଦରକାର, ନିଜ ଜାଗା ନିଜ ଭାଷାର ଲୋକ ମିଳିଲେ କ'ଣ ଜୀବନ ଆଗକୁ ବଢ଼ିବ, କିନ୍ତୁ ଏଠି ଆସି ରହିବା ପରେ ସେ ନିଜ ଲୋକଙ୍କର ଅଭାବ ଅନୁଭବ କଲା। ପଡ଼ୋଶୀମାନଙ୍କ ସହିତ ସେ ମନଖୋଲା କଥାବାର୍ତ୍ତା କରିପାରୁନଥିଲା, କାରଣ ଏଠି ଅଧିକାଂଶ ଲୋକ ତେଲୁଗୁ, ତାମିଲ, କେରଳୀ ଆଉ କନ୍ନଡ଼ ଭାଷାର ଥିଲେ, ଯେଉଁମାନେ ହିନ୍ଦୀ ବି ବୁଝୁନଥିଲେ। ଓଡ଼ିଆ ଲୋକଟିଏ ସହିତ ମିଶି ତା ସହିତ ଓଡ଼ିଆରେ କଥା ଟିକିଏ ହେବା ପାଇଁ ଶାନ୍ତାର ମନ ବିକଳ ହେଉଥିବା ବେଳେ ଜଗନ୍ନାଥ ମନ୍ଦିର ଯିବା କଥା ଶୁଣି ସେ ଖୁସିରେ ନାଚି ଉଠିଲା। ସଂଯୋଗକୁ ପରଦିନ ଏକା ସାଥିରେ ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଆଉ ମହାବୀର ଜୟନ୍ତୀ ପଡ଼ୁଥିବାରୁ ଅନେକ ଓଡ଼ିଆ ଭକ୍ତ ସେଦିନ ମନ୍ଦିରରେ ଠୁଳ ହୋଇଥିଲେ। କିଛି ଲୋକଙ୍କ ସହିତ ଶାନ୍ତା କଥାବାର୍ତ୍ତା କଲା, ମନ୍ଦିରର ପୂଜା ପଣ୍ଡାଙ୍କ ସହିତ ଓଡ଼ିଆରେ କଥା ହେଉଥିବା ବେଳେ ଶାନ୍ତାକୁ ମନେ ହୋଇଥିଲା ସେ ଏବେ ଓଡ଼ିଶାରେ ଅଛି। ମନ୍ଦିରରେ ପଣା ପିଇ ଛତୁଆ ଖାଇ ଫେରିବା ବେଳେ ଶାନ୍ତା କିଛି ଶୁଖିଲା ଭୋଗ କିଣି ଆଣିଲା ଘର ପାଇଁ। ଘର ପାଖରେ ଗାଡ଼ିରୁ ଓହ୍ଲେଇଲା ବେଳେ ଭେଟ ହୋଇଗଲା ମିସେସ୍ ଭେଙ୍କଟରମଣାଙ୍କ ସହିତ। ଶାନ୍ତାକୁ ଦେଖି ସେ କହିଲେ, ଟୁଡେ ଇଜ୍ ୟୋର୍ ନ୍ୟୁ ଇୟର? ଶାନ୍ତା ଆଶ୍ଚର୍ଯ୍ୟ ହୋଇ କହିଲା, ଆପଣ କେମିତି ଜାଣିଲେ ମ୍ୟାମ୍? ସେ ହସି ହସି କହିଲେ, ଆଇ ହାଡ୍ ୱାନ୍ ଓରିଆ ଫ୍ରେଣ୍ଡ, ଫ୍ରମ୍ ହର୍ ଆଇ ନୋ ଏବାଉଟ୍ ପୁରୀ, ଜଗନ୍ନାଥ ଆଣ୍ଡ ମହାପ୍ରସାଦ। ଶାନ୍ତା ଖୁସି ହେଇ କହିଲା, ମୋ ଘର ହେଉଛି ପୁରୀ। ଓହ୍, ଦେନ୍ ୟୁ ଆର୍ ଭେରି ଲକି, ଇଫ୍ ୟୁ ଡୋଣ୍ଟ ମାଇଣ୍ଡ, କହି ରହିଗଲେ ମ୍ୟାଡାମ୍। ଶାନ୍ତା କହିଲା, କୁହନ୍ତୁ ନା ମ୍ୟାଡାମ୍। ସେ ଟିକିଏ ସହଜ ହୋଇ କହିଲେ, ଇଜ୍ ଇଟ୍ ପସିବଲ୍ ଫର୍ ୟୁ ଟୁ ବ୍ରିଙ୍ଗ୍ ସମ୍ ମହାପ୍ରସାଦ ଫର୍ ମି? ଶାନ୍ତା ହସି ଦେଇ କହିଲା, ନିଶ୍ଚୟ ମ୍ୟାମ୍।

ରବି ଚାହୁଁଥିଲେ ମହାପ୍ରସାଦ କିଛି ଆଣି ତାଙ୍କ ଅଫିସରେ ବାଣ୍ଟିବେ। ମୁଁ ତାଙ୍କୁ କହିଦେବି ସେ ମିଷ୍ଟର ଭେଙ୍କଟରମଣାଙ୍କୁ ଟିକେ ଅଧିକ ମହାପ୍ରସାଦ ଦେବେ। ହାଇଦ୍ରାବାଦର ଜଗନ୍ନାଥ ମନ୍ଦିର ବୁଲିଲା ବେଳେ ଶାନ୍ତା ମନରେ ଯେଉଁ ଖୁସି ଥିଲା ଅଚାନକ ତାହା ପାଣି ଫୋଟକା ଭଳି ଉଭେଇଗଲା। ଛୋଟ ଛୁଆଟିଏ ପରି ମୁହଁ ଶୁଖାଇ ଶାନ୍ତା କହିଲା, ସୌରଭ ଚାଲ ଭୁବନେଶ୍ୱର ଯିବା, ପୁରୀ ଯାଇ ଜଗନ୍ନାଥଙ୍କୁ ଦେଖିବା, ଆଉ ମହାପ୍ରସାଦ ଖାଇବାକୁ ମୋର ଭାରି ଇଚ୍ଛା ହେଉଛି। ସୌରଭ କହିଲେ, ଜଗନ୍ନାଥଙ୍କୁ ପରା ଦେଖିଲ? ଶାନ୍ତା ଉତ୍ତର ଦେଲା, ହଁ ଯେ, ମୋତେ ପୁରୀରେ ଜଗନ୍ନାଥଙ୍କୁ ଦେଖିବାକୁ ଇଚ୍ଛା ହେଉଛି। ଭାବର ଠାକୁର ଜଗନ୍ନାଥ, ତାଙ୍କଠାରେ ଯିଏ ଥରେ ଭାବ ଲଗେଇ ଦିଏ ସେ ତାକୁ ଯୋଜନ ଯୋଜନ ଦୂରରୁ ଟାଣି ଆଣନ୍ତି ନିଜ ପାଖକୁ। ଶାନ୍ତା ମନର ଏହି ଇଚ୍ଛାକୁ ପୂରଣ କରିବାକୁ ବୋଧହୁଏ ଜଗନ୍ନାଥ ଚାହିଁଲେ କି କ'ଣ, ଦୁଇ ଦିନ ପରେ ଅଚାନକ ଅଫିସ କାମରେ ସୌରଭଙ୍କୁ ଭୁବନେଶ୍ୱର ଯିବାକୁ ପଡ଼ିଲା। ଖବରଟି ଶୁଣିବା କ୍ଷଣି ଶାନ୍ତା ଦୁଇ ଗୋଡ଼ ଟେକି ନାଚି ଉଠିଲା, ହାତ ଯୋଡ଼ି ପ୍ରଭୁଙ୍କୁ କହିଲା, କାଳିଆରେ, କେତେ ଦିନ ପରେ ମୁଁ ତୋତେ ଦେଖିବାକୁ ଯାଉଛି, ମୋତେ ଟିକେ ମନ ପୁରାଇ ଦର୍ଶନ ଦେବୁ। ଏଥର ଶାନ୍ତାର ମନ ଭାରି ଖୁସି ଥିଲା। ଅଚାନକ ମନ୍ଦିର ପ୍ରାଙ୍ଗଣରେ ବି ତାର ଦେଖା ହୋଇଗଲା ତା ପିଲାବେଳର ସାଙ୍ଗ ଜଗତା ସହିତ। ପତଳା ହୋଇ ଏଡ଼ିକି ଟିକିଏ ପିଲା ଥିଲା ସିଏ, ଏବେ ମୃଦଙ୍ଗ ଭଳି ପେଟ କାଢ଼ି ସାମ୍ନାକୁ ଆସି ତାକୁ ପଚାରିଥିଲା, ମୋତେ ଚିହ୍ନି ପାରୁଛୁ? କହିଲୁ ମୁଁ କିଏ? ଭାଗ୍ୟ ଭଲ, ଶାନ୍ତାର ସୁଆର ସେବକ ଗୋଷ୍ଠୀରୁ ଆଉ କେହି ଚିହ୍ନାଜଣା ସାଙ୍ଗ ନଥିଲେ। ଜଗତା ହିଁ ଗୋଟିଏ ପିଲା ଥିଲା ଯିଏ ଖୁବ୍ ପରୋପକାରୀ ଆଉ ସ୍ନେହୀ। ଶାନ୍ତା କହିଲା, ହଇରେ ଜଗତା, କେତେ ବର୍ଷ ପରେ ତୋତେ ଦେଖୁଛି ରେ, ତୁ ଚିହ୍ନା ଦେଇଦେଲୁ, ଭଲ କଲୁ, ମୁଁ ତ ଜମା ଚିହ୍ନି ପାରିନଥାନ୍ତି ତୋତେ। ଜଗତା କହିଲା, ତୁମ ଦୁଇ ଭଉଣୀଙ୍କ ମୁହଁର କାଟ ଏକାଭଳି ହୋଇନଥିଲେ ମୁଁ ବି ତତେ କୋଉ ଚିହ୍ନି ପାରିଥାନ୍ତି ଯେ। ତୋ ଭଉଣୀ ତ ମୋ ହାତରେ ମନ୍ଦିରର ସବୁ କାମ କରାଏ, ତାଠାରୁ ଶୁଣିଥିଲି ତୋ କଥା। ଦୁହେଁ କିଛି ସମୟ ଏମିତି କଥାବାର୍ତ୍ତା କରିବା ପରେ ଜଗତା କହିଲା, ଚାଲେ ଆଜି ତୋତେ ରତ୍ନ ସିଂହାସନ ପାଖକୁ ନେଇ କାଳିଆର ଆଜ୍ଞାମାଳ ଆଣିଦେବି। ଜଗତା ପାଇଁ ସେଦିନ ମନ୍ଦିରରେ ତିନି ବିଗ୍ରହଙ୍କର ଦର୍ଶନ ଖୁବ୍ ସୁନ୍ଦର ଭାବରେ ହେଲା। ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରି ମନ ଆଉ ଆତ୍ମା ଶାନ୍ତି ହୋଇଗଲା ଶାନ୍ତାର। ଜଗତାକୁ ସେ କହିଲା, ହାଇଦ୍ରାବାଦ ନେବା ପାଇଁ କିଛି ଶୁଖିଲା ଭୋଗ ଆଣିଥାନ୍ତି। ତା ପାଟିରୁ କଥା ଛଡ଼େଇ ନେଇ ଜଗତା କହିଲା, ତୁ କେତେ ଦିନ ରହୁଛୁ ଏଠି? କହିବୁ ଯଦି ତୋ ପାଇଁ ମୁଁ ଭଲ ଘିଅରେ ଖଜା ତିଆରି କରି ତାକୁ ଭୋଗ କରି ଆଣିବି। ଭଲ ଖଜା କଥା ଶୁଣି ଶାନ୍ତାର ଖୁବ୍ ଲୋଭ ହେଲା, କାରଣ ସେ ଜାଣିଥିଲା ବରାଦ ଦିଆ ଖଜାର ସ୍ୱାଦ ନିଆରା। ପର୍ସରୁ 500 ଟଙ୍କିଆ ନୋଟ୍ ଦୁଇଟି ବାହାର କରି ତାକୁ ଜଗତା ହାତକୁ ବଢ଼ାଇ ଦେଇ କହିଲା, ହଉ ରଖ ପଇସା, କିନ୍ତୁ ମୋ ଘର ପୂଜା ପାଇଁ କିଛି ଅମୁଣିଆ ଖଜା ବି ବାନ୍ଧି ରଖିବୁ। କାନ୍ତାକୁ ଦେଇଦେଲେ ସେ ତା ପୁଅ ହାତରେ ମୋ ପାଖରେ ପହଞ୍ଚେଇଦେବ। ଜଗତା ଦେଇଥିବା ଭୋଗକୁ କାନ୍ତା ଭୁବନେଶ୍ୱର ପଠାଇଦେଲା। ଏବେ ଫେରିବାର ନିର୍ଦ୍ଦିଷ୍ଟ ଦିନ ଆସି ପହଞ୍ଚିଗଲା। ସେଦିନ 6:55 ଥିଲା ସୌରଭ ଆଉ ଶାନ୍ତାଙ୍କର ଫ୍ଲାଇଟ୍। ଜିନିଷପତ୍ର ପ୍ୟାକିଂ କରି ଦୁହେଁ 2 ଘଣ୍ଟା ଆଗରୁ ବାହାରି ପଡ଼ିଲେ ଏୟାରପୋର୍ଟ। ଫ୍ଲାଇଟ୍ରେ ସୌରଭକୁ କହିଥିଲା ଶାନ୍ତା, ଏଥର ତୁମ ଅଫିସରେ ପ୍ରସାଦ ବାଣ୍ଟିଦେବ, ଜଗତା ବଢ଼ିଆ ଖଜା ଦେଇଛି। ହଁ, ମନେ ପକେଇ ମିଷ୍ଟର ଭେଙ୍କଟରମଣାଙ୍କୁ ଟିକେ ଅଧିକ ଦେବ, ମ୍ୟାଡାମ୍ ମୋତେ କହିଥିଲେ ତାଙ୍କ ପାଇଁ ମହାପ୍ରସାଦ ଆଣିଦେବାକୁ। ସେଠି ବି ସମସ୍ତେ ଜାଣନ୍ତୁ ଆମ ଜଗନ୍ନାଥଙ୍କ ବିଷୟରେ, 60 ଭୋଗ ଖାଉଥିବା ଆମ ଠାକୁର ଏମିତି ସେମିତି ଦିଅ ନୁହନ୍ତି, ମ ସାରା ଜଗତର ନାଥ ଜଗନ୍ନାଥ ସିଏ। 2 ଘଣ୍ଟା ଭିତରେ ସୌରଭ ଆଉ ଶାନ୍ତା ତାଙ୍କ ହାଇଦ୍ରାବାଦ କ୍ୱାର୍ଟର ଘରେ ପହଞ୍ଚିଗଲେ। ଘରେ ପହଞ୍ଚିବା ପରେ ସୌରଭ ଜଲ୍ଦି ଜଲ୍ଦି ଅଫିସ ବାହାରୁଥିବା ବେଳେ ଶାନ୍ତା ସବୁଠାରୁ ବଡ଼ ଭୋଗ ପୁଡ଼ିଆଟିକୁ ସ୍ୱାମୀଙ୍କ ହାତକୁ ବଢ଼ାଇଦେଲା। ସୌରଭ କହିଲେ, କାହିଁକି ଏତେ ଦେଉଛ, କିଛି ଘର ପାଇଁ ବି ରଖ। ଶାନ୍ତା ହସିଦେଇ କହିଲା, ଘରେ ପୂଜା କରିବି ବୋଲି ଆହୁରି ଗୋଟେ ପୁଡ଼ିଆ ରଖିଛି ମ, ଅଫିସରେ ତୁମର ଏତେ ଲୋକ ଅଛନ୍ତି, ବାଣ୍ଟିଲେ ଜଣ ଜଣଙ୍କ ଭାଗରେ ଏମିତି କେତେ ପଡ଼ିବ କି? ହଉ ଦିଅ କହି ଭୋଗ ଡାଲାଟିକୁ ଗାଡ଼ିରେ ଥୋଇ ସୌରଭ ଅଫିସ ପଳେଇଲେ। ସନ୍ଧ୍ୟାରେ ଘରକୁ ଫେରିବା ବେଳେ ଶାନ୍ତା ପଚାରିଲା, ଭୋଗ ବାଣ୍ଟିଲ? ସୌରଭ କହିଲେ, ସାର୍ ଆଜି ଛୁଟିରେ ଥିଲେ, କେତେ ଥର ସେ କହିଛନ୍ତି ପୁରୀରୁ ମହାପ୍ରସାଦ ଆଣିବାକୁ, ଆଜି ସେ ନଥିବା ବେଳେ ବାଣ୍ଟିବା ଠିକ୍ ମନେ କଲିନି ମୁଁ, ଭାଗ୍ୟ ଭଲ ତଳୁ ସୁବାରାଓ ମୋତେ ଆଗୁଆ କହିଦେଲା, ଶୁଖିଲା ଭୋଗ ତ ଖରାପ ହେବନି, ଆସନ୍ତାକାଲି ନିଶ୍ଚୟ ଦେଇଦେବି। ପରଦିନ ସୌରଭ ତାଙ୍କର ହେଡ୍ ଅଫିସରୁ MD ଆସୁଛନ୍ତି, ଆଉ ତା ପରଦିନ ଅଫିସ କାମରେ ତାଙ୍କୁ କିଛି ଦିନ ବାହାରକୁ ଯିବାକୁ ପଡୁଛି କହିବାରୁ ଭୋଗ ସେମିତି ଘରେ ରହିଗଲା। ଏପଟେ ଶାନ୍ତାର ଘର ପୂଜା ପାଇଁ ଭୋଗ ଦରକାର ପଡ଼ିବାରୁ ସେ ଭୋଗ ନ ହୋଇଥିବା ଖଜା ପୁଡ଼ିଆକୁ ଖୋଲିବାକୁ ଯିବାବେଳେ କାନ୍ତାର ଫୋନ୍ ଆସି ପହଞ୍ଚିଲା। କାନ୍ତା ପଚାରିଲା,
ନାନୀ।

0: ଭୋଗ ଠିକ୍ ଥିଲା ତ? ସାନ୍ତା କହିଲା, ତୋ ଭିଣୋଇଙ୍କ ଅଫିସରେ ତ ନିତି ଗୋଟେ ଗୋଟେ ଅସୁବିଧା ଚାଲିଛି ଯେ ସେ ଭୋଗକୁ ସେମିତି ଘରେ ଥୋଇଛନ୍ତି। ମୁଁ ଆଜି ଆର ପୁଡ଼ିଆଟି ଖୋଲୁଛି ଘର ପୂଜା ପାଇଁ। କାନ୍ତା କହିଲା, କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ତୋତେ କହିବାକୁ ପୁରା ଭୁଲି ଯାଇଛି ଲୋ। ବଡ଼ ଭୋଗେଇଟା ଅମୁଣିଆ ଖଜା, ଆଉ ତାଠୁ ଟିକିଏ ଯୋଉଟା ଛୋଟ ସେଇଟା ମହାପ୍ରସାଦ। ସାନ୍ତା ଟିକେ ବିରକ୍ତ ହୋଇ କହିଲା, ଏ କଥା ତୁ ମୋତେ ଆଗରୁ କହିବୁନି? ତୁ ଫୋନ୍ କରିବାକୁ ଆଉ ଅଳ୍ପ ସମୟ ଡେରି କରିଦେଇଥିଲେ ମୁଁ ତ ମହାପ୍ରସାଦକୁ ଘର ଠାକୁରଙ୍କୁ ପୂଜା କରିଦେଇଥାନ୍ତି। କାନ୍ତା କହିଲା, ଜଗତା ନନା ଆଜି ଆମ ଘରକୁ ଆସିନଥିଲେ ତୋତେ ଏକଥା କହିବାକୁ ମୋର କୋଉ ମନେ ପଡ଼ିଥାନ୍ତା ଯେ। ହଉ ଯା, ପୂଜା କରିନୁ ମାନେ ଏ ଯାଏଁ ତ ତୁ କିଛି ଖାଇନଥିବୁ, ଆମେ ପରେ କଥା ହେବା କହି ସେ ଫୋନ୍ କାଟିଦେଲା। ନିଜ ଫୋନ୍କୁ ତଳେ ଥୋଇଦେଇ ସାନ୍ତା ଦୁଇଟି ଯାକ ପୁଡ଼ିଆକୁ ତାଟକା ହୋଇ ଚାହିଁ ରହିଲା ଢେର ବେଳ। ନିଜକୁ ପ୍ରଶ୍ନ କଲା, ତାହେଲେ ଆସିବା ଦିନଠୁ ମହାପ୍ରସାଦ କହି ସେ ଯେଉଁ ପୁଡ଼ିଆକୁ ସୌରଭକୁ ବାଣ୍ଟିଦେବାକୁ କହୁଥିଲା ତାହା ଥିଲା ଅମୁଣିଆ ଖଜା? ଏଇଥିପାଇଁ କ'ଣ ଗୋଟିଏ ପରେ ଗୋଟିଏ କାରଣକୁ ସାମ୍ନାକୁ ଆଣି ଅପୂଜା ଖଜାକୁ ମହାପ୍ରସାଦ ନାଁରେ ବାଣ୍ଟିବାକୁ ଦେଲା ନାହିଁ ଜଗା? ଏତେ ଦୂରରେ ରତ୍ନ ସିଂହାସନର ଗମ୍ଭୀରୀ ଭିତରେ ବସି ସେ ଜାଣିଦେଲା ତାକୁ ଭଲ ପାଉଥିବା ତାର ଗୋଟେ ଅକିଞ୍ଚନ ଭକ୍ତ ଅଜାଣତରେ ଏକ ବଡ଼ ଭୁଲ କରିବାକୁ ଯାଉଛି। ଭକ୍ତର ସମ୍ମାନକୁ ତଳେ ପକେଇବାକୁ ଦେବନି ବୋଲି ଶେଷ ଅସ୍ତ୍ର ଭାବରେ ସେ ଜଗତାକୁ ବି କାନ୍ତା ଘରକୁ ପଠାଇଦେଲା, ଯାହାଫଳରେ ଭୁଲି ଯାଇଥିବା କଥାଟି କାନ୍ତାର ପୁଣି ଥରେ ମନେ ପଡ଼ିଯିବ। ଆଜି ଯାଏଁ ତ ଜଗନ୍ନାଥଙ୍କର ମହିମା ବିଷୟରେ ସେ ବହୁତ କଥା ଶୁଣିଥିଲା, ଜାଣିଥିଲା ଭକ୍ତ ଡାକିଦେଲେ ଭାବ ବିନୋଦିଆ କଳା ଠାକୁର ଓ କରେ, କିନ୍ତୁ ଏମିତି ଏକ ଚମତ୍କାର ତା ନିଜ ଜୀବନରେ ଘଟିବ ଏ କଥାକୁ ସେ ଏ ଯାଏଁ ବିଶ୍ୱାସ କରିପାରୁନଥିଲା। ଭାବପ୍ରବଣ ହୋଇ ଦୁଇ ହାତ ଉପରକୁ ଉଠେଇ କାନ୍ଦି ଉଠିଲା ସାନ୍ତା। ପୂଜା ଭୋଗେଇଟିକୁ ମୁଣ୍ଡ ଉପରକୁ ଟେକି ନେଇ ତାକୁ ପୁଣି ମଥାରେ ଲଗାଇ କହିଲା, ହେ ଜଗନ୍ନାଥ, ତୁମେ ଆଜି ମୋର ଲାଜ ରଖିଦେଲ ପ୍ରଭୁ। ଅମୁଣିଆ ଖଜାକୁ ମହାପ୍ରସାଦ କହି ବାଣ୍ଟି ଦେଇଥିଲେ ମୋତେ କେତେ ପାପ ଲାଗିନଥାନ୍ତା ସତରେ।
1: ଆଜିର ସାହିତ୍ୟ ପତ୍ରିକାରେ ଭଉଣୀ ଆପଣମାନେ ଶୁଣିଲେ କବି ମିନତୀ ମିଶ୍ରଙ୍କର କେତୋଟି କବିତା ଏବଂ ଗାଳ୍ପିକା, ଶକ୍ତିପ୍ରଭା ମିଶ୍ରଙ୍କର ଗପ। ଭଉଣୀ, ଶ୍ରୀ ଜଗନ୍ନାଥ ଚେତନା ଆମକୁ ବିବିଧତା ଭିତରେ ଏକତା, ଭକ୍ତି ଭିତରେ ମାନବିକତା ଏବଂ ସଂସ୍କୃତି ଭିତରେ ସମନ୍ୱୟର ମହତ୍ତ୍ୱକୁ ଶିଖାଏ। ସେଥିପାଇଁ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା ଏକ ବିଷୟ ବୋଲି ନୁହେଁ, ବରଂ ଏକ ଜୀବନ ଦର୍ଶନ, ଏକ ଚିରନ୍ତନ ଚେତନାର ପ୍ରବାହ। ସୁତରାଂ ଯେପର୍ଯ୍ୟନ୍ତ ଓଡ଼ିଆ ଭାଷା ସାହିତ୍ୟ ଅଛି ସେ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ତାହାର ପ୍ରାଣସ୍ପନ୍ଦନ ହୋଇ ପ୍ରତ୍ୟେକ ଓଡ଼ିଆ ସାରସ୍ୱତ ସ୍ରଷ୍ଟାଙ୍କର ହୃଦୟରେ, ଭାଷାରେ, ତାଙ୍କର ସାହିତ୍ୟରେ ଚିରକାଳ ବିରାଜମାନ କରିଥିବେ। ଆଜିର ସାହିତ୍ୟ ପତ୍ରିକା ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ମର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତାହେଲେ ପୁଣି ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି

0: ପ୍ରତିରକ୍ଷା ଉତ୍ପାଦନ 2014 ମସିହାରେ 40,000 କୋଟି ଟଙ୍କା ରହିଥିବା ବେଳେ ଏବେ ଏହା ରେକର୍ଡ ପରିମାଣ 1,78,000 କୋଟି ଟଙ୍କାରେ ପହଞ୍ଚିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣକ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମ୍ୟାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ତିନି ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଦ୍ୱାରା ଆୟୋଜିତ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ସୁଶ୍ରୁତମ 2026 ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଭାରତ ସମେତ ଥାଇଲାଣ୍ଡ, ଇସ୍ରାଏଲ, ଅଷ୍ଟ୍ରେଲିଆ, ବ୍ରିଟେନ୍, ଶ୍ରୀଲଙ୍କା, ଇଣ୍ଡୋନେସିଆ, ନେପାଳ ଏବଂ ଗ୍ରୀସ୍ ଆଦି ରାଷ୍ଟ୍ରଗୁଡ଼ିକର ଆୟୁର୍ବେଦ କ୍ଷେତ୍ରର ଶିକ୍ଷାବିତ୍, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଅଂଶଗ୍ରହଣକାରୀ ଆୟୁର୍ବେଦ ଆଧାରିତ ଶଲ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ନେଇ ମତ ବିନିମୟ କରିଛନ୍ତି। ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଜୟପୁରସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ଜାମନଗରସ୍ଥିତ ଆୟୁର୍ବେଦ ଶିକ୍ଷା ଓ ପ୍ରତିଷ୍ଠାନ ଆଦିର ବିଶେଷଜ୍ଞ ଏବଂ ଅଧ୍ୟାପକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରୀ ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ଉପ ପୁଲିସ କମିଶନର ସଚିନ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ କିଛିଦିନ ଧରି ଶ୍ରୀ ୱାଙ୍ଗଚୁକ୍ ଯନ୍ତରମନ୍ତରରେ ଅନୁସରଣ କରୁଛନ୍ତି। ସଫଦରଜଙ୍ଗ ମେଡିକାଲ ହସ୍କିଟାଲର ଅଧୀକ୍ଷକ ଡାକ୍ତର ଚାରୁ ବାମ୍ବା କହିଛନ୍ତି, ଶ୍ରୀ ୱାଙ୍ଗଚୁକ୍ ନିରନ୍ତର ଡାକ୍ତରୀ ନିରୀକ୍ଷଣରେ ରହି ଚିକିତ୍ସା ପାଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଣେଠାରେ 16,700 କୋଟିରୁ ଅଧିକ ଟଙ୍କାର ତିନିଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଯାତ୍ରା ସମୟ ତଥା ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଟୋକିଓଠାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ଚୀନ୍ର ଚେ ୟୁଫେଇଙ୍କୁ ଭେଟିଥିଲେ, ତେବେ ଖେଳ ମଝିରେ ଚୀନ୍ର ପ୍ରତିଯୋଗୀ ଆହତ କାରଣରୁ ଓହରି ଯାଇଥିଲେ। ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମ୍ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30ରେ ମ୍ୟାଚ୍ ଆରମ୍ଭ ହେବ। ସ୍ୱେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30ରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଏବଂ ସ୍ୱେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶଯାନ ବିକ୍ରମ 1, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
1: Good afternoon.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଓ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଛନ୍ତି। ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ୍ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05ରେ ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜଡ଼ିତ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ଯୋଗାଇବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି।

କରିଛନ୍ତି। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି, ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ନାତକ କଳା ଶ୍ରେଣୀରେ 1,06,880 ଆସନ ଫାଙ୍କା ରହିଥିବାବେଳେ ବିଜ୍ଞାନ ଶ୍ରେଣୀରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତା 21-23 ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇ ପାରିବେ। ଚଳିତ ମାସ 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ 27 ତାରିଖରୁ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷାଫଳ ପ୍ରକାଶନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥା ସୁସଂହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସର୍ଭେ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରହିତ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅନୁମତି କିମ୍ବା ସ୍ୱୀକୃତି ନ ଥାଇ ଯଦି କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିବ ସେଗୁଡ଼ିକୁ ଚିହ୍ନଟ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ କିମ୍ବା ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସରକାରୀ ନିର୍ଦ୍ଦେଶାବଳୀ ଓ ଦିବ୍ୟାଙ୍ଗ ଅଧିକାର ଆଇନ 2016 ଅନୁଯାୟୀ ଅନୁମତି ଓ ସ୍ୱୀକୃତି ଲାଗି ଆବେଦନ କରିବାକୁ କୁହାଯିବ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର ନାମ, ଠିକଣା, ପରିଚାଳନାକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ଅନୁମତି ଏବଂ ସ୍ୱୀକୃତିପତ୍ର ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ରାଜ୍ୟରେ 35% ସ୍ୱତନ୍ତ୍ର ବିଦ୍ୟାଳୟ କୌଣସି ପଞ୍ଜୀକରଣ ନ ଥାଇ ପରିଚାଳିତ ହେଉଥିବା ଗତବର୍ଷ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏବେ ରାଜ୍ୟରେ 108 ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବାବେଳେ ସମସ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ନିୟମାବଳୀ ପାଳନ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋହାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 1,21,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଯୋଗଦେଇ କହିଛନ୍ତି, ବାଲ୍ୟ ବିବାହ ଆଇନଗତ ଅପରାଧ ସହିତ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ। ଜିଲ୍ଲାକୁ ଏକ ପ୍ରଗତିଶୀଳ ଓ ବାଲ୍ୟ ବିବାହ ମୁକ୍ତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ଭିଭିଭୂମି ପ୍ରକଳ୍ପକୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଧାରଣ

0: ଜୀବନକୁ ଅଧିକ ସହଜ ସୁବିଧାଜନକ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା 1 ଜାଗାରେ ରେକର୍ଡ କରାଯାଇଛି। ଅତି ପ୍ରବଳ ବର୍ଷା 9 ସ୍ଥାନରେ ରେକର୍ଡ କରାଯାଇଛି ଏବଂ ପ୍ରବଳ ବର୍ଷା 48 ସ୍ଥାନରେ ରେକର୍ଡ କରାଯାଇଛି। 21 22 23 ରାଜ୍ୟରେ କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ରହିବ, ପ୍ରବଳ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।
0: ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଠଗଡ଼ର ବିଭିନ୍ନ ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ, ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳ ପରୀକ୍ଷଣ। ସ୍ନାତକରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସତ୍ୟସ୍ମିତା ବେହେରା, ଉପସ୍ଥାପନାରେ ରଞ୍ଜିତା ପାତ୍ର।

0: ବିବାହ ବନ୍ଧନକୁ ସୁଦୃଢ଼ କରିବା ନିମନ୍ତେ ସମସ୍ତେ ଖୁବ୍ ତତ୍ପର ଥାନ୍ତି। ସବୁକିଛି ଠିକ୍ଠାକ୍ ଚାଲିଥିବା ବେଳେ ହଠାତ୍ ଯଦି ଜୀବନଧାରାର ଗତିପଥ ବଦଳିଯାଏ, ତାହେଲେ ଅତି ଆପଣାର ମଣିଷଟିଏ ବି ଅଚିହ୍ନା ଲାଗେ। ତାପରେ ଆରମ୍ଭ ହୁଏ ନାନା ପ୍ରକାରର ମାନସିକ ଅଶାନ୍ତି, ଶେଷରେ କଥାଯାଏ ଛାଡ଼ପତ୍ର ପର୍ଯ୍ୟନ୍ତ। ହଁ, ଏମିତି ଅନେକ ଘଟଣା ଘଟିଥାଏ ଆମରି ସମାଜରେ, ଅନେକ ପରିବାରରେ, ଆଉ ପରିଶେଷରେ ଆଇନ ଅଦାଲତର ଆଶ୍ରୟ ନେବାକୁ ପଡ଼େ। ଆଉ ସେତେବେଳେ ଖୋଜା ପଡ଼େ ବିବାହ ପରିଚୟ ପତ୍ରର ବା ବିବାହ ପଞ୍ଜୀକରଣର ପ୍ରମାଣପତ୍ର। ହେଲେ ଯଦି କିଛି ପ୍ରମାଣ ନଥାଏ, ତାହେଲେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସେଇଥିପାଇଁ ଯେମିତି ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ହେଉଛି ବା ପ୍ରମାଣପତ୍ର ରହୁଛି, ଠିକ୍ ସେମିତି ଆଉ ଗୋଟିଏ ପ୍ରମାଣପତ୍ର ହେଲା ବିବାହ ପଞ୍ଜୀକରଣ। ଏହି ବିବାହ ପଞ୍ଜୀକରଣ ଆଇନ ବିଷୟରେ ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ। ତାହେଲେ ଆଜି ଆସନ୍ତୁ ଜାଣିବା ଏହି ବିବାହ ପଞ୍ଜୀକରଣ ଆଇନ ବିଷୟରେ। ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆଇନଜୀବୀ ଶାଶ୍ୱତା ପଟ୍ଟନାୟକ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ବିବାହ ପରିଚୟ ପତ୍ର ବା ବିବାହ ପଞ୍ଜୀକରଣ, ଏହା କାହିଁକି କରିବା ନିହାତି ଜରୁରୀ ବୋଲି କୁହାଯାଉଛି?
2: ବିବାହ ପଞ୍ଜୀକରଣ ବା ଆପଣ ଯେଉଁଟା କହୁଛନ୍ତି ପରିଚୟ ବାଧ୍ୟତାମୂଳକ କରିବା ପାଇଁ ବି ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅଛି। କାହିଁକି ନିର୍ଦ୍ଦେଶ ଅଛି ନା, 2006 ସମସ୍ୟା ତ ଗୁଡ଼ାଏ ଆସୁଥିଲା। 2006 ସୁପ୍ରିମକୋର୍ଟରେ ଗୋଟେ କେସ୍ ଦାଖିଲ ହେଲା, ଜଣେ ଲେଡି ସୀମା ତାଙ୍କ ସ୍ୱାମୀ ଅଶ୍ୱିନୀ କୁମାର ଗେଷ୍ଟ କରିଥିଲେ, ତାଙ୍କର ଯେତେବେଳେ ବିବାହର ସମସ୍ୟା ଦେଖାଦେଲା ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ କହିଲେ ଯେ ଆମର ବାହାଘର ହେଇନାହିଁ, ସେ ମୋର ଲିଗାଲି ୱେଡେଡ୍ ୱାଇଫ୍ ନୁହନ୍ତି। ଏଇ ଯୋଉ ଜିନିଷ ଆସିଲା ଯେ ଯେତେବେଳେ ସ୍ୱାମୀମାନେ ମିଛ ପ୍ରତାରଣା ଦେଇକି ବାହା ହେଇଯାଉଥିଲେ, ତାପରେ ସ୍ତ୍ରୀମାନଙ୍କୁ
1: ହଇରାଣ
2: କରୁଥିଲେ, ତ୍ୟାଗ କରିଦେଉଥିଲେ, ସେତେବେଳେ ଜଣାପଡ଼ିଲା ଯେ ପଞ୍ଜୀକରଣଟା ନିହାତି ଦରକାର। ସେଥିଲାଗି ସୁପ୍ରିମକୋର୍ଟ 2006 ଗୋଟେ ନିର୍ଦ୍ଦେଶ ଦେଲେ ସବୁ ସେଣ୍ଟରକୁ ଆଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟମାନଙ୍କୁ କି ଆପଣମାନେ ଏଇଟାକୁ କମ୍ପଲସରି କରନ୍ତୁ। ଲ କମିଶନ ବି ତାଙ୍କର ରେକମେଣ୍ଡେସନ ଦେଲେ ଯେ ଯେମିତି ପ୍ରତି ମଣିଷର ଜନ୍ମ ମୃତ୍ୟୁ ଆମେ ପଞ୍ଜୀକରଣ କରୁଛେ, ସେମିତି ସେଠି ସେହି ଆକ୍ଟରେ ଟିକେ ସଂଶୋଧନ କରି ବିବାହଟା ପଞ୍ଜୀକରଣଟା ନିହାତି ଆବଶ୍ୟକ। କାହିଁକିନା ଏବେ ଦେଖାହଉଛି, ଆପଣ ଜାଣିଥିବେ, ବାହାଘରଟା ଗୋଟେ ସୋସିଆଲ ସ୍ୱୀକୃତି, ଗୋଟେ ସାମାଜିକ ସ୍ୱୀକୃତି। ଆମେ ଯେତେବେଳେ ବୈଦିକ ରୀତିରେ ବାହା ହଉଛେ, ନିଜ ନିଜ ରୀତିରେ ବାହା ହଉଛନ୍ତି, ସେଟା ଗୋଟେ ସୋସିଆଲ ସ୍ୱୀକୃତି ତାଙ୍କୁ ମିଳୁଛି। କିନ୍ତୁ ଗୋଟେ ଆଇନଗତ ସ୍ୱୀକୃତି ଯୋଉଟା ଲିଗାଲ ରାଇଟ୍ ଆମେ କହୁଛୁ, ସେଟା କୋଉଠି ଆସୁଛି? ଯେମିତି ରେଜିଷ୍ଟ୍ରେସନ କଲେ ଗୋଟେ ଲିଗାଲ ଡକ୍ୟୁମେଣ୍ଟ ରହିଲା ତମମାନଙ୍କ ପାଖରେ, ଗୋଟେ ସ୍ତ୍ରୀମାନଙ୍କ ପାଖରେ ହଉ, ସ୍ୱାମୀ ପାଖରେ ହଉ, ଯାହା ପାଖରେ ହଉ, ଗୋଟେ ଦମ୍ପତି ପାଖରେ ଗୋଟେ ଲିଗାଲ ଡକ୍ୟୁମେଣ୍ଟ ରହିଲା ଯେ ସେମାନେ ହଉଛନ୍ତି
1: ସ୍ୱାମୀ ଅବସ୍ଥିତ। ଯଦି କିଛି ଅସୁବିଧା ହୁଏ ତାହେଲେ ସେମାନେ ସେଟା ପ୍ରୁଫ କରିପାରିବେ।
2: ହଁ, ଯେମିତି ମୁଁ ଆପଣ କହିଲେ, ଧର ଆଜିକାଲି ତ ବହୁତ ମାତ୍ରାରେ ବିବାହର ସମସ୍ୟା ବଢ଼ିଯାଇଛି, ଯେତେବେଳେ ପ୍ରଥମେ ସ୍ୱାମୀ ସ୍ତ୍ରୀ ଯେତେବେଳେ କୋର୍ଟକୁ ଆସୁଛନ୍ତି ଆଇନର ସହାରା ନେଉଛନ୍ତି କୌଣସି ଅସୁବିଧା ପାଇଁ, ପ୍ରଥମ ବାଧା ତାଙ୍କ ପାଖରେ ହଉଛି ପ୍ରୁଫ କରିବା ଯେ ଆମେ ଇଏ ମୋର ସତରେ ସ୍ତ୍ରୀ କି ନାହିଁ। ତ ସେତେବେଳେ କ'ଣ କରିବେ, ସ୍ତ୍ରୀ ବୋଲି ପ୍ରୁଫ କରିବାକୁ ଆପଣ କ'ଣ କରିବେ, ପୁରୁଣା ଇନ୍ଭିଟେସନ ଖୋଜିବେ, ପୁରୁଣା ଫଟୋ ଖୋଜିବେ, ୱିଟନେସ୍ କୁ ସାକ୍ଷୀମାନଙ୍କୁ ଡାକିବେ। ଏହି ପଞ୍ଜୀକରଣ ଦ୍ୱାରା ବହୁତ କିଛି ଅସୁବିଧା ହଉଥିଲା। ପ୍ରଥମତଃ ଏହି ହର୍ଡଲଟା ପାସ୍ କରିବାକୁ ଯେ ସେ ମୋର ଲିଗାଲି ୱେଡେଡ୍ ୱାଇଫ୍ କି ନାହିଁ, କିନ୍ତୁ ପଞ୍ଜୀକରଣ କରିଦେଲେ କ'ଣ କି ଆପଣ ପାଖରେ ଗୋଟେ
1: ପରିଚୟ
2: ପତ୍ର ଭଳିଆ ରହିଲା, ତେଣୁ ସେ ପ୍ରଥମ ବାଧାଟା ଆପଣ ଅତିକ୍ରମ କରିଗଲେ। ତାପରେ ତେଣିକି ଆପଣଙ୍କର ମେଣ୍ଟେନାନ୍ସ କଥା ଉଠିଲା କି ଡିଭୋର୍ସ ହବ କି ଛୁଆ କଷ୍ଟଡି, ତା ପରକୁ ଆସିଲା।
1: ଆଜ୍ଞା, ଆପଣ ତ ଖୁବ୍ ସୁନ୍ଦର କଥାଟିଏ କହିଲେ ଯେ ବିବାହ ପଞ୍ଜୀକରଣ କରାଇ ନେବା ନିହାତି ଦରକାର। ଆମର ଶ୍ରୋତାଭଣୀମାନେ ନିଶ୍ଚୟ ଜାଣିବାକୁ ଇଚ୍ଛା କରୁଥିବେ ଏହି ପଞ୍ଜୀକରଣଟି କୋଉଠି କରାଯାଏ, ଏଥିପାଇଁ କିଛି ଦେୟ ଦେବାକୁ ପଡେ କି ନାହିଁ, ଏଥିପାଇଁ ସ୍ୱତନ୍ତ୍ର ଫର୍ମ ଅଛି କି ନାହିଁ, ଆଉ କ'ଣ କ'ଣ ସବୁ ଡକ୍ୟୁମେଣ୍ଟସ୍ ଦରକାର ସେ ବିଷୟ ଟିକେ କୁହନ୍ତୁ।
2: ପଞ୍ଜୀକରଣ ନିମନ୍ତେ ଆପଣଙ୍କର ନିହାତି ଗୋଟେ ଆପ୍ଲିକେସନ ଫର୍ମ ଅଛି, ଯୋଉଟାକୁ ସମସ୍ତେ ଦିଜନ ଯାକ ଫିଲ୍ଅପ୍ କରିବେ। ଆପଣମାନେ ତ ଆଗତ ଆପଣଙ୍କର ମନ୍ଦିରରେ ହଉ କି ବୈଦିକ ରୀତିରେ ବାହାଘର ହେଇଯାଇଥିବ, ତାର କୌଣସି ବାଧାବିଘ୍ନ ନାହିଁ, ସେଟା ହେଇଗରବ କେତେ ଯେତେ ଦିନ ପରେ ବି ହଉ, କିଛି ଟାଇମ୍ ଲିମିଟ୍ ବି ନାହିଁ। ସ୍ୱାମୀ ସ୍ତ୍ରୀମାନେ ମ୍ୟାରେଜ୍ ରେଜିଷ୍ଟ୍ରାର ଅଫିସରେ ଯାଇକି SDM ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ ଅଫିସରେ ଯାଇକି ଗୋଟେ ଫର୍ମ ଫିଲ୍ଅପ୍ କରିବେ। ଫର୍ମ ଫିଲ୍ଅପ୍ ପାଇଁ କ'ଣ ଦରକାର, ଆପଣଙ୍କ ପରିଚୟ ପତ୍ର ଦରକାର, ଆଉ ଗୋଟେ ନିହାତି ଦରକାର ହେଉଛି ଆପଣଙ୍କର ବୟସ ପ୍ରମାଣପତ୍ର। ଆଚ୍ଛା, ଏଇ ବୟସ ପ୍ରମାଣପତ୍ରରେ କ'ଣ ଅଛି ନା, ଝିଅକୁ ମିନିମମ 18 ହେଇଥିବ, ପୁଅକୁ 21। ଏଇ ପଞ୍ଜୀକରଣ କରିବା ଦ୍ୱାରା କ'ଣ ହବ, ଯୋଉ ବାଲ୍ୟ ବିବାହଟା ଆମେ ରୋକିପାରିବା। ଆପଣ ସେଇଟା ବି ଜାଣୁଥିବେ ଆଜିକାଲି ବଡ଼ ସମସ୍ୟା, ଛୋଟ ଛୋଟ ଛୁଆମାନେ ବାହା ହେଇଯାଉଛନ୍ତି, ବାପା ମା ମାନେ ଯୋଉଠି ରୁରାଲ ଏରିଆରେ ହେଲା, ଯୋଉଠି ପଇସା ପତ୍ର ଅସୁବିଧା
1: ସେମାନେ ଜାଣିବାକୁ ପାଉଛନ୍ତି, ସେଥିପାଇଁ ବହୁତ ଅସୁବିଧା ହେଉଛି।
2: ଆମର ବାଲ୍ୟ ବିବାହଟା ଇଲିଗାଲ, ତେଣୁ ସେଟାକୁ ରୋକିବାର ଏଟା ଗୋଟେ
1: ଭଲ ଉପାୟ।
2: ତେଣୁ ପରିଚୟ ପ୍ରମାଣପତ୍ର ସହିତ ଆପଣଙ୍କର ବୟସ ପ୍ରମାଣପତ୍ର ବି ନିହାତି ଦରକାର। ତାପରେ ରେସିଡେନ୍ସ ପ୍ରୁଫ, କୋଉଠି ରହୁଛନ୍ତି ଆପଣ, କୋଉଠିକାର ବାସିନ୍ଦା, କୋଉଠି ରହୁଛନ୍ତି। ତାପରେ ଦରକାର ପାସପୋର୍ଟ ସାଇଜ ଫଟୋ ଦୁଇ ଜଣଙ୍କର, ବାହାଘର ଇନ୍ଭିଟେସନ କାର୍ଡ ଯଦି ଅଛି ବହୁତ ଭଲ, ବାହାଘରର ଆପଣଙ୍କର ଫଟୋ ଯଦି ଅଛି ସେଟା ଆହୁରି ଭଲ। ଆଉ ଗୋଟେ ବି ଅଛି ଆମର ପ୍ରୋହିବିଟେଡ ରିଲେସନସିପ ଭିତରେ, ନିଜ ବ୍ଲଡ ରିଲେସନସିପ ଭିତରେ ବାହାଘରଟା ବି ଆମେ ରୋକିପାରିବା, ଯୋଉଟା ଆମର ଲିଗାଲି ବି ଆକ୍ସେପ୍ଟେବଲ ନୁହେଁ। ତ ସେଇଟା ଗୋଟେ ଆପଣ ଆଫିଡେଭିଟ ଗୋଟେ ଦୁଇ ଜଣ ସମସ୍ତେ ଦେବେ ଯେ ଆମେ

0: ସାଙ୍ଗରେ ରହିବାକୁ ଭଲ ପାଏ, ବୁଲିବାକୁ ଭଲ ପାଏ, ଯେକୌଣସି ଭଲ ଜିନିଷ ସୁନ୍ଦର ଜିନିଷ ଭଲ ଲାଗେ କରିବା।
1: ଆପଣ କହିଲେ ଯେ ବହି ପଢିବାକୁ ଆପଣଙ୍କୁ ଭଲ ଲାଗେ, କୋଉ ପ୍ରକାରର ବହି ବେଶୀ ପଢନ୍ତି?
0: ଯାହା ହାତରେ ମିଳେ ତା ପଢେ।
1: ଆଉ ରୋଷେଇ
0: ମୋ ଦ୍ୱାରା ହୁଏ ନାହିଁ।
1: କଣ ଖାଇବାକୁ ଭଲ ପାଆନ୍ତି?
0: ସବୁ ଖାଇବାକୁ ଭଲ ପାଏ। ଫ୍ରୁଟ୍ସ ଖାଇବାକୁ ମତେ ଭଲ ଲାଗେ, ସାଲାଡ୍ସ ଖାଇବାକୁ ଭଲ ଲାଗେ। ସକାଳୁ ମୁଁ ଯୋଗ କରିବାକୁ ଭଲ
1: ପାଏ। ଆଜ୍ଞା, ଆପଣ ଯୋଗ କରନ୍ତି, ଏଇ ଯୋଗ କଲେ କଣ ଶରୀରର ଉପକାର ହୁଏ?
0: ଯୋଗ କରିବା ଦ୍ୱାରା ଗୋଟେ ପିସ୍ ଅଫ୍ ମାଇଣ୍ଡ ଆସୁଛି,
1: ମାନେ
0: ମାନସିକ ଶାନ୍ତି ଗୋଟେ ମିଳୁଛି। ଆଉ ସମୟ ମିଳିଲେ ବେଳେ ବେଳେ କିଛିଟା ସୋସିଆଲ ୱାର୍କ କରିବାକୁ ଭଲ ଲାଗେ।
1: କଣ କରନ୍ତି?
0: ଇନରଭିଲ କ୍ଲବ କଟକ ମିଡ୍ ଟାଉନ୍ ର ମୁଁ ଜଣେ ସଦସ୍ୟ।
1: କଣ ସବୁ କାମ ହାତକୁ ନେଇଛନ୍ତି?
0: ଗୁଡ଼େ କାମ କରୁ ଆମେ, ଯେମିତିକି ଅର୍ଫନେଜ ଅଛି, ଅର୍ଫନେଜକୁ ଯାଉ, ଛୋଟ ଛୋଟ ଛୁଆମାନଙ୍କ ପାଇଁ ଆମେ ସେଠି ଯାଇକି ତାଙ୍କୁ ଯାହା ସୁବିଧା ଅସୁବିଧା ହେଲା ସେଠି ତାଙ୍କର ହେଲ୍ଥ କ୍ୟାମ୍ପ କରା ହୁଏ। ଆହୁରି ଅଛି ଆମର କିଛି ସ୍କୁଲ ଅଛି, ଗୋଟେ ସ୍କୁଲ ମଡେଲ ସ୍କୁଲ ଟେକଅପ୍ କରାହେଇଛି, ସେ ସ୍କୁଲର ଛୁଆମାନଙ୍କର ଯାହା ଦରକାର ତା ବିଷୟରେ ବି ପଦକ୍ଷେପ ନଉ। ତା ଛଡା ଆମର କିଛି ଷ୍ଟୁଡେଣ୍ଟ ମାନଙ୍କୁ ବି ଆମେ ସ୍ପନ୍ସର କରିକି ପାଠ ପଢୁ। କୌଣସି ଗରିବ ଛୁଆ ଅଛନ୍ତି ଯେଉଁମାନେ ପାଠ ପଢି ପାରୁନାହାନ୍ତି ଫାଇନାନ୍ସିଆଲ, ସେମାନଙ୍କୁ ଆମେ ଜଣେ ଜଣେ ମେମ୍ବର ଆମେ ଗୋଟେ ଗୋଟେ ଛୁଆଙ୍କୁ ସ୍ପନ୍ସର କରିକି ତାଙ୍କର 10th କ୍ଲାସ ଯାଏ ଆମେ ତାଙ୍କର ପାଠପଢାର ଭରଣ ପୋଷଣ।
1: ଆପଣଙ୍କୁ ଗୀତ ମଧ୍ୟ ଶୁଣିବାକୁ ଭଲ ଲାଗେ, କିନ୍ତୁ ଆଇନଜୀବୀ ହେବାକୁ କାହିଁକି ପସନ୍ଦ କଲେ? ଜଣେ ଭଲ କଣ୍ଠଶିଳ୍ପୀ ହେଇପାରିଥାନ୍ତେ।
0: ଗୀତ ଗାଇବାଟା ମୋର ପ୍ୟାସନ, ମୁଁ ଗୀତ ଶିଖିନାହିଁ, କିନ୍ତୁ ମୋର ବାପା ମା ଦିଜଣ ଯାକ ହଉଛନ୍ତି ଖୁବ ସଙ୍ଗୀତଜ୍ଞ, ସେମାନେ
1: ତାଙ୍କର କଳା କିଛି ଆପଣଙ୍କ ପାଖରେ ରହିଛି ବୋଧେ।
0: ମା ବି ଦିଜଣ ଯାକ ହଉଛନ୍ତି ବିଶାରଦ ଅଳଙ୍କାର କରିଛନ୍ତି ଦିଜଣ ଯାକ, ତାଙ୍କ ଅନୁସାରେ ମୁଁ ଗୀତ ଗାଇପାରିଲି ନାହିଁ, ବଟ୍ ଏନିୱେ ଗୀତ ଗାଇବାକୁ ଭଲ ଲାଗେ। ଦ୍ୱିତୀୟରେ ଆଇନଜୀବୀ ହେବାକୁ ମୋର ଇଚ୍ଛା ସବୁବେଳେ କହେ, ପିଲାଦିନୁ ମୁଁ କିଛି ଭାବି ହିଁ ନାହିଁ, କାରଣ ମୋ ଜେଜେବାପା ଜଣେ ଆଇନଜୀବୀ ଥିଲେ, ବାପା ଆଇନଜୀବୀରେ ଜଜ୍ ହେଲେ, ତେଣୁ ମୁଁ ପିଲାଦିନୁ କେବେ ଭାବିନି ଆଉ କିଛି କରିବାକୁ। ମୁଁ ସବୁବେଳେ ଭାବିଥିଲି ମୁଁ ବଡ଼ ହେଲେ ହିଁ ଏମିତି ଲ ଡିସ୍କସନ୍ କରିବି, କୋର୍ଟରେ ଠିଆ ହେଇକି ଏମିତି ଲିଗାଲ ଆସ୍ପେକ୍ଟ ଉପରେ କହିବି, ଏହା ମୁଁ ପିଲାଦିନେ ସବୁବେଳେ ଭାବିଥିଲି। ମୁଁ ଆଉ କୌଣସି କ୍ୟାରିୟର କେବେ କରିବି ବୋଲି ଭାବି ହିଁ ନଥିଲି। ଆମ ପରିବାରରେ ଗୋଟେ ଆର୍ଟ ଆଉ କଲଚରକୁ ନେଇକି ବହୁତ ବେଶୀ ସ୍ୱୀକୃତି ଅଛି, ସମସ୍ତେ ଭଲ ପାଆନ୍ତି।
1: ଯାହା ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ବିବାହ ପରିଚୟ ପତ୍ର ବା ବିବାହ ପଞ୍ଜୀକରଣ କାହିଁକି ଏବଂ କ'ଣ ପାଇଁ କରିବା ଦରକାର ସେ ବିଷୟରେ ଅନେକ ଗୁଡ଼ିଏ ମୂଲ୍ୟବାନ କଥା ଆମର ଭଉଣୀମାନଙ୍କୁ କହିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ମୁଁ ବି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି।

ଶୁଣିଲେ ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସତ୍ୟସ୍ମିତା ବେହେରା, ଉପସ୍ଥାପନାରେ ଥିଲେ ରଞ୍ଜିତା ପାତ୍ର। କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କିଶୋର ଚକ୍ର ଅପରାହ୍ନ 5ଟାରେ ଏଥିରେ ଶୁଣିବେ ସଙ୍ଗୀତ ରୂପକ ବର୍ଷା। ପରିବେଷଣ କରିଛନ୍ତି ନବକଳିକା ଅନୁଷ୍ଠାନ କଟକର ଶିଳ୍ପୀମାନେ। ରଚନା କରିଛନ୍ତି ସ୍ନେହଲତା ମହାନ୍ତି। ଯୁବବଣି ଅପରାହ୍ନ 5:30। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ ପ୍ରଚାର କରିବୁ। ସୁଧାଂଶୁ ଶେଖର ବଳଙ୍କ ପରିବେଷିତ ଝୁମର ଗୀତ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଆଜି ଶୁଣିବି ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:25। ବନାନୀ 7:30 ଏଥିରେ ବିଷୟ ରହିଛି ବୃକ୍ଷରୋପଣ ଓ ତାର ଯତ୍ନ। ଏ ସମ୍ପର୍କରେ ସୁଦର୍ଶନ ବେହେରାଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 8:02। ଶୁଣିଲେ କିଛି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ କଟକ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ୟେସୁ ଦାସ। ଚଳଚ୍ଚିତ୍ର ସାଜନ ବିନା ସୁହାଗନ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘରେ ଦିନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବୁ କିଛି କ୍ଷଣ ମଧ୍ୟରେ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: ଏଇଥିର ଗୀତଟିକୁ ଗାଇଛନ୍ତି ମୋନା ଅଜିଜ୍ ଏବଂ ଏସ୍ ଜାନକୀ ଏବଂ ସାଥୀମାନେ ଚଳଚ୍ଚିତ୍ର ଆଖିର ରାସ୍ତା।
1: But everybody will sing with me.
2: Okay.
1: Ready? Come on. One, two, three, four.

ଏଇଠି ଶେଷ କରୁଛୁ ଆଜିର ଅସରନ୍ତି ଅପରାହ୍ନ କାର୍ଯ୍ୟକ୍ରମ। ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆରମ୍ଭ କରୁଛୁ ଶ୍ରୋତାବନ୍ଧୁମାନଙ୍କ ଅନୁରୋଧରେ ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମେ ଏହି ସେମିଷ୍ଟିକୁ ଦେଇଛନ୍ତି ପୁପୁନ, ଲିପୁନ, ମାମା, ସୀମା, ଜୁଲି, ଲିଲି, କାହ୍ନା, ଗୋପୀ, ଗୁଗୁଲ ଏବଂ ତାଙ୍କର ସାନ ଭଉଣୀ ରାନିଆ ତୁଳମୁଣ୍ଡେଇ କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଅନୁରୋଧ କରିଛନ୍ତି ଭିକାରୀ ଚରଣ ବଳଙ୍କ କଣ୍ଠରେ ଏହି ଗୀତଟିକୁ। ତେବେ ଆପଣମାନଙ୍କୁ ଶୁଣାଇ ଦେଉଛୁ ପୁରାତନ ରଚନାରୁ କଣ୍ଠଶିଳ୍ପୀ ଭିକାରୀ ଚରଣ ବଳ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ଅରୁଣ କୁମାର ବେହେରା, ଝରଣା ବେହେରା, ଘସିବୁଡ଼ା, ଜେନାପୁର, ଯାଜପୁର। ଆପଣ ଶୁଣିବାକୁ ଚାହିଁଛନ୍ତି ଭିକାରୀପୁରଙ୍କ କଣ୍ଠରେ ଭଜନଟି, ଯାହାକୁ ରଚନା କରିଛନ୍ତି ସାନନ୍ଦ ଦିଜ। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଏହି ସେମିଷ୍ଟିକୁ କରିଛନ୍ତି କବିତା ମିଶ୍ର, Sector 9, CDA କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଏହି ଗୀତଟିକୁ, ସାଲବ୍ୟଙ୍କ ରଚନାରୁ।

ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା।

କାର୍ଯ୍ୟକ୍ରମ ଚିରହରିତରେ ଶୁଣିଲେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶଭକ୍ତି ଗୀତ ପରିବେଷଣ କରିଛନ୍ତି ଉତ୍କଳ ସଙ୍ଗୀତ ସମାଜର କଣ୍ଠଶିଳ୍ପୀମାନେ ଗୀତ ରଚନା ନନ୍ଦକିଶୋର ସିଂହ

ପିଲାମାନେ, ବର୍ଷା ହେଉଛି ପ୍ରକୃତିର ସୁନ୍ଦର ଉପହାର। ପ୍ରଚଣ୍ଡ ଖରା ପରେ ଯେତେବେଳେ ଆକାଶରେ କଳା ବାଦଲ ଘୋଟି ଆସେ, ପ୍ରଥମ ବର୍ଷା ବୁନ୍ଦା ମାଟିକୁ ଛୁଇଁଯାଏ। ସେତେବେଳେ ପ୍ରକୃତି ଯେପରି ନୂଆ ଜୀବନ ପାଏ, ଗଛପତ୍ର ସବୁଜ ହୋଇଯାଏ, ନଦୀ ପୋଖରୀ ଆଉ ଜଳାଶୟ ପାଣିରେ ପରିପୂର୍ଣ୍ଣ ହୋଇଯାଏ। ବର୍ଷା କେବଳ ସୌନ୍ଦର୍ଯ୍ୟର ଋତୁ ନୁହେଁ, ଏହା କୃଷକଙ୍କ ପାଇଁ ଆଶାର ଋତୁ। ଧାନ ଚାଷ ସହିତ ଅନେକ ଫସଲ ବର୍ଷା ଉପରେ ନିର୍ଭର କରେ, ତେଣୁ ବର୍ଷା ଋତୁ ପିଲେ ଆମ ଜୀବନ ସହ ସିଧାସଳଖ ଜଡ଼ିତ। ପିଲେ, ବର୍ଷାରେ ଭିଜିବାର ମଜା ଅଲଗା, କିନ୍ତୁ ମଜା ସହିତ ସାବଧାନତା ମଧ୍ୟ ଆବଶ୍ୟକ। ଏଇ ଯେମିତି ବଜ୍ରପାତ ସମୟରେ ଖୋଲା ପଡ଼ିଆରେ ଜମାରୁ ରହିବା ଉଚିତ ନୁହଁ, ବଡ଼ ବଡ଼ ଗଛ ତଳେ ମଧ୍ୟ ଠିଆ ହେବା ଉଚିତ ନୁହଁ। ବର୍ଷାରେ ବାହାରକୁ ଯିବାବେଳେ ଛତା କିମ୍ବା ରେନକୋଟ୍ ବ୍ୟବହାର କରିବ, ପରିଷ୍କାର ପାଣି ପିଇବ ଆଉ ସ୍ୱଚ୍ଛତା ପ୍ରତି

0: ଧ୍ୟାନ ଦେବ। ଆମ ସମସ୍ତଙ୍କର ଆଉ ଏକ ଦାୟିତ୍ୱ ହେଉଛି ପରିବେଶର ସୁରକ୍ଷା। ଗଛ ଲଗାଇବା, ବର୍ଷା ଜଳକୁ ସଞ୍ଚୟ କରିବା ଆଉ ପାଣିର ଅପଚୟକୁ ରୋକିବା ଆମର କର୍ତ୍ତବ୍ୟ। ଆଜିର ଛୋଟ ପଦକ୍ଷେପ ଆସନ୍ତାକାଲିର ସବୁଜ ପୃଥିବୀ ଗଢ଼ିବ। ଆସ ଶୁଣିବା ପିଲେ ସଙ୍ଗୀତ ରୂପକ ବର୍ଷା, ପରିବେଷଣ କରିଛନ୍ତି ନବକଳିକା ଅନୁଷ୍ଠାନ କଟକର ଶିଳ୍ପୀମାନେ, ରଚନା କରିଛନ୍ତି ସ୍ନେହଲତା ମହାନ୍ତି। ଚାଲ ପିଲେ ଶୁଣିବା ସଙ୍ଗୀତ ରୂପକ ବର୍ଷା।
1: ଗ୍ରୀଷ୍ମ ଋତୁ ଚାଲି ଯାଇଛି, ମାଟି ମା ପବନ ହାତରେ ଚିଠି ଲେଖିଛି ବର୍ଷା ପାଖକୁ। ବର୍ଷା ତୁ ଝରି ଯା, ତୁ ଝରିଗଲେ ମୁଁ ହେବି ଶୀତଳ, ସବୁଜ ଓ ସୁନ୍ଦର।

ଚିଠି ପାଇ ବର୍ଷା ଓହ୍ଲାଇ ଆସିଛି ଆକାଶରୁ, ଝର ଝର ଝରି ପଡ଼ିଛି, ଭରି ଦେଇଛି ଶୁଖିଲା ନଈନାଳ, କୂଅ ପୋଖରୀ ଖାଲ ଛିଲ ସବୁକୁ। ହସି ଉଠିଛି ଗଛ ଲତା ବଣ ପାହାଡ଼, ଫୁଲ ଫଳରେ ଭରି ଯାଇଛି ବାଡ଼ି ବଗିଚା। ବର୍ଷା ମାଟି ମାଆକୁ ସବୁଜ ଶାଢ଼ୀଟି ପିନ୍ଧାଇ ଦେଇଛି।

ବର୍ଷା ସାଙ୍ଗରେ ଆଣିଛି ଅନେକ ପର୍ବପର୍ବାଣି, ଯାନିଯାତ୍ରା, ମଜା ମଉଜ। ଏହି ପର୍ବପର୍ବାଣି ସବୁରି ମନରେ ଭରିଦିଏ ସାମ୍ୟ ମୈତ୍ରୀର ସଦ୍ଭାବନା, ଏକତା ସୂତ୍ରରେ ସବୁରି ମନକୁ ଏକ କରିଦିଏ।

ଏହି ବର୍ଷା ପରିବେଶ କରେ ସୁସ୍ଥ ସୁନ୍ଦର, ଯୋଗାଇ ଦିଏ ଖାଦ୍ୟ, ବସ୍ତ୍ର, ଜଳ, ବିଦ୍ୟୁତ ଶକ୍ତି ଏବଂ ଜୀବଜଗତ ବଞ୍ଚିବାର ସମସ୍ତ ଉପାଦାନ। ମାଟିକୁ କରେ ସୁଜଳା, ସୁଫଳା, ଶସ୍ୟ ଶ୍ୟାମଳା।

ଶୁଣିଲ ପିଲେ ସଙ୍ଗୀତ ରୂପକ ବର୍ଷା। ଏହାକୁ ପରିବେଷଣ କରିଥିଲେ ନବକଳିକା ଅନୁଷ୍ଠାନ କଟକର ପିଲାମାନେ। ଲେଖିଥିଲେ ସ୍ନେହଲତା ମହାନ୍ତି। ପିଲେ, ବର୍ଷାକୁ କେବଳ ଉପଭୋଗ କରିବା ନୁହେଁ, ଏହାର ମହତ୍ତ୍ୱକୁ ମଧ୍ୟ ବୁଝିବା ଆଉ ପ୍ରକୃତିର ସୁରକ୍ଷା ପାଇଁ ମଧ୍ୟ ସଚେତନ ହେବା ଆମ ପାଇଁ ନିହାତି ଜରୁରୀ। ଆଜି ତ ପିଲାଏ ସମୟ ସରିବାକୁ ବସିଲାଣି। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ ଚିଠି ଲେଖି ଆମ ପାଖକୁ ପଠାଇବ। ଚିଠି ଲେଖିବାର ଠିକଣା ହେଲା କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ଼ 753001। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବା। ପୁଣି ଥରେ ଦେଖା ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଛାଡ଼ି ଆସେ ସିଏ ରତ୍ନ ସିଂହାସନ ଦେବା ପାଇଁ ତା ଭକ୍ତଙ୍କୁ ଦର୍ଶନ।
1: ରଥରେ ଦେଖିଲେ ତାମୋହନ ରୂପ ହରଣ ହୁଅଇ କୋଟି ଜନ୍ମ ପାପ।
0: ରଥରେ ବସିବ ମୁରୁକି ହସିବ କାନ୍ଦିବେ ଭକତ ତାର ଭକ୍ତ ସହ ଯେବେ ମିଶି ଭଗବାନ ହୋଇଯିବେ ଏକାକାର।
1: କାଳିଆ ବାମନ ଭାଇ ଭଉଣୀଙ୍କୁ ସାଙ୍ଗରେ ତ ନେଇ ଆସିଛି ଭକତ ସହ ମିଶିବା ପାଇଁ ତାକୁ କିଏ ବା ରୋକି ପାରିଛି କିଏ ବା ରୋକି ପାରିଛି।
0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ଉପଲକ୍ଷେ ଆଜିର ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ଉପସ୍ଥାପିକା ଶୀତଲ।
1: ଆଉ ମୁଁ ପ୍ରତୀକ୍ଷା।
0: ଜାଣିଛୁ ପ୍ରତୀକ୍ଷା, ଦେହ ସିନା ଏଇଠି ଅଛି ହେଲେ ମନ ଯାଇ ମୋର ପୁରୀରେ।
1: ଖାଲି କଣ ତୁମର ଶୀତଲ, ମୋର ଆମ ଶ୍ରୋତା ଭାଇ ଭଉଣୀଙ୍କର କାଳିଆକୁ ଭଲ ପାଉଥିବା।

0: ପ୍ରତିଟି ପ୍ରାଣର ପରା ସମାନ ଅବସ୍ଥା।
1: ଠିକ କହିଲା ପ୍ରତୀକ୍ଷା, ଯିଏ ତା ପାଖକୁ ଯାଇଛି ଯାଇଛି, ହେଲେ ଯିଏ ନ ଯାଇପାରିଛି ସେ ହିଁ ଜାଣିଛି ତା ମନ ଏବେ କେମିତି ଅଛି। ଏମିତି କିଏ ଅଛି କୁହ ତ ପ୍ରତୀକ୍ଷା, ଯିଏ କାଳିଆକୁ ଭଲ ପାଇ ନାହିଁ, ତାକୁ ଦେଖିବାକୁ ଝୁରି ନାହିଁ, ତାକୁ ଦେଖିଦେଲେ କାନ୍ଦେ ନାହିଁ।
0: ହଁ ଶୀତଲ, ତା ଆଗେ ସବୁ ଅଭିଯୋଗ ଉଭେଇ ଯାଏ, ସବୁ ରାଗ ମିଳେଇ ଯାଏ, ସବୁ ଅଭିମାନ ଭାବର ଲୁହ ହୋଇ ଝରି ବଡ଼ଦାଣ୍ଡରେ ମିଶିଯାଏ।
1: ସେ ଦେଉ ବା ନ ଦେଉ, ସେ ହସାଉ ଅବା କନ୍ଦାଉ, ସେ କିଛି କହୁ ବା ନ କହୁ, ହେଲେ ସେ ସବୁବେଳେ ଆମର, ମୋର, ଆମ ସମସ୍ତଙ୍କର ହେଇ ରହିଥାଉ। ତା ଆଗରେ ହାତପାତି ଛିଡ଼ା ହେଲେ ଖରାପ ଲାଗେନି, ତା ଆଗେ ଲୁହ ଝରାଇଲେ ସେ ପରିହାସ କରେନି।
0: ତା ଦୁଆର ଛାଡ଼ି କଣ ଆନ ଦୁଆରକୁ ଯାଇ ହବ? ସେ ଶୁଣିବନି ତ? ନ ଶୁଣୁ, ତାକୁ ବା କିଏ ଉଠେଇବ ଯିଏ ଚେଇ ଶୋଇଥିବ? ନା ତାକୁ କିଛି ମାଗି ହୁଏ, ନା ଅଭିଯୋଗ କରିହୁଏ, ଗାଳି ଦେଲେ ବି ସତ କହିଲ, ତାଠୁ ଅଧିକ କଣ ଆଉ କାହାକୁ ଭଲ ପାଇ ହୁଏ?

0: ଭାବର ଡୋରିରେ ବନ୍ଧା ସେ ପତିତ ପାବନ, ସରିଯାଇ ସବୁ ଦୁଃଖ, ଦେଖି ତାର ଚକାନୟନ। ରଥଯାତ୍ରା ଆସିଲେ ମନରେ ଏକ ଅଦ୍ଭୁତ ଭାବନା ଜାଗ୍ରତ ହୁଏ, ଲାଗେ ସ୍ୱୟଂ କାଳିଆ ଶାନ୍ତ ନୀଳାଚଳ ଛାଡ଼ି ନିଜ ସନ୍ତାନମାନଙ୍କ ପାଖକୁ ଆସୁଛି। ସେ କାହାକୁ ଡାକେ ନାହିଁ, ସେ କାହାକୁ ଫେରାଏ ନାହିଁ, ଯେ ପ୍ରେମରେ ତାକୁ ଡାକେ ସେ ତାର ହୋଇଯାଏ। ସେ ତ ହଟିଆ ଠାକୁର, ତାକୁ ହିଁ ବେଶୀ କଷ୍ଟ ଦିଏ, ତାକୁ ହିଁ ବେଶୀ ଲୁହ ଦିଏ ଯାହାକୁ ସେ ବେଶୀ ଭଲ ପାଏ।
1: ସେ କେବେ ଠାକୁର, କେବେ ବାପା ମା, କେବେ ବନ୍ଧୁ, ତ ପୁଣି କେବେ ସଖା। କେବେ ସେ କାଳିଆ ହାତୀ, କେବେ ସେ କଳା ବାମନ, କେବେ ସେ କଳା ଠାକୁର, ପୁଣି କେବେ ଜୀବନ ଧନ। ସେ କୃଷ୍ଣ, ସେ ରାମ, ସେ ହିଁ ଜଗତର ନାଥ, ପ୍ରଭୁ ଶ୍ରୀ ଜଗନ୍ନାଥ।
0: ହଁ ବନ୍ଧୁ, ସେ ସିନା ଶ୍ରୀମନ୍ଦିର ଭିତରେ ଥାଏ, ହେଲେ ପ୍ରତିଟି ହୃଦୟରେ ତାର ବାସ। ହାତ ନଥାଇ ବି ସେ ମହାବାହୁ ବୁଲାଏ, କାନ ନଥାଇ ବି କୋଟି କୋଟି ଭକ୍ତଙ୍କ ଅଳିକୁ ସେ ଶୁଣୁଥାଏ, ବୁଝୁଥାଏ ପୁଣି କୋଟି କୋଟି ଭକ୍ତଙ୍କ ଭାବକୁ। କିଏ ଆଉ ସରି ହେବ ଆମ କଳା ବାମନକୁ?
1: ନାନା ଅବତାର ନେଇ ସେ ତାର ଭକ୍ତଙ୍କ ପାଇଁ ସାଜିଛି ଢାଲ। କେତେବେଳେ ସୁଦର୍ଶନ ଚକ୍ରରେ ସେ ନକ୍ରକୁ ନାଶ କରି ଗଜକୁ ଉଦ୍ଧାର କରିଛି, ପୁଣି କେତେବେଳେ କୋଟିବସ୍ତ୍ର ପ୍ରଦାନ କରି ଦ୍ରୌପଦୀର ମାନ ଉଦ୍ଧାରିଛି। ସେ ହିଁ ତ ଅଛି ଏଠି, ସେଠି, ସବୁଠି।
0: ବନ୍ଧୁ, ପହଣ୍ଡି କରି ତିନି ରଥରେ ତିନି ଠାକୁର ବିରାଜମାନ କଲାପରେ ରଥ ଦଉଡ଼ିକୁ ଭିଡ଼ି ଧରନ୍ତି ଭକ୍ତମାନେ। କିଏ ରଥ ଦଉଡ଼ି ଟିକେ ଛୁଇଁ ଦେଇ ପୁଣି ଆଉ କେହି ରଥ ଗଡ଼ି ଯାଉଥିବା ପଛରୁ ଧୂଳିଟି କିଏ ସାଉଁଟି ନେଇ ମଥାରେ ବୋଳି ଦିଅନ୍ତି। ଫରକ ପଡ଼ିନି ଭିଡ଼ର, ଫରକ ପଡ଼ିନି ଖରାର ଓ ବର୍ଷାର। ବଡ଼ଦାଣ୍ଡରେ ଜୀବ ଚାଲିଗଲେ ବି ସେତେ ବି ସେ ଦୁଃଖ ନଥାଏ କାହାର। ବରଂ କୁହାଯାଏ ବଡ଼ଦାଣ୍ଡରେ ଜୀବ ଚାଲିଗଲେ ସିଧା ବୈକୁଣ୍ଠରେ କାଳେ ସ୍ଥାନ ତାହାର।

0: କିଏ ତାର ଗୋଟିଏ ଝଲକ ଦେଖିବାକୁ ଆଖିର ପଲକ ପକାଏ ନାହିଁ, କିଏ ପୁଣି ସ୍ଥିର ରହିଯାଏ ତାକୁ ଅନେଇ। ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ରଥରେ ବସେଇ ଦୌଡ଼ି ଟାଣିଲା ବେଳେ ହରିବୋଲ ହୁଳହୁଳିରେ ଫାଟି ପଡୁଥାଏ ବଡ଼ଦାଣ୍ଡ। ଆଉ ପୁଣି ରଥଚକ ତଳେ ମୁକ୍ତି ପାଇବା ପାଇଁ କିଏ କରୁଥାଏ ଆକୁଳ ଗୁହାରି। ତେବେ ବନ୍ଧୁ, ଶୁଣିବା ଜଗନ୍ନାଥ ପ୍ରେମୀ ପତିତ ପାବନ ପାଣିଙ୍କ ଠାରୁ ରଥଯାତ୍ରାର କଥା।
1: ଜୟ ଜଗନ୍ନାଥ। ଅନନ୍ତ କରୁଣାର ଆଧାର ପତିତ ପାବନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଏହି ମହାନ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ପ୍ରୀତି, ଶୁଭେଚ୍ଛା ଓ ମଙ୍ଗଳ କାମନା। ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଭାରତୀୟ ସଂସ୍କୃତିର ଏକ ଅନନ୍ୟ ଦାର୍ଶନିକ ପ୍ରତୀକ। ଏହି ମହାଲୀଳାରେ ଶ୍ରୀ ଜଗନ୍ନାଥ ମନ୍ଦିରର ଗର୍ଭଗୃହରୁ ବାହାରି ଜନମାନସର ଅନ୍ତରକୁ ପ୍ରବେଶ କରନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ଏହି ନଗର ପରିକ୍ରମା ଆମକୁ ସ୍ମରଣ କରାଏ, ଈଶ୍ୱରଙ୍କ ପଥରେ କୌଣସି ଭେଦ ନାହିଁ, ସେଠାରେ ସମସ୍ତେ ସମାନ, ସମସ୍ତେ ତାଙ୍କର ସନ୍ତାନ, ସମସ୍ତେ ତାଙ୍କରି ଭକ୍ତିରେ ଏକାକାର ହୁଅନ୍ତି। ରଥର ଦୌଡ଼ିରେ ଅସଂଖ୍ୟ ହାତର ସମ୍ମିଳନ ଆମକୁ ଏହି ଶାଶ୍ୱତ ସତ୍ୟର ବୋଧ କରାଏ ଯେ ସମାଜର ପ୍ରକୃତ ଶକ୍ତି ଏକତା, ସହଧର୍ମିତା ଓ ସମନ୍ୱୟରେ ନିହିତ। ମଣିଷ ଯେତେବେଳେ ଅହଂକାରକୁ ବିସର୍ଜନ ଦେଇ ପ୍ରେମ, କରୁଣା ଓ ସେବାର ପଥ ଅନୁସରଣ କରେ, ସେତେବେଳେ ହିଁ ତା'ର ଜୀବନ ସାର୍ଥକ ହୁଏ। ଆସନ୍ତୁ ଏହି ପବିତ୍ର ରଥଯାତ୍ରା ଅବସରରେ ଆମେ ମହାପ୍ରଭୁଙ୍କ ଶିକ୍ଷାକୁ ଜୀବନରେ ଧାରଣ କରିବା। ବିଭେଦର ସ୍ଥାନରେ ଭାତୃତ୍ୱ, ଘୃଣାର ସ୍ଥାନରେ ପ୍ରେମ ଏବଂ ସ୍ୱାର୍ଥର ସ୍ଥାନରେ ସେବାର ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅସୀମ କୃପାରେ ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ମାନବିକତାର ଦୀପ ସଦା ପ୍ରଜ୍ୱଳିତ ରହୁ। ଜୟ ଜଗନ୍ନାଥ।
2: ପତିତ ପାବନ, ଏହି ଗୋଟିଏ ନାମରେ ଲୁଚି ରହିଛି ମହାପ୍ରଭୁର ଅସୀମ କରୁଣା। ସେ କେବଳ ମନ୍ଦିରର ଦେବତା ନୁହେଁ, ସେ ପ୍ରତ୍ୟେକ ଭକ୍ତର ହୃଦୟର ଠାକୁର, ଯିଏ ସମାଜରେ ଅବହେଳିତ, ଦୁଃଖୀ, ଅସହାୟ ବୋଲି ନିଜକୁ ଭାବେ, ମହାପ୍ରଭୁ ତାକୁ ମଧ୍ୟ ସେହି ସମାନ ସ୍ନେହରେ ଆପଣେଇ ନିଅନ୍ତି।
0: ସେଥିପାଇଁ ତ ସେ ପତିତ ପାବନ, ପତିତଙ୍କୁ ପବିତ୍ର କରୁଥିବା ପ୍ରଭୁ। ତା ପାଖରେ ଜାତିର ଗର୍ବ ନାହିଁ, ଧନର ଅହଙ୍କାର ନାହିଁ, ଉଚ୍ଚ ନୀଚର ଭେଦଭାବ ନାହିଁ, ଅଛି କେବଳ ଭକ୍ତିର ମୂଲ୍ୟ ଓ ହୃଦୟର ପବିତ୍ରତା। ସେହି ପତିତ ପାବନ ଜାଣେ ଆମେ ଭୁଲ କରୁ, ପଥଭ୍ରଷ୍ଟ ହେଉ, ତଥାପି ସେ ତା ଦୟା କେବେ କମ୍ କରେ ନାହିଁ। ସେ ଆମର ଦୋଷକୁ ନୁହେଁ ଆମ ହୃଦୟର ଡାକକୁ ଶୁଣୁଥାଏ, ଆମ ଆକୁଳ ଚିତ୍କାର ନୁହେଁ ଆମ ମନର ବେଦନାକୁ ବୁଝୁଥାଏ।
2: ହଁ ବନ୍ଧୁ, ଯେତେବେଳେ ଦୁନିଆ ଦୂରେଇ ଯାଏ ସେତେବେଳେ ସେ ତା କରୁଣାର ଦ୍ୱାର ସମସ୍ତଙ୍କ ପାଇଁ ଖୋଲିଦିଏ, ତେଣୁ ଜଗତ ତାକୁ ମହାପ୍ରଭୁ ବୋଲି କୁହେ, ଆଉ ଭକ୍ତ ତାକୁ ପତିତ ପାବନ ବୋଲାଉଥାଏ, କାରଣ ସେ କେବେ କାହାକୁ ପର କରେ ନାହିଁ, ସମସ୍ତେ ତାର, ସେ ସମସ୍ତଙ୍କର।
0: ଯିଏ ନିଜକୁ ପାପୀ ବୋଲି ଭାବେ, ଯିଏ ଜୀବନରେ ଅନେକ ଥର ହାରିଯାଇଛି, ଯିଏ ନିଜ ଦୋଷ ପାଇଁ ଅନୁତାପ କରେ, ମହାପ୍ରଭୁ ସେହି ମନର ଡାକକୁ ସର୍ବପ୍ରଥମେ ଶୁଣେ। ତା ପାଇଁ କେହି ଛୋଟ ନୁହେଁ, କେହି ବଡ଼ ନୁହେଁ, କେହି ପବିତ୍ର ନୁହେଁ, କେହି ଅପବିତ୍ର ନୁହେଁ, ସମସ୍ତେ ତାର ସନ୍ତାନ।
2: ସେଥିପାଇଁ ମହାପ୍ରଭୁ ମନ୍ଦିରର ଗର୍ଭଗୃହରେ ସୀମିତ ନ ରହି ରଥରେ ବସି ନିଜେ ଭକ୍ତଙ୍କ ପାଖକୁ ଭାଇ ଭଉଣୀଙ୍କୁ ସାଥିରେ ଧରି ଆସିଛି। ଏମିତି ଲାଗେ ଯେମିତି ସେ ହସି ହସି କହୁଥାଏ, ମୋ ପାଖକୁ ଆସିପାରେ ଯଦି ତୁମର ଅସୁବିଧା ଅଛି, ତେବେ ମୁଁ ନିଜେ ତୁମ ପାଖକୁ ଆସିଯାଉଛି।
0: ଆହା, ଏମିତି ଠାକୁର କିଏ ଅଛି କୁହ ତ, ଯିଏ ନିଜେ ରତ୍ନ ସିଂହାସନରୁ ଉଠି ଆସେ ତା ଭକ୍ତ ପାଖକୁ, ଅଟକାଇ ଦିଏ ରଥ ତା ଭକ୍ତ ପାଇଁ, ପୁଣି ସାଉଁଟେ ନିଜ ଭକ୍ତଙ୍କ ହାତରୁ ନଡ଼ିଆ, ସୁସଜ୍ଜିତ ରଥ ଛାଡ଼ି ବସିପଡ଼େ ଭକ୍ତର ହାତ ତିଆରି ବାଲି ରଥରେ। ଏମିତି ହଟିଆ କାମ କେବଳ ଜଗାହିତ କରିପାରେ।

0: ଭାବକୁ ନିକଟ ଅଭାବକୁ ଦୂର। ଆଚ୍ଛା କେବେ ପରୀକ୍ଷା କରିଛନ୍ତି ବନ୍ଧୁ? ତା ହସ ହସ ମୁହଁକୁ ଦେଖିଲେ ବି ଆଖି ଛଳ ଛଳ ହେଇଯାଏ, ଧାର ଧାର ଲୁହ ଝରି ପଡ଼େ। କେଜାଣି ସେ ତାକୁ ଭଲ ପାଉଥିବା ଭକ୍ତଙ୍କ ଉପରେ କି ଯାଦୁ କରେ। ସେମିତି ଜଣେ ସାହିତ୍ୟିକା ତପସ୍ୱିନୀ ଦାସ ଷଡ଼ଙ୍ଗୀ, ଯେ ଜଗନ୍ନାଥଙ୍କ ଭାବରେ ସବୁବେଳେ ବିମୋହିତ। ଶୁଣିବା ତାଙ୍କ ପାଖରୁ ଶ୍ରୀ ଜଗନ୍ନାଥଙ୍କ ସହିତ ତାଙ୍କର ଭାବଭରା ଶ୍ରୁତି।
1: ପୁଙ୍ଗିଳା ଚ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟଂ ଜଗନ୍ନାଥାୟ ତେ ନମଃ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ସେ ତ ଭକତ ଭାବରେ ବନ୍ଧା, ସେ ଭକତର ଜୀବନ ଧନ। ମହାପ୍ରଭୁଙ୍କ ବିଷୟରେ କ'ଣ କହିବି? ମହାପ୍ରଭୁ ମୋ ନିଶ୍ୱାସରେ, ମୋ ବିଶ୍ୱାସରେ, ମୋ ଶରୀରରେ, ମୋ ଆତ୍ମାରେ ମୁଁ ଜନ୍ମ ହୋଇଛି ତାଙ୍କରି ଧାମରେ। ମୁଁ ଖେଳିଛି ତାଙ୍କ ବଡ଼ଦାଣ୍ଡରେ, ମୁଁ ଖାଇଛି ତାଙ୍କ ଅଭଡ଼ା ଓ ବଡ଼ ହୋଇଛି। ତାଙ୍କ ସହିତ ମୋର ଏକ ଅଲଗା ପ୍ରକାର ସମ୍ପର୍କ, ତାଙ୍କ ଆକର୍ଷଣରେ ମୁଁ ସବୁବେଳେ ଆକର୍ଷିତ। ଜଞ୍ଜାଳର ଅତର୍କିତ ଆକ୍ରମଣ ଗୋଟିଏ ପଟୁ, ଆଉ ଗୋଟେ ପଟୁ ମହାପ୍ରଭୁଙ୍କ ଆକର୍ଷଣ। ମାୟାର ସଂସାରରେ ଲଗାମ ମୋତେ ଗୋଟେ ପଟେ ଭିଡ଼ି ଧରୁଛି, ଆଉ ଗୋଟେ ପଟେ ମହାପ୍ରଭୁ ଟାଣି ଧରୁଛନ୍ତି। ମୁଁ ବହୁତ ଛଟପଟ ହୋଇଯାଏ ବେଳେବେଳେ, ତଥାପି ମଧ୍ୟ ମୁଁ ନଛୋଡ଼ ବନ୍ଧା ହୋଇ ଆରତରେ ଡାକୁଥାଏ। ମୁଁ ଶରଣ ମାଗେ, ମୁଁ ତାଙ୍କ ଚରଣରେ ଶରଣ ମାଗେ, କାହିଁକିନା ମୁଁ ଜାଣିଛି ତାଙ୍କ ବିନା ମୋର ଗତି ନାହିଁ। ମୁଁ ଜାଣିଛି ମୁଁ କୃଷ୍ଣା ନୁହେଁ, ହେଲେ ସେ ତ କୃଷ୍ଣ ନା। ଅଜାଣତରେ କେମିତି ମୋର ପାପି ହସ୍ତ ଦେଉର୍ଦ୍ଧମୁଖୀ ହୋଇଯାଏ। କୋଟି ବସ୍ତ୍ର ପାଇଁ ନୁହେଁ ମଣିମା, ତୁମ କୃପା ଜଳଧିରେ ପିଣ୍ଡ ପ୍ରାଣକୁ ଅନୁଗ୍ରହର ଜଳରେ ସିକ୍ତ କରିବା ପାଇଁ ତୁମେ କୃପା ସିନ୍ଧୁ। ସେଇଥିପାଇଁ ତୁମର ସେ କୃପା କଟାକ୍ଷ କିଞ୍ଚିତ ସମୟ ମୋ ଆଡ଼େ କଣେଇ ଦେଖିବ ବୋଲି ମୋର ଅପ୍ରତ୍ୟାଶିତ ଅପେକ୍ଷା। ତୁମେ ନିରାକାର, ତୁମେ ସନ୍ନିଧିରେ ପରାଣ ବଡ଼ଦାଣ୍ଡରେ ନିର୍ବାଣ ଆଶାରେ ଛପିଥିବା ଷଡ଼ରିପୁର ବାହୁଡ଼ା ଯାତ୍ରାର ପ୍ରତୀକ୍ଷା ହେ ବଡ଼ ଠାକୁର। ତୁମେ ତୁମ ବଡ଼ପଣିଆ ଛଳରେ ଏ କାମନା ପୂରା କରିବ ହେ ବଡ଼ ଦିଅ। ଜୟ ଜଗନ୍ନାଥ।
2: ଶ୍ରୀମନ୍ଦିର ଛାଡ଼ି ଭାଇ ଭଉଣୀଙ୍କୁ ସାଥିରେ ଧରି ଗୁଣ୍ଡିଚା ଘରକୁ ରଥରେ ବସି ଚାଲିଯିବା ପରେ ଶ୍ରୀମନ୍ଦିର ଭାରି ଖାଲି ଖାଲି ଲାଗେ। ହେଲେ ସେ ତ ଭକ୍ତ ବତ୍ସଳ, ତା ଭକ୍ତଙ୍କୁ କଣ ସେ ସେମିତି ଫେରେଇ ଦେଇପାରେ? ସିଂହ ଦୁଆରରେ ପତିତ ପବନ ନାମରେ ବସି ସେ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେଉଥାଏ।
0: ଜାଣିଛ ପ୍ରତୀକ୍ଷା, ପତିତ ପବନ ସ୍ଥାପନ ପଛରେ ଏକ ପ୍ରସିଦ୍ଧ ଐତିହାସିକ କାହାଣୀ ପ୍ରଚଳିତ ଅଛି। ପ୍ରଚଳିତ ପରମ୍ପରା ଅନୁଯାୟୀ ରାମଚନ୍ଦ୍ର ଦେବ ଏକ ସମୟରେ ରାଜନୈତିକ ପରିସ୍ଥିତି ଯୋଗୁଁ ନିଜର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ସେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ, କାରଣ ସେତେବେଳେ ମନ୍ଦିର ପରମ୍ପରା ତାହାକୁ ଅନୁମତି ଦେଉନଥିଲା, କିନ୍ତୁ ସେ ଥିଲେ କାଳିଆ ଠାକୁରର ପରମ ଭକ୍ତ।
2: ରାଜାଙ୍କ ଅନନ୍ୟ ଭକ୍ତିକୁ ସମ୍ମାନ ଜଣାଇ ମନ୍ଦିରର ସିଂହଦ୍ୱାର ନିକଟରେ କାଳିଆର ସ୍ୱପ୍ନ ଦେଶରେ ଶ୍ରୀଜଗନ୍ନାଥଙ୍କ ଏକ ବିଗ୍ରହ ସ୍ଥାପନ କରାଯାଇଥିଲା। ସେହି ବିଗ୍ରହକୁ ପତିତ ପବନ ବୋଲି କୁହାଗଲା। ଏହାର ଅର୍ଥ ହେଲା ଯେ ସମସ୍ତ ପତିତ, ବଞ୍ଚିତ ଓ ମନ୍ଦିରକୁ ପ୍ରବେଶ କରିପାରୁନଥିବା ଭକ୍ତଙ୍କୁ ମଧ୍ୟ ଦର୍ଶନ ଦେଇ ଉଦ୍ଧାର କରନ୍ତି।
0: ଆଜି ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶ କରିପାରୁନଥିବା ଅନେକ ଭକ୍ତ ସିଂହଦ୍ୱାରରେ ଛିଡ଼ା ହୋଇ ପତିତ ପାବନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରନ୍ତି। ଏହା କାଳିଆର ସର୍ବଜନୀନ କରୁଣା ଓ ସମସ୍ତଙ୍କ ପ୍ରତି ସମାନ ସ୍ନେହର ପ୍ରତୀକ। ତା କରୁଣାର ପଲାରେ ସମସ୍ତେ ସମାନ, ସମସ୍ତେ ତାର ସନ୍ତାନ। ସେ ତାର ହୃଦୟରେ ରଖେ ତାର ଭକ୍ତଙ୍କୁ, ଯେମିତି ତା ମନ୍ଦିର ଭିତରେ ଆଶ୍ରା ଦେଇଥାଏ ଅଗଣିତ ପାରାଙ୍କୁ, ସେମାନେ ବି ଗୁଣୁଗୁଣୁ ହୋଇ ଘୁମରନ୍ତି ବୋଧହୁଏ କାଳିଆର ନାଁକୁ।

ସବୁଠୁ ଅଧିକ କଳା ବାମନ ଅମୂଲ୍ୟ। ତାର ହସ ସୁନ୍ଦର, ତାର ବେଶ ସୁନ୍ଦର, ତାର ଅଧର ସୁନ୍ଦର, ଚକାଡୋଳା ସୁନ୍ଦର, ଏମିତି ରଙ୍ଗ ସେ ମାଖିଛି ମନରେ, ତା ବିନା ଅନ୍ଧାର ସବୁ।

0: ଗୁଣ୍ଡିଚା ଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏହି 9 ଦିନ ରଥଯାତ୍ରାର ଅତ୍ୟନ୍ତ ପବିତ୍ର ସମୟ ବୋଲି ବିଶ୍ୱାସ କରାଯାଏ। ସଂକ୍ଷେପରେ ଏହାର ବିଶେଷତ୍ୱ କହିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ନିଜ ଭକ୍ତମାନଙ୍କ ପାଖକୁ ଆସି ଗୁଣ୍ଡିଚା ମନ୍ଦିରରେ ବାସ କରନ୍ତି।
1: ଏହି ସମୟରେ ଭକ୍ତମାନେ ପ୍ରଭୁଙ୍କ ନିକଟରୁ ଦର୍ଶନ କରିବାର ସୌଭାଗ୍ୟ ପାଆନ୍ତି। 9 ଦିନକୁ ଭକ୍ତି, ସେବା, ନାମ ସଂକୀର୍ତ୍ତନ ଓ ଆଧ୍ୟାତ୍ମିକ ସାଧନା ପାଇଁ ବିଶେଷ ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ଅବଧି ଶେଷରେ ବାହୁଡ଼ା ଯାତ୍ରାରେ ମହାପ୍ରଭୁ ପୁନର୍ବାର ଭାଇ ଭଉଣୀଙ୍କୁ ଧରି ମନ୍ଦିରକୁ ଫେରି ଆସନ୍ତି, ଯାହା ଭକ୍ତ ଓ ଭଗବାନଙ୍କ ମିଳନର ପ୍ରତୀକ ବୋଲି ଜଣାଯାଏ।
0: ତେବେ ବନ୍ଧୁ, ସେ ତ ଭକତ ଭାବରେ ବନ୍ଧାରେ, ସେ ତ ଭକତ ଜୀବନ ଧନ, ଭାବର ଡୋରିରେ ବନ୍ଧା ପତିତ ପାବନ। ସେଇ ଭକ୍ତର ଭକ୍ତ ତାର, ଭକ୍ତ ସହିତ ସେ ହୋଇଯାଏ ଏକାକାର। ଭକ୍ତ ସହିଥିବା କଷଣ ପାଇଁ ତା ଉପରେ ଅଭିମାନ କରେ ସତ, ହେଲେ କେବେ ରାଗିକି ରହିପାରେନି। ମା, ବାପା, ପୁଅ, ଝିଅ, ସ୍ୱାମୀ, ଯାହାକୁ ହରେଇ ମଣିଷ ନିଶ ହୋଇଯାଇଥାଏ, ସେ ଅଭିମାନରେ କାଳିଆକୁ ଦେଖି ତା ରୂପରେ ସଭିଙ୍କୁ ପାଇଯାଇଥାଏ। ସିଏ ଦେଇଛି ବୋଲି କଣ ନବନି? ହଁ, ଗଢିଛି ସତ, ତେବେ କଣ ଭାଙ୍ଗିବନି?

0: ଭକ୍ତର ଅକୁହା ବେଦନାକୁ ସେ ଶବ୍ଦ ବିନା ବୁଝିଯାଏ, ଲୁହ ବିନା କାନ୍ଦଣାକୁ ଅନୁଭବ କରିପାରେ, ଆଉ ନିରାଶର ଅନ୍ଧକାରରେ ଆଶାର ପ୍ରଥମ ଦୀପ ଜଳାଇଥାଏ। ତା ଚରଣରେ ମଥା ନତ କଲେ ମନେ ହୁଏ ସମୟ ଯେମିତି ଥମିଯାଇଛି, ସମସ୍ତ କୋଳାହଳ ନିରବି ଯାଇଛି, ଆଉ ଅନ୍ତରରେ କେବଳ ଗୋଟିଏ ସତ୍ୟ ଧ୍ୱନିତ ହେଉଛି। ଜୀବନରେ ସବୁକିଛି ହରେଇଲେ ମଧ୍ୟ ଯାହାର କାଳିଆ ଅଛି ନା, ସେ କେବେ ନିଶ୍ୱ ନୁହେଁ, ତାର ସବୁକିଛି ଅଛି।
1: ସେ ଏମିତି ଆସୁଥାଉ ବଡ଼ତାଣ୍ଡକୁ, ମିଶୁଥାଉ ଭକ୍ତର ପ୍ରାଣ ସହିତ, ଦିଶୁଥାଉ ତାର ଶୋଭା ସାରା ଜଗତକୁ, ଫୁଟି ଉଠୁ ଭକ୍ତର ଭାବ ତାର ଆଖିର ଲୁହରେ, ଭିଜୁଥାଉ ଜଗା ବଡ଼ଦାଣ୍ଡରେ ତାର ଭକ୍ତର ଭାବରେ।

0: ଶ୍ରୋତା ବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମ ପାଖକୁ ମତାମତ ଲେଖି ପଠାଇବାକୁ ଆଦୌ ଭୁଲିବେନି।
1: ଆମକୁ ମତାମତ ଲେଖି ପଠାଇବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753001।
0: ଆମର ମେଲ୍ ଆଇଡିଟି ଲେଖି ରଖନ୍ତୁ yb.airctc@gmail.com।
1: ଶ୍ରୋତା ବନ୍ଧୁ, ପୁଣି ଥରେ ପବିତ୍ର ଗୁଣ୍ଡିଚା ପର୍ବର ଶୁଭେଚ୍ଛା ଜଣାଇ ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ଉପସ୍ଥାପିକା ସୀତା,
0: ଆଉ ମୁଁ ପ୍ରତୀକ୍ଷା
1: ରହୁଛୁ।
0: ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା ଛଅଟାର ମୁଖ୍ୟ ସମ୍ବାଦ ସହମ ମହେନ୍ଦ୍ର କୁମାର ମାଝି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆରୋପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଶ୍ରୀହରିକୋଟାର ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋହାହନ ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପିଭି ସିନ୍ଧୁ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଭାରତୀୟ ସମୟ ରାତି 2:30 ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସ୍ନାତକ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7:00।

କରିଛନ୍ତି ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଅଭୁଲା ଗୀତ ଦିନ 11:10 କଣ୍ଠଶିଳ୍ପୀ ଫିକାରୀ ଚରଣ ବଳ ଏବଂ ଅକ୍ଷୟ କୁମାର ମହାନ୍ତି। ଦାସକାଠିଆ ଗୀତ ଦିନ 11:30 ପରିବେଷଣ କରିବେ ଉପେନ୍ଦ୍ର ପାଣିଗ୍ରାହୀ ଏବଂ ଗୋବିନ୍ଦ ଚନ୍ଦ୍ର ସାହୁ। ମହୁରୀ ବାଦ୍ୟ ଦିନ 1:10 ପରିବେଷଣ କରିବେ ଭାସ୍କର ଚନ୍ଦ୍ର ସାମଲ। ନାରୀ ମହଲେ ଆଳାପ ଦିନ 1:20 ଏଥିରେ ଶୁଣିବେ ଅନୁସୟ ମହାପାତ୍ରଙ୍କ ସହିତ ସାକ୍ଷାତକାର। ଆପଣଙ୍କ ଚିଠି ଦିନ 2:45। ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10। ସ୍କୃତିର ପାହାଚ ଅପରାହ୍ନ 5:00 ଏଥିରେ ଶୁଣିବେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ସହିତ ସାକ୍ଷାତକାରର ପ୍ରଥମ ଭାଗ। ଯୁବବାଣୀ ଅପରାହ୍ନ 5:30। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 83ତମ ଭାଗ ସନ୍ଧ୍ୟା 6:10। ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ରାତି 7:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30 ବିଷୟ ଫଳ ବଗିଚା ପ୍ରତିଷ୍ଠା ଓ ଏହାର ପରବର୍ତ୍ତୀ ଯତ୍ନ ବିଶେଷଜ୍ଞ ପ୍ରଭଞ୍ଜନ ମିଶ୍ର। ଇସ୍ୟୁଜ୍ ବିଫୋର୍ ପାର୍ଲାମେଣ୍ଟ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ନାଟକ 22 ପାହାଚ ପ୍ରଚାର କରିବ ରାତି 10:00। ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ। ମୋ ପସନ୍ଦ ପ୍ରଚାର କରିବ ସକାଳ 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ ଦିନ 12:00। ଅସରନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:25। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଶୁଣିବେ ଅପରାହ୍ନ 4:55। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବନ୍ଧା କାର୍ଯ୍ୟ ଜାରି ରହିଛି। ଏହାପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ କରାଯାଇ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ଉପଲବ୍ଧ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବେ। ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯେଉଁ ବି ଶ୍ରଦ୍ଧାଳୁ ଭକ୍ତ ଆସିବେ ଗୋଟେ ସୁଖଦ ଅନୁଭୂତି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିବେ। ବିଗତ ଦିନର ବୈଠକ ପରେ ଆଜି ଆମେ ତାର ଜଏଣ୍ଟ କୋଅର୍ଡିନେସନ ମିଟିଂ କରିଛୁ, କିନ୍ତୁ ପ୍ରସ୍ତୁତିକରଣ ସରିଛି। ତେଣୁ ସେହି ବୈଷୟିକ ଦଳ ଏବେ ଯାଇକି ତାର ଅନୁଧ୍ୟାନ କରିବେ। ଜଗମୋହନ ନାଟମଣ୍ଡପ ଭୋଗମଣ୍ଡପର ଯାହାର ବି ସଂରକ୍ଷଣ କାର୍ଯ୍ୟ ଅଛି ତା ଉପରେ ଆମେ ଆଗତରା ଆଲୋଚନା କରିକି ତାର ପ୍ରସ୍ତୁତିକରଣ କରିଛୁ। ସେହି କାର୍ଯ୍ୟ ସେମାନେ ତୁରନ୍ତ ଆରମ୍ଭ କରିବେ।
0: ସମାଜର ସମସ୍ତ ବର୍ଗ ବିଶେଷକରି ଜନଜାତିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ସରକାର ବୈଷୟିକ ଶିକ୍ଷାରେ ସମାନୁପାତିକ ସଂରକ୍ଷଣ, ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ବୃଦ୍ଧି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ, ଧରତୀ ଆବା ଜନଭାଗିଦାରୀ ଆଦି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅନ୍ତୋଦୟର ମୂଲ୍ୟବୋଧରେ ସମାଜର ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚ ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମାସରେ ଇନ୍ଭେଷ୍ଟର୍ସ ରୋଡ୍ ଶୋ ଆୟୋଜିତ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ଶୋରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଏଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

0: ସୀମିତ ପୁଞ୍ଜିନିବେଶ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେବା ସହିତ ସମୀକ୍ଷା କରୁଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ଅଭିଷେକ ହଲ୍ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରବଣ ଶକ୍ତିବାଧିତ ବାଳିକାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତିବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ଶିଳ୍ପ କ୍ଷେତ୍ର ସହ ସେମାନଙ୍କୁ ଯୋଡ଼ିବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ। ଏହାଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନଯାପନ କରିପାରିବେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗଦେଇ କହିଛନ୍ତି ଚିକିତ୍ସା ଶିକ୍ଷା ଗବେଷଣା ନବସୃଜନ ଏବଂ ରୋଗୀସେବାରେ ପ୍ରତିଷ୍ଠାନର ଉତ୍କର୍ଷତା ଯାତ୍ରାରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଡାକ୍ତରୀ ବୃତ୍ତିକୁ ଦାୟିତ୍ୱ ପ୍ରତିବଦ୍ଧତା ଏବଂ ସେବା ମନୋଭାବ ସହ ନିର୍ବାହ କରିବା ପାଇଁ ସ୍ନାତକ ଡାକ୍ତରମାନଙ୍କୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି।
1: और ये सभी डॉक्टर्स ये सभी हमारे नर्सिंग प्रोफेशनल्स देश का भविष्य हैं। हम सभी एक स्वस्थ भारत के जरिए एक विकसित भारत एट 2047 बनाने की दिशा में अग्रसर हैं और मैं यही उम्मीद करती हूँ कि ये सभी बच्चे जब अपनी प्रैक्टिस प्रारंभ करें तो देश के हर नागरिक के प्रति मन में सेवा भाव के साथ काम करें।
0: କେନ୍ଦ୍ର ସରକାର ଏମ୍ସରେ ବିଶ୍ୱସ୍ତରୀୟ ଭିଭିଭୂମି ଉନ୍ନତ ଚିକିତ୍ସା ଓ ଗବେଷଣା ସୁଯୋଗ ପ୍ରଦାନ କରୁଛନ୍ତି। ସୁଲଭ ସ୍ୱାସ୍ଥ୍ୟସେବା ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରି ଶ୍ରୀମତୀ ପଟେଲ କହିଛନ୍ତି ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶରେ 820 ମେଡିକାଲ୍ କଲେଜ ପ୍ରାୟ 1,29,000 ମେଡିକାଲ୍ ସିଟ୍ ଏବଂ 85,000 ସ୍ନାତକୋତ୍ତର ସିଟ୍ ରହିଛି। କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ ଆଜି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ଚୟନ କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ରାଜକୁମାର ରାଓଙ୍କ ଅଭିନୀତ ଶ୍ରୀକାନ୍ତକୁ ଶ୍ରେଷ୍ଠ ହିନ୍ଦୀ ସିନେମା ଭାବେ ଚୟନ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗର ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ବଜେଟ୍ରେ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ସାମିଲ ହୋଇଛି। ଏଥିସହିତ 121 ପ୍ୟାକେଜ୍କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍କଟ ରୋଗର ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ବିଧାନସଭା ବାଚସ୍କତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ରଣପୁର ଅଞ୍ଚଳରେ ସଂସ୍କୃତି ଓ ବିକାଶର ଧାରା ନିରନ୍ତର ଆଗକୁ ବଢ଼ିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧିକୁ ନେଇ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ପ୍ରତିଭା ସମ୍ଭର୍ଦ୍ଧନା ସମାରୋହ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସାହିତ୍ୟ ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 58 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନୂଆପଡ଼ା ପୁଲିସ୍ ପକ୍ଷରୁ ସୁସ୍ଥ ଶରୀର ସୁଦୃଢ଼ ମନ ଓ ନିଶାମୁକ୍ତ ସମାଜ ଗଠନ ବାର୍ତ୍ତା ନେଇ ମିଶନ୍ ଫିଟ୍ ନୂଆପଡ଼ା ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ୱାକାଥନ୍ରେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ବିଧିସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଦାଲତରେ 80 ମାମଲା ଚିହ୍ନଟ କରାଯାଇ ସେଥିମଧ୍ୟରୁ 13 ମାମଲାର ଆପୋଷ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟରେ ଦ୍ୱାଦଶ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ନବରଙ୍ଗପୁର ବାପୁଜୀ ପବ୍ଲିକ୍ ବିଦ୍ୟାଳୟଠାରେ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନର ଆଭିମୁଖ୍ୟକୁ ଆଧାର କରି ପୁରୀ ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ଏକ ବୃହତ ନାଗରିକ ସେବା ଅଭିଯାନ ଜାରି ରହିଛି। ସହରକୁ ନିର୍ମଳ ରଖିବା ପାଇଁ ନିରନ୍ତର ଶ୍ରମଦାନ କରୁଥିବା ହଜାର ହଜାର ସଂଖ୍ୟକ ଉତ୍ସର୍ଗୀକୃତ ସଫେଇ କର୍ମଚାରୀ ଏହି ଅଭିଯାନର କର୍ଣ୍ଣଧାର ସାଜିଛନ୍ତି। ମୌସୁମୀ ବର୍ଷା ପରିସ୍ଥିତି ସତ୍ତ୍ୱେ ବର୍ତ୍ତମାନ ପରିବେଶକୁ ସ୍ୱଚ୍ଛ ସୁରକ୍ଷିତ ଓ ଆରାମଦାୟକ

0: ଅନୁଭୂତି ପ୍ରଦାନ କରିବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ ଏକ ବୃହତ ନାଗରିକ ସେବା ଯୋଜନା ଆରମ୍ଭ କରାଯାଇଛି। ଏହି ଅଭିଯାନରେ 1451 ଜଣ ସଫେଇ କର୍ମଚାରୀ, 570ଟି ଆବର୍ଜନା ସଂଗ୍ରହ ଗାଡ଼ି, 15ଟି ସେସ୍ପୁଲ୍ ଗାଡ଼ି ଏବଂ 3ଟି ମେକାନିକାଲ୍ ରୋଡ୍ ସୁଇପିଂ ମେସିନ୍ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାୟ 1600ଟି ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। 3000 ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 11ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 610.21 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 84,767 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 32,608 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଥିବାବେଳେ ଶାଖା ନଦୀ ଗେଙ୍ଗୁଟି, କୋଚିଳା, ରେବ, କପାଳୀ, କଣ୍ଡିଆରେ ବନ୍ୟା ଜଳ ପ୍ରବେଶ କରିଛି। ଜିଲ୍ଲାର 7ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। କେନ୍ଦ୍ର ସରକାରଙ୍କ ଭବିଷ୍ୟମୁଖୀ ସଂସ୍କାର ମାଧ୍ୟମରେ ଭାରତର ମହାକାଶ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରୁଛି। ଘରୋଇ ଭାବେ ବିକଶିତ ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ପହଞ୍ଚିଛି। ଆଗମନ ମିଶନ ଅଂଶସ୍ୱରୂପ ଏହି ଯାନ ପୃଥିବୀ ପୃଷ୍ଠରୁ 450 କିଲୋମିଟର ଉର୍ଦ୍ଧ୍ୱରେ ଏକ ପେ ଲୋଡ୍କୁ ସଫଳତାର ସହ କକ୍ଷପଥରେ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଆଜି ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ଏହି ଯାନକୁ ବିକଶିତ କରିଛି। ମହାକାଶକୁ ଏକ ପେଲୋଡ୍ ଉତ୍କ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଏରୁଟ୍ ଏରୋସ୍ପେସ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟେଲିଫୋନ୍ ମାଧ୍ୟମରେ ଶ୍ରୀ ମୋଦି ସେମାନଙ୍କ ସହିତ କଥାବାର୍ତ୍ତା ହେବା ସହ ଏହି ଯାନ ସହ ଜଡ଼ିତ ଅଂଶୀଦାରଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ଶ୍ରୀ ମୋଦି ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋହାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏହି ଷ୍ଟାର୍ଟଅପ୍ ସଂସ୍ଥା ସ୍କାଏରୁଟ୍ ଏରୋସ୍ପେସ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ବର୍ଦ୍ଧିତ ଘରୋଇ ମହାକାଶ ଇକୋସିଷ୍ଟମ୍କୁ ଏହା ପ୍ରତିଫଳନ କରୁଛି। 2023 ସରକାର କାର୍ଯ୍ୟକାରୀ କରିଥିବା ଭାରତୀୟ ମହାକାଶ ନୀତି ଦେଶରେ ଘରୋଇ କ୍ଷେତ୍ର ପାଇଁ ମହାକାଶ କ୍ଷେତ୍ରକୁ ଉନ୍କକ୍ତ କରିଛି। ନବସୃଜନ ନିବେଶ ଏବଂ ଏ କ୍ଷେତ୍ରର ଘରୋଇ ଉଦ୍ୟୋଗ ଏହାଦ୍ୱାରା ପ୍ରୋତ୍ସାହିତ ହେଉଛନ୍ତି। ସାଟେଲାଇଟ୍ ନିର୍ମାଣ ସହ ପ୍ରକ୍ଷେପଣ ସେବା, ମହାକାଶ ପ୍ରୟୋଗ ଏବଂ ଡାଉନ୍ ଷ୍ଟ୍ରିମ୍ ବ୍ୟବସ୍ଥାରେ ଦେଶର ଶିଳ୍ପକ୍ଷେତ୍ର ଅଂଶଗ୍ରହଣ କରୁଛି। 2014 ଦେଶରେ ମହାକାଶ କ୍ଷେତ୍ର ପାଇଁ ଗୋଟିଏ ଷ୍ଟାର୍ଟଅପ୍ ରହିଥିବାବେଳେ 2026 ଏହା 400କୁ ବୃଦ୍ଧି ପାଇଛି। ମହାକାଶ କ୍ଷେତ୍ରରେ ବର୍ଦ୍ଧିତ ଘରୋଇ ଅଂଶଗ୍ରହଣକୁ ଏହା ପ୍ରମାଣ କରିବା ସହ ନବସୃଜନର ଦ୍ରୁତ ପ୍ରସାରକୁ ପ୍ରତିଫଳନ କରୁଛି। ସରକାରୀ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାର ଦେଶର ମହାକାଶ ଅର୍ଥନୀତିକୁ ଅଭିବୃଦ୍ଧି ପ୍ରଦାନ କରୁଛି। ଦେଶର ମହାକାଶ କ୍ଷେତ୍ର ଏବେ ପ୍ରାୟ 8.4 ବିଲିୟନ୍ ଆମେରିକୀୟ ଡଲାର ରହିଥିବାବେଳେ ଆସନ୍ତା 2030 ସୁଦ୍ଧା ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। 2040 ସୁଦ୍ଧା

100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ୱେସ୍ ସରକାରୀ ପ୍ରତିଷ୍ଠାନ ଏବଂ ବେସରକାରୀ ସହଯୋଗ ମାଧ୍ୟମରେ ମହାକାଶ କ୍ଷେତ୍ର ପାଇଁ ଏକ ସ୍ୱୟଂଚାଳିତ ସିଙ୍ଗିଲ୍ ୱିଣ୍ଡୋ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଗତ ଜୁନ୍ ମାସ ସୁଦ୍ଧା ଏହି କେନ୍ଦ୍ର ଅଧୀନରେ 4,500ରୁ ଅଧିକ ସଂଗଠନ ପଞ୍ଜିକୃତ ହୋଇଛନ୍ତି। ଏହି କେନ୍ଦ୍ର ଫେବୃୟାରୀ ସୁଦ୍ଧା 150 ନିୟୁତ ଆମେରିକୀୟ ଡଲାର ନିବେଶକୁ ସୁଗମ କରିପାରିଛି। ମହାକାଶ ଷ୍ଟାର୍ଟଅପ୍ ଏବଂ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଇନ୍ ସ୍ୱେସ୍ ଭିଭିଭୂମି ପାଣ୍ଠି ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିପାଇଁ 1,000 କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ ପାଣ୍ଠି ପ୍ରସ୍ତୁତ କରାଯାଇଛି। ଗତ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ଆସନ୍ତା 2029-30 ଆର୍ଥିକ ବର୍ଷ ଅର୍ଥାତ୍ 5 ବର୍ଷ ପାଇଁ ଜାରି ରହିବ। ପାଣ୍ଠି ଅଧୀନରେ ବାର୍ଷିକ ନିବେଶ 100 କୋଟିରୁ 250 କୋଟି ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ୱେସ୍ ଅଧୀନରେ 500 କୋଟି ଟଙ୍କାର ପ୍ରଯୁକ୍ତି ବିଦ୍ୟା ଗ୍ରହଣୀୟ ପାଣ୍ଠି ପ୍ରଚଳନ କରାଯାଇଛି। ମହାକାଶ କ୍ଷେତ୍ର ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିକୁ ଅଧିକ ନିବେଶକ ଅନୁକୂଳ କରିବା ପାଇଁ ସରକାର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ମାଧ୍ୟମରେ ସାଟେଲାଇଟ୍ ଉତ୍ପାଦନ ଏବଂ ପରିଚାଳନାରେ ସ୍ୱୟଂଚାଳିତ ଭାବେ 74% ପର୍ଯ୍ୟନ୍ତ ବିଦେଶୀ ନିବେଶର ସୁବିଧା ରହିଛି। ସେହିପରି ପ୍ରକ୍ଷେପଣ ଯାନ ଏବଂ ମହାକାଶ କେନ୍ଦ୍ର ପାଇଁ 49% ଏବଂ ସାଟେଲାଇଟ୍ ଉତ୍ପାଦନ ଓ ଉପପ୍ରଣାଳୀ ନିର୍ମାଣରେ 100% ପର୍ଯ୍ୟନ୍ତ ବିଦେଶୀ ନିବେଶ ପାଇଁ ମାର୍ଗ ଉନ୍କକ୍ତ ରହିଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ଦେଶର ମହାକାଶ କ୍ଷେତ୍ରରେ ବ୍ୟବସାୟ କରିବା ସହଜତାକୁ ଅଧିକ ତ୍ୱରାନ୍ୱିତ କରିବା ଆଶା କରାଯାଉଛି। ଅନ୍ୟ ପ୍ରକାରେ କହିଲେ ଭାରତର ମହାକାଶ କ୍ଷେତ୍ର ଏକ ନୂତନ ଯୁଗର ଦ୍ୱାର ଦେଶରେ ଠିଆ ହୋଇଛି। ଏ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବିଶ୍ୱ ମହାକାଶ ଶକ୍ତି ଏବଂ ଏ କ୍ଷେତ୍ରର ଭବିଷ୍ୟତ ଅର୍ଥନୀତିରେ ଭାରତକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉପସ୍ଥାପନ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ, ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ୱାନ୍, ଆଲେଖ୍ୟ ଆଞ୍ଚଳିକ ସମ୍ଭାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା ସାତଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଳପମଣ୍ଡପ ବିଜେନୀତି। ଶ୍ରୀଜୀଉଙ୍କ ଅପୂର୍ବ ଲୀଳା ଦେଖିବାକୁ ଶରଧାବାଲିରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଗଠିତ ବିଭିନ୍ନ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଭୁବନେଶ୍ୱରଠାରେ ମତ ବିନିମୟ କଲେ ମୁଖ୍ୟମନ୍ତ୍ରୀ। ଆଦିବାସୀମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମର ବିଷୟ ଉପରେ ଆଲୋଚନା। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଭାରତୀୟ ସମୟ ରାତି 2:30 ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଗିରିଶ ପୁରୋହିତ, ଜୟନ୍ତୀ ମିଶ୍ର ଓ ସାଥୀ। କଥାଚିତ୍ର ସମର୍ପଣ।

0: ଶୁଣିଲେ ଓଡ଼ିଆ କଥାଯାତ୍ରା ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଆର୍ଟିକିଲ୍ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ଚିକିତ୍ସା, ଶିକ୍ଷା ଓ ଗବେଷଣା, ନବସୃଜନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନର ଉତ୍କର୍ଷତା ଦେଶର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ଏମ୍ସ ସଂଖ୍ୟା 23କୁ ବୃଦ୍ଧି ପାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାର କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରୁଛି। ବିଶ୍ୱସ୍ତରୀୟ ଭିଭିଭୂମି ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ତାଲିମ ମାଧ୍ୟମରେ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରୀ ସ୍ନାତକ ସମାଜରେ ସ୍ୱତନ୍ତ୍ର ଭାବେ ପରିଗଣିତ ହୁଅନ୍ତି, ଏପରିକି ତାଙ୍କୁ ଡାକ୍ତର ପ୍ଲସ୍ ଭାବେ ମାନ୍ୟତା ମିଳିଥାଏ। ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ

ଶ୍ରୀମତୀ ପଟେଲ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ସମ୍ପର୍କରେ ବର୍ଷ୍ଣନା କରିଛନ୍ତି। ଦେଶବ୍ୟାପୀ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଅଧିକ ସୁବ୍ୟବସ୍ଥିତ ତଥା ସଶକ୍ତ କରିବାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଭୂମିକା ଉପରେ ରାଷ୍ଟ୍ରପତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏବେ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ଡାକ୍ତରୀ ସିଟ୍ ଏବଂ ପ୍ରାୟ 85,000 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଉପଲବ୍ଧ ରହିଛି। ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏଭଳି ଭିଭିଭୂମି ଅଧିକ ସୁଯୋଗ ପ୍ରଦାନ କରିପାରିଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏକ ସୁସ୍ଥ ସମାଜ ହେଉଛି ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ। ନୂଆଦିଲ୍ଲୀରେ ଆଜି ଭାରତୀୟ ଡାକ୍ତରୀ ସଂଘ ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି ଚିକିତ୍ସା ବୃତ୍ତିଗତ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ଦେଶର ବିକାଶ ଯାତ୍ରାକୁ ମଧ୍ୟ ସଶକ୍ତ କରିଛନ୍ତି। ସମର୍ପଣ ଏବଂ ସେବା ମାଧ୍ୟମରେ ଡାକ୍ତରମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି। ଡାକ୍ତରଙ୍କୁ ସମ୍ମାନିତ କରିବା ହେଉଛି ରାଷ୍ଟ୍ର ସେବା ଏବଂ ରାଷ୍ଟ୍ର ନିର୍ମାଣର ମନୋଭାବକୁ ସମ୍ମାନିତ କରିବା ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆଧାରିତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଦୁଇଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ଉଦ୍ଯାପିତ ହୋଇଛି। ବୈଠକରେ ଏହି ଦୁଇଟିଯାକ କାର୍ଯ୍ୟକ୍ରମର ପ୍ରଗତି ନେଇ ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ୱୟନ ଉପରେ ପ୍ରାଥମିକତା ପ୍ରଦାନ କରାଯାଇ ଆଲୋଚନା ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ମତ ବିନିମୟ ହେବା ସହ ସ୍ୱାସ୍ଥ୍ୟକ୍ଷେତ୍ରରେ ଭବିଷ୍ୟତ ସଂସ୍କାର ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ଏହି ଦୁଇଟିଯାକ କାର୍ଯ୍ୟକ୍ରମ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଗଣିତ ହୋଇଛି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୈଠକ ଅବସରରେ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ 15 ପୁରସ୍କାର ପ୍ରଦାନ କରାଯାଇଥିବା ସଚିବ ଶ୍ରୀବାସ୍ତବ କହିଛନ୍ତି। ବାସ୍ତରୀତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ଭାବେ ମନୋନୀତ କରାଯାଇଥିବା ବେଳେ ସର୍ବୋତ୍ତମ ଚଳଚ୍ଚିତ୍ର ଲେଖା ପାଇଁ ପ୍ରଦୀପ କୁମାର ସେଟ୍ଟିଙ୍କୁ ଚୟନ କରାଯାଇଛି। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ଭାବେ ବିବେଚିତ ହୋଇଛି। ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମାମୁଟି ଓ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକତାକା ପ୍ରତୀକ ପାଇଁ ଆନନ୍ଦ ଏଲ୍ ରାୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଇଣ୍ଡିଆ ପୋଷ୍ଟର ସରକାରୀ ମାସ୍କଟ୍ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଡାକ ବିଭାଗ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଇନୋଭେଟ୍ ଇଣ୍ଡିଆ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏଥିପାଇଁ ପ୍ରସ୍ତୁତ ଡିଜାଇନ୍ ଦାଖଲ କରିବାକୁ କୁହାଯାଇଛି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ସ୍ୱତନ୍ତ୍ର ମାସ୍କଟ୍ ପ୍ରସ୍ତୁତି, ଯାହାକି ବିଭାଗ ଉପରେ ଥିବା ବିଶ୍ୱାସ, ନିର୍ଭରଯୋଗ୍ୟତା, ସେବା ଏବଂ ଡିଜିଟାଲ ନବସୃଜନକୁ ପ୍ରତିଫଳନ କରିପାରିବ। ଡାକ ବିଭାଗ କହିଛି ଏହି ପ୍ରତିଯୋଗିତା ସମାଜର ସବୁବର୍ଗର ଲୋକଙ୍କ ପାଇଁ ଉନ୍କକ୍ତ ରହିଛି। ପ୍ଲାଟଫର୍ମ ମାଧ୍ୟମରେ ଏକ ମାସ୍କଟ୍ ପ୍ରସ୍ତୁତି ସହ ଏହାର ନାମ ଏବଂ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଆସନ୍ତା ମାସ 15 ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଶ୍ରେଷ୍ଠ ବିବେଚିତ 3 ମାସ୍କଟ୍କୁ ବିଭାଗ ପକ୍ଷରୁ 75,000, 50,000 ଏବଂ 25,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ, କଳାକାର, ସୃଜନଶୀଳ ବୃତ୍ତିଗତଙ୍କୁ ଏଥିରେ ଅଂଶଗ୍ରହଣ କରିବା ଲାଗି ଡାକ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ତିଆରି ତଥା ପ୍ରକ୍ରିୟାକରଣ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି 8 ମୃତ୍ୟୁ ହୋଇଛି। ରାମୋଲ ଗାତ୍ରାଡ ରୋଡ୍ ସ୍ଥିତ ଏହି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ଅନ୍ୟ 10 ଆହତ ହୋଇଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ 8 ମୃତଦେହ ଉଦ୍ଧାର କରିଥିବା ବେଳେ ଜଳୁଥିବା ସ୍ଥାନରେ ଅଟକି ରହିଥିବା ଆହତଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିଥିଲା। ରାମନଗର ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଏହି ଟ୍ରେନ୍ ଉତ୍ତରାଖଣ୍ଡ କୁମାଉଁ ଏବଂ ଗଡ଼ୱାଲ ମଧ୍ୟରେ ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବ। ସେଠାକାର ନାଗରିକଙ୍କର ବିକାଶ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ହରିଦ୍ୱାରରେ ଯାତ୍ରୀଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ ରିଷିକେଶ ରେଳ ଷ୍ଟେସନ୍କୁ ଏକ ସହଯୋଗୀ ଷ୍ଟେସନ୍ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 5069କୁ ବୃଦ୍ଧି ପାଇଛି। ଜାତୀୟ ସଂସଦର ସଭାପତି ଜର୍ଜ ରୋଡ୍ରିଗେଜ୍ କହିଛନ୍ତି 16740 ଜଣ ଏହି ଭୂକମ୍ପରେ ଆହତ ହୋଇଥିବାବେଳେ 6462 ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ କାରାକସ୍

ଫିଟ୍ ଇଣ୍ଡିଆ, ସିଏଫ୍ଆଇ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଅସ୍ମିତା ସାଇକେଲିଂ ଲିଗ୍ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜିଲ୍ଲାର ସମସ୍ତ 7ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଗଣନା ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ମୋଟ 14,64,547 ଜଣ ଭୋଟର ରହିଛନ୍ତି। ସେହିଭଳି 13,76,912 ପରିଗଣନା ଫର୍ମର ଡିଜିଟାଇଜେସନ୍ ହୋଇଛି। ରାଉରକେଲା ମହାନଗର ନିଗମ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ରାଉରକେଲାର ମିଳିତ ଆନୁକୂଲ୍ୟରେ ବାଲୁଘାଟସ୍ଥିତ ମ୍ୟାଟେରିଆଲ୍ ରିକଭରି ଫାସିଲିଟି ସେଣ୍ଟରରେ ପ୍ଲାଷ୍ଟିକ୍ ବର୍ଜ୍ୟର ମୂଲ୍ୟାଙ୍କନ ଓ ପୃଥକୀକରଣ ନିର୍ଦ୍ଧାରଣ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଆର୍ଏମ୍ସିର ଡେପୁଟି କମିଶନର ଶ୍ରୀମତୀ ଅନିତା

0: ମେଟେରିଆଲ ରିକଭରି ଫ୍ୟାସିଲିଟି ସେଣ୍ଟରରେ ପ୍ଲାଷ୍ଟିକ୍ ବର୍ଜ୍ୟର ମୂଲ୍ୟାଙ୍କନ ଓ ପୃଥକୀକରଣ ନିର୍ଦ୍ଧାରଣ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଆର୍ଏମ୍ସିର ଡେପୁଟି କମିଶନର ଶ୍ରୀମତୀ ଅନିତା ନାୟକ ଯୋଗଦେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ଅଗଷ୍ଟ 2ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିରିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ଅଣ୍ଟା ଭିଡିବା ପରିବେଶ ହିତ ପାଇଁ ରାଜ୍ୟ ବନ ବିଭାଗ ଯେଉଁ ପଦକ୍ଷେପ ହାତକୁ ନେଉଛି ତାକୁ ଫଳପ୍ରଦ କରିବା ପାଇଁ ଆଗେଇ ଆସିବା, ତା ଛଡ଼ା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜାଣି ଏଥିରୁ ଲାଭ ପାଇବା ପାଇଁ ନିଜର ଭୂମିକାକୁ ସାବ୍ୟସ୍ତ କରିବା, ଏମିତି ସଚେତନ ମନୋଭାବ ନେଇ କାର୍ଯ୍ୟ କଲେ ଆମ ପରିବେଶ ନିଶ୍ଚୟ ସବୁଜ ବନାନୀରେ ପୂରି ଉଠିବ, ଆଉ ଆମେମାନେ ଏକ ବିଶୁଦ୍ଧ ପରିବେଶରେ ବସବାସ କରି ପ୍ରକୃତିର ଅବଦାନକୁ ଉପଭୋଗ କରିପାରିବା।

0: ପାଞ୍ଚ ନଦୀ ଭିତରେ 5 ଫୁଟ ବାଇ 5 ଫୁଟ କି 10 ଫୁଟ ବାଇ 10 ଫୁଟ ଛୋଟ ଛୋଟ ପିଟ୍ କରାଯାଏ ଏବଂ ଗଲି ପ୍ଲଗିଂ ମଧ୍ୟ ବିଭିନ୍ନ ଜାଗାରେ କରାଯାଏ ଯେଉଁଠି ପାଣିଟା ଜୋରରେ ଗଡ଼ି ଆସୁଛି ସେଠି ମୃତ୍ତିକା କ୍ଷୟ ହୋଇ ସେ ଜାଗାରେ ମଧ୍ୟ ଏଭଳି ସଏଲ୍ ମଧ୍ୟ କଞ୍ଜପ୍ସନ୍ ସହରାଞ୍ଚଳ ବନୀକରଣରେ ଟାଉନ୍ ମାନଙ୍କରେ ଯେଉଁ ଗଛ ଲଗାଯାଉଛି ଆପଣ ଅର୍ବାନ୍ ପ୍ଲାଣ୍ଟସନ୍ ତାକୁ କୁହାଯାଉଛି ବିଭିନ୍ନ ଜାଗାରେ କଟକ ହେଉ ଭୁବନେଶ୍ୱର ହେଉ କେନ୍ଦ୍ରାପଡ଼ା ଜଗତସିଂହପୁର ଏବଂ ରାଉରକେଲା ସମ୍ବଲପୁର ବିଭିନ୍ନ ଜାଗାରେ ସବୁ ଆମର ଅର୍ବାନ୍ ପ୍ଲାଣ୍ଟସନ୍ ସ୍କିମ୍ରେ ମଧ୍ୟ ଗଛ
1: ଲଗାଯାଉଛି
0: ସହରାଞ୍ଚଳ ବୃକ୍ଷରୋପଣ କରାଯାଉଛି ସହରରେ ଗଛ ସଂଖ୍ୟା ରହିବା ଦରକାର ଗୋଟେ ଗ୍ରୀନ୍ ମାସ୍ ଡେଭଲପ୍ ହେବା ଦରକାର ସେ ଜାଗାରେ ମଧ୍ୟ ଆପଣଙ୍କ ସ୍ପେଶାଲ୍ କେୟାର ନିଆଯାଉଛି ଚାରିପଟ ଫେନ୍ସିଂ କରାଯାଉଛି ଯାହାଫଳରେ ସେଠି ଗାଈ ଗୋରୁ କିମ୍ବା ଅନ୍ୟାନ୍ୟ ନପଶି ସେଠି ନଷ୍ଟ ହୋଇପାରିବନି ପଥପାର୍ଶ୍ୱ ବନୀକରଣ ମଧ୍ୟ ଗୋଟେ ସ୍କିମ୍ ରହିଛି ସେଠି ମଧ୍ୟ ଆଭିନ୍ୟ ପ୍ଲାଣ୍ଟସନ୍ ଯୋଉ କରାହଉଛି ବିଭିନ୍ନ ରୋଡ୍
1: ସାଇଡ୍ରେ
0: ପ୍ଲାଣ୍ଟସନ୍ କରାଯାଉଛି ଗୋଟେ ଗୋଟେ ଗଛରେ ମଧ୍ୟ ତାର ଫେନ୍ସିଂ କରାଯାଉଛି ଗୋଟେ ଇଣ୍ଡିଭିଜୁଆଲ୍ ଗଛକୁ ମଧ୍ୟ ସେଠି ଫେନ୍ସିଂ କରାଯାଉଛି 5000 ଗଛ କୋଉ ଜାଗାରେ ଲଗା ହେଇଥିବ ଅର୍ବାନ୍ ପ୍ଲାଣ୍ଟସନ୍ ସେଠି ମଧ୍ୟ ଚାରିପଟେ ବାର୍ବେଡ୍ ୱାର୍ ଫେନ୍ସିଂ ମଧ୍ୟ ଦିଆଯାଉଛି ତା ସହିତ ଗୁଜୁରା ଜଙ୍ଗଲ ପୁନରୁଦ୍ଧାର କୁହାଯାଉଛି ସେଠି ମଧ୍ୟ 200 ରୁ 800 ଗଛ ପର୍ଯ୍ୟନ୍ତ ମଧ୍ୟ ଲଗାଇ ସେ ଜାଗାକୁ ରିଷ୍ଟକ୍ ଆଉଥରେ କରାଯାଉଛି ଏଇ ଯୋଉ ଆମର ପ୍ଲାଣ୍ଟସନ୍ ଆକ୍ଟିଭିଟି ଆପଣ ଦେଖୁଛନ୍ତି ଆମର ବ୍ଲକ୍ ପ୍ଲାଣ୍ଟସନ୍ ସାଧାରଣତଃ 1600 ଗଛ ଲାଗିଥାଏ ଏବଂ ଅର୍ବାନ୍ ପ୍ଲାଣ୍ଟସନ୍ ସେ ଜାଗାରେ ଯେତିକି ଫାଙ୍କା ଥିବ ସେ ଜାଗାରେ ଲାଗିବ ଏବଂ ପଥପାର୍ଶ୍ୱ ବନୀକରଣରେ ଆପଣ ସାଧାରଣତଃ 4 ମିଟର ଗ୍ୟାପ୍ରେ ଗଛ ଲାଗିଥାଏ ଏବଂ ଗୋଟେ ରନିଂ କିଲୋମିଟର ଆପଣଙ୍କର 250 ଗଛ ଲାଗିଥାଏ ଲୋକମାନଙ୍କୁ ମଧ୍ୟ ବାମ୍ବୋ ପ୍ଲାଣ୍ଟସନ୍ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି ନ୍ୟାସନାଲ୍ ବାମ୍ବୋ ପ୍ରୋଗ୍ରାମରେ ମଧ୍ୟ ଦିଆଯାଉଛି ଏବଂ ଡିପାର୍ଟମେଣ୍ଟ ମଧ୍ୟ ବାମ୍ବୋ ପ୍ଲାଣ୍ଟସନ୍ କରୁଛି ତା ସହିତ ଏଇ ଯୋଉ ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ସରକାରୀ ସ୍ତରରେ ହେଉନି ଏବଂ ବିଭିନ୍ନ ଡିପାର୍ଟମେଣ୍ଟ ମଧ୍ୟ କରୁଛି ଫରେଷ୍ଟ ଡିପାର୍ଟମେଣ୍ଟ କରୁଛି ସଏଲ୍ କମିଶନ ଡିପାର୍ଟମେଣ୍ଟ କରୁଛି ହର୍ଟିକଲଚର ଡିପାର୍ଟମେଣ୍ଟ ମଧ୍ୟ କରୁଛି 2-3 ବର୍ଷ ହେବ ଆମର ବିଭିନ୍ନ ସ୍କିମ୍ରେ ମଧ୍ୟ ଲୋକମାନଙ୍କୁ ସବୁ ମାଗଣା ଚାରା ଦିଆହେଉଛି ଲୋକମାନେ ମଧ୍ୟ ବିଭିନ୍ନ ଚାରା ସବୁ ନେଉଛନ୍ତି ସେମାନଙ୍କୁ କାହାକୁ 50ଟା କାହାକୁ 20ଟା କାହାକୁ 100ଟା ଯୋଉ ଚାରା ଦିଆଯାଇଛି ସେମାନେ ମଧ୍ୟ ତାଙ୍କ ନିଜ ନିଜର ବାରିଆରେ କି ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି ଏଇ ଯୋଉ ପ୍ଲାଣ୍ଟସନ୍ ଆକ୍ଟିଭିଟି ସବୁ ରହିଛି କେମିତି ପିଟ୍ ଖୋଳିବେ କେମିତି ଗଛ ପୋତିବେ ଏବଂ କେମିତି ସାର ଦେବେ ସେମାନେ ମଧ୍ୟ ଗଛ ଯତ୍ନ ନେଇଥାନ୍ତି ଯେମିତି ସରକାରୀ ସ୍ତରରେ ଅଫିସିଆଲ୍ସ ମାନେ କରୁଛନ୍ତି ଏବଂ ପ୍ରାଇଭେଟ୍ ଲୋକମାନେ ମଧ୍ୟ ଏଇ ଯୋଉ ଚାରା ନେଇକି ସେମାନେ ମଧ୍ୟ ନିଜର ବାଡ଼ି ବଗିଚା ଲଗାଉଛନ୍ତି ଏବଂ ତାର ମଧ୍ୟ ଯତ୍ନ ନେଉଛନ୍ତି
1: ଯେମିତି ଆପଣ କହିଲେ ଉଜଡ଼ା ଜଙ୍ଗଲ ଯୋଉଗୁଡ଼ା ରହିଛି ବା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କି ପଥପାର ସବୁ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଉ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କର ସବୁ ରହିଛି ସେ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଆମେ ଦେଖୁଛେ କି ସେ ଗଛଟି ବଞ୍ଚିଲା ଏବଂ ତାର ଉପଯୁକ୍ତ ଯେମିତି ଆମେ ସାର ଦେବା କଥା ଘାସ ବଛା କାମ ଏଗୁଡ଼ା ସବୁ କେମିତି ପରିଚାଳନା କରନ୍ତି କିଭଳି ଭାବରେ ସମ୍ଭବ ହୁଏ
0: ଏଟା ସବୁ ଟାଇମଲି ସବୁ କାମ କରିବାକୁ ପଡେ ଯେମିତି ଡିସେମ୍ବର କି ନଭେମ୍ବର କିମ୍ବା ଜାନୁଆରୀ ମାସରୁ ନର୍ସରୀ କରାଯାଏ ଏବଂ ଚାରାଟା ମଧ୍ୟ ଲାଗେ 6-7 ମାସ ବଢିବା ପାଇଁ ସେଭଳି ଭାବରେ ଏଇ ସବୁ ଟାଇମ ଅନୁସାରେ ଆପଣଙ୍କର ସାଇକ୍ଲିକ ପ୍ରୋସେସ କରାଯାଏ ଚାରାଟା ଠିକ୍ ହେଇଗଲା ଆପଣଙ୍କର ଜୁନ୍ 15 ଜୁନ୍ 20 ଭିତରେ ଚାରାଟା ଠିକ୍ ହେଇଗଲା ଚାରା ଯାଇକି ଆପଣ ପ୍ଲାଣ୍ଟେସନ ସାଇଟ୍ରେ ପହଞ୍ଚିଗଲା ଏବଂ ମାର୍ଚ୍ଚ ଏପ୍ରିଲ ଭିତରେ ଗାତ ଖୋଳାଟା ସରିଗଲେ ଭଲ ଏବଂ ତା ସହିତ ଗଛ ଲଗା ପରେ ପରେ ଯେମିତି ୱିଡିଂ କରିବାକୁ ପଡିବ ସଏଲ ୱାର୍କିଂ କରିବାକୁ ପଡିବ ସଏଲ ମସ କନଜର୍ଭେସନ ଆକ୍ଟିଭିଟି କରିବାକୁ ପଡିବ ଏସବୁ ହେଇସାରିଲା ପରେ ପ୍ରଥମ କଥା ହେଉଛି ଆମେ ପ୍ରୋଟେକ୍ସନ କେମିତି ଦେବା ଗଛ
1: ହୁଏତ ପାହାଡ଼ରେ ସେଇଠି ଆପଣଙ୍କର ଗଛଟି ଲାଗିଗଲା କିନ୍ତୁ ତାକୁ ପୁଣି ସୁରକ୍ଷା ଦେବାକୁ ପଡିବ
0: ସୁରକ୍ଷା ଆମର ପ୍ରୋବ୍ଲେମ ରହୁଛି ଉଜାର ଜଙ୍ଗଲ ଯୋଉଠି ଆମର ଗଛ ଲଗାଯାଉଛି ସେ ଜାଗାରେ ଆପଣଙ୍କର ଗ୍ରୀନ୍ ଫେନ୍ସିଂ ଗୋଟେ କରାହଉଛି ଆପଣ ବାଉଁଶ ଲଗାଯାଉଛି ତା ମଝିରେ ମଝିରେ ଆଗେପ ଲଗାଯାଉଛି ଏବଂ ଡ୍ରାଇ ଫେନ୍ସିଂ ମଧ୍ୟ କରାହଉଛି ଦୁଇ ପ୍ରକାର ଫେନ୍ସିଂ କରାହଉଛି ଉଜାର ଜଙ୍ଗଲର ପୁନରୁଦ୍ଧାରରେ ଡ୍ରାଇ ଫେନ୍ସିଂ ଏବଂ ଗ୍ରୀନ୍ ଫେନ୍ସିଂ କରାହଉଛି
1: ସେଟା କେମିତି କ'ଣ ହୁଏ
0: ସେଠି 2ଟା ବାଉଁଶ ଲଗାଯିବ ତା ମଝିରେ 3ଟା ଆଗେପ ଗଛ ଲଗାଯିବ ଏମିତି ପ୍ଲାଣ୍ଟେସନ ଚାରିପଟେ ଆପଣଙ୍କର ବାଉଁଶ ଲଗାଯିବ ଏବଂ ଆଗେପ ଲଗାଯିବ ଆମେ କହୁଛୁ ଗ୍ରୀନ୍ ଫେନ୍ସିଂ କହୁଛୁ ତା ସହିତ ମଧ୍ୟ ଆପଣ ଡ୍ରାଇ ଫେନ୍ସିଂରେ ବିଭିନ୍ନ ପ୍ରକାର ଚାରିପଟୁ ବାଡ଼ା କରାଯାଇଛି ବାଉଁଶ ବାଡ଼ା କରାଯିବ କିମ୍ବା ବିଭିନ୍ନ ଲଟାରେ ଝାଟିରେ ବାଉଁଶ ବାଡ଼ା କରାଯିବ ବାଡ଼ା କରାଯାଇ ଚାରିପଟୁ ଆପଣ ପ୍ଲାଣ୍ଟସନ୍ଟା ବାଡ଼ା କରାଯିବ ଉଜୁଆ ଜଙ୍ଗଲ ପୁନରୁଦ୍ଧାରେ ଆପଣଙ୍କ ଅର୍ବାନ୍ ପ୍ଲାଣ୍ଟସନ୍ ମଧ୍ୟ ଚାରିପଟୁ ବାଡ଼ା କରାଯିବ ଏସବୁ କରିବା ପରେ ମଧ୍ୟ ଆପଣଙ୍କର ଗୋଟେ ଗୋଟେ ପ୍ରୋଟେକ୍ସନ୍ ୱାଚର ମଧ୍ୟ ରଖାଯାଏ ବର୍ଷ ତକ ରଖାଯାଏ ଏବଂ ଏଇ ଯୋଉ ପ୍ଲାଣ୍ଟସନ୍ କରାହଉଛି ଆପଣଙ୍କ ବିଭିନ୍ନ ପ୍ରକାର ପ୍ଲାଣ୍ଟସନ୍ ସ୍କିମ୍ରେ 3 ବର୍ଷ ପ୍ରୋଟେକ୍ସନ୍ ରହିଛି 4 ବର୍ଷ ପ୍ରୋଟେକ୍ସନ୍ ରହିଛି 5 ବର୍ଷ ମଧ୍ୟ ବାଉଁଶ ପ୍ଲାଣ୍ଟସନ୍ ମଧ୍ୟ 5 ବର୍ଷ ପ୍ରୋଟେକ୍ସନ୍ କରାଯାଉଛି 12 ହେକ୍ଟର କି 15 ହେକ୍ଟର ପାଇଁ ଗୋଟେ ଗୋଟେ ଲୋକ ରଖାଯାଉଛି ଯୋଉଠି ବ୍ଲକ୍ ପ୍ଲାଣ୍ଟସନ୍ କରାଯାଉଛି ସେଠି ଆପଣଙ୍କର ହାରାହାରି 50 ହେକ୍ଟର ପ୍ଲାଣ୍ଟସନ୍ କରାଗଲା କିମ୍ବା 20 ହେକ୍ଟର ପ୍ଲାଣ୍ଟସନ୍ କରାଗଲା 30 ହେକ୍ଟର ପ୍ଲାଣ୍ଟସନ୍ କରାଗଲା ସେଇ ଜାଗାରେ ଆପଣ 2-3 ଲୋକ ହାରାହାରି ସେ ଜଗୁଛନ୍ତି ଚାରିପଟ ଜଗୁଛନ୍ତି
1: ଯେମିତି ଗାଈ ଗୋରୁ କି ଛେଳି ମେଣ୍ଢା
0: ଆମର ମେଜର ପ୍ରୋବ୍ଲେମ୍ ହେଉଛି ଆମର ବାୟୋଟିକ୍ ଇଣ୍ଟରଫରେନ୍ସ ଲୋକମାନେ ଏବଂ ଗାଈ ଗୋରୁ ଛେଳି ମେଣ୍ଢା ଏସବୁ ପଶି ଯୋଉ ପ୍ଲାଣ୍ଟସନ୍ ନଷ୍ଟ କରିଥାନ୍ତି କେବଳ ଆମେ ଏଇ ଯୋଉ ଲୋକମାନଙ୍କୁ ରଖିକି ପ୍ଲାଣ୍ଟସନ୍ଟା ହେଇପାରିବ ଠିକ୍ ନାହିଁ ପ୍ଲାଣ୍ଟସନ୍ ପାଖରେ ମଧ୍ୟ ନିଆଁ ଲାଗିଯାଏ ସେଥିପାଇଁ ମଧ୍ୟ ହାରାହାରି ଜାନୁଆରୀ ମାସରେ କି ଫେବୃଆରୀ ମାସରେ ଆପଣ ଫାୟାର ଲାଇନ୍ ମଧ୍ୟ କରାଯାଏ ଯେମିତି ନିଆଁଟା ଆସିଲେ ମଧ୍ୟ ଗୋଟେ ଜାଗାରୁ ଆଉ ଜାଗାକୁ ଯାଇପାରିବନି ଫାୟାର ୱାଚର ମଧ୍ୟ ବିଭିନ୍ନ ଜାଗା ସବୁ ରଖାଯାଇଥାଏ ଏଇ ଯୋଉ ପ୍ରୋଟେକ୍ସନ୍ କରିବା ପାଇଁ ଯୋଉ ଥାନ୍ତି ପ୍ଲାଣ୍ଟେସନ୍ ୱାଚର ମାନେ ଥାନ୍ତି ତା ପରିବର୍ତ୍ତେ ମଧ୍ୟ ଯୋଉ ଜାଗାରେ ପ୍ଲାଣ୍ଟେସନ୍ କରାଯାଇଥାଏ ସେ ଜାଗାରେ ଆପଣଙ୍କ ବିଭିନ୍ନ ପ୍ରକାର ଗାଁ ସବୁ ଥାଏ ଏବଂ ସେ ଲୋକମାନଙ୍କୁ ମଧ୍ୟ ଆୱାରନେସ୍ କ୍ରିଏଟ୍ କରାଯାଇ ଏଇ ଯୋଉ ପ୍ଲାଣ୍ଟେସନ୍ଟା କରାଯାଇଛି ତାର ମଧ୍ୟ ଜଗା ରଖା କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଏ ଏବଂ ବିଭିନ୍ନ ପ୍ରକାର ଆମର ରହିଛି ବନ ସୁରକ୍ଷା ସମିତି ବହୁ ଜାଗାରେ ରହିଛି, ବିଭିନ୍ନ ଜାଗାରେ ଏନ୍ଜିଓ ମାନେ ପ୍ଲାଣ୍ଟେସନ୍ ସୁରକ୍ଷା କରୁଛନ୍ତି, ଗାଁର ଲୋକମାନେ ମଧ୍ୟ

0: ପ୍ରାଣୀ ସୁରକ୍ଷା କରୁଛନ୍ତି ସେମାନେ ମଧ୍ୟ ଆମର ଫାୟାର ପ୍ରୋଟେକ୍ସନରେ ଏବଂ ବିଭିନ୍ନ ଭିଏସ୍ଏସ୍ ମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଥାଏ ଜଙ୍ଗଲ ଜଗିବା ଏବଂ ନୂଆ ପ୍ଲାଣ୍ଟସଙ୍କୁ ମଧ୍ୟ ଜଗିବା ପାଇଁ।
1: ତେବେ ଜନସାଧାରଣଙ୍କର ଏଠି କିଭଳି ଭାବରେ ଭୂମିକା ରହିଛି, କାହିଁକିନା ଯୋଉ ଚାରା ଧରନ୍ତୁ ସେମାନେ ନେଲେ ତାକୁ ବଞ୍ଚେଇବେ, ନହେଲେ ଆମେ ସେଠି ଖର୍ଚ୍ଚାନ୍ତ ହୋଇଥିବା ସେ ଚାରା ଗୋଟେ ଉତ୍ପାଦନ କରିବା ପାଇଁ ଦେଖିଲା ବେଳକୁ ସେ ଚାରା ଆପଣଙ୍କର ମରିଯିବ। ଏ କ୍ଷେତ୍ରରେ କେମିତି କ'ଣ ଆପଣମାନଙ୍କର କିଛି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ନା ଲୋକମାନେ ପ୍ରକୃତରେ କ'ଣ ଦେଖୁଛନ୍ତି ସେମାନେ ସଚେତନ ହେଲେଣି?
0: ଜଙ୍ଗଲ ପାଖାପାଖି ଯୋଉଠି ପ୍ଲାଣ୍ଟସଙ୍କ କରାଯାଉଛି ସେ ଜାଗାରେ ଆମର ବନ ସୁରକ୍ଷା ସମିତି କିମ୍ବା ଗାଁ ଲୋକମାନେ ସୁରକ୍ଷା ଦେଇଥାନ୍ତି। ତା ସହିତ ମଧ୍ୟ ପ୍ଲାଣ୍ଟସନ୍ କରିବା ପୂର୍ବରୁ ସେ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ଗ୍ରାମ ପଞ୍ଚାୟତ ଯେଉଁମାନେ ଅଛନ୍ତି କର୍ମକର୍ତ୍ତା ସେମାନଙ୍କ ସହିତ ମଧ୍ୟ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଥ୍ରୁରୁ ଆମର ଫରେଷ୍ଟର କି ଫରେଷ୍ଟ ଗାର୍ଡ କିମ୍ବା ରେଞ୍ଜ ଅଫିସର ସେମାନେ ମଧ୍ୟ ଯୋଗାଯୋଗ କରିଥାନ୍ତି ଏବଂ ସେମାନେ ପ୍ରଥମ ପ୍ଲାଣ୍ଟସନ୍ କରିବା ପୂର୍ବରୁ ଯେଉଁ ଯୋଗାଯୋଗ କରିଥାନ୍ତି। ଆଜିକାଲି ବହୁତ ଗାଁରେ ଡିମାଣ୍ଡ ରହୁଛି ତାଙ୍କ ଗାଁ ପାଖରେ ଯେଉଁ ଫାଙ୍କା ଜାଗା ରହୁଛି ତା ପ୍ଲାଣ୍ଟସନ୍ କରିବା ପାଇଁ ଏବଂ ସେଥିପାଇଁ ସେମାନେ ଯେତେବେଳେ ତାଙ୍କ ଆଡ଼ୁ ସେମାନେ କହିଥାନ୍ତି ପ୍ଲାଣ୍ଟସନ୍ କରିବା ପାଇଁ ଏବଂ ଡିପାର୍ଟମେଣ୍ଟରେ ପ୍ଲାଣ୍ଟସନ୍ କରିଥାଏ ସେ ସମୟରେ ଗୋଟେ ଭଲ ସମ୍ପର୍କ ସ୍ଥାପନ ହୋଇଥାଏ ଏବଂ ସେମାନେ ତାଙ୍କ ଆଡ଼ୁ ମଧ୍ୟ ଲୋକ ଦେଇକି ପ୍ଲାଣ୍ଟସନ୍କୁ ଜଗିଥାନ୍ତି। ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର ଏନ୍ଜିଓ ମାନେ ଅଛନ୍ତି, ପ୍ରଶାସନିକ ସ୍ତରରେ ଅନ୍ୟାନ୍ୟ ଅଫିସର ମାନେ ବି ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି। ବିଭିନ୍ନ ପ୍ରକାର ଆମର ମିଟିଂ ହୋଇଥାଏ ସେଠି ମଧ୍ୟ ସମସ୍ତେ ଚେଷ୍ଟା କରନ୍ତି ଗୋଟେ ଜାଗାରେ ଯେଉଁ ପ୍ଲାଣ୍ଟସନ୍ ହେଉଛି। ବର୍ତ୍ତମାନ ଅବସ୍ଥାରେ ସମସ୍ତେ ଦେଖୁଛନ୍ତି ଯେ ଯେମିତି ଆମର ଉତ୍ତାପ ବଢ଼ିଯାଉଛି ଏବଂ ବର୍ଷା ଠିକ୍ ଭାବରେ ହେଉନି, ସମସ୍ତେ ଚେଷ୍ଟା କରୁଛନ୍ତି ଯେଉଁ ଜାଗାରେ ପ୍ଲାଣ୍ଟସନ୍ ହେଉଛି ସେ ଜାଗାରେ ଠିକ୍ ରହୁ ଏବଂ ଗଛଟି ଭଲ ଭାବରେ ବଢୁ ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ଆଡୁ ଯେଭଳି ଭାବରେ ଆପଣଙ୍କର ପ୍ଲାଣ୍ଟସନ୍ ବାଚର ରହୁଛି, ବନ ସୁରକ୍ଷା ସମିତିର ସଭ୍ୟମାନେ ସେମାନେ ମଧ୍ୟ ଆସୁଛନ୍ତି ଜଗିବା ପାଇଁ। ତା ସହିତ ବିଭିନ୍ନ ପ୍ରକାର ଭିଏସ୍ଏସ୍ ମାନଙ୍କୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଆୱାର୍ଡସ୍ ଦେଇଥାଉ, ପ୍ରୋଟେକ୍ସନ୍ ଏବଂ କନଜରଭେସନ୍ ପାଇଁ ଆୱାର୍ଡସ୍ ଦେଇଥାଉ। ତା ସହିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଅନରାରି ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ମାନେ ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରନ୍ତି ପ୍ଲାଣ୍ଟସନ୍ ଠିକ୍ ରହୁ, ଜଙ୍ଗଲ ଠିକ୍ ରହୁ ଏବଂ ଜନ୍ତୁ ମଧ୍ୟ ଠିକ୍ ରୁହନ୍ତୁ। ତା ପାଇଁ ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି ଯେ ଯେଉଁ ଜାଗାରେ ପ୍ଲାଣ୍ଟସନ୍ ହେଉଛି ସେ ଜାଗାରେ ମଧ୍ୟ ଗଛ ଠିକ୍ଠାକ୍ ରହିଥାଉ। ଯେଉଁ ଜାଗାରେ ମଧ୍ୟ ମାଗଣା ଚାରା ସବୁ ଦିଆଯାଇଛି ତାକୁ ମଧ୍ୟ ଆମେ ଦେଖିବା ପାଇଁ ବେଳେବେଳେ ଯାଉ ଯେ ଗୋଟେ ଲୋକ 200 ଚାରା ନେଇଛି ସେ କ'ଣ ଲଗେଇବ। ସେ ପ୍ରଥମ କହୁଛନ୍ତି ନା ଆଜ୍ଞା ମୋର ବହୁତ ଫାଙ୍କା ଜାଗା ଅଛି ଆମେ ସବୁ ଲଗେଇବୁ। ଆମେ ଦେଖିଥାଉ ସେ ଲୋକଟି ଚାରା ନେଇକି ଠିକ୍ରେ ଲଗେଇଲା କି ନାହିଁ। ଆମେ ଏମିତି ଦେଖିଛୁ ବିଗତ ଦିନମାନଙ୍କରେ ଯେଉଁ ଗଛ ଲାଗିଛି ବିଭିନ୍ନ ଯେଉଁ ଲୋକ ଲଗାଇଛନ୍ତି ସେମାନେ ମଧ୍ୟ ତାଙ୍କ ପ୍ଲାଣ୍ଟସନ୍ ମଧ୍ୟ ଯେମିତି ଫରେଷ୍ଟ ଡିପାର୍ଟମେଣ୍ଟ ଗଛ ଲଗାଉଛି ବ୍ଲକ ପ୍ଲାଣ୍ଟସନ୍ କରୁଛି ସେମାନେ ମଧ୍ୟ ଚାରା ନେଇକି ତାଙ୍କ ବାରିରେ ଲଗାଇଛନ୍ତି ଏବଂ ସେମାନେ ମଧ୍ୟ ଭଲ ଭଲ ଗଛ କରିପାରିଛନ୍ତି।
1: ଏ ଯେଉଁ ବର୍ତ୍ତମାନର ଅନିୟମିତତା ଯେଭଳି ଭାବରେ ବର୍ଷାର ଆମେ ଦେଖୁଛେ, ଆମେ ହୁଏତ ଗଛ ଲଗେଇଲେ ନିଶ୍ଚିତ ଭାବରେ ମୃତ୍ତିକା ଜଳ ସଂରକ୍ଷଣ ବ୍ୟବସ୍ଥା ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଏଇ ଦିଗରେ କିଭଳି ଭାବରେ ଧରନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ବର୍ଷା ହେଲା ନାହିଁ, ଯେଉଁ ଛୋଟ ଗଛଟି ରହିଥିବ ହୁଏତ ପରବର୍ତ୍ତୀ ସମୟରେ ପାଣିର ଅଭାବ ଦେଖାଗଲା ତାହେଲେ ସେ ମରିଯିବ, ଏହାର କିଛି ପଦକ୍ଷେପ ସ୍ୱତନ୍ତ୍ର ଆପଣମାନେ?
0: ଆପଣ ଦେଖନ୍ତୁ ବିଭିନ୍ନ ସ୍କିମରେ ବିଭିନ୍ନ ପ୍ରକାର ସବୁ ସିଷ୍ଟମ ରହିଛି। ପଥପାର୍ଶ୍ୱ ବନୀକରଣ ଆମର ରହିଛି ଆଭିନ୍ୟୁ ପ୍ଲାଣ୍ଟସନ୍ରେ, ଖରାଦିନେ ପାଣି ଦେବା ପାଇଁ ସିଷ୍ଟମ ରହିଛି ଏବଂ ଫେବୃୟାରୀ ମାର୍ଚ୍ଚ ମାସରୁ ପାଣି ଦେବା କାମ ମଧ୍ୟ ଅପ୍ଟୁ ଜୁନ୍ ମାସ ପର୍ଯ୍ୟନ୍ତ ପାଣି ଦିଆଯାଉଛି। ଆପଣ ସହରାଞ୍ଚଳ ବନୀକରଣ ମଧ୍ୟ ସେମିତି ଭାବରେ ପାଣି ଦିଆଯାଉଛି ଏବଂ କେତେ ଜାଗାରେ ମଧ୍ୟ ଆମର ବ୍ଲକ ପ୍ଲାଣ୍ଟସନ୍ ଯୋଉଠି 50 hectare କି 30 hectare ପ୍ଲାଣ୍ଟସନ୍ ହେଉଛି ସେ ଜାଗାରେ ପାଣି ଦିଆଯାଉନି ଏବଂ ସେଠି ଆମେ ଦେଖୁଛୁ ପ୍ରଥମ ବର୍ଷ ମାନଙ୍କ 50 hectare ଜାଗାରେ ଆମକୁ 80,000 ଗଛ ଲଗେଇଲୁ। ତା ପରବର୍ଷ ଆମେ ଦେଖୁଛୁ କେତେ କାଜୁଆଲିଟି ହେଇଛି, ଯଦି 80,000 ଗଛରୁ 20,000 ଗଛ ମରିଯାଇଛି କି 10,000 ଗଛ ମରିଯାଇଛି ଆମେ ତା ପରବର୍ଷ ମଧ୍ୟ
1: ସେ ଯୋଉ ଫାଙ୍କା ଜାଗାମାନଙ୍କରେ
0: ଯୋଉଠି ଗଛ ଲାଗିଥିଲା ସେ ଜାଗାରେ ମଧ୍ୟ ଗଛ ଲାଗୁଛି। କାରଣ ଦେଖନ୍ତୁ ଯେତେବେଳେ 3-4 ବର୍ଷ ମେଣ୍ଟେନ୍ କରାଯାଉଛି ପ୍ଲାଣ୍ଟସନ୍କୁ କିଛି ନା କିଛି ଗଛ ମରିବ ଏବଂ ପ୍ରତିବର୍ଷ ମେଣ୍ଟେନ୍ କରିକି ଚାଲିଲେ ଆପଣଙ୍କର ଷ୍ଟକ୍ଟା ସେଇ ପ୍ରଥମ ଯେତେ ଲଗେଇଥିଲେ ସେ ଅନୁସାରେ ହେଇଯାଇଥିବ। ଗୋଟେ ଜାଗାରେ ମୋର 30,000 ଗଛ ଲାଗିଲା, ପ୍ରଥମ ବର୍ଷ ଆପଣ 20,000 ଗଛ ଭଲ ଭାବରେ ବଢିବ। ୱାନ୍ସ ଯଦି ଏଷ୍ଟାବ୍ଲିସ୍ କରିଗଲା ଗଛ ତ ସେଠି ଆଉ କିଛି ଏତେ ପ୍ରୋବ୍ଲେମ୍ ନାହିଁ। 30,000-20,000 ଏଷ୍ଟାବ୍ଲିସ୍ କଲା ପରେ ଆଉ ଯୋଉ 10,000 ଗଛ ଏଷ୍ଟାବ୍ଲିସ୍ କଲା ନାହିଁ ତାକୁ ମଧ୍ୟ ସ୍ପେଶାଲ୍ ଟ୍ରିଟ୍ମେଣ୍ଟ ନେକ୍ସଟ ଇୟର୍ ଦିଆଯାଏ, ଅଧିକା ସାର ଦିଆଯିବ, ସଏଲ୍ ୱାର୍କିଂ କରାଯିବ। କ'ଣ ପାଇଁ ଗଛଟା ବଢ଼ିଲାନି ତାକୁ ମଧ୍ୟ ଫିଲ୍ଡରେ ସମସ୍ତେ ଦେଖିବେ। ତାପରେ ସେକେଣ୍ଡ ଇୟର୍ ମଧ୍ୟ ତାକୁ ଟ୍ରିଟ୍ମେଣ୍ଟ କରାଯାଏ, ଥାର୍ଡ ଇୟର୍ ବି ମଧ୍ୟ ଦେଖାଯାଏ ଯୋଉଠି ସାର ଦିଆଯାଏ ଗଛଟା କାହିଁ ବଢ଼ିଲାନି କ'ଣ ହେଲା ତାର ମଧ୍ୟ ଆକ୍ସନ୍ ନିଆଯାଇଥାଏ ଯେମିତି ଗଛଟା ଠିକ୍ ଭାବରେ ବଢ଼ିବ। ଆପଣ ଦେଖନ୍ତୁ ସାଧାରଣତଃ ଯୋଉଠି ପ୍ରଥମେ ଫାଷ୍ଟ ପ୍ଲାଣ୍ଟିଂ କରିଥାନ୍ତି ଜୁନ୍ 25 ଭିତରେ ପ୍ଲାଣ୍ଟସନ୍ ଷ୍ଟାର୍ଟ କରିଥାନ୍ତି ଏବଂ ଜୁଲାଇ ପ୍ରଥମ ସପ୍ତାହ କି ଜୁଲାଇ 15 ଭିତରେ ଯୋଉ ପ୍ଲାଣ୍ଟସନ୍ ସରିଥାଏ ସେଠି ଆମର ପ୍ଲାଣ୍ଟସନ୍ ସକ୍ସେସ୍ ହେବାର ବେଶୀ ପସିବିଲିଟି ଥାଏ ଫାଷ୍ଟ ପ୍ଲାଣ୍ଟିଂ ଯୋଉଟା ହେଇଯାଇଥାଏ। ଯୋଉଠି ଲେଟ୍ ପ୍ଲାଣ୍ଟିଂ ଟିକେ ହୁଏ ଜୁଲାଇ ଲାଷ୍ଟ ସରେ କି ଅଗଷ୍ଟ 15 ଭିତରେ ସରେ ପ୍ଲାଣ୍ଟିଂ ଯୋଉ ଚାଲିଥାଏ ସେଠି ଟିକେ ପ୍ରୋବ୍ଲେମ୍ ଟିକେ ଦେଖାଯାଇଥାଏ, କିଛି ଗଛ ମରିଗଲେ ବି ନେକ୍ସଟ ଆମେ ତାକୁ କାଜୁଆଲ ରିପ୍ଲେସମେଣ୍ଟ କରାଯାଇଥାଏ ଏବଂ ସେ ଗଛ କେମିତି ବଢିବ ସେଥିପାଇଁ ମଧ୍ୟ ଯତ୍ନ ନିଆଯାଇଥାଏ। ବିଲକୁଲ ତ ବର୍ଷା ହେବନି ବୋଲି ସେ ମାନେ ନାହିଁ, କିନ୍ତୁ ବର୍ଷା ହୋଇଥାଏ ଯୋଉଟା ଫାଷ୍ଟ ପ୍ଲାଣ୍ଟିଂ ହେଇଥାଏ ସେ ଗଛ ସର୍ଭାଇଭ କରିଯାଇଥାଏ। ତାପରେ ଦେଖନ୍ତୁ ଜୁଲାଇ ମାସରେ ବର୍ଷା ଟିକେ କମ୍ ହେଲା, ଅଗଷ୍ଟ ମାସରେ ଟିକେ ବର୍ଷା ହେବ, ତାପରେ ମଝିରେ ମଝିରେ ମଧ୍ୟ ଆପଣ ସେପ୍ଟେମ୍ବର ମାସରେ ବର୍ଷା ହେଇଥାଏ, ଶୀତ ଦିନେ ମଧ୍ୟ ବର୍ଷା ହେଇଥାଏ, ଯୋଉ ଗଛଟା ଟିକେ ବଢି ନ ପାରିଥାଏ ସେଇଟା ଆପଣଙ୍କର ଅଗଷ୍ଟ ମାସରେ କି ସେପ୍ଟେମ୍ବର ମାସରେ ବର୍ଷାରେ ମଧ୍ୟ ସେଇଟା ଗଛଟା ବଢିପାରିଥାଏ। ଯେମିତି ଆପଣଙ୍କର ଚାଷ କ୍ଷେତ୍ରରେ ଦେଖାଯାଉଛି ଗଛଟା ଟୋଟାଲି ମରୁଡ଼ି ହେଇଗଲା, ସେମିତି ଜଙ୍ଗଲ କ୍ଷେତ୍ରରେ ହୁଏ ନାହିଁ। ତ ଆମର ଯେତେବେଳେ ଲଗାଉଛେ

0: ପୂର୍ବରୁ 6-7 ମାସ ପର୍ଯ୍ୟନ୍ତ ଗଛଟା ନର୍ସରୀରେ ଥାଏ ଏବଂ ବିଭିନ୍ନ କ୍ଷେତ୍ରରେ ମଧ୍ୟ ଦେଖାଯାଏ 1 ଇୟର୍ ଚାରା ମଧ୍ୟ ଗୋଟେ ବର୍ଷ ଚାରା ମଧ୍ୟ ପ୍ଲାଣ୍ଟେସନ ଲଗାଯାଇଥାଏ। ସେ ଯେତେବେଳେ 6-7 ମାସ ଗୋଟେ ଜାଗାରେ ଥାଏ, ଗୋଟେ ପଲିଥିନ ପଟ୍ରେ ଥାଏ, ଅଧା ଦେଢ଼ ଫୁଟ କି ଏମିତି ଗଛଟା ହେଇଯାଇଥାଏ। ଆମେ ଲଗେଇଲା ପରେ ସେ ଗଛଟା ସାଙ୍ଗେ ସାଙ୍ଗେ ଚେର ଧରିକି ବଢ଼ି ଚାଲେ ଏବଂ ଆପଣଙ୍କର ଯୋଉ ଲାଗିଥାଏ, ଆପଣଙ୍କର ଟିକ୍ କୁହନ୍ତୁ, ଆକାଶେ କୁହନ୍ତୁ, ଶିଶୁ କୁହନ୍ତୁ, ଗମ୍ଭାରୀ କୁହନ୍ତୁ, ଏସବୁ ଗଛ ମଧ୍ୟ ଜଙ୍ଗଲରେ ମଧ୍ୟ ଏମିତି ବି ଅଛି, ତାକୁ ମେଣ୍ଟେନ ନ କଲେ ମଧ୍ୟ ଚାରା ମଞ୍ଜି ପଡ଼ିକି ସେଠି ଗଛ
1: ଗୋଟେ ପ୍ରାକୃତିକ ପରିବେଶ ଗୋଟେ ସୃଷ୍ଟି।
0: ଯେତେବେଳେ ଆମେ ଆର୍ଟିଫିସିଆଲ ଭାବରେ ପ୍ଲାଣ୍ଟେସନ କରୁଛେ ଏବଂ ଚାରାଟା ଯେତେବେଳେ 6-7 ମାସର ହେଇଥାଏ ଏବଂ ଫୁଟେ କି 2 ଫୁଟ ହେଇଥାଏ, ଏକରକମ ସେଟା ଏଷ୍ଟାବ୍ଲିସ ଭଳିଆ ହେଇଯାଇଥାଏ। ତେଣୁ ଆମେ ଲଗେଇଲା ପରେ ଆସ୍ତେ ଆସ୍ତେ ଗଛଟା ବଢି ବଢି ଚାଲେ। କିଛି ଚାରା ଥାନ୍ତି ଯେଉଁମାନେ ବଢି ପାରନ୍ତିନି, ଆମେ ସେକେଣ୍ଡରୀକୁ ଦେଖୁ ଗଛଟା ବଢିଲା ନାହିଁ, ତାକୁ ସେଠି ମଧ୍ୟ ସେକେଣ୍ଡରୀ କାଜୁଆଲ ରିପ୍ଲେସମେଣ୍ଟ ଆଉଥରେ କରାଯାଏ ଏବଂ ତାକୁ ସ୍ପେଶାଲ ଟାଇପ୍ର ଟ୍ରିଟମେଣ୍ଟ କରାଯାଏ। ଯୋଉଠି ପାଣି ଦେବା ସୁବିଧା ଅଛି, ଆପଣ ଦେଖନ୍ତୁ ଆଭିନ୍ୟୁ ପ୍ଲାଣ୍ଟେସନ ଲାଗିଛି, ଆମ୍ବ ଲାଗୁଛି, ବର ଲାଗୁଛି, ଅସୁସ୍ଥ ଲାଗୁଛି, ଶିଶୁ ଲାଗୁଛି, ନିମ୍ବ ଲାଗୁଛି, କରଞ୍ଜା ଲାଗୁଛି, ସେ ଜାଗାରେ ଆମେ ପାଣି କାଇଁ ଦେଉ, କାରଣ 3 ବର୍ଷ ଭିତରେ ସେ ଗଛଟା 10-12 ଫୁଟ ହେବା ଦରକାର। ଯେହେତୁ ପଥପାର୍ଶ୍ୱ ବନୀକରଣ ସ୍ପେଶାଲ କେୟାର ନେଇଯାଏ, ଗଛଟା ଜଲ୍ଦି ଜଲ୍ଦି ବଢିବା ଦରକାର। ତା ସହିତ ମଧ୍ୟ ଆପଣ ଦେଖନ୍ତୁ ସହରାଞ୍ଚଳ ବନୀକରଣ ଯୋଉଠି କରାହଉଛି ସେଠି ମଧ୍ୟ ଟୋଟାଲ ପାଣି ଦେବାର ବ୍ୟବସ୍ଥା ରହିଛି ଓ ସ୍ପେଶାଲ କେୟାର ନେବାର ବ୍ୟବସ୍ଥା ରହିଛି। ତ ବିଭିନ୍ନ ସ୍କିମ୍ରେ ବିଭିନ୍ନ ପ୍ରକାର ପ୍ଲାଣ୍ଟେସନ କେମିତି ଯତ୍ନ ନିଆଯିବ ସେସବୁ ରଖାଯାଇଛି। ସାଧାରଣ ଭାବରେ ଯେଉଁମାନେ ସରକାରୀ ସ୍ତରରେ ଗଛ ଲାଗୁ ତା ମଧ୍ୟ ବଞ୍ଚୁଛି, ଗାଁ ଲୋକମାନେ ଚାରା ନେଉଛନ୍ତି ସେମାନେ ମଧ୍ୟ ଆସ୍ତେ ଆସ୍ତେ ଚାରା ନେଇକି ସେମାନଙ୍କ ବାଡ଼ି ବଗିଚାରେ ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି।
1: ଯୋଉ ଗଛ ଆମେ ଲଗାଉଛେ ବା ଚାରା ଆମେ ଲଗାଉଛେ ସଫଳତା ହାର କେତେ ରହୁଛି?
0: ଆପଣ ଦେଖନ୍ତୁ ଯୋଉଠି ଆପଣଙ୍କର ଗୋଟେ 10 ହେକ୍ଟର ଜାଗାରେ 16,000 ଗଛ ଲାଗିଲା, ତାକୁ ଆମେ ଭଲ ସକ୍ସେସ କହିପାରିବା ଯଦି 80-85% ରହିଲା ଆମର ପ୍ଲାଣ୍ଟେସନ 3 ବର୍ଷ କି 4 ବର୍ଷ ପରେ ସର୍ଭେ ରହିଲା, ତାକୁ ମଧ୍ୟ ସଫଳ କରିପାରିବା। ପ୍ଲାଣ୍ଟେସନ ଏମିତି ଆସ୍ତେ ଆସ୍ତେ ବଢି ଚାଲିଲା ପରେ 4 ବର୍ଷ ମେଣ୍ଟେନାନ୍ସ ପରେ ଯଦି ଲୋକମାନଙ୍କ କୋପରେସନ ଭଲ ରହିଲା ଏବଂ ଡିପାର୍ଟମେଣ୍ଟର ଷ୍ଟାଫ ମାନେ ଯାଇ ଭଲ ଭାବରେ ଦେଖିପାରିଲେ, ତେଣୁ ସେ ଗଛଟା ଆପଣଙ୍କର ଭଲ ଭାବରେ ରହିପାରିବ। ଯୋଉଠି ହେଭି ବାୟୋଟିକ ପ୍ରେସର ରହିଲା, ଯୋଉଠି ମାନେ ଚାରିପଟେ ଗାଁ ରହିଲା ଏବଂ ଅଳ୍ପ ଜାଗାରେ ଗଛ ଲାଗିଛି, 20 ହେକ୍ଟର ଜାଗାରେ ଗଛ ଲାଗିଛି, ମାନଙ୍କର 32 ହଜାର ଗଛ ଲାଗିଛି ଏବଂ ଚାରିପଟେ ବାୟୋଟିକ ପ୍ରେସର ଯୋଉଠି ରହୁଛି ଏବଂ ସେ ଜାଗାରେ ଗଛଟା ସର୍ଭାଇଭାଲ ପରସେଣ୍ଟ କମ୍ ରହୁଛି, ସେଠି 50% ରହୁଛି, 60% ରହୁଛି। କିନ୍ତୁ ସାଧାରଣତଃ ଏମିତି ଦେଖିଲେ ଆପଣ ଗୋଟେ ଗୋଟେ ଫୁଲ ଷ୍ଟକ୍ ଫରେଷ୍ଟ ଭିତରେ ଆପଣଙ୍କର ଯଦି 400 ଗଛ ରହିଲା 20 ବର୍ଷ 25 ବର୍ଷ ପରେ ଯଦି 600 ଗଛ ରହିବ ତାହେଲେ ସେଟା ବି ଆମେ ସକ୍ସେସଫୁଲ ଧରିପାରିବା।
1: ଆଚ୍ଛା,
0: ଗୋଟେ ହେକ୍ଟର ମଧ୍ୟ 1600 ଗଛ ଲଗେଇଲେ ସବୁ ଗଛ ବଞ୍ଚିବ ମାନେ ନାହିଁ, ଗଛ ଭିତରେ ମଧ୍ୟ କମ୍ପିଟିସନ ଚାଲିବ, କିଛି ଗଛ ସପ୍ରେସ ହେଇଯିବ, କିଛି ଗଛ ଆଗୁଆ ବଢି ଚାଲିବ ଏବଂ 10-15 ବର୍ଷ ଯୋଉ ପ୍ଲାଣ୍ଟେସନ ହେଇଥାଏ ଲୋକମାନେ ମଧ୍ୟ କିଛି କିଛି କାଟି ଦିଅନ୍ତି ଏବଂ ନଷ୍ଟ କରିଥାନ୍ତି। କିନ୍ତୁ ଗୋଟେ ଜଙ୍ଗଲ ଯଦି 80% 60% 70% ଗଛ ରହିଲା ଏବଂ ଫୁଲ ଗ୍ରୀନ କଭରେଜ ରହିଲା ସେଠି ଆମେ ସକ୍ସେସଫୁଲ ଧରିଥାଉ। ପ୍ଲାଣ୍ଟେସନ ୱାଚର ବ୍ୟତୀତ ମଧ୍ୟ ଜଙ୍ଗଲ ଜଗିବା ପାଇଁ ଏବଂ ପୁରୁଣା ପ୍ଲାଣ୍ଟେସନ ଜଗିବା ପାଇଁ ମଧ୍ୟ ଆମ ବିଭିନ୍ନ ପ୍ରକାର ସ୍କ୍ୱାର୍ଡ ସବୁ ରହିଛି, ଆଣ୍ଟି ସ୍ମଗ୍ଲିଂ ସ୍କ୍ୱାର୍ଡ ରହିଛି ଏବଂ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ସବୁ ରହିଛନ୍ତି ଏବଂ ବିଭିନ୍ନ ଷ୍ଟାଫ ମାନେ ମଧ୍ୟ ଅଛନ୍ତି, ସେମାନେ ମଧ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ମଧ୍ୟ ପୁରୁଣା ପ୍ଲାଣ୍ଟେସନ ମଧ୍ୟ ସୁରକ୍ଷା ଦେଇଥାନ୍ତି। ଯୋଉଠି ଆପଣଙ୍କର ଉଜୟା ଜଙ୍ଗଲର ପୁନରୁଦ୍ଧାର ମାନଙ୍କର ଜଙ୍ଗଲ ଭିତରେ ପ୍ଲାଣ୍ଟେସନ କରାଯାଉଛି ସେଠି ଜଙ୍ଗଲ ମାନଙ୍କୁ 100 ହେକ୍ଟର ରହିଛି, ଆପଣ 20 ହେକ୍ଟର ଫାଙ୍କା ଜାଗା ପାଇଲେ ପ୍ଲାଣ୍ଟେସନ କଲେ ଗ୍ରୋଥ ଭଲ ହୋଇଥାଏ, କାରଣ ସେଠି ଅଟୋମେଟିକାଲି ସେ ଜାଗାରେ ମଧ୍ୟ ଅନ୍ୟାନ୍ୟ ପ୍ଲାଣ୍ଟେସନ କରିବା ପରେ ମଧ୍ୟ ଯୋଉ ଗଛ ଆପଣ ଲଗେଇଥାନ୍ତି ତାପରେ ମଧ୍ୟ ନେଚୁରାଲି ଭଲ ଭଲ ଗଛ ସେଠି ଆସିଥାଏ। ଯୋଉ ଜାଗାରେ ଟୋଟାଲ ବ୍ୟାରେନ୍ ଥାଏ, ଫାଙ୍କା ଥାଏ, ଆଗରୁ ବିଲକୁଲ ସେଠି ଜଙ୍ଗଲ ନାହିଁ ଏବଂ ସେ ଜାଗାରେ ଫାଙ୍କା ରହିଛି, ସେଠି ଆପଣ ପ୍ଲାଣ୍ଟେସନ କଲେ ବହୁତ କେୟାର ନେବାକୁ ପଡ଼ିଥାଏ, କାରଣ ସେ ଜାଗାରେ
1: ଉର୍ବର ନଥିବ,
0: ଉର୍ବର ନଥିବ, ସେଠି ଆପଣ ଖତ ଦେବେ, ସାର ଦେବେ, ପେଷ୍ଟିସାଇଡ୍ ଦେବେ ଏବଂ ତାକୁ ପ୍ରୋଟେକ୍ସନ କରିବା ପାଇଁ ମଧ୍ୟ ବହୁତ ଦରକାର, ଚାରିପଟୁ କେମିତି ଗଛଟା ଠିକ୍ ରହିବ। ଯୋଉ ଫାଙ୍କା ଜାଗା ଥାଏ ସେଠି ଆପଣ ସଫିସିଏଣ୍ଟ ପ୍ରୋଟେକ୍ସନ ନେବାକୁ ପଡ଼ିବ, ଗଛଟା ଏଷ୍ଟାବ୍ଲିସ୍ ହେବ।
1: ତେବେ ସବୁଠାରୁ ବଡ଼ କଥା ହେଉଛି ଯୋଉ ସୁରକ୍ଷା, ଏ ଦିଗରେ ଆମେ କେତେ ଦୂର ସଫଳ ହେଉଛେ? କାହିଁକି ନା ଅନେକ ସମୟରେ ସୁରକ୍ଷା ବ୍ୟବସ୍ଥା ଯଦି ଠିକ୍ ଭାବରେ ନ ହେଲା, ପ୍ରତିବର୍ଷ ଲଗାଉଥିବା କିନ୍ତୁ ଗଛ ବଞ୍ଚୁ ନଥିବ।
0: ଆପଣ ଦେଖନ୍ତୁ ଯୋଉଠି ସହରାଞ୍ଚଳ ବନୀକରଣ କରାଯାଉଛି ସେଠି ସର୍ଭାଇଭାଲ ପରସେଣ୍ଟ ଅଧିକା ଏବଂ ସେଠି ସକ୍ସେସ ପରସେଣ୍ଟ ଅଧିକା, କାରଣ ସେଠି ହାଇ କଷ୍ଟ ପ୍ଲାଣ୍ଟେସନ ସେଠି ଏବଂ ତାର ପ୍ରୋଟେକ୍ସନ ପାଇଁ ମଧ୍ୟ ସ୍ପେଶାଲ କେୟାର ନିଆଯାଉଛି ଏବଂ ପ୍ଲାଣ୍ଟେସନ ଚାରିପଟେ ଆପଣ ଫେନ୍ସିଂ କରାହଉଛି ଏବଂ ଖରାଦିନେ ମଧ୍ୟ ସେଠି ପାଣି ଦେବାର ବ୍ୟବସ୍ଥା ରହୁଛି ଏବଂ ତା ସହିତ ମଧ୍ୟ ପଥପାର୍ଶ୍ୱ ବନୀକରଣରେ ମଧ୍ୟ ପ୍ଲାଣ୍ଟେସନ ସକ୍ସେସ ହେଉଛି, ଯୋଉଠି ଗାଁ ଲୋକମାନେ ଇଣ୍ଟରେଷ୍ଟ ନେଇକି ତାଙ୍କର କୋପ୍ରୋତ୍ସାହନରେ ସେଠି ଗଛ ଲଗାଯାଉଛି, ସେଠି ମଧ୍ୟ ସକ୍ସେସ ପରସେଣ୍ଟ ବହୁତ ରହୁଛି ଏବଂ ଉଜୁଡ଼ା ଜଙ୍ଗଲ ଯୋଉଠି ପୁନରୁଦ୍ଧାର କରାଯାଉଛି ସେଠି ମଧ୍ୟ ପ୍ଲାଣ୍ଟେସନ ସକ୍ସେସ ରହୁଛି। ପ୍ଲାଣ୍ଟେସନ ଗୋଟେ ଜାଗାରେ କରାଗଲା ଏବଂ ଚାରିପଟେ ଗାଁ ରହିଲା, ସେ ଜାଗା ଯୋଉଠି ଆପଣ ବେଶି ବାୟୋଟିକ ପ୍ରେସର ରହୁଛି, ଲୋକମାନଙ୍କର ଯିବା ଆସିବା କିମ୍ବା ବଳଦ କି ଶଗଡ଼ ଆଗରୁ ଯାଉଥିଲା ସେଇ ଜାଗାରେ ଆପଣଙ୍କ ପ୍ଲାଣ୍ଟେସନ କଲାପରେ ସେଠି ଟିକେ ସକ୍ସେସ ପରସେଣ୍ଟ କମ୍ ରହୁଛି, ଯେହେତୁ ବାୟୋଟିକ ପ୍ରେସର ଅଧିକ ରହୁଛି।
1: ତେବେ ଶେଷରେ ଆପଣ କ'ଣ ଆହ୍ୱାନ ରହିବ?
0: ଯେମିତି ଆପଣ ଦେଖନ୍ତୁ ଛୋଟ ପିଲାଟେ ଜନ୍ମ ହେଲା ପରେ ଯେମିତି ପିତାମାତା ଚେଷ୍ଟା କରିଥାନ୍ତି ପିଲାଟି ଆମେ ଭଲ ଭାବରେ ପଢ଼ୁ ଏବଂ ଭଲ ପାଠ ପଢ଼ୁ, ଯେମିତି ଭଲ ମଣିଷ ହଉ, ସେମିତି ଯେକୌଣସି ଜାଗାରେ ଆପଣ ଗଛଟେ ଲଗେଇଲେ ବି ଚେଷ୍ଟା କରିବା ଦରକାର, ସେ ଛୋଟ ପିଲା ଭଳିଆ ତାର ମଧ୍ୟ ଯତ୍ନ ଆପଣ ନେବେ ଏବଂ ଯଦି ଯତ୍ନ ଭାବରେ ଠିକ୍ ଭାବରେ ନେଇପାରିବେ ନିଶ୍ଚୟ ଗଛ ଲାଭଦାୟକ ହୋଇପାରିବ। ବହୁତ ଲୋକ ନିଜ ନିଜର ଫାଙ୍କା ଜାଗା ସବୁ ଗଛ ଲଗେଇଛନ୍ତି, ଆମେ ବି ଦେଖିଛୁ ବିଭିନ୍ନ ଜାଗାରେ ଫରେଷ୍ଟ ଡିପାର୍ଟମେଣ୍ଟ ତାଙ୍କର

0: ଗଛ ଗ୍ରୋଥ୍ ହେଇଛି ତାଠୁ ମଧ୍ୟ ଅଧିକା ଗ୍ରୋଥ୍ ହେଇଛି, ସେମାନେ ମଧ୍ୟ ବହୁତ ଯତ୍ନ ନେଇକି ସେମାନେ ଗଛକୁ ବଢ଼ିଛନ୍ତି। ତେଣୁ ଆମେ ଚେଷ୍ଟା କରିବା ଦରକାର, ବର୍ତ୍ତମାନ ଯେଉଁ ଅବସ୍ଥାରେ ଯେମିତି ଟେମ୍ପରେଚର ବଢ଼ିଯାଉଛି, ବର୍ଷା ଠିକ୍ ଭାବରେ ହେଉନି, ଯେଉଁଟାକି ଆମ ପ୍ରାକୃତିକ ଜଙ୍ଗଲ ଥିଲା ଯେମିତି ଆସ୍ତେ ଆସ୍ତେ ନଷ୍ଟ ହୋଇଛି, ଆମେ ଚେଷ୍ଟା କରିବା ଦରକାର ସେ ଜଙ୍ଗଲ କେମିତି ପୁନରୁଦ୍ଧାର ହୋଇପାରିବ, ସମ୍ପୂର୍ଣ୍ଣ ଭାବରେ ବହୁତ ପରିମାଣରେ ଗଛ ଲଗାଇ ସେ ଜାଗାକୁ ମଧ୍ୟ ଗ୍ରୀନେରୀ କରିପାରିବା, ଏବଂ ସମସ୍ତେ ଚେଷ୍ଟା କରିବା ଯେ ସବୁ ଜାଗାରେ ଗଛ ବଞ୍ଚିରହୁ, ବୃକ୍ଷ ହିଁ ଜୀବନ। ଏବଂ ତା ସହିତ ଆମେ ଗଛଟି ଲଗାଇଲା ପରେ ଯାହାର ଲାଭ ପାଇବା ଆପଣ ସମସ୍ତେ ଜାଣିଛନ୍ତି। ତେଣୁ ଆମେ ଚେଷ୍ଟା କରିବା ଦରକାର ଯେ ପ୍ରତ୍ୟେକ ଜାଗାରେ ଗଛ ଲଗାଇ ତାର ଯତ୍ନ ନେଲେ ନିଶ୍ଚୟ ସମାଜ ପ୍ରତି ଗୋଟେ ମଙ୍ଗଳ କାମ ହେବ।
1: ତେବେ ଯାହା ହଉ ସୁଦର୍ଶନ ବାବୁ, ଆପଣ ଆସିଲେ ବନାନୀ କାର୍ଯ୍ୟକ୍ରମକୁ, ଆଲୋଚନା ଯୋଉ ଆମେ କଲେ ବୃକ୍ଷରୋପଣ କାହିଁକି କରୁଛେ, ୟାର ଉପକାରିତା କ'ଣ, ଏବଂ ଏଇ ଯୋଉ ଚାରା ଗଛଟିଏ ଲଗାଉଛେ ତାର ଯତ୍ନ କିପରି ଭାବରେ ନେବା, ସୁରକ୍ଷା କେମିତି ଦେବା, ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଆଶା କରିବା ଶ୍ରୋତାବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଉପକୃତ ହେବେ, ସେଥିପାଇଁ ଆପଣଙ୍କୁ ବନାନୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

ହଁ ଶ୍ରୋତା ବନ୍ଧୁ, ବୃକ୍ଷ ହେଉଛି ଆମର ଜୀବନ, କାହିଁକି ନା ସେ ଆମକୁ ଜୀବନଦାୟକ ଅମ୍ଳଜାନ ପ୍ରଦାନ କରୁଛି। ବର୍ତ୍ତମାନ ହେଉଛି ପ୍ରକୃଷ୍ଟ ସମୟ, ପ୍ରତ୍ୟେକ ଜାଗ୍ରତ ହୁଅନ୍ତୁ। ଖାଲି ଥିବା ସ୍ଥାନ ମାନଙ୍କରେ, ରାସ୍ତା କଡ଼ରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରନ୍ତୁ। ନିଜ ପିଲାକୁ ଯେମିତି ସ୍ନେହ ଆଦରରେ ଲାଳନ ପାଳନ କରୁଛନ୍ତି, ସେମିତି ବୃକ୍ଷର ଯତ୍ନ ନେଇ ତାକୁ ଦୃମରେ ପରିଣତ କରନ୍ତୁ। ରହିଲେ ବୃକ୍ଷ ପରିବେଶ ଆମ ହୋଇବ ସ୍ୱଚ୍ଛ। ହଁ ଶ୍ରୋତା ବନ୍ଧୁ, ବୃକ୍ଷର ଯତ୍ନ ନେବା ସହିତ ପରିବେଶକୁ ସ୍ୱଚ୍ଛ ସୁନ୍ଦର କରି ଧରିତ୍ରୀ ମାକୁ ସବୁ ଜିମାମୟ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ। ପିଲାଟିଏ ବୃକ୍ଷଟିଏ, ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୁଅନ୍ତୁ। ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାର ବାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତିଆଟାର ମୁଖ୍ୟ ସମ୍ବାଦ ସୋମ ମହେନ୍ଦ୍ର କୁମାର ମାଝୀ। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପମଣ୍ଡପ ବିଜେ ନୀତି। ଶ୍ରୀଜୀଉଙ୍କ ଅପୂର୍ବ ଲୀଳା ଦେଖିବାକୁ ଶରଧାବାଲିରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଆଦିବାସୀ ଉନ୍ନୟନ ସଂଗଠନର କର୍ମକର୍ତ୍ତାଙ୍କୁ ଅନ୍ତ୍ୟୋଦୟ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାପଥରେ ଯୋଡ଼ିଛି ନୂତନ ଅଧ୍ୟାୟ। ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଶ୍ରୀକାନ୍ତ ଏବଂ ଆର୍ଟିକିଲ୍ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ଲାଗି ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ଖେଳ ଆରମ୍ଭ ହେବ ଭାରତୀୟ ସମୟ ରାତି 2:30। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅଲକା ୟାଗ୍ନିକ ଓ କୁମାର ସାନୁ, ଚଳଚ୍ଚିତ୍ର ଗୁପ୍ତ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ଏକାଦଶ ଭାଗ ରଚନା ଗୋପାଳ ଛୋଟରାୟ ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ମୁଁ ଉଠେ, ତେଣେ ଦୁନିଆ ଯାକର କାମ ପଡିଛି।
1: ପାନ ନିଆ
0: ସାବିତ୍ରୀ ଓଷାରେ ପାନ ଖାଆନ୍ତି ଟି ସୀତାପା।
1: ଇଏ ଗୋଟେ କଣ ନୀତି ନିୟମ କଥା, କିଏ ଖାଏ କିଏ ନ ଖାଏ କହିଲ, ତମେ ଖାଅ ଟି।
0: ମନ ହେଲେ ଖାଏ, ମନ ନହେଲେ ଖାଏ ନାହିଁ। ତମର ମସଲା ଦିଆ ଗୁଣ୍ଡିଟି?
1: ହଁ ହଁ
0: ଦିଅ। ହଉ ମୁଁ ଯାଉଛି, ପୂଜା ସରିଲେ ଭୋଗ ନେଇ ଆସିବି। ଯାଉଛି।
2: କିଏ?
3: ନିଜେ ସାବିତ୍ରୀ ତ ଭୋଗ ଆଣିଦେଇଯିବେ କହିଲେଣି, ତମେ ଆଉ ପୂଜାପୂଜି କାହିଁ କରିବ?
2: ତମେ ଥିଲ କୋଉଠି?
3: ସାବିତ୍ରୀ ଦେଇଙ୍କ ଶାଢୀ ଦାମ ସିନା ଅନୁମାନ କରିପାରିଲ ନାହିଁ, ମୁଁ ଏଇଠି କୋଉଠି ଥିଲି ଅନୁମାନ କରିପାରୁନ?
2: ଏଇ ଅନ୍ଧାରୁଆ ଭଣ୍ଡାର ଘରେ
3: କଣ ଆଉ କରିଥାନ୍ତି। ମୁଁ ଭଣ୍ଡାର ଘରେ ଥିଲି, ସାବିତ୍ରୀ ଆସିଲେ, ଏ ଦୁଆର ମୁହଁରେ ଠିଆ ହେଲେ, ତମ ସାଙ୍ଗରେ କେତେ ମାନ ଅଭିମାନ ଚାଲିଲା, ସେଉଠୁ ଏ ଘର ଭିତରକୁ ଆସି ଆସନ ଟାଣି ବସି ପଡିଲେ।
2: ଏଇଟା ପୁଣି ମୋ ପୂଜା ଆସନ ଭୁସ କରି ଟାଣି ନେଇ ବସିଲା, ମୁଁ କିଛି କହିପାରିଲି ନାହିଁ।
3: ଭଣ୍ଡାର ଘରୁ ପଦାକୁ ଯିବାକୁ ହେଲେ ତ ଏଇ ଘର ଭିତର ଦେଇ ଯିବାକୁ ହବ ନା, ସିଏ ଯେତେବେଳେ ଆସନ ଟାଣି ବସିଲେ, ଭଣ୍ଡାର ଘରେ ତ ଆଉ କିଛି ନାହିଁ, ମୁଁ ବାଧ୍ୟ ହେଇ ଗୋଟେ ବଡ଼ ଡେକ୍ଚି ଟାଣି ଆଣି ତାର ଉପରେ ବସିଲି।
2: କାହିଁକି ମୋ, ଆମେ ତ ଆମର ଏ ପାଖରେ ବସିଥିଲୁ, ତମେ ତମର କଡେଇ କଡେଇ ସେବାଟେ ବାହାରି ଯାଇଥାନ୍ତ, ସେ ଅନ୍ଧାରୁଆ ଘରଟାରେ ଝାଳ ଘମ ଘମ ହେଇ।
3: ଶୁଣ ଶୁଣ ଶ୍ରୀମତୀ ଶୁଣ, ମୁଁ କିଛି ଅସ୍ପୃଶ୍ୟ ଅଛୁଆ ନୁହେଁ ଯେ ତମେ ଏ ପାଖରେ ବସିଥିଲ ବୋଲି ମୁଁ ସେ ପାଖରେ କଡେଇ କଡେଇ ବାହାରି ଯାଇଥାନ୍ତି। ମୁଁ ଭଣ୍ଡାର ଘରୁ ନ ଆସିବାର କାରଣ ଏଇଟା ନୁହେଁ।
2: ଆଉ
3: ଦୁଇ ଜଣ ଭଦ୍ର ମହିଳା ଏକାନ୍ତରେ ବସି ଅନ୍ତର ଖୋଲା ଖୋଲି ହେଇ କଥାବାର୍ତ୍ତା କଲା ବେଳେ ମୁଁ ହଠାତ୍ ସେଇ ବାଟେ କିଛି ନ ଜାଣିଲା ଭଳିଆ ଚାଲିଯିବାଟା ଉଚିତ ମନେ କଲି ନାହିଁ।
2: ତମେ ତାହେଲେ ଆମର ସବୁ କଥାବାର୍ତ୍ତା ଶୁଣିଛ?
3: ମୁଁ ନ ଶୁଣିଲା ଭଳି କିଛି ନିଷିଦ୍ଧ କଥାବାର୍ତ୍ତା ତ ତମ ଭିତରେ ହେଇନି।
2: ନାଇଁ ତମେ ଶୁଣିଛ ଟି ସବୁ?
3: ହଁ, ଆରମ୍ଭରୁ ଶେଷ ଯାଏ ମୁଁ ସମ୍ପୂର୍ଣ୍ଣ ଅନ୍ୟ ମନସ୍କ ଥିଲେ ବି କାନରେ ଯାହା ଯାହା ପଡିଛି ଶୁଣିଛି।
2: ଆଚ୍ଛା ଇଏ କି ଢଙ୍ଗ କହିବ ଟି,
3: କଣ
2: ତା ସ୍ୱାମୀ ତା ପାଇଁ ଶାଢୀ ଆଣିଲେ, ମତେ ସେ ଶାଢୀ ଆଣି ଦେଖେଇ ଶାଢୀ ଦାମ କେତେ, ଶାଢୀ ନା କଣ, ମୋର ଯୋଉ ରାଗ ହଉଥାଏ।
3: ହେଲେ ତମ ପାଇଁ ମୁଁ ଯୋଉ ଶାଢୀ ଆଣିଛି ତା ଦେଖିଲଣି?
2: ନା, ଖୋଳ ଭିତରେ ପଶି ସେମିତି ଥୁଆ ହେଇଛି।
3: ଯାଅ ଯାଅ ଶାଢୀଟା ଏଠିକି ଆଣ ଆଉ ଦେଖ।
2: ଇଏ କଣ
3: କୁହ କୁହ, ଇଏ କଣ?
2: ଇଏ ତ ସେଇ ଏକା ଶାଢୀ, ସାବିତ୍ରୀର ଯୋଉ ଶାଢୀ ଇଏ ସେଇ ଶାଢୀ, ଖାଲି ରଙ୍ଗରେ ଯାହା ଟିକେ।
3: ତାଙ୍କ ଶାଢୀର ରଙ୍ଗ ହେଲା ଲାଲ ଆଉ ଗାଢ଼ ସବୁଜ, ଆଉ ଆମ ଶାଢୀର ରଙ୍ଗ ହେଲା ଫିକା ନୀଳ ଆଉ ଗୋଲାପି। ନହେଲେ ଶାଢୀ ଏକା, କମ୍ପାନୀ ଏକା, ଦାମ ଏକା, ଏକା ଦୋକାନରୁ ବିକିଣା ହେଇଛି।
2: କଣ ହେଲା ଏକା ଦାମ?
3: ଶାଢୀ ଏକା ହେଲେ ଦାମ ଏକା ନ ହବ କେମିତି କିଅ?
2: ତମେ ତାହେଲେ 451 ଟଙ୍କା ଦେଇ ମୋ ପାଇଁ ଶାଢୀ ଆଣିଛ?
3: ତାଙ୍କ ଶାଢୀ 451 ଟଙ୍କା ବୋଲି ସିଏ କହୁଥିଲେ ତ?
2: ହଁ, ତାଙ୍କର ଟଙ୍କା ଅଛି ସିଏ ଆଣିଲେ, ହେଲେ ତମର କି ଦରକାର ଥିଲା ମୋ ପାଇଁ ଏତେ 451 ଟଙ୍କା ଦେଇ ଶାଢୀ ଆଣିବା?
3: ଠିକ, ଏକଦମ ଠିକ, ଏତେ ଦାମ ଦେଇ ଶାଢୀ ଆଣିବା କିଛି ଦରକାର ନଥିଲା, ସେଇଥିପାଇଁ ଶାଢୀ ଦାମଟା ଓଲଟେଇ ମୁଁ ନେଇ ଆସିଛି।
2: କଣ ଏମିତି ଓଲଟ ପାଲଟ କଥା କହୁଛ ମ?
3: କିଛି ଓଲଟ ପାଲଟ ନୁହେଁ ଶ୍ରୀମତୀ, କିଛି ଓଲଟ ପାଲଟ ନୁହେଁ, ଶାଢୀ ଦାମଟା ଓଲଟ ପାଲଟ ହେଇଯାଇଛି, 451 ନୁହେଁ 154 ଟଙ୍କା।
2: ଆଉ ତାଙ୍କ ଶାଢୀ?
3: ସେଇ 154 ଟଙ୍କା। ସାବିତ୍ରୀର ସ୍ୱାମୀ ଜଗମୋହନ ବାବୁ ଆଉ ମୁଁ କାଲି ସନ୍ଧ୍ୟାରେ ଆମେ ଦୁହେଁ ଗୋଟେ ଦୋକାନରୁ ଏ ଶାଢୀ କିଣିଛୁ। ହଁ, ଅବଶ୍ୟ ସିଏ ମତେ ଲକ୍ଷ୍ୟ କରିନାହାନ୍ତି।
2: ମତେ ତେବେ ମିଛ କଥା ସିଏ କହିଲା କାହିଁକି?
3: କିଛି ନାହିଁ, ଗୋଟେ ସଉକ, ସିଏ ହୁଏତ ଭାବିଥିଲେ ତାଙ୍କ ଶାଢୀ ଦାମ କଥା ଶୁଣି ତମର କାହିଁକି କମ ଦାମର ଶାଢୀ ଆସିଲା, ତମେ ରାଗି ଋଷି ମୋ ସହିତ କଳିକଜିଆ କରିଥାନ୍ତ, ଆଉ ସିଏ ତାଙ୍କ ଘରେ ବସି ମଜା ଦେଖିଥାନ୍ତେ।
2: ସାବିତ୍ରୀକୁ ଦେଖି ମୋର କୁସୁମ କଥା ମନେ ପଡୁଛି ମ।
3: କୋଉ କୁସୁମ?
2: ଯାଜପୁରର, ଆମେ ଯେତେବେଳେ ଯାଜପୁରରେ ଥିଲୁ।
3: ଓହୋ, ବୁଝିଲି ବୁଝିଲି।
2: ମୋରେ ଚୁଡିକି ଦେଖି କହିଲା, ଏ ଚୁଡି ତମର କେତେ ଓଜନ? ମୁଁ ଯେମିତି କହିଲି ପଟ ଭରି, ଚଟ କରି କହିଲା, ତମ ବାବୁ ତମକୁ ଠକିଛନ୍ତି, ପଟ ଭରିରେ କିଚୁଡି ହବ? ଏଇ ଦେଖ ମୋ ଚୁଡି ଆଜି ତିଆରି ହେଇ ଆସିଛି, ପଟ ଦେଢ ଭରି, ମନ ନାହିଁ ତମର?
3: ସବୁ ମନ ଅଛି ଶ୍ରୀମତୀ, ସବୁ ମନ ଅଛି। ପଟ ଦେଢ ଭରି ଓଜନ ଶୁଣି ତମେ ଦେଢ ଦିନ କାଳ ନ ଖାଇ ନ ପି ଯୋଉ କୀର୍ତ୍ତି ସବୁ କରିଥିଲ ସେ ସବୁ କଥା ମୁଁ ପୁଣି ଭୁଲିଯିବି? ଅଥଚ ସେଇ ଦିନ ସନ୍ଧ୍ୟାକୁ କୁସୁମର ସ୍ୱାମୀ ଉମାକାନ୍ତ ବାବୁଙ୍କ ଠୁ ଜଣାପଡ଼

0: ଥିଲା ଯେ ଚୁଡ଼ିର ଓଜନ ଦେଢ ଭରି ସତ, କିନ୍ତୁ ସେଇଟା ସୁନା ନୁହେଁ ବ୍ରୋଞ୍ଜ।
1: ସେଇଆ ପରା, ଏମାନଙ୍କର ଢଙ୍ଗ ସବୁ କାହିଁକି ଯେ ଏମିତି?
0: କହିଲି ପରା, ୟାର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ଏଇଟା ଗୋଟେ ମନର ସଉକ, ଗୋଟେ ଓରମାନ ମେଣ୍ଟିଯିବା କଥା। ହଁ, ଇଏ ଶ୍ରୀମତୀ, ବେଳ ଆସି ଏତେ ହେଲାଣି, ତମ ପୂଜା ସାମଗ୍ରୀ ସବୁ ଆସିବ ନା ନାହିଁ?
1: କଣ ମୁଁ କରିବି କହିଲ, ନଟ ମତେ ବାରମ୍ବାର କହିକିରି ଗଲା।
0: କାହିଁକି କାହିଁକି ନଟ ପଠେଇବ କାହିଁକି? ହଁ, ତମ ବାହାଘରର 15-20 ବର୍ଷ ଯାଏ ସେ କଣ ତମ ଘରକୁ ରଜ ସାବିତ୍ରୀ ଭାର ସବୁ ପଠଉଥିବ? ତମେ ଏ ବରାଦ କରୁଥିଲ କାହିଁକି?
1: ଆଖି ଚୁଁଚି, ମୁଁ କିଛି ବରାଦ କରିନି। ସିଏ ଆପେ ଆପେ କହିଲା, ଅପା ଏଠି କିଛି କିଣିବୁ ନାହିଁ, ମୁଁ ବସ୍ରେ ସବୁ ପଠେଇଦେବି। ଆମ ଆମ୍ବ ତୋଟାର ଲାଟ ସୁନ୍ଦରୀ ଆମ୍ବ ଖଜା ପଣସ,
0: ତମ ଲାଟ ସୁନ୍ଦରୀ ଆମ୍ବ ଖଜା ପଣସ ଏସବୁ ତମ ଆଖି ଆଗରେ ନାଚୁଛି ନାହିଁ? ବସ୍ ବେଳ ପାରି ହେଇଗଲାଣି, ଟଙ୍କା ଦିଅ, ମୁଁ ବଜାର ଯାଏ।
1: ଏଇ ପରା, ତାଙ୍କର ସବୁ ଜିନିଷ ତାଙ୍କ ଗାଁରୁ ଆସିଲାଣି,
0: ସାବିତ୍ରୀ ଦେଇ କହୁଥିଲେ ଶୁଣିଛି। ତେବେ ତାଙ୍କ ନା ସାବିତ୍ରୀ ବୋଲି ତାଙ୍କ ସ୍ୱାମୀ ସବୁ ସାବିତ୍ରୀକୁ ବାଛି ବାଛି ଦାମିକା ଶାଢୀ ଆଣିଲା ପରି ଏ କଥାଟାରେ ମଧ୍ୟ ମୋର ସନ୍ଦେହ।
1: କହିଲା ପରା, ପୂଜା ସରିଲେ ଭୋଗ ନେଇ ଆସିବି।
0: ଦେଖ କି ଭୋଗ ନେଇକି ଆସୁଛି, ହଉ ମୁଁ ବଜାରରୁ ଆସେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ସରୋଜ।

0: କଣ କରିବା ମ କଥା କଣ ମୋ ବନ୍ଧୁ, ଆଜି ଚାରୁଲତାଙ୍କର ଆସିବାକୁ ଏତେ ବିଳମ୍ବ କାହିଁକି?
1: କଣ ପାଇଁ ଏତେ ଉଚ୍ଛୁର କରୁଛନ୍ତି?
2: ବନ୍ଧୁ ବନ୍ଧୁ, ମୁଁ ଭାବୁଛି।
0: କଣ ଭାବୁଛ କଣ ଭାବୁଛ କୁହ ବନ୍ଧୁ କୁହ।
2: କହୁଛି କହୁଛି ବନ୍ଧୁ କହୁଛି। ଆଜି ଆଜି କେତେ ଜଣ ନୂଆ ଗ୍ରାହକ ଆସିଛନ୍ତି ତ, ତେଣୁ ଚାରୁମୁଖୀ ନିଜକୁ ଟିକେ ଅଧିକ ଆକର୍ଷଣୀୟ କରି ସଜେଇ ହଉଥିବେ।
0: କଥାଟା ମନକୁ ପାଇଲା ଯେ, ହେଲେ ମୋର କହିବା କଥା ହେଲା ତାଙ୍କ ପ୍ରିୟ ସହଚରୀ ଆସି ମିଠା ମିଠା କଥା କହି ସମ୍ବାଦଟା ଦେଇଯାନ୍ତେ ନାହିଁ?
1: ତମେ ନିଶ୍ଚୟ ମଲ୍ଲି କଥା କହୁଛ ବନ୍ଧୁ।
0: ଅଣ୍ଟାକୁ ହଲେଇ ଖିଖି ନଛେଇ ବେଳିକି ବୁଲେଇ ଯୋଉ ରସ ରସିଆ କଥା ସେ କହନ୍ତି ନା।
2: ବନ୍ଧୁ ବନ୍ଧୁ ବନ୍ଧୁ ବନ୍ଧୁ, ତାଙ୍କୁ
0: ଡକାଯାଉ ଡକାଯାଉ ଡକାଯାଉ।
3: ଏ ମଲ୍ଲି
1: ମଲ୍ଲି
3: ମଲ୍ଲି, ଏ ମଲ୍ଲି
4: ଆସିଲି। ଏମିତି ଉଚ୍ଛନିଆ ହେଇ ଡାକୁଥିଲେ ଯେ।
0: ନାଇଁ କଥା କଣ କି, ଇଏ ଦେବୀ ଚାରୁଲତା ଆଜି କଣ
4: ବାଇ ସିଙ୍ଗାର ହଉଛନ୍ତି, ଟିକେ ଡେରି ହବ।
1: ନାଇଁ ସେ କଣ ହେଇଛି, ବସି ବସି ଅଣ୍ଟା ପିଠି ଲାଗିଗଲାଣି ତ। ଆମେ କଣ କହୁଥିଲୁ କି?
4: କହିବେ କହୁନାହାନ୍ତି।
2: ଇଏ ଚାରୁଲତା ଆସିବା ଆଗରୁ ତମେ ଯଦି ମନ ଖୁସିଆ ଗୀତ ପଦେ ଗାଆନ୍ତ ନା, ତାହେଲେ ଜମି ଯାଆନ୍ତା।
4: ଏ ମା, ମୁଁ ଗୀତ ଗାଇବି?
0: ମନା କର ନାହିଁ, ଖାଲି ପଦଟିଏ ଗାଅ
1: ଗାଅ ଗାଅ ନା ମଲ୍ଲି ଗାଅ।
4: ନାଇଁ ଲୋ ମା, ମୋ ଦେଇ ଗୀତ ଫିତ ହବନି।

0: କଣ ହେଲା? ମୋ ଗୀତ ମନକୁ ପାଇଲା?
1: ଚମତ୍କାର, ଅତି ଚମତ୍କାର, ଏକା ବେଳକା ମନ ମୋହି ନେଲା।
2: କୋଉଠି ରଖିଥିଲ ମୋ ଗୀତ?
1: ଆଉ ପଦେ ଗା
2: ଗାଓ,
1: ଆଉ ପଦେ ଗା ପଦେ ଗା
2: ପଦେ ପଦେ ପଦେ
0: ଗାଇବି।
2: ହଁ
0: ହଉ,

0: ପ୍ରିୟ ଚାରୁଲତେ, ଏଇ ଗୀତ ତ କାଳିଆ ଠାକୁରଙ୍କ ଉଦ୍ଦେଶ୍ୟରେ ରଚିତ ମୋରି ଭକ୍ତି ନିବେଦନ।
1: ହଁ ପ୍ରିୟତମ, ଆପଣଙ୍କ ଅନୁପସ୍ଥିତିରେ ଅଭାଗିନୀ ଚାରୁଲତା ଏହି ଗୀତକୁ ପାଥେୟ କରି ବଞ୍ଚି ରହେ, ଆପଣ ପାଖରେ ଅଛନ୍ତି ବୋଲି ଅନୁଭବ କରେ।
0: ସତରେ ଚାରୁ, ମୁଁ ଏ ଗୀତର ରଚୟିତା ସତ, ହେଲେ ତମର ବିଣାଜିଣା କଣ୍ଠରେ ଏହାର ମଧୁର ଗାୟନ ଆହୁରି ଜୀବନ୍ତ ହୋଇଉଠେ। ଆସ, ଆମେ ଦୁହେଁ ମିଶି ଅନ୍ୟ ପଂକ୍ତିକୁ ପ୍ରଭୁଙ୍କ ପଦାରବିନ୍ଦରେ ଭେଟିଦେବା।

0: ଚାରୁଲତେ, ତୁମ କଣ୍ଠରୁ ସୁଲଳିତ ସ୍ୱରରେ ଗୀତ ଶୁଣି ମୁଁ ସତରେ ମୁଗ୍ଧ ହୋଇଗଲି।
1: ଖାଲି କଣ ମୋ ଗୀତ ଆପଣଙ୍କୁ ମୁଗ୍ଧ କରେ କବି?
0: ଗୀତ ବ୍ୟତୀତ ତମର ଏହି ଭୁବନ ମୋହିନୀ ରୂପରେ ଯେଉଁ ଚୁମ୍ବକୀୟ ଆକର୍ଷଣ ଅଛି, ପାଦରେ ଘୁଙ୍ଗୁର ବାନ୍ଧି ନୃତ୍ୟର ତାଳେ ତାଳେ ତୁମେ ଯେଉଁ ମାଦକତା ସୃଷ୍ଟି କର, କେବଳ ମୁଁ କାହିଁକି? ଶ୍ରୀକ୍ଷେତ୍ର ପ୍ରତ୍ୟେକ ରସିକ ପୁରୁଷ ତମ ପ୍ରତି ଆକୃଷ୍ଟ ହେବା କିଛି ଆଚମ୍ବିତ କଥା ନୁହେଁ। କଣ ହେଲା ଚାରୁମୁଖୀ, ହଠାତ୍ ତୁମ ଚନ୍ଦ୍ରମୁଖରେ କଳାବାଦଲ ଢାଙ୍କି ହେଇଗଲା ଯେ? ମୋ କଥା ଶୁଣି
1: ଆପଣଙ୍କ କଥା ମିଛ ନୁହେଁ କବି। ଏ ରୂପଜୀବୀର ରୂପ ଶିଖାରେ ଯେକୌଣସି ପୁରୁଷ ପତଙ୍ଗ ପରି ଝାସ ଦେବା ଆଦୌ ଆଚମ୍ବିତ କଥା ନୁହେଁ। ମୋର ଏ ଅନିନ୍ଦ୍ୟ ରୂପ ଛଟାରେ କେତେ ଯେ ଯୁବକ ପ୍ରଲୁବ୍ଧ ହୋଇ ସର୍ବଶାନ୍ତ ହୁଅନ୍ତି ତାର ଠିକଣା ନାହିଁ। ମୁଁ ଅଲକ୍ଷଣୀ କେତେ ଯେ ସୁଖୀ ଦମ୍ପତିଙ୍କର ସୁନା ସଂସାରକୁ ଚୂନା କରିଛି, କେତେ କେତେ ପତିବ୍ରତା ରମଣୀଙ୍କ କୋଳରୁ ତାଙ୍କ ସ୍ୱାମୀ ଦେବତାଙ୍କୁ ଛଡ଼େଇ ଆଣିଛି, ତାର ମୋତେ ଇୟତା ନାହିଁ। ଶ୍ରେଷ୍ଠୀ ଆଉ ଧନିକମାନେ ତ ଏ ବାରାଙ୍ଗନାର ପାଦ ତଳେ ଆୟ ଅଳଙ୍କାର ଆଉ ବିପୁଳ ପରିମାଣର ଧନ ଅଜାଡ଼ି ଦେଇ ସର୍ବହରା ପାଲଟିଛନ୍ତି। ଏତେ ପାଇବା ସତ୍ତ୍ୱେ ବି ଏ ଜାତି ସନ୍ତୁଷ୍ଟ ନୁହନ୍ତି।
0: ଆଉ କଣ ପାଇଲେ ତମମାନେ ସନ୍ତୁଷ୍ଟ ହୋଇପାରିବ ଚାରୁଲତା?
1: ଧନ, ପ୍ରଚୁର ଧନ। ଏଇ ଧନ ପାଇବା ପଛରେ ଆମମାନଙ୍କର ଘୃଣ୍ୟ ଲାଳସା କେତେ ଯେ ନିମ୍ନ ସ୍ତରକୁ ଯାଇପାରେ ସେ କଥା ଶୁଣିଲେ ଆପଣ ମଧ୍ୟ ଆମକୁ ଘୃଣା କରିବେ।
0: ଘୃଣ୍ୟ ଲାଳସା
1: ମଲ୍ଲି? କୁହ ଭାଇ, ଆମର ଏ ଘୃଣ୍ୟ ପ୍ରବୃତ୍ତିକୁ ଆକ୍ଷେପ କରି ବିଦ୍ୱାନ ପଣ୍ଡିତମାନେ କ'ଣ କହନ୍ତି? ଆମର ଏ ବ୍ୟବସାର ମୂଳମନ୍ତ୍ର କ'ଣ? ସେ କଥା ଟିକେ ଭକ୍ତ କବିଙ୍କୁ ଶୁଣେଇଦେଲୁ।

0: ଏହା ଏକ ନିଷ୍ଠୁର ସତ୍ୟ। ତାହେଲେ ତୁମମାନଙ୍କ ମନ ଜୟ କରିବାକୁ କେଉଁମାନେ ସମର୍ଥ ଚରୁଲତା?
1: କହିଦେ ମଲ୍ଲିକ,

0: ଶୁଣିଲେ ତ କବି, ନିଶ ନିର୍ଦ୍ଧନମାନଙ୍କୁ ଆମ ଦୁଆର ମନା, ଆମର ସାନ୍ନିଧ୍ୟ ଲାଭ ତାଙ୍କ ପାଇଁ ସାତ ସପନ।
1: ବେଶ, ମୁଁ ତେବେ ଚାଲିଲି। ଚାରୁଲତା
0: ଚାଲିଲେ କୁଆଡ଼େ?
1: ମୁଁ କଙ୍ଗାଳ, ଦରିଦ୍ର, ସର୍ବହରା। ମୋର ଏକମାତ୍ର ଧନ ମୋ ପ୍ରଭୁ ଜଗନ୍ନାଥ। ତୁମ ମନ କିଣିବାକୁ ମୁଁ ତ ପୁରା ଅସମର୍ଥ, ଅଯୋଗ୍ୟ।
0: ନା, ସେମିତି ଭାବନ୍ତୁ ନାହିଁ ପ୍ରଭୁ ଭକ୍ତ ବଳରାମ। ଆପଣଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଶପଥ କରି କହୁଛି, ଏ ଚାରୁଲତା କୌଣସି ଦିନ ଆପଣଙ୍କଠାରୁ କୋଡ଼ିଟିଏ ସୁଦ୍ଧା ଆଶା କରିନାହିଁ। ଆପଣଙ୍କୁ ପାଇଲେ ମୁଁ କୁବେର ସମ୍ପତ୍ତି ପାଇଲା ପରି ଭାବେ। ଆପଣଙ୍କ ଚାରୁଲତାକୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲେନି।
1: ହେଲେ ମୋଠାରେ ଏମିତି କଣ ଦେଖି?
0: ଆପଣଙ୍କ ପରି ଭକ୍ତ କବିଙ୍କୁ ମୋ କୁଟୀରରେ ପାଇଲେ ମୋ ଦେହରେ ଯେମିତି ଏକ ଶିହରଣ ସୃଷ୍ଟି ହୁଏ, ମୁଁ ମୋର ସତ୍ତା ହରାଇ ବସେ।
1: ଚାରୁ,
0: ମୁଁ ଆପଣଙ୍କୁ କାୟ ମନ ବାକ୍ୟରେ ଅନ୍ତର ଦେଇ ଭଲ ପାଏ କବି। ମୋ ମନ କହେ,
1: କଣ ଚାରୁଲତା,
0: ଆପଣଙ୍କ ପରି ପରମ ଭକ୍ତଙ୍କର ସାନ୍ନିଧ୍ୟ ଲାଭ କରି ମୁଁ ଏ ପାପ ପଙ୍ଖୀଳ ନରକରୁ ମୁକ୍ତି ପାଇଯିବି। କୁସୁମ ପରସରେ ପଟ ନିସ୍ତରିଲା ପରି ମୋର ସମସ୍ତ ପାତକ ଧୋଇ ହୋଇଯିବ। କେବଳ ଆପଣ ମୋତେ ନରକରୁ ଉଦ୍ଧାର କରିପାରିବେ।
1: ହେଲେ ଚାରୁ, ନିଜକୁ କାହିଁକି ଏତେ ଧିକ୍କାର କରୁଛ? ତୁମେ ଆଉ ତୁମର ଏ ବୃତ୍ତି ଆଦୌ ଅପବିତ୍ର ନୁହେଁ। ତୁମ ଦ୍ୱାର ପବିତ୍ର, ତାର ମାଟି ବି ପବିତ୍ର। ତୁମେ କଣ ଜାଣିନ, ତୁମ ଦ୍ୱାରରୁ ପବିତ୍ର ମାଟି ମୁଠାଏ ନଗଲେ ନୂତନ ଗୃହ ଆଉ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ପ୍ରତିଷ୍ଠା ସମ୍ଭବ ହୁଏ ନାହିଁ ବୋଲି?
0: ଆପଣ ମୋର ଅନ୍ୟ ଦିଗଟି କଥା ଥରେ ଭାବନ୍ତୁ କବି, ଯାହା ଅନ୍ଧକାର ଆଉ ହାହାକାରରେ ପରିପୂର୍ଣ୍ଣ।
1: ମୁଁ ବୁଝିପାରିଲିନି ଚାରୁ।
0: ଆଜି ମୋର ଏଇ ନଶ୍ୱର ଦେହରେ ଯେଉଁ ଯୌବନ ଫୁଲ ଫୁଟି ତାର ମନମତାଣିଆ ମହକରେ ରସିକ ଭଅଁରମାନଙ୍କୁ ପ୍ରଲୁବ୍ଧ କରୁଛି, ସେ ଦିନେ ବାସି ହୋଇଯିବ, ରଙ୍ଗ ଫିକା ପଡ଼ିଯିବ, ସୌରଭ ଉଡ଼ିଯିବ, ଦେହରେ ବାର୍ଦ୍ଧକ୍ୟ ଆଧିପତ୍ୟ ବିସ୍ତାର କରିବ। ସେତେବେଳେ ମୋ ଅବସ୍ଥା କ'ଣ ହେବ ଥରେ ଭାବିଛନ୍ତି? ଆଡ଼ ଆଖିରେ କେହି ବି ଥରେ ଚାହିଁବିନି, ମୁଁ ହେଇଯିବି ଅଲୋଡ଼ା ଅପାଙ୍କ୍ତେୟ।
1: ଚାରୁ,
0: କଥା ଦିଅନ୍ତୁ ଭକ୍ତ ବଳରାମ, ଆପଣଙ୍କ ଆରାଧ୍ୟ ଦେବତାଙ୍କ ଚରଣ ତଳେ ଏ ପତିତା ଚାରୁଲତା ପାଇଁ ଟିକେ ସ୍ଥାନ କରେଇ ଦେବେ ନା?
1: ଶାନ୍ତ ହେଇଯାଅ ଚାରୁ,
0: କୁହନ୍ତୁ
1: ଶାନ୍ତ ହେଇଯାଅ। ଏତେ ରାତିରେ ମନକୁ ଏତେ ଭାରାକ୍ରାନ୍ତ କର ନାହିଁ, ମୋତେ ଟିକେ ଭାବିବାକୁ ସମୟ ଦିଅ।
0: ସତେ ତ ରାତି ଅନେକ ହେଲାଣି, ମୋ ସ୍ୱାର୍ଥ ଲାଗି ଆପଣଙ୍କ ଆନନ୍ଦରେ ବାଧା ଦେଲି। ହଉ, ଆପଣଙ୍କ ମନ ପସନ୍ଦର ଗୀତଟିଏ ଗାଉଛି, ତାପରେ ଭୋଜନ ସାରି ନିଦ୍ରା ଯିବେ।

0: ଭାଇ, ତମ ପ୍ରାଣବନ୍ଧୁ ଭକ୍ତ କବିଙ୍କର ଆଜି କଣ ନିଦ୍ରା ଭଙ୍ଗ ହବନି କି? ବେଳ ଆସି ପରା ଦିଘଡ଼ି ହେଲାଣି।
1: ପାଟି କରନା, ସେ ବିଶ୍ରାମ ନିଅନ୍ତୁ, କେତେବେଳେ ଉଠିବେ ଉଠନ୍ତୁ।
0: ତମ ଆଖି ବି ତ ମାଡ଼ି ମାଡ଼ି ପଡୁଛି, ଜଣାଯାଉଛି ତମେ ବି ବୋଧେ ରାତି ସାରା ଶୋଇନ। ମଧୁର ଆଳପ ଆଲିଙ୍ଗନରେ ରାତିଟା ପାହିଗଲା ବୋଧେ।
1: ତୋର ଯୋଉ କଥା ନା, ହଁ ଶୁଣ, ଚଞ୍ଚଳ ଗାଧୁଆ ପାଧୁଆ ସାରି ଚୁଲି ଲିପା ପୋଛା କରି ଅରୁଆ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଦେ। ସେ ଉଠିଲେ ନିତ୍ୟକର୍ମ ସାରି ଭୋଜନ କରି ରଥ ଟାଣିବାକୁ ଯିବେ।
0: ହଉ ଭାଇ।

0: ଅଏ ଜେ ଜେ
1: କଳରେ ମଣି
0: ଇଏ ତାଳ ଧ୍ୱଜ ଆଉ ଦର୍ପ ଦଳର ରଥ ଟଣା ହେଇ ଅନେକ ବାଟ ଆଗେଇ ଗଲେଣି। ଇଏ କାଳିଆ ଠାକୁରଙ୍କ ନନ୍ଦୀ ଘୋଷକୁ ଟାଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ବଡ ଉଚ୍ଛନ କଲେଣି। କେତେବେଳେ ଆଉ ରଥ ଟଣା ହବ?
1: ବୁଝିଲୁ ରେ ନାତି, ଏ ରଥରେ ପରା ମନୁଆ ଠାକୁର ବସିଛି, ତା ମନ ନହେଲେ ରଥ ଟିପେ ବି ଆଗକୁ ଘୁଞ୍ଚିବନି। ତାର ଆଜ୍ଞା ହେଲେ ରଥ ପବନ ଗତିରେ ଘର ଘର ନାଦ କରି ଦୌଡ଼ିବ। ଆରେ କିଏ ଜାଣେ କୋଉ ଭକ୍ତର ପ୍ରାର୍ଥନା ଶୁଣି ଯଦି ଅଟକି ରହିଥିବେ।
2: ପ୍ରଭୁ ପ୍ରଭୁ ଚକାଟୁଳା, ମୋ କାଳିଆ ଶାନ୍ତ, ମୁଁ ଦୋଷ ଧରିବ ନାହିଁ ପ୍ରଭୁ। ମୋ ପ୍ରାଣ ପିଆଳ କରେ ସକାଳୁ ଟିକେ ନିଦ ଲାଗିଯାଇଥିଲା ଯେ ଆସିବାକୁ ଟିକେ ଉଚ୍ଚର ହେଇଗଲା। ଯାହା ହଉ, ମୋ ଲାଗି ତମେ ଅପେକ୍ଷା କରିଛ, ଏ ଦାସ କୃତାର୍ଥ ହେଲା। ଭାଇମାନେ ଭାଇମାନେ ଟିକେ ଆଡ଼ ହେଇ ଯାଆନ୍ତୁ, ମୁଁ ଯାଇ ମୋ ପ୍ରାଣବନ୍ଧୁ କାଳିଆ ଶାନ୍ତକୁ ଟିକେ ଆଖି ପୁରେଇ ଦର୍ଶନ କରି ଆସିବି। ଟିକେ ଆଡ଼ ହେଇ ଯାଆନ୍ତୁ, ଟିକେ ଆଡ଼ ହୁଅନ୍ତୁ।
1: ଏଇଟା କେରେ ବିପୁ, କଣ ବୟା ବାତୁଣଙ୍କ ପରି ରଥ ଉପରେ ସିଧା ଦିଅଙ୍କ ପାଖକୁ ଧପାଳି ଆସୁଛି?
0: ଇଏ ଜେଜେ, ଇଏ ବାୟାଟାକୁ ଚିହ୍ନି ପାରିଲନି କି? ଇଏ ପରା ସେଇ ବଳରାମ ଦାସ, ବୁଝିଲ? ମତେ ଲାଗୁଛି ବେପ ଚାରୁ ମାରି ଘରୁ ସିଧା ଏଠିକି ଦୌଡ଼ି ଆଇଛି।
1: ସତନା କଣ? ସତ୍ୟାନାଶ, ସତ୍ୟାନାଶ ହେଇଗଲା, ପ୍ରଭୁଙ୍କ ପବିତ୍ର ରଥକୁ ମାରା କରିଗଲା।
2: ମନା କରନ୍ତୁ ନାହିଁ ପଣ୍ଡାଏ, ଟିକେ ପାଖେଇ ଯାଆନ୍ତୁ।

0: ମୁଁ ଖାଲି ଥରେ ମୁଁ ପ୍ରଭୁଙ୍କୁ ଦର୍ଶନ କରି ବାହୁଡ଼ି ଆସିବି।
1: ସ୍ନାନ ଶୌଚ ନଇ ଅପବିତ୍ର ଦେହରେ ତୁ ଦିଅଙ୍କୁ ଦର୍ଶନ କରିବ,
0: ଆପଣଙ୍କ ଗୋଡ଼ ତଳେ ପଡୁଛି, ଆପଣଙ୍କ ନେହୁରା ହଉଛି, ମୋ ପ୍ରାଣ ବନ୍ଧୁକୁ ରଥ ଉପରେ ଦର୍ଶନ କରିବାକୁ ମୋତେ ଥରେ ମାତ୍ର ସୁଯୋଗ ଦିଅନ୍ତୁ।
1: କହିଲା କଣ ନା ରାଣ ବନ୍ଧୁ, ଭକତି ଗୁଡାକ ତ ଉଛୁଳି ପଡୁଛି, ଆଉ ପ୍ରଭୁଙ୍କ ରଥରେ ଚଢିବା ଆଗରୁ ନରେନ୍ଦ୍ରକୁ ଯାଇ ଟିକେ ସ୍ନାନ ଶୌଚ ହେଇ ଆସିବାକୁ ତ ବିବେକ କହିଲାଣି।
0: ମୁଁ ନରେନ୍ଦ୍ରକୁ ଯାଇ ସ୍ନାନ ଶୌଚ ହେଇନି ସତ, ହେଲେ ଜଗନ୍ନାଥଙ୍କ ଦ୍ୱାହି ଦେଇ କହୁଛି ମୋ ମନ ଆଉ ହୃଦୟ ନିର୍ମଳ, ହରିଗୁଣ କୀର୍ତ୍ତନ ବ୍ୟତୀତ ମୋ ତୁଣ୍ଡରେ ଆଉ କିଛି ନଥାଏ। ତା ଛଡ଼ା ଆଜି ଯେତେବେଳେ ପ୍ରଭୁ ପତିତ ପାବନ ରୂପରେ ରତ୍ନ ସିଂହାସନରୁ ଓହ୍ଲେଇ ଆସି ବଡ଼ଦାଣ୍ଡରେ ଦୁଃଖୀ ରଙ୍କୀ ପାପି ତପି ଧନୀ ଦରିଦ୍ର ସମସ୍ତଙ୍କୁ ଅମୃତ ଦୃଷ୍ଟିରେ ଦର୍ଶନ ଦେଉଛନ୍ତି, ସେତେବେଳେ ଛୁଆଁ ଅଛୁଆଁ ଶୌଚ ଅଶୌଚର ଭେଦଭାବ ରହିଲା କେଉଁଠି?
2: ଓଲଟି ଆମକୁ ପାଠ ପଢ଼ଉଛି, ପାଠ ବୁଝିଲେ ୟା ରୂପକୁ ଟିକେ ଚାହୁଁ ମତେ ଯା, ପିନ୍ଧା ଦୋଷଣା ହଳଦୀ ଗୁରୁ ଗୁରୁ କେମିତି ହେଇଛି, ଦେହଟା ସାରା ଦେଖୁନ କୁଙ୍କୁମରେ ଜର ଜର,
1: ପାଚନ ପାଣି ନିଶାରେ ବେପ ଏମିତି ପାଗଳ ହେଇଗଲା ଯେ ନରେନ୍ଦ୍ର ବୁଡ଼ଟିଏ ନ ପକେଇ ସିଧା ସିଧା ଦିଅ ଦର୍ଶନ କରିବାକୁ ଧପାଇଲା।
2: ହେଇଛି ଯେ ସେମିତି କହିଲେ ସେ କଣ ଏଠୁ ଯିବା ନା କଣ, ଯଦି କହିବ ତାକୁ ଗଳା ଧକ୍କା ଦେଇ ଏଠୁ ଘୋଡ଼େଇ ଦବା, ଦେଖିବା କୋଉ ପୋପା ତା ପିଠିରେ ପଡିବ।
1: ହଁ ହଁ ସେଇଆ କରିବା ରାତି।

0: ତମ ହୃଦୟେଶ୍ୱର ବଳରାମ ଦାସଙ୍କୁ ନନ୍ଦିଘୋଷ ରଥର ସେବାୟତ ମାନେ ଅପମାନ ଦେଇ ମାଡ଼ ମାରି ରଥରୁ ପେଲି ଦେଇଛନ୍ତି ଯେ ସିଏ ଲୋହ ଲୁହାଣ ହେଇଯାଇଛନ୍ତି।
1: ଏମିତି ଘଟିଛି ହେଲେ କାହିଁକି, ତାଙ୍କର ଦୋଷ କଣ?
0: ରଥରେ ଚଢି ଦିଅଙ୍କୁ ଦର୍ଶନ କରିବାକୁ ଯାଆନ୍ତେ ସେବାୟତ ମାନେ ତାଙ୍କୁ ଅଶୌଚ ଅପବିତ୍ର କହି ରଥରୁ ପେଲି ଦେଲେ।
1: ମଲ୍ଲି, ସେ ଏବେ କୋଉଠି ଅଛନ୍ତି? ତୁ ଯା, ତାଙ୍କୁ ଏଠିକି ନେଇ ଆସିବୁ।
0: ଗାଳି ମାଡ ଖାଇ ଲୋହ ଲୁହାଣ ହେଇ କାଳିଆ ଠାକୁରଙ୍କୁ ଅନେଇ ଢେର କାନ୍ଦିଲେ, ତାପରେ ଏକ ମୁହା ହେଇ କୁଆଡେ ଚାଲିଗଲେ।
1: ହେ ଅଗତିର ଗତି, ହେ କୃପା ସିନ୍ଧୁ ଜଗନ୍ନାଥ, ଶୁଣିଛି ଏ ଦାସୀର ଜୀବନ ସର୍ବସ୍ୱ ବଳରାମ ଦାସ ତୁମର ପ୍ରିୟ ଭକ୍ତ, ତାଙ୍କର କିଛି ହେଇଗଲେ ମୁଁ ପ୍ରାଣ ଧରି ବଞ୍ଚିବି ନାହିଁ। ପ୍ରଭୁ, ପଡ଼ତ ପାତି ଭିକ୍ଷା ମାଗୁଛି, ତାଙ୍କୁ ସୁରକ୍ଷା ଦବ, ତାଙ୍କ ମାନ ରକ୍ଷା କରିବ।

0: ଗଜପତି ମହାରାଜାଙ୍କର ଜୟ ହେଉ।
1: ସମ୍ବାଦ କଣ ମହାମନ୍ତ୍ରୀ? ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥଟଣା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହେଉଛି ତ? ନୀରବ କାହିଁକି?
0: ମଣିମା, ପୂର୍ବ ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନାହିଁ।
1: ଆମ୍ଭେ ଆଦେଶ ଦେଇଥିଲୁ ମହାବଳବାନ ମତ୍ତହସ୍ତିମାନଙ୍କୁ ନିୟୋଜିତ କରି ରଥ ଟଣାଇବେ, କିଛି କଣ ସୁଫଳ ମିଳିଲା ନାହିଁ? ନିର୍ବିଘ୍ନରେ ପ୍ରକାଶ କରନ୍ତୁ।

0: ବେଶ, ଆମ୍ଭେ ଏହି ମୁହୂର୍ତ୍ତରେ ବଡ଼ ଦାଣ୍ଡକୁ ଯାତ୍ରା କରି ଆକୁଳ ନିବେଦନ ସହ ରଥରଜ୍ଜୁ ଧରି ଟାଣିମୁ। କାଳେ ଦାସ ପ୍ରତି ମହାବାହୁ କରୁଣା କରିବେ, ଆପଣ ପାଲିଙ୍କିର ବ୍ୟବସ୍ଥା କରନ୍ତୁ।
1: ଯଥାଜ୍ଞା ମଣିମା।
2: ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର। ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର।
0: ବଡ଼ ଆଚମ୍ବିତ କଥା, ଆମ୍ଭେ ସ୍ୱୟଂ ଆଜି ରଥ ଟାଣି ବିଫଳ ହେଲୁ। କାଳିଆ ରଖେଲା ନାହିଁ ଆମ୍ଭର ନିବେଦନ। ଭାବୁଛି ଏ ଦାସାନୁଦାସ ତାଙ୍କ ଶ୍ରୀଚରଣରେ ନିଶ୍ଚୟ କୌଣସି ଅପରାଧ କରିଛି, ଯାହାଫଳରେ ଖଟିଆ ଠାକୁର ହଟ କରିଛନ୍ତି। ଆପଣ ଏଇ ମୁହୂର୍ତ୍ତରେ ରଥ ସାହିରେ ତୃଣସଜ୍ଜା କରିଦିଅନ୍ତୁ। ଆମ୍ଭେ ତହିଁରେ ଅଧିଆ ପଡ଼ି ତାଙ୍କ ମନ କଥା ଜାଣିବାକୁ ପ୍ରାର୍ଥନା କରିବୁ।

0: ରାଜା ପ୍ରତାପ ରୁଦ୍ର, ମୋର ପ୍ରିୟ ଭକ୍ତ ବଳରାମ ଦାସ କେଡ଼େ ଶ୍ରଦ୍ଧା ଓ ଭକ୍ତିରେ ମୋତେ ଦର୍ଶନ କରିବ ବୋଲି ମୁଁ ନନ୍ଦିଘୋଷ ରଥରେ ଚଢ଼ିଥିଲା ଯେ, ତୋ ସେ ମୂର୍ଖ ସେବାୟତଗଣ ତାକୁ ଅଶୁଚି ଆଉ ଅପବିତ୍ର କହି ଗଳା ଧକ୍କା ଦେଇ ରଥ ଉପରୁ ପେଲିଦେଲେ, ତାକୁ ଲହୁଲୁହାଣ କଲେ।
1: ପ୍ରଭୁ ପ୍ରଭୁ,
0: ଦୁଃଖ ଆଉ ଅପମାନରେ ଜର୍ଜରିତ ହୋଇ କାନ୍ଦି କାନ୍ଦି ସେ ବାଙ୍କି ମୁହାଣଠାରେ ବସି ବାଲିରେ ତିନି ଗୋଟି ରଥ ନିର୍ମାଣ କରି ମୋତେ ଧ୍ୟାନ କରୁଛି। ତା ଭକ୍ତି ଡୋରିରେ ବାନ୍ଧି ହୋଇ ମୁଁ ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସହ ତିନି ଠାକୁର ତା ବାଲିରଥରେ ବିଜେ କରିଛୁ। ସେଇଥିପାଇଁ ତ ବଡ଼ଦାଣ୍ଡରେ ଆଜି ରଥଟଣା ଉତ୍ସବ ବାଧାପ୍ରାପ୍ତ ହୋଇଛି।
1: ପ୍ରଭୁ ପ୍ରଭୁ, ଏହା ମୋ ସେବାୟତମାନଙ୍କର ଅକ୍ଷମଣୀୟ ଅପରାଧ। ଦୟାକରି ପ୍ରତିକାରର ଉପାୟ କହିଦିଅନ୍ତୁ ପ୍ରଭୁ, କହିଦିଅନ୍ତୁ।

ପ୍ରଭୁ ଚକାଡୋଳା, ମୋ କାଳିଆ ସାନ୍ତ, ମୁଁ ରାଣ ଖାଇ କହୁଛି, ଆଉ ଦିନେ ତୋ ବଡ଼ଦାଣ୍ଡର ଛାଇ ସୁଦ୍ଧା ମାଡ଼ିବି ନାହିଁ। ଏ ବାଙ୍କି ମୁହାଣରେ ମୋ ନିଜ ହାତରେ

0: ପଡ଼ିଥିବା ତିନି ଗୋଟି ବାଲିରଥରେ ତମ ତିନି ଠାକୁରଙ୍କୁ ବସେଇ ମୁଁ ପୂଜା କରିବି। ଦେଖିବି ଦେଖିବି କିଏ ତତେ ମୋଠୁ ଛଡ଼େଇ ନବ। ସତରେ ତୁ ଯଦି ମୋର ପ୍ରାଣ ବନ୍ଧୁ ହେଇଥିବୁ, ମୁଁ ତୋର ଭକ୍ତ ବୋଲି ଗର୍ବ କରୁଥିବି, ତେବେ ତୁ ସେ କାଠ ତିଆରି ରଥରୁ ଚାଲିଆସି ମୋ ବାଲି ରଥରେ ଭିଜି କରିବୁ। ତା ନହେଲେ ମୁଁ ଜାଣିବି ତୁମର କେହି ନୁହଁ, ସାତ ପର ତୋ ପ୍ରଭୁ ପଣ ମିଛ। ଆଉ ଫର ଫର ହେଇ ଉଡୁଥିବା ତୋର ସେ ପତିତ ପାବନ ମାନା, ସିଏ ବି ମିଛ, ସବୁ ଖାଲି ଛଳନା, ସବୁ ଖାଲି ଛଳନା। ମୋ ସର୍ବାଙ୍ଗରେ କାହିଁକି ଶିହରଣ ଖେଳି ଯାଉଛି, ଏ ଅପନ୍ତରାରେ ବି କସ୍ତୁରୀ ଚନ୍ଦନ ଦୟଣାର ମହକ ଭରିଗଲାଣି। ଏସବୁ ତ ମୋ କାଳିଆ ସାଆନ୍ତଙ୍କର ଅଙ୍ଗଲାଗି ପଦାର୍ଥ। ତେବେ କଣ ମୋ ଅନ୍ତର୍ଯ୍ୟମୀ ଠାକୁର ଏ ଅପନ୍ତରାକୁ ଚାଲି ଆସିଛନ୍ତି? ମୋ ଅନ୍ତର ଭିତରେ ମୋ ପ୍ରଭୁ ଯେମିତି କଣ କହିଯାଉଛନ୍ତି।
1: ଭକ୍ତ ଶିରୋମଣି ବଳରାମ ଦାସ, ତୁମ ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ମୋର ସେବକମାନଙ୍କ ଦ୍ୱାରା ତୁମେ ପାଇଥିବା ଅପମାନ ନିର୍ଯାତନା ମୋତେ ଖୁବ୍ ବାଧିଛି, ସେମାନେ ଅବଶ୍ୟ ଶାସ୍ତି ପାଇବେ। ମୁଁ ତୁମ ଦୁଃଖରେ ଅତ୍ୟନ୍ତ ଦୁଃଖୀ ବଳରାମ।

ନା ନା ପ୍ରଭୁ ନା, ଇଏ ତୁମେ କଣ କଲ? ମୋ ବାତୁଳଙ୍କ ପରି କଣ କହିଦେଲି ବୋଲି ମୋ ପରି ଛାର ଭକ୍ତ ଲାଗି ତୁମେ ନନ୍ଦିଘୋଷ ବର୍ଜନ କରି ଅକିଞ୍ଚନରେ ବାଲିରଥକୁ ଚାଲି ଆସିଲ? ତୁମ ରଥ ଟାଣିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କର ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଲ। ତମେ ତମେ କିଛି ଭଲ କଲନି ପ୍ରଭୁ, କିଛି ଠିକ କଲନି, କିଛି ଠିକ କଲନି।

0: ଜୟ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମୋର ଜୟଗାନ କରି ଏ ବିରାଟ ଜନସମୁଦ୍ର କଣ ଇଆଡ଼େ ମାଡ଼ି ଆସୁଛି? କିଏ ମାନେ?
3: ମଣିମା, ଇଏ ହେଉଛନ୍ତି ମତ ବଳରାମ ଦାସ। ଧ୍ୟାନ ମୁଦ୍ରାରେ ସେ ବାଲି ଉପରେ ବସିଛନ୍ତି।
2: ମନ୍ତ୍ରୀଙ୍କ ଗହଣରେ ସ୍ୱୟଂ ଗଜପତି ମହାରାଜ ବିଜେ କରୁଛନ୍ତି।
4: ଭକ୍ତ ଶିରୋମଣି ବଳରାମ ଦାସଙ୍କର ଜୟ। ଆମର ସଭକ୍ତି ପ୍ରଣାମ ଗ୍ରହଣ କରିବା କୁହନ୍ତୁ।
2: ଏ କଣ କରୁଛନ୍ତି ମଣିମା? ଲକ୍ଷେ ରାଜାର ମୌଡ଼ମଣି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ସ୍ୱୟଂ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବ, ଯିଏ ଲକ୍ଷ ଲକ୍ଷ ଭକ୍ତଙ୍କର ଚିର ନମସ୍ୟ, ଯାହାଙ୍କର ପାଦ ସ୍ପର୍ଶ କରି ସେମାନେ ନିଜ ଜୀବନକୁ ଧନ୍ୟ ମଣନ୍ତି, ସେହି ଠାକୁର ରାଜା ମୋ ପରି ଅକିଞ୍ଚନର ପାଦ ସ୍ପର୍ଶ କରି ମୋତେ ଅପରାଧ କରୁଛନ୍ତି।
4: ଅପରାଧ ତୁମେ କରିନାହ ଭକ୍ତ ବଳରାମ, ଅପରାଧ ଆମ୍ଭେ କରିଅଛୁ।

0: ଭକ୍ତ ଶ୍ରେଷ୍ଠ ବଳରାମ, ତୁମ୍ଭଙ୍କୁ ଚିହ୍ନି ନ ପାରି ମୁଁ ଅଧମ ସେବାୟତ ଅପମାନିତ କରିଥିବାରୁ ତୁମ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରୁଛି।
1: ଏହି ସେବାୟତ ମଧ୍ୟ ସମ ପରିମାଣରେ ଦୋଷୀ, ପାଦ ଧରି କ୍ଷମା ମାଗୁଅଛି, ଦୋଷ ମାର୍ଜନା କରନ୍ତୁ।
2: ମହାମନ୍ତ୍ରୀ
3: ମଣିମା,
2: ପ୍ରଭୁ ନୀଳାଦ୍ରି ବିହାରୀଙ୍କ ସ୍ୱପ୍ନାଦେଶ ଅନୁଯାୟୀ ସାଥିରେ ଆଣିଥିବା ପାଟ ଶାଢ଼ୀ ଦିଅନ୍ତୁ। ଆମ୍ଭେ ସ୍ୱହସ୍ତରେ ବଳରାମ ଦାସଙ୍କ ମସ୍ତକରେ ବାନ୍ଧି ତାଙ୍କୁ ଭକ୍ତ ଶିରୋମଣିର ମର୍ଯ୍ୟାଦା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବୁ।
3: ନିଅନ୍ତୁ ମଣିମା।
2: ଭକ୍ତ ଶିରୋମଣି ବଳରାମ ଦାସ, ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଏହି ରାଜକୀୟ ମର୍ଯ୍ୟାଦା ସାଦରେ ଗ୍ରହଣ ପୂର୍ବକ ଆମ୍ଭଙ୍କୁ କୃତାର୍ଥ କରନ୍ତୁ।
4: ନିସ୍ତରିଲି ପ୍ରଭୁ, ନିସ୍ତରିଲି।
5: ଭକ୍ତ ଶିରୋମଣି ବଳରାମ ଦାସଙ୍କର, ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମହାମନ୍ତ୍ରୀ, ଆଉ ବିଳମ୍ବ ନ କରି ଭକ୍ତ ବଳରାମଙ୍କୁ ସୁସଜ୍ଜିତ ପାଲିଙ୍କିରେ ବସାନ୍ତୁ, ଆମ୍ଭେ ସଭିଏଁ ବଡ଼ଦାଣ୍ଡ ଅଭିମୁଖେ ବାହୁଡ଼ି ଯିବା।
3: ଯଥାଜ୍ଞା ମଣିମା।

0: ଆସନ୍ତୁ ଆସନ୍ତୁ ଭକ୍ତ ବଳରାମ ଦାସ, ନନ୍ଦିଘୋଷ ରଥ ଉପରେ ଏହି ସୁଶୋଭିତ ଆସନରେ ବସିବା ହୁଅନ୍ତୁ।
1: ମଣିମା,
0: ପ୍ରଭୁଙ୍କର ସ୍ୱପ୍ନାଦେଶ ହୋଇଥିଲା ତୁମ୍ଭେ ନିଜ ମୁଖରେ ଚଳ ନନ୍ଦିଘୋଷ ନ କହିବା ଯାଏ ରଥ ଚଳିବ ନାହିଁ। ଦୟାକରି କହିଦିଅନ୍ତୁ ଭକ୍ତ।
1: ପ୍ରଭୁ ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ମୁଁ ଅକିଞ୍ଚନ ଅଭିମାନ କରି ଅପନ୍ତରାକୁ ଚାଲିଗଲି ବୋଲି ତୁମେ ବି ନନ୍ଦିଘୋଷ ତ୍ୟାଗ କରି ଚାଲିଗଲ।

ଭକତ ପ୍ରେମରେ ବାଈ, ଭକତ ପ୍ରେମରେ ବାଈ, ଇଏ ବଳରାମ ଦାସ ଭାବରେ କହିଲେ ରଥ ଚାଲେ ଘାଇ ଘାଇ।

ଶୁଣିଲେ ଗୀତନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ନାଟ୍ୟାଂଶରେ ଅମରେନ୍ଦ୍ର ନାରାୟଣ ଷଡ଼ଙ୍ଗୀ, ବିନାୟକ ମିଶ୍ର, ନବକିଶୋର ଆଚାର୍ଯ୍ୟ, ବସନ୍ତ ମହାନ୍ତି, ଲକ୍ଷ୍ମୀଧର ତ୍ରିପାଠୀ, ଅନନ୍ତ କୁମାର ଦାସ, ସୁରେଶ ଚନ୍ଦ୍ର ବଳ, ନିରଞ୍ଜନ ପାଣ୍ଡେ, ବ୍ରଜରାଜ ସିଂ, ଝରଣା ଦାସ ଓ ମିତାଲି ପାଲ, ସଙ୍ଗୀତାଂଶରେ ରବି ନାରାୟଣ ଦାସ, ପ୍ରଭୁ ପ୍ରସାଦ ନନ୍ଦ, ବାଦଲ କୁମାର ଆଚାର୍ଯ୍ୟ, ସନ୍ତୋଷୀ ପ୍ରସାଦ ମିଶ୍ର, ଗୀତାମଞ୍ଜରୀ ବେହେରା ଏବଂ ଅସୀମା ପଣ୍ଡା।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ଅପର୍ଣ୍ଣା ମହାନ୍ତି ଶ୍ରୀମଦ୍ ଭାଗବତର 100ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆକାଶବାଣୀ କଟକ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଶୁଣନ୍ତୁ ଆମର ବିଶେଷ ବନ୍ଦନା।
2: ନୀଳକନ୍ଦର ନିବାସୀ ପ୍ରଭୁ ଶ୍ରୀଜଗନ୍ନାଥ ମୁକ୍ତିଦାୟକ ବ୍ରହ୍ମାଣ୍ଡ ନାୟକ ଜଗତ ବନ୍ଧୁ କୃପାସିନ୍ଧୁ ପୁଣି ଭକ୍ତର ଅତିପ୍ରିୟ କାଳିଆ ସାନ୍ତ ସୁନ୍ଦର ତାଙ୍କର ରୂପ ତାଠୁ ଆହୁରି ସୁନ୍ଦର ତାଙ୍କର ଠାଣି ସତରେ ତାଙ୍କର ରୂପ ଯେତିକି ସୁନ୍ଦର ମହିମା ବି ସେତିକି ମହତ୍ତ୍ୱପୂର୍ଣ୍ଣ ପତିତ ଉଦ୍ଧାର କରି ସେ ବୋଲାନ୍ତି ପତିତ ପାବନ ପୁଣି ଭକ୍ତର ଦୁଃଖ ଦୂର କରି ସେ ଦୁଃଖ ନାଶନ ଭକ୍ତ ମନରେ କେତେ ଆଶା ସେହି ପତିତ ଉଦ୍ଧାରକାରୀ ଦୁଃଖ ହାରି କାଳିଆ ଠାକୁରକୁ ଟିକେ ଦେଖିବ ନେତ୍ର ପବିତ୍ର କରିବ ତା ଜୀବନର ସବୁ ଦୁଃଖ ଦୂର ହୋଇଯିବ ହେଲେ ତା ଡୋରି ନ ଲାଗିଲେ ତା ପାଖରେ ପହଞ୍ଚିବା କ'ଣ ସମ୍ଭବ ସେଥିପାଇଁ ତାକୁ ଟିକେ ଦେଖିବାକୁ ମନ ବଳିବାରୁ ଭକ୍ତ ତାରି ଡୋରି ଲଗାଇଦେବାକୁ ଆଜି ତା କାଳିଆର କୃପାଭିକ୍ଷା କରୁଛି କେତେ ନେହୁରା କରି କହୁଛି

ହଁ କହୁଥିଲି ନା, ପତିତ ଉଦ୍ଧାର କରି ସେ ବୋଲାନ୍ତି ପତିତ ପାବନ ବୋଲି, ଭକ୍ତର ଦୁଃଖ ଦୂର କରି ସେ ହୁଅନ୍ତି ଦୁଃଖ ନାଶନ। ହେଲେ ସେ ଦୁଃଖ ହାରି ଯଦି ଭକ୍ତର ଦୁଃଖ ନ ଶୁଣନ୍ତି, ସବୁ ବୁଝି ଅବୁଝା ହୁଅନ୍ତି, ପୁଣି ସବୁ ଶୁଣି ନ ଶୁଣିଲା ପରି ରୁହନ୍ତି, ତାହେଲେ ଭକ୍ତ କାହା ପାଖରେ ବା ନିଜ ଦୁଃଖ ବଖାଣିବ। ସେଥିପାଇଁ ସେ ପୁଣି ତାର ସେହି କାଳିଆ ସାନ୍ତର ଚରଣରେ ଶରଣ ଯାଇ ତା ଦୁଃଖ ଦୂର କରିବାକୁ ଅଳି କରେ, ଆଉ ଅଭିମାନ ଭରା କଣ୍ଠରେ ଗାଇ ଉଠେ।

ଭକ୍ତ ମନରେ କେତେ ଆଶା ବାନ୍ଧିଥାଏ, କେତେ ମାନସିକ କରିଥାଏ, ତା କାଳିଆ ସାନ୍ତଙ୍କୁ ଟିକେ ଦେଖିବ, ନେତ୍ର ପବିତ୍ର କରିବ, ତାଙ୍କୁ ନିଜର ଦୁଃଖ ଜଣେଇବ, ହେଲେ ତାଙ୍କ ପାଖରେ ପହଞ୍ଚିଗଲେ, ତାଙ୍କୁ ଟିକେ ଦେଖିଦେଲେ ତା ମନ ପୁରି ଉଠେ। ଏକ ଅକୁହା ଆନନ୍ଦରେ ମନର ସବୁ କଥା ସେ ଭୁଲିଯାଏ, ହୃଦୟରେ ଆସିଯାଏ ସମ୍ପୂର୍ଣ୍ଣ ସମର୍ପଣର ଭାବ, ଆଉ ସେହି ଭାବ ନେଇ ତାଙ୍କରି ଚରଣରେ ଶରଣ ଯାଇ ସେ ଗାଇ ଉଠେ।

କୃପାର ଭଣ୍ଡାର ସିଏ କୃପାନିଧି, ଦୟାର ସାଗର ସିଏ ଦୟାନିଧି, ଭକ୍ତର ଅତିପ୍ରିୟ କାଳିଆ ଶାନ୍ତ, ଭାବରେ ବନ୍ଧା ଭକତିରେ ଛନ୍ଦା ଭାବ ବିନୋଦିଆ ଠାକୁର ସିଏ, ଭକ୍ତର ଦୁଃଖ ତା ରତ୍ନ ସିଂହାସନକୁ ଦୋହଲାଇ ଦିଏ, ଭକ୍ତର ଆକୁଳ ପ୍ରାର୍ଥନାରେ ତା ହୃଦୟ ତରଳିଯାଏ, ଆଉ ରତ୍ନ ସିଂହାସନ ଛାଡ଼ି ସେ ଧାଇଁ ଆସେ ଭକ୍ତ ପାଖକୁ, ତା ଆଖିରୁ ଲୁହ ପୋଛିଦେବାକୁ, ତା ଦୁଃଖକୁ ଆପଣେଇ ନେବାକୁ, ଆଉ ସେତିକିବେଳେ ଭାବ ବିହୁଳିତ ଭକ୍ତର କଣ୍ଠରୁ ଛରିଆସେ କୃତଜ୍ଞତାର ସ୍ୱର।

ସାରା ମୁଲକର ମାଲିକ ସିଏ, ସାରା ସଂସାରର ପାଳକ, ପୁଣି ବିଶ୍ୱ ବ୍ରହ୍ମାଣ୍ଡର ନାୟକ। ହାତ ନଥାଇ ସେ ଦିଅନ୍ତି ଅଭୟ ଆଶ୍ରୟ, ପାଦ ନଥାଇ ବ୍ୟାପିଥାନ୍ତି ସଚରାଚର। ଅନ୍ତର୍ଯ୍ୟାମୀ ସିଏ ଜାଣନ୍ତି ଭକ୍ତ ଅନ୍ତରର କଥା, ଭକ୍ତର ଆକୁଳ ପ୍ରାର୍ଥନା କ୍ଷଣକରେ ପହଞ୍ଚେ ତାଙ୍କ ନିକଟରେ। ସେଇଥିପାଇଁ ବୋଧହୁଏ ସିଏ ଜଗତ ଜନର ବନ୍ଧୁ ଆଉ ଅନାଥ ଜନର ନାଥ, କୋଟି ହୃଦୟର ଦେବତା, ଜଗତର ନାଥ ଜଗନ୍ନାଥ। ଆଉ ସେଇଥିପାଇଁ ମୁକ୍ତ କଣ୍ଠରେ ଭକ୍ତ ଗାଇ ଉଠେ।

ପତିତ ଜଣଙ୍କୁ ଉଦ୍ଧାର କରନ୍ତି ବୋଲି ନୀଳଚକ୍ରରେ ଫରଫରାଇ ଉଡୁଛି ତାଙ୍କର ପତିତ ପାବନ ବାନା। ଜଗତ ଜନର ଦୁଃଖ ଦୂର କରନ୍ତି ବୋଲି ସେ ବୋଲାନ୍ତି ଦୁଃଖ ନାଶନ। ତାଙ୍କ ବିନା ଗତି ନାହିଁ କି ମୁକ୍ତି ନାହିଁ, ତେଣୁ ତାଙ୍କରି ଚରଣରେ ଶରଣ ଯାଇ ଭକ୍ତ ନିଜର ଦୁଃଖ ଜଣାଏ, ହାରି ଗୁହାରି କରି ତାଙ୍କର କୃପା ଭିକ୍ଷା କରେ।

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଅବସରରେ ଶୁଣୁଥିଲେ ଆମର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ରୀତା ମିଶ୍ର, ଶ୍ରୀକାନ୍ତ ଦାସ, ମଧୁରିତା ମହାନ୍ତି, ଅକ୍ଷୟ କୁମାର ଆଚାର୍ଯ୍ୟ, ସ୍ନିଗ୍ଧାରାଣୀକର ଏବଂ ଦିବାକର ମହାନ୍ତି। ଗୀତ ରଚନା କରିଥିଲେ ସଞ୍ଜୟ କୁମାର ଶତପଥୀ, ଦ୍ୱିଜ ରଘୁନାଥ, ଗୌର ପଟ୍ଟନାୟକ, ଯତୀନ୍ଦ୍ରନାଥ ହୋଇ, ପ୍ରଫୁଲ୍ଲ କୁମାର ଜେନା ଏବଂ ରମେଶ ଚନ୍ଦ୍ର ମିଶ୍ର। ଆଲେଖ୍ୟ ଏବଂ ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ମହାନ୍ତି। ଆକାଶବାଣୀ କଟକ। ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ନରେଶ ଚନ୍ଦ୍ର ଦାସ।

ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଚିର ସୁନ୍ଦର। ତଥାପି ସେ ନାନାବିଧ ନୟନାନନ୍ଦକର ବେଶରେ ବିଭୂଷିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଇ କୃତାର୍ଥ କରିଥାନ୍ତି। ନୀଳାଦ୍ରି କଟକରେ ଦାରୁବ୍ରହ୍ମ ରୂପରେ ବିରାଜିତ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା ପ୍ରଦର୍ଶନ କରୁଅଛନ୍ତି। ମହାପ୍ରଭୁଙ୍କର ବେଶକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା ଦୈନିକ ବେଶ ଓ ପର୍ବଭିତ୍ତିକ ବେଶ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର କେତେକ ବେଶ ଶ୍ରୀ ନୃସିଂହ, ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତି ବିଭିନ୍ନ ଅବତାରକୁ ନେଇ ଅନୁଷ୍ଠିତ ହେଉଥିବା ବେଳେ ଅନେକ ବେଶରେ ମନୁଷ୍ୟୋଚିତ ଲୀଳାର ପରିପ୍ରକାଶ ଘଟିଛି। ବର୍ଷକ ମଧ୍ୟରେ ବିଭିନ୍ନ ମାସରେ ମହାପ୍ରଭୁଙ୍କର ବିବିଧ ବେଶ ଅନୁଷ୍ଠିତ ହୋଇଥାଏ। ସେହି ବେଶଗୁଡ଼ିକ ହେଲା, ବୈଶାଖ ମାସରେ ଠାକୁରମାନେ ଅକ୍ଷୟ ତୃତୀୟା ଠାରୁ 42 ଦିନ ପର୍ଯ୍ୟନ୍ତ ଚନ୍ଦନ ଲାଗି ବେଶ ହୋଇଥାନ୍ତି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ସ୍ନାନବେଦୀ ଉପରେ ଠାକୁରମାନଙ୍କର ଅତ୍ୟନ୍ତ ମନୋମୁଗ୍ଧକର ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ଆଷାଢ଼ ମାସର ଅମାବାସ୍ୟା ଦିନ ଠାକୁରମାନେ ନବଯୌବନ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋମୁଗ୍ଧକର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ଭାଦ୍ରବ କୃଷ୍ଣ ଦଶମୀ ଦିନ ବନଭୋଜି ବେଶ, ଏକାଦଶୀ ଦିନ କାଳିୟ ଦଳନ ବେଶ, ଦ୍ୱାଦଶୀ ଦିନ ପ୍ରଳମ୍ବାସୁରବଧ ବେଶ ଓ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ। ସେହିପରି ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ଅତ୍ୟନ୍ତ ମନୋମୁଗ୍ଧକର ବାମନ ବେଶ। ଆଶ୍ୱିନ ଶୁକ୍ଳ ଦଶମୀ ଦଶହରା ଦିନ ଠାକୁରମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇ ଏହି ଦିନ ଠାକୁରମାନେ ଭକ୍ତଗଣଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ପରଦିନ ବା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ରତ୍ନ ସିଂହାସନରେ ଅନୁଷ୍ଠିତ

0: ହୋଇଥାଏ ମହାପ୍ରଭୁଙ୍କର ପରମ ଚିତ୍ତାକର୍ଷକ ରାଧା ଦାମୋଦର ବେଶ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସୋମବାରରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଏହି ଚିତ୍ତାକର୍ଷକ ବେଶରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଶ୍ରୀଭୋଜରେ ସୁବର୍ଣ୍ଣର ନଳିଭୋଜ, କର୍ଣ୍ଣରେ କୁଣ୍ଡଳ, କଟିରେ ଓଡ଼ିଆଣି, ଚନ୍ଦ୍ର ସୂର୍ଯ୍ୟ ତଥା ବିଭିନ୍ନ ପ୍ରକାରର ସୁବର୍ଣ୍ଣର ମାଳି ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ମାସର ପଞ୍ଚୁକ ଅବସରରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଲକ୍ଷ୍ମୀନାରାୟଣ ବେଶ, କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ବାଙ୍କଚୂଡ଼ା ବେଶ, କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବେଶ, କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀ ନୃସିଂହ ବେଶ, କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଯେଉଁ ବର୍ଷ ପଞ୍ଚୁକ ଛଅ ଦିନ ହୁଏ ସେହି ବର୍ଷ ଯେଉଁ ତିଥି ମଳ ରହେ ସେହି ମଳ ତିଥିରେ ଅତ୍ୟନ୍ତ ଚିତ୍ତାକର୍ଷକ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସ ପରେ ମାର୍ଗଶିର ମାସରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ଶ୍ରାଦ୍ଧ ବେଶ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରାଦ୍ଧ ବେଶରେ ଠାକୁରମାନଙ୍କୁ ସଜ୍ଜିତ କରାଯାଇଥାଏ। ଶୀତ ଅନୁଭୂତ ହେବାରୁ ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ଠାକୁରମାନଙ୍କର ଘୋଡ଼ ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସର ପୂର୍ଣ୍ଣିମା ତିଥିରେ ରତ୍ନ ସିଂହାସନ ଉପରେ ଠାକୁରମାନଙ୍କର ରାଜବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସରେ ପଡୁଥିବା ମକର ସଂକ୍ରାନ୍ତି ପୂର୍ବ ଦିନ ଅନୁଷ୍ଠିତ ହୁଏ ନବାଙ୍କ ବେଶ। ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ରତ୍ନ ସିଂହାସନ ଉପରେ ଠାକୁରମାନଙ୍କୁ ମନଲୋଭା ପଦ୍ମବେଶରେ ବିଭୂଷିତ କରାଯାଇଥାଏ। ମାଘ ମାସର ପୂର୍ଣ୍ଣିମା ଦିନ ଠାକୁରମାନେ ଗଜୋଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଠାକୁରମାନେ ଚାଚେରୀ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସେହିପରି ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୁଏ ଠାକୁରମାନଙ୍କର ରାଜବେଶ ବା ସୁନାବେଶ। ଏତଦ୍ ବ୍ୟତୀତ ମହାପ୍ରଭୁଙ୍କର ପ୍ରତିଦିନ ସ୍ନାନ ସମୟରେ ଅବକାଶ ବେଶ, ରାତ୍ରିରେ ଶୟନ କାଳରେ ବଡ଼ସିଂହାର ବେଶ, ମକର ସଂକ୍ରାନ୍ତି ଦିନ ମକର ଚୌରାଶୀ ବେଶ ପ୍ରଭୃତି ଅନୁଷ୍ଠିତ ହୋଇଥାଏ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ।

ଦକ୍ଷ ପ୍ରଜାପତି ଓ ଶିବଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର କାରଣ ଜାଣିବା ପାଇଁ ବିଦୁର ମୈତ୍ରେୟଙ୍କୁ ପଚାରିବାରୁ ମୈତ୍ରେୟ କହିଲେ ଯେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ସକଳ ଦେବତା ଯୋଗ ଦେଇଥିଲେ। ଯଜ୍ଞସ୍ଥଳକୁ ଦକ୍ଷ ଆସିବା କ୍ଷଣି ସମସ୍ତେ ଛିଡ଼ା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଲେ। ଶିବ ଛିଡ଼ା ହୋଇ ଦକ୍ଷଙ୍କୁ ମାନ୍ୟ ନ କରିବାରୁ ସେ ରାଗିଗଲେ ଆଉ ତାଙ୍କୁ ଭର୍ତ୍ସନା କଲେ। ଏଣିକି ଶିବଙ୍କୁ ଯଜ୍ଞରେ ଯଜ୍ଞଭାଗ ନ ଦେବା ପାଇଁ ଆଦେଶ ମଧ୍ୟ ଦେଲେ, ଏପରିକି ଶିବଙ୍କୁ କେହି ପୂଜା ନ କରିବାକୁ କହିଲେ। ଶିବ କୋପଦୃଷ୍ଟି ପକାଇ ଯଜ୍ଞସ୍ଥଳରୁ ଚାଲିଗଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଂଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଳ ବାରିକ। ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ରାଶି ଫସଲ ବୁଣିବା ପାଇଁ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେମିତିକି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 କିଲୋଗ୍ରାମ ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 ଗ୍ରାମ ସେରେସନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମର ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 ସେଣ୍ଟିମିଟର ବ୍ୟବଧାନ ଏବଂ ଗଛ ମଧ୍ୟରେ 10 ସେଣ୍ଟିମିଟରର ବ୍ୟବଧାନ ରଖନ୍ତୁ। ଚିନାବାଦାମ ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକୁମାରୀ ପ୍ରୟୋଗ କରିଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ପାଗ ଶୁଖିଲା ଦେଖି ଏକର ପ୍ରତି 300 ମିଲିଲିଟର ଇମା ଜେଥାପିର ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜାଲୋଫଫ୍ ଇଥାଇଲ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯଦି ଆଖୁ ଫସଲ 4-5 ମାସର ହୋଇଯାଇଥାଏ ତେବେ ମଧ୍ୟମ ଓ ଦୀର୍ଘ ଅବଧିର କିସମରେ ଆଖୁ ଗଛକୁ ସିଧା ରଖିବା ପାଇଁ ଭେଳା ବାନ୍ଧିବା କାର୍ଯ୍ୟ କରନ୍ତୁ। ପୋକ ଆକ୍ରାନ୍ତ ଗଛ, ପିଲ ଏବଂ ବିଳମ୍ବରେ ବାହାରିଥିବା ପିଲଗୁଡ଼ିକୁ କାଢ଼ି ଦିଅନ୍ତୁ। 2 କିମ୍ବା 3ଟି ଆଖୁ ଗଛକୁ ତଳରୁ ଆଂଶିକ ଶୁଖିଯାଇଥିବା ପତ୍ର ସାହାଯ୍ୟରେ ଏକାଠି ବାନ୍ଧି ଦିଅନ୍ତୁ। ଏହି ସମୟରେ ଆଖୁର ଅଗବିନ୍ଧା ପୋକର ଆକ୍ରମଣ ସମ୍ଭାବନା ରହିଥାଏ। ଏହାର ପରିଚାଳନା ପାଇଁ ଫିପ୍ରୋନିଲ୍ 5% ଏସି 600 ମିଲିଲିଟର ଏକର ପ୍ରତି କିମ୍ବା ପ୍ରୋଫେନୋଫସ୍ 50% ଇସି 400 ମିଲିଲିଟର ଏକରକୁ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5-2.5 ମିଟର ଦୂରତାରେ 0.5 ମିଟର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ଏହି ମାସ କନ୍ଦମୂଳ ଫସଲ ଲଗାଇବା ପାଇଁ ଉପଯୁକ୍ତ ସମୟ। ଗୌରୀ, ଭୁବନ, ଶଙ୍ଖ, ପୁଷା ସଫେଦ ଏବଂ ସମ୍ରାଟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। ଏହିସବୁ କିସମକୁ ଚୟନ କରି ଲଗାନ୍ତୁ। କନ୍ଦମୂଳ ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାଯାଏ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି 100-125 ଗ୍ରାମ ଓଜନର ସୁସ୍ଥ ସବଳ କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 40-45 ଦିନର ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ ଏକର ପ୍ରତି 1.5 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ମଞ୍ଜିକୁ 5-6 ଘଣ୍ଟା ବତୁରାଇ ଲଗାଇଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ 3-4 ଓଡ଼ ଗୁଣ୍ଡ ଚାଷ ହୋଇଥିବା ଜମିରେ ବର୍ଷାଦିନ ପାଇଁ 15-20 ସେଣ୍ଟିମିଟର ଭଲ ମନ୍ଦା କରି ଧାଡ଼ିକୁ ଧାଡ଼ି 2.5 ମିଟର ଓ ମନ୍ଦାକୁ ମନ୍ଦା 1 ମିଟର ଦୂରତାରେ ଖତ, ମୂଳସାର ଓ ଉପର ମାଟି ଦେଇ 3-4 ମଞ୍ଜି ଲଗାନ୍ତୁ। ଏହିପରି ଏକର ପ୍ରତି 1600 ମନ୍ଦା କରନ୍ତୁ। ଏକର ପ୍ରତି 50-80 କ୍ୱିଣ୍ଟାଲ ଖତ ଓ 20:16:12 କିଲୋଗ୍ରାମ ଏନ୍ପିକେ ସାର ଦିଅନ୍ତୁ ଓ ପରେ ସମସ୍ତ ଫସ୍ଫରସ୍ ସହିତ ଅଧା ଯବକ୍ଷାରଜାନ ସାର ଓ ଖତ ମୂଳସାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
1: କୋଲନ କହିଲେ ବୃହଯାନ୍ତ୍ର ଓଡ଼ିଆ ଆଉ ଆଇଟିଆଇଏସ୍ ଆଇଟିସ୍ ଇଂଲିଶରେ ତା ମାନେ ହେଲା ପ୍ରଦାହ ଅର୍ଥ କୋଲନଟା ରାଗିଛି ବୃହଯନ୍ତ୍ରଟା ରାଗିଯାଏ କେତେବେଳେ ଆଜ୍ଞା ରାଗେ ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଯନ୍ତ୍ରରେ ପ୍ରଦାହ ହୁଏ ସେ ରାଗିକି ଥାଏ ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି ଆମେ ତାକୁ ବୃହଯନ୍ତ୍ରର ପ୍ରଦାହ ବୋଲି କହିବା କୋଲନଟା ତାକୁ ଓଡ଼ିଆରେ ଆମେ ବୃହଯନ୍ତ୍ର ଯୋଉ କହିଲୁ ତାର କାମ ହେଲା ଝାଡ଼ା ଜମା ହେଇକି ରହେ ସେଠି ବହୁତ ରକମ ଜୀବାଣୁ ଅଛନ୍ତି ଉପକାରୀ ମଧ୍ୟ ଆଉ ଅଢେଇ ଲିଟର ପାଣି ପିଉ ଆଉ ତା ସାଙ୍ଗରେ ଭିତରେ ତିନି ଚାରି ଲିଟର ତିଆରି ହେଉଛି ପାଣି ଏ ସାତ ଆଠ ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ ଆଠ ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ ମାତ୍ର ଶହେ ଦୁଇଶହ ଆମର ଝାଡ଼ାରେ ଯାଏ ପରିସ୍ରାରେ ଯାଏ କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍ ମାନେ ପେଟ କଟା ତଳ ପେଟ ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାପୁଛି ଏମିତି ପେଟ କାଟିବ ତାପରେ ଯିବେ ଝାଡ଼ା ଯିବାବେଳକୁ ଟିକେ ଲାଳ ପଡ଼ିବ କେତେବେଳେ ଟିକେ ରକ୍ତ ପଡ଼ିବ ଆଉ ଟିକେ ବାୟୁ ଯିବ ଆପଣଙ୍କୁ ଆରାମ ଟିକେ ଲାଗିବ ପୁଣି କିଛି ସମୟ ପରେ ଆସି ବସିଥିବେ ପୁଣି ଝାଡ଼ା ଲାଗିବ ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କୋଉଠି ଫିଷ୍ଟ ଖାଇଦେଲେ ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍ ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହେବନି ଟିକେ ଲାଳ ରକ୍ତ ଟିକେ ପଡ଼ିବ ପେଟ ଫମ୍ପେଇ ହେବ ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ ଆହୁରି କିଛି କ୍ଲିୟର ହେଲାନି କି ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ ଭୋକ କମିଯାଏ ଚିକିତ୍ସା କାରଣ ନେଇକି ଚିକିତ୍ସା କୋଉ କାରଣରୁ ପ୍ରଦାହ ହେଲା ମୁଁ କହିଲି ଯୋଉ ଏତେ କୋଟି କୋଟି ଜୀବାଣୁ ଅଛନ୍ତି ଇନଫେକ୍ସନ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ ଇଏଚ୍ ଇନଫେକ୍ସନଟା ବେଶୀ କଞ୍ଚା ପରିବାପତ୍ର ହାତ ଅପରିଷ୍କାର ଖାଇବା ଜାଗା ଅପରିଷ୍କାର ପାଣି ଜନିତ ଏଇ ରୋଗଟା ପାଣିରେ ଯଦି ଇଏଚ୍ ଥାନ୍ତି ସେ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣକୁ ଯିବେ ତେଣୁ ଏ ଯୋଉ ମେସ୍ରେ ପିଲାମାନେ ଖାଉଛନ୍ତି ସେ ପରିବା କେମିତି ଧୁଆ ହେଉଛି କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି ସେଟା ଆଖିରେ କେହି ଦେଖୁନୁ ତେଣୁ ମ୍ୟାକ୍ସିମମ୍ ୟଙ୍ଗ ପିଲାଗୁଡ଼ାକ ହଷ୍ଟେଲ ପିଲା ଇଏ ବେଶୀ ସେ ରୋଗ ହୁଏ ଆଉ ବେଶୀ କୋଉଠି ଫିଷ୍ଟ ଗୋଟେ ହେଲା ଯଦି ଗୋଟେ କଣ୍ଟାମିନେସନ କୋଉ ବ୍ୟାକ୍ଟେରିଆ ଆସିକି ହେଇଯାଇଛି ତାହେଲେ ସମସ୍ତେ ଭୋଗନ୍ତି ତେଣୁ ପ୍ରଥମେ ହେଲା ଇନଫେକ୍ସନ ଦ୍ୱିତୀୟରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯୋଉ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ବୃହଯନ୍ତ୍ରକୁ ତାଙ୍କର ବି ପାୱାର କମିଯାଏ ତେଣୁ ଟିକେ କିଛି ଅସୁବିଧା ହେଲେ ସେଥି ବି ଇନଫେକ୍ସନ ବେଶୀ ବଢ଼ିଯାଏ ଆଉ ଗୋଟେ ଗୋଟେ କହନ୍ତି ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା ରକ୍ତ ସଞ୍ଚାଳନ କମିଗଲା ସେଠି ବି କୋଲାଇଟିସ୍ ହୁଏ ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି ଆମର ସବୁ ଜଙ୍କ ଫୁଡ୍

0: ଆଉ ଏସବୁ ଖାଉଛୁ ରାସ୍ତା ପାଖରୁ ଯୋଉ ଗୁପଚୁପ ଦହିବରା ସେଇ ପାଣି ଜନିତ ଇନଫେକ୍ସନ ଯଦି ସେଇଠି ପଶିଲା ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କୋଉଥିପାଇଁ ହେଇଛି ପାଣି ଇନଫେକ୍ସନ ଯଦି ହେଲା ବାରମ୍ବାର ବି କୋଲାଇଟିସ୍ ହେବ ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ ତାକୁ ଇଂଲିଶରେ ଅଲସରେଟିଭ୍ କୋଲାଇଟିସ୍ ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍ ଏସବୁରେ ସାରା ଜୀବନ ଲୋକ ଭୋଗି ହୁଏ ଏମିତି ବି ଅଛି ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ କୋଲନ କ୍ୟାନ୍ସର ସଠିକ କାରଣ ଏପର୍ଯ୍ୟନ୍ତ ସଠିକ ଭାବେ ଜଣାନାହିଁ କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି ପ୍ରଥମ ହେଲା କନ୍ଷ୍ଟିପେସନ ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ ପନିର ଖାଇଦେଲୁ ମାଂସ ଖାଇଦେଲୁ ବିରିୟାନୀ ଖାଇଦେଲୁ ପେଟ ପୁରିଗଲା ମନ ଖୁସି ହେଇଗଲା କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ ଶାଗ ଖାଉଥିଲେ ଏବେ ସେ ଜିନିଷ ବାଡ଼ିଘର ତ ନାହିଁ ତେଣୁ ଯିଏ ଯୋଉଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି କନ୍ଷ୍ଟିପେସନ ହେଉଛି ଆଉ ଏଇଥିପାଇଁ ଝାଡ଼ା ଗୁଡାକ କ୍ଲିୟର ହେଉନି ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି ଆପଣ ପ୍ରକୃତିକୁ ଭଲ ପାଆନ୍ତୁ ପ୍ରକୃତିକୁ ବ୍ୟବହାର କରନ୍ତୁ ପ୍ରକୃତି କୋଳରେ ଆମେ ବଢ଼ିଛୁ ତେଣୁ ଯୋଉ ପନିପରିବା ପ୍ରକୃତିରେ ହେଉଛି ବାଡ଼ି ଘରେ ହେଉଛି ତାକୁ ଆଗ ଆପଣାନ୍ତୁ ଶାଗଟେ ଆଣିଲେ ଭଲ ଭାବେ ଧୋଇ ଖାଆନ୍ତୁ ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକେଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ ସେଥିରେ ସବୁ ଜୀବାଣୁ ମରିଗଲେ ତେଣୁ ଆମେ ବଜାରକୁ ନ ଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା ମାଛ ମାଂସ ମୁଁ ଛାଡ଼ିବାକୁ କହୁନି କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢ଼ିବ ସେତେ ସଫା ହେଇଯିବ ବୃହଯନ୍ତ୍ର ଆମର ଦରକାର କିନ୍ତୁ ବୃହଯନ୍ତ୍ର ତାର ଯତ୍ନ ନ ନେଲେ ସିଏ ବି କ୍ୟାନ୍ସର ଦେଖେଇଦେବ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କୋଲନରେ ପ୍ରଦାହ ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ବହୁ ଆନ୍ତର୍ଜାତିକ ସଂଗଠନ ଗଠନ ହୋଇଥିଲା ଓ ଏହାର ଅଂଶ ବିଶେଷ ହେଲା ରୋମ୍ ଷ୍ଟାଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ। ଏହି କୋର୍ଟଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ବିଶ୍ୱବ୍ୟାପୀ ଘଟି ଚାଲିଥିବା ଜଘନ୍ୟ ଅପରାଧକୁ ଅନୁସନ୍ଧାନ କରିବାରେ ସଫଳ ହେଉଥିବା କିମ୍ବା ଠିକ୍ ଭାବେ ଅନୁସନ୍ଧାନ କରୁନଥିବା ଦେଶମାନଙ୍କ କ୍ଷେତ୍ରରେ ହସ୍ତକ୍ଷେପ କରି ସଠିକ୍ ଅନୁସନ୍ଧାନ କରିବା ସହ ଜଘନ୍ୟ ଅପରାଧିକ କାର୍ଯ୍ୟକଳାପକୁ ବିଶ୍ୱରୁ ସମ୍ପୂର୍ଣ୍ଣ ନିଷେଧ କରିବା। ଆଜି ଏହି ଦିବସରେ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ବିଶ୍ୱରୁ କିପରି ସମ୍ପୂର୍ଣ୍ଣ ଭାବରେ
1: ଚଳେ ମଣିଷ ତାର ଆତ୍ମୀୟ ସ୍ୱଜନ ପଡ଼ୋଶୀ ବନ୍ଧୁ ଓ ବିରାଦରଙ୍କୁ ନେଇ ଏକ ସମାଜ ଭିତରେ ସେ ରହେ। ସୁସ୍ଥ ସମାଜ ଗଠନ ପାଇଁ ସେ ଚେଷ୍ଟା କରେ। ସମାଜରେ ବାସ କରୁଥିବା ଲୋକମାନେ ପରସ୍ପରକୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥାନ୍ତି। ବିଭିନ୍ନ ପର୍ବପର୍ବାଣୀ ପୂଜା ପାର୍ବଣରେ ଏକତ୍ରିତ ହୁଅନ୍ତି। ସାଂସ୍କୃତିକ ଉତ୍ସବମାନ ସମ୍ପର୍କକୁ ଆହୁରି ନିବିଡ଼ କରେ। ଶ୍ରୋତାବନ୍ଧୁ, ଏସବୁ ଭିତରେ ବେଳେବେଳେ ଆମ ମନକୁ ଆସିଥାଏ ଏକ ପରିକଳ୍ପିତ ସମାଜର ଚିତ୍ର। ବାସ କରୁଥିବା ସମାଜଠାରୁ ଆହୁରି ସୁନ୍ଦର ସଂଗଠିତ ଏକ ଆଦର୍ଶ ସମାଜ ଗଠନର ସ୍ୱପ୍ନ। ହଁ ଶ୍ରୋତାବନ୍ଧୁ, ଏକ ସୁନ୍ଦର ସମାଜ ଯେଉଁଠାରେ ମଣିଷମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସହଯୋଗର ଭାବନା ଥିବ, ସେଠାରେ ରାଗ ଦ୍ୱେଷ ଈର୍ଷା ଓ ପରସ୍ତ୍ରୀ କାତରତାର ସ୍ଥାନ ନଥିବ, ସଦିଚ୍ଛାର ଗଙ୍ଗା ପ୍ରବାହିତ ହେଉଥିବ, ପରସ୍ପର ପ୍ରତି ଆନ୍ତରିକତା ଭରି ରହିଥିବ, କେହି କାହାର ଦ୍ରବ୍ୟ ଅପହରଣ କରୁନଥିବେ, କେହି ଦୁଃଖରେ ନଥିବେ। ଏଭଳି ଏକ ସମାଜ ଗଠନର ପରିକଳ୍ପନା ନିଶ୍ଚୟ ଏକ ସୁସ୍ଥ ସମାଜ ଗଠନର ଆଧାର, ଆଶାୟୀ ସମାଜର ପରିକଳ୍ପନା। ଏ ସମ୍ପର୍କରେ ଆସନ୍ତୁ ଶୁଣିବା କ'ଣ କହନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ।
2: ଆମେ ଯେଉଁ ପରିବେଶ ପରିସର ଭିତରେ ରହିଥାଉ, ଆମେ ସବୁବେଳେ ଚାହିଁଥାଉ ସେ ପରିବେଶ ପରିସ୍ଥିତି ଆମକୁ ସୁହେଇକି ଚାଲୁ, କିନ୍ତୁ ଐଶ୍ୱର୍ଯ୍ୟ କଳ୍ପନାରେ ପାରିପାର୍ଶ୍ୱିକ ସ୍ଥିତିରେ ବେଳେବେଳେ ଆମେ ତାହା ପାଇନଥାଉ, ଯାହାକୁ ସହଜ ସରଳ ଭାବରେ ଆମେ କହିପାରିବା ଆମେ ଆଶା ବା ପରିକଳ୍ପନା କରୁଛେ ଯେଉଁ ସମାଜର ଦ ଆସ୍ପିରେସନାଲ ସୋସାଇଟି, ସେମିତି ସମାଜଟିଏ ଆମେ ଅନେକ ସମୟ ଚାହିଁଥାଉ କିନ୍ତୁ ମିଳିବା କଷ୍ଟ ହୁଏ। ଏଥିପାଇଁ ଆମେ ଜୀବନରେ ଯାହା କରିଥାଉ ତାର କର୍ମଫଳ ହିଁ ଆମକୁ ଭୋଗିବାକୁ ପଡ଼ିଥାଏ। ଆମେ ଯେଉଁ ଗଛ ଲଗେଇଥାଉ ସେହି ଗଛର ଫଳ ହିଁ ଆମେ ପାଇବା। ଆମେ ଆମ୍ବ ଗଛ ଲଗେଇ ଯଦି ପଣସ ଖୋଜିଥିବା ମିଳିବନି, କଦଳୀ ଗଛ ଲଗେଇ ଯଦି ସପୁରୀ ଖୋଜୁଥିବା ତାହା ମଧ୍ୟ ମିଳିବ ନାହିଁ। ଆମେ ଯେଉଁ ସମାଜର ପରିକଳ୍ପନା କରିବା, ଆଶା ରଖିବା, ଇଚ୍ଛା ରଖିବା, ସେହିଭଳି ପୃଷ୍ଠଭୂମି ଆମକୁ ତିଆରି କରିବାକୁ ପଡିବ ଏବଂ ସେହିଭଳି ଗୋଟିଏ ଅବସ୍ଥା କମ୍ପ ଯିବାକୁ ପଡିବ। ଆମେ ସମସ୍ତେ ଚାହାନ୍ତି ମୁଁ ଯେତେବେଳେ ଠିଆ ହଉଥିବି ମୋତେ ସମସ୍ତେ ସମ୍ମାନ କରନ୍ତୁ, ମୋତେ ସମସ୍ତେ ଶ୍ରଦ୍ଧା କରନ୍ତୁ, ମୋ ପାଇଁ କିଛି କେହି ତ୍ୟାଗ କରୁ, ମୋ ପାଇଁ କେହି କିଛି ଦେଇଦେଉ, ମୋର ସମସ୍ତେ ସେବା କରନ୍ତୁ, ମୋତେ ସମସ୍ତେ ଭଲ ପାଆନ୍ତୁ। ଆମେ ଏଇସବୁ କଥାକୁ ଯେତେବେଳେ ଖୋଜି ବସୁ ତା ପଛରେ ଆମେ ଯେଉଁ କର୍ତ୍ତବ୍ୟ କରିବା କଥା, ଆମର ଯେଉଁ କାମଟା ରହିବା କଥା, ସେ କାମ ଆମେ କଣ କରୁ? ତେଣୁ ଆମେ ଯେଉଁଭଳିଆ ସମାଜ ପରିକଳ୍ପନା କରିବା, ପ୍ରଥମେ ସେ ସମାଜ ପାଇଁ କଣଟା ଆବଶ୍ୟକତା ତାକୁ ବି ଦେଖିବାକୁ ଅଛି। ଆମକୁ କଣ ଦରକାର ସେ ସମାଜ ପାଇଁ, କଣ ଆବଶ୍ୟକ ସେ ସମାଜ ପାଇଁ? ତେଣୁ ପ୍ରଥମ କଥା ହଉଛି, ଆମେ ଜୀବନରେ ଯଦି ତ୍ୟାଗ କରିଥିବା ତାହେଲେ ଆମ ପାଇଁ ତ୍ୟାଗର ଫଳ ହିଁ ଆସିବ। ଆମେ ଭୋଗର ମଞ୍ଜି ବୁଣି ତ୍ୟାଗର ଫଳ ଆଶା କରିବା ବୃଥା ହେଇଯିବ। ଆମେ କାହାକୁ ଯଦି ଭଲ ପାଇବା ଦେଇଥିବା ତାହେଲେ ଅନ୍ୟଠାରୁ ପ୍ରେମ ହିଁ ଆମେ ପାଇବା। ଆମେ ଘୃଣାର ମଞ୍ଜି ବୁଣି ପ୍ରେମର ଫଳ ଆଶା କରିବା ବୃଥା ହେଇଯିବ। ଆମେ ଯଦି କାହାକୁ କିଛି ଶ୍ରଦ୍ଧାର ସହିତ ନିଃସ୍ୱାର୍ଥ ଭାବରେ ବାଣ୍ଟି ଚାଲିଥିବା ତାହେଲେ ତାର ଫଳ ଆମ ପ୍ରତି ହିଁ ଫେରି ଆସିବ। ଆମେ ଯଦି କୃପଣତାର ମଞ୍ଜି ବୁଣି ପାଇବାର ଆଶା ରଖିବା ତାହା କେମିତି ହେବ? ତେଣୁ ଆମେ ଯେଉଁ ସମାଜକୁ ପରିକଳ୍ପନା କରୁଛୁ ତାକୁ ପାଇବାକୁ ହେଲେ ଆମକୁ ପ୍ରଥମେ ତ୍ୟାଗ ପ୍ରେମ ଇତ୍ୟାଦିର ଭିତ୍ତିଭୂମି ପ୍ରସ୍ତୁତ କରି ଠିଆ କରିବାକୁ ପଡିବ। ହଁ, ଏଥିପାଇଁ ବି ଆମର ଭିତ୍ତିଭୂମି ହେବା ଦରକାର। ଆମେ ବି ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର, କାହାକୁ ଈର୍ଷା କରୁନଥିବା, କାହାକୁ ଘୃଣା କରୁନଥିବା, ଅଯଥାରେ କାହାକୁ ନିନ୍ଦା କରୁନଥିବା, ପରସ୍ତ୍ରୀ କାତରତା ଗୁଣ ରହୁନଥିବ, ଯେଉଁ ଗୁଣ ଆମକୁ ଖରାପ ଆଡ଼କୁ ନେଇଥାନ୍ତି, ଆମ ପ୍ରତି ଖରାପ ଭାବନା ଆଣିକି ପହଞ୍ଚିଥାନ୍ତି, ଯେଉଁ ଗୁଣ ଅନ୍ୟଠାରୁ ପାଇଲେ ଆମେ କଷ୍ଟ ପାଇଥାଉ, ସେଇଭଳିଆ ଗୁଣ ଗୁଡାକ ଆମେ ଅନ୍ୟକୁ ଦବାନି, ଆମ ସମାଜକୁ ଦବାନି। ଏଇ ଭାବନାରେ, ଏଇ ସ୍ଥିତିରେ ରହିଲେ, ଏଇ ମାନସିକତାରେ ଯଦି ଆମେ ଚଳିବା ଆରମ୍ଭ କରିବା ତାହେଲେ ଆମେ ପରିକଳ୍ପନା କରୁଥିବା ସମାଜଟିଏ ସହଜରେ ମିଳିଯିବ।

0: ଆଜି ପାଇଁ ଏତିକି, ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକା ଆଜି ଏଥିରେ ଶୁଣନ୍ତୁ ଆଲୋଚନା ସର୍ବମଙ୍ଗଳ ଶ୍ରୀଜଗନ୍ନାଥ। ଆଲୋଚନା କରିଛନ୍ତି ଡକ୍ଟର ବୈଷ୍ଣବ ଚରଣ ସାମଲ।
2: ସାଧାରଣତଃ ଦେଖାଯାଏ ଯେ ଓଡ଼ିଶାର ଭକ୍ତିପ୍ରାଣ ଜନଗଣ କୌଣସି ଶୁଭକାର୍ଯ୍ୟ କରିବାକୁ ଗଲାବେଳେ ତାହା ମନ୍ଦିର ନିର୍ମାଣ ହେଉ ବା ପ୍ରତିଷ୍ଠା ହେଉ, ଗୃହ ନିର୍ମାଣ ହେଉ ବା ପ୍ରତିଷ୍ଠା ହେଉ, ବିବାହ ବ୍ରତାଦି ଉତ୍ସବ ହେଉ ବା ଯେକୌଣସି ଶୁଭକାର୍ଯ୍ୟ ହେଉ, ସେତେବେଳେ ସେମାନଙ୍କ କଣ୍ଠରୁ ସ୍ୱତଃ ଉଚ୍ଚାରିତ ହୁଏ ସର୍ବମଙ୍ଗଳ ଜଗନ୍ନାଥ। ଅନ୍ୟ ଦେବଦେବୀଙ୍କ ଉପାସନା କରାଯାଉଥିଲେ ମଧ୍ୟ ଆପେ ଆପେ ଜଗନ୍ନାଥଙ୍କ ନାମଟି ତୁଣ୍ଡରୁ ବାହାରି ଆସେ। ତା'ର କାରଣ ଓଡ଼ିଶାର ଓଡ଼ିଆ ଜାତିର ଇଷ୍ଟ ଜଗନ୍ନାଥ, ଯେହେତୁ ସେ ଇଷ୍ଟ ସେହେତୁ ସେ ମଙ୍ଗଳ ବିଧାୟକ। ଜଗନ୍ନାଥ ଚାରିବର୍ଣ୍ଣ ବିଶିଷ୍ଟ ଶବ୍ଦଟିଏ, ଏହି ଚାରିବର୍ଣ୍ଣରେ ବା ଚାରି ଅକ୍ଷରରେ ସେ ଚାରିବର୍ଣ୍ଣକୁ ଯଥା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ରଙ୍କୁ ଅଥବା ପୃଥିବୀରେ ବାସ କରୁଥିବା ଚାରି ରଙ୍ଗର ବା ବର୍ଣ୍ଣର ଯଥା ଶ୍ୱେତ କୃଷ୍ଣ ଲୋହିତ ହରିଦ୍ରା ବର୍ଣ୍ଣର ଲୋକଙ୍କୁ ଧର୍ମ ଅର୍ଥ କାମ ଓ ମୋକ୍ଷ ଆଦି ଚତୁବର୍ଗ ପ୍ରଦାନ କରନ୍ତି। ସେ ଚାରିବର୍ଣ୍ଣର ଗୋଟିଏ ଶବ୍ଦ ହେଲେ ମଧ୍ୟ ଦୁଇଟି ଶବ୍ଦର ମିଳନ ଜଗତ ଓ ନାଥ। ଜଗତ ହେଉଛି ଜୀବ, ନାଥ ହେଉଛି ପରମ। ଜଗନ୍ନାଥ ଶଙ୍ଖ କ୍ଷେତ୍ର ରାଜା, ଓଡ଼ିଆ ଜାତି ତାଙ୍କୁ ମଣିମା ବୋଲି ଡାକେ। ମହାବାହୁ ବଳିଆର ଭୁଜ ଚକାଡୋଳା ପତିତଭାବନ ଯଗୁ ଜୀବନ ଯଗୁ ନାୟକ ବୋଲି ସମ୍ବୋଧନ କରେ। ଦୁଇ ହାତ ଉପରକୁ ଟେକି ତାଙ୍କରି ପାଖରେ ନିଜକୁ ସମର୍ପଣ କରିଦିଏ। ସେ ସରଳ ହୃଦୟରେ ତାଙ୍କୁ ବିଶ୍ୱାସ କରେ। ତାଙ୍କୁ ଥରେ ଦେଖିଦେଲେ, ତାଙ୍କ ଚକା ଆଖି ସହିତ ଆଖି ମିଳେଇଦେଲେ ତା ଜୀବନ ଧନ୍ୟ ହୋଇଯାଏ। ତାର ବିଶ୍ୱାସ ଜଗନ୍ନାଥ ସବୁ କାର୍ଯ୍ୟରେ ତାର ସାକ୍ଷୀ, ସବୁଠି ସେ ଅଛନ୍ତି, ସବୁ ସେ ଦେଖୁଛନ୍ତି। ସରଳ ଓଡ଼ିଆ ଲୋକର ବିଶ୍ୱାସ ଯେତେ ସଙ୍କଟ ଆସୁନା କାହିଁକି, ଜଗନ୍ନାଥ ତାଙ୍କୁ ଅକ୍ଲେଶରେ ଟାଳି ଦିଅନ୍ତି। ପାହାଡ଼ ପରି ଦୁଃଖ ଆସୁଥିଲେ ହେଁ ତାଙ୍କ ଇଚ୍ଛାରେ କୁଆଡ଼େ ଚାଲିଯାଏ, ସେ ଇଚ୍ଛାମୟ। ତେଣୁ ସେ ଶବର ପୂଜିତ ନୀଳମାଧବରୁ ସୁନ୍ଦରାଚଳରେ ଦାରୁବ୍ରହ୍ମ ହୋଇଗଲେ, ଇନ୍ଦ୍ର ଦ୍ୟୁମ୍ନଙ୍କୁ ଓ ବିଶ୍ୱାବସୁଙ୍କୁ କୃପା ପ୍ରଦାନ କଲେ, ଭୂଷଣ କାକକୁ ଚତୁର୍ଭୁଜ କରିଦେଲେ, ସେ କେତେ କେତେ ଭକ୍ତଙ୍କୁ ସଙ୍କଟରୁ ଉଦ୍ଧାରି ନେଲେ, ମହାରାଜା ପୁରୁଷୋତ୍ତମ ଦେବଙ୍କ ପାଇଁ ଯୁଦ୍ଧକ୍ଷେତ୍ରରେ ପାଇକ ହେଲେ, ବଳରାମ ଦାସଙ୍କ ପାଇଁ ରଥ ଅଟକେଇ ଦେଇ ତାଙ୍କ ବାଲିରଥରେ ବିଜେ କରିଗଲେ। ସାଲବେଗ ହୁଅନ୍ତୁ ବା ରଘୁଅରକ୍ଷିତ ହୁଅନ୍ତୁ, ସମସ୍ତଙ୍କ ପ୍ରତି ତାଙ୍କର କୃପା ବାରି ଝରି ପଡ଼େ। ବନ୍ଧୁ ମହାନ୍ତି ପରେ ନିଶ୍ୱ ମଣିଷଟିକୁ ସେ ଆପଣାର ବନ୍ଧୁ କରିଦେଲେ। ସମସ୍ତଙ୍କ ପାଇଁ ସେ ସତ୍ୟ ଶିବ ଓ ସୁନ୍ଦର, ସେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହୋଇ ମଧ୍ୟ କରୁଣାମୟ, ସେ ନିରାକାର ହୋଇ ମଧ୍ୟ ଭକ୍ତଙ୍କ ପାଇଁ ସାକାର ହୋଇଯାଆନ୍ତି। ସେ ଓଂ ମିତ୍ୟେକାକ୍ଷର ବ୍ରହ୍ମ, ପ୍ରଣବର ଚତୁମାତ୍ରା, ସପ୍ତ ଛନ୍ଦ ହୋଇ ମଧ୍ୟ ଭକ୍ତ ପାଖରେ ଆଦରର କାଳିଆ ଶାନ୍ତ। ପ୍ରଣବର ପ୍ରଥମ ଅକ୍ଷର ଅ ବଳଦେବ, ଦ୍ୱିତୀୟ ଅକ୍ଷର ଉ ସୁଭଦ୍ରା, ତୃତୀୟ ଅକ୍ଷର ମ ଜଗନ୍ନାଥ, ପ୍ରଣବର ତେଜ ସୁଦର୍ଶନ ବିନ୍ଦୁ ମାଧବମୂର୍ତ୍ତି, ତାଙ୍କ ପାଖରେ ମଧ୍ୟ ଅଛନ୍ତି ଶ୍ରୀଦେବୀ ଭୂଦେବୀ। ଜଗନ୍ନାଥ ସୁଖଦଂ ପ୍ରଭୁମ୍, ସେ ପରମ ସତ୍ୟ ସଚ୍ଚିଦାନନ୍ଦ ଲକ୍ଷଣମ୍, ତାଙ୍କ ରୂପ ସୁନ୍ଦର।

0: ନୟନ ସୁନ୍ଦର ଅଧର ସୁନ୍ଦର ସୁନ୍ଦର ଭିତରେ ସେ ମଙ୍ଗଳମୟ ବିଭୁ ତେଣୁ ଓଡ଼ିଆ ଜାତି ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମଙ୍ଗଳ ପାଇଁ ସ୍ମରଣ କରେ ସେ ବିଶ୍ୱାସ କରେ ତାଙ୍କ ମହାପ୍ରସାଦ ମଙ୍ଗଳର ପ୍ରତୀକ ତାଙ୍କ ନିର୍ମାଲ୍ୟ ମଧ୍ୟ ମଙ୍ଗଳ ତାଙ୍କ ଦାଣ୍ଡର ଧୂଳି ମଧ୍ୟ ଶ୍ରଦ୍ଧାର ନିଦର୍ଶନ ତେଣୁ ବିବାହ ନିର୍ବନ୍ଧରେ ତାଙ୍କ ମହାପ୍ରସାଦ ସାକ୍ଷୀ ରଖାଯାଏ ନୂତନ ଗୃହ କଲେ ମହାପ୍ରସାଦ ପୁଡ଼ିଆଟିଏ ବାନ୍ଧିଦିଏ ସବୁ କଥାକୁ ଜଗନ୍ନାଥ ସାକ୍ଷୀ ସାକ୍ଷୀ ମଧ୍ୟ ମହାପ୍ରସାଦ ସବୁ ଦିଅକ ଭିତରେ ସେ ଜଗନ୍ନାଥଙ୍କୁ ଦେଖେ କୃଷ୍ଣ ହେଉନ୍ତୁ ବା ରାମ ହେଉନ୍ତୁ ଶିବ ହୁଅନ୍ତୁ ବା ଶକ୍ତି ବା ଯେକୌଣସି ଦେବତା ହୁଅନ୍ତୁ ସମସ୍ତଙ୍କୁ ସେ ଜଗନ୍ନାଥଙ୍କ ରୂପରେ ଦେଖେ ମଙ୍ଗଳମୟ ଜଗନ୍ନାଥ ମଙ୍ଗଳର ବାର୍ତ୍ତା ନେଇ ଅବତୀର୍ଣ୍ଣ ହୋଇଯାଆନ୍ତି ତେଣୁ ଓଡ଼ିଆ ଜାତି ସବୁ କ୍ଷେତ୍ରରେ ବିପଦରେ ଆପଦରେ ସମ୍ପଦରେ ସର୍ବମଙ୍ଗଳ ଜଗନ୍ନାଥଙ୍କୁ ଡାକେ ସେ ଡାକେ ସର୍ବତଃ ପାଣିପାଦଂ ତତ୍ ସର୍ବତୋଖି ଶିରମୁଖମ୍ ସର୍ବତଃ ଶ୍ରୁତିମ ଲୋକେ ସର୍ବମାବୃତ ତିଷ୍ଠତି ଜଗନ୍ନାଥ ସର୍ବଦ୍ରଷ୍ଟା ଗୋଲ ଗୋଲ ଅପଲୋକ ନୟନରେ ସେ ସବୁ ଦେଖୁଥାନ୍ତି ମାଦଳ ପରି ଦେଖାଯାଉଥିଲେ ସବୁଆଡ଼କୁ ଯାଇପାରନ୍ତି ସର୍ବତଃ ତାଙ୍କ ଶିର ମୁଖ ସବୁଆଡ଼କୁ ତାଙ୍କ କର୍ଣ୍ଣ ଡେରି ହୋଇ ରହିଛି ସବୁ ସେ ଶୁଣୁଛନ୍ତି ଜାଣୁଛନ୍ତି ଦେଖୁଛନ୍ତି ଓଡ଼ିଆ ଜାତିର ବିଶ୍ୱାସ ସେ ସମସ୍ତଙ୍କ ପାଖେ ପାଖେ ଅଛନ୍ତି ଅନ୍ତରରେ ସାକ୍ଷୀ ରୂପେ ହେଇ ସବୁ କରନ୍ତି ଓ କରାନ୍ତି ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ରୂପେ ଥାଇ କରେ କରାଏ ସର୍ବକର୍ମ ସେ ବେଦ ବିଧି ନିଜ ଧର୍ମ ଜଗନ୍ନାଥ ଦିବ୍ୟ ସ୍ୱରୂପ ଭଗବାନ ପରମାନନ୍ଦ ଦିବ୍ୟ ଜ୍ଞାନ ତେଣୁ ସ୍ମରଣେ ଶ୍ରବଣେ ମଙ୍ଗଳ ସେ ଜଗନ୍ନାଥ ଓଡ଼ିଆ ଜାତିର ସକଳ ବିଶ୍ୱାସର ଆଧାର ସେହି ଶୁଦ୍ଧ ବିଶ୍ୱାସରେ ସମସ୍ତ କାର୍ଯ୍ୟରେ ସଙ୍କଟରେ ବିପଦରେ ସେ ସ୍ୱତଃ ଉଚ୍ଚାରଣ କରେ ସର୍ବମଙ୍ଗଳ ଜଗନ୍ନାଥ
1: କଥିକାରେ ଶୁଣୁଥିଲେ ଆଲୋଚନା ସର୍ବମଙ୍ଗଳ ଶ୍ରୀ ଜଗନ୍ନାଥ ଆଲୋଚନା କରିଥିଲେ ବୈଷ୍ଣବ ଚରଣ ସାମଲ ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି କଣ୍ଠଦାନ କରିଛନ୍ତି ପ୍ରତିଭା ପ୍ରଧାନ ଗୀତ ରଚନା କରିଛନ୍ତି ଅଭୟ ସୁତାର ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରସନ୍ନଜିତ ସିଂହ ପ୍ରତିଭା ପ୍ରଧାନ ଗାଇଛନ୍ତି କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଅଭୟ ସୁତାରଙ୍କ ରଚନା ଆହେ ଜଗନ୍ନାଥ ଚକା ନୟନ ନୀଳକନ୍ଦରରେ କଳା ଶାନ୍ତ ତୁମ ପାଖେ ମୋ ପାତିଛି ହାତ ମଙ୍ଗଳ ଅଟଇ ତୁମ ବିଧାନ ଆହେ ଜଗନ୍ନାଥ ଚକାନୟନ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପ୍ରତିଭା ପ୍ରଧାନ ଶେଷରେ ଗାଇଛନ୍ତି ଅଭୟ ସୁତାରଙ୍କର ଅନ୍ୟ ଏକ ରଚନା। ରଥରେ କାଳିଆ ସୁନ୍ଦର ଦିଶ, ମୁରୁକି ହସରେ ପରାଣ ଦୋଷ, ଟାହିଆ ହଲାଇ ଦାଣ୍ଡ ଦୁଲୁକାଇ, ହରସରେ ନନ୍ଦୀ ଘୋଷରେ ବସ।

ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଥିଲେ ପ୍ରତିଭା ପ୍ରଧାନ। ଗୀତ ରଚନା କରିଥିଲେ ଅଭୟ ସୁତାର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରସେନଜିତ ସିଂ। ବିଭିନ୍ନ ବାଦ୍ୟଯନ୍ତ୍ରରେ ଥିଲେ କୁମାରଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶେଖର ମହାପାତ୍ର, ଭବତୋଷ ମହାନ୍ତି, ଅଜୟ ଚୌଧୁରୀ, ଅନିରୁଦ୍ଧ ଧଳ, ବସନ୍ତ କୁମାର ମିଶ୍ର, ମନୀଷ ରାଜ ନନ୍ଦ ଏବଂ ସତୀଶ ଚନ୍ଦ୍ର ତ୍ରିପାଠୀ। ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତ ସାହୁ। ସହଯୋଗିତା ସଦ୍ୟସ୍ମିତା ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଯେଉଁ ଦାରୁ ବିଗ୍ରହ ନୀଳାଚଳରେ ପ୍ରତିଷ୍ଠିତ, ସେହି ଜଗନ୍ନାଥଙ୍କ ବିଗ୍ରହଠାରୁ ଆରମ୍ଭ କରି ପୂଜା ପର୍ବ, ଯାନିଯାତ୍ରା, ବିଧିବିଧାନ ପର୍ଯ୍ୟନ୍ତ ସବୁକିଛି ତତ୍ତ୍ୱ ଓ ତଥ୍ୟରେ ପରିପୂର୍ଣ୍ଣ। ସେଥିମଧ୍ୟରେ ତାଙ୍କର ରଥଯାତ୍ରା ଯେତିକି ପ୍ରସିଦ୍ଧ, ତତ୍ତ୍ୱଧିକ ପ୍ରସିଦ୍ଧ ତାଙ୍କର ଗୁଣ୍ଡିଚା ବିଜେ ଓ ରହଣୀ। ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କର ଅବସ୍ଥାନ କାଳ ସଂକ୍ଷିପ୍ତ ହେଲେ ହେଁ ନୀତି ଓ ବିଧିବିଧାନ ଅନେକ ଆଉ ମହତ୍ତ୍ୱ।

0: ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ କେତେକ ମୌଳିକ ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦେଉଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟାହ୍ନ ପୂଜା ହୁଏ। ତାପରେ ଠାକୁରମାନଙ୍କୁ ଗୁଣ୍ଡିଚା ମଣ୍ଡପକୁ ପହଣ୍ଡି ବିଜେ କରାଯାଏ। ମଦନ ମୋହନଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବେଦୀରେ ଠାକୁରଙ୍କର ପୂଜା ଉପଚାରାଦି ଯଥାପୂର୍ବ ସମାପନ କରାଯାଏ। ପ୍ରାତଃକାଳରେ ଠାକୁରଙ୍କର ପଲଙ୍କ ଉଠା ପରେ ଆଳତୀ ମୈଲମ ବେଶ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତୀ ଅବକାଶ ବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକରି ଜଗନ୍ନାଥଙ୍କ ରଥର ବଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ବୋହିମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ ଦହଣମାଳି ଗରାବଡ଼ ରୁହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏହି ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି, ତାପରେ ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରି ଛୁଅନ୍ତି, ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ। କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନ ମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାର ଘର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜୟ ହୁଏ। ସୁଦର୍ଶନ ମଝିରଥରେ ଥାନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାୟା ଲାଗି ହୁଏ। ଟାୟା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନ ଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥପଟେ ଗୋଟିଏ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ। ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପାତ୍ର ସେଠି କର୍ପୂର ଆଳତୀ ବଳିତା ଆଳତୀ ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରୁହେ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟିଏ ପହଣ୍ଡିରେ ଯାଉଛନ୍ତି। ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚା ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି, ମାନେ ଭଗବାନ ବ୍ୟସ୍ତ ମୁଁ କିପରି ଭକ୍ତ ସହିତ ମିଶିବି।

ବୈଦିକ, ତାନ୍ତ୍ରିକ, ପୌରାଣିକ ଓ ଲୌକିକ ଏହି ଚାରି ଧାରାକୁ ଏକା ଧାରାରେ ଏକତ୍ରିତ କରି ସମସ୍ତ ଧର୍ମଧାରାକୁ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଧାରଣ କରି ଅବିଗ୍ରହ ବିଗ୍ରହ ଭାବରେ

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପହଣ୍ଡିଆ ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡିଆ ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡିଆ ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ସେହିପରି ଟାହିଆ ଲାଗି ହୁଅନ୍ତି, ଟାହିଆ ଲାଗି ହେବା ସହ ପରେ ପତି ମହାପାତ୍ରଙ୍କ ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶି ଚନ୍ଦନ ସର୍ବାଙ୍ଗ ହୁଏ, ଘଟହାରିହରୁ ଚନ୍ଦନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସିଛନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗିହୁଏ। ଚନ୍ଦନ ଲାଗିଗଲା ପରେ ଆଳତୀ କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟ କପଡ଼ା ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେହି ସକାଶେ ଘୋଡ଼େଇ ଦିଆଯାଏ କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସମୟ ସେମାନେ ଭିତରକୁ ଯାଇ ଯେଉଁ ଚାର ବନ୍ଧା ହେଇଥିଲେ ଚାର ଖୋଲନ୍ତି ଆଉ ଭିତର ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି, ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାର ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ଆଡ଼େ ଭିତର୍ଚ୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ରେ ଦୁଇଜଣ ପୁଷ୍ପାଳକ ସିଂହାସନ ତଳେ ରହି ଭଣ୍ଡାର ମେକାପ ବା ମେକାପ ଯେଉଁ କର୍ପ ବସାଏ ସେ କର୍ପରେ ଆଳତୀ କରନ୍ତି, ତାପରେ ବଳିତ ଆଳତୀ କରନ୍ତି, ତାପରେ ପିଠୁ ଆଳତୀ କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହୋଇସାରିଲା ବାଦ ଠାକୁରଙ୍କ ତଡ଼ପୁତୁରୀ ହୁଏ, ଦୁଇଖଣ୍ଡ ଗାମୁଛା ପିନ୍ଧିକି ତଡ଼ପୁତୁରୀ ହୁଏ, ସେହି ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଏତେ ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି, ଭେଷ ହୋଇକରି ସେଠି ବଲ୍ଲଭ ଯେଉଁ ପଞ୍ଚପଚାର ପୂଜା ହୁଏ ସେଠି ତାହା ନ କରି ସର୍ପାମଣି କରାଯାଏ, ତା ଅର୍ଥ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହୋଇକି ସର୍ପାମଣି ଭୋଗ କରନ୍ତି।

0: ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଡ଼ରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଡ଼ରେ ସର୍ବାଙ୍ଗ ହୁଏ। ବଡ଼ ବାଡ଼ରେ ମୁଦିରସ୍ଥ, ମଝି ବାଡ଼ରେ ପତି ମହାପାତ୍ର, ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜା ପଣ୍ଡା ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ। ସର୍ବାଙ୍ଗ ସରିଲା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୈଲମ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତୀ ସରିଲା ପରେ ଚନ୍ଦନ ଲାଗି, ବଡ଼ ସିଂହାର ଆଉ ତାପରେ ପହୁଡ଼ ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣି କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାନ୍ତି। ଭଣ୍ଡାର ଘର ପାଖରେ ତାଙ୍କର ବେଶ ମାର୍ଜନା ଇତ୍ୟାଦି ଦେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳୀ ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏହାର ଅର୍ଥ ସାକ୍ଷାତ।

0: ଯେହେତୁ ପଞ୍ଚମୀରେ ପଡୁଛି, ଏଟା ହେଉଛି ହେରା ପଞ୍ଚମୀ।
1: ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କର ଦର୍ଶନ କରିବାକୁ ଭକ୍ତ ଆତୁର ନୟନରେ ଅପେକ୍ଷା କରିଥାଏ। ଦାରୁ ବିଗ୍ରହମାନଙ୍କର ପବିତ୍ର ଜନ୍ମସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥଳ। ତେଣୁ ଏହି ମଣ୍ଡପ ଓ ଏଠାରେ ଅନୁଷ୍ଠିତ ରୀତିନୀତିମାନଙ୍କର ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଶ୍ରୀଜୀଉଙ୍କର ବାରଯାତ୍ରା ମଧ୍ୟରେ ଅକ୍ଷୟ ତୃତୀୟା ଅନ୍ୟତମ ଏକ ଯାତ୍ରା। ବୈଶାଖ ଶୁକ୍ଳ ତୃତୀୟା ଦିନ ଯାତ୍ରାକୁ ଅକ୍ଷୟ ତୃତୀୟା ଯାତ୍ରା କହନ୍ତି। ଏହି ଦିନଠାରୁ ଅକ୍ଷୟ ତୃତୀୟା ଯାତ୍ରା ଆରମ୍ଭ ହୁଏ। ସକାଳ ଧୂପ ସରିବା ପରେ ତିନି ବାଡ଼ରେ ମୈଲମ ହୋଇ ମହାସ୍ନାନ ବଢ଼େ। ତାପରେ ଝୁଲଣ ମଣ୍ଡପକୁ ପାଲିଙ୍କିରେ ରାମକୃଷ୍ଣ ଓ ବିମାନର ଲକ୍ଷ୍ମୀ ସରସ୍ୱତୀ ଓ ମଦନମୋହନଙ୍କୁ ବିଜେ କରାଇଥାନ୍ତି। ବିମାନ ବଡ଼ୁମାନେ ସିଂହଦ୍ୱାର ଦେଇ ଚନ୍ଦନ ବେଢ଼ା ଚକଡ଼ାକୁ ବିଜେ କରନ୍ତି। ବିମାନ ନଅର ଦ୍ୱାରରେ ପହଞ୍ଚିଲେ ରଥ ଅନୁକୂଳ ସକାଶେ ସେଠାରେ ରହେ। ମହାଜନମାନେ ରାମକୃଷ୍ଣଙ୍କୁ ବଡ଼ ଚାପରେ ବିଜେ କରାଇ ସାରିଲା ପରେ ପଞ୍ଚୁପାଣ୍ଡବ ପଛ ସିଂହାସନରେ ବିଜେ ହୁଅନ୍ତି। ଦିନଚାପ ଏକଘେରା ବୁଲି କୂଳରେ ଲାଗିଲା ପରେ ଦୁଇ ଚାପ ଏକତ୍ର ହୋଇ ବଡ଼ ଚାପରୁ ରାମକୃଷ୍ଣ ମଦନମୋହନଙ୍କ ଚାପକୁ ଆସିଲା ପରେ ବନ୍ଦାପନା ହୋଇ ଚାମର ଆଲଟ ହେଲେ ଜଳରେ ବୁଡ଼ନ୍ତି। ଜଳ ଲାଗି ବଢ଼ିବା ପରେ ଜଗତି ଉପରେ ସୁନା ଅଳଙ୍କାରମାନ ଲାଗି ହୋଇ ବେଶ ହୁଅନ୍ତି। ଦିନଚାପ ଭଳି ରାତ୍ରଚାପରେ ତିନିଘେରା ବୁଲନ୍ତି। ନିଅ ବିମାନ ଓ ପାଲିଙ୍କିରେ ବଡ଼ ଦେଉଳକୁ ବିଜେ ହେଲା ପରେ ମୈଲମ ସୂତାଲୁଗା ଓ କର୍ପୂର ଲାଗି ହୁଏ। ଚନ୍ଦନ ଲାଗି ହେବା ପରେ ଅଳକା ଅଙ୍ଗଲିପ୍ତ କୁଙ୍କୁମ ଚୌସରା ଗଜମୁକୁତା ଲାଗି ହୋଇ ବେଶ ହୁଅନ୍ତି। ଏହା 42 ଦିନ ପର୍ଯ୍ୟନ୍ତ ହୁଏ। ଆଜ୍ଞାମାଳ ଦେଲା ପରେ ପୂର୍ବଦିନ ଭଳି ଠାକୁର ଓ ଠାକୁରାଣୀମାନେ ନରେନ୍ଦ୍ର ଚକଡ଼ାକୁ ବିଜେ ହୁଅନ୍ତି। ସନ୍ଧ୍ୟାଧୂପ ପରେ ଠାକୁରଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ହୋଇ ବଡ଼ସିଂହାର ବେଶ ହୁଏ। ବାହାର ଚନ୍ଦନ 21 ଦିନ ଓ ଭିତର ଚନ୍ଦନ 21 ଦିନ ପର୍ଯ୍ୟନ୍ତ ମଧ୍ୟ ହୋଇଥାଏ। ଜ୍ୟେଷ୍ଠ ଚତୁର୍ଦ୍ଦଶୀ ଯାଏ ଦୁଇଥର ଆଲଟ ଲାଗି ପ୍ରତିଦିନ ହୁଏ। ବୈଶାଖ ଶୁକ୍ଳ ସପ୍ତମୀ ଓ ଅଷ୍ଟମୀ ଦିନ ମଧ୍ୟ ଚନ୍ଦନ ଯାତ୍ରାକୁ ବିଜେ ହୁଅନ୍ତି। ପ୍ରଥମ 21 ଦିନ ଚନ୍ଦନରେ ଦିଅ ନରେନ୍ଦ୍ରକୁ ବିଜେ କରନ୍ତି। ଅନ୍ୟ 21 ଦିନ ବାହାରକୁ ନ ଯାଇ ଭିତରେ ସବୁ ନୀତି ହୁଏ। 20 ଦିନର ଭଉଁରୀ ଜାତ ହୋଇ ରାତ୍ରଚାପ 21 ଘେରା ନରେନ୍ଦ୍ରରେ ବୁଲେ। ଭିତର ଚନ୍ଦନ 21 ଦିନରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ ସାବିତ୍ରୀ ଅମାବାସ୍ୟା ଶୀତଳ ଷଷ୍ଠୀ ଏବଂ ରୁକ୍ମିଣୀ ହରଣ ଏକାଦଶୀ ଏହି 4 ଦିନ ଜଳକ୍ରୀଡ଼ା ହୋଇଥାଏ। ଦୁଇପଟିଆ ତିନିପଟିଆ ଚାରିପଟିଆ ଓ ପାଞ୍ଚପଟିଆ ମାଣ୍ଡୁଅ ପ୍ରଭୃତି ଅକ୍ଷୟ ତୃତୀୟା ଦିନ ଲାଗି ହୁଏ। ଏହିଭଳି ଶ୍ରୀମନ୍ଦିରରେ ଦ୍ୱାଦଶ ଯାତ୍ରା ପାରମ୍ପରିକ ରୀତିରେ ପାଳନ କରାଯାଏ।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶଙ୍ଖକ୍ଷେତ୍ର ପୁରୀର ବଡ଼ଦାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
2: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ
0: ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 85ତମ ଭାଗ।

31 ଚାନ୍ଦ ଆରମ୍ଭରେ ରାମଚନ୍ଦ୍ରଙ୍କ ଆଦେଶ ପାଇ ଲକ୍ଷ୍ମଣ ମାଲ୍ୟବନ୍ତରୁ ଯାଇ କିସ୍କିନ୍ଧ୍ୟାପୁରରେ ଉପସ୍ଥିତ ହେଲେ। ତାଙ୍କୁ ଦେଖି ମନେ ହେଲା ବସନ୍ତ ମଳୟ ପର୍ବତରୁ ଆସୁଛି କି। ସର୍ବତ୍ର ସୌନ୍ଦର୍ଯ୍ୟ ଲକ୍ଷ୍ୟ କରୁଥିବା କବି ଉପେନ୍ଦ୍ର ଭଞ୍ଜ ଲକ୍ଷ୍ମଣଙ୍କ ଗମନକୁ ମଧ୍ୟ ସୌନ୍ଦର୍ଯ୍ୟ ମଣ୍ଡିତ କରିଛନ୍ତି। ନଦୀ ବଢ଼ୁଥିବା ସମୟରେ ଉଭୟ ପାର୍ଶ୍ୱରେ ଥିବା ବନ୍ଧ ଦ୍ୱାରା ଅଟକି ରହିଲା ପରେ ଲକ୍ଷ୍ମଣ ରାଜସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ସେଠାରେ ବିଜେ କଲେ। ଏହି ସମୟରେ ଦୁଇବିଧ ନାମକ ଏକ ବାନର ସିଂହଦ୍ୱାରରେ ବସିଥିଲା। ଲକ୍ଷ୍ମଣ ତାକୁ କହିଲେ, ତୋ ରାଜାକୁ ଜଣାଅ ଲକ୍ଷ୍ମଣ ଆସିଛନ୍ତି। ସେ ବାନର ଲକ୍ଷ୍ମଣଙ୍କୁ ବେଖାତିର କରି କଥା କହିଲା, ତୁ କିଏ ବୋଲି ପଚାରିଲା। ଲକ୍ଷ୍ମଣ ତାକୁ ଧମକେଇ ସୁଗ୍ରୀବ ପାଖକୁ ଯାଇ ଖବର ଦେବା ପାଇଁ ଆଦେଶ ଦେଲେ। ସେ ବାନର ସିଂହଦ୍ୱାର ପାରି ହୋଇ ଭିତରକୁ ଯାଇ ଦେଖିଲା, ବାନର ଚନ୍ଦ୍ର ସୁଗ୍ରୀବ ଆକାଶରେ ଝୁଲୁଥିବା ଦୋଳିରେ କୋଳରେ ତାରାକୁ ବସେଇ ଝୁଲୁଛି। ବାନର ଜଣାଇଲା, ହେ ଦେବ, ସିଂହଦ୍ୱାରରେ ଲକ୍ଷ୍ମଣ ନାମକ ଜଣେ ପୁରୁଷ ବିଜେ କରିଛନ୍ତି। ସୁଗ୍ରୀବ କହିଲା, ଲକ୍ଷ୍ମଣ ତ ଚନ୍ଦ୍ରରେ ଥାଏ, 32 ଲକ୍ଷ୍ମଣ ତ ଦେହରେ ଥାଏ, ସେ ଏଠାକୁ କୁଆଡ଼େ ଆସିଛି, ତାକୁ ପଚାର ସିଏ କୋଉ ଲକ୍ଷ୍ମଣ। ଦ୍ୱାର ରକ୍ଷକ ବାନର ଫେରି ଲକ୍ଷ୍ମଣଙ୍କୁ ଏକଥା କହିବାରୁ ଲକ୍ଷ୍ମଣ ପୁଣି କହିଲେ, ଯା କହିବୁ, ଯିଏ ତତେ ଏହି ରାଜସମ୍ପଦ ଦେଇଛନ୍ତି ସେହି ରାମଙ୍କର ସାନ ଭାଇ ଲକ୍ଷ୍ମଣ ଆସିଛନ୍ତି। ଲକ୍ଷ୍ମଣ ଭାବିଲେ, ଖେଳାଳି ହାତରୁ ପୋଷାମାଙ୍କର ଖସିଯିବା ପରେ ସେ ଖେଳାଳିକୁ ଯେପରି ବିକୃତ ମୁହଁ ଦେଖାଏ, ଏ ସୁଗ୍ରୀବ ସେହିପରି ବ୍ୟବହାର କରୁଛି, କାରଣ ଇଏ ମଧ୍ୟ ଗୋଟିଏ ମାଙ୍କଡ଼। ଏହା ବିଚାର କରି ଲକ୍ଷ୍ମଣ ଧନୁରେ ସର ଜୋଖିଲେ ଏବଂ କହିଲେ, ହେ ସର, ତୁ ଯାଇ ସୁଗ୍ରୀବ ଝୁଲୁଥିବା ଦୋଳିର ସ୍ତମ୍ଭକୁ ଭାଙ୍ଗିଦେ। ଏତିକିବେଳେ ତାରା ସୁଗ୍ରୀବକୁ କହିଲା, ହେ ନାଥ, ତୁମେ ରଘୁକୁଳ ଶ୍ରେଷ୍ଠ ରାମଙ୍କ ଭାଇ ଲକ୍ଷ୍ମଣଙ୍କୁ କାହିଁକି ଭୁଲି ଯାଉଛ? ସେ ରାମ ତୁମକୁ ଏ ସମ୍ପଦ ଦେଇଛନ୍ତି, ତୁମେ ସେ ସମ୍ପତ୍ତିରେ ଭୋଳ ହୋଇ ତାଙ୍କୁ ମଧ୍ୟ ଭୁଲି ଯାଉଛ। ଏ ସମୟରେ ସର ଆସି ଦୋଳିରେ ବାଜିଲା, ସୁଗ୍ରୀବ ସେ ସର ତେଜରେ ମୂର୍ଚ୍ଛିତ ହୋଇଗଲା। ଏହାପରେ ରାଣୀ ତାର ବନ୍ଦାପନା ଥାଳି ନେଇ ଲକ୍ଷ୍ମଣଙ୍କୁ ବୋଧିବା ପାଇଁ ବାହାରିଲେ। ସୁଗ୍ରୀବ ଲକ୍ଷ୍ମଣଙ୍କୁ ସ୍ତୁତି କରି କ୍ଷମା ପ୍ରାର୍ଥନା କଲେ। ରାମଙ୍କ ଆଦେଶ ଲକ୍ଷ୍ମଣଙ୍କଠାରୁ ପାଇବା ପରେ ସୁଗ୍ରୀବ ବାନରମାନଙ୍କ ସହିତ ଲଙ୍କାକୁ ଯିବା ପାଇଁ ଅନୁକୂଳ କଲେ। ଭୋଗ ବିଳାସରେ ପ୍ରମତ୍ତ ମଣିଷ କିପରି କର୍ତ୍ତବ୍ୟ ଜ୍ଞାନ ଭୁଲିଯାଏ ଏବଂ ନିଜର ଲକ୍ଷ୍ୟକୁ ପାଶୋରିଯାଏ, ତାହା ସୁଗ୍ରୀବ ଚରିତ୍ର ମାଧ୍ୟମରେ ଖୁବ୍ ନାଟକୀୟ ଭାବରେ ବର୍ଣ୍ଣନା କରିଛନ୍ତି ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 85ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ସେବାରାଣୀ ମହାପାତ୍ର।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଗୀତ ଗୀତିକା। ଶ୍ରୋତାବନ୍ଧୁ, ଆମ ସମାଜରେ ଯେତେବେଳେ ମଣିଷଙ୍କ ଭିତରେ ବର୍ଗୀକରଣ ସୃଷ୍ଟି ହେଲା ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ଆଧାରରେ, ସେତେବେଳେ ଧନୀ ଲୋକମାନେ ଗରିବଙ୍କଠାରୁ ନିଜକୁ ବଡ଼ କହିଲେ, ସବର୍ଣ୍ଣମାନେ ଅସବର୍ଣ୍ଣଙ୍କଠାରୁ ନିଜକୁ ବଡ଼ କହିଲେ, ପୁରୁଷମାନେ ମହିଳାଙ୍କଠାରୁ ବଡ଼ କହିଲେ,

ଶ୍ରୋତା ବନ୍ଧୁ, ପ୍ରଯୁକ୍ତିର ବିକାଶ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସହଜ ଏବଂ ସ୍ୱଚ୍ଛ କରିଛି। ଇ କୋର୍ଟ, ଅନ୍ଲାଇନ୍ ମାମଲା ଦାଖଲ ଏବଂ ଭର୍ଚୁଆଲ୍ ଶୁଣାଣି ଯୋଗୁଁ ଲୋକମାନେ ଅଧିକ ସୁବିଧା ପାଉଛନ୍ତି। ଏହା ଦୂରଦୂରାନ୍ତର ଲୋକ ମଧ୍ୟ ନ୍ୟାୟ ପାଇବାରେ ସୁଯୋଗ ଦେଉଛି। ସମୟର ସଞ୍ଚୟ ସହ ବିଚାର ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେଉଛି। ଭବିଷ୍ୟତରେ ଏହା ଆହୁରି ଉନ୍ନତ ହେବ ବୋଲି ଆମେ ଆଶା କରିବା।

ସମସ୍ତ ନାଗରିକମାନଙ୍କୁ ଆଇନ ସମ୍ମୁଖରେ ସମାନତା ଏବଂ ଆଇନର ସମାନ ସୁରକ୍ଷାର ଅଧିକାର ପ୍ରଦାନ କରିଛି। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା କିମ୍ବା ଆର୍ଥିକ ସ୍ଥିତି ଆଧାରରେ କାହା ସହିତ ଭେଦଭାବ କରାଯାଇପାରେ ନାହିଁ। ସ୍ୱାଧୀନ ନ୍ୟାୟପାଳିକା, ସର୍ବୋଚ୍ଚ ନ୍ୟାୟପାଳିକା, ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନ ନ୍ୟାୟାଳୟ ନିରପେକ୍ଷ ଭାବେ ନ୍ୟାୟ ପ୍ରଦାନ କରୁଛନ୍ତି। ଏହା ସହିତ ଆର୍ଥିକ ଭାବେ ଦୁର୍ବଳ ଲୋକଙ୍କ ପାଇଁ ନିଃଶୁଳ୍କ ଆଇନ ସହାୟତା, ଲୋକ ଅଦାଲତ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରି ବ୍ୟବସ୍ଥା ରହିଛି, ଯାହାଦ୍ୱାରା ଗରିବ ବ୍ୟକ୍ତି ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ନାହିଁ।

ଏଡି ଶେଷ କରୁଛୁ ଆଜିର ଗୀତ ଗୀତିକା ଉପସ୍ଥାପନାରେ ଥିଲେ ମୁଁ ଆପଣଙ୍କର କରୁଣାକର ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ପ୍ରତୀକ୍ଷାର ଅନ୍ତିମ ପ୍ରହର ରଚନା ଡକ୍ଟର ସଂଘମିତ୍ର ମିଶ୍ର ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ଶୁଣନ୍ତୁ ନାଟକ ପ୍ରତୀକ୍ଷାର ଅନ୍ତିମ ପ୍ରହର।

0: କାହିଁକି କାନ୍ଦୁଛ ପାର୍ବତୀ? ତମେ ପରା ଶଙ୍କରଙ୍କ ପାଇଁ ସାରା ଜୀବନ ତପସ୍ୟା କରିବାକୁ ଜନ୍ମ ନେଇଛ।
1: ଥାଉ, ସେ କଥା ଗୁଡ଼ାକ ଆଉ ଭଲ ଲାଗୁନି।
0: ନ ଲାଗିଲେ ବି ତମକୁ ଶୁଣିବାକୁ ହବ, କାରଣ ମୁଁ ଆଉ କିଛି ଅଧିକା କଥା କହିବାର ଶିଖିନି।
1: ତମେ ସତ୍ୟରେ ବଡ଼ ନିଷ୍ଠୁର। ପୁଅଟା କୋଉଠି ହେଲେ ଥିବ ବୋଲି ଭାବି ମୁଁ ନିଜକୁ ବୁଝେଇ ନଉଥିଲି, ଆଜି ସେତକ ବି ରହିଲାନି।
0: ଦେଖିଲ ଦେଖିଲ ତ ପାର୍ବତୀ, ତମର କେତେ ଗୌରବ, କେତେ ପିଲାଙ୍କର ତମେ ମା, ପୁଣି ହରିଣ ଛୁଆଟି ଆସିଲାଣି ଦେଖିଲ।
1: ଇଏ ତ କିଛି ନୂଆ କଥା ନୁହଁ, ଏଠି ଆଶ୍ରମ ସ୍କୁଲ ହେଲା ଦିନଠୁ ମୁଁ ସମସ୍ତଙ୍କର ମା। ଏମିତି କେତେ ହରିଣ, ଠେକୁଆ, କୁଟ୍ରା ଆସିଛନ୍ତି ଯାଇଛନ୍ତି, ହେଲେ ସତ କହିଲ, ସମୁଦ୍ର ପାଣିରେ କ'ଣ ସୁଷମରେ?
0: ଆରେ ତମେ କହୁନ, ମୁଁ କ'ଣ ମନକୁ ମନା କରିଥିଲି ଘରକୁ ଆସିବାକୁ? ସିଏ ତ ମନକୁ ମନ ଆଡ଼େ ହେଇ ରହିଗଲା ନା।
1: କେବେ ସେଥିପାଇଁ ତ ଆଗ୍ରହ ବି କରିନ, କେବେ ତାଙ୍କୁ ଲେଖିଛ କି ସବୁ ଛାଡ଼ି ଦେଇ ପିଲା ଛୁଆଙ୍କୁ ଧରି ଚାଲିଆ?
0: ପାର୍ବତୀ, ଆରେ ତମେ ତ ଏତେ ଦିନ ମୋ ସାଙ୍ଗରେ ରହି ମୋତେ ବୁଝିପାରୁନ। ବନୁ ବୁଝିଥାନ୍ତା କେମିତି, ବୋହୂବା ବୁଝିଥାନ୍ତା କେମିତି, ସେ ତ ପୁଣି ଅଣ ଓଡ଼ିଆ ଝିଅ, ବିଦେଶିନୀ।
1: ତମେ କେମିତି ଭୁଲି ଯାଉଛ ଯେ ତମେ ମୋତେ ଦିନେ ବି ସମସ୍ତଙ୍କର ଇଚ୍ଛା ବିରୁଦ୍ଧରେ ହିଁ ବାହା ହେଇଥିଲ।
0: ଏଇ କଥା ତମେ ଅନେକ ଥର କହିଛ, ମୋ ପାଇଁ ସେ ବାହାଘରଟା ଥିଲା ସମାଜ ସଂସ୍କାରର ଗୋଟାଏ ନମୁନା ମାତ୍ର।
1: ସମାଜ ସଂସ୍କାର?
0: ଆରେ ମୁଁ ତମକୁ ପ୍ରେମ କରିନଥିଲି, ଲୁଚେଇ ଲୁଚେଇ ଚିଠି ଲେଖି ନଥିଲି, କି ଲୁଚି ଲୁଚି ଦେଖା ବି କରିନଥିଲି।
1: ମୁଁ ଥିଲି ବାଳତ ବିଧବା, ବୟସ ପ୍ରାୟ 13 କି 14। ଘରୁ ସବୁଦିନ ଚାପା କାନ୍ଦଣା ଶୁଭେ, ମାଛ ମାଂସ ରନ୍ଧା ହେଇଥିଲା ଦିନ ମୋତେ ଘରେ ରଖି ବାହାରୁ କବାଟ ବନ୍ଦ କରିଦିଆଯାଏ। ରଙ୍ଗରଙ୍ଗିଆ ଶାଢ଼ୀ ଖଣ୍ଡେ ଧରି ପକେଇଲେ ବି ସମସ୍ତଙ୍କର ମୋ ଉପରେ କେତେ ରାଗ, ରାଗି ପାଚି ଲାଲ ହେଇଯାଆନ୍ତି। ମୁଁ ଖଦି ଖଣ୍ଡିକ ମଇଳା ହେଇଥାଏ, କାହାକୁ ମୁଣ୍ଡ ଟେକି ଚାଲିପାରିନି, କାହାକୁ ମୁଣ୍ଡ ଟେକି ଚାଲିପାରିବିନି ବୋଲି ବଡ଼ ଭାଇଙ୍କର କଡ଼ା ନିର୍ଦ୍ଦେଶ ଥାଏ।
0: ସେ ଦିନ ଗୁଡ଼ାକ ଖୁବ କଷ୍ଟକର ନା?
1: ସଂସାର ତା ବାଟରେ ଚାଲିଥାଏ, ମୁଁ ଖାଲି ଏକୁଟିଆ ଅଟକି ଯାଇଥାଏ ଚାରିକାନ୍ଥ ଆଉ କଡ଼ା ପହରା ଭିତରେ। ବିଧବା ଝିଅ ଛୁଇଁଲେ ଛଅଖା।
0: ଥରେ ଆମେ ସବୁ କର୍ମୀମାନେ ତମ ଗାଁକୁ ଯାଇଥିଲୁ ମହାତ୍ମା ଗାନ୍ଧୀଙ୍କ ବାଣୀ ପ୍ରଚାର କରିବା ପାଇଁ, ତମ ଘରର ପାଟିତୁଣ୍ଡ ମୋତେ ଶୁଭିଲା, ତା ସହିତ ତମ ପ୍ରତି ଯୋଉ ଗାଳି ବର୍ଷୁଥିଲା ସେଥିରୁ ବି ଅନେକ କିଛି। ମୁଁ ସେଇଠି ଅଟକି ଗଲି ଯେ ଆଉ ସେଇ ଦିନକ ଲାଗୁନି ହେ ପାର୍ବତୀ, ସବୁଦିନ ଲାଗି ଅଟକି ଗଲି।
1: ସେ କାଳର ସବୁ କଥା ତମେ ମନେ ରଖିଛ?
0: ହଁ, ଆରେ କଥାଟା ପରା ପଞ୍ଚାୟତ ଯାଏ ଗଲା, ସେ ପର୍ଯ୍ୟନ୍ତ ମୁଁ ତମ ମୁହଁ ମଧ୍ୟ ଦେଖିନଥାଏ। କୋଉଠୁ କେଜାଣି ମୋ ଭିତରେ ଗୋଟେ ଭୂତ ସବାର ହେଇଥାଏ, ମୋତେ ଏ ଝିଅକୁ ସାମାଜିକ ମର୍ଯ୍ୟାଦା ଦେବାକୁ ପଡ଼ିବ।
1: ମୁଁ ବି କେମିତି ନିଶାଗ୍ରସ୍ତ ହେଇଯାଇଥିଲି, ତମେ ମୋ ପାଇଁ ଥିଲ ପୁରୁଷୋତ୍ତମ। ମୁଁ ଗୁରୁଜନକମାନଙ୍କ ଆଗରେ ନୀରବରେ ମୋର ସମ୍ମତି ଜଣାଇଥିଲି। ମୋର ମନେ ହେଇଥିଲା ଏଠି ଅଟକି ଯିବା ଜୀବନ ନୁହେଁ, ମୋର ବହୁତ କାମ କରିବାକୁ ଅଛି, ଆଉ ତମେ ହେଉଛ ସେଇ ମଣିଷ ଯିଏ ମୋତେ ଅନ୍ଧ

0: ଘରୁ ଆଲୁଅକୁ ନେଇପାରିବ। କୁଆଡ଼େ ଗଲା ସେ ଦିନ ଗୁଡାକ।
1: ଆଜି ତ ରକ୍ତ ଶିଥିଳ ହେଲାଣି ପାର୍ବତୀ, ରକ୍ତ ଶିଥିଳ ହେଲାଣି।
0: ମନେ ନାହିଁ ଏବେ ପରା ତମେ ପଡ଼ିଯାଇଥିଲ ଯେ ଆଶ୍ରମ ପିଲାମାନେ ଧରାଧରି କରି ତମକୁ ଘରକୁ ଆଣିଥିଲେ, ସେଠାରୁ ପୁଣି ଅଚେତ ହେଇ ଡାକ୍ତରଖାନାରେ ପଡ଼ି ରହିଲ 5 ଦିନ। ସେଥିରେ ଟୁକାଟା
1: ତମେ କହିଦଉଛ ପାର୍ବତୀ, ମୁଁ କହିପାରୁନି, ହେଲେ ଆମ ଦିହିଙ୍କ ଅନୁଭବ ଗୋଟେ। ମୁଁ ତମକୁ ପାଇ ଗୋଟେ ଦମ୍ଭରେ ଘର ଛାଡ଼ିଥିଲି। ଏଇଠି ଏ ଘଞ୍ଚ ଜଙ୍ଗଲ ଭିତରେ ଆମେ ଆରମ୍ଭ କରିଥିଲେ ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବାର ଅଭିଯାନ, ନୁହଁ?
0: ମୁଁ ତ ରାଜି ଥିଲି ବୋହୁକୁ ଘରକୁ ଆଣିବାକୁ। ତମକୁ ଲୁଚେଇ ସେ ଓଡ଼ିଶା ଆସିଥିଲା ବେଳେ ବାରମ୍ବାର ମୁଁ ଭୁବନେଶ୍ୱର ଯାଇ ତା ସହିତ ଦେଖା ମଧ୍ୟ କରିଥିଲି। ବୁଝେଇ କହିଥିଲି ଆମ ଘରର ଚଳଣି କଥା, କିନ୍ତୁ ସେ କିଛି ଶୁଣିଲାନି। ଆମ ନିଜ ପୁଅ ତ ଆମର ହେଲାନି, ଆଉ ବୋହୁ
1: ସେ ପିଲା ଦିଟା ଏବେ କଣ କରୁଥିବେ କେଜାଣି। ଦି ଦିନ ହେଲାଣି କାହିଁକି ଆଖିରେ ନାଚି ଯାଉଛି ତା ମୁହଁଟା। ବାପା ହେଲା ପରେ ତାକୁ ଥରେ ହେଲେ ଦେଖିନି ପାର୍ବତୀ, ଥରେ ହେଲେ ଦେଖିନି। ତା ପିଲାଙ୍କୁ କଣ ସେ ମୋ କଥା କହୁଥିବ କି ଜାଣି।
0: ପିଲା ଦିଟା କେତେ ବଡ଼ ହେଇଯିବାଣି ନାହିଁ, ହଁ ସେଇ ବୟସର ହେବେଣି। ଯେତେବେଳେ ପନୁ ମୋତେ ପଚାରୁଥିଲା, ମା ଆମ ମାମୁଁ ଘର କୋଉଠି, ବାପାଙ୍କ ଘରୁ କାହିଁକି କେହି ଆମ ଘରକୁ ଆସନ୍ତିନି,
1: ସିଏ ବି ତା ପିଲାଙ୍କୁ ଠିକ ସେଇ ପ୍ରଶ୍ନ ପଚାରୁଥିବ, ଠିକ ସେଇ ପ୍ରଶ୍ନ ନା କଣ।
0: ମୁଁ କେମିତି ଜାଣିବି, ତମକୁ ସନ୍ତୁଷ୍ଟ କରିବାର ତପସ୍ୟା କରି କରି ମୁଁ ତ ବୁଢ଼ୀ ହେଇଗଲି। ନିଜର ଖୁସି, ନିଜର ଆନନ୍ଦ କିଛି ଅଲଗା ଅଛି ବୋଲି କେବେ ଭାବିନି। ବିନୁ ବି ତା ସୁଖରେ ଅଲଗା ହେଇଗଲା, ଆଉ ଏ ବିପିନ ଉପରେ କୋଉ ଭରସା।
1: ଆହୁରି ବିପିନ ଉପରେ ଭରସା ରଖିଛ ପାର୍ବତୀ, ସତରେ ତମେ ଭାରି ସରଳା।
0: କାହିଁକି ପୁରୁଷ ପିଲାର ଭାଗ୍ୟ ପରା ପତର ତଳେ, ପତର ଉଡ଼ିଯିବାକୁ ଯେତିକି ବେଳ, ଭାଗ୍ୟ ବଦଳିଯିବାକୁ ସେତିକି ବେଳ ଲୋଡ଼ା। ତମେ ଆଶା ହରାଅନି।
1: ସେସବୁ କଥା ଭାବି ଆଉ ସମୟ ନଷ୍ଟ କରନି। ଆରେ ସେ ପିଲା ଦିଟା ଆସିବେ ପରା, ତାଙ୍କ ଖବର ବୁଝିବାକୁ ହବ ତ।
0: କାହିଁକି ତାଙ୍କ ମା ପରା ସାଙ୍ଗରେ ଆସୁଛି।
1: ଆସୁ, ସେ ସବୁ ସ୍ୱପ୍ନ ଦେଖା ଛାଡ଼। ଆଶ୍ରମ ସ୍କୁଲର ହେଡ୍ମାଷ୍ଟରଙ୍କୁ ଖବର ଦିଅ, ସେ କାଲି ସକାଳୁ ଭୁବନେଶ୍ୱର ଯାଆନ୍ତୁ, 4:30 ଫ୍ଲାଇଟ୍ ଅଛି ପରା।
0: ଭଗବାନ କାହା ପାଇଁ କଣ ରଖିଥାନ୍ତି କିଏ ଜାଣେ। ମୋ ନାତି ନାତୁଣୀ ଆସିବେ, ଅଥଚ ସେମାନଙ୍କୁ ମୁଁ କେବେ ଦେଖିନି। ମୋ ବୋହୁ ଆସୁଛି ଯେ, ତାର ବୋହୁ ରୂପ ବି ମୁଁ ଦେଖିନି।
1: ବ୍ୟସ୍ତ ହୁଅନି ପାର୍ବତୀ, ଏଇ ହାତରେ କେତେ ପିଲା ଗଢ଼ି ସମାଜକୁ ଛାଡ଼ିଛ, ସେମାନେ ତମକୁ ଛୁରୁଛନ୍ତି। ନିଜ ନିଜର ଛୋଟ ବଡ଼ ଖୁସିରେ ତମକୁ ସେମାନେ ସାମିଲ କରୁଛନ୍ତି। ଆଜି ଯେ ଏତେ ବଡ଼ ଆଶ୍ରମ ସ୍କୁଲ ସହଜରେ ଚାଲୁଛି, ସେଥିରେ ଅଛି ତମରି ନିଷ୍ଠା। ଆରେ ଏସବୁ କଣ କମ୍ ପ୍ରାପ୍ତି, ଯାହା ନାହିଁ ସେଥିପାଇଁ ବ୍ୟସ୍ତ ହଉଛ, ଯାହା ଅଛି ସେଥିପାଇଁ କାହିଁ ଭଗବାନଙ୍କୁ ତ ଥରେ ଧନ୍ୟବାଦ ଦେଲନି।
0: ସତ କଥା ଯେ, ହେଲେ ମନ ବୁଝୁନି, ସାଉଁଟିଲା କାଣ୍ଡ କଣ ଯୁଦ୍ଧକୁ ପାଏ।
1: ଆରେ ମନେ ଅଛି ପାର୍ବତୀ, ମୁଁ ତମକୁ କେମିତି ଜୋର କରି ଇଂଲିଶ ପଢ଼ାଉଥିଲି।
0: ମୁଁ ବି ମିଶନ ଶବ୍ଦର ଅର୍ଥ ବୁଝି ନପାରି ତମଠୁ

0: ରାତି ଗାଳି ଖାଇଥିଲି। ସେଥିଲାଗି ରାତି ଅନିଦ୍ରା ରହି ଚାଇଲ୍ଡସ୍ ଇଜି ଫାଷ୍ଟ ଗ୍ରାମାର ଘୋଷିଥିଲି। ଇଂରେଜୀ ଶବ୍ଦମାନଙ୍କର ଅର୍ଥ ଲେଖିଲି, ପୁଣି ଦରଖାସ୍ତ ବି ଲେଖିଲି। ସବୁ ମନେ ଅଛି ମୋର।
1: ତମ ନିଷ୍ଠାର ଶତକଡ଼ା ପାଞ୍ଚ ଭାଗ ଯଦି ତମ ପୁଅ ବିପିନ୍ ଠାରେ ଥାଆନ୍ତା ପାର୍ବତୀ, ସିଏ କ'ଣ ଏମିତି ବୁଲୁଥାନ୍ତା? ନା କ'ଣ ନା, ସିଷ୍ଟମର ଦୋଷ। ଆରେ ଆମେ କ'ଣ ସିଷ୍ଟମ ବଦଳେଇ ଦେଇପାରିବା?
0: ଶୁଣୁଛ, ସିଏ କହୁଛି ତମେ ଚାହିଁଲେ ତାର ଚାକିରି ହେଇଯାଆନ୍ତା, ତମେ ଚାହୁଁନା କ'ଣ ସେ ଭଲରେ ରହୁ ବୋଲି।
1: ହଁ, ମୁଁ ତ ଦିନେ ସରକାରୀ ଚାକିରିକୁ ପଛ କରି ଦେଶ କାମ ପାଇଁ ଚାଲି ଆସିଥିଲି। ସିଏ ଯଦି ମୋଠୁ ଏ ଆଶା ରଖୁଛି, ତେବେ ସିଏ କେବଳ ନିରାଶ ହବ ପାର୍ବତୀ, ନିରାଶ ହବ।
0: ଛାଡ଼ ସେ କଥା, କାଲି ପାଇଁ କ'ଣ ସବୁ ଆୟୋଜନ କରିବ କୁହ ତ, ପିଲି ଆସିବେ ପରା।
1: ଯାହା ମନକୁ ଆସୁଛି ଠିକ ଭାବୁଛ, କର।
0: ତମେ ପଛ କଥା ସବୁ ଭୁଲି ଯାଅ, ଯାହା ଉପରେ ଆମର ଅଭିମାନ ସିଏ ତ ଏ ଦୁନିଆରେ ରହିଲାନି। ଆଉ ଅଭିମାନ କ'ଣ ଏ ବୟସରେ ଶୋଭା ପାଏ?
1: ହଁ, କେବେ ସିନା ବୁଢ଼ା ବାପର ଅଭିମାନକୁ ତାର ସମର୍ଥ ପିଲାମାନେ ବୁଝୁଥିଲେ, ଆଜି ତ କଥା ଅଲଗା ହେଇଯାଇଛି। ଅଲଗା
2: ଗୁଡ୍ ଡେ ଜେଜେ, ଆଇ ଆମ୍ ୟୋର୍ ଗ୍ରାଣ୍ଡସନ୍ ଆଲବର୍ଟ।
3: ଜେଜେ ମା, ମୁଁ ଆଲିସ୍।
0: ଆରେ ତମେ ଦିଟା ତ କ'ଣ ପୁରା ଓଡ଼ିଆ କହୁଛ? ମୁଁ ତ ଡରି ଯାଇଥିଲି ତମମାନଙ୍କ ସାଙ୍ଗରେ କେମିତି କଥାବାର୍ତ୍ତା କରିବି ବୋଲି।
3: ଆମ ଡାଡି କୁହନ୍ତି ଇଣ୍ଡିଆ ଇଜ୍ ଦ ବେଷ୍ଟ କଣ୍ଟ୍ରି, ଓଡ଼ିଆ ଇଜ୍ ଦ ମୋଷ୍ଟ ବ୍ୟୁଟିଫୁଲ୍ ଲାଙ୍ଗୁଏଜ୍। ମୁଁ ପୁରା ଓଡ଼ିଆ ବୁଝେ।
1: ଖୁବ୍ ଭଲ ମା, ଖୁବ୍ ଭଲ। ତୋ ବାପା ତତେ ଓଡ଼ିଆ ଶିଖେଇଛି। ଆଚ୍ଛା, ତମ ମା, ଆରେ ପାର୍ବତୀ, ଆରେ ବୋହୂଙ୍କୁ ଭିତରକୁ ଡାକିଲଣି ତ? ତମେ ତ ଏଇ ଦେହଙ୍କୁ ଦେଖି ପୁରା ଭଳ ହେଇଗଲଣି। ହଉ ହଉ, ହେଲା ମା, ଉଠ
4: ଉଠ ଉଠ। ମମି, ଆଇ ଆମ୍ ୟୋର୍ ଅନଫର୍ଚୁନେଟ୍ ଡଟର୍ ଇନ୍ ଲ।
1: ଆରେ ନାହିଁ, ତମେ ନୁହଁ, ଆମେ ଅନଫର୍ଚୁନେଟ୍। ତମେ ତ ଆସିଲଣି, ଏଥର ସବୁ ସମୟ ଏ ଘର ଏ ସ୍କୁଲ।
4: ନୋ ନୋ ଡାଡି, ନୋ ମମି, ପ୍ଲିଜ୍, ଆଇ ହାଭ୍ ନୋ ଇଣ୍ଟରେଷ୍ଟ।
1: କାହିଁକି?
0: ସିଏ କ'ଣ କହୁଛି ମୁଁ ତ କିଛି ବୁଝିପାରୁନି, ମତେ ଟିକେ ବୁଝେଇ ଦିଅ।
1: ତାର ଏଠି ରହିବାର ଆଗ୍ରହ ନାହିଁ ପାର୍ବତୀ। ଆଚ୍ଛା ମା, ତମେ ଆମ କଥା ବୁଝିପାରୁଛ ତ?
4: ଠିକ ଠିକ ବୁଝୁଛି ଡାଡି। ଆଫ୍ଟର୍ ଦ ଡେଥ୍ ଅଫ୍ ବନ୍ ବିହାରୀ ଆଇ ହାଭ୍ ଜଏନ୍ଡ ଇନ୍ ଏ ଚାରିଟେବଲ୍ ହସ୍ପିଟାଲ।
1: ପ୍ଲିଜ୍ ଥିଙ୍କ୍ ଅଫ୍ ୟୋର୍ ଚିଲ୍ଡ୍ରେନ୍ ନାନ୍ସି, ପ୍ଲିଜ୍ ଗିଭ୍ ଏ ସେକେଣ୍ଡ ଥଟ୍ ଆଟ୍ ଲିଷ୍ଟ।
4: ଆଇ ନୋ ୟୁ ଆର୍ ଦ ରାଇଟ୍ ପର୍ସନ୍ ଫର୍ ମାଇ ଚିଲ୍ଡ୍ରେନ୍। ଆଇ ୱାଣ୍ଟ୍ ଟୁ ଗୋ ବ୍ୟାକ୍ ସୁନ୍। ମୁଁ ଖାଲି ସକାଳେ ଚାଲିଯିବି, ଚାଲିଯିବି ମା।
0: ମା, ଏତେ ଦିନେ ଆସିଲୁ ଯେ ଆମେ ଟିକେ ତତେ ଆଖି ପୁରେଇ ଦେଖିପାରିଲୁନି।
4: ମୁଁ ଆପଣଙ୍କର ଫଟୋ ଦେଖିଛି, ବହୁତ ଷ୍ଟୋରୀ ଶୁଣିଛି ଏବାଉଟ୍ ୟୁ ମମି। ୟୁ ଆର୍ ଦ ଆଇଡଲ୍ ମଦର। ପ୍ଲିଜ୍ ପ୍ଲିଜ୍ ଟେକ୍ କେୟାର୍ ଅଫ୍ ୟୋର୍ ଗ୍ରାଣ୍ଡ ଚିଲ୍ଡ୍ରେନ୍।
1: ପାର୍ବତୀ, ମୁଁ ତମକୁ ଦିନେ ମିଶନର ମାନେ ପଚାରି ଗାଳି ଦେଇଥିଲି ନା, ମନେ ଅଛି ତ? ଆମ ନାନ୍ସି ସେଇ ମିଶନ ନେଇ ବଞ୍ଚିବାର ଶପଥ କରିଛି, ତା ବାଟରେ ଠିଆ ହୁଅନି, ତାକୁ ଯିବାକୁ ଦିଅ।
0: ତମେ ତମେ ସତରେ ଭାରି ନିଷ୍ଠୁର, ପିଲାଗୁଡ଼ାକ ଗୋଡ଼ ହାତ ବି ଧୋଇନାହାନ୍ତି, କି କୁଆଡ଼େ ଗଲେଣି, ବୋହୂଟା ଅଭିମାନରେ କ'ଣ କହିଦେଲା ବୋଲି ତମେ କହୁଛ ସେ ଯାଉ?
1: ଅଭିମାନ ନୁହେଁ ପାର୍ବତୀ, ଅଭିମାନ ନୁହେଁ, ଅବବୋଧ ମାନେ ରିଅଲାଇଜେସନ୍।

0: ଆରେ ଏ ପାର୍ବତୀ, ଆରେ କୁଆଡ଼େ ଗଲ କି? ଶୁଣ, ବିନୁ ଆମର ଚିଠି ଦେଇଛି, ତାର ପ୍ରପର୍ଟିରୁ ଭାଗ ଦରକାର।
1: ପ୍ରପର୍ଟି କି ପ୍ରପର୍ଟି ଅଛି ଆମର? କିଛି ବହିପତ୍ର ଆଉ ଖଣ୍ଡେ ଟ୍ରଙ୍କ ବାକ୍ସ, ଏଇଆ ତ?
0: ନା, ଏ ପ୍ରପର୍ଟି ତାର ଲୋଡ଼ା ନାହିଁ ରେ। ତାର ଲୋଡ଼ା ଲ୍ୟାଣ୍ଡେଡ ପ୍ରପର୍ଟି, ବିଲବାଡ଼ି।
1: ସିଏ କଣ ଜାଣିନି ଆମେ ସ୍କୁଲ ପିଛା ସବୁ ଟଙ୍କା ପଇସା ଖର୍ଚ୍ଚ କରିଦେଇଛେ? ଆମ ପାଖରେ ତ ଆଉ କିଛି ପୁଞ୍ଜି ନାହିଁ, ଆଉ ଜମି ବାଡ଼ି।
2: ବାପା, ସତରେ କଣ ତମ ପାଖରେ କିଛି ପଇସା ନାହିଁ?
0: ଆରେ ତୁ କଣ କୋଉଠୁ ଆସିଲା ଭଳିଆ କଥାବାର୍ତ୍ତା କରୁଛୁ? ଯଦି ଟିକି ଆରାମରେ ଚଳିବୁ ତେବେ ମାସ ଶେଷକୁ ପର ପାଖରେ ହାତ ପତେଇବାକୁ ପଡିବ ପରା।
2: ଆରାମ କହିଲେ ତମେ କଣ ବୁଝ ବାପା?

0: କଲୁ ବିପିନ, ବାପାଙ୍କୁ ସବୁବେଳେ ଏମିତି କାହିଁ କହୁଛୁ ଯେ?
1: ନାଇଁ ଯେ, ଆରାମ କହିଲେ ବାପା ତମେ କଣ ବୁଝ?
2: ଆରେ ଆରାମ କହିଲେ ଏଇ ତିନି ଚାରିଟାରୁ ଅଧିକ ଲୁଗାପଟା ଭାତ ଡାଲି ତରକାରୀଠୁ ଅଧିକା ଟିକି ଭଜା ଖଟା ମାଛ ଏ ଆଉ କଣ?
1: ଆରାମର ଗୋଟେ ଭଲ ସଂଜ୍ଞା ତମେ ଦେଲ ବାପା, ମୁଁ ତମ କଥା ବହୁତ ଦିନ ମନେ ରଖିବି ଆଉ ମୁଁ ସାଙ୍ଗମାନଙ୍କୁ ବି କହିବି।
0: ବିପିନ ତୁ କଣ ପାଗଳ ହେଇଗଲୁଣି? ଏଇ ସାଙ୍ଗମାନଙ୍କ ସାଙ୍ଗରେ ପଡି ତୋର ବୁଦ୍ଧି ବୃତ୍ତି ସବୁ ଲୋପ ପାଇଗଲାଣି ଦେଖୁଛି।
1: ମୁଁ କିଛି ଭୁଲ କଥା କହୁନି ବୋଉ, ସତ କହିବି। ତୁ କଣ କେବେ ଭାବିନୁ ଆଉ ଟିକେ ଆରାମରେ ରୁହନ୍ତୁ, ପାଞ୍ଚ ଘଣ୍ଟା ଶାଢୀ ପିନ୍ଧନ୍ତୁ, ଟିକେ କୁଆଡେ ବୁଲି ଯାଆନ୍ତୁ?
0: ମୋର ଆଉ କଣ ବଳ ବୟସ ମାଡି ଆସୁଛି ଯେ ଏସବୁ କଥା ମୁଁ ଭାବିବି? ମୁଁ ତ ଆଜି ଯାଏ ପରିସ୍ଥିତି ସହିତ ଲଢେଇ କରି କରି ଏତେ କ୍ଳାନ୍ତ ଯେ ତାପରେ ପୁଣି ବନୁର ପିଲାଏ ଆସି ଆହୁରି ମତେ ବାନ୍ଧିଦେଲେଣି। ଆଉ ଆରାମ କଣ?
1: ତୁ ମୋ ପ୍ରଶ୍ନର ଉତ୍ତର ନ ଦେଇ ଖାଲି ଇଆଡୁ ସିଆଡୁ କଥା କହୁଛୁ ବୋଉ, ସତ କହିଲୁ? ତୁ କଣ ତୋ ଜୀବନ ନେଇ ସନ୍ତୁଷ୍ଟ?
2: ଆରେ ଦୁନିଆରେ କିଏ ନିଜ ଜୀବନ ନେଇ ସନ୍ତୁଷ୍ଟ କହିଲ?
1: ତମେ କାଇଁ ମଜାରେ କଥା କହୁଛ ବାପା କହିଲ? ବୋଉକୁ ବିବାହ କରି ତାକୁ ସାମାଜିକ ମର୍ଯ୍ୟାଦା ଦେଇଛ ବୋଲି ତାକୁ ସାରା ଜୀବନ ତମେ ଦାୟିତ୍ୱ ହିଁ ଦେଇଛ, ତାକୁ ଗୋଟେ ମେସିନ୍ ପରି ଖଟେଇଛ, ସମାଜ ସେବା ନାଁରେ ତାଠୁ ଖାଲି କାମ ନେଇଛ କାମ।
0: ମୁଁ ତ କହୁଛି ମୁଁ ଖୁସି ହେଲା ତ, ତୁ ବୁଝିପାରୁନି ବିପିନ, ବଞ୍ଚିବାର ଲକ୍ଷ୍ୟ ଥରେ ସ୍ଥିର ହେଇଗଲା ପରେ ସବୁ ଧାଇଁବା ସହଜ ହେଇଯାଏ।
1: ବାପାଙ୍କ ଇଗୋକୁ ଢାଙ୍କି ଧରି ତୁ ବଞ୍ଚିଥା ବୋଉ, ସଚ୍ଚୋଟ ହେବାର ସାଧନ କରୁ କରୁ ଏମିତି ଶୂନ୍ୟ ହେଇଯା।
2: ଆରେ ଆରେ ବାପା, ତୁ ଏଇଠୁ ଗଲୁ, ଯା ଯା, ମୋର ଟିକେ ଶାନ୍ତି ଦରକାର, ତୋ ପାଇଁ ନହେଲେ ବି ମୋ ଅନୁଷ୍ଠାନ ପାଇଁ, ତୋ ବୋଉ ପାଇଁ, ଯା ଯା।
0: ବିପିନ ତୁ ଏଠୁ ଗଲୁ ବାପା?
1: ହଁ ହଁ, ମୁଁ ଯାଉଛି ବାପା, ମୁଁ ଜାଣିଥିଲି ମୋ କଥା ତମେ ସହିପାରିବନି, ସାରା ଜୀବନ ତମେ ଖାଲି କହିବା ଜାଣିଛ ହେଲେ ସହିବା ଜାଣିନ।
0: ପିଲାଟା କଣ କହିଗଲା ଦେଖିଲା ତ, ଆଜିକାଲିକା ପିଲା କେତେ ତଡେଇ କରି ସେ ସଂସାରକୁ ଦେଖୁଛି।
2: କଣ କହିଲା? ଆରେ ଏତେ ରିଆକ୍ସନାରୀ ହେଲେ ଚଳିବ କେମିତି?
0: ସତ କହିଲ, ତମେ କଣ କେବେ ଭାବିନ ଆମେ ସମାଜର ମୁଖ୍ୟ ସ୍ରୋତରୁ ଛିଟିକି ପଡିଛେ ବୋଲି?

0: ଆରେ ଆଜି କଣ ଖାଲି ଗପ ଶୁଣୁଥିବ? ପଢାପଢି କିଛି ନାହିଁ କିରେ?
1: ଡାଡି କହୁଥିଲେ ତମେ କୁଆଡେ ତାଙ୍କୁ ଖାଲି ଷ୍ଟୋରି ଶୁଣାଇ ପାଠ ପଢଉଥିଲ। କୁହ ଜେଜେମା, ଏଥର କୁହ, ତମେ କେବେ ଜେଜେଙ୍କ ସାଙ୍ଗରେ କଳି କରିନ?
0: କାହିଁକି, ତୋ ମମି କଣ ତୋ ଡାଡିଙ୍କ ସାଙ୍ଗରେ କଳି କରୁଥିଲା?
2: ନୋ, ନେଭର। ଯଦି ଡାଡି ବିରକ୍ତ ହେଉଥିଲେ ସେ ଖାଲି କାନ୍ଦୁଥିଲା।
0: ଆହା, କେଡ଼େ ଦୁଃଖିନୀ ଝିଅଟା, ଦି କୂଳ ହରି ସ୍ୱାମୀ ପରିବାର ପାଇଥିଲା ଯେ ସେତକ ବି ଠାକୁରେ ସହିଲେନି।
1: ସେ କଥା ଛାଡ଼ ଜେଜେମା, ଯେତେବେଳେ ମମିଙ୍କ କଥା ପଡିବ ତମେ ଖାଲି କାନ୍ଦିବ। ଥାଉ, ଆଚ୍ଛା କହିଲ, ତମେ ଗାନ୍ଧୀଙ୍କୁ ଦେଖିଛ?

0: କେଳି ଦୁଃଖିନୀ ଝିଅଟା ଦି କୂଳ ହରି ସ୍ୱାମୀ ପରିବାର ପାଇଥିଲା ଯେ ସେତକ ବି ଠାକୁରେ ସହିଲେନି।
1: ସେ କଥା ଛାଡ଼ ଜେମା, ଯେତେବେଳେ ମମିଙ୍କ କଥା ପଡିବ ତମେ ଖାଲି କାନ୍ଦିବ। ଥାଉ, ଆଚ୍ଛା କହିଲ, ତମେ ଗାନ୍ଧୀଙ୍କୁ ଦେଖିଛ?
0: ମୁଁ ଦେଖିନି, ତୋ ଜେଜେ କିନ୍ତୁ ଦେଖିଛନ୍ତି ତାଙ୍କ ପିଲାବେଳେ। ଆରେ ମୁଁ ତ ମଫସଲି ଝିଅ, କଟକ ଆସି ଗାନ୍ଧୀଙ୍କି ଦେଖିବା ମୋ ପକ୍ଷରେ କଣ ସମ୍ଭବ ଥିଲା?
2: ଆଚ୍ଛା ଜେଜେମା, ଗାନ୍ଧୀଙ୍କୁ ତ ତମେ ଠାକୁର ପରି ମାନୁଛ, ତେବେ କହିଲ ଗାନ୍ଧୀଙ୍କୁ ଯିଏ ମାନିବ ସେ କଣ ପୁଅରେ ହିଁ ରହିଯିବ?
0: ତୁ ସେଗୁଡାକ ବୁଝିପାରିବୁନି ମୋଟେ। ଗାନ୍ଧୀଙ୍କ କଥା ସେତେବେଳେ ଥିଲା ଠାକୁରଙ୍କ ତୁଣ୍ଡରୁ ବାହାରୁଥିବା କଥା ପରି ଗୁରୁତ୍ୱପୂର୍ଣ୍ଣ। କେତେ ଲୋକ ଜମି ବାଡ଼ି, କେତେ ସ୍ତ୍ରୀ ଲୋକ ନିଜ ନିଜ ସୁନା ଗହଣା ଗାନ୍ଧୀଙ୍କ ପାଦ ତଳେ ଅଜାଡ଼ି ଦଉଥିଲେ।
2: ଆଉ କେବେ ବି ସେମାନେ ଗହଣା ପିନ୍ଧୁନଥିଲେ?
0: ନା, ଖାଲି ସେତିକି ନୁହେଁ, ଭଲ ଭଲ ଦାମି ପାଟ ଶାଢ଼ୀ ସବୁ ସ୍ତ୍ରୀ ଲୋକମାନେ ଜଳେଇ ଦଉଥିଲେ।
1: ସେମାନେ ତେବେ କଣ ପିନ୍ଧୁଥିଲେ ଜେଜେମା? ଯାହାର ଶାଢ଼ୀ ପିନ୍ଧିବାକୁ ମନ ଥିବ ସେମାନେ ତ କାନ୍ଦୁଥିବେ।
2: ତୁମେ ନିଶ୍ଚୟ ନୂଆ ଡ୍ରେସ୍ ତାଙ୍କୁ ପିନ୍ଧିବାକୁ ଦେଇଥିବ।
3: ବୁଦ୍ଧିଆ ପିଲାଟା ତ କହିଲା ଡ୍ରେସ୍ ଦେଇଥିବି ପିନ୍ଧିବାକୁ। ଦୁଇଟା ହ୍ୟାଣ୍ଡ ଓଭନ ମାନେ ତନ୍ତ ବୁଣା ଶାଢ଼ୀ ଯାହା ଦେଇଥିଲି,
0: ଆଉ ତାକୁ ମୁଁ ଧୋଇ ଶୁଖେଇ ପିନ୍ଧୁଥିଲି। ବର୍ଷା ଦିନେ ତ ମୋଟେ ଶୁଖୁନଥିଲା ସେ ଶାଢ଼ୀ।
2: ଆଉ ଦିଟା ଶାଢ଼ୀ ଦେଲେନି ବୋଲି ତୁମେ କାନ୍ଦିଥିବ ନା? ବର୍ଷା ଦିନେ ଓଦା ଶାଢ଼ୀରେ ତୁମକୁ ତ ଶୀତ କରୁଥିବ।
0: ତୋ ଜେଜେ କେଉଁ ଦେଖୁଥିଲେ ମୋ କାନ୍ଦ? ସିଏ ତ ତାଙ୍କ ସ୍ୱାଧୀନତା ଆନ୍ଦୋଳନ ନେଇ ଏତେ ବ୍ୟସ୍ତ ଥିଲେ ଯେ ତୋ ଡାଡିର ଜନ୍ମ ପରେ ସେ 4 ମାସ ଧରି ଘରକୁ ଆସିନଥିଲେ କି ପୁଅକୁ ଦେଖିନଥିଲେ। ମୁଁ ବି ଧୀରେ ଧୀରେ ବୁଢ଼ି ହେବାକୁ ଲାଗିଲି। ଜାଣିଗଲି ତୋ ଜେଜେ ପରିବାର ବନ୍ଧନ ଭିତରେ ବାନ୍ଧି ରହିବା ମଣିଷ ନୁହନ୍ତି। ଠାକୁର ବି ମୋତେ 3ଟି ଛୁଆ ଦେଇଥିଲେ, ତାଙ୍କ ଜଞ୍ଜାଳରେ ମୁଁ ନିଜକୁ ଭୁଲିଗଲି। ସେମାନଙ୍କ ପାଠପଢ଼ା, ଚିକିତ୍ସା, ହସଖୁସି, ମାଡ଼ଗୋଳ ଭିତରେ ସମୟ ଯେ କୁଆଡ଼େ ଗଡ଼ିଗଲା।
3: ସମୟ ଗଡ଼ିଗଲା, ମୁଁ ଦିନେ ନିଜକୁ ଆବିଷ୍କାର କଲି ଏଇ ଆବାସିକ ସ୍କୁଲରେ। ମୋତେ ଅନେଇ ରହିଥିଲେ ଶୁଖିଲା ମୋର କେତେଟି ଛୁଆ।
1: ଆଉ ତମ ପିଲାମାନେ?
3: ତୋ ବାପା ଭଲ ପଢ଼ୁଥିଲା ବୋଲି ହାୟର ଏଜୁକେସନ ପାଇଁ ବିଦେଶ ଗଲା ଯେ ସେଇଠି ବସା ବାନ୍ଧି ରହିଗଲା। ଆଉ ଦାଦା ବି ଖୁବ୍ ଭଲ ପଢ଼ୁଥିଲା ରେ, ଖୁବ୍ ଭଲ ପଢ଼ୁଥିଲା। ତାକୁ କିନ୍ତୁ ଆମ ଘରର ଚଳଣି ଭଲ ଲାଗିଲାନି। ଚାକିରି ପାଇବା ଦିନଠୁ ସେ ଏଠିକି ଆଉ ଜମା ଆସିନି। ଆଉ ବିପିନ ଦାଦାକୁ ତ ଦେଖୁଛ। ଆଉ
2: ବଡ଼ ଦାଦାଙ୍କ ଫ୍ୟାମିଲି?
0: ସେମାନେ ଖୁବ୍ ଭଲ ମା, କିନ୍ତୁ ତୋ ବଡ଼ ଦାଦା ଚାହେନି ଏଠି ତା ପିଲାମାନେ ସାଧାରଣ ପିଲାଙ୍କ ସାଙ୍ଗେ ମିଶନ୍ତୁ। ସେମାନଙ୍କୁ ଆମଠୁ, ଏ ଆଶ୍ରମ ସ୍କୁଲଠୁ ଅଲଗା ରଖିବାକୁ ତୋ ଦାଦାର ବହୁତ ଇଚ୍ଛା।
1: ଆମେ ସେମାନଙ୍କୁ ଦେଖିବାକୁ ଯାଆନ୍ତୁନି, ଖୁବ୍ ମଜା ହୁଅନ୍ତା।
3: ତମକୁ ନେଇଯିବି କେବେ ହେଲେ, ବେଶୀ ବାଟ ନୁହେଁ ରେ। ହେଲେ ଏଇ ବସ୍ରୁ ଟ୍ରେନ, ସେଇଠୁ ଅଟୋ, ନହେଲେ ପାଦରେ ଚାଲି ଚାଲି 5 ମାଇଲ ବାଟ। ତମ ବାପା ଯଦି ବଞ୍ଚିଥାନ୍ତା ତମେ ବି କାହିଁକି ଆମ ମୁହଁ ଦେଖିଥାନ୍ତ?
1: ନାଇଁ ଜେଜେ, ଡାଡି ତମମାନଙ୍କ କଥା ଏତେ କହନ୍ତି ଯେ ୟୁ କ୍ୟାଣ୍ଟ ଇମାଜିନ୍।
0: ଆଉ ଏବେ କଣ ଦେଖିଲ, ମନକୁ ପାଇଲା ତ?
1: ପାଇଲା ଯେ, ମୁଁ ଭାବୁଛି ଗୋଟାଏ କଥା କହିଲେ ତମେ ରାଗିବନି ତ?
0: ନାଇଁ ଆମେ ରାଗିବୁନି, କଣ କହୁଛୁ କହ।
1: ଆଚ୍ଛା ମା, ଯଦି ଜଣେ ଅନିଷ୍ଟ ହେବ ସେ କଣ ଆରାମରେ ରହିପାରିବନି?
3: ପୁଣି ଆରାମ କଥା ଆସିଲା ପାର୍ବତୀ, ତମେ ଶୁଣୁଛ? ସେଦିନ ପୁଅ ପଚାରୁଥିଲା ଆରାମ କଥା, ଆଜି ନାତି ବି ପଚାରୁଛି। କହ କହ ପାର୍ବତୀ, ତା କଥା ଜବାବ ଦିଅ। ତମେ କହ, ମୁଁ କଣ କିଛି ଭୁଲ କରିଛି?
0: ତମେ ଏମିତି ବିବ୍ରତ ହେଲେ ଚଳିବ? ସିଏ ତା ଜେଜେ ଜେଜେମାଙ୍କର ଯେଉଁ ରୂପ କଳ୍ପନା କରିଥିବ ବାପଠୁ ଶୁଣି ଶୁଣି ଆମେ ଦି ଜଣ ସେଠି ଫିଟ୍ କଲେନି। ମଇଳା ଦିଶିଲା ଆମମାନଙ୍କ ରୂପ। ସେମାନେ ଭାବିଲେ ସବୁ ଅନେଷ୍ଟ ମଣିଷ ଗରିବ ହେଇଥିବେ ଆମରି ପରି।
3: ଜୀବନରେ ଅନେକ ସୁଯୋଗ ଥିଲା, ଦୁର୍ନୀତି ଭଳି ଶବ୍ଦ ବା କୋଉଠି ଥିଲା ସେତେବେଳେ? କିଳାପୋତେଇ, କଳା ବଜାରୀ, ଶବ୍ଦ ତ ନୂଆ ନୂଆ ଲାଗୁଥିଲା। ବୋଉ କହୁଥିଲା କାହା ଦ୍ୱାରେ କିଳା ନେଇ ପୋତିଲେ ତାକୁ କିଳାପୋତେଇ କହନ୍ତି।

0: ସତେ ତ ଆମ ଅମଳର ଲୋକ ଗୁଡାକ ଭାରି ଭଲ ଥିଲେ, ଏବେ ତ ପାନଖିଆ କି ମିଠେଇଖିଆ ନଦେଲେ ହାତ ଗୋଡ ସବୁ ବନ୍ଦ।
1: ପାନଖିଆ ପାନଖିଆ ମିଠେଇଖିଆ ମାନେ କଣ ଜେଜେମା?
0: ଏଇ ବ୍ରାଇବ କରପସନ, ମୁଁ ଠିକ କହିଲି ତ? କିଛି ଟିକେ କାମ କରିଦେବା ପାଇଁ ଲୁଚା ଚୋରାରେ ଟଙ୍କା ନେବା, ଆଉ ସେଇ ଟଙ୍କାରେ ନିଜ ପରିବାର ପାଇଁ ସକଳ ପ୍ରକାର ଅୟସ ଜିନିଷ କିଣିବା ହଉଛି,
1: ତାହେଲେ ତ କରପସନ କରିବା ଭଲ। ସେଥିରେ ଅସୁବିଧା ରହିଲା କୋଉଠି?
0: ଚୁପ କର, କରପସନ କଥା ତୁ କଣ ବୁଝିବାକୁ କହିଲୁ? ଗୋଟେ ଲଗେଇଛି ସେତିକି ବେଳୁ ଦୁର୍ନୀତି ଦୁର୍ନୀତି ଦୁର୍ନୀତି।
1: ତମେ ପରା ରାଗିବନି ବୋଲି ୱାର୍ଡ ଦେଇଥିଲ ଜେଜେମା, ପୁଣି କଣ ରାଗି ଯାଉଛ?
2: ତୁ ଆଗ ପାଟି ବନ୍ଦ କଲୁ ଆଲବର୍ଟ, ଜେଜେ ଜେଜେମା ତୋ କଥା ମାନିବେ ନା ତୁ ତାଙ୍କ କଥା ମାନିବୁ? ମମି କଣ କହିଥିଲେ ମନେ ଅଛି ତ?
3: ତମେ ସବୁ କଥାରେ ମୁଣ୍ଡ ଖେଳାଓନି। 80 ବର୍ଷ ଆସି ହେଲା ମତେ, ମୋର ଆଉ ତମଠୁ ବୁଦ୍ଧି ନେଇ ଚଳିବାର ନାହିଁ, ମୁଁ ଯାଉଛି।
0: ଜେଜେ ତମର ଓଲ୍ଡ ମ୍ୟାନ୍ ତ, ଟିକେ ଟିକେ କଥାରେ ଚିଡି ଯାଉଛନ୍ତି।
1: ଜେଜେମା ତମେ ତମେ କେମିତି ଚଳୁଥିଲ ଜେଜେଙ୍କ ପାଖରେ, ପଳେଇ ଗଲନି?
0: ଆରେ ଯିବାବେଳ ହେଲାଣି ଯେ, ତମମାନଙ୍କ ମାୟାରେ ବାନ୍ଧି ହିଁ ଯାଇପାରୁନି ପରା, ଆଉ ଆଗରୁ କୁଆଡେ ଯାଇଥାନ୍ତି।
1: ମୁଁ ତମ କଥା କିଛି ବୁଝିପାରୁନି।
0: ଆରେ ବାପା, ସାରା ଜୀବନ ଖଟିଛି, ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ ବସିଥିଲି ଯେ, ଭଗବାନ ତମ ଦାୟିତ୍ୱ ବି ଦେଲେ।
1: ଆମେ ଆଉ ତମକୁ ବ୍ୟସ୍ତ କରିବୁନି ଜେଜେମା, ରାଗନି।
0: ଆରେ ଆରେ ରାଗିବି ଖାଅ ପରେ, ଅଭିମାନରେ ତ ତୋ ବାପ ଦୂରେଇ ଗଲା, ଆଜି ତା ପିଲାଙ୍କ କଥା ମୁଁ ନ ବୁଝିଲେ ଆଉ କିଏ ବୁଝିବ ରେ?
1: ଜେଜେମା ତମେ ଜେଜେବାପାଙ୍କୁ ବୁଝେଇଦବ, ଆମର କିଛି ଦରକାର ନାହିଁ, ଖାଲି ତାଙ୍କ ପାଖରେ ବସି ଗପ ଶୁଣିବୁ, ତାଙ୍କ ସହିତ ପ୍ରାର୍ଥନା କରିବୁ।

0: କରି ଶିଖିଛ ଏ ସଂସାରରେ ତମ ଛଡା ଆଉ କିଏ ଲାଜ ବିଷୟରେ ଜାଣିଛନ୍ତି କି?
1: କାହିଁକି ଏମିତି ଓଲଟା ସିଧା କଥା ଗୁଡା କହୁଛୁ କି?
0: ନାଇଁ, ମୋ କଥା ଗୁଡାକ ତ ସବୁବେଳେ ତମକୁ ଗନ୍ଧ ଛାଡ଼େ। ତମେ କେବେ ସେ ଛୁଆ ଦିଟାଙ୍କ କଥା ଭାବିଛ? ଖାଲି ପ୍ରାର୍ଥନା ଶିଖେଇ ତମେ ତାଙ୍କ ମଣିଷ କରିଦବ ବୋଲି ଭାବୁନି ବାପା। ସେମାନେ ଲାଇଭ ଦେଖିଛନ୍ତି ଲାଇଭ। ଆଉ ଯଦି ନ ପାରୁଥିବ ତାଙ୍କ ମାଙ୍କୁ ଖବର ଦିଅ, ତାଙ୍କୁ ବଞ୍ଚିବାର ରାସ୍ତା ଦେଖାଅ। ଏମିତି ମାଡି ମକଚି ନିଜ ରାସ୍ତାରେ ପକାଉନି।
1: ସେ ଆଲବର୍ଟଟା କିଛି କହିଛି?
0: ନାଇଁ କହିନି କହିନି, ସେ ପର୍ଯ୍ୟନ୍ତ କଥା କହିବା ଶିଖିନି। ଆଉ ଯେତେବେଳେ ସେ ମୋ ବୟସର ହବ ନା, ସେ ଖାଲି ତମକୁ ନୁହଁ ସମସ୍ତଙ୍କୁ ପ୍ରଶ୍ନ କରିବ, କୋଉ ଦୋଷ ଲାଗି ଆମକୁ ଦଣ୍ଡ ମିଳିଲା, ଆଉ କୋଉଥିପାଇଁ ଆମେ ଆଶ୍ରମ ସ୍କୁଲରେ ସୀମିତ ରହିଗଲୁ।
1: ମୁଁ ତା ହବାକୁ ଦେବିନି।
0: ତମେ କିଛି କରିପାରିବନି, ବଡନ୍ତା ନଈକି ଦିଅଙ୍କ ରାଣ ପକେଇ ସମ୍ଭାଳି ହୁଏନି ବାପା।
1: ତୁ କଣ କହୁଛୁ? ମୋର ତ୍ୟାଗ ତପସ୍ୟା ସବୁ ଅକାରଣ ହେଇଯିବ।
0: ନାଇଁ ନାଇଁ ନାଇଁ ବାପା, ତମ ତ୍ୟାଗ ପାଇଁ ତମେ ବାହା ପାଉଛ ପାଇବ, କିନ୍ତୁ ଆଲବର୍ଟ ଆଲିସ୍ କଣ ପାଇବେ?
1: ତୁ କଣ କହିବାକୁ ଚାହୁଁ?
0: ତମେ ତ ମହାପୁରୁଷ ପାଲଟିଗଲ ବାପା, ତମ ଛାଇ ତଳେ ବଢି ବି ପାରିଲେନି, ଆଉ ଚାକିରି ଆର୍ଥିକ ସ୍ଥିତି ଏସବୁ ବାଜେ କଥା।
1: ଦିନେ ତୋର ପ୍ରାପ୍ତି ପାଇଁ ଠାକୁରଙ୍କୁ କେବେ ଧନ୍ୟବାଦ ଦେଇଛୁ?
0: ନାଇଁ ବାପା, ଠାକୁରଙ୍କୁ ମୁଁ ଚିହ୍ନିନି, ତମକୁ ମୋର ଠାକୁର ବୋଲି ଭାବୁଥିଲି, ତମ କହିବା କଥା ମାନୁଥିଲି ବେଦର ଗାର ପରି, ହେଲେ ଦେଖିଲି ସେଗୁଡାକ ନିଚ୍ଛକ ବାହାଦୁରୀ। ସଚ୍ଚୋଟ ରହିବା ଯଦି ଦରିଦ୍ର ହେବାର ଭିନ୍ନ ନାମ, ତେବେ କି ଦରକାର ସେ ସାଧୁତାର, କି ଦରକାର ସେ ତ୍ୟାଗର?
1: ମୁଁ ଯଦି ଜାଣିଥାନ୍ତି ମୋ ପୁଅ ମୋତେ ଏମିତି ପ୍ରଶ୍ନ କରିବ ତାହେଲେ
0: ବାପା ହେଇ ନଥାନ୍ତ। ଇଏ ତ ଠିକ ଅଛି ବାପା, ତମେ ଆମ କଥା ନ ଭାବିଲେ ନାହିଁ, କେବେ ଥରେ ବୋଉ କଥା ଭାବିଛ? ଭାବିଛ କେମିତି ସେ ଜୀବନ ସାରା ତମକୁ ଚାହିଁ ଚାହିଁ ଅପତରାରେ ଦିନ କାଟିଛି?
1: ତୁ କଣ ମୋଠୁ ତୋ ବୋଉକୁ ବେଶୀ ଜାଣୁ?
0: ବାପା ସତ କୁହ, ମୋର ଯଦି ଭଉଣୀଟିଏ ଥାନ୍ତା ତମେ କେମିତି ତା ବାହାଘର କରିଥାନ୍ତ? ଆରେ ବୋଉ ପାଇଁ ସିନା ତମେ ମହାପୁରୁଷ ପାଲଟିଗଲ, ହେଲେ ଆଜିର ଯୁଗରେ ତମ ପରି ମହାପୁରୁଷ ନାହାନ୍ତି ବାପା, ଯିଏ ମୋ ଭଉଣୀର ହାତ ଧରି ନବ। ତମେ କଣ କରିଥାନ୍ତ? ଅପେକ୍ଷା କରିଥାନ୍ତ ଯେ ସେ କାହା ସାଙ୍ଗରେ ଘର ଛାଡି ଚାଲିଯାଉ ବୋଲି?
1: ତୁ ଚୁପ୍ କର, ଚୁପ୍ କର, ତୁ ଚୁପ୍ କର ବିପିନ, ଚୁପ୍ କର, ଚୁପ୍ କର।

0: ତମ ପୁଅ ଆସୁଛନ୍ତି, ଅଥଚ ତମେ ତ ଖୁସି ହେଲଣି ଜେଜେମା।
1: କାହିଁକି, ତୋ ବାପା ବି ତ ମୋ ପୁଅ, ସିଏ ତ ଦିନେ ଆସିଲାନି ଆଉ ଆଉ କେବେ ବି ଆସିବନି ଏ ଜନ୍ମରେ। କାହିଁ, ମୁଁ କାନ୍ଦିଲିନି ତ, ସବୁ ସହିଗଲି, ଯେମିତି ଯେମିତି କୋଉଠି କିଛି ହେଇନି। ତମେ ତମେ ତ କେହି ପଚାରିଲନି ଜେଜେମା, ତମେ ତମେ କାନ୍ଦିଲନି କାହିଁକି।
2: ବଡ ଦାଦା ଆସିଲେ ଭାରି ମଜା ହବ, ଆମେ ବୁଲିଯିବୁ, ତୁମେ କିଛି ବି ମଜା କରୁନ।
3: ଆରେ ମା ଆଲିସ, ତୁ କହିଲୁ କି ମଜା ତୋ ଦରକାର,
2: ତୁମେ ଶୋଇନ ଜେଜେ?
3: ନାହିଁ,
2: ମୁଁ ଏମିତି ମଜାରେ କହିଦେଲି ନା, ପ୍ଲିଜ ତୁମେ ମାଇଣ୍ଡ କରନି।
3: ନାହିଁ ରେ, ତୁ ଗୋଟେ କି କଥା କହିବୁ ଯେ ମୁଁ ପୁଣି ମାଇଣ୍ଡ କରିବି। ଆଚ୍ଛା କହିଲୁ, ସେମାନେ ଯଦି ଆସି ମତେ ଆଉ ତୋ ଜେଜେମାକୁ ଏଇଠୁ ନେଇଯିବାକୁ ଜିଦ କରିବେ, ତମେ କଣ ଆମକୁ ଛାଡ଼ିଦବ?
2: ଭାରି ଚାଲାକ ତ ତୁମେ, କଣ କମୁଡ଼ି ଟିକେ ନାଇଁ, ଆମେ ତମକୁ କାହାକୁ ଦବୁନି।
3: ତୁ ଜମା ଜାଣିନୁ ରେ ମା, ଜମା ଜାଣିନୁ, ସେଗୁଡାକ ଆସୁଛନ୍ତି ତାଙ୍କ ସେୟାର ନବାକୁ, ପ୍ରପର୍ଟିରୁ ସେୟାର। ମୋ କି ପ୍ରପର୍ଟି ଅଛି? ଯାହା ଅଛି ତାହା ହେଉଛି ଜୀବନ ବ୍ୟାପୀ ତ୍ୟାଗର ଫଳ ଏଇ ସ୍କୁଲଟା, ତାକୁ ସେମାନେ କଣ ପାଇଁ ନେବେ? ଆଉ ଆମେ ଦି ଜଣ ବୁଢା ବୁଢ଼ୀ କଣ ଅଛି ଆମର?
1: ତମେ ଭାବୁଛ କି ତାଙ୍କ ଛୁଆ ସମ୍ଭାଳିବାକୁ ମୋ ଦେହରେ ଆଉ ଦମ୍ଭ ଅଛି? ନାଇଁ ରେ ବାପା, ମୁଁ ଆଉ ଏ ବୟସରେ ଆୟା କାମ ପାରିବିନି। ଆଉ ତମେ ଯଦି ତାଙ୍କ ପିଲାଙ୍କୁ ପାଠ ପଢ଼େଇବ ନା, ସେମାନେ ପୁରା ମୂର୍ଖ ହେଇଯିବେ, ରଷ୍ଟିକ ହେଇଯିବେ, ଆମେ ତାଙ୍କର କୌଣସି କାମରେ ଆସିବାନି, ଏକଥା ମନେ ରଖିଥା।
2: ଠିକ କଥା, ଆମ ଜେଜେମା ଆମକୁ ଛାଡ଼ି କୁଆଡ଼େ ଯିବେନି।
3: ତମେ ଦି ଜଣ କୁଆଡ଼ୁ ଆସିଲ ରେ, ପୁଣି ଥରେ ଆମକୁ ସଂସାରୀ କରିଦେଲ, ଆମକୁ।

0: ଟିକେ ବିପିନ ଭଲ ହେଲା ବାପା ତୁ ଆସିଯାଇଛୁ ବସିରୁ ଟିକେ ଆମେ କଥାବାର୍ତ୍ତା ହବା
1: କଥାବାର୍ତ୍ତା ହବା ଆଚ୍ଛା ଏମିତିଆ ଗୋଟେ କୋଉ କମନ୍ ସବଜେକ୍ଟ ଅଛି ଯୋଉଟାକି ଆମେ ଦି ଜଣ ବସି କଥାବାର୍ତ୍ତା ହେଇପାରିବା
0: ଆରେ ବିନୁ ଟେଲିଗ୍ରାମ କରିଛି ଆସିବ ବୋଲି ପ୍ରପର୍ଟି ଭାଗ କରିବ ବୋଲି ଚିଠି ଦେଇଥିଲା ଆଗରୁ
1: ସେ କଥା ମୁଁ ଜାଣିଛି ଆଉ ସେ ପୁଅ ବାପ ସମ୍ପତ୍ତିରେ ତାର ତ ସେୟାର ରହିବାଟା ଆଇନ ସଙ୍ଗତ ଆଉ କଣ କି କଥାବାର୍ତ୍ତା
0: ମୋର କି ପ୍ରପର୍ଟି ଅଛି କହିଲୁ ଭଲ କଣ ଅଛି ମୋର ତୁ ଟିକେ ତାକୁ ବୁଝେଇ ଦେବୁ ସେଇ ପିଲାଳିଆ ଯିଏ ଛାଡୁ ତାର ବା କଣ ଅଭାବ ଅଛି ଯେ
1: ଆରେ ଅଭାବ ନଥିଲେ ଯେ ଜଣେ ପୈତୃକ ସମ୍ପତ୍ତି ଛାଡ଼ିଦେବ ଏଇଟା କହୁନ
2: ତମେ ବ୍ୟସ୍ତ ହୁଅ ନା ବିପିନ ନ ବୁଝେଇଲେ ବି ମୁଁ ତାକୁ ବୁଝେଇଦେବି
1: କାହିଁକି ଯୋଉ ଦାନ ସବୁ ଆସୁଛି ବଡ ବଡ ସଂସ୍ଥା ମାନଙ୍କର
2: ତୁ ତେବେ ଅନ୍ୟମାନଙ୍କ ଭଳି ଭାବୁଛୁ ଆମେ ବହୁତ ଟଙ୍କା ପଇସା ଲୁଚେଇ ରଖିଛୁ ବୋଲି
1: ଆରେ ଇଏ ତ ଅନ୍ଧକ ବୋହିରେ ବାଟ ଦେଖିବା କଥା ଅସୁବିଧା କଣ
2: ଜାଣୁ ତୋ ବାପାଙ୍କ ଛାତିର ଫଟୋ ଉଠେଇବାକୁ ସହରକୁ ଯାଇପାରୁନାହାନ୍ତି ଆଉ ଥରେ ଇସିଜି କରିବାକୁ ଡାକ୍ତର କହିଛନ୍ତି ଯେ
0: ସେ ରୋଗିଣା ହୃଦୟରୁ କିଛି ଭାଗ ନିଅନ୍ତାନି ମୋ ପୁଅଟା ଜାଣନ୍ତା କେତେ ଅସନ୍ତୋଷ ଛାତିରେ ଚାପି ହୃଦୟ ମୋର ଦୁର୍ବଳ ହେଇଗଲାଣି
2: ତମ କଥା ତମ ପୁଅ ବୁଝିପାରିବେନି ତାର ସେ କ୍ଷମତା ନାହିଁ କି ସେ ଆଗ୍ରହ ବି ନାହିଁ ତମେ ନୀରବ ରୁହ କିନ୍ତୁ ତମ ହୃଦୟ ମୋର ଲୋଡ଼ା ମୁଁ ତାକୁ କାହା ସାଙ୍ଗେ ବାଣ୍ଟି ପାରିବିନି
0: ହସେଇଲ ପାର୍ବତୀ ହସେଇଲ ମୋର ଏ ହୃଦୟଟା ତାଙ୍କର କଣ କାମରେ ଆସିବ ମୁଁ ଜାଣେ ତମ ଛଡ଼ା ଏ ଦୁର୍ବଳ ରୁଗ୍ଣ ହୃଦୟ କାହାରି କାମରେ ଆସିବନି ତମେ ନିଶ୍ଚିନ୍ତ ରହ
2: ବିପିନ ତୁ ସତରେ କଣ ଚାହୁ
1: ତମେ ଦି ଜଣ ମତେ ଖାଲି ଏତିକି କୁହ ସଚ୍ଚୋଟ ହେବା ମାନେ କଣ ଦରିଦ୍ର ହବା ଯିଏ ସଚ୍ଚୋଟ ହବ ସମାଜ ତାକୁ କି ପୁରସ୍କାର ଦବ ସଚ୍ଚୋଟ ମଣିଷର ନାମ ସମ୍ମାନରେ ଉଚ୍ଚାରିତ ହବ ନା ଦୟାରେ କୁହ
2: ଇଏ ତ ପଡିଗଲେ ଆରେ ବିପିନ ଠିଆ ହେଇଛୁ କଣ ବାପାଙ୍କୁ ଟିକେ ଧରି ପକା ଡାକ୍ତରଙ୍କୁ ଡାକି ଆଣେ ହେ ଭଗବାନ କଣ ମୁଁ କରିବି ଯେ
1: ବାପାଙ୍କର ଇଏ ଗୁଡା ଫିକର ହବ ଯେତେବେଳେ ସେ ମୋ ସାଙ୍ଗରେ କଥାବାର୍ତ୍ତା ହଉଛନ୍ତି ତାଙ୍କ ମୁଣ୍ଡ କଣ ହେଇଯାଉଛି ପଡି ଯାଉଛନ୍ତି ଆଉ ଶେଷରେ ସମସ୍ତେ ମତେ ଦୋଷ ଦେବେ ମୁଁ ଜାଣିଛି ସମସ୍ତେ ମତେ ଦୋଷ ଦେବେ
2: ଆଲିସ ଆରେ ଆଲିସ ଆଲବର୍ଟଙ୍କ ପାଇଁ ତାଙ୍କର ଆଉ ନିହାତି 8-10 ବର୍ଷ ବଞ୍ଚିବା ଲୋଡ଼ାରେ ବିପିନ
1: କାହିଁକି ମୁଁ ବଞ୍ଚିଛି ଆଲବର୍ଟ ଆଲିସ ଏ ପିଲା ବସରେ ବାପା ମାଙ୍କ ବିନା ବଞ୍ଚିଛନ୍ତି ଆଉ ବାପାଙ୍କ ବଞ୍ଚିବାଟା କୋଉ ସମସ୍ୟାର ସମାଧାନ କରିଦେବ
2: ହେଲା ଯଥେଷ୍ଟ କହିଲୁଣି ମୁଁ ଦେଖେ ସ୍କୁଲର ହେଡମାଷ୍ଟରଙ୍କୁ କୁହେ ଫୋନ କରିଦେବି ଡାକ୍ତର ବାବୁଙ୍କ ପାଖକୁ
1: ତୁ ଯା ବୋଉ ଡାକ୍ତର ଡାକିବ ମୁଁ ବି ବଡ ଦୁର୍ଭାଗ୍ୟ ବୋଉ ସମସ୍ତେ କହନ୍ତି ତମ ଭଳି ବାପା ମା ଯାହାର ସେ ଦୁନିଆରେ ସବୁଠୁ ଧନୀ ମୁଁ କିନ୍ତୁ କେଜାଣି କାହିଁକି ଏଥିରେ ସନ୍ତୁଷ୍ଟ ହେଇପାରୁନି ମୁଁ ଭାବୁଛି କଣ ମୁଁ ଅଧିକା ପାଇଛି ଯାହା ଅନ୍ୟମାନଙ୍କ ପାଇଁ ଦୁର୍ମୂଲ୍ୟ ଆଜି ବି ମୁଁ ବାପାଙ୍କ ଛାଇ ତଳେ ଠିଆ ହେଇଛି ବୋଉ ଗ୍ରହଣ କରିପାରୁନି ତାଙ୍କ ଆଦର୍ଶ କି ଫିଙ୍ଗି ଦେଇପାରୁନି ଇଚ୍ଛା କରେ ବୁଝିଲୁ ତୁ

0: ତମେ ସମ୍ଭାଳି ପାରିବ କି ନାହିଁ।
1: ତମେ ତମେ ଖୁବ ସ୍ୱାର୍ଥପର ସତେ, ପୁଅ ପରା ଆସୁଛି, ତାକୁ ଦାୟିତ୍ୱ ଦିଅ, ଦେଖିବ ସେ ନିଶ୍ଚେ ସମ୍ଭାଳି ନେବ।
0: ଜାଣେ ଜାଣେ ପାର୍ବତୀ, ଜାଣେ ନହେଲେ ସେ ମତେ ସ୍କୁଲକୁ ମିଳୁଥିବା ଦାନର ହିସାବ ମାଗିଥାନ୍ତା।
2: ଥାଉ ବୋଉ, ବାପା ଯାହା ଭାବୁଛନ୍ତି ସେୟା କରନ୍ତୁ।
0: କାହା କଥାରେ ମୁଁ ଚୁପ୍ ରହିବିନି, ବିନୁ ଆସିଲେ କହିବି ସେ ସବୁଦିନ ପାଇଁ ଏଇଠି ଆସି ରହୁ, ସବୁଦିନ
2: ହଁ ଏଠି ଆସି ରହୁ, ଏଠିକା ଦାୟିତ୍ୱ ସମ୍ଭାଳୁ। ବୋଉ ଏବେ ଦାୟିତ୍ୱ ଦେବା ଦରକାର ପଡୁଛି ବୋଲି ପୁଅ କଥା ମନେ ପଡୁଛି ନା।
1: ତୋର ଯାହା ଇଚ୍ଛା ତୁ ମତେ କହ, ହେଲେ ତୁ ପଦାକୁ ଗଲୁ ଯା।
2: ତାଙ୍କର ତ ବୟସ ହେଲାଣି, ଏମିତି ବାରମ୍ବାର ହବ। ତୁ ମୋ ଛଡ଼ା ଆଉ କାହାକୁ ପଦାକୁ ତଡ଼ିପାରିବୁ କହିଲୁ?
0: ପାର୍ବତୀ ଆସ ମୋ ପାଖରେ ବସ, ଆରେ ବନୁକୁ ଡାକ, ବନୁ ବନୁ ବନୁ।
1: ସେ ତ ଗାଡି ଆକ୍ସିଡେଣ୍ଟରେ ଯାଇଛି, ତମେ କଣ ଜାଣିନ?
0: ଆଉ ବିନୁ?
1: ବିନୁ ଆସୁଛି, ଏବେ ପହଞ୍ଚିବ, ସେ ତମକୁ ଡାକ୍ତର ଦେଖେଇବ, ତମର ଯତ୍ନ କରିବ।
2: ଖୁବ ଯତ୍ନ କରିବ।
3: ଜେଜେମା, ଜେଜେଙ୍କୁ ଭଲ କରି ବୁଝେଇ ଦିଅ, ଆମେ ଜମା ଦୁଷ୍ଟ ହବୁନି, କଥା ମାନିବୁ।
1: ଦେଖିଲୁ ମାଲିସ ଗାଡି ଆସିଲା କି?
4: ଦେଖୁଛି। ନାଇଁ ମ, କେହି ନାହାନ୍ତି।
1: ଏ ଶୁଭୁଛି? ଶୁଭୁଛି ନା ନାଇଁ? ଟିକେ ଚାହ, ବିନୁ ଆସୁଛି, ବିପିନ ତା ପାଖେ ରହିବ, ଦୁଇ ଭାଇ ମିଶି ତମ କାମ ଯାହା ଅଧା ରହିଛି ପୂରଣ କରିଦେବେ। ତମେ ଖାଲି ବସିବ ଏ ବାରଣ୍ଡାରେ, ମାଳି ଯେମିତି ତା ଫୁଲ ଭର୍ତ୍ତି ବଗିଚାକୁ ଦେଖି ହାଲିଆ ମେଣ୍ଟାଏ, ଠିକ ସେମିତି।
3: ତମେ କଣ କରିବ ଜେଜେମା?
1: ମୁଁ ତମମାନଙ୍କୁ ତାଗିଦ କରିବି, ପାଠ ପଢ, ପାଟି କର ନା, ଆଉ ତୁ ଖୁଡ଼ିକି କହିବି ମା ଏଇଠିକି ଦିଗପ ଚା ଆଣିଲୁ, ଆମେ ଏଇଠି ବସିଛୁ।
3: ଖୁବ ଭଲ ହବ ଜେଜେମା,
1: ତମର ସବୁ ଆଳି ତମ କାକା ମାନେ ପୂରଣ କରିବେ, ଆମେ ସବୁରି ପରି ଖୁସିରେ ଆରାମରେ ଚଳିବା।
3: ଆଉ ଆରାମ ନା ଧରଣି ଜେଜେମା, ଆରାମ ହରାମ ହେ, ଜେଜେ ବୁଝେଇ ଦେଇଛନ୍ତି।
1: କାହିଁକି କାହିଁକି ଡାକ୍ତର ବାବୁ ଆସିଲେନି ତ ଏପର୍ଯ୍ୟନ୍ତ?
5: ମୁଁ ଯାଇକି ଦେଖେ, ବାପା ବଞ୍ଚି ରହିବା ମୋ ପାଇଁ ବେଶୀ ଦରକାର, ନହେଲେ ମୁଁ କାହାକୁ ପଚାରିବି? କୁହ ବାପା, ସଚ୍ଚୋଟ ହବା ମାନେ କଣ ଗରିବ ହବା?
1: ତୋର ଯାହା ମନ ତାହା ପଚାରିବୁ ବାପା।
3: ଲେଟ୍ ମି ସି, ବାହାରେ ଗାଡି ଶବ୍ଦ ଶୁଭୁଛି ବୋଧେ।
4: ହଁ ଦିଟା ଗାଡି ରହିଲା, ମୁଁ ଦେଖି ଆସେ।
1: ଦିଟା ଗାଡି କିଏ ଆସିଲେ ତେବେ? ହେଇ ଦେଖ ନା, ଦିଟା ଗାଡିରେ କିଏ ସବୁ ଆସିଲେଣି, ତମେ ଯଦି ସେମାନଙ୍କ ସାଥିରେ କଥାବାର୍ତ୍ତା ନ କରିବ ମୁଁ କଣ କରିବି? ମୁଁ କଣ କରିପାରିବି? ଏ ଟିକେ ଉଠ ନା, ଟିକେ ଚାହ। ହେଲା ଏବେ ବିନୁ ଘରର ପୁଅ, ସିଏ ଅପେକ୍ଷା କରିବ, କିନ୍ତୁ ଅନ୍ୟମାନେ
2: ବିନୁ ଭାଇ ଆଉ ଭାଉଜ ଆସିଛନ୍ତି, ଡାକ୍ତର ବାବୁ ଆସିଛନ୍ତି, ସେ କହୁଛନ୍ତି ବାପାଙ୍କୁ ହସ୍ପିଟାଲକୁ ନେଇଯିବାକୁ ପଡିବ, ବାପାଙ୍କୁ ଧର ଗାଡିରେ ଡାକ୍ତରଖାନାକୁ ନେଇଯିବା।
1: ଆଉ କୁଆଡେ ଯିବା ବୋଧେ ଦରକାର ପଡିବନି ବିପିନ, ବାପା ତମ ସମସ୍ତକୁ ଦାୟିତ୍ୱମୁକ୍ତ କରିଦେଇଛନ୍ତି, ତ କଠିନ ପ୍ରଶ୍ନର ଉତ୍ତର ଦେବାକୁ ସେ ଆଉ ମୁଣ୍ଡ ତଳକୁ କରି ବସି ଦୀର୍ଘ ନିଶ୍ୱାସ ପକେଇବେନି। ଆଉ ଏବେ କାନ୍ଦୁଛୁ କାହିଁକି? ଦିନେ ତ ଭାବିଲୁ ନାହିଁ ସେ କେମିତି ବଞ୍ଚିଥିଲେ, ଯଦି ଆମ ଭିତରୁ ଜଣେ ଆମ ଭିତରେ ରହି ମଧ୍ୟ ଏକୁଟିଆ ହେଇଯାଏ ତେବେ କି କଷ୍ଟ ହୁଏ ତାର, ତାଙ୍କ ନିଷ୍ଠା ବା ସାଧୁତାକୁ କେହି ଚିହ୍ନିଲେ ନାହିଁ, ସମସ୍ତେ ପରିହାସ କଲେ। ଛାଡ଼ ସେ କଥା ଆଉ କାହିଁକି, ଡାକ୍ତରବାବୁଙ୍କୁ ଡାକ, ସେ କହନ୍ତୁ କୋଉ ଡାକ୍ତରଖାନାକୁ ରୋଗୀ ଯିବେ, କୋଉଠି ତାଙ୍କର ଚିକିତ୍ସା ଠିକ୍ ଭାବରେ ହେଇପାରିବ।

ଶୁଣୁଥିଲେ ନାଟକ ପ୍ରତୀକ୍ଷାର ଅନ୍ତିମ ପ୍ରହର। ରଚନା କରିଥିଲେ ଡକ୍ଟର ସଂଘମିତ୍ର ମିଶ୍ର, ପ୍ରଯୋଜନା କରିଥିଲେ ଗୋପବନ୍ଧୁ ଚୌଧୁରୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଶଙ୍କରବାବୁ, କୈଳାଶ ତ୍ରିପାଠୀ, ବିପିନ, ଜୟଦେବ ଦାସ, ଆଲବର୍ଟ, ସଂଗ୍ରାମ ମିଶ୍ର, ଆଲିସ, ସୋନାଲି ଦେ, ନାନ୍ସି, ଆରତୀ ସାହୁ ଏବଂ ପାର୍ବତୀ ତୁଳସୀ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଏକ ଆଧୁନିକ ଗୀତ, ଦ୍ୱୈତକଣ୍ଠରେ ଗାଇଛନ୍ତି ବିବୁଧେନ୍ଦ୍ର ଦାସ ଏବଂ ମହାପାତ୍ର ମିନତୀ ଭଞ୍ଜ, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ।

ଅଭୁଲା ଗୀତର ପ୍ରଥମ ଗୀତ ଗାଇଛନ୍ତି ଗୀତା ପଟ୍ଟନାୟକ, ଗୌରହରି ଦଳାଇଙ୍କ ରଚନା, କ୍ଷମା କରିବେ, ଗୀତ ରଚନା ଲାଲ ରତ୍ନାକର ସିଂହ।

0: ବୁଝିଲୁ ବାବୁ?
1: ଆଚ୍ଛା,
0: ଏବେ ମା ହିସାବରେ ସରସ୍ୱତୀଙ୍କୁ ଉପଦେ କହିଲେ,
1: ଏବେ ବାପା ହିସାବରେ ଜଗନ୍ନାଥଙ୍କୁ ଉପଦେ ସମାନ ଡାକିଦବା।
0: କେମିତି
1: କିସ ଡାକିବା?
0: ଚେତା ପୁରୁଷ କି ଚୈତନ୍ୟ କହୁଛନ୍ତି ରେ।

0: ବାବୁ
1: ହଁ
0: ଭଗବାନଙ୍କର ବନ୍ଦନା ପଦେ ସାରିଲେ
1: ଆଚ୍ଛା
0: ଏଥର ପୁରୁଣା ଯୁଗର ପୁରୁଣା କଥା ଆଦି ପଦ ଆଲୋଚନା କରିବା
1: ଆଜିକାଲି କେତେ ଜଣ ସବୁ ପୁରୁଣା ଯୁଗର ପୁରୁଣା କଥାଟାକୁ କାନ ଦେଇକରି ସେମାନେ କା ଶୁଣିଲେ ହେ
0: ଆଜିକାଲି ପ୍ରାୟ ସମସ୍ତେ ଶୁଣୁଛନ୍ତି ଶିକ୍ଷିତ ଭଦ୍ର ବ୍ୟକ୍ତିମାନେ ଭଗବାନଙ୍କ ନାମ
1: ଆଜିକାଲି ରସଗୋଲା ସବୁ ଉପରେ ଗୁଲୁଗୁଲାକୁ ଆଉ କେହି ନଜର ରଖୁନାହାନ୍ତି
0: ଖାଉ ଥାଉ ତଥାପି ଏ ପୁରାଣ ସଂସ୍କୃତି ବଞ୍ଚି ରହିଛି ଏବଂ ରହିବ
1: ଆଚ୍ଛା
0: ଗଙ୍ଗା ଯମୁନା ନଦୀ ମଧ୍ୟରେ ରତ୍ନ ବେଦି ଜହି ବସି ତପ ସିଦ୍ଧି
1: କରିଥିଲେ ବିଧି
0: ସେ ସ୍ଥାନରେ ଶୁଚି ବନ୍ତେ ବିଲଙ୍କ
1: ରାଜନ

0: শঙ্কর এ ও টঙ্কি তিনি সুত
1: রাষ্ট্র দেশ পুত্র
0: নাম দুর্যোধনা।

0: ଦୁର୍ଯ୍ୟୋଧନ ଶକୁନିକୁ ବୋଇଲେ ହେ ମାମୁଁ
1: ଆଚ୍ଛା
0: ଏ ପାଣ୍ଡବ ପାଞ୍ଚ ଜଣ ବଳୁଆ ହୋଇ
1: ସବୁବେଳେ ମୋ ମୁଖରେ ସମାନ ଏକା ଅପମାନ ଦେଲେ
0: ତାଙ୍କର ଗର୍ବକୁ କିପରି ଗଞ୍ଜନ କରିବା
1: ତାହେଲେ ସମାନ ସେଇ କଥାଟା ଏକା ବୁଝେଇ ଦିଅ ହେ।

0: କଥା ଦୁର୍ଯ୍ୟୋଧନ ଯେତେବେଳେ ଶୁଣିଛି
1: ଆଚ୍ଛା
0: ଛାତି କୁଣ୍ଡେ ମୋଟ ହେଇଗଲା,
1: ବୋଲେ ଆନନ୍ଦ ରସମା ରହିଲା ନାହିଁ।
0: ଏତେ ଭାଳି ଦୁର୍ଯ୍ୟୋଧନ ଆନନ୍ଦ ହୋଇଲା, ଯୁଧିଷ୍ଠିର ରାଜନଙ୍କୁ
1: ଧକାଇ ଆଣିଲା।
0: ବଧାନେ ଶୁଣ ଆହେ
1: ଯୁଧିଷ୍ଠିର ରାଜନ,
0: କୁମ୍ଭେ ଆମ୍ଭେ ପଶା ଖେଳ
1: କରିବା ଭିଆଣ।
0: ପ୍ରଥମରେ ସତ୍ୟ ଯେ କରିବା
1: ଭେନିଜନ,
0: ଯେ ହାରିବ ସେ ତ ଯିବ
1: ବାର ବର୍ଷ ବନ।
0: ବାର ବର୍ଷ ବନ ଭୁଲା
1: ହୋଇଲେ ସମ୍ପୂର୍ଣ୍ଣ,
0: ଅଜ୍ଞାତ ଏକ ବରଷ
1: ଭୁଲିବ ସେ ବନ।
0: ଶୁଣି କରି ଯୁଧିଷ୍ଠିର ଆନନ୍ଦ ହୋଇଲେ, ଧର୍ମକୁ ସୁମରି ପଶା
1: କାଠି ଗରାଇଲେ।
0: ଯେତେବେଳେ କାଠିକୁ ଗରାନ୍ତେ ଯୁଧିଷ୍ଠିର, ଅଧର୍ମ କାଠି ଯେ ହେଲା
1: ଅନ୍ୟ ପ୍ରକାର।
0: କାଠିକୁ ଗଡ଼ାନ୍ତେ ହସିନା
1: କୁରୁପତି,
0: ଜ୍ଞାନ ପଡିଗଲା ତାହାଙ୍କର
1: ପଞ୍ଚବେତି।
0: ହାରିଲି ସାର ବୋଲି ଡାକିଲା ଦୁର୍ଯ୍ୟୋଧନ, ଏଥର ହାରିଲ ତୁମ୍ଭେ
1: ଯୁଧିଷ୍ଠିର ରାଜନ,
0: ରାଜ୍ୟ ଦଣ୍ଡ ସିଂହାସନ ସବୁ ଦେଲ
1: ହାରି।
0: ଏବେ ପାଞ୍ଚ ଭାଇ ହେବ
1: ବନର ଭିକାରି।
0: ଶୁଣି କରି ଯୁଧିଷ୍ଠିର ମୌନ ହୋଇଲେ, ରାଜ୍ୟ ଦଣ୍ଡ ହାରି
1: ଗୃହକୁ ଫେରିଲେ। ହେ ରାମ ହେ ହରି ରାମ ହେ ଭଜ ରାମ ହେ ତାଳ ଧୋଦେ ବଳ ରାମ ରେ
0: ବାବୁ ରେ। ଯେତେବେଳେକା ସମୟରେ ଯୁଧିଷ୍ଠିର ଅପସାକଳରେ ହାରି ଘରକୁ ଫେରୁଛନ୍ତି, ଅର୍ଜୁନ ବାଟରେ ଭେଟ ହେଲେ,
1: ବାଟରେ ଏକା ଜୋଟ ହେଇଗଲେ।
0: ଅର୍ଜୁନ ବୋଇଲେ, ଭାଇନା ତୁମର ମୁଖଟା କାହିଁକି ମଳିନ ପଡିଛି,
1: କାହିଁକି ଆଜି ଟିକେ ହସୁନ, ଏକା ମନ ଦୁଃଖ ତୁମର ଜଣା ପଡୁଛି।
0: ଯୁଧିଷ୍ଠିର ବୋଇଲେ, ଭାଇରେ ଭାଗ୍ୟର ଲେଖନ କଥା
1: କାହାକୁ ଏକା କହିବି,
0: ଦୁର୍ଯ୍ୟୋଧନ କପଟରେ ପଶା ଖେଳ
1: କରିବ ବୋଲି ମୋତେ ଜଣା ନଥିଲା।
0: ଆମେ ଶପଥ କରିଥିଲୁ
1: ଏ ପଶା ଖେଳରେ ଯିଏ ହାରିବ ସିଏ ଏକା ବାର ବର୍ଷ ବନବାସ ଯିବାକୁ ପଡିବ,
0: ଏକ ଅଜ୍ଞାତ ଏକ ବର୍ଷ ବାସ କରିବାକୁ ପଡିବ।
1: ଆଚ୍ଛା
0: ଖେଳରେ ହାରିଯାଇଛି ମୁଁ,
1: ଯୁଧିଷ୍ଠିର
0: କଥା କହନ୍ତେ। ଅର୍ଜୁନ କହିଲେ, ଭାଇନା ଚାଲ ଭଗବାନ ଡାକିବା,
1: ଭଗବାନଙ୍କୁ ଏକା ଡାକିବା।
0: କେମିତି ଡାକୁଛନ୍ତି,
1: ବିପଦରୁ ଉଦ୍ଧାର କରିବେ।
0: ଆଚ୍ଛା
1: କେମିତି
0: ଡାକିଲେ,
1: କେମିତି
0: ସମ୍ବଲପୁର ବିପଦ କହୁଛନ୍ତି,
1: କିସ କହିଲେ
0: କହିଲା।

0: ಕಂಠ ಊಟ ಪ್ರಭು ತುಂಬೆ ಅಹೆ ದಾಮೋದರ ಹೆ
1: ಕೊಮ್ಮೋಳ ಪೋಡಿಲಾ ಕೋಸಿ ಭೈ ಬಹು ಡಾಕೆ ದೇರ ಸುರ ಕುಹೆ ଆସଟି କେ ଦେବ ଘସି
2: ମୂର୍ଖ ଲୋକଟା ତୁରେ
3: ହିସହଲା
2: ଦେଢ଼ଶର ଭାଇ ବାବୁ ଡକା ହକା ହେଲେ ଘସା ଘସି ହେବ ବୋଲି
3: ଆଜିକାଲି ହାଇବ୍ରିଡ୍ ଯୁଗରେ କାହିଁ ଘସା ଘସି ହେଇଗଲାଣି
2: ଥାଉ ଥାଉ
3: ଆଚ୍ଛା
0: ଏ ସମୟ ନାରା

0: ହେ କୃଷ୍ଣ
1: ଆଚ୍ଛା
0: ଦୁର୍ଯ୍ୟୋଧନ କପଟରେ ପଶା ଖେଳ
1: କରି ବୋଲି ମତେ ଜଣାନଥିଲା
0: ଆମେ ଦୁଇ ଜଣ ଶପଥ କରିଥିଲୁ
1: ଏ ପଶା ଖେଳରେ ଯିଏ ହାରିବ ସିଏ ଏକା ବାର ବର୍ଷ ବନବାସ ଯାଉ ପଡିବ
0: ସେଇ ଦଶାଟା ମତେ ପଡିଛି
1: ପଡିଗଲା କା
0: ନାରାୟଣ ବୋଲେ ଠିକ ହୋଇଛି
1: ବଡକୁ ବଡ ଦୁଃଖ ଦେଇଛି ରହିବ ସାନକୁ ସାନ ଦୁଃଖ ପଡିଲେ ସହିବ
0: ପଶା ଖେଳରେ ଯେତେବେଳେ ଆରମ୍ଭ କଲ ମତେ ତ କାଇଁ ପଚାରିନଥିଲି
1: ଆରମ୍ଭ କରିନଥିଲ କା
0: ହେଲେ ହାରିଗଲା ସମୟରେ ଡାକିଲେ ମୁଁ କିଛି ଶୁଣିବି କି
1: କିଛି ସହାୟ ବି ନାହିଁ
0: ପାଞ୍ଚ ଭାଇ ଯାକ ବନସ୍ତକୁ ଯିବ
1: ବନସ୍ତକୁ ଚାଲିଯିବ
0: ଏ ସମୟ ଅର୍ଜୁନ ଦେବେଗେ ଚଳି
1: ଗଲେ
0: ନାରାୟଣଙ୍କ ଚରଣେ
1: ନମସ୍କାର କଲେ
0: ପରପାତି କଲ୍ୟାଣ ବାଞ୍ଚନ୍ତି
1: ଦାମୋଦର
0: ଏବେ ବନସ୍ତକୁ ଯାଓ ହେ
1: ପାଣ୍ଡବ ସୁନ୍ଦର
0: ଅର୍ଜୁନ ବୋଇଲେ କେଡେ ବଡ କଥା ଆପଣ କହୁଛନ୍ତି ହେ
1: କିସ ହେଲା
0: ଆପଣଙ୍କର ପରା ବନ୍ଧୁ ଏବଂ ସଖା ମଧ୍ୟ ହେବେ
1: ମତେ ଯଦି ଜଙ୍ଗଲକୁ ପାଲି ଯାଉଛ ଯଦି ହାତୀ ମାରିଦବ ଥୋଡ ପାରରେ ଜୀବନ ଚାଲିଯିବ
0: ତୁମ ଭଉଣୀ ସୁଭଦ୍ରାଙ୍କୁ ଯେ ବିବାହ କରିଛି ତାର ପାଞ୍ଚ ମାସ ଗର୍ଭବାସ ହୋଇଛି
1: ଯଦି ଜଙ୍ଗଲରେ ଛୁଆଟିଏ ଜନ୍ମ ହବ ତାକୁ କେ ଗାଁ ସୁସ୍ଥରେ ଲାଳନ ପାଳନ କରିବ
0: ନାରାୟଣ ବୋଇଲେ ତୁମେ ଚିନ୍ତା କର ନା
1: ମୋ ଭଉଣୀକୁ ମୁଁ ଦ୍ୱାରକାପୁରକୁ ନେଇଯିବି
0: ହେଲେ ତୁମେ ପାଞ୍ଚ ଭାଇ ଯାକ ନିଶ୍ଚ
1: ବନସ୍ତକୁ ଚାଲିଯିବ
0: ଶୁଣି କରି ଅର୍ଜୁନ ଯେ ବେଗେ ଚଳିଗଲେ ସୁଭଦ୍ରାଙ୍କ ପାଖେ ଯାଇ
1: ପ୍ରବେଶ ହୋଇଲେ
0: ସୁଭଦ୍ରାଙ୍କୁ ଯାଇକି କହୁଛନ୍ତି
1: କିସ କହିଲେ।

0: ସୁଭଦ୍ରାଙ୍କର କୌଣସି ଅନୁରୋଧ ଶୁଣି
1: କହିଲେ
0: ସଖିରେ ଅଳ୍ପ ଦିନ ମଧ୍ୟରେ ମୁଁ ଜଙ୍ଗଲରୁ ଫେରି ଆସିବି।
1: ମୋ କଥା ତୁ ଚିନ୍ତା କି ଭାବନା କରିବୁ ନାହିଁ।
0: କେମିତି କହୁଛନ୍ତି?
1: କେମିତି କହିଲେ?

0: କଥା କହି ନାରାୟଣଙ୍କୁ ସ୍ମରଣ କରି
1: ପାଣ୍ଡବ ପାଞ୍ଚ ଯାକ ବନସ୍ତକୁ ଚାଲିଗଲେ।
0: ନାରାୟଣ ସୁଭଦ୍ରାଙ୍କୁ ନେଇ
1: ଚଳିଗଲେ,
0: ଦ୍ୱାରକାପୁରରେ ଯାଇ
1: ପ୍ରବେଶ ହୋଇଲେ,
0: ବତ୍ରିଶ ହଜାର କନ୍ୟା ଆସିଲେ
1: ତତ୍ପର,
0: ବନ୍ଦାଇଲେ କୃଷ୍ଣ
1: ସୁଭଦ୍ରା ପୟର।
0: ଏ ସମୟ

0: ନାରାୟଣ ମହାପ୍ରଭୁ ଭଉଣୀଙ୍କୁ ସାଙ୍ଗରେ ଧରି ଦ୍ୱାରକାପୁରରେ ପ୍ରବେଶ ହୁଅନ୍ତେ, ସତ୍ୟଭାମ ପଚାରିଲେ ସୁଭଦ୍ରେ ତୁମେ କି ଖାଦ୍ୟ ଖାଇବ କୁହ,
1: ପ୍ରଥମ କରି ତ ଗର୍ଭ ତେଲ କି ଖାଦ୍ୟ ଖାଇବ ମନେ ରଖ,
0: ବୁଝେଇକିରି କହୁଛନ୍ତି
1: କେମିତି
0: ଗୋଟି ଗୋଟିକିରି ବୁଝେଇକି କହିଲେ।
1: ଆଚ୍ଛା
0: ବୋଲେ ଜମ୍ବୁ ଦିବା।

ଏହିପରି ଭାବରେ ଖାଦ୍ୟ ଯେତେବେଳେ ଖାଇଛନ୍ତି ଏହିପରି ଭାବେ କିଛି ଦିନ ବହି ଯାଇଛନ୍ତି ଏକୋଇଶ ଆସି ପହଞ୍ଚନ୍ତେ ବ୍ରାହ୍ମଣ ମାନଙ୍କୁ ନିମନ୍ତ୍ରଣ କଲେ ଭୋଜନ କରିବା ପାଇଁ ବ୍ରାହ୍ମଣ ମାନେ ଭୋଜି ଖାଇସାରିଲେ କଥାବାର୍ତ୍ତା ହେଲେ କି ଖାନା ହେଇଥିଲା।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି ଏବଂ କୋଉଠୁ ଆସିଛି। ପ୍ରଥମେ ଏସ୍ଏମ୍ଏସ୍ଟି ଆସିଛି ଦେଓକାଲି ଶଙ୍ଖତ୍ରାସ କଟକରୁ। ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଲେଖିଛନ୍ତି, ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ ଖୁବ୍ ଭଲରେ ଥିବେ। ସୁନୀଲ ଭାଇ, ଆପଣଙ୍କୁ ଶୁଭ ମଧ୍ୟାହ୍ନ, ନମସ୍କାର। ଆମେ ତ ଏଠି ବହୁତ ଭଲରେ ଅଛୁ, ଆଶା କରେ ଆପଣ ନିଶ୍ଚୟ ବହୁତ ଭଲରେ ଥିବେ।

ଆଜି ଆପଣ ଅନୁରୋଧ କରିଛନ୍ତି ବନ୍ଧୁ ମହାନ୍ତି କଥାଚିତ୍ରରେ ପ୍ରଫୁଲ୍ଲକର ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ସୁନୀଲ ଭାଇ ଶୁଣାଇ ଦେଉଛୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଟୁକୁ ଏବଂ ଲିଜା ବାଙ୍କିରୁ କରିଛନ୍ତି। ଟୁକୁ ବାବୁ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣ ଆଜି ଅନୁରୋଧ କରିଛନ୍ତି ପରିଚୟ କଥା ଚିତ୍ରରେ କିଶୋର କୁମାର ଗାଇଥିବା ମୁସାଫିର ହ୍ୟୁଁ ୟାରୋ ସୁନ୍ଦର ଗୀତଟି ଶ୍ରୋତାବନ୍ଧୁ। ତାହେଲେ ଟୁକୁ ବାବୁ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ଗୀତଟିଏ।

ପରେ ପରେ ପୁଣି ଏକ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିଛି। ପଠେଇଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଲେଖିଛନ୍ତି ଶୁଭ ମଧ୍ୟାହ୍ନ, ନମସ୍କାର ଗିରିଜା ଭାଇ, ଜୟ ଜଗନ୍ନାଥ। ବାମଦେବ ଭାଇ, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ବହୁତ ବହୁତ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ବାଟ ବାଟ କଥାଚିତ୍ରରେ ଆରତୀ ମୁଖାର୍ଜୀ ଏବଂ ପ୍ରଣବ ପଟ୍ଟନାୟକ ଗାଇଥିବା ଗୀତଟି ଶୁଣିବା ପାଇଁ। ତୋ ସାଥେ ଯିବିନି ମୁଁ, ତାହେଲେ ଭାଇ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କର ମନପସନ୍ଦ ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ପଠାଇଛନ୍ତି ରଞ୍ଜନ କୁମାର ଗିଲ, କୈଳାସଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ ଏବଂ ବାଉରୀବନ୍ଧୁ ପାତ୍ର। ଶ୍ରୋତାବନ୍ଧୁ ଆପଣମାନଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ। ରଞ୍ଜନ ଭାଇ ଆପଣ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଆପଣ ଆମକୁ ପ୍ରତିଦିନ ମଞ୍ଜୁଳ ମଧ୍ୟାହ୍ନ ଏବଂ ଚିରହରିତ କାର୍ଯ୍ୟକ୍ରମ ଆମକୁ ମେସେଜ ପଠାନ୍ତି। ଆଜି ଆପଣ ଅନୁରୋଧ କରିଛନ୍ତି ବାହୁଡ଼ିବ ମୋ ଜଗାବଳିଆ କଥାଚିତ୍ରରେ କୁମାର ବାପି ଏବଂ ଇରା ମହାନ୍ତି ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସଏମଏସଟି ଆସିଛି କାନ୍ତୋଲ ଆଠଗଡ଼ରୁ ପଠାଇଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣ ଆଜି ଅନୁରୋଧ କରିଛନ୍ତି ବାସନ୍ତୀ ଅପା କଥାଚିତ୍ରରେ ଶାନ୍ତିଲତା ବାରିକ ଗାଇଥିବା ଗୀତଟି ଶୁଣିବା ପାଇଁ ତାହେଲେ ଶ୍ରୋତାବନ୍ଧୁ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟିଏ

ପରେ ପରେ ଆମ ପାଖକୁ ଏସ୍ଏମ୍ଏସ୍ଟି ପହଞ୍ଚିଛି, ପଠାଇଛନ୍ତି ଦିଲୀପ କୁମାର ନାୟକ ପାରାଦୀପ। ପାରାଦୀପରୁ ଆସିଛି ମେସେଜ୍ଟି, ଲେଖିଛନ୍ତି ମଞ୍ଜୁଳ ମଧ୍ୟାହ୍ନର ସମସ୍ତଙ୍କୁ ଶୁଭେଚ୍ଛା, ଆପଣଙ୍କୁ ମଧ୍ୟ ଶୁଭେଚ୍ଛା ଏବଂ ଶୁଭକାମନା। ଜୟ ଜଗନ୍ନାଥ। ଆପଣ ଆଜି ଅନୁରୋଧ କରିଛନ୍ତି ସନମରେ କଥାଚିତ୍ରରେ ଅରିଜିତ ସିଂ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶ୍ରୋତାବନ୍ଧୁ ଶୁଣିନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ପ୍ରମୋଦ କୁମାର ସାହୁ, ଡିଏସ୍ଆଇ କାଦୁଅପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ବର୍ଡର କଥାଚିତ୍ରରେ ରୂପ କୁମାର ରାଥୋଡ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଡାକ୍ତରଙ୍କୁ ପଚାରି ବୁଝିବା।

0: ନମସ୍କାର। ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଆମ ଶରୀରର ସୁସ୍ଥତା ଆମ ହାତରେ ହିଁ ଅଛି। ତେବେ ଜୀବନଶୈଳୀ, ପରିବେଶ, ପରିସ୍ଥିତି, ଖାଦ୍ୟପେୟ ତଥା ଋତୁର ମଧ୍ୟ ଏଥିରେ ଅନେକ ଭୂମିକା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଋତୁ ଅନୁଯାୟୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏଇ ଯେମିତି ବର୍ଷା ଋତୁ, ଯଦିଓ ବର୍ଷା ଋତୁ ବେଶ୍ ଆନନ୍ଦଦାୟକ, ତଥାପି ଏହା ଆମର ଶରୀର ଉପରେ ପ୍ରଭାବ ପକାଇଥାଏ। ଅନ୍ୟ ଋତୁମାନଙ୍କ ଅପେକ୍ଷା ବର୍ଷା ଋତୁରେ ଆମେ ଶରୀରର ଯତ୍ନ ଟିକେ ଅଧିକ ନେବା ଆବଶ୍ୟକ। ତେବେ ବର୍ଷା ଋତୁରେ ସାଧାରଣତଃ କୋଉ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ଏବଂ ତାକୁ ଆମେ ପ୍ରତିହତ କରିବା କେମିତି, ଏମିତି କିଛି ପ୍ରସଙ୍ଗକୁ ନେଇ ରହିଛି ଆଜିର ଆଲୋଚନା, ବର୍ଷା ଦିନରେ ସ୍ୱାସ୍ଥ୍ୟର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ମହୁଆ ବିଶ୍ୱାସ ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଯୁଗଳ କିଶୋର ପଣ୍ଡା।
1: ଶ୍ରୋତା ବନ୍ଧୁ, ବର୍ତ୍ତମାନ ବର୍ଷା ଋତୁ ଚାଲିଛି ଏବଂ ବର୍ଷା ଋତୁରେ ଆମେ ନିଜର ସ୍ୱାସ୍ଥ୍ୟର କିପରି ଯତ୍ନ ନେଇପାରିବ ସେ ସମ୍ପର୍କରେ ଆମେ ନିୟମିତ ଭାବରେ ପ୍ରାୟ ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରିଆସିଥାଉ। କାରଣ ଯେପରି ଆମେ ଆଗରୁ ମଧ୍ୟ କହିଛୁ, ଆମେ ସମସ୍ତେ ଜାଣୁ ମଧ୍ୟ, ବର୍ଷା ଋତୁ ହେଉଛି ଏକ ଏପରି ଋତୁ ଯେଉଁ ସମୟରେ କି ଲୋକମାନେ ନିଜର ଜୀବନକୁ ଉପଭୋଗ କରିଥାନ୍ତି। କାରଣ ପ୍ରଚଣ୍ଡ ରୌଦ୍ରତାପ ପରେ ଯେତେବେଳେ ସପ୍ତ ଶ୍ୟାମଳା ସବୁଜ ଧରତି ଆମକୁ ସ୍ୱାଗତ କରିଥାଏ, ବର୍ଷାର ଧାରା ଆମ ଜୀବନରେ ନୂତନ ପ୍ରାଣର ଉନ୍ମାଦନା ସୃଷ୍ଟି କରିଥାଏ, ସେହି ସମୟରେ କିନ୍ତୁ ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ କବିଙ୍କ ଲେଖନୀରେ ବର୍ଷା ଋତୁକୁ ପ୍ରେମ, ପ୍ରଣୟ ଏବଂ ଗୀତର ଋତୁ କୁହାଯାଇଛି। ଆପଣ ଜାଣିଛନ୍ତି, ବର୍ଷାକୁ ନେଇ ଅନେକ କବିତା, ଅନେକ ଗପ, ଅନେକ ନାଟକ ଲେଖାଯାଇଛି, କିନ୍ତୁ ବର୍ଷାକୁ ନେଇ ଅନେକ ରୋଗର ମଧ୍ୟ ଆଶଙ୍କା ଆମ ମନରେ ସୃଷ୍ଟି ହୁଏ। ଆମେ ଯେପରି ଆଗରୁ ମଧ୍ୟ କହିଛୁ ଯେ ଏହି ବର୍ଷା ଋତୁରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଏ। ଆଗକୁ ଆସୁଛି ରଥଯାତ୍ରା, ଆପଣଙ୍କର ବୋଲବମ୍, ତାପରେ ଗଣେଶ ପୂଜା, ତାପରେ ଆସିଯିବ ଜନ୍ମାଷ୍ଟମୀ, ଖୁଦୁରୁକୁଣୀ ଓଷା, ଏପରି ଦୁର୍ଗାପୂଜା ପର୍ଯ୍ୟନ୍ତ ପ୍ରାୟ ବିଭିନ୍ନ ପର୍ବପର୍ବାଣୀ ଜାରି ରହିବ। ଏପରି ସମୟରେ ଆମେ କିପରି ସତର୍କ ରହିବା, ବର୍ଷା ଋତୁ ଉପଭୋଗ କରିବା, ଏ ସମ୍ପର୍କରେ ଆମେ କିଛି ଆଲୋଚନା କରିବା। ଏ ସମ୍ପର୍କରେ ଆପଣମାନଙ୍କୁ ସ୍ୱାସ୍ଥ୍ୟଗତ ପରାମର୍ଶ ଦେବା ପାଇଁ ଆମ ସାଙ୍ଗରେ ଅଛନ୍ତି ଆମ ଓଡ଼ିଶାର ଜଣେ ବରିଷ୍ଠ ଡାକ୍ତର ମହୁଆ ବିଶ୍ୱାସ। ଡାକ୍ତର ବିଶ୍ୱାସ, ଆମେ ଆପଣଙ୍କ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ, ନମସ୍କାର।
2: ନମସ୍କାର।
1: ବର୍ତ୍ତମାନ ବର୍ଷା ଋତୁ, ବର୍ଷା ଋତୁକୁ କୁହାଯାଏ ରୋଗର ଋତୁ, କାହିଁକି ଏପରି ନାମକରଣ କରାଯାଇଛି?
2: କାହିଁକି ନା ଆପଣ ଜାଣିଥିବେ ବର୍ଷା ଋତୁରେ ବିଭିନ୍ନ ପ୍ରକାର ରୋଗ ବ୍ୟାପିଥାଏ। ଗୋଟେ ତ ମଶାର ବଂଶ ବୃଦ୍ଧି ହୁଏ, ତେଣୁକରି ମଶା ଜନିତ ରୋଗ, ମ୍ୟାଲେରିଆ, ଡେଙ୍ଗୁ, ଚିକେନ୍ ଗୁନିଆ, ଏଗୁଡ଼ା ବର୍ଷା ଦିନରେ ବ୍ୟାପିଥାଏ। ଏଣେ ତେଣେ ପାଣି ଜମିଥାଏ, ତେଣୁ ମଶା ବି ସେଥିରେ ବହୁତ ବଢ଼ିଯାଆନ୍ତି ଆଉ ରୋଗ ବ୍ୟାପିଥାଏ। ତା ବାଦରେ ବର୍ଷା ଋତୁରେ ଆପଣ ଗୋଟେ ଜିନିଷ ମାର୍କ କରିଥିବେ, ବହୁତ ମାଛି ବି ହୁଏ, ତେଣୁ ମାଛି ଦ୍ୱାରା ଖାଦ୍ୟ ସଂକ୍ରମିତ ହୋଇକିନା ଡାଇରିଆ, କଲେରା, ତରଳ ଝାଡ଼ା, ଟାଇଫଏଡ୍, ଜଣ୍ଡିସ୍ ଏଗୁଡ଼ା ସବୁ ହୋଇଥାଏ। ତା ବାଦରେ ଫୁଡ୍ ପଏଜନିଂ ମଧ୍ୟ ହୁଏ। ଆଉ ବର୍ଷା ଋତୁରେ ଆପଣ ଦେଖିବେ ଯେ ସାଧାରଣତଃ ଲୋକମାନେ ଓଦା ହେଇଯାଆନ୍ତି ବର୍ଷାରେ, ଯଦି ବାହାରକୁ କୋଉଠି ଯାଇଛନ୍ତି ଆଉ ଓଦା ହେଇଛନ୍ତି, ତାପରେ ମୁଣ୍ଡ ଭଲରେ ପୋଛି ନାହାନ୍ତି କି ଶୁଖିଲା ଲୁଗାପଟା ଚେଞ୍ଜ କରିନାହାନ୍ତି, ସେଇ ବର୍ଷା ପାଣି ଦେହରେ ଶୁଖିଛି, ତେଣୁକରି ଥଣ୍ଡା, କାଶ, ଜ୍ୱର ଏଇସବୁ ବର୍ଷା ଋତୁରେ ସବୁବେଳେ ଲାଗିଥାଏ। ତାପରେ ବର୍ଷା ଋତୁରେ ଚାରିଆଡ଼େ ପାଣି ମଧ୍ୟ ଜମି ଯାଇଥାଏ, ତ ଏଇ ପାଣି ଜମିବା ଫଳରେ ସାପଗାତରେ ମଧ୍ୟ ପାଣି ପଶିଯାଏ ଆଉ ସାପମାନେ ସବୁ ବାହାରକୁ ପଳେଇ ଆସନ୍ତି। ପଳେଇ ଆସିକି ନା ମଣିଷ ମାନେ ଯୋଉଠି ରୁହନ୍ତି ସେଇଠି ତାଙ୍କ ପାଖାପାଖି ରହିକି ମଣିଷକୁ ବହୁତ ସମୟରେ ଏଇ ବର୍ଷା ଋତୁରେ ସାପ କାମୁଡ଼ାର ସାମ୍ନା ବି କରିବା ପାଇଁ ପଡେ।
1: ନିଶ୍ଚିତ ଭାବରେ ବଢିଆ କଥା କହିଲେ ଏବଂ କହିବାକୁ ଗଲେ ସଂକ୍ଷେପରେ ଆପଣ ବର୍ଷା ଋତୁରେ ଯେଉଁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ସବୁ ଦେଖାଯାଇଥାଏ ବା ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଥାଏ ସେ ସମ୍ପର୍କରେ ଆପଣ ପ୍ରାଞ୍ଜଳ ଭାବରେ ବୁଝାଇଦେଲେ, ଆମେ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା। ତେବେ ପ୍ରଥମେ ଆସୁଛି ଏଇ ଯେ ବର୍ଷା ଦିନେ ଆପଣ ଯେଉଁ କହିଲେ ଯେ ଜଳ ଜନିତ ରୋଗ, ଏହା ବହୁତ ସାଧାରଣ ସମସ୍ୟା ହୋଇଯାଏ। କାରଣ ସମସ୍ତେ ତ ବଡ଼ ବଡ଼ ସହରରେ ରହୁନାହାନ୍ତି, ଯେଉଁମାନଙ୍କ ନିଜର ପାଇପ୍ ପାଣି ଅଛି ବା ନିଜର ନଳକୂପ କରିଛନ୍ତି, ଅନେକ ବ୍ୟକ୍ତି ସୁବିଧାରେ ପାଣି ପାଇପାରନ୍ତି ନାହିଁ। ଜଳଜନିତ ରୋଗରୁ ସୁରକ୍ଷା ରଖିବା ପାଇଁ କ'ଣ ପଦକ୍ଷେପ ନିଆଯାଇପାରିବ?
2: ଆପଣ ଜାଣିଥିବେ ପାଣି ପାଇପ୍ ବହୁତ ଜାଗାରେ ଫାଟିଯାଏ ଆଉ ସେଇ ପାଣି ପାଇପ୍ ଫାଟି ବର୍ଷା ଜଳ ଯେଉଁ ଜମିଥାଏ ତା ସଂସ୍ପର୍ଶରେ ଆସିଯାଏ, ତେଣୁକରି

ପୁରା ପାଣିଟା ପଲ୍ୟୁଟେଡ୍ ହେଇଯାଏ। ସେଇ ପାଣି ଯଦି ଆପଣ ପିଇବେ ତାହେଲେ ସେଇ ପାଣିରେ ଆପଣଙ୍କର ବିଭିନ୍ନ ପ୍ରକାର ରୋଗ ଯେମିତି ଆପଣଙ୍କର ପେଟ ରୋଗ, ତାପରେ ଆପଣଙ୍କର ଝାଡ଼ା ବାନ୍ତି, ତରଳ ଝାଡ଼ା, ଏଇସବୁ ବ୍ୟାପିବାର ସମ୍ଭାବନା ଥାଏ। ବେଳେବେଳେ ଦେଖାଯାଇଛି ଏପିଡେମିକ୍ ଫର୍ମ ମଧ୍ୟ ନିଏ, ଜଣ୍ଡିସ୍ର ଏପିଡେମିକ୍ ମଧ୍ୟ ଠିକ୍ ବର୍ଷା ଋତୁ ବେଳେ ବି ଦେଖାଯାଏ, ଟାଇଫଏଡ୍ ବି ବହୁତ ଜାଗାରେ ବ୍ୟାପିଥାଏ। ତେଣୁ ଏହିସବୁ ଜିନିଷରୁ ରକ୍ଷା ପାଇବା ପାଇଁ ପ୍ରଥମତଃ ଆପଣ ଚେଷ୍ଟା କରିବେ ପାଣି ଫୁଟେଇକି ଥଣ୍ଡା କରିକି ପିଇବା ପାଇଁ। ତା କାରଣ ଯଦି ଆମେ ପାଣି ଫୁଟେଇକି ପିଉଛୁ ତାହେଲେ ଯୋଉ ଜୀବାଣୁ ଭୂତାଣୁ ସବୁ ଅଛନ୍ତି ସେମାନେ ପ୍ରାୟ 100 ଡିଗ୍ରୀ ଟେମ୍ପରେଚରରେ ସବୁ ମରିଯାଆନ୍ତି। ଆଉ ଗୋଟେ ହେଉଛି ପାଣି ଫୁଟେଇବା ମାନେ ପାଣି ଗରମ କରି ପିଇବା ନୁହଁ, ପାଣି ଫୁଟେଇବା ଅର୍ଥାତ୍ ପାଣି ଫୁଟିଗଲା ପରେ ଗପ୍ ଗପ୍ ଗପ୍ ଗପ୍ ଆୱାଜ ହେବ ଯେତେବେଳେ, ସେଟାକୁ ଆମେ ରୋଲିଂ ବଏଲିଂ କହିଥାଉ, ତାହେଲେ ଆପଣ ଜାଣିବେ ଯେ ଆପଣଙ୍କ ପାଣିଟା ଭଲ ଭାବରେ ଫୁଟି ଯାଇଛି। ସେଇ ପାଣିଟା ଆପଣ ରାତିରେ ଫୁଟେଇକି ଢାଙ୍କିକି ରଖିଦିଅନ୍ତୁ। ଯେଉଁମାନଙ୍କର ପାଣି ଫିଲ୍ଟର ଅଛି ସେମାନେ ତ ପାଣି ଫିଲ୍ଟରରେ ପିଇପାରିବେ ପାଣି, କିନ୍ତୁ ଯେଉଁମାନଙ୍କର ପାଣି ଫିଲ୍ଟର

0: ତାକୁ ଆମେ ରୋଲିଂ ବଏଲିଂ କହିଥାଉ। ତାହେଲେ ଆପଣ ଜାଣିବେ ଯେ ଆପଣଙ୍କ ପାଣିଟା ଭଲ ଭାବରେ ଫୁଟି ଯାଇଛି। ସେଇ ପାଣିଟା ଆପଣ ରାତିରେ ଫୁଟେଇକି ଢାଙ୍କିକି ରଖିଦିଅନ୍ତୁ। ଯେଉଁମାନଙ୍କର ପାଣି ଫିଲ୍ଟର ଅଛି ସେମାନେ ତ ପାଣି ଫିଲ୍ଟରରେ ପିଇ ପାରିବେ ପାଣି, କିନ୍ତୁ ଯେଉଁମାନଙ୍କର ପାଣି ଫିଲ୍ଟର ନାହିଁ ସେମାନେ ଏହିପରି ଭାବରେ ପାଣିକୁ ଭଲ ଭାବରେ ଫୁଟେଇ ରାତି ସାରା ଢାଙ୍କିକି ରଖିବେ। ସକାଳ ହେଲା ବେଳକୁ ସେ ପାଣି ଥଣ୍ଡା ହେଇଯାଇଥିବ, ସେଟା ସେମାନେ ପିଇ ପାରିବେ। ସବୁ ଗଭର୍ଣ୍ଣମେଣ୍ଟ ସେଣ୍ଟରରେ ସବୁ ହାଲୋଜେନ୍ ଟାବ୍ଲେଟ୍ ମିଳେ, ଏହି ହାଲୋଜେନ୍ ଟାବ୍ଲେଟ୍ ବି ଆପଣ ସେ ପାଣିରେ ପକେଇକି ପିଇ ପାରିବେ। ଆଉ ଗୋଟେ ମୁଁ ଆପଣଙ୍କୁ କହି ରଖେ, ଯେଉଁମାନଙ୍କର ନିଜର ନଳକୂଅ ଅଛି କି ନିଜ ଘରେ ଆପଣ କୂଅ ଖୋଳିଛନ୍ତି କି କ'ଣ, ବ୍ଲିଚିଂ ପାଉଡର ପକେଇକିନା ସେଇ ପାଣିକୁ ଆପଣ ବିଶୁଦ୍ଧ କରି ପିଇ ପାରିବେ।
1: ଗୋଟା କଥା କହିଲେ ଆପଣ, ଇଏ ତ ଗଲା ଜଳଜନିତ ରୋଗ। ଆପଣ ଟିକେ ଆଗରୁ କହିଲେ ଯେ ବର୍ଷା ଦିନେ ଅନ୍ୟ ଏକ ସମସ୍ୟା ଦେଖାଦିଏ, ତାହା ହେଉଛି ମଶା ଜନିତ ସମସ୍ୟା। ଏବଂ ମଣିଷ ଜାତିର ସବୁଠାରୁ ବଡ଼ ଶତ୍ରୁ ହେଉଛି ମଶା। ମ୍ୟାଲେରିଆ କୁହନ୍ତୁ, ଫାଲେରିଆ କୁହନ୍ତୁ, ଡେଙ୍ଗୁ କୁହନ୍ତୁ, ମସ୍ତିଷ୍କ ଜ୍ୱର କୁହନ୍ତୁ, ଏ ସବୁ ମଶାଙ୍କ ଦ୍ୱାରା ହୋଇଥାଏ। ଆମେ ଜାଣିଛୁ ମଶାରୀ ଟାଙ୍ଗିବା ହେଉଛି ସବୁଠାରୁ ସହଜ ଉପାୟ। ଏହାକୁ ଛାଡ଼ି ମଶାଜନିତ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ଆମେ କ'ଣ କରିପାରିବା, ଏବଂ ମଶାଜନିତ ରୋଗର ଚିକିତ୍ସା ପାଇଁ ଆମର ଓଡ଼ିଶାରେ କ'ଣ ସବୁ ସୁବିଧା ଉପଲବ୍ଧ ଅଛି?
0: ଯୋଉ ମଶା ବିଷୟରେ ଆପଣ କହିଲେ, ଆମେ ବେଳେବେଳେ ଭାବିଥାଉ ଆମ ଘରଟା ଯଦି ସଫା ରହିଲା ବାସ୍ ସବୁ ଜିନିଷ ସଫା, କିନ୍ତୁ ନୁହଁ, ଆମ ପରିବେଶଟା ସଫା ରହିବା ବି ଆମର ଦାୟିତ୍ୱ। ତେଣୁକରି ଆମେ ବେଳେବେଳେ କ'ଣ କରିଥାଉ, ଘରର ଅଳିଆ ନେଇ ବାହାରେ ପକେଇଦେଉ, ବାସ୍ ଆମ ଘରଟା ତ ସଫା ଦେଖାଯାଉଛି, ଆମେ ଭୁଲିଯାଉ ଯେ ସେଇ ଅଳିଆ ପୁଣି ଆମ ଘର ଭିତରେ ଆସିପାରେ। ଆଉ ଆମ ଘର ଚାରିଆଡ଼େ ଯୋଉ ପାଣି ଜମିଛି ସେଟା ନ ଜମୁ, ସେ ଚାରିଆଡ଼େ ଘାସ ପତ୍ର ଉଠିଛି, ବର୍ଷା ଋତୁରେ ବହୁତ ଛୋଟ ଛୋଟ ଗଛ ପତ୍ର ଉଠିଥାଏ, ସେଟା ନ ହଉ। ସେଥିପାଇଁ ଆମେ ସେ ଗଛ ପତ୍ର କାଟିବା, ପରିବେଶ ସଫା ରଖିବା, ପାଣି ନ ଜମୁ ସେଇ ଚେଷ୍ଟା କରିବା ଉଚିତ। କାହିଁକି ନା ଏଇଟା ଯଦି ଆମେ କରିଲୁ ତାହେଲେ ଆମର ମଶାର ବଂଶ ବୃଦ୍ଧି ପାଇବ ନାହିଁ। ଏକ ତ ମଶାକୁ ବଂଶ ବୃଦ୍ଧି ହାତରୁ ଆମେ ସେଟାକୁ ରକ୍ଷା କରିପାରିବା। ଚାରିଆଡ଼େ ପାଣି ଜମିଛି, ଇଭେନ୍ ଘର ସାଇଡ୍ରେ ଯଦି ଆମେ ଦେଖିଲୁ କି ଗାତ ହେଇଯାଇ ବର୍ଷା ପାଣି ଜମିଛି, ସେଠି ଆମେ ଟିକେ ବାଲି ବା ମାଟି ନେଇକିନା ପକେଇ ଦେଇପାରିବା, ଯଦି ସେ ଗାତଟା ବନ୍ଦ ହେଇଯାଇପାରିବ। ଏଇସବୁ ଟେମ୍ପୋରେରୀ ଛୋଟ ଛୋଟ ଜିନିଷ ଆମେ କରିପାରିବା। ଆଉ ଏଇଟା ଯଦି ଆମେ କରିଲୁ ଆମ ଘର ଚାରିଆଡ଼େ ପାଣି ଜମିଲାନି, ତାହେଲେ ତ ମଶା ବୃଦ୍ଧି କରିପାରିବେନି। ଆଉ ମଶା ଯଦି ନହେଲା ତାହେଲେ ମଶା ଜନିତ ସମସ୍ୟା ବହୁତ କମିଯିବେ। ତା ବାଦରେ ଡେଙ୍ଗୁ ମଶା ଦିନରେ କାମୁଡ଼େ, ଆପଣ ତ ଦିନବେଳେ ମଶାରୀ ଟାଙ୍ଗି ପାରିବେନି। ବିଭିନ୍ନ ପ୍ରକାର ମଶା ଧୂପ ମସ୍କିଟୋ ରେପେଲେଣ୍ଟ ଯୋଉଗୁଡ଼ା ଆମେ କହୁଛୁ ସେଗୁଡ଼ା ସବୁ ମିଳୁଛି, ଇଲେକ୍ଟ୍ରିକାଲ ବି ମିଳୁଛି, ଆଉ ଆପଣ ଧୂପକାଠି ଭଳିଆ ଜଳେଇ ବି ପାରିବେ। ସେଗୁଡ଼ା ଯଦି ଆପଣ ଟିକେ ଜଳାନ୍ତି ତାହେଲେ ଆପଣଙ୍କ ଘରେ ମଶାର ସଂକ୍ରମିତ କମ୍ ହେବ। ତା ବାଦରେ ଆପଣ ଘର ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଡେଲି ଘର ଫିନାଇଲ୍ ଦେଇକି ପୋଛିବେ, ତାକି ଘର ସଫା ରହିବ ଆଉ ଡିସ୍ଇନ୍ଫେକ୍ଟେଡ୍ ମଧ୍ୟ ରହିବ। ଆଉ ଗୋଟେ ହେଉଛି ମଶାର ବିଭିନ୍ନ ପ୍ରକାର କ୍ରିମ୍ ମଧ୍ୟ ମିଳେ, ସେଟା ବି ଆପଣ କିଣି ଆଣି ଆପଣ ହାତ ଗୋଡ଼ ଯୋଉ ଏକ୍ସପୋଜ୍ ପାର୍ଟ ଅଛି ସେଇଥିରେ ବି ଆପଣ ଲଗେଇ ପାରିବେ, ଆଉ ମଶା କାମୁଡ଼ାରୁ ନିଜକୁ ରକ୍ଷା କରିପାରିବେ। ପର୍ଟିକୁଲାରଲି ଯଦି ଘର ପାଖଆଖ କୌଣସି ଡେଙ୍ଗୁ ବା ମ୍ୟାଲେରିଆ ରୋଗୀ ଅଛନ୍ତି ଆପଣ ଜାଣିଛନ୍ତି, ତାହେଲେ ତ ବିଶେଷ କରି ଆପଣ ସଚେତନ ରହିକି ନିଜକୁ ମଶା କାମୁଡ଼ାରୁ ରକ୍ଷା କରିବେ।
1: ବଢ଼ିଆ କଥା ଆପଣ କହିଲେ। ନିଶ୍ଚିତ ଭାବରେ କୁହାଯାଏ ମଶା ଆମର ସବୁଠୁ ବଡ଼ ଶତ୍ରୁ, ଏବଂ ମଶାକୁ ଯଦି ଆମେ ରୋକିପାରିବା ତେବେ ଅଧିକାଂଶ ରୋଗକୁ ଆମେ ରୋକିପାରିବା।
0: ଧରନ୍ତୁ କାହାକୁ ବର୍ଷା ଋତୁରେ ଜ୍ୱର ହେଲା, କ'ଣ ଜ୍ୱର ହେଲା ଆମେ ଜାଣିନୁ, ସେଟା ଜଷ୍ଟ ଥଣ୍ଡା ହେଇକି ଜ୍ୱର ହେଇଥାଇ ପାରେ, କି ମଶା କାମୁଡ଼ିବାରେ ଡିଫରେଣ୍ଟ ଟାଇପ୍ର ମ୍ୟାଲେରିଆ ଅଛି ଯେମିତି ମସ୍ତିଷ୍କ ଜ୍ୱର କି ଖାଲି ମ୍ୟାଲେରିଆ ସେମିତି ବି ହେଇପାରେ। ତେଣୁକରି କ'ଣ ହେଇଛି, ମୂଲ୍ୟବାନ ସମୟ ନଷ୍ଟ ନ କରିକିନା ଘରେ ରୋଗୀକୁ ନ ରଖିକି ଇମିଡିଏଟ୍ଲି ଆପଣ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଆଉ ଆମର ସବୁ ଯୋଉ ସରକାରୀ ଡାକ୍ତରଖାନା ମାନେ ଅଛନ୍ତି ସେଇ ଡାକ୍ତରଖାନାରେ ଜ୍ୱର ପାଇଁକା ମ୍ୟାଲେରିଆ ପାଇଁକା ସୁବିଧାରେ ମାଗଣାରେ ଆପଣ ସବୁ ଚିକିତ୍ସା ପାଇପାରିବେ।
1: ନିଶ୍ଚିତ ଭାବରେ, କାରଣ ବର୍ତ୍ତମାନ ଚିକିତ୍ସା ସେବାରେ ଏତେ ଉନ୍ନତି କଲାଣି ଆମ ଓଡ଼ିଶା। ପ୍ରାଇମେରୀ ହେଲ୍ଥ ସେଣ୍ଟର ଅର୍ଥାତ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ହେଇପାରୁଛି, ବିଶେଷଜ୍ଞ ଅଛନ୍ତି। ବିଶେଷ କରି ମଶା ଜନିତ ଯୋଉ ରୋଗ ଆପଣ କହିଲେ, ମ୍ୟାଲେରିଆ, ମସ୍ତିଷ୍କ ଜ୍ୱର, ଡେଙ୍ଗୁ, ଚିକେନ୍ ଗୁଣେ, ଏହିସବୁର ଚିକିତ୍ସା ହେଇପାରୁଛି। ଏବଂ ସବୁଠୁ ବଡ଼ କଥା ହେଉଛି ଯଦି ଚିହ୍ନଟ ହେଇଯାଇପାରିବ ଠିକ୍ ସମୟରେ
0: ତାହେଲେ ସୁବିଧାରେ ଟ୍ରିଟମେଣ୍ଟ ହେଇପାରିବ ଆଉ ରୋଗୀ ଭଲ ବି ହେଇଯିବ।
1: ବଢ଼ିଆ କଥା କହିଲେ। ବର୍ତ୍ତମାନ ଆସୁଛି ବ୍ୟକ୍ତିଗତ ପରିଚ୍ଛନ୍ନତା। ଖରାଦିନେ ପ୍ରଚଣ୍ଡ ଗରମ ହେଉଥାଏ, ଆମେ ହୁଏତ ଦିନରେ ଦୁଇଥର ତିନିଥର ଗାଧେଇଥାଉ, ପ୍ରଚଣ୍ଡ ଝାଳ ବାହାରିଥାଏ ଆମ ଦେହରୁ, ତେଣୁ ସେଥିପାଇଁ ଆମେ ଟିକେ ସାବଧାନ ହେଇଯାଉ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି। କିନ୍ତୁ ବର୍ଷା ଦିନେ ଏବଂ ଶୀତ ଦିନେ ଏଇ ଦିନେ ଲୋକମାନେ ବ୍ୟକ୍ତିଗତ ପରିଚ୍ଛନ୍ନକୁ ଏତେ ଧ୍ୟାନ ଦିଅନ୍ତି ନାହିଁ। ଆପଣ ବଢ଼ିଆ କଥା ଟିକେ ଆଗରୁ କହିଲେ ଯେ ଆମେ ଯାଇଛୁ କୁଆଡେ ବାହାରକୁ, ବର୍ଷା ଓଦା ହେଇଗଲୁ, ଆସିଲୁ, କେବଳ ଲୁଗାଟି ବଦଳେଇ ଶୁଖେଇ ରଖିଦେବୁ, କିନ୍ତୁ ଆମେ ଯୋଉ ଓଦା ହେଇଥିଲୁ ହୁଏତ ଏତେ ଧୂଳିମଳି ଲାଗିଥାଇପାରେ, ଆମେ ଆଉ ଦ୍ୱିତୀୟ ଗାଧୋଉନା, କାରଣ କାଳେ ଥଣ୍ଡା ହେଇଯିବ, ଜ୍ୱର ହେଇଯିବ କି ଥଣ୍ଡା ପାଣି ହେଇଥିବ। ବ୍ୟକ୍ତିଗତ ପରିଚ୍ଛନ୍ନର କ'ଣ ଆବଶ୍ୟକତା ରହିଛି ବର୍ଷା ଦିନେ, ସେ ବିଷୟରେ ଡାକ୍ତର ମହୁଆ ବିଶ୍ୱାସ କିଛି କହିବେ କି?
0: ବର୍ଷା ଦିନରେ ବ୍ୟକ୍ତିଗତ ପରିଚ୍ଛନ୍ନତା ତ ଆମର ସବୁଦିନରେ ଇମ୍ପୋର୍ଟାଣ୍ଟ,
1: ଆଜ୍ଞା,
0: କିନ୍ତୁ ବର୍ଷା ଦିନରେ ଆମେ ସ୍ପେଶାଲି ଧ୍ୟାନ ଦେବା କଥା, ନହେଲେ କ'ଣ ହବ କହିଲେ ଫଙ୍ଗଲ ଇନ୍ଫେକ୍ସନ।

0: ଇନ୍ଫେକ୍ସନ୍ ହେଇପାରେ, ସ୍କେବିଜ୍ ହେଇପାରେ, ଇଭେନ୍ ମୁଣ୍ଡରେ ଉକୁଣି ମଧ୍ୟ ହେଇପାରେ। ଧରନ୍ତୁ ଆମେ ବର୍ଷାରେ ଯାଉଛୁ, ଝିପ୍ଝିପ୍ ବର୍ଷା ପଡୁଛି, ତେଣୁ ଆମ ମୁଣ୍ଡ ଓଦା ହେଇଗଲା। ଆମେ ଘରେ ଆସି ମୁଣ୍ଡ ପୋଛିଲୁ ନାହିଁ, କିଛି ନାହିଁ, ସେମିତି ରହିଗଲୁ। ଆଉ ବାଇଚାନ୍ସ ଯଦି କୌଣସି ପ୍ରକାର ଉକୁଣିର ସଂକ୍ରମଣ ହେଲା ଆମ ମୁଣ୍ଡରେ, ତେବେ ଉକୁଣି ବଢିଯିବ ବର୍ଷା ଋତୁରେ। ତାପରେ ଆଉ ଗୋଟେ ହେଉଛି ଫଙ୍ଗଲ ଇନ୍ଫେକ୍ସନ୍। ଓଦା ଲୁଗାପଟା ଯଦି ଆପଣ ପିନ୍ଧିକି ରହିଲେ, ତାହେଲେ ବିଭିନ୍ନ ପ୍ରକାର ଫଙ୍ଗଲ ଇନ୍ଫେକ୍ସନ୍ ହେଇପାରେ। କୋଉଠି ଯାଉଛନ୍ତି, ଗାଡ଼ିରେ ପାଣି ଛିଟିଲା, ଆପଣଙ୍କ ଦେହରେ ପଡ଼ିଲା, ଆପଣ ଜାଣିପାରିଲେନି, ଘରେ ଆସି ଇମିଡିଏଟ୍ଲି ଲୁଗା ବଦଳେଇଲେନି କି ଗାଧେଇଲେନି। ସବୁଠୁ ବଡ଼ ଜିନିଷ ହେଉଛି ବର୍ଷା ଦିନରେ ନିୟମିତ ଭାବରେ ଗାଧେଇବେ। ପର୍ଟିକୁଲାରଲି ଯଦି ବାହାରକୁ ଯାଇଛନ୍ତି, ଓଦା ହେଇଯାଇଛନ୍ତି ବର୍ଷାରେ, ତାହେଲେ ଆପଣ ଗାଧେଇବେ, ଲୁଗାପଟା ଚେଞ୍ଜ କରିବେ, ଆଉ ଶୁଖିଲା ଲୁଗାପଟା ପିନ୍ଧିବେ। ତା କାରଣ ଗାଧେଇଲା ଫଳରେ ଆପଣଙ୍କ ଦେହରେ ଯାହା ସବୁ ଧୂଳିମଳି ଲାଗିଥିବ ସେଗୁଡ଼ା ସବୁ ବାହାରିଯିବ। ସାଧାରଣତଃ ଲୋକ ଭାବନ୍ତି ଯେ ଆମେ ତ ବର୍ଷାରେ ଓଦା ହେଇକି ଆସୁଛୁ, ପୁଣି ଗାଧେଇବୁ କ'ଣ, ଗାଧେଇଲେ ବି ତ ଆମକୁ ଥଣ୍ଡା ହେବ। ଯଦି ଆପଣ ସେମିତି ଭାବୁଛନ୍ତି, ଥଣ୍ଡାର ଆଶଙ୍କା ଅଛି ବା ଆପଣଙ୍କର ଇସ୍ନୋଫିଲିଆ ବଢିକି ଅଛି, ଆପଣ ବ୍ୟସ୍ତ ହେଉଛନ୍ତି, ତେବେ ଟିକେ ଗରମ ପାଣିରେ ଗାଧେଇବେ ନା, ଅସୁବିଧା କ'ଣ, ସାବୁନ ଲଗେଇକି ଭଲ ଭାବରେ ଗାଧେଇବେ।
1: ଏକଦମ ଠିକ କଥା କହିଲେ। ଏବଂ ମୋର ମନେ ଅଛି ଗୋଟେ ଥର ଆପଣ ନିଜେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ବର୍ଷାରେ ଯୋଉ ବିଭିନ୍ନ ପ୍ରକାର ଧୂଳିକଣା ଆକାଶରେ ଥାଏ, ତାହା ମଧ୍ୟ ବର୍ଷା ପାଣି ମିଶିକରି ଆମକୁ ଇନ୍ଫେକ୍ସନ୍ କରାଇପାରେ, ଏବଂ ତାହା ଆଖି ଇନ୍ଫେକ୍ସନ୍ରୁ ଆଖି ଧରା ରୋଗ, କଞ୍ଜକ୍ଟିଭାଇଟିସ୍ ଆଖି ଧରା ରୋଗ ହେଇପାରେ, ଚର୍ମ ସଂକ୍ରମଣ ହେଇପାରେ, ଫଙ୍ଗାଲ ଇନ୍ଫେକ୍ସନ୍ ହେଇପାରେ। ତେଣୁ ଆମେ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ଯଦି ଓଦା ହେଇଯାଇଛୁ, ତେବେ ଯେତେ ଶୀଘ୍ର ପାରେ ଆମେ ନିଜର ଲୁଗାପଟା ବଦଳେଇ ଦେବା, ଶୁଖିଲା ଲୁଗାପଟା ପିନ୍ଧିବା, ଏବଂ ଭଲ ଭାବରେ ଗାଧେଇ ଦେହକୁ ପୋଛି ଦେବା,
0: ସାବୁନ ଲଗେଇକି ଗାଧେଇବା, ଖାଇବା ପୂର୍ବରୁ ଶୌଚ ଯିବା ପରେ ଆମେ ସବୁବେଳେ ହାତ ଧୋଇବା, ଏଇଟା ତ ନିୟମ ଅନୁସାରେ କରିବା କଥା, ସାବୁନରେ ହାତ ଧୋଇବା କଥା। ମୁଁ ଆଉ ଥରେ ଏଇଟା ଆପଣମାନଙ୍କୁ କହିଦିଏ, ନିୟମ ଅନୁସାରେ ବାହାରେ ଯେତେବେଳେ ବି ଆସିବେ, ସେ ବର୍ଷା ଋତୁ ହେଉ ବା କୌଣସି ଋତୁ ହେଉ, ବିଶେଷ କରି ବର୍ଷା ଋତୁରେ ଆପଣ ହାତ ଗୋଡ଼ ସାବୁନରେ ଭଲ ଭାବରେ ଧୋଇବେ, ଘରେ ପଶିବେ, ତାହେଲେ ଆପଣଙ୍କର ସଂକ୍ରମଣ ଦେହ ଖରାପ ହେବାର ଚାନ୍ସେସ୍ କମ୍ ଥିବ। ଆଉ ଗୋଟେ ଜିନିଷ ମୁଁ ଏଠି କହି ରଖେ ଆପଣମାନଙ୍କୁ, ଖାଦ୍ୟ ଯୋଉ ଖାଇବେ ସବୁବେଳେ ଗରମ ଖାଦ୍ୟ ଖାଇବେ, କୌଣସି ଥଣ୍ଡା ଖାଦ୍ୟ, ଖୋଲା ରଖା ହେଇଥିବା ଖାଦ୍ୟ ଖାଇବେ ନାହିଁ। ବହୁତ ଜଣ ବାହାରେ ଏଇ ଯୋଉ ବରା ପକୁଡ଼ି ଛାଣୁଛନ୍ତି, ଖାଇବା ପାଇଁ ବହୁତ ଭଲ ପାଆନ୍ତି, ସେମାନେ ନିୟମିତ ଭାବରେ ହୁଏତ ଏ ବରା ପକୁଡ଼ି ଖାଆନ୍ତି, କିଛି ଅସୁବିଧା ନାହିଁ। ବର୍ଷା ଋତୁରେ ବଡ଼ା ପକୁଡ଼ି ଛଣା ଛଣି ଖାଇବା ପାଇଁ ଲୋକଙ୍କୁ ବହୁତ ଇଚ୍ଛା ହୁଏ, ଖାଆନ୍ତୁ, କିନ୍ତୁ ଯୋଉଟା ସାଙ୍ଗେ ସାଙ୍ଗେ ଛଣା ହେଇଥିବ ସେଟା ଖାଆନ୍ତୁ। ଯଦି ରଖା ହେଇଯାଇଛି, ଆପଣ ସେଠି ପହଞ୍ଚିଛନ୍ତି ଆଉ ସେଟା ସେମିତି ଛଣା ହେଇକି ରହିଛି, ତାହେଲେ ସେଟା ଦୟାକରି ଖାଆନ୍ତୁ ନାହିଁ, ସେଥିରେ ସଂକ୍ରମଣ ହେବାର ଚାନ୍ସେସ୍ ବହୁତ ଅଧିକ ଥାଏ।
1: ଏକଦମ ବଢିଆ କଥା କହିଲେ। ଆମର ଶ୍ରୋତା ଭାଇ ଭଉଣୀମାନେ ବିଭିନ୍ନ ଜାଗାରୁ ପରିବା ଆଣୁଛନ୍ତି, ପରିବା ସବୁ ତଳେ ଜମା ହେଇକି ରହୁଛି, ପାଖରେ ଗାଡ଼ି ମଟର ଯାଉଛି, ତେଣୁ ସେଠି ଦୂଷିତ ହେଉଛି। ଆପଣମାନେ ଯୋଉ ପରିବା ଆଣୁଛନ୍ତି ବାହାରୁ, ତାକୁ ଭଲ ଭାବରେ ଟିକେ ଲୁଣ ପାଣି ଆଉ ଉଷୁମ ପାଣିରେ ପକେଇ ଧୋଇ ଦିଅନ୍ତୁ, ଧୋଇ ଦେଲା ପରେ ତାକୁ ରଖନ୍ତୁ। ବିଶେଷ କରି ଯୋଉ ପନିପରିବା ଆପଣ କଞ୍ଚା ଖାଉଛନ୍ତି, ଯେପରି ପିଆଜ ହେଲା, ଟମାଟର ହେଲା, ଗାଜର ହେଲା, କାକୁଡ଼ି ହେଲା, ଇଏ ସବୁ ପନିପରିବାକୁ ଭଲ ଭାବରେ ଧୋଇ ଖାଆନ୍ତୁ। କାରଣ ଆପଣ ଜାଣିନାହାନ୍ତି ଯେ ଯୋଉ ପନିପରିବାଟି ତଳେ ରଖା ହେଇଥିଲା, ସେ ପାଖରେ ବିଭିନ୍ନ ଜୀବଜନ୍ତୁ ଯିବା ଆସ କରୁଛନ୍ତି, ଲୋକବାଟେ ଯିବା ଆସ କରୁଛନ୍ତି, ଗାଡ଼ି ମଟର ଯିବା ଆସ କରୁଛି, ତାର ଧୂଳି ବେଳେ ହୁଏତ ପଡ଼ିଥାଇ ପାରେ। ବର୍ତ୍ତମାନ ଆସୁଛି ଆଉ ଏକ ସମସ୍ୟା, ଯୋଉ ବିଷୟରେ ଆମେ ଆଲୋଚନା କରୁଥିଲୁ, ସର୍ପଦଂଶନ। ଦେଖାଯାଏ ବର୍ଷା ଦିନରେ ସର୍ପଦଂଶନ ସଂଖ୍ୟା ବହୁତ ବଢ଼ିଯାଏ, ଏବଂ କୁହାଯାଏ ଯେ ଅଧିକାଂଶ ସର୍ପଦଂଶନ ବ୍ୟକ୍ତିଙ୍କର ମୃତ୍ୟୁ ସାପ କାମୁଡ଼ାରେ ନ ହୋଇ ହୃଦଘାତରେ ହୋଇଥାଏ। ଏବଂ ଆପଣଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି କୁକୁର କାମୁଡ଼ା, ସାପ କାମୁଡ଼ା, ଏଇ ଦୁଇଟି ବିଷୟରେ ଟିକେ କିଛି କହିବେ କି?
0: ସାପ ମୁଁ ଆପଣଙ୍କୁ କହି ରଖେ ଯେ 80% ଅଫ୍ ଦ ସ୍ନେକ୍ସ ଆର୍ ନନ୍ ପଏଜନସ୍, ବିଷାକ୍ତ ନୁହନ୍ତି। ଆଉ ତା ଦେହରୁ ବହୁତ କମ୍ ସାପ ହେଉଛନ୍ତି ବିଷାକ୍ତ ସାପ। ସାଧାରଣତଃ ସାପ କାମୁଡ଼ାରେ ଲୋକ ଭୟଭୀତ ହେଇକି ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରନ୍ତି, ବିଷାକ୍ତ ସାପ ବହୁତ କମ୍ ଥାଏ। ମୁଁ ସାପ କାମୁଡ଼ା ବିଷୟରେ ଦି ଭାଗରେ କହିବାକୁ ଚାହେଁ। ପ୍ରଥମ ହେଉଛି କ'ଣ କରିଲେ ଆପଣଙ୍କୁ ସାପ କାମୁଡ଼ିବ ନାହିଁ। ଆପଣ ଯେତେବେଳେ ଘରୁ ବାହାରିବେ, ତେବେ ଜୋତା ପିନ୍ଧିକି ବାହାରିବେ, ଖଣ୍ଡେ ବାଡ଼ି ହାତରେ ରଖି ବାହାରିବେ, ଯଦି ଅନ୍ଧାର ହେଇଥିବ ଟର୍ଚ୍ଚ ଲାଇଟ୍ ତ ନିହାତି ନେବେ, ଆଉ ଧପ୍ ଧପ୍ ଶବ୍ଦ କରି ଚାଲିବେ, ପାଦ ଶବ୍ଦର ଭାଇବ୍ରେସନ୍ରେ ସାପ ଥିଲେ ମଧ୍ୟ ସେ ପଳାଏ। ଆଉ କୌଣସି ବୁଦା ପାଖ କି ଉଇଁ ହୁଙ୍କା ପାଖକୁ ଆପଣ ଯିବେ ନାହିଁ। ଆଉ ଯଦି ଆପଣଙ୍କୁ ସାପ କାମୁଡ଼ିଥାଏ, ଜମା ବି ବ୍ୟସ୍ତ ହୁଅନ୍ତୁନି, ଭୟଭୀତ ହୁଅନ୍ତୁନି, ଆଉ ମୂଲ୍ୟବାନ ସମୟ ନଷ୍ଟ କରନ୍ତୁନି। ଇମିଡିଏଟ୍ଲି ସବୁ ସରକାରୀ ଡାକ୍ତରଖାନାରେ ସାପ କାମୁଡ଼ିବା ବିଷ ପ୍ରତିରୋଧକ ଔଷଧ ଅଛି, ଇଞ୍ଜେକ୍ସନ୍ ଅଛି, ତେଣୁ ସେମାନେ ସବୁ ଟେଷ୍ଟ କରିକି ଆପଣଙ୍କୁ ସେହି ସାପ କାମୁଡ଼ିବା ପାଇଁ ଇଞ୍ଜେକ୍ସନ୍ ଦେଇଦେବେ, ଆଉ ଆପଣ ପୁରାପୁରି ଭଲ ହେଇଯିବେ। ବହୁତ ଲୋକ ଦେଶୀ ଚିକିତ୍ସା ବା ଆପଣଙ୍କର ଝଡ଼ାଝଡ଼ିରେ ବିଶ୍ୱାସ କରି ତାଙ୍କ ପାଖକୁ ଯାଆନ୍ତି, କିନ୍ତୁ ମୁଁ ଆପଣଙ୍କୁ କହି ରଖେ, ସାପ ବିଷ ଝଡ଼ାଝଡ଼ି ଦେଶୀ ଚିକିତ୍ସାରେ ଯାଏ ନାହିଁ। ତେଣୁ

0: ପରି ଭୁଲ କରନ୍ତୁ ନାହିଁ।
1: ଏବଂ ଦେଖାଯାଇଛି ଯେ ଅନେକ ସ୍ଥାନରେ ଲୋକମାନେ ସାପ କାମୁଡ଼ିବା ପରେ ଭୟଭୀତ ହୋଇଯାଆନ୍ତି ଏବଂ ସେମାନେ କେଉଁ ସାପ କୋଉ କାମୁଡ଼ିଲା ନ କାଟିଲା ଜାଣିପାରନ୍ତି ନାହିଁ। ଯଦି ଆପଣ କୌଣସି ପ୍ରକାର କେବଳ ସାପ ନୁହେଁ ଡାକ୍ତର ମହୁବା ବିଶ୍ୱାସ, ମୁଁ କହିବି କୌଣସି ବି ଜନ୍ତୁ ସେ ବିଛା କାମୁଡ଼ି ଥାଇପାରେ, ଯିଏ ବି କାମୁଡ଼ି ଥାଇପାରେ, ଆପଣ ତୁରନ୍ତ ଡାକ୍ତରଖାନାକୁ ଗଲେ ଆମର ଡାକ୍ତର ବନ୍ଧୁମାନେ ସେମାନଙ୍କ ଜୀବନ ରକ୍ଷା କରିପାରିବେ। କାରଣ ଶ୍ରୋତା ବନ୍ଧୁ, ବର୍ଷା ଦିନରେ ପ୍ରାୟ ସାପମାନେ ବିଛାମାନେ ଯେପରି ଡାକ୍ତର ବିଶ୍ୱାସ କହିଲେ ଯେ ସେମାନଙ୍କ ଗାତରେ ପାଣି ପଶିଗଲା ପରେ ସେମାନେ ପଳେଇ ଆସନ୍ତି। ଆଉ ଗୋଟେ କଥା ମୁଁ କହିବା ପାଇଁ ଚାହିଁବି, ଆପଣଙ୍କ କଥା ସଙ୍ଗେ ଯୋଡ଼ିବା ପାଇଁ ଚାହିଁବି, ଯେଉଁମାନେ ଘରେ ତଳେ ଶୋଉଛନ୍ତି ସେମାନେ ବର୍ଷା ଦିନରେ ଦୟାକରି ତଳେ ଶୁଅନ୍ତୁ ନାହିଁ। କାରଣ ଆପଣ ଜାଣନ୍ତି ନାହିଁ, ହୁଏତ ସାପଟି କୋଉ କଡ଼ରେ ଥାଇପାରେ, ଦଂଶନ କରିପାରେ, ଖଟ ଉପରେ ଶୋଇବେ,
0: ମଶାରି ଟାଙ୍ଗିକି ଶୋଇବେ,
1: ବା ତାହେଲେ କଣ ସାପଟି ଦଂଶନ କରିପାରିବ ନାହିଁ। ହଁ, ଆଉ ଗୋଟେ କଥା ଡାକ୍ତର ବିଶ୍ୱାସ, ଏହି ସମୟରେ ବହୁତ କୁକୁର କାମୁଡ଼ା ଘଟଣା ଘଟିଥାଏ ଏବଂ ଜଳାତଙ୍କ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଥାଏ, ଏ ବିଷୟରେ ଆପଣ କଣ କହିବେ?
0: ବର୍ଷା ଋତୁରେ କୁକୁର କାମୁଡ଼ା ରୋଗ ବହୁତ ଆସିଥାନ୍ତି, କାରଣ କୁକୁର କାମୁଡ଼ା ବହୁତ ବଢ଼ିଯାଏ। ଆପଣ ଯଦି କୁକୁର କାମୁଡ଼ି ଦେଲା, ଜଳାନ୍ତକ ରୋଗ ନ ହେବା ପାଇଁ ପ୍ରତିଷେଧକ ଟୀକା ଓ ଇମ୍ୟୁନୋଗ୍ଲୋବୁଲିନ୍, ଏହି ଦୁଇଟା ଯାକ ସମ୍ପୂର୍ଣ୍ଣ ମାଗଣାରେ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁଛି। ତେଣୁ ଯଦି ଆପଣଙ୍କୁ କୁକୁର କାମୁଡ଼ିଲା, ତେବେ ଆପଣ ସେହି ଜାଗାଟା ଭଲ ଭାବରେ ସାବୁନ ଲଗାଇ 20 ମିନିଟ୍ କାଳ କଳ ଖୋଲି ଦେଇ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଘରେ ଯେକୌଣସି ଆୟୋଡିନ୍ ସଲ୍ୟୁସନ୍ ଅଛି ତାକୁ ଲଗାଇ ଦିଅନ୍ତୁ। ଲଗାଇ ଦେଇ ମୂଲ୍ୟବାନ ସମୟ, ମୁଁ ବାରମ୍ବାର କହୁଛି, ମୂଲ୍ୟବାନ ସମୟଟା ଆପଣ ନଷ୍ଟ କରନ୍ତୁ ନାହିଁ। ଇମିଡିଏଟଲି ଆପଣ ହସ୍ପିଟାଲ ନେଇଯାଆନ୍ତୁ ଆଉ ସବୁ ସରକାରୀ ଡାକ୍ତରଖାନାରେ ସେଟା ସମ୍ପୂର୍ଣ୍ଣ ମାଗଣାରେ ଟୀକା ଇମ୍ୟୁନୋଗ୍ଲୋବୁଲିନ୍ ମିଳୁଛି। ସେମାନେ ଆପଣଙ୍କର କ'ଣ ଦରକାର ଦେଖିକିନା ଯୋଉ ଯୋଉ ସେଡ୍ୟୁଲ୍ରେ କହିବେ, ଯୋଉ ଯୋଉ ଦିନ କହିବେ, ସେଇ ସେଇ ଦିନ ଯାଇକିନା ଆପଣ ଟୀକା ଓ ଇମ୍ୟୁନୋଗ୍ଲୋବୁଲିନ୍ ନେଇଯିବେ। ତେଣୁକରି ଆପଣ ଜଳାନ୍ତକ ରୋଗ ଆପଣଙ୍କୁ ହେବ ନାହିଁ
1: ଏବଂ ଗୋଟେ କଥା କୁହାଯାଏ ଶ୍ରୋତା ବନ୍ଧୁ, ଯେ ସବୁ ରୋଗର ଚିକିତ୍ସା ଅଛି, କିନ୍ତୁ
0: ଜଳାତଙ୍କ ରୋଗର ଚିକିତ୍ସା,
1: ଜଳାତଙ୍କ ରୋଗର ଚିକିତ୍ସା ନାହିଁ। ଯଦି ରୋଗ ହୋଇଗଲା ତେବେ ମୃତ୍ୟୁ ସୁନିଶ୍ଚିତ, ତାକୁ କେହି ବି ରୋକିପାରିବେ
0: ନାହିଁ।
1: ତେଣୁ ଜଳାତଙ୍କ ନ ହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ ଏବଂ ଯଦି କୁକୁର କାମୁଡ଼ିଲା, ବିଲେଇ କାମୁଡ଼ିଲା, ମାଙ୍କଡ଼ କାମୁଡ଼ିଲା, ସର୍ପ ଦଂଶନ କଲା, ତେବେ ଭୟଭୀତ ନ ହୋଇ ନିକଟସ୍ଥ ଡାକ୍ତରଖାନା ସହିତ ତୁରନ୍ତ ସମ୍ପର୍କ କରନ୍ତୁ। ଇଏ ତ ଗଲା ଡାକ୍ତର ବହୁବା ବିଶ୍ୱାସ, ବର୍ଷା ଦିନେ ଆମର ସ୍ୱାସ୍ଥ୍ୟ ସଚେତନତା ଆମେ କେମିତି ନେଇପାରିବା? ଆପଣ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ବର୍ଷା ଋତୁର ସାମଗ୍ରିକ ସ୍ୱାସ୍ଥ୍ୟ ପରାମର୍ଶ କ'ଣ ଦେବେ?
0: ମୁଁ ସମସ୍ତଙ୍କୁ ଗୋଟେ ଜିନିଷ କହିବାକୁ ଚାହେଁ ବର୍ଷା ଋତୁରେ, ପ୍ରଥମତଃ ବର୍ଷାରେ ଓଦା ହୁଅନ୍ତୁ ନାହିଁ। ଯଦି କୋଉଠି ଯାଉଛନ୍ତି, ବର୍ଷା ଆସିଲା ତାହେଲେ କୋଉଠି ଶୁଖିଲା ଜାଗାରେ ରହିଯିବା ପାଇଁ ଚେଷ୍ଟା କରନ୍ତୁ। ଆଉ ରହିଲେ ଆପଣ ଗଛ ତଳେ ରୁହନ୍ତୁ ନାହିଁ, କାହିଁକି ନା ବେଳେବେଳେ ବିଜୁଳି ମାରୁଛି, ବିଜୁଳି ମାରିଲେ ଗଛ ତଳେ ରହିଲେ ସେଇଟା ଆପଣଙ୍କର ଅସୁବିଧା କରିପାରେ। ତେଣୁକରି ଆପଣ କୌଣସି ଦୋକାନରେ କି କୌଣସି ଘର ପିଣ୍ଡାରେ ଠିଆ ହେଇ ପଡ଼ନ୍ତୁ। ଯଦି ଆପଣ ଯାଉଛନ୍ତି ମନେ କରନ୍ତୁ ରାସ୍ତାରେ ବର୍ଷା ଆସିଲା, ଯଦି ବର୍ଷାରେ ଓଦା ହେଇଗଲେ ତାହେଲେ ସାଙ୍ଗେ ସାଙ୍ଗେ ଆସିକି ଘରେ ଗାଧୋଇ ଶୁଖିଲା ଲୁଗାପଟା ଚେଞ୍ଜ କରନ୍ତୁ, ଭଲରେ ମୁଣ୍ଡ ଦେହ ହାତ ପୋଛି ପକାନ୍ତୁ ଆଉ ସବୁବେଳେ ସାବୁନରେ ଗାଧେଇବେ। ଘରେ ପଶିଲା ମାନେ ହାତ ଗୋଡ଼ ଭଲ ଭାବରେ ସାବୁନରେ ଧୋଇବେ ଆଉ ଧୋଇକିନା ଶୁଖିଲା ଟାୱେଲରେ ପୋଛିଦେବେ। ଆଉ ଯେକୌଣସି ଖାଦ୍ୟ ଖାଇବେ ସବୁବେଳେ ଗରମ ଖାଦ୍ୟ ଖାଇବେ, ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ।
1: ଥଣ୍ଡା ଖାଦ୍ୟ ଖାଆନ୍ତୁ, ଗରମ ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାଣି ପିଅନ୍ତୁ ଏବଂ ଯେଉଁ ପନିପରିବା ଫଳ ବାହାରୁ ଆଣୁଛନ୍ତି ତାକୁ ଭଲ ଭାବରେ ଧୋଇ ତାକୁ ଭୋଜନ କରନ୍ତୁ। ଶ୍ରୋତା ବନ୍ଧୁ, ବର୍ଷା ଋତୁ ହେଉଛି ରୋମାଣ୍ଟିକ ଋତୁ, ପ୍ରେମ ପ୍ରଣୟ ଏବଂ ଭଲ ପାଇବାର ଋତୁ, ଏବଂ ବର୍ଷା ଋତୁ ଉପଭୋଗ କରିବା ପାଇଁ ଅନେକ ବ୍ୟକ୍ତି ଗୋଆ ଯାଆନ୍ତି, କିଏ ଲୋନାବାଲା ଯାଆନ୍ତି, କିଏ ନର୍ଥ ଇଷ୍ଟ ଯାଆନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଯଦି ଆପଣ ଭଲ ରହିବେ, ଆପଣଙ୍କ ମନ ଭଲ ଥିବ, ତେବେ ଆପଣ ବର୍ଷା ଋତୁକୁ ଉପଭୋଗ କରିପାରିବେ। ରୋଗରେ ଆପଣ ଜୀବନର କୌଣସି ମୁହୂର୍ତ୍ତ ମଧ୍ୟ ଉପଭୋଗ କରିପାରିବେ ନାହିଁ। ତେଣୁ ଜୀବନକୁ ଉପଭୋଗ କରିବାର ପ୍ରଥମ ସର୍ତ୍ତ ହେଉଛି
0: ଆପଣ ସଚେତନତା,
1: ସ୍ୱାସ୍ଥ୍ୟ ସଚେତନତା, ଭଲ ରୁହନ୍ତୁ, ଜୀବନକୁ ଉପଭୋଗ କରନ୍ତୁ। ଆଜିର ଏହି କାର୍ଯ୍ୟକ୍ରମରେ ଡାକ୍ତର ମହୁବା ବିଶ୍ୱାସ, ଆପଣ ଆସି ବର୍ଷା ଋତୁରେ ଆମ ସ୍ୱାସ୍ଥ୍ୟର ଯତ୍ନ କିପରି ନେଇପାରିବା, ବିଶେଷ କରି ଆଗାମୀ ପାର୍ବଣ ଋତୁ ଏବଂ ବଢ଼ୁଥିବା କୋଭିଡ ସଂକ୍ରମଣ ସମୟରେ ଆମର ସ୍ୱାସ୍ଥ୍ୟ ପରାମର୍ଶ କ'ଣ ରହିବ, ସେ ବିଷୟରେ ଯେଉଁ ଭଲ ଭଲ କଥା ସବୁ କହିଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ, ଶ୍ରୋତାମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର। ଶୁଣିଲେ ବର୍ଷା ଦିନରେ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଡାକ୍ତର ମହୁଆ ବିଶ୍ୱାସଙ୍କ ସହ ଆଲୋଚନା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଯୁଗଳ କିଶୋର ପଣ୍ଡା। ସଚେତନତା ଏବଂ ସତର୍କତା ହିଁ ସୁସ୍ଥ ନିରୋଗ ଜୀବନର ଚାବିକାଠି। ଆମେ ଯଦି ବିଭିନ୍ନ ଋତୁରେ ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ

0: ଧ୍ୟାନ ଦେବା ଏବଂ ତା'ର ପ୍ରତିକାରର ବ୍ୟବସ୍ଥା କରିପାରିବା, ତେବେ ଆମେ ଋତୁଟିକୁ ମନଭରି ଉପଭୋଗ କରିବା ସହିତ ନିରାମୟ ରହିପାରିବା। ଶରୀରର ସୁସ୍ଥତା ହେଉ ଅବା ଅସୁସ୍ଥତା, ଅନେକାଂଶରେ ଆମର ଖାଦ୍ୟପେୟ ଉପରେ ମଧ୍ୟ ନିର୍ଭର କରିଥାଏ। ଋତୁ ଅନୁଯାୟୀ ମଧ୍ୟ ଖାଦ୍ୟ ବିଚାର ରହିଛି, ଅର୍ଥାତ୍ କୋଉ ଋତୁରେ କ'ଣ ଖାଇବା ଏବଂ କ'ଣ ନ ଖାଇବା ସେଇଟା ବେଶ୍ ଜରୁରୀ। ତେବେ ବର୍ଷା ଦିନରେ ଆମର ଖାଦ୍ୟ କିଭଳି ହେବା ଦରକାର ସେ ସମ୍ପର୍କରେ ଡାକ୍ତର ଅନୁସୟା ଦାସ କ'ଣ କୁହନ୍ତି, ଆସନ୍ତୁ ଜାଣିବା।
1: ବର୍ଷା ଦିନ ଲୋକମାନେ ପାଚନ ସଂସ୍ଥାନଗତ ରୋଗରେ ବିଶେଷ ଆକ୍ରାନ୍ତ ହେଉଥିବାର ଦେଖାଯାଇଥାଏ, ଯେପରିକି ପେଟର ଅମ୍ଳତା ବା ଏସିଡିଟି ହେବା, ଖାଦ୍ୟ ଠିକ୍ ଭାବରେ ହଜମ ନ ହେବା, ଛାତି ପାଖରେ ଖାଦ୍ୟ ଜମା ହୋଇ ରହିବା ପରି ଲାଗିବା, ସମୟ ସମୟ ବାନ୍ତି ଲାଗିବା ସହିତ ବାନ୍ତି ହେବା, ପତଳା ଝାଡ଼ା ବା ନାଳ ଝାଡ଼ା ହେବା, ଭୋକ ନ ହେବା, ପେଟ କାଟିବା, ପେଟ ଗଣ୍ଡଗୋଳ ହେବା, ଖାଦ୍ୟ ଠିକ୍ ଭାବେ ହଜମ ନ ହେବା ଆଦି ଲକ୍ଷଣ ସୃଷ୍ଟି ହୋଇଥାଏ। ଏହାର କାରଣ ଅନୁଧ୍ୟାନ କରି ଖାଉଥିବା ଖାଦ୍ୟ ତଥା ପାନୀୟ ଉପରେ ସତର୍କ ରହିବା ଦ୍ୱାରା ଏହି ରୋଗ ଗୁଡ଼ିକର ସମ୍ଭାବନା ନଥାଏ। ପେଟ ରୋଗର ମୁଖ୍ୟ କାରଣ ହୋଇଥାଏ ପାଣି ତଥା ଖାଦ୍ୟ। ସ୍ୱଚ୍ଛ ବିଶୁଦ୍ଧ ପାଣି ପିଇବା ଦ୍ୱାରା ଅନେକ ପେଟ ରୋଗର ସମ୍ଭାବନା କମି ଯାଇଥାଏ। ଏହି ଋତୁରେ ଫୁଟା ପାଣିକୁ ଛାଣି ବ୍ୟବହାର କରିବା ଦରକାର। ପାଣିକୁ ମିନିମମ 15 ମିନିଟ ପର୍ଯ୍ୟନ୍ତ ଫୁଟାଇ ଥଣ୍ଡା ହେବା ପରେ ସ୍ୱଚ୍ଛ ପରିଷ୍କାର ସୂତାର ପୁରୁଣା ଧୋତି କନା ବା ଶାଢ଼ୀ କନାକୁ ଆଠପରସ୍ତ କରି ସେଥିରେ ପାଣିକୁ ଛାଣି ଏକ ପରିଷ୍କାର ପାତ୍ରରେ ରଖିବ ଏବଂ ସେହି ପାଣିକୁ ଗୋଟିଏ ଦିନ ବ୍ୟବହାର କଲା ପରେ ବଳକା ପାଣିକୁ ଫିଙ୍ଗି ଦେବ। ଏହିପରି ପ୍ରତିଦିନ ନୂଆ ପାଣିକୁ ଫୁଟାଇ ଛାଣି ବ୍ୟବହାର କରିବା ଉଚିତ, ନଚେତ୍ ପୁରୁଣା ପାଣିରେ ସଂକ୍ରମଣର ଭୟ ରହିଥାଏ। ଅନୁଧ୍ୟାନରୁ ଜଣାପଡିଛି ଯେ ପୁରୁଣା ସୂତାର ଶାଢ଼ୀ ବା ଧୋତି କନାରେ ପାଣି ଛାଣିବା ଦ୍ୱାରା କଲେରା ଜୀବାଣୁ ଛାଣି ହୋଇ ରହିଯାଇଥାନ୍ତି। ଶାଢ଼ୀକୁ କଲେରା ଜୀବାଣୁର ଫିଲ୍ଟର ବୋଲି ମଧ୍ୟ କୁହାଯାଇଥାଏ। ପାଣି ଫୁଟାଇବା ଦ୍ୱାରା ପାଣି ଲଘୁ ହୋଇଯାଇଥାଏ, ପାଣିର ଅମ୍ଳତା ହ୍ରାସ ହୋଇଯାଇଥାଏ ତଥା ସହଜରେ ହଜମ ହେବାରେ ସାହାଯ୍ୟ କରିଥାଏ। ଏହିପରି ଖାଦ୍ୟ ପଦାର୍ଥ ରାନ୍ଧିବା ଏବଂ ସଂରକ୍ଷିତ ରଖିବା ତଥା ବ୍ୟବହାର କରିବାରେ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ରନ୍ଧା ଖାଦ୍ୟ ପଦାର୍ଥରେ ମାଛି ଯେଭଳି ନ ବସନ୍ତି ସେଥିପାଇଁ ଖାଦ୍ୟକୁ ସବୁବେଳେ ଢାଙ୍କୁଣି ଦେଇ ରଖିବ। ଖାଦ୍ୟକୁ ଉଷୁମ ଥିବା ଅବସ୍ଥାରେ ଖାଇବ, ଯାହାଫଳରେ ମାଛି ଦ୍ୱାରା ସଂକ୍ରମିତ ହେଉଥିବା ରୋଗ ଡିସେଣ୍ଟ୍ରି, ଡାଇରିଆ, ପେଟ ରୋଗର ସମ୍ଭାବନା ରହିନଥାଏ। ସବୁଜ ପନିପରିବା, ଫଳମୂଳ ଭଲ ଭାବରେ ଧୋଇ ପରିଷ୍କାର ପାତ୍ରରେ ରଖି ବ୍ୟବହାର କରିବ। ସାଲାଡରେ ବ୍ୟବହୃତ ହେଉଥିବା ପରିବା, କାକୁଡ଼ି, ମୂଳା, ଗାଜର, ଟମାଟୋ, ପିଆଜ, ଧନିଆ ପତ୍ର ଆଦିକୁ ଗରମ ପାଣିରେ ଧୋଇ କିମ୍ବା ପଟାସ ପରମାଙ୍ଗାନେଟ୍ ଜଳରେ ଧୋଇ କଞ୍ଚା ବ୍ୟବହାର କରିବ। ରନ୍ଧା ଯାଉଥିବା ପରିବା ଅପେକ୍ଷା କଞ୍ଚା ଖିଆଯାଉଥିବା ଫଳ ତଥା ସାଲାଡ଼, ପରିବା ଏବଂ ଫଳ ଆଦିକୁ ଦୋଷମୁକ୍ତ କରିବା ପାଇଁ ବିଶେଷ ଧ୍ୟାନ ଦେବା ଉଚିତ, କାରଣ ରନ୍ଧା ଯାଉଥିବା ପରିବା ନିଆଁରେ ସିଝିବା ଦ୍ୱାରା ସେଥିରେ ଥିବା ସଂକ୍ରମିତ ଜୀବାଣୁ ମରିଯାଇଥାନ୍ତି। ଏହି ସମୟରେ ବର୍ଷାରେ ଭିଜିବା ଦ୍ୱାରା ବାୟୁରେ ଜଳକଣା ଅଧିକ ରହିବା ଦ୍ୱାରା ଲଗାଣ ବର୍ଷା ଦ୍ୱାରା ପରିବେଶ ଆର୍ଦ୍ର ଦ୍ୱାରା ସୂର୍ଯ୍ୟ କିରଣ ମନ୍ଦ ତଥା ମାଟି ସନ୍ତସନ୍ତିଆ ରହୁଥିବାରୁ ଲୋକମାନେ ଥଣ୍ଡା, ସର୍ଦ୍ଦି, କାଶ, ଶ୍ୱାସ, ଜ୍ୱର ଇତ୍ୟାଦି ରୋଗରେ ପଡ଼ିବାର ସମ୍ଭାବନା ଅଧିକ ଥାଏ। ତେଣୁ ଫ୍ରିଜ୍ରେ ଥିବା ଖାଦ୍ୟ ପଦାର୍ଥ, ଆଇସ୍କ୍ରିମ୍, କୋଲ୍ଡ୍ରିଙ୍କ ଆଦି ବ୍ୟବହାର କରିବା ଅନୁଚିତ। ବଜାରରେ ମିଳୁଥିବା, ବିଶେଷ କରି ରାସ୍ତା କଡ଼ରେ ଖୋଲାରେ ମିଳୁଥିବା ବାସି ତଥା ସଂକ୍ରମିତ ଦହିବରା, ଆଳୁଦମ, ତେଲଛଣା ପଦାର୍ଥ, ଗୁପଚୁପ, ଚାଓମିନ, ଆଇସ୍କ୍ରିମ୍ ଇତ୍ୟାଦି ଖାଇବା ଦ୍ୱାରା ପେଟ ରୋଗ, ଡାଇରିଆ, ଅତିସାର, କଲେରା, ଡିସେଣ୍ଟ୍ରି ଆଦି ରୋଗ ବ୍ୟାପିବାର ସମ୍ଭାବନା ରହୁଥିବାରୁ ସେସବୁର ବ୍ୟବହାର ବିଲକୁଲ ନ କରିବା ଉଚିତ। ବର୍ଷା ଦିନେ ଖାଦ୍ୟ ପଦାର୍ଥଗୁଡ଼ିକ ଲଘୁ ତଥା ସୁପାଚ୍ୟ ହେବା ଆବଶ୍ୟକ। ତେଲ, ମସଲା, ବେସର ବଟା ତରକାରୀ, ତେଲଛଣା ପଦାର୍ଥ, ଗରିଷ୍ଠ ଆହାର, ଫ୍ରିଜ୍ରେ ରଖାଯାଇଥିବା ପଦାର୍ଥ ବର୍ଷା ଦିନେ ବର୍ଜନ କରିବା ଉଚିତ। ବାସି ଖାଦ୍ୟଦ୍ରବ୍ୟ, ବାସି ପଖାଳ, ଖଟା, କାଞ୍ଜି, ଛତୁଆ, ଗୁରୁପାକ ଖାଦ୍ୟ, ଅତି ସ୍ନିଗ୍ଧ ତଥା ମଧୁର ଖାଦ୍ୟ, କଞ୍ଚା ଚୁଡ଼ା, ମାଛ ମାଂସ, ଶ୍ୱେତସାର ଜାତୀୟ ଖାଦ୍ୟ ଅଧିକ ସେବନ କରିବା, ସୋରିଷ ମସଲା, ଲଙ୍କା, ତେଲଛଣା ଦ୍ରବ୍ୟ, ବସା ଦହି, ପାଚିଲା କଦଳୀ ଯାହାକି ଅମ୍ଳ ସୃଷ୍ଟି କରିବାର ଭୟ ଥାଏ ତଥା ବଦହ ଜମି, ଅଗ୍ନିମାନ୍ଦ୍ୟ, ଏସିଡିଟି ଆଦି ସୃଷ୍ଟି କରିଥାଏ ସେସବୁଠାରୁ ଦୂରରେ ରହିବା ଭଲ। ଏହିସବୁ ଖାଦ୍ୟ ପଦାର୍ଥ ଅମ୍ଳ ସୃଷ୍ଟି କରିବାରେ କାରଣ ହୋଇଥିବାରୁ ଏସବୁ ସମ୍ପୂର୍ଣ୍ଣ ପରିହାର ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଉଷୁନା ଚାଉଳର ଭାତ, ପତଳା ଡାଲି, ସବୁଜ ପନିପରିବାର ସନ୍ତୁଳା ବା ତରକାରୀ ଖାଇବ, ଶାଗ ଜାତୀୟ ଖାଦ୍ୟ କମ୍ ଖାଇବ ଏବଂ ଖାଇଲେ ତାକୁ ଭଲ ଭାବରେ ଧୋଇ ପରିଷ୍କାର

0: କରି ଖାଇବା ଉଚିତ। ମନେ ରଖିବା ଉଚିତ, ଯାହା ବ୍ୟବହାର କର ନା କାହିଁକି ସେସବୁର ଶୁଦ୍ଧତା, ସ୍ୱଚ୍ଛତା ତଥା ଗୁଣବତ୍ତାକୁ ପରୀକ୍ଷା କରି ବ୍ୟବହାର କରିବା ଉଚିତ।
1: ଶ୍ରୋତବନ୍ଧୁ, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଆଇନ କାର୍ଯ୍ୟକ୍ରମଟାକୁ ଉପସ୍ଥାପନା କରିଛନ୍ତି ରଞ୍ଜିତା ପାତ୍ର, ପ୍ରଯୋଜନା ସତ୍ୟସ୍ମିତା ବେହେରା। ଆମ ଆଇନ।

ଆଗରୁ କଥା ଥିଲା ନିଜେ ଠିକ୍ ତ ଦୁନିଆ ଠିକ୍, ହେଲେ ଆଜି କ'ଣ ଆଉ ସେ କଥାର ମୂଲ୍ୟ ଅଛି ନା କିଏ ବୁଝୁଛି? ଆଜିକାଲି ଆମ ଚାରିପଟରେ ଯାହା ସବୁ ଘଟୁଛି ସେସବୁକୁ ଦେଖି ଶୁଣି ଲାଗୁଛି ଆମେ କୋଉଠି ବି ସୁରକ୍ଷିତ ନୁହଁ। ଆମ ଦେଶର ସମ୍ବିଧାନରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ଯେମିତି ସେମାନଙ୍କର ଅଧିକାର ପାଇବେ ଆଉ କୌଣସି ପ୍ରକାରର ନିର୍ଯାତନା ଭୋଗିବେ ନାହିଁ ସେଥିପାଇଁ ତ ଆଇନ ରହିଛି। ହେଲେ ଏବେ ଅନେକ ସମୟରେ ଦେଖାଯାଉଛି ଯେ ଦୁସ୍ଥ ଅସହାୟ ମଣିଷଟିଏ ଅତ୍ୟାଚାରିତ ହେଉଛି।

0: ହେଉଛି। ଆଉ ଆମର ଯେଉଁ ରୋଗୀମାନେ ଅଛନ୍ତି ସେମାନେ ବି ଅନେକ ସମୟରେ ହଇରାଣ ହରକତ ହେଉଛନ୍ତି, ଶୋଷଣର ମଧ୍ୟ ଶିକାର ହେଉଛନ୍ତି। ଏଇ ଯେଉଁ ରୋଗୀମାନଙ୍କୁ ଶୋଷଣ, ଅତ୍ୟାଚାର, ନିର୍ଯାତନାରୁ ସୁରକ୍ଷା ଦେବା ପାଇଁ ଆମ ଦେଶରେ ଆଇନର ବ୍ୟବସ୍ଥା ରହିଛି, ସେଥିପାଇଁ ଆଜି ଆଲୋଚନା ରହିଛି ରୋଗୀ ସୁରକ୍ଷା ଆଇନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ପାଖରେ ଅଛନ୍ତି ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ନିର୍ମାଲ୍ୟ ଓଝା।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ବର୍ତ୍ତମାନ ଦେଖାଯାଉଛି ଯେ ବହୁତ କ୍ଷେତ୍ରରେ ରୋଗୀମାନଙ୍କୁ ଡାକ୍ତରଖାନା ହେଉ ବା ଡାକ୍ତରଙ୍କ ଦ୍ୱାରା ହେଉ ସେମାନେ ନିର୍ଯାତିତ ହେଉଛନ୍ତି, ଶୋଷଣର ଶିକାର ହେଉଛନ୍ତି, ତେବେ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆମ ଆଇନରେ କୌଣସି ବ୍ୟବସ୍ଥା ରହିଛି କି?
2: ନିର୍ଦ୍ଦିଷ୍ଟ ଭାବରେ ରୋଗୀ ସୁରକ୍ଷା ଆଇନ ବୋଲି କୌଣସି ଆଇନ ନାହିଁ।
1: ଆଜ୍ଞା।
2: ତେବେ ଭାରତବର୍ଷ ଗୋଟିଏ ଜନମଙ୍ଗଳ ଦେଶ, କେନ୍ଦ୍ର ବା ରାଜ୍ୟ ସରକାରଙ୍କର ପ୍ରାଥମିକ କାର୍ଯ୍ୟ ହେଉଛି ନାଗରିକଙ୍କୁ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଦେବା ମେଡିକାଲ ଟ୍ରିଟମେଣ୍ଟ ପାଇଁ।
1: ଆଜ୍ଞା। ସେମାନେ ଯେମିତି ସୁଲଭ ଭାବରେ ଏବଂ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେ କଥା ଆମର ସରକାର ବୁଝୁଛନ୍ତି, ତଥାପି ବି ଦେଖାଯାଉଛି ଯେ ରୋଗୀ ତ ଅନେକ ସମୟରେ ହଇରାଣ ହରକତର ସାମ୍ନା କରୁଛନ୍ତି, ସେମାନଙ୍କୁ ଯେମିତି ଏଥିରୁ ନ୍ୟାୟ ପାଇପାରିବେ ସେଥିପାଇଁ କି ଆମ ଆଇନରେ କ'ଣ କୌଣସି ବ୍ୟବସ୍ଥା ନାହିଁ?
2: ସମ୍ବିଧାନ ଅନୁସାରେ ଆର୍ଟିକଲ 21 ସେଥିରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି, ନୋ ପର୍ସନ୍ ସାଲ୍ ବି ଡିପ୍ରାଇଭ୍ ଅଫ୍ ହିଜ୍ ଲାଇଫ୍ ଅର୍ ପର୍ସନାଲ ଲିବର୍ଟି ଏକ୍ସେପ୍ଟ ଆକର୍ଡିଂ ଟୁ ପ୍ରୋସିଜିଓର ଏଷ୍ଟାବ୍ଲିସ୍ ବାଇ ଲ। ଯେକୌଣସି ଲୋକର ଜୀବନ ଏବଂ ଅଧିକାର ତାକୁ ନିଶ୍ଚିତ ଭାବରେ ସରକାର ପ୍ରୋଟେକ୍ସନ ଦେବେ, ସୁରକ୍ଷା ଦେବେ।
1: ଆମର ସମ୍ବିଧାନରେ ଏ ବିଷୟରେ ଉଲ୍ଲେଖ ରହିଛି,
2: ଆର୍ଟିକଲ 21 ନିର୍ଦ୍ଦିଷ୍ଟ ଭାବରେ ସେଥିପାଇଁ ଉଲ୍ଲେଖ ଅଛି
1: ଯେ ତାର ଜୀବନ ଏବଂ ବ୍ୟକ୍ତିଗତ ଅଧିକାର ପାଇଁକି ଯାହା
2: ଯାହା ଦରକାର ସରକାର ନିଶ୍ଚିତ ଭାବରେ ସେଟା ଦେବେ।
1: ଆଜ୍ଞା।
2: ତା ଛଡା ଯୋଉଠି ଏ ପ୍ରକାର ଆମେ ପ୍ରକୃତ ସୁବିଧା ସୁଯୋଗ ପାଉନାହାନ୍ତି ଆମେ କନଜ୍ୟୁମର କୋର୍ଟରେ ମଧ୍ୟ ସେଥିପାଇଁ କେସ୍ କରିପାରିବା, ଡ୍ୟାମେଜ୍ କ୍ଲେମ୍ ମଧ୍ୟ କରିପାରିବା, କମ୍ପେନ୍ସେସନ କ୍ଷତିପୂରଣ ମଧ୍ୟ ଆମେ କ୍ଲେମ୍ କରିପାରିବା।
1: ଆପଣ ଯେଉଁ କହିଲେ ଯେ ଖାଉଟି ସୁରକ୍ଷା ଆଇନରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି, ଏବଂ ଯଦି କେହି ରୋଗୀ କୌଣସି ଶୋଷଣର ବା ନିର୍ଯାତନାର ଶିକାର ହୁଏ ତେବେ ସେ ଏହି ଆଇନର ସହାୟତା ନେଇପାରିବ, ତେବେ ଏଇ ଯେଉଁ ଖାଉଟି ସୁରକ୍ଷା ଆଇନରେ କ'ଣ ସବୁ ବ୍ୟବସ୍ଥା ରହିଛି?
2: ଆମର ସବୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସେ, ଡାକ୍ତରମାନେ ଅର୍ଥ ରୋଜଗାର ପାଇଁ ବେସରକାରୀ କ୍ଲିନିକ ଓ ନର୍ସିଂହୋମରେ ରୋଗୀ ଦେଖୁଛନ୍ତି, ମେଡିକାଲରେ ଅଲ୍ଟ୍ରାସାଉଣ୍ଡର ସୁବିଧା ଥିଲେ ବି କମିଶନ ପାଇଁ ବାହାରେ ଅଲ୍ଟ୍ରାସାଉଣ୍ଡ ପାଇଁ ପରାମର୍ଶ ଦେଉଛନ୍ତି, ସ୍ୱାଭାବିକ ପ୍ରସବ ହେବାକୁ ଥିବା ଗର୍ଭବତୀଙ୍କୁ ଅର୍ଥଲାଳସାରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଉଛନ୍ତି, ସରକାରୀ ପ୍ରସବ କିଟ୍ ସବୁ ଡାକ୍ତରଖାନାରେ ଉପଲବ୍ଧ ଥିଲେ ହେଁ ବାହାରୁ କିଣିବାକୁ କୁହାଯାଉଛି, ପ୍ରସୂତି ଓ ତାଙ୍କ ସମ୍ପର୍କୀୟକୁ ଡାକ୍ତର ଓ ନର୍ସମାନେ ମାନସିକ ଓ ଆର୍ଥିକ ନିର୍ଯାତନା ଦେଉଛନ୍ତି, ପ୍ରଥମେ ଯେଉଁ ଡାକ୍ତର ଦେଖୁଥିଲେ ସେହି ଶେଷ ପର୍ଯ୍ୟନ୍ତ ଦେଖିବେ, ଅନ୍ୟ ଡାକ୍ତର ଦେଖିବେ ନାହିଁ, ସମ୍ପୃକ୍ତ ଡାକ୍ତରଙ୍କ ଅନୁପସ୍ଥିତିରେ ରୋଗୀ ସେବା ସେଥିପାଇଁ ବ୍ୟାହତ ହେଉଛି, ବେଳେବେଳେ ଭୁଲ ରକ୍ତ ଦେବାରୁ ମଧ୍ୟ ରୋଗୀଙ୍କର ମୃତ୍ୟୁ ହେଉଛି, ଦୀର୍ଘ ସମୟ ଡାକ୍ତରଖାନାରେ ପଡ଼ିଲେ ମଧ୍ୟ କେହି ଦେଖୁନାହାନ୍ତି, ଚିକିତ୍ସା ଅବହେଳାର ମୃତ୍ୟୁ ଘଟୁଛି, ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମୃତ୍ୟୁ ଇତ୍ୟାଦି ଅନେକ ଅଭିଯୋଗ ଆସେ। ତାଛଡ଼ା ବୀମା କରିଥିଲେ ବି ବୀମା କମ୍ପାନୀ ବୀମାଭୁକ୍ତ ରୋଗୀଙ୍କୁ ପଇସା ଦେଉନାହାନ୍ତି, ଏମିତି ବିଭିନ୍ନ ପ୍ରକାର ଅଭିଯୋଗ ଆମେ ପ୍ରତ୍ୟେକ ଦିନ ଶୁଣୁଛୁ। ଅଭିଯୁକ୍ତକୁ ନିର୍ଦ୍ଦିଷ୍ଟ ଭାବରେ କଞ୍ଜୁମର କୋର୍ଟରେ କମ୍ପେନ୍ସେସନ ପାଇଁ କେସ୍ କରିପାରିବେ, ଏଥିରେ ଦୁଇଟା ଜିନିଷ ଆସୁଛି ଯେ କ୍ରିମିନାଲ ଲାଇବିଲିଟି, ସିଭିଲ ଲାଇବିଲିଟି। କ୍ରିମିନାଲ ଲାଇବିଲିଟି ଉପରେ ବିଭିନ୍ନ ଡିସ୍କସନ ଅଛି ଏବଂ ସିଭିଲ ଲାଇବିଲିଟି ଉପରେ ମଧ୍ୟ କମ୍ପେନ୍ସେସନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ଅଛି।
1: ଆପଣ ଏଇ ଯେଉଁ କମ୍ପେନ୍ସେସନ ବା କ୍ଷତିପୂରଣ କଥା କହିଲେ, କ୍ଷତିପୂରଣଟି ରୋଗୀ କୋଉ ଅବସ୍ଥାରେ ସେ ପାଇପାରିବ?
2: ଗୋଟେ ଲୋକ ଆଇନଗତ ଭାବରେ କିଛି ସୁଯୋଗ ସୁବିଧା ପାଇବା ପାଇଁ ହକଦାର, ସିଏ ସୁଯୋଗ ସୁବିଧା ସିଏ ପାଉନାହିଁ ବା ତାର ବ୍ୟକ୍ତିଗତ ସ୍ତରରେ କ୍ଷତି ହେଉଛି, ସେ କ୍ଷେତ୍ରରେ କ୍ଷତିପୂରଣ ପାଇବ, ଲୋକ ମରିଗଲା ବା ତାର ଇଞ୍ଜୁରୀ ହେଲା କି ଉପଯୁକ୍ତ ଚିକିତ୍ସା ଅଭାବରୁ ତାର ଏମିତି କ୍ଷତି ହେଉଛି, ସେ କ୍ଷତି ପାଇଁ କ୍ଷତିପୂରଣ ପାଇବ। ଏସବୁ ଅଭିଯୋଗକୁ ଆଧାର କରିକି ବିଭିନ୍ନ କୋର୍ଟରେ ଲିଡିଂ ଡିସିସନ ସବୁ ଅଛି ଏବଂ ସେ ଅନୁସାରେ କମିଶନ ମଧ୍ୟ ବସିଛି। କମିଶନ ବସିଲା ପରେ ସେମାନେ କେମିତି ସାଧାରଣ ରୋଗୀଟିଏ ନ୍ୟାୟ ପାଇବ, ସାଧାରଣ ରୋଗୀଟିଏ କମ୍ପେନ୍ସେସନ ପାଇବ, ସେ ବାବଦରେ ମଧ୍ୟ ବିଭିନ୍ନ ପ୍ରକାର ସଜେସନ ସେମାନେ ଦେଇଛନ୍ତି।
1: ଆଜ୍ଞା। ଆପଣ ଯେଉଁ କହିଲେ ଯେ ଏ ସମ୍ପର୍କରେ କମିଶନଟିଏ ବି ବସିଛି, ତେବେ ସେ କମିଶନ ବିଷୟରେ କିଛି କହିବେ କି?
2: ହକିମ ଶେଖ ବୋଲି ଗୋଟେ ଲୋକ ପଶ୍ଚିମବଙ୍ଗର, ସେ ରେଳରେ ଯିବାବେଳେ ଖସି ପଡ଼ିଲା, ତାର ମୁଣ୍ଡରେ ସିରିୟସ୍ ଇଞ୍ଜୁରୀ ସବୁ ହେଲା, ମୁଣ୍ଡରେ ଆଘାତ ଲାଗିଲା, ତେଣୁ ସେ ଫାଷ୍ଟ ଯାଇକି ଗୋଟେ ପ୍ରାଇମେରୀ ହେଲ୍ଥ ସେଣ୍ଟରରେ ପହଞ୍ଚିଲା, ସାଧାରଣ ଡାକ୍ତରଖାନାଟେ। ସେଠି ପହଞ୍ଚିଲା ପରେ ତାକୁ କ'ଣ ବ୍ୟାଣ୍ଡେଜ୍ କରିକି ତାକୁ ପଠାଇଦେଲେ ସବ୍ ଡିଭିଜନାଲ ହସ୍ପିଟାଲକୁ, ସେଠି ବେଡ୍ ନାହିଁ,
1: କହିକି ତାକୁ ପୁଣି
2: ଫେରେଇ ଦିଆଗଲା, ତାପରେ ସିଏ ଅଲଗା ହସ୍ପିଟାଲକୁ ଗଲା, ସେଠି ବି ବେଡ୍ ନାହିଁ, ତାପରେ କାଲକାଟା ମେଡିକାଲ କଲେଜ ହସ୍ପିଟାଲକୁ ଗଲା, ସେଠି ବେଡ୍ ନାହିଁ, ଏମିତି ବିଭିନ୍ନ ଜାଗାକୁ ସିଏ ଗଲା ପରେ ଆଉ ଟ୍ରିଟମେଣ୍ଟ ପାଇଲାନି, ତାପରେ ଗୋଟେ ପ୍ରାଇଭେଟ ହସ୍ପିଟାଲରେ ସେ ଯାଇକି ଟ୍ରିଟମେଣ୍ଟ ହେଲା ଏବଂ ସେ ଟ୍ରିଟମେଣ୍ଟ ହେଲା ପରେ

0: ସିଏ ଏଇ ବାବଦରେ ଗୋଟିଏ କେସ୍ ଦାୟର କଲେ। ସେଇଥିରେ ଗୋଟେ କମିଶନ ଫର୍ମେସନ ହେଇଥିଲା, ଜଷ୍ଟିସ ଲୀଳାବତୀ ଘୋଷ ଅଧ୍ୟକ୍ଷତା କରିଥିଲେ ସେ କମିଶନରେ। ସେଥିରେ କେତେଗୁଡ଼େ ପ୍ରଶ୍ନ ସେମାନଙ୍କ ପାଇଁ ଥିଲା ଯେ କାହିଁକି ବିଭିନ୍ନ ହସ୍ପିଟାଲରେ ହକିମ ଶେଖ ଆଡମିଶନ ନେଇପାରିଲା ନାହିଁ, କୌଣସି କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏପରି ହେଇଛି କି, ହେଲେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ କ'ଣ ହେଇପାରିବ ଏବଂ ସେବାରେ ଉନ୍ନତିକରଣ କେମିତି ହେଇପାରିବ, ଆଉ ଏପରି ଅସୁବିଧା ଭବିଷ୍ୟତରେ କେମିତି ହେବ ନାହିଁ, ଏମିତି ବିଭିନ୍ନ ପ୍ରକାର ପ୍ରଶ୍ନ ତାଙ୍କ ପାଖରେ ଥିଲା। ତେଣୁ ସେ ଉପରେ ସେ ଗୁଡ଼େ କେମିତି ଏହି ଅବସ୍ଥାର ପରିବର୍ତ୍ତନ ହେଇପାରିବ ଏବଂ ସୁଧରା ଯାଇପାରିବ ଅବସ୍ଥାର, ସେଥିପାଇଁ ଗୋଟେ ସଜେସନ ମଧ୍ୟ ସେଥିପାଇଁ ଦେଇଛନ୍ତି। ସେ ଯୋଉ କହିଲେ କମିଶନ ଯେ ପ୍ରାଇମେରୀ ହେଲ୍ଥ ସେଣ୍ଟର ଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରଖାଯିବ, ଯାହାଫଳରେ ରୋଗୀକୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା କରାଯାଇପାରିବ। ସବ୍ ଡିଭିଜନ ବା ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ଗୁଡ଼ିକୁ ଅପଗ୍ରେଡେଡ୍ କରାଯିବ, ଯାହାଫଳରେ ରୋଗୀକୁ ସେଠାରେ ଉପଯୁକ୍ତ ଚିକିତ୍ସା କରାଯାଇପାରିବ। ବେଡ୍ ନଥିଲେ ତୁରନ୍ତ ଅନ୍ୟ ହସ୍ପିଟାଲରୁ ନିର୍ଦ୍ଦିଷ୍ଟ ଖବର ନେଇ ରୋଗୀକୁ ସେଠିକୁ ପଠାଯାଇପାରିବ। ତାଛଡ଼ା ଆମ୍ବୁଲାନ୍ସ ସେବା ସରକାରୀ ସ୍ତରରେ କରାଯିବ, ଯାହାଦ୍ୱାରା ରୋଗୀକୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସବ୍ ଡିଭିଜନ ବା ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର କରାଯାଇପାରିବ ଏବଂ ସେ ଆମ୍ବୁଲାନ୍ସ ଗୁଡ଼ିକରେ ସମସ୍ତ ଯନ୍ତ୍ରପାତି ଓ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇ ଦିଆଯିବ, ଯାହାଫଳରେ ଉପଯୁକ୍ତ ଚିକିତ୍ସାରେ ଆମ୍ବୁଲାନ୍ସକୁ ଆସିଗଲା ପର୍ଯ୍ୟନ୍ତ ରୋଗୀ ପାଇବ। ଏଥିପାଇଁ କେତେକ ସରକାର ଅର୍ଥାଭାବକୁ ଗୋଟେ କାରଣ ବୋଲି ଦର୍ଶାଇଲେ ଯେ ଏଗୁଡ଼ା ସବୁ କରାଯାଇପାରିବନି ଅର୍ଥାଭାବ ପାଇଁ। ସମ୍ବିଧାନ ଗୋଟେ ମୌଳିକ ଅଧିକାର ଦେଉଛି ନାଗରିକ ସାଧାରଣ ଲୋକକୁ, ଅର୍ଥାଭାବ ପାଇଁ ସେଟା ମନା କରାଯାଇପାରିବ ନାହିଁ। ଆଉ ଗୋଟେ କେସ୍ ଏମିତି ଥିଲା ସୁରେଶ ଗୁପ୍ତା ଭର୍ସେସ୍ ଏନ୍ସିଟି ଅଫ୍ ଦିଲ୍ଲୀ, ସେଥିରେ ଗୋଟେ ସୁସ୍ଥ ସବଳ ଯୁବକ, ତାର ବିଶେଷ କିଛି ଅସୁବିଧା ନଥିଲା, ନାକରେ ଗୋଟେ ସାଧାରଣ ଅପରେସନ ପାଇଁ ସେ ଯାଇଥିଲା, ସେ ଅପରେସନ ବେଳେ ସେ ରୋଗୀଟି ମରିଗଲା। କାହିଁକି ମରିଗଲା ବୋଲି ଜଣାପଡ଼ିଲା ଯେ ସେ ଯୋଉ ନାକରେ ଯୋଉଠି ଅପରେସନ ହେଇଛି ସେଠୁ ରକ୍ତ ଝରିକିରି ଯୋଉ ଶ୍ୱାସ ନଳୀ ଭିତରେ ପଶିକି ଜମାଟ ବାନ୍ଧି ଯାଇଛି, ଯାହାଫଳରେ ତା ଶ୍ୱାସକ୍ରିୟା ବନ୍ଦ ହେଇଛି, ସେ ମରିଯାଇଛି। ସେଟା ସାଧାରଣ ନେଗ୍ଲିଜେନ୍ସ ଡାକ୍ତରଙ୍କର, ସେଟା ହୁଏତ ସେଥିପାଇଁ ଆଗରୁ ଠିକ ଭାବରେ ଯଦି ପ୍ରିକସନ ନେଇଥାନ୍ତେ ସେମିତି ହେଇନଥାନ୍ତା। ତେଣୁ ତାଙ୍କ ଉପରେ ସେ କେସ୍ ହେଲା। କେସ୍ ହେଲା ପରେ ତାପରେ ସେଇ ପ୍ରଶ୍ନ ଆସିଲା ଯେ ଏଇଟା କ୍ରିମିନାଲ ଲାଇବିଲିଟି ହବ କି ସିଭିଲ ଲାଇବିଲିଟି ହବ। ତେଣୁ କ୍ରିମିନାଲ ଲାଇବିଲିଟି ସିଭିଲ ଲାଇବିଲିଟି ବାବଦରେ ଆସିଲା। କ୍ରିମିନାଲ ଲାଇବିଲିଟି କଥାଟା ଥରେ ଆସିଲା ମାନେ ଯେ ପ୍ରକୃତରେ ସେମାନଙ୍କର କ୍ରିମିନାଲ ଇଣ୍ଟେନସନ କିଛି ଥିଲା କି, ରୋଗୀକୁ ସେବା କରିବା ଅବସ୍ଥାରେ ଗୋଟେ ମରିଛି, ତେଣୁ ନେଗ୍ଲିଜେନ୍ସଟା କୋଉ ସ୍ତରର, ସେଥିପାଇଁ ଗ୍ରସ୍ ନେଗ୍ଲିଜେନ୍ସ ଅଛି କି, ଗ୍ରସ୍ ନେଗ୍ଲିଜେନ୍ସ ଯୋଉ ସ୍ତରର ହେଲେ ଯେ ତମ ଗୋଟେ କ୍ରିମିନାଲ ଲାଇବିଲିଟି ଆସିବ। ତାପରେ ଆଉ ଗୋଟେ କେସ୍, ଜୀବନଲାଲ ଶର୍ମା ତାର ଛାତିରେ କଷ୍ଟ ହେଲା, ଡାକ୍ତରକୁ ଡାକିବା ପାଇଁ ତା ପୁଅ ଗଲେ, ପୁଅ ଯାଇକି ଡାକ୍ତର ଡାକିବା ପରେ ଡାକ୍ତର ଆସିବା ପାଇଁ 20-25 ମିନିଟ୍ ଲେଟ୍ ହେଲା। ଡାକ୍ତର ଆସି ଦେଖିଲା ପରେ ସିଏ ଯୋଉ ରେସ୍ପିରେସନରେ ତାଙ୍କର କଷ୍ଟ ହେଉଛି, ନିଶ୍ୱାସ ନେବାରେ କଷ୍ଟ ହେଉଛି, ତେଣୁ ସଙ୍ଗେ ସଙ୍ଗେ ସିଏ ନେଇକି ଗୋଟେ ଅକ୍ସିଜେନ୍ ଲଗେଇଲେ। ଅକ୍ସିଜେନ୍ରେ ଲଗେଇଲା ବେଳେ ସିଏ ଦେଖିଲେ ତେବେ ମଧ୍ୟ ନିଶ୍ୱାସ ନେବାରେ କଷ୍ଟ ହେଉଛି, ଦେଖିଲା ବେଳକୁ ସିଏ ସିଲିଣ୍ଡରରେ ଅକ୍ସିଜେନ୍ ନାହିଁ। ପୁଅ ସେଠୁ ତା ପାଖ ରୁମ୍ରୁ ଯାଇକି ଆଉ ଗୋଟେ ଅକ୍ସିଜେନ୍ ସିଲିଣ୍ଡର ନେଇ ଆସିଲା, ତାକୁ ଲଗେଇବା ପାଇଁ ତା ଦେହରେ କିଟ୍ ପ୍ରପର୍ଲି ନାହିଁ, ସେ ଲଗାଯାଇ ପାରିଲା ଆନୁଷଙ୍ଗିକ ଯନ୍ତ୍ରପାତି ନାହିଁ, ଯାହାଫଳରେ 5-7 ମିନିଟ୍ ଭିତରେ ଚାଲିଗଲା ଏବଂ ସେ ରୋଗୀଟିର ମୃତ୍ୟୁ ହେଲା। ତା ପୁଅ ଗୋଟେ କେସ୍ କଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ, ସେ କେସ୍ କଲା, ସେ ବାବଦରେ ମଧ୍ୟ ଆଲୋଚନା ହେଲା ଯେ ଏଠି କ୍ରିମିନାଲ ଲାଇବିଲିଟି ଗୋଟେ ଡାକ୍ତରକୁ ସେ ଅନୁସାରେ 304A ଇଣ୍ଡିଆନ ପେନାଲ କୋର୍ଡର ସେ ଅନୁସାରେ କେସ୍ଟି ହେଇପାରିବ କି ନ ହେଇପାରିବ, ତା ଉପରେ ମଧ୍ୟ ଡିସ୍କସନ ହେଲା ଯେ ନେଗ୍ଲିଜେନ୍ସଟା ସେହି ଅନୁସାରେ ସେହି ଧରଣର ସେହି ସ୍ତରର ନ ହେଲେ ସେମିତି ଗୋଟେ କେସ୍ ହେଇପାରିବ ନାହିଁ, କାରଣ ସେମାନଙ୍କ ପାଖରେ ଯୋଉ କ୍ରିମିନାଲ ଇଣ୍ଟେନସନ ଗୋଟେ କ୍ରିମିନାଲ କେସ୍ ସେଟା ନାହିଁ, ତେଣୁ ଡାକ୍ତରଖାନା ବିରୁଦ୍ଧରେ ହୁଏତ ସିଏ କମ୍ପେନ୍ସେସନ ପାଇଁ କ୍ଲେମ କରିପାରେ, କିନ୍ତୁ ଡାକ୍ତର ବିରୁଦ୍ଧରେ ଅବହେଳା ପାଇଁ କ୍ରିମିନାଲ କେସ୍ ହେଇପାରିବ ନାହିଁ, କିନ୍ତୁ ସିଭିଲ ଲାଇବିଲିଟି ଆସିବ ଏବଂ କମ୍ପେନ୍ସେସନ ପାଇଁ କ୍ଲେମ କରିପାରିବ।
1: ଏଥିପାଇଁ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ରହିଛି କି?
0: ଦଣ୍ଡବିଧାନ ପାଇଁ ନିର୍ଦ୍ଦିଷ୍ଟ ଭାବରେ କିଛି ବ୍ୟବସ୍ଥା ନାହିଁ, କିନ୍ତୁ ଏମାନେ କଞ୍ଜୁମର କୋର୍ଟକୁ ଯାଇପାରିବେ ବା ସିଭିଲ କୋର୍ଟକୁ ଯାଇକି କମ୍ପେନ୍ସେସନ କ୍ଲେମ କରିପାରିବେ,
1: କେବଳ ରୋଗୀ କ୍ଷତିପୂରଣ
0: ଯାହା ପାଇବ।
1: ଯଦି ଗୋଟିଏ ରୋଗୀ ଅବହେଳାର ଶିକାର ହୁଏ ବା ତାକୁ ଠିକ ଭାବରେ ସ୍ୱାସ୍ଥ୍ୟ ସେବା ନ ମିଳେ, ତାହେଲେ ସେ ନିଜର ଅଭିଯୋଗକୁ କୋଉଠି ଦାଖଲ କରିବ ଏବଂ କେମିତି ଦାଖଲ କରିବ?
0: ଖାଉଟି ସୁରକ୍ଷାର ଅଦାଲତରେ ସେ କେସ୍ କରିପାରିବ ଏବଂ ଖାଉଟି ସୁରକ୍ଷା ଅଦାଲତ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଅଛି, 3 ଜଣ ଜଜ୍ ଥାନ୍ତି ଏବଂ ତାଙ୍କ ପାଖରେ ଅଭିଯୋଗ କଲେ ସେ ତା ବିଚାର କରିକି ଏବଂ ଖୁବ୍ କମ୍ ସମୟ ଭିତରେ ମଧ୍ୟ ସେଠି ନ୍ୟାୟାଳୟ ଏବଂ ସେଠି ସେମାନେ ଯାଇପାରିବେ, ସେଠି କମ୍ପେନ୍ସେସନ ମଧ୍ୟ କ୍ଲେମ କରିପାରିବେ। ଏହା ଛଡ଼ା ସିଭିଲ କୋର୍ଟରେ ମଧ୍ୟ ସବ୍ ଜଜ୍ କୋର୍ଟ କୁହନ୍ତୁ, ମୁନ୍ସିପ କୋର୍ଟ, ଦେୱାନୀ ବିଧି ଅନୁସାରେ ମଧ୍ୟ କମ୍ପେନ୍ସେସନ କ୍ଲେମ କରିପାରିବେ।
1: ଏହି ଅଦାଲତର ଦ୍ୱାରସ୍ଥ ହେବାକୁ ହେଲେ ସେମାନଙ୍କୁ କ'ଣ ସବୁ କାଗଜପତ୍ର ବା ଦସ୍ତାବିଜ ଦେବାକୁ ପଡିବ?
0: ଯେ ମୂଳରୁ ଶେଷ ଯାଏ ସେମାନେ କ'ଣ କ'ଣ ଟ୍ରିଟମେଣ୍ଟ ହେଇଛି, କ'ଣ କ'ଣ ସବୁ ପରୀକ୍ଷା ନିରୀକ୍ଷା ହେଇଛି, କ'ଣ ମେଡିସିନ ଦିଆଯାଇଛି, ପ୍ରକୃତରେ ଡାକ୍ତରଙ୍କ ନେଗ୍ଲିଜେନ୍ସ ଅଛି କି ନାହିଁ, ଏଇ କଥାଗୁଡ଼ିକ ପ୍ରମାଣ କରିବା ଏତେ ସହଜ ନୁହେଁ, କିନ୍ତୁ ସେ ସମସ୍ତ ଡକ୍ୟୁମେଣ୍ଟ ସହିତ ଜଣେ ଲୋକ ଯାଇକି କଞ୍ଜୁମର

0: ହଉ ବା ସିଭିଲ କୋର୍ଟ ହଉ, ସେଠି ଯଦି କେସ୍ କରନ୍ତି ତାହେଲେ ଠିକ ଭାବରେ ଉପସ୍ଥାପିତ କରିପାରିଲେ ସେ କମ୍ପେନ୍ସେସନ ନିଶ୍ଚୟ ପାଇବେ।
1: ଆଜିକାଲି ତ ଅନେକ ଗୁଡ଼ିଏ ବୀମା କମ୍ପାନୀ ହୋଇଗଲେଣି ଏବଂ ଆମର ଲୋକମାନେ ସ୍ୱାସ୍ଥ୍ୟ ବୀମା ସବୁ କରୁଛନ୍ତି। ଏହି ବୀମା କମ୍ପାନୀ ଗୁଡ଼ିକ ସେମାନଙ୍କୁ ଠିକ୍ ସମୟରେ ପଇସା ଦେଉନାହାନ୍ତି, ଅନେକ ସମୟ ବହୁତ ହଇରାଣ କରୁଛନ୍ତି, ତ ଏହି କ୍ଷେତ୍ରରେ କ'ଣ କରାଯାଏ?
0: ଏହା ସତ୍ୟ, ବୀମା କଲାବେଳେ ସେମାନେ ଯୋଉ ପ୍ରକାର ପ୍ରତିଶ୍ରତି ଦିଅନ୍ତି, ଯୋଉଭଳି ଭାବରେ ପ୍ରିମିୟମ ନିଅନ୍ତି, ଯେତେବେଳେ ସେମିତିଆ ଗୋଟେ ସମୟ ଆସେ ସେମାନେ ପ୍ରକୃତରେ ରୋଗୀ ପଛରେ ଠିଆ ହୁଅନ୍ତି ନାହିଁ ବା ରୋଗୀଟି ଟ୍ରିଟମେଣ୍ଟ ପାଇଁ ଠିକ୍ ଭାବରେ ପଇସା ପାଏ ନାହିଁ, ସେ କ୍ଷେତ୍ରରେ ସେଥିପାଇଁ କନଜ୍ୟୁମର କୋର୍ଟ ସେଇଠି କେବଳ ଦେଇପାରିବ ଯାଇପାରିବ।
1: ତେବେ ଯଦି ଗୋଟିଏ ବୀମା କମ୍ପାନୀ ଏ କ୍ଷେତ୍ରରେ ଦୋଷୀ ବୋଲି ସାବ୍ୟସ୍ତ ହେଲା, ତାକୁ ତା ପାଇଁ କି କୌଣସି ଦଣ୍ଡ ରହିଛି କି?
0: ଦଣ୍ଡବିଧାନ କମ୍ପେନ୍ସେସନ ସିଭିଲ ଲାଇବିଲିଟି,
1: କ୍ଷତିପୂରଣଟି ସେଟା କ'ଣ କମ୍ପାନୀ ହିଁ ଦେବ?
0: କମ୍ପାନୀ ଦେବ।
1: ଆଉ ଯୋଉ ଡାକ୍ତରଙ୍କ କ୍ଷେତ୍ରରେ କ୍ଷତିପୂରଣ କିଏ ଦେବ?
0: ଡାକ୍ତରଙ୍କ କ୍ଷେତ୍ରରେ ସେ କୋର୍ଟ ସେଟା ନିର୍ଦ୍ଧାରଣ କରିବେ, ସେ ତାଙ୍କର ଡ୍ୟୁଟି କରିଛନ୍ତି କି କରିନାହାନ୍ତି ସେଟା ହଉଛି ପ୍ରାଥମିକ ଭାବରେ ଦେଖାଯିବ। ତାପରେ ତାଙ୍କର ଯୋଉ ଡ୍ୟୁଟି କରିବା କଥା ସେଥିରେ କିଛି ଖିଲାପ କରାହେଇଛି କି, ଏବଂ ସେ ଖିଲାପଟା ଯୋଉ କରିଛନ୍ତି
1: ତାର ଗଭୀରତାଟା
0: କେତେ, ଇଣ୍ଟେନ୍ସନାଲି କିଛି କରିଛନ୍ତି ବା ଖାମଖିଆଲି ହେଇକି କରିଛନ୍ତି, ଖାମଖିଆଲି ଯଦି ହେଇଛନ୍ତି ରୋଗୀର କ'ଣ କ୍ଷତି ହେଇଛି, କେତେ ଦୂର କ୍ଷତି ହେଇଛି ଏବଂ ସେଥିପାଇଁ କ'ଣ କ୍ଷତିପୂରଣ, ଏସବୁ ବିଭିନ୍ନ ଜିନିଷ ତର୍ଜମା କରିକି ତାପରେ ସିନା କ୍ଷତିପୂରଣ ଜଣେ ପାଇବ।
1: ଶିକ୍ଷିତ ରୋଗୀ ଅଛନ୍ତି, ଅର୍ଦ୍ଧଶିକ୍ଷିତ ରୋଗୀ ଅଛନ୍ତି, ନିରକ୍ଷର ରୋଗୀ ବି ରହିଛନ୍ତି, ସେମାନେ ପାଠ ପଢ଼ି ନାହାନ୍ତି, କୋଉଠିକି ଯିବେ ନ୍ୟାୟ ପାଇଁ କି ଜାଣିନାହାନ୍ତି, ତେବେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କି ଆମ ଆଇନରେ କୌଣସି ବ୍ୟବସ୍ଥା ରହିଛି କି?
0: ବର୍ତ୍ତମାନ ନିରକ୍ଷର ଲୋକ ଅଛନ୍ତି କିନ୍ତୁ ସେମାନେ କିଛି ଜାଣିନାହାନ୍ତି ଏମିତି ଆମେ ଭାବିବା କଥା ନୁହେଁ। ସାଧାରଣ ଭାବରେ ଲୋକମାନେ କନସିୟସ ହେଲେଣି, ସଚେତନ ହେଲେଣି ସେମାନଙ୍କ ଅଧିକାର ବିଷୟରେ। ତେବେ ଯୋଉମାନଙ୍କର ଆର୍ଥିକ ସମ୍ବଳ ନାହିଁ କୋର୍ଟ କଚେରୀ କେସ୍କୁ କରିବା ପାଇଁ, ସେମାନଙ୍କ ପାଇଁ ଲିଗାଲ ଏଡ୍ ଅଛି, ଲିଗାଲ ଏଡ୍ରୁ ସେମାନେ ସହାୟତା ନେଇପାରିବେ, ଆଇନ ସହାୟତା କେନ୍ଦ୍ରରୁ ସେମାନେ ଆବଶ୍ୟକ ସ୍ଥଳେ ଯାଇକି ପହଞ୍ଚି ସହାୟତା ନେଇପାରିବେ। ପ୍ରତ୍ୟେକ ସବ୍ଡିଭିଜନ ସ୍ତରରେ ଲିଗାଲ ଏଡ୍ କମିଟି ଅଛି ଏବଂ ସେଠି ଯାଇ ପହଞ୍ଚିକି ଆପ୍ଲିକେସନ ଦରଖାସ୍ତ ଦେଲେ ସଂସାର ପାଇବେ। ଆଉ ଗୋଟେ ଜିନିଷ, ଇଣ୍ଡିଆନ ମେଡିକାଲ ଆସୋସିଏସନ ଭର୍ସେସ ବିପି ସନ୍ଥା, ଏ କେସ୍ରେ 1995 ସୁପ୍ରିମକୋର୍ଟ କହିଲେ ଯେକୌଣସି ପ୍ରଫେସନ ହୁଅନ୍ତୁ, ଓକିଲ ହୁଅନ୍ତୁ ଡାକ୍ତର ହୁଅନ୍ତୁ, ସେମାନଙ୍କ କାର୍ଯ୍ୟକଳାପ ପାଇଁ, ସେମାନଙ୍କ ନେଗ୍ଲିଜେନ୍ସ ପାଇଁ, ଅସାବଧାନତା ପାଇଁ ସେମାନେ ନିଶ୍ଚିତ ଭାବରେ ଉତ୍ତରଦାୟୀ ରହିବେ।
1: ତେବେ ଗୋଟିଏ କଥା ହେଉଛି ଯେ ଆମର ରୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ କି କୌଣସି ବିଶେଷ ଆଇନ ନାହିଁ, କିନ୍ତୁ ଦିନକୁ ଦିନ ଦେଖାଯାଉଛି ଯେ ଅନେକ କ୍ଷେତ୍ରରେ ରୋଗୀମାନେ ଅବହେଳାର ଅଣହେଳାର ଶିକାର ହେଉଛନ୍ତି, ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ହେଲେ କ'ଣ ଦୃଢ଼ ପଦକ୍ଷେପ ନେବା ଦରକାର? ଜଣେ ଆଇନଜୀବୀ ହିସାବରେ ଏ ଦିଗରେ ଆପଣଙ୍କର କ'ଣ ମତ ରହିଛି?
0: ଡାକ୍ତରଙ୍କ ସୁରକ୍ଷା ପାଇଁ ଡାକ୍ତର ସୁରକ୍ଷା ଆଇନ ଅଛି, କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ରୋଗୀ ସୁରକ୍ଷା ପାଇଁ କୌଣସି ଆଇନ ନାହିଁ। ସରକାରୀ ସ୍ତରରେ ସେଥିପାଇଁ ଉଦ୍ୟମ ହେବା ଆବଶ୍ୟକ, ରୋଗୀ ସୁରକ୍ଷା ଆଇନ ଗୋଟିଏ ଆସିଲେ ସେଥିରେ ବୀମା କମ୍ପାନୀ କେମିତି କ'ଣ କମ୍ପେନ୍ସେସନ ପାଇବେ, ଯିଏ ନେଗ୍ଲେକ୍ଟ କରୁଛନ୍ତି ବା ତାଙ୍କର କାର୍ଯ୍ୟଧାରା କରୁନାହାନ୍ତି, ସେଥିରେ ସବୁ ବିଷୟରେ ଆଲୋଚନା କରିକି ଗୋଟେ ରୋଗୀ ସୁରକ୍ଷା ଆଇନ ତୁରନ୍ତ ଆସିବା ନିହାତି ଆବଶ୍ୟକ।
1: ରୋଗୀମାନେ କିଭଳି ସୁରକ୍ଷା ପାଇପାରିବେ ଏବଂ ସେମାନେ ଯଦି କୌଣସି ଅବହେଳାର ଅଣହେଳାର ଶିକାର ହୁଅନ୍ତି ସେମାନଙ୍କୁ କେମିତି ନ୍ୟାୟ ପ୍ରଦାନ କରାଯାଇ ପାରିବ, ତେବେ ଏ କ୍ଷେତ୍ରରେ ଆମର ଆଇନରେ କ'ଣ ସବୁ ବ୍ୟବସ୍ଥା ରହିଛି ସେ ବିଷୟରେ ତ ଅନେକ ଉପାଦେୟ କଥା କହିଲେ, ସେଥିପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଶେଷ ହେଲା କାର୍ଯ୍ୟକ୍ରମ ଆମ ଆଇନ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ରଞ୍ଜିତା ପାତ୍ର, ପ୍ରଯୋଜନା ସତ୍ୟସ୍ମିତା ବେହେରା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ହରିହରନ ଘନଶ୍ୟାମ ଭାସ୍ୱାନୀ, ପ୍ରତିମା ରାଓ, ଚଳଚ୍ଚିତ୍ର ହମ୍ ସାଥ ସାଥ ହେ।

ଷ୍ଟୁଡିଓଗୁଡ଼ିରେ ସମୟ ବର୍ତ୍ତମାନ 3:10 ବାଜି 10 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।